ନଦୀନାଳରେ ସୁନେଲି କିରଣ ପ୍ରାକୃତିକ ପରିବେଶକୁ ମନୋରମ କରିଦିଏ। ସମସ୍ତେ ଲାଗି ପଡ଼ନ୍ତି ନିଜ ନିଜ କର୍ମଜଞ୍ଜାଳରେ। ଛୋଟ ପିଲାମାନେ ବହି ବସ୍ତାନି ଧରି ବିଦ୍ୟାଳୟକୁ ଯିବା ପାଇଁ ବାହାରି ପଡ଼ନ୍ତି। ଆଉ କାହା ଘରେ ଗାଈ ଗୋରୁ ପଘା ବନ୍ଧନରୁ ମୁକ୍ତି ପାଇଁ ହମ୍ବାରଡ଼ି କରନ୍ତି। ଚଷା ପୁଅଟି ତରତରରେ ପଖାଳ କଂସାଏ ଖାଇଦେଇ କାନ୍ଧରେ ଲଙ୍ଗଳ ପକାଇ ବଳଦ ହଳକ ଧରି ଦୂର ବିଲକୁ ଯିବା ପାଇଁ ବାହାରି ପଡ଼େ। ଗୃହିଣୀମାନେ ଘରଦ୍ୱାର ପରିଷ୍କାରରେ ଲାଗି ପଡ଼ନ୍ତି। ଶଯ୍ୟାତ୍ୟାଗ କରି ବିଭୁଙ୍କ ସ୍ମରଣ କରୁ କରୁ ଚତୁଃପାର୍ଶ୍ୱର ଏହିସବୁ ଦୃଶ୍ୟ ମୋ ମନରେ ଅପୁରନ୍ତ ଆନନ୍ଦ ଭରିଦିଏ। ପିଲାବେଳୁ ବାପାଙ୍କ ପ୍ରେରଣା ପାଇ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ନିତ୍ୟକର୍ମ ସାରି ଦେଇଥାଏ। ସକାଳ ହେଲା ମାତ୍ରେ ଲେଖାଲେଖି ପଢ଼ାପଢ଼ି ଭଳି ଦିନର କାର୍ଯ୍ୟକ୍ରମ ପାଇଁ ମୁଁ ଏକ ପ୍ରକାର ପ୍ରସ୍ତୁତ ହୋଇ ରହିଥାଏ।

0: ଦିନର ଏହି ଆରମ୍ଭ ବେଳରେ ମଣିଷ ଅନେକ କିଛି କାମ କରିବା ପାଇଁ ଯୋଜନା ପ୍ରସ୍ତୁତ କରେ। କାମ ସବୁକୁ ସଠିକ ଭାବରେ ସମ୍ପାଦନ କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରେ। ଜଗତ ସ୍ରଷ୍ଟାଙ୍କୁ ପ୍ରଣାମ ଜଣାଏ ସବୁ କାମ ନିର୍ବିଘ୍ନରେ ହୋଇଯିବା ପାଇଁ। ହଁ, ଏହି ପ୍ରଭାତ ତ କାମ ଆରମ୍ଭ କରିବାର ଦିବ୍ୟ ମୁହୂର୍ତ୍ତ। ଆଜି ପ୍ରଭାତରେ ଏ ସମ୍ପର୍କରେ ସଂକ୍ଷିପ୍ତ ଭାବ ନିବେଦନ କରନ୍ତି ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ।
1: ସକାଳ ହେଲେ ଦିନଟି ଆରମ୍ଭ ହୁଏ, ଆଉ ଏହି ସକାଳ ସମସ୍ତଙ୍କୁ ପବିତ୍ରତାରେ ଭରପୁର କରିଦେଇଥାଏ। ସକାଳୁ ଯେଉଁ କାମଟି ଆରମ୍ଭ ହୁଏ ତାହା ଶୁଭ ହୁଏ ଏବଂ ଭଲରେ ହୁଏ। ସକାଳେ ଲୋକଙ୍କର ମାନସିକତା ଖୁବ ଥଣ୍ଡା ଥାଏ। ସକାଳେ ଯେଉଁ ସଂକଳ୍ପ ନିଆଯାଏ ସେ ସାରା ଦିନ ପାଇଁ, ସାରା ଜୀବନ ପାଇଁ ବହୁତ ଉପକାର କରେ। ଯେମିତି ବାୟୁମଣ୍ଡଳ, ପ୍ରକୃତି ଶାନ୍ତ ସରଳ ଥାନ୍ତି, ମଣିଷର ମନ ବି ସେମିତି ଶାନ୍ତ ଏବଂ ନିରୋଳା ଥାଏ ସକାଳ ସମୟରେ। ସକାଳେ ଯଦି ମଣିଷ କିଛି ପରିଶ୍ରମ କରେ, କିଛି କାମ କରେ, ଭଲ କାମ ଚିନ୍ତା କରେ, ତାହେଲେ ନିଶ୍ଚିତ ଭାବରେ ତାର ଫଳ ଆଗାମୀ ସମୟରେ ଭଲ ହେଇକିରି ମିଳେ। ତାକୁ ମଣିଷ ଭିତରେ ଯୋଉ କୁଗୁଣ ଆସୁଛି ତାକୁ ରୂପାନ୍ତରଣ କରି ଭଲ ଗୁଣରେ ପରିଣତ କରୁ। ମଣିଷ ଭିତରେ ଯଦି ଈର୍ଷା ଆସୁଛି ତାକୁ ଉପଯୋଗ କରି ତାକୁ ପ୍ରତିଯୋଗିତା ମନୋଭାବ ନଉ, ଅନ୍ୟମାନଙ୍କ ସହିତ ନିଜକୁ ପ୍ରତିଯୋଗୀ ସଜଉ। କାହାର କ୍ଷତି ନ କରିକି ପ୍ରତିଯୋଗିତା କରିବାର ଅର୍ଥ ହଉଛି ଜୀବନର ସଫଳତା। ପ୍ରତିଦ୍ୱନ୍ଦ୍ୱିତା ଆଉ ପ୍ରତିଯୋଗିତା ଦିଟା କଥା। ଜୀବନରେ ପ୍ରତିଯୋଗୀ ହଉ, ପ୍ରତିଦ୍ୱନ୍ଦ୍ୱୀ ନ ହଉ।

ଶ୍ରୋତା ବନ୍ଧୁ, ମଣିଷର ଜୀବନ କର୍ମମୟ। ଛୋଟଠୁ ବଡ଼ ସମସ୍ତେ ନିଜ ନିଜର କର୍ମରେ ବ୍ୟସ୍ତ। କିଏ ପାଠ ପଢ଼ିବାରେ ତ କିଏ ପଢ଼େଇବାରେ, କିଏ କାମ କରିବାରେ ତ ଆଉ କିଏ କରେଇବାରେ, ନିଜ ପାଇଁ, ନିଜ ପରିବାର ପାଇଁ, ସମାଜ ପାଇଁ, ରାଷ୍ଟ୍ର ପାଇଁ ଏମିତି ଅନେକ କାମ ରହିଛି ମଣିଷର। ସମୟକୁ ଠିକ୍ ଭାବରେ ବିନିଯୋଗ କରି ନିଜ ଉପରେ ଥିବା ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିବା ହେଉଛି ଜଣେ ଦାୟିତ୍ୱବାନ ବ୍ୟକ୍ତିର କାର୍ଯ୍ୟଶୈଳୀ।

0: ରବୀନ୍ଦ୍ରନାଥ ଟାଗୋର ଏହି ସଙ୍ଗୀତକୁ ପ୍ରଥମ ଥର ପାଇଁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଅଧିବେଶନରେ ଗାନ କରିଥିଲେ। 1905 ବଙ୍ଗଭଙ୍ଗ ଆନ୍ଦୋଳନ ବେଳେ ଏହି ସଙ୍ଗୀତ ଦେଶଭକ୍ତିର ଏକ ସ୍ୱର ପାଲଟିଗଲା। ସ୍ୱାଧୀନତା ଆନ୍ଦୋଳନରେ ଏହା ଲୋକମାନଙ୍କ ମଧ୍ୟରେ ଦେଶଭକ୍ତି ଓ ଏକତାର ଜାଗରଣ ସୃଷ୍ଟି କଲା। 1950 ଜାନୁଆରୀ 24 ଏହାର ପ୍ରଥମ ଦୁଇ ପଦ ରାଷ୍ଟ୍ରୀୟ ଗୀତର ସ୍ୱୀକୃତି ଲାଭ କଲା। ଗୀତରେ ଥିବା ସୁଜଳାମ ସୁଫଳାମ ମଳୟଜ ଶୀତଳାମ ଆମ ଦେଶର ପ୍ରାକୃତିକ ବୈଭବକୁ ବର୍ଣ୍ଣନା କରେ। ଏହି ସଙ୍ଗୀତ ଦେଶର ସାଂସ୍କୃତିକ ଓ ରାଷ୍ଟ୍ରୀୟ ଜାଗରଣରେ ଗଭୀର ପ୍ରଭାବ ପକାଏ। ଆଜି ମଧ୍ୟ ଏହି ଗୀତ ଦେଶର ଏକତା ନିଷ୍ଠାପରତା ଓ ମାତୃଭୂମି ପ୍ରତି ଶ୍ରଦ୍ଧାର ଅମର ପ୍ରତୀକ ହୋଇ ରହିଛି।
1: ଶ୍ରୋତାବନ୍ଧୁ, ଆପଣମାନଙ୍କ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ସାମାଜିକ ସାଂସ୍କୃତିକ ଧାର୍ମିକ କାର୍ଯ୍ୟକ୍ରମ ଏବଂ ସାହିତ୍ୟ ଅନୁଷ୍ଠାନ ସମ୍ପର୍କରେ ସୂଚନା ଆପଣମାନେ ଦେଇପାରିବେ ଏହି କାର୍ଯ୍ୟକ୍ରମ ପ୍ରଭାତ ପରିକ୍ରମାରେ। ଏଥିସହିତ ଆପଣମାନଙ୍କ ଗାଁର କଥା, ଯେମିତିକି ଗାଁର ଅବସ୍ଥିତି, ଗାଁରେ ଥିବା ଧର୍ମାନୁଷ୍ଠାନ, ଗାଁରେ ପାଳିତ ହେଉଥିବା ପର୍ବପର୍ବାଣୀ, ଗାଁ ଆଖପାଖର ଦର୍ଶନୀୟ ସ୍ଥାନମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଲେଖି ଆମ ପାଖକୁ ପଠାନ୍ତୁ। ସେସବୁ ମଧ୍ୟ ସ୍ଥାନ ପାଇବ ଏହି କାର୍ଯ୍ୟକ୍ରମରେ। ଆମର ଠିକଣା ହେଉଛି ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 7533001।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ। ଆଜି କଥିକାରେ ଶୁଣନ୍ତୁ ଆଲୋଚନା, ପରମ୍ପରା ସୁରକ୍ଷାରେ ଗଣମାଧ୍ୟମର ଭୂମିକା। ଆଲୋଚନା କରିଛନ୍ତି ନନ୍ଦକିଶୋର ସିଂହ।
1: ମଣିଷ ଏକ ସାମାଜିକ ପ୍ରାଣୀ, ସମାଜରେ ପରସ୍ପର ସହଯୋଗ ଭିତ୍ତିକ ଜୀବନଚର୍ଯ୍ୟା ପାଇଁ ସେ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ରୀତିନୀତି, ପ୍ରଥା, ପରମ୍ପରା ଗଠନ କରି ସୁଖରେ ବସବାସ କରିବା ପଥ ପରିଷ୍କାର କରିଥାଏ। ଏହି ପ୍ରଥା ବା ପରମ୍ପରାକୁ ଆମେ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରିପାରିବା, ସୁସ୍ଥ ପରମ୍ପରା ଏବଂ ଅସୁସ୍ଥ ପରମ୍ପରା। ସୁସ୍ଥ ପରମ୍ପରା ସମାଜର ହିତସାଧକ ହୋଇଥିବା ବେଳେ ଅସୁସ୍ଥ ପରମ୍ପରା ବିଶେଷ କ୍ଷତିକାରକ। ଏହି ଅସୁସ୍ଥ ପରମ୍ପରାଗୁଡ଼ିକ ମୁଖ୍ୟତଃ ଅନ୍ଧବିଶ୍ୱାସ ଭିତ୍ତିଭୂମି ଉପରେ ତିଷ୍ଠି ରହିଥାଏ। ଏଣୁ ସୁସ୍ଥ ପରମ୍ପରାଗୁଡ଼ିକୁ ସମାଜ ରକ୍ଷା କରିବା ପାଇଁ ଯତ୍ନଶୀଳ ହେବା ବେଳେ ଅସୁସ୍ଥ ପରମ୍ପରା ତଥା ଅନ୍ଧବିଶ୍ୱାସକୁ ଦୂରେଇ ଦେବାର ଆବଶ୍ୟକତା ଉପଲବ୍ଧି କରାଯାଇଥାଏ। ଏହିସବୁ ପରମ୍ପରା ସମ୍ବନ୍ଧରେ ଏବଂ ସେଗୁଡ଼ିକ ସଂରକ୍ଷଣ ପାଇଁ ଟିକେ ଆସନ୍ତୁ ଚିନ୍ତା କରିବା। କହିବାକୁ ଗଲେ ଆମର ହିତକାରୀ ସାମାଜିକ ମୂଲ୍ୟବୋଧଗୁଡ଼ିକୁ ପରମ୍ପରା ହିଁ ସୁରକ୍ଷା ଦେଇଥାଏ। ବୋଧହୁଏ ଐତିହ୍ୟ ଓ ପରମ୍ପରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜକୁ ସଠିକ୍ ମାର୍ଗରେ ପରିଚାଳନା କରିବା। ଏଣୁ ଏହି ସୁସ୍ଥ ପରମ୍ପରାଗୁଡ଼ିକୁ ସଂରକ୍ଷଣ କରିବା ସଙ୍ଗେ ସଙ୍ଗେ ସେଗୁଡ଼ିକୁ ଉଜ୍ଜୀବିତ ରଖି ଭବିଷ୍ୟତ ବଂଶଧରଙ୍କୁ ସୁମାର୍ଗରେ ଚଳାଇବା ହେଉଛି ଆମର କର୍ତ୍ତବ୍ୟ। ଏହି କର୍ତ୍ତବ୍ୟ ସମ୍ପାଦନରେ ଆମ ସମାଜ ତଥା ଆମ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗଣମାଧ୍ୟମଗୁଡ଼ିକ ମଧ୍ୟରେ ପତ୍ରପତ୍ରିକା, ଆକାଶବାଣୀ, ଦୂରଦର୍ଶନ, ମଞ୍ଚ, ଚଳଚ୍ଚିତ୍ର ଆଦି ପ୍ରଧାନ। ଏହି ମାଧ୍ୟମଗୁଡ଼ିକ ସ୍ୱ କ୍ଷେତ୍ରରେ ସୁଚିନ୍ତିତ ଉପାୟ ଅବଲମ୍ବନ କରି ପରମ୍ପରାଗୁଡ଼ିକର ପ୍ରଭାବ ଜନମାନସରେ ପ୍ରତିଫଳିତ କରାଇବାର ସମର୍ଥ ହୋଇଥାଏ। ଆମର ସାମାଜିକ ଚଳଣୀ, ଆଚାର ବ୍ୟବହାର, ଓଷାବ୍ରତ, ପର୍ବପର୍ବାଣୀ ପାଳନ, ବନ୍ଧୁ ବ୍ୟବସାୟ, ଅତିଥି ସତ୍କାର ଆଦି ପ୍ରତିଟି କ୍ଷେତ୍ରରେ ଆମ ପରମ୍ପରାର ସୂଚନା ପ୍ରଦାନ କରିଥାଏ। ମଣିଷ ଆଦିମ ଯୁଗରୁ ଏଯାବତ୍ ପରମ୍ପରା ମଧ୍ୟ ସଭ୍ୟତାର ରୂପାନ୍ତର ସଙ୍ଗେ ତାଳ ଦେଇ କାଳଚକ୍ରର ସଭ୍ୟତାର ବିକାଶ ସାଙ୍ଗକୁ ପରମ୍ପରାର ମଧ୍ୟ ସମୟ ଉପଯୋଗୀ ପରିବର୍ତ୍ତନ ହୋଇଆସୁଛି। ପରମ୍ପରାର ସଂରକ୍ଷଣ ସାଙ୍ଗକୁ ଏହାର ସାମାଜିକ ପ୍ରଭାବ ପ୍ରଦାନ କ୍ଷେତ୍ରରେ ସମ୍ଭାଦପତ୍ରର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଯେଉଁ ସମ୍ଭାଦଗୁଡ଼ିକ ସାମାଜିକ ମୂଲ୍ୟବୋଧ ପ୍ରତିଷ୍ଠାରେ ସହାୟକ ସେଗୁଡ଼ିକୁ ଉଲ୍ଲେଖନୀୟ ଭାବେ ପ୍ରକାଶ କରାଯିବା ଉଚିତ। ଅନ୍ୟପକ୍ଷରେ ଯେଉଁ ସମ୍ଭାଦଗୁଡ଼ିକ ଆମ ସମାଜର ଶୃଙ୍ଖଳା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବାର ସମ୍ଭାବନା ଥାଏ ସେଗୁଡ଼ିକୁ ପ୍ରୋତ୍ସାହିତ କରିବା।

0: ଉଚିତ ନୁହେଁ। ତେବେ ପର୍ବପର୍ବାଣୀ ପାଳନ ଯଥା ଧନୁଯାତ୍ରା, ଦୀପାବଳି, ଦୁର୍ଗାପୂଜା, ବୋଇତ ବନ୍ଦାଣ ଆଦିର ଉପଯୁକ୍ତ ପ୍ରଚାର ପ୍ରସାର ସାଙ୍ଗକୁ ପୂଜା କମିଟି, ଶୃଙ୍ଖଳା ରକ୍ଷା କମିଟି ମାଧ୍ୟମରେ ଭାଇଚାରା ବୃଦ୍ଧି, ସାମାଜିକ ସଦ୍ଭାବ ପ୍ରତିଷ୍ଠା ଆଦି ହୋଇଥାଏ। ଏସବୁ ସମ୍ଭାଦପତ୍ର ପ୍ରକାଶ କରି ତା'ର ଭୂମିକା ସୁଚାରୁ ରୂପେ ସମ୍ପାଦନ କରିଥାଏ। ସମ୍ଭାଦପତ୍ରର ଭୂମିକା ପରେ ମନକୁ ସ୍ୱତ ଆସେ ଆକାଶବାଣୀର ଭୂମିକା। ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ସାମାଜିକ ମୂଲ୍ୟବୋଧ ପ୍ରତିଷ୍ଠାର ସହାୟକ ହେବାର ଦାବି ରଖେ। ଏହାର କାର୍ଯ୍ୟଧାରା ମୁଖ୍ୟତଃ ସୂଚନା ପ୍ରଦାନ ଓ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ହେଲେ ବି ସମାଜର ବିଭିନ୍ନ ବର୍ଗର ଲୋକଙ୍କ ମନରେ ଆମର ସମାଜ ପ୍ରତି କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ଜାଗ୍ରତ କରାଇବାର ଲକ୍ଷ୍ୟ ରଖିଥାଏ। ଆଲୋଚନା, ନାଟକ, ସଙ୍ଗୀତ ରୂପକ, ଅପେରା ଆଦି କାର୍ଯ୍ୟକ୍ରମ ଆମ ଚଳଣି ଓ ପରମ୍ପରାର ବାର୍ତ୍ତା ବହନ କରେ ଓ ଶ୍ରୋତା ମହଲରେ ପହଞ୍ଚାଇବାର ଦାୟିତ୍ୱ ନେଇଥାଏ। ଭାଗବତ, ଧାରାବାହିକ କାର୍ଯ୍ୟକ୍ରମଗୁଡ଼ିକ ଏ ଦିଗରେ ସଫଳ ଭୂମିକା ତୁଲାଇ ଆସୁଛି। ବିଶିଷ୍ଟ ବ୍ୟକ୍ତି, ସ୍ୱାଧୀନତା ସଂଗ୍ରାମୀ, ସାଧୁ ସନ୍ଥ, କଳା ସଂସ୍କୃତିର ପ୍ରତିଭାଧରଗଣଙ୍କ ସହ ସାକ୍ଷାତକାର ଓ ଆଲୋଚନା ସମାଜର ଉନ୍ନତ ରୁଚିଶୀଳ ମନୋଭାବ ସୃଷ୍ଟିରେ ସହାୟକ ହୋଇଥାଏ। ଆକାଶବାଣୀ ପରି ଦୂରଦର୍ଶନ, ମଞ୍ଚ, ଚଳଚ୍ଚିତ୍ର ଆଦିର ଭୂମିକା ମଧ୍ୟ ଅତୀବ ଗୁରୁତ୍ୱପୂର୍ଣ୍ଣ। ବେତାର କେବଳ ଶ୍ରାବ୍ୟ ମାଧ୍ୟମ ହୋଇଥିବା ବେଳେ ଚଳଚ୍ଚିତ୍ର, ମଞ୍ଚ, ଦୂରଦର୍ଶନ ସାଙ୍ଗକୁ ସୋସିଆଲ ମିଡିଆ ଉଭୟ ଦୃଶ୍ୟ ଓ ଶ୍ରାବ୍ୟ ମାଧ୍ୟମ ଭାବେ ଅଧିକ ଲୋକପ୍ରିୟ ତଥା ପ୍ରଭାବଶାଳୀ। ଏଣୁ ଏହି ମାଧ୍ୟମ ପାଇଁ ପ୍ରସ୍ତୁତ କାର୍ଯ୍ୟକ୍ରମ ସମାଜ ଉପରେ ଅଧିକ ପ୍ରଭାବ ପକାଇବାର ସକ୍ଷମ। ତେଣୁ ଏସବୁ ମାଧ୍ୟମରେ ପ୍ରସାରିତ କାର୍ଯ୍ୟକ୍ରମଗୁଡ଼ିକ ପ୍ରତି ଯଥେଷ୍ଟ ସାବଧାନତା ଆବଶ୍ୟକ। ମୋଟ ଉପରେ ଏସବୁ ମାଧ୍ୟମ ପାଇଁ ପ୍ରସ୍ତୁତ କାର୍ଯ୍ୟକ୍ରମ ଶସ୍ତା ମନୋରଞ୍ଜନଧର୍ମୀ ଓ ଯୌନ ଉଦ୍ଦୀପକ ସମ୍ବଳିତ ହେଲେ ଆମ ସାମାଜିକ ପ୍ରତିଷ୍ଠାର ଆଞ୍ଚ ଆଣିଥାଏ। ଯୁଗର ପରିବର୍ତ୍ତନ ଘଟୁଛି। ଇମେଲ, ଇଣ୍ଟରନେଟ୍ର ପରି ସାମାଜିକ ଗଣମାଧ୍ୟମ ଆଦିର ବହୁଳ ବ୍ୟବହାର ଘଟୁଛି। ଏଣୁ ଚାହିଁଲେ ଏସବୁ ମାଧ୍ୟମ ଆମ ପରମ୍ପରାକୁ ମାର୍ଜିତ ଓ ରୁଚିପୂର୍ଣ୍ଣ ସ୍ତରକୁ ନେଇଯାଇପାରନ୍ତି, କିନ୍ତୁ ଏହାର ଅପବ୍ୟବହାର ହେଲେ ଅପରିଣାମଦର୍ଶୀ କିଶୋର କିଶୋରୀ ଯୁବକ ଯୁବତୀ ଧ୍ୱଂସମାର୍ଗକୁ ଟାଣି ହୋଇଯିବାର ସମ୍ଭାବନା ଅଧିକ। ଆମର ଭାଗବତ ଟୁଙ୍ଗି, ଜାଗାଘର, ଜନ୍ତାଳ, ଆଖଡ଼ା ଆଦିର ପୁନରୁଦ୍ଧାର ଆବଶ୍ୟକ। ବାନପ୍ରସ୍ଥ ଏବେ ଜରାନିବାସକୁ, ସ୍ୱୟମ୍ବର ଏବେ ଚୁକ୍ତିଭିତ୍ତିକ ବିବାହରେ ରୂପାନ୍ତରିତ ହୋଇଛି। ଜନ୍ମଦିନର ପୋଡ଼ପିଠା, ବିରିଚକୁଳି ଏବେ କେକ୍ କଟା, ବ୍ରେଡ୍ ବଟର, ଜାମ୍, ଜେଲିର ସ୍ଥାନ ନେଇଛି। ବିବାହ ପାଇଁ ବେଦି, ପୁରୋହିତ ମନ୍ତ୍ରପାଠ ବଦଳରେ ରେଜିଷ୍ଟ୍ରେସନ ଅଫିସ୍ ଏବଂ ଓକିଲ ଜଜ୍ଙ୍କର ଆବଶ୍ୟକତା ପଡ଼ୁଛି। ଏଣୁ ଯୁଗ ରୁଚିଭିତ୍ତିକ ପରିବର୍ତ୍ତନ ଅବଶ୍ୟମ୍ଭାବୀ, ତଥାପି ଆମ ଗଣମାଧ୍ୟମ ଆମ ସମାଜର ପ୍ରାଚୀନ ଐତିହ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ସଦା ଜାଗ୍ରତ ରହୁ। ପାଶ୍ଚାତ୍ୟ ସଭ୍ୟତା, ଶିଳ୍ପ ବିପ୍ଳବ, ଯାନ୍ତ୍ରିକ ନବଜାଗରଣ ଆମ ସମାଜକୁ ଧ୍ୱଂସପଥକୁ ଟାଣି ନ ନେଉ, ଏଥିପ୍ରତି ସତର୍କତା ଜରୁରୀ।
1: ଆଜି କଥିକାରେ ଶୁଣିଲେ ଆଲୋଚନା, ପରମ୍ପରା ସୁରକ୍ଷାରେ ଗଣମାଧ୍ୟମର ଭୂମିକା। ଆଲୋଚନା କରିଥିଲେ ନନ୍ଦକିଶୋର ସିଂ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଶିଳ୍ପୀ ପ୍ରତିଭା ପ୍ରଧାନ, ଗୀତ ରଚନା ଅଭୟ ସୁତାର, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ପ୍ରସନ୍ନଜିତ ସିଂ। ପ୍ରଥମ ଶିଳ୍ପୀ ଗାଇଛନ୍ତି ଆହେ ଜଗନ୍ନାଥ ଚକାନୟନ, ନୀଳକନ୍ଦରରେ କଳାଶାନ୍ତ ତୁମ ପାଖେ ମୁଁ ପାତିଛି ହାତ, ମଙ୍ଗଳ ଅଟଇ ତୁମ ବିଧାନ।

ଶିଳ୍ପୀଥର ଗାଇଛନ୍ତି ପରବର୍ତ୍ତୀ ଭକ୍ତିଗୀତ କଳାକାହ୍ନ ଯଶୋଦା ଧାନ ବ୍ରଜବାଳ ତୁହେ ନନ୍ଦନନ୍ଦନ କଦମ୍ବ ମୂଳିଆ ମୟୂର ଚୁଳିଆ ଗୋପୀଙ୍କ ବଲ୍ଲଭ ବଂଶୀବଦନ।

ଆକାଶବାଣୀ କଟକ ଆଜି ରବିବାର 1948 ଶତାବ୍ଦ ଆଷାଢ଼ 21 ଦିନ ଇଂରାଜୀ 2024 ମସିହା ଜୁଲାଇ ମାସର 12 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:58:42 କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ।

ଆଗେ ରଥଯାତ୍ରା ବେଳେ ତିନି ଠାକୁରଙ୍କ ରଥ ସିଧାସଳଖ ଗୁଣ୍ଡିଚା ମନ୍ଦିରକୁ ଯାଇପାରୁନଥିଲା। ଛଅଟି ରଥ ପ୍ରସ୍ତୁତ ହେଉଥିଲା। ଶ୍ରୀମନ୍ଦିରରୁ ବଳଗଣ୍ଡି ନିକଟ ନଦୀକୂଳ ପର୍ଯ୍ୟନ୍ତ ତିନୋଟି ରଥ ପ୍ରସ୍ତୁତ ହେଉଥିଲା। ନୌକାରେ ନଦୀ ପାର ହେଲା ପରେ ଆରପାରରେ ଥିବା ଆଉ ତିନୋଟି ଶଗଡ଼ି ରଥ ଉପରେ ବସି ଗୁଣ୍ଡିଚା ମନ୍ଦିର ଯାଉଥିଲେ ପ୍ରଭୁ। ଏହି ନଦୀପାର ଅସୁବିଧାକୁ ଦୂର କରିବା ପାଇଁ ଗଜପତି ଶ୍ରୀ ନରସିଂହ ଦେବଙ୍କ ରାଣୀ ଶ୍ରଦ୍ଧା ଦେବୀ ଏକ ସେତୁ ନିର୍ମାଣ କରିଥିଲେ। ଏହା ଶିଳା ସେତୁ ନୁହେଁ। ଏ ସେତୁର ଏବେ ଚିହ୍ନବର୍ଣ୍ଣ ମଧ୍ୟ ନାହିଁ, କିନ୍ତୁ ରାଣୀଙ୍କ ନାମାନୁସାରେ ଏହାର ନାମ ଏବେ ବି ଶରଧାବାଲି।

ଏହି ଶରଧାବାଲିରେ ତିନି ରଥଙ୍କ ଶୋଭା ଅତୁଳନୀୟ। ଆଷାଢ଼ ମାସର ଝିପିଝିପି ବର୍ଷାରେ ଓଦା ହୋଇ ଭକ୍ତ ରଥ ଟାଣନ୍ତି। ମନେ ହୁଏ ଇନ୍ଦ୍ରଦେବ ସତେ କି ସୁଧା ଢାଳୁଛନ୍ତି। ତିନି ରଥର 42 ଚକର 84 ଥର ଘୂର୍ଣ୍ଣନ ପାପୀକୁ 84 ନରକରୁ ଉଦ୍ଧାର କରେ।

ପ୍ରଭୁଙ୍କର ଚକା ଡୋଳାର ଶୋଭା ତ୍ରିଭୁବନ ଜିଣା, କଳା ତ କଳା, ଇତି କଳା, ଆଷାଢ଼ ଆକାଶର ନୂଆ ମେଘକୁ ଜିଣି ତାଙ୍କର କଜ୍ଜଳ କଳା ଆଖି, କଜ୍ଜଳର ଲାଞ୍ଜି ଲମ୍ବି ଯାଇଥାଏ ଅଦୃଶ୍ୟ କାନ ଆଡ଼କୁ, ଯାହାଙ୍କର ନାମର ଭେଳାକୁ ଆଶ୍ରା କରି କଳ୍ପ କଳ୍ପ ଯୁଗ ଯୁଗ ଧରି କେତେ ଭକ୍ତ ତରିଯାଉଛନ୍ତି। ବ୍ରହ୍ମରୁ ଜଡ଼ ପର୍ଯ୍ୟନ୍ତ ସେ ପରିବ୍ୟାପ୍ତ, ଯୁଗେ ଯୁଗେ ତାଙ୍କର ରୂପ ଭିନ୍ନ, ନାମ ଭିନ୍ନ, କାର୍ଯ୍ୟ ଭିନ୍ନ। ତ୍ରେତୟାରେ ରାମ, ଦ୍ୱାପରରେ କୃଷ୍ଣ, କଳିରେ ଜଗନ୍ନାଥ, ସବୁ ସରିତ ସାଗରରେ ମିଶିବା ପରି ସବୁ ଧର୍ମର ବିଲୟ ଘଟିଛି ଏଇ କ୍ଷେତ୍ରରେ, ଏଇ ରତ୍ନବେଦୀ ତଳେ।

ଆଜିର ବନ୍ଦନାରେ କଣ୍ଠଶିଳ୍ପୀମାନେ ଥିଲେ ନିମାଇ ଚରଣ ହରିଚନ୍ଦନ, ସ୍ୱାଗତିକା ମହାପାତ୍ର, ଆଲୋକ କୁମାର କୁଣ୍ଡୁ, ଦୀପ୍ତିମୟ ମହାନ୍ତି, ବନ୍ଦିତା ଦାସ, ବିବୁଧେନ୍ଦ୍ର ଦାସ ଏବଂ ଅକ୍ଷୟ କୁମାର ମହାନ୍ତି। ଗୀତ ରଚନା କରିଥିଲେ ଶଶିଭୂଷଣ ବେହେରା, ମିଶ୍ର ସତ୍ୟନାରାୟଣ, ସାଲବେଗ ଏବଂ ନନ୍ଦକିଶୋର ସିଂ।

କିଏ ଖୋଜିଦେବ ମୋ ରଙ୍କୁଣୀ ଧନକୁ, କେଉଁଠି ହଜିଛି ସେ ମହାଧନ, କେଉଁଠି ପାଇବି ମୁଁ, ଦୟାକରି କୁହନ୍ତୁ ପତି ମହାପାତ୍ରେ, ପୁଷ୍ପାଳକେ ଦୟିତାପତିଏ। ଡାକି ଡାକି ଥକି ପଡ଼ିଲିଣି ମୁଁ ପଡ଼ ପଣ୍ଡାଏ, ଭୋଗ ଚଳୁରେ ଝଲସୁଛନ୍ତି ନା କଳାଶ୍ରୀମୁଖ, ନନ୍ଦୀ ଘୋଷରେ ଚକା ଅପସର ଲାଗି ହେଲାବେଳେ, ଆଡ଼ ଚାହାଣିରେ ଚାହୁଁଛନ୍ତି ନା ସେ। ସେଦିନ ଦୂର ମୂଲକରୁ ଏଇ ଦିଅଙ୍କୁ ଖୋଜି ଖୋଜି ଆସିଥିଲା ଜଣେ ଧୂଳିଆ ବ୍ରାହ୍ମଣ, ଖୋଜି ସମ୍ବାଦ ଦେଲା ଯାଇ ମହାର୍ଜାଙ୍କୁ, ହେଲେ ମଣିମା ବିଜେ କଲା ବେଳକୁ ହଟିଆ ଠାକୁର କ'ଣ ଅଛନ୍ତି ଯେ ମିଳିବେ। ବିଚରା ବାଲୁଭନ୍ତ ଘେରା ନୀଳାଚଳକୁ ଦେଖି ମହାର୍ଜା ଭାରି ଦୁଃଖ ଲଭିଲେ, ମାତ୍ର ତାଙ୍କ ନିଷ୍ଠାକୁ ଧନ୍ୟ କହିବ। ପୀଠାଧୀଶ୍ୱର ନୃସିଂହଙ୍କୁ ପୂଜା କରି ଆରମ୍ଭ କଲେ ଦେଉଳ ତୋଳା କାମ। ଆହ କ'ଣ କହିବା ସେ ମନ୍ଦିରର ଶୋଭାକୁ, ଦେଖିଲେ ଆଖି ଲାଖି ରହିବ, ଠେକା ଖସି ପଡ଼ିବ ତଳେ ଚୂଳକୁ ନିରେଖିଲେ। ହେଲେ ଠାକୁର କାହାନ୍ତି, ପ୍ରତିଷ୍ଠାବା କରିବ କିଏ। ପୁଣ୍ୟଶ୍ଳୋକ ମହାର୍ଜା ନାରଦଙ୍କ ସଙ୍ଗରେ ଗଲେ ବ୍ରହ୍ମପୁର, ବ୍ରହ୍ମାଙ୍କୁ ବରଣ କରିବେ ମନ୍ଦିର ପ୍ରତିଷ୍ଠା ପାଇଁ। ଆନନ୍ଦ ମନରେ ଅନୁରୋଧ ରକ୍ଷା କଲେ ପିତାମହ ବ୍ରହ୍ମା, ହେଲେ ମନ୍ଦିରରେ କେଉଁ ବିଗ୍ରହ ପ୍ରତିଷ୍ଠା କରିବେ ସେ, ପ୍ରଭୁ କେଉଁ ରୂପରେ ଅବତରଣ କରିବେ। ପ୍ରଭୁ ଖୋଜାର ଆଉ ଗୋଟିଏ ପର୍ବ ଆରମ୍ଭ ହୋଇଗଲା। ଅଚାନକ ସମୁଦ୍ର ଗର୍ଭରେ ଭାସିଲା ଏକ ମହାଦାରୁ, ସେହି ଅପୌରୁଷେୟ ମହାଦାରୁଙ୍କୁ ସ୍ୱପ୍ନରେ ଦେଖି ବିମୋହିତ ହୋଇଗଲେ ମହାର୍ଜା। ଏହା ଭିତରୁ ତେବେ ମୁକୁଳି ଉଠିବେ ନୀଳାଚଳ ଚୂଡ଼ାମଣି, ପୁଣି ପ୍ରତୀକ୍ଷା, ପୁଣି ପ୍ରଭୁ ଖୋଜା। ସମୁଦ୍ରରେ ଭାସମାନ ମହାଦାରୁଙ୍କୁ ଉତ୍ତୋଳନ କରିପାରୁନାହାନ୍ତି।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲେ ତୀର୍ଥାନନ୍ଦ ମିଶ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 93ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ କପିଳ ଜନନୀ ଦେବହୂତିଙ୍କୁ ଉପଦେଶ ଦେଇଛନ୍ତି। ସାତ୍ତ୍ୱିକ ରାଜସ ଓ ତାମସ ଭେଦରେ ଗୁଣ ତିନି ପ୍ରକାର, ଦମ୍ଭ ମତ୍ସର ହିଂସା ଅପର ଅପର ଭେଦ ହେଉଛି ତାମସ ଗୁଣ। ଯଶ ଐଶ୍ୱର୍ଯ୍ୟ ବାଞ୍ଛା ଓ ପ୍ରେମରେ ପ୍ରତିମା ପୂଜା ରାଜସ ଗୁଣ। ବାହ୍ୟ ଓ ଅନ୍ତର ଭିତରୁ ମାୟାକୁ ତ୍ୟାଗ କରି କର୍ମଫଳ କାମନା ନ କରି ଈଶ୍ୱର ଅର୍ଥରେ କାର୍ଯ୍ୟ କରିବା ହିଁ ସାତ୍ତ୍ୱିକ ଗୁଣ। ଏହାପରେ ଭଗବାନ ଜନନୀଙ୍କୁ ନିର୍ଗୁଣ ଭକ୍ତି କଥା କହିଛନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 93ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସଅଳ ଅମଳ ହେଉଥିବା କିସମରୁ 8 କିଲୋଗ୍ରାମ ଏବଂ ବିଳମ୍ବରେ ହେଉଥିବା କିସମରୁ 6 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଡ଼ନାଜିମ୍ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖିଲା ପରେ ବୁଣିବାର ପ୍ରାୟ 1 ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ। ଆଖୁ ଫସଲରେ ଅଗବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ପତ୍ର ସିଞ୍ଚନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମଗୁଡ଼ିକ ହେଉଛି ଦେବୀ, କାଦ୍ରି 6, କାଦ୍ରି 9, TG 37A, TAG 51, TAG 38, TAG 24, ସ୍ମୃତି, CO7 ଓ ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଜବିୟମ୍ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5:2.5 ଦୂରତାରେ 0.5:0.5 ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଫସଲରେ ଏକର ପ୍ରତି ଯବକ୍ଷାରଜାନ 50 କିଲୋଗ୍ରାମ, ଫସ୍ଫରସ୍ 30 କିଲୋଗ୍ରାମ ଓ ପଟାସ 50 କିଲୋଗ୍ରାମ ତିନିଥରରେ ଦେଲେ ଭଲ। ଲଗାଇବା ସମୟରେ ସମୁଦାୟ ଫସ୍ଫରସ୍ ସାର 20 କିଲୋଗ୍ରାମ, ଯବକ୍ଷାରଜାନ 20 କିଲୋଗ୍ରାମ, ପଟାସ ସାର ଦିଅନ୍ତୁ। ଚାରା ଲଗାଇବାର 30 ଦିନ ପରେ ଆଉ ଥରେ 50 ଦିନରେ ବାକି ସାରକୁ

0: କରି ଦିଅନ୍ତୁ। ଚାରା ଲଗାଇବାର 40 ଦିନ ପରେ ମିଶ୍ରିତ ଅନୁସାର 1 ଲିଟର ପାଣିରେ 3 ଗ୍ରାମ ଦେଲେ ଭଲ ଅମଳ ମିଳେ। ବର୍ଷାଦିନିଆ ଭେଣ୍ଡି ଚାଷ ପାଇଁ ଏକର ପ୍ରତି 4 କିଲୋଗ୍ରାମ ଉନ୍ନତ ବିହନ କିସମ କିମ୍ବା 1.5 କିଲୋଗ୍ରାମ ଶଙ୍କର ବା ହାଇବ୍ରିଡ୍ ବିହନ ଆବଶ୍ୟକ ହୁଏ। ବିହନ ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ବିହନରେ 3 ଗ୍ରାମ ଥିରାମ ସହିତ 7 ଗ୍ରାମ ଇମିଡାକ୍ଲୋପ୍ରିଡ୍, 70% WP କୀଟନାଶକ ମିଶାଇ ବିହନ ବିଶୋଧନ କଲେ ଫସଲରେ ରୋଗ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଏ। ଏହି ମାସ ହେଉଛି କାଜୁ ଗଛ ଲଗାଇବାର ଉପଯୁକ୍ତ ସମୟ। ଉନ୍ନତ କିସମ ଯଥା ବଳଭଦ୍ର, ଓୟୁଏଟି କଳିଙ୍ଗ କାଜୁ 1, ଜଗନ୍ନାଥ, ବିପିପି 4 এবং 8, ଭୁବନେଶ୍ୱର 1, ଭିଆର୍ଆଇ 2, ହାଇବ୍ରିଡ୍ 2 রୁ 17 ଲଗାନ୍ତୁ। 45:45 সেমিটর ଆକାରର ଗାତ ଖୋଳି ଉପକୂଳ ଅଞ୍ଚଳରେ 7.5 মিটর অনুপাত 7.5 মিটর ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ 6 মিটর অনুপাত 6 মিটর ଏବଂ ଅନୁର୍ବର ଜମିରେ 4 মিটর অনুপাত 4 মিটর ଦୂରରେ ଚାରା ରୋପଣ କରନ୍ତୁ। ପ୍ରତି ଏକରରେ ପ୍ରାୟ 70 রୁ 80 ଚାରା ରୋପଣ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ସମୟ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ଇୟମ୍ ଆକାଶବାଣୀ। ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚିକା ରିଚା ଝା।

ରଞ୍ଜନ ଷଡ଼ଙ୍ଗୀ ରାତି 8:02 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 9:30 ଅଖିଳ ଭାରତୀୟ ଇଂରାଜୀ ରୂପକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଅଖିଳ ଭାରତୀୟ ରବିବାସରୀୟ ସଙ୍ଗୀତ ସଭା ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପୁରୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ତେବେ ଠାକୁରଙ୍କର ସୀମିତ ସମୟ ଦର୍ଶନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2ଟାଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖରେ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ମହାନଦୀ ଜଳବିବାଦର ଆପୋଷ ସମାଧାନ ନେଇ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାର ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ଏ ସମ୍ପର୍କରେ ସୂଚନା ଦେଇ ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ଉଭୟ ରାଜ୍ୟର ସହମତି ସମ୍ପର୍କିତ ତଥ୍ୟ ଟ୍ରିବ୍ୟୁନାଲ୍କୁ ଅବଗତ କରାଯାଇଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହଯୋଗ କ୍ରମେ ଉଭୟ ରାଜ୍ୟ ଜଳ ଆବଶ୍ଚନର ସୂତ୍ର ବାହାର କରିବାକୁ ରାଜି ହୋଇଥିବା ସେ ସୂଚନା ଦେଇଛନ୍ତି। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କର ଦ୍ୱାଦଶ ନୀତି ପାଳନ କରାଯିବ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା, ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଏବଂ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା 67ଟି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉନ୍ନୀତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତ ପ୍ରସ୍ତାବ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦିତ ହୋଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ଓସେପାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଭିଭିଭୂମିର ବିକାଶ, ଶିକ୍ଷକ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ କୁହାଯାଇଛି। ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର 88 ବର୍ଷ ବୟସରେ ମହୀଶୂରରେ ପରଲୋକ ହୋଇଛି। ହିନ୍ଦୀ ସମେତ ବିଭିନ୍ନ ଭାଷାରେ ସେ କଣ୍ଠଦାନ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହିତ ତାଙ୍କର ଦୀର୍ଘ ସମ୍ପର୍କ ରହିଥିଲା। ପ୍ରାୟ 70ଟି ଓଡ଼ିଆ ଗୀତ ସେ ଗାଇବା ସହ 1986 ମସିହାରେ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଇ ସରସ ବ୍ୟବସାୟିକ ପ୍ଲାଟଫର୍ମ ଦେଶର ଗ୍ରାମୀଣ ଉତ୍ପାଦ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଅଧୀନରେ ଡିଜିଟାଲ୍ ଇଣ୍ଡିଆ କର୍ପୋରେସନ୍ ଦ୍ୱାରା ଏହାକୁ ବିକଶିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ

0: 8,99,00,000 ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ସାମିଲ ହୋଇଛନ୍ତି। 2029 ସୁଦ୍ଧା ଦେଶରେ 6 କୋଟି ଲକ୍ଷପତି ଦିଦି ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ମହିଳାଙ୍କୁ ବ୍ୟବସାୟିକ କ୍ଷେତ୍ରରେ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଖୁବ୍ ଶୀଘ୍ର ଏକ ସିଲେଇ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାମାଞ୍ଚଳରେ ମହିଳାଙ୍କ ଆର୍ଥିକ ଉନ୍ନତି ଏବଂ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ଡିଭିଜନର ଡିଭିଜନାଲ ରେଳ ପ୍ରବନ୍ଧକ ଅମିତାଭ ସିଂହଲ ଗତକାଲି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଗସ୍ତ କରିଥିଲେ। ସେଠାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ରଠାରେ ତିନି ଠାକୁରଙ୍କର ଅଣସର ଘର ଗୁପ୍ତ ନୀତି ଚାଲିଛି। ଠାକୁରଙ୍କୁ ଗତକାଲି ଦଶମୂଳ ଅର୍ପଣ କରାଯାଇଛି। ଆସନ୍ତା 16 ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ଏକ ପ୍ରତିନିଧି ମଣ୍ଡଳୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ କ୍ଷୁଦ୍ର ଉଦ୍ୟୋଗ ବୁଲି ଦେଖିଛନ୍ତି। ବ୍ଲକର ଉପରପାଙ୍ଗା ଏବଂ ସାଙ୍ଗେଡ଼ିଆ ପଞ୍ଚାୟତରେ ରହିଥିବା ବିଭିନ୍ନ ପ୍ରୋସେସିଂ ୟୁନିଟ୍କୁ ସେମାନେ ବୁଲି ଦେଖିବା ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଅପରପକ୍ଷରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ 6ଟା ସୁଦ୍ଧା 611.29 ଫୁଟ ରହିଥିଲା। ବର୍ତ୍ତମାନ ଜଳଭଣ୍ଡାରର 3ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 49,591 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 73,666 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଭିବାଦ ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କୈଳାସନାଥ ଶାସ୍ତ୍ରୀ।
2: ଯେତେବେଳେ ହୃତ୍ପିଣ୍ଡ ଏବଂ ରକ୍ତବାହିକାମାନେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କୁ ଉପଯୁକ୍ତ ପରିମାଣର ଅମ୍ଳଜାନ ଭରା ରକ୍ତ ପଠାଇବାରେ ଅକ୍ଷମ ହୁଅନ୍ତି ସେହି ଅବସ୍ଥାକୁ ଅଭିପାତ ବା ସକ୍ କୁହାଯାଏ। ଏହାଫଳରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ, କିନ୍ତୁ ଏହାର ବିନଷ୍ଟକାରୀ ପ୍ରଭାବରୁ ରକ୍ଷା କରିବାର ଶ୍ରେଷ୍ଠ ଉପାୟ ହେଉଛି ଏହାକୁ ଖୁବ୍ ଶୀଘ୍ର ଚିହ୍ନଟ କରିବା। ପ୍ରାରମ୍ଭରୁ ଏହାର ଲକ୍ଷଣଗୁଡ଼ିକ ହେଉଛି ଚର୍ମ ପାଣ୍ଡୁର ଥଣ୍ଡା ଏବଂ ଆର୍ଦ୍ର ଝାଳୁଆ ଲାଗିବା, ଆଖି କୋରଡ଼ିଆ, ନିରସ ଓ ନିଷ୍ପ୍ରଭ ତଥା ପ୍ରସାରିତ ପୁତ୍ତଳିକା, ଉଦ୍ବେଗ, ଅସ୍ଥିରତା ଏବଂ ମୂର୍ଚ୍ଛା ଅବସ୍ଥା, ନାଡ଼ିର ଗତି ଦୁର୍ବଳ ତଥାପି ଦ୍ରୁତ କିମ୍ବା ସୂତା ପରୀକ୍ଷୀଣ, ଅନିୟମିତ କିମ୍ବା ଗଭୀର ଦ୍ରୁତ ଶ୍ୱାସକ୍ରିୟା, ବାନ୍ତି ଲାଗିବା କିମ୍ବା ଅଇ ଲାଗିବା, ଅତ୍ୟଧିକ ଶୋଷ, ବ୍ୟକ୍ତିର ମତିଭ୍ରମ କିମ୍ବା ଖୁବ୍ କ୍ଲାନ୍ତ ହୋଇପାରେ, ରକ୍ତଚାପ ହ୍ରାସ ପାଏ। ଅଭିପାତ ବା ସକ୍ର ବର୍ଗୀକରଣଗୁଡ଼ିକ ହେଲା ଅଳ୍ପାୟତନ ରକ୍ତତା ଅଭିପାତ ବା ହାଇପୋଭଲିମିକ୍ ସକ୍, ଦେହର ରକ୍ତ ବା ଅନ୍ୟାନ୍ୟ ତରଳ ପଦାର୍ଥ ପରିମାଣ ହ୍ରାସ ପାଇବା ଦ୍ୱାରା ଏ ପ୍ରକାରର ଅଭିପାତ ହୋଇଥାଏ। ଅଭ୍ୟନ୍ତର କିମ୍ବା ବାହ୍ୟକ୍ଷତର ଅତ୍ୟଧିକ ରକ୍ତସ୍ରାବ, ଡାଇରିଆ, ଦାହକ୍ଷତ, ଶୁଷ୍କୀକରଣ ଏବଂ ଅତ୍ୟଧିକ ବାନ୍ତି ଫଳରେ ଏହା ହୋଇଥାଏ। ସ୍ନାୟୁ ହେତୁ ଅଭିପାତ ବା ନ୍ୟୁରୋଜେନିକ୍ ସକ୍, ଏ ପ୍ରକାରର ଅଭିପାତ ସ୍ନାୟୁଗତ କାରଣରୁ ହୋଇଥାଏ। ବିଭିନ୍ନ ସ୍ନାୟୁର ନିର୍ଦ୍ଦେଶ ଅନୁସାରେ ରକ୍ତବାହିକା ନଳିକାଗୁଡ଼ିକ ଅସ୍ୱାଭାବିକ ଭାବେ ପ୍ରସାରିତ ହୋଇଯାଏ, ଫଳରେ ଦେହର ଅନେକ ପରିମାଣର ରକ୍ତ ରକ୍ତନଳୀମାନଙ୍କରେ ରହିଯାଏ, ଫଳରେ ରକ୍ତର ସ୍ରୋତ ବଜାୟ ରଖିବା ସମ୍ଭବ ହୁଏ ନାହିଁ। ବ୍ୟକ୍ତି ହଠାତ୍ ଠିଆ ହୋଇଗଲେ ମୂର୍ଚ୍ଛା ହୋଇଯାଏ। ବ୍ୟକ୍ତି ପୁଣି ବସିବା କିମ୍ବା ଶୋଇବା ଅବସ୍ଥାକୁ ପୁଣି ଚାଲିଗଲେ ସ୍ନାୟୁ ହେତୁ ଅଭିପାତ ପ୍ରାୟତଃ ଠିକ୍ ହୋଇଯାଏ। ମନ ହେତୁ ଅଭିପାତ ବା ସାଇକୋଜେନିକ୍ ସକ୍, ଏ ପ୍ରକାରର ଅଭିପାତ ପ୍ରାୟତଃ ସାଧାରଣ ଅତ୍ୟଧିକ ଭୟ, କ୍ରୋଧ, ଆନନ୍ଦ କିମ୍ବା ବିଷାଦ ଯୋଗେ ଏ ଅବସ୍ଥା ଉପୁଜିଥାଏ। ପ୍ରତ୍ୟଧିକ୍ରିୟା ଅଭିପାତ ବା ଆନାଫାଇଲାକ୍ଟିକ୍ ସକ୍, କୌଣସି ପ୍ରକାରର ଖାଦ୍ୟରୁ ଆଲର୍ଜି ପ୍ରତିକ୍ରିୟା, ମହୁମାଛି, ବିରୁଡ଼ି କିମ୍ବା କୀଟପତଙ୍ଗ ଦଂଶନ ଏବଂ କେତେକ ଇନ୍ହାଲାନ୍ସ ଯୋଗୁଁ ଏ ପ୍ରକାରର ଅଭିପାତ ହୋଇଥାଏ। ଏହାର ଚିକିତ୍ସା ଚିକିତ୍ସକଙ୍କ ଦ୍ୱାରା କରାଯିବା ଆବଶ୍ୟକ। ସକ୍ ବା

0: ଅବିପାତର ଚିକିତ୍ସା କରିବେ କିପରି ଜାଣିବା ନିହାତି ଦରକାର। ଶୀଘ୍ର ଆମ୍ବୁଲାନ୍ସ ଡାକନ୍ତୁ। ଆହତ ବ୍ୟକ୍ତିକୁ ଚିତ୍ କରି ଶୁଆଇ ତାର ଦୁଇ ଗୋଡ଼କୁ 6 ଇଞ୍ଚ ଉଚ୍ଚ ସ୍ତରରେ ରଖନ୍ତୁ। ରକ୍ତ ସ୍ରାବ କିମ୍ବା ବାନ୍ତି ହେଲେ ସେ ସବୁକୁ ଶ୍ୱାସପଥରେ ପ୍ରବେଶ କରିବାରୁ ପ୍ରତିରୋଧ କରିବା ପାଇଁ ବ୍ୟକ୍ତିର ମୁଣ୍ଡକୁ ଗୋଟିଏ ପାଖକୁ ଠେଲି ଦିଅନ୍ତୁ। ବୋତାମ ଖୋଲି, ବେଲ୍ଟ ଖୋଲି, ପୋଷାକ ଢିଲା କରିଦିଅନ୍ତୁ। ବେକ, ଛାତି, ଅଣ୍ଟା ଚିପି ନ ହେବା ଆବଶ୍ୟକ। ବ୍ୟକ୍ତି ଆରାମ ଓ ଉଷୁମ ଅବସ୍ଥାରେ ରଖିବା ଦରକାର। ଲୁଗାପଟା ଓଦା ଥିଲେ ତାହା ବାହାର କରି ଉଷୁମ କମ୍ବଳ ଉପରେ ତାକୁ ଶୁଆନ୍ତୁ। ବାହାରୁ କୌଣସି କୃତ୍ରିମ ଗରମ ଦିଅନ୍ତୁ ନାହିଁ। କ୍ଷେତାଞ୍ଚଳରେ ଗରମ ପ୍ରଭାବ ପଡ଼ିଲେ ସେ ସ୍ଥାନରେ ରକ୍ତ ଜମାଟ ବାନ୍ଧିବାରେ ବିଳମ୍ବ ହୋଇଥାଏ, ଫଳରେ ରକ୍ତକ୍ଷରଣ ଅଧିକ ହୁଏ। ଅନ୍ୟାନ୍ୟ କ୍ଷତ ସ୍ଥାନ କେଉଁଠାରେ ଅଛି ଜାଣିବାକୁ ଚେଷ୍ଟା କରନ୍ତୁ। ରକ୍ତକ୍ଷରଣ ହେଉଥିଲେ ତଦ୍ ଅନୁଯାୟୀ ପ୍ରାଥମିକ ଚିକିତ୍ସା କରନ୍ତୁ। ଅସ୍ଥିଭଙ୍ଗ କିମ୍ବା ମକଚି ହୋଇଥିଲେ ସ୍ପ୍ଲିଣ୍ଟ ଦେଇ ତାର ଉପଚାର କରନ୍ତୁ। ଏହା କିପରି କରାଯାଏ ଜାଣିନଥିଲେ ସେଥିରେ ହାତ ଦିଅନ୍ତୁ ନାହିଁ, କାରଣ ସେହିପରି କଲେ କ୍ଷତ ଅଧିକ ହୋଇପାରେ। ବ୍ୟକ୍ତିକୁ ଶୋଷ ହେଉଛି କହିଲେ ତୁଳାରେ ପାଣି ବିଜାଇ ତାର ଓଠ ଓ ଜିଭରେ ଦିଅନ୍ତୁ। ପାଣି ପିଇବାକୁ ଦେଲେ ବାନ୍ତି ହୋଇପାରେ। ବ୍ୟକ୍ତିକୁ ଶାନ୍ତ ଓ ନିଶ୍ଚଳ ରଖିବାକୁ ଚେଷ୍ଟା କରନ୍ତୁ। ବ୍ୟକ୍ତିର ଅସ୍ଥିରତା ବା ଉତ୍ତେଜନା ଫଳରେ ଅବସ୍ଥା ସାଙ୍ଘାତିକ ହୋଇପାରେ, ବରଂ ଡାକ୍ତରୀ ସାହାଯ୍ୟ ଖୁବ୍ ଶୀଘ୍ର ମିଳିବ ବୋଲି ଆଶ୍ୱାସନା ଦିଅନ୍ତୁ।
1: ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣିଥିଲେ ଅବିପାତ ଅବସ୍ଥା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର କୈଳାସନାଥ ଶାସ୍ତ୍ରୀ। ଆକାଶବାଣୀ କଟକ, ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବର୍ଷ ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ହାସଲ କଲେ ଲିଣ୍ଡା ନୋସ୍କୋଭା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। 4 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଶେଷ ପର୍ଯ୍ୟାୟର ଗସ୍ତକୁ ସୁଦୃଢ଼ କରିଛି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଏବଂ ପଶୁପାଳନ ଆଦି ବିଭିନ୍ନ କ୍ଷେତ୍ରରେ 5ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଅକ୍ଲାଣ୍ଡରେ ସ୍ପାର୍କ ଆରେନାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିଥିଲେ। ନ୍ୟୁଜିଲାଣ୍ଡର ପ୍ରଗତିରେ ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଥିଲେ। ଅକ୍ଲାଣ୍ଡରୁ ୱେଲିଂଟନ୍ ଏବଂ କ୍ରାଷ୍ଟ ଚର୍ଚ୍ଚରୁ କୁଇନ୍ସଟାଉନ୍ ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି। ନିରନ୍ତର ବନ୍ଧୁତା, ସାଧାରଣ ମୂଲ୍ୟବୋଧ, ଦ୍ୱିପାକ୍ଷିକ ସହଭାଗିତା ଏବଂ ଭବିଷ୍ୟତ ସମ୍ପର୍କରେ ନୂତନ ମାର୍ଗ ଉନ୍କକ୍ତ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି। ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଦ୍ୱିପାକ୍ଷିକ ରଣନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଥିଲେ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ବିଭିନ୍ନ ପକ୍ଷଙ୍କ ସହ ଗୋଆରେ ଯୁଗ୍ମ ସଂସଦୀୟ କମିଟି ଆଲୋଚନା ଶେଷ କରିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ରାଜ୍ୟ ସରକାର, ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧି, ସମ୍ଭିଧାନ ବିଶେଷଜ୍ଞ, ଗଣମାଧ୍ୟମ ଓ ଅନ୍ୟାନ୍ୟ ପ୍ରତିନିଧିମାନଙ୍କ ସହ ବିସ୍ତୃତ ଭାବେ ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଗୋଆରେ ଗଣମାଧ୍ୟମକୁ ସୂଚନା ଦେଇ କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି, ଏହି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। କମିଟି ଆଗାମୀ ଦିନରେ ଲକ୍ଷ୍ନୌ ଗସ୍ତ କରି ପ୍ରସ୍ତାବ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିବ ବୋଲି ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦ

ପୌର ନିଗମର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏଥିରେ 405 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ରହିଥିବା ଜଣାପଡ଼ିଛି। ଏହି ଅବସରରେ ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ଆସନରୁ ବ୍ୟାପକ ବନୀକରଣ ଅଭିଯାନର ଶୁଭାରମ୍ଭ କରିବେ। ବ୍ୟାପକ ବନୀକରଣ ଜରିଆରେ ଗାନ୍ଧୀନଗର ଲୋକସଭା କ୍ଷେତ୍ରକୁ ଦେଶର ସବୁଠାରୁ ସବୁଜ କ୍ଷେତ୍ରରେ ପରିଣତ କରିବା ପାଇଁ ଏହି ପଦକ୍ଷେପ ନିଆଯିବ। ପାଣିପାଗ ପରିବର୍ତ୍ତନର ମୁକାବିଲା ପାଇଁ ଚଳିତ ବର୍ଷ ସେହି ଲୋକସଭା ଅଞ୍ଚଳରେ 1,25,00,000 ଅଧିକ ଚାରା ରୋପଣ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଅଭିଯାନ ଅଧୀନରେ ଜଙ୍ଗଲ ବିଭାଗ ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଜିଲ୍ଲାରେ ବନ କବଚ ବ୍ୟବହାର କରି 60,00,000 ଚାରା ରୋପଣ କରିବ। ଆସନ୍ତାକାଲି ଶ୍ରୀ ଶାହା ଗାନ୍ଧୀନଗରଠାରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞ ଗୋଷ୍ଠୀ ବୈଠକକୁ ଉଦ୍ଘାଟନ କରିବେ। ଶ୍ରୀ ଶାହା ଦହେଗାମ୍ ଗସ୍ତ କରି ନବନିର୍ମିତ ପରିବା ହାଟ ଏବଂ ଅମୃତ ମହୋତ୍ସବ ସମାରୋହ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର ଗତକାଲି କର୍ଣ୍ଣାଟକର ମୈସୁରଠାରେ 88 ବର୍ଷ ବୟସରେ ପରଲୋକ ଘଟିଛି। ସେ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିହିତ ହେଉଥିଲେ। ଗତ 6 ଦଶନ୍ଧି ମଧ୍ୟରେ ଗାୟିକା ଏସ୍ ଜାନକୀ ହିନ୍ଦୀ ସମେତ କନ୍ନଡ଼, ତାମିଲ, ତେଲୁଗୁ ଓ ମଲାୟାଲମ୍ ଭାଷାରେ 48,000 ଅଧିକ ଗୀତ ଗାଇଛନ୍ତି। ସେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଇଲିୟାରାଜା, ଏମ୍ଏସ୍ ବିଶ୍ୱନାଥନ୍, କେବି ମହାଦେବନ୍ ଏବଂ ଏଆର୍ ରେହମାନ୍ଙ୍କ ସହ କାର୍ଯ୍ୟ କରିଥିଲେ। 1988 ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଏସ୍ ଜାନକୀଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବିଭିନ୍ନ ରାଜ୍ୟର ପ୍ରାୟ 33 ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ଏସ୍ ଜାନକୀଙ୍କୁ 2013 ପଦ୍ମଭୂଷଣ ପୁରସ୍କାର ମିଳିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭିଏତନାମର ଫୁ କୋକ୍ ଦ୍ୱୀପ ନିକଟରେ ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ସେଠାକାର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର କାରଣ ଏବଂ ଏଥିପାଇଁ କେଉଁମାନେ ଦାୟୀ ସେ ନେଇ ସବିଶେଷ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଭିଏତନାମ ପ୍ରଧାନମନ୍ତ୍ରୀ ସେଠାକାର ଅଧିକାରୀମାନଙ୍କୁ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ କର୍ମଚାରୀଙ୍କୁ ନେଇ ହନ୍ ମେ ରୁଟ୍ରେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ନୌକାଟି ପ୍ରବଳ ପବନ ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଉଦ୍ଧାରକାରୀ ଦଳ 21 ଜଣଙ୍କୁ ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ 13 ଜଣ ପୁରୁଷ ଏବଂ 2 ଜଣ ମହିଳା ଅଛନ୍ତି। ମୃତକମାନଙ୍କ ମଧ୍ୟରେ 10 ଜଣ ତାମିଲନାଡୁରୁ ହୋଇଥିବା ବେଳେ 3 ଜଣ ଆନ୍ଧ୍ରପ୍ରଦେଶ ଏବଂ 2 ଜଣ କେରଳମର ବୋଲି ଜଣାପଡ଼ିଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଭିଏତନାମରେ ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଶୋକ ବ୍ୟକ୍ତ କରିଛନ୍ତି। ଦୁର୍ଘଟଣାରେ ସେ ମର୍ମାହତ ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମୃତକଙ୍କ ପରିବାର ସହ ଯୋଗାଯୋଗ କରାଯାଇ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଗତମାସ 24 ଦୁଇଟି ଶକ୍ତିଶାଳୀ ଭୂକମ୍ପ ପରେ ଭେନେଜୁଏଲାରେ ମୃତ୍ୟୁ ସଂଖ୍ୟା 4,333 ବୃଦ୍ଧି ପାଇଛି। ସେଠାକାର ରାଷ୍ଟ୍ରପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଆସନ୍ତା ସପ୍ତାହରୁ ଭୂକମ୍ପ ପୀଡ଼ିତମାନଙ୍କୁ ଗୃହ ଆବଣ୍ଟନ କରାଯିବ। ଇତିମଧ୍ୟରେ 315 ଜଣ ମୃତକଙ୍କ ପରିଚୟ ମିଳିନଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ଏହି ଭୂକମ୍ପରେ 16,740 ଜଣ ଆହତ ହୋଇଥିବା ବେଳେ 6,462 ଜଣଙ୍କୁ ଉଦ୍ଧାର କରାଯାଇଛି। ଭୂକମ୍ପ ପ୍ରଭାବରେ 17,000ରୁ ଅଧିକ ଲୋକ ବାସହୀନ ହୋଇଥିବା ଜଣାପଡ଼ିଛି। ହର୍ମୁଜ୍ ପ୍ରଣାଳୀରେ ସାଇପ୍ରସ୍ର ଏକ ବାଣିଜ୍ୟିକ ଜାହାଜ ଉପରେ ଇରାନ୍ର ଆକ୍ରମଣ ପରେ ଆମେରିକା ପୁଣିଥରେ ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁଯାୟୀ ଆକ୍ରମଣ କରାଯାଇଥିବା ସେଣ୍ଟକମ୍ ସୂଚନା ଦେଇଛି। ଇରାନ୍ର ପ୍ରମୁଖ ଘାଟି ଏବଂ ଦ୍ୱୀପାଞ୍ଚଳଗୁଡ଼ିକରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ସେଠାକାର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀରେ ବେନିୟମ ଭାବେ ଏକ ବାଣିଜ୍ୟିକ ଜାହାଜ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଆକ୍ରମଣ କରାଯାଇଥିବା କୁହାଯାଇଛି। ତେବେ ଇରାନ୍ ମୁକ୍ତ ଭାବେ ହର୍ମୁଜ୍ ପ୍ରଣାଳୀ ଖୋଲା ରହିଛି ଏବଂ ସେହି ବାଟ ଦେଇ ଅତିକ୍ରମ କରୁଥିବା ଜାହାଜଗୁଡ଼ିକ ଉପରେ କୌଣସି ଆକ୍ରମଣ କରାଯିବ ନାହିଁ ଘୋଷଣା କରିବାକୁ ଆମେରିକା ଦାବି କରିଛି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ବୁଝାମଣା ଜାରି ରହିବ।
ୱିମ୍ବିଲଡନ୍ ମହିଳା ଏକକ ଫାଇନାଲ୍ରେ ଗତକାଲି ଲଣ୍ଡନର ସେଣ୍ଟର କୋର୍ଟରେ ଅନୁଷ୍ଠିତ ମ୍ୟାଚ୍ରେ ଚେକ୍ ଗଣରାଜ୍ୟର ଖେଳାଳି କାରୋଲିନା ମୁଚୋଭାଙ୍କୁ 6-2, 5-7, 6-3 ପରାସ୍ତ କରି 21 ବର୍ଷୀୟ ଲିଣ୍ଡା ନୁସ୍କୋଭା ତାଙ୍କର ପ୍ରଥମ ଗ୍ରାଣ୍ଡ

0: ସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। ସେହିଭଳି ଆଜି ସନ୍ଧ୍ୟା 5:30ରେ ମହିଳା ଡବଲ୍ସ ଫାଇନାଲ୍ ଅନୁଷ୍ଠିତ ହେବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ପୁରୁଷ କ୍ରିକେଟ୍ ସିରିଜ୍ରେ ଇଂଲଣ୍ଡ 4-0 ବିଜୟୀ ହୋଇଛି। ଗତକାଲି ଅନୁଷ୍ଠିତ ସିରିଜ୍ର ଶେଷ ମ୍ୟାଚ୍ରେ ଇଂଲଣ୍ଡ 56 ରନ୍ରେ ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ୍ ବିନିମୟରେ 257 ରନ୍ କରିଥିବାବେଳେ ଏହାର ଜବାବରେ ଭାରତ 8 ୱିକେଟ୍ ବିନିମୟରେ 201 ରନ୍ କରିବାକୁ ସକ୍ଷମ ହୋଇଥିଲା। ଲଣ୍ଡନର ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ଏକମାତ୍ର ମହିଳା ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ 1 ୱିକେଟ୍ ବିନିମୟରେ 154 ରନ୍ ସ୍କୋର କରିଛି। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ 170 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଏବେ ଭାରତୀୟ ମହିଳା ଦଳ 269 ରନ୍ ଆଗରେ ରହିଛି। ଫିଫା ବିଶ୍ୱକପ୍ର ତୃତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ସକାଳେ ମିଆମି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 2-1 ଗୋଲ୍ରେ ନରୱେକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଚଳିତ ବିଶ୍ୱକପ୍ରେ ସ୍ପେନ୍ ଏବଂ ଫ୍ରାନ୍ସ ପୂର୍ବରୁ ସେମିଫାଇନାଲ୍ରେ ପହଞ୍ଚସାରିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 4-5 ଦିନ ପର୍ଯ୍ୟନ୍ତ ଦେଶର ଉତ୍ତର ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଓଡ଼ିଶା ସମେତ 18 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସମୟ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ବିଭାଗ ସୂଚନା ଦେଇଛି। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବର୍ଷ ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବିଲଡନ୍ ମହିଳା ଏକକ ଫାଇନାଲ୍ରେ ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍ ହାସଲ କଲେ ଲିଣ୍ଡା ନୋସ୍କୋଭା। ସମ୍ବାଦ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆରମ୍ଭ କରୁଛୁ ଶିଶୁ ସଂସାର।

ଶୁଭ ସକାଳ ମୋର ପ୍ରିୟର କୁନି କୁନି ଭାଇ ଭଉଣୀମାନେ, ସମୟ ହେଇଗଲାଣି ଆରମ୍ଭ କରିବା ତମମାନଙ୍କ ପାଇଁ କାର୍ଯ୍ୟକ୍ରମ ଶିଶୁ ସଂସାର। ଆଚ୍ଛା ପିଲେ, ତମେ ଜାଣିଛ ନା ନାହିଁ, ଆସନ୍ତା 16 ତାରିଖ ମାନେ ଗୁରୁବାର ଦିନ ପାଳନ ହେବାକୁ ଯାଉଛି ଆମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ ରଥଯାତ୍ରା। ହଁ ପିଲେ, ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ଧରି ବଡ଼ ଦେଉଳରୁ ପହଣ୍ଡି କରି ବଡ଼ ଦାଣ୍ଡକୁ ବାହାରି ଆସି ତିନି ରଥରେ ବିଜେ ହୁଅନ୍ତି। ପହଣ୍ଡି ବିଜେ ପରେ ଗଜପତି ମହାରାଜା ଆସି ସୁନା ଖଡ଼ିକାରେ ରଥ ଉପରେ ଛେରା ପହଁରା କରନ୍ତି। ତାପରେ ଆରମ୍ଭ ହୁଏ ରଥ ଟଣା। ଲକ୍ଷ ଲକ୍ଷ ଭକ୍ତ ହରିବୋଲ ହୁଳହୁଳି ଧ୍ୱନି ଦେଇ ଆନନ୍ଦ ମନରେ ରଥ ଟାଣିବା ଆରମ୍ଭ କରନ୍ତି। ଏହି ରଥଯାତ୍ରାରେ ତିନି ରଥ ଗଡ଼ିଯାଏ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ, ଯାହାକୁ ଆମେ ମାଉସୀ ମା ମନ୍ଦିର ବୋଲି କହୁ। ମାଉସୀ ମା ଘରେ ଠାକୁର ତାଙ୍କର ପ୍ରିୟ ପୋଡ଼ପିଠା ଖାଆନ୍ତି। ଆଉ ଜାଣିଛ ପିଲେ, ସେଠାରେ ଠାକୁରମାନେ 9 ଦିନ ଧରି ରହନ୍ତି। ଏହି ରଥଯାତ୍ରାକୁ ନେଇ ତମମାନଙ୍କ ପାଇଁ ଆମ ଶିଶୁ ସଂସାରରେ ସଙ୍ଗୀତ ରୂପକଟିଏ ରଖିଛୁ। ଏହି ସଙ୍ଗୀତ ରୂପକଟିର ନାଁ ହେଲା ରଥ ଯାଏ ଗଡ଼ି ଗଡ଼ି। ରଚନା ଏବଂ ସଙ୍ଗୀତରେ ସଜେଇଛନ୍ତି ସୁଶାନ୍ତ ପାଣି। ପରିବେଷଣ କରିଛନ୍ତି ଗୋପାଳ ଦାସ ମେମୋରିଆଲ ସ୍ମାରକୀ ବଡ଼ମୂଳ ବସନ୍ତ, କେନ୍ଦ୍ରାପଡ଼ାର ପିଲାମାନେ। ଆସ ଶୁଣିବା ରଥ ଯାଏ ଗଡ଼ି ଗଡ଼ି।

ଏକାତ୍ମ ଯାତ୍ରା, କଲ୍ୟାଣ ଯାତ୍ରା, ବିଜୟ ଯାତ୍ରା ହିଁ ରଥଯାତ୍ରା। ମହାନ ଆଧ୍ୟାତ୍ମିକ ଭାବଧାରା, ସାମାଜିକ ମୂଲ୍ୟବୋଧ, ସର୍ବଧର୍ମ ସମନ୍ୱୟ ତଥା ଜାତୀୟ ସଂହତିର ପରିପ୍ରକାଶ ହିଁ ରଥଯାତ୍ରା।

ବାର ମାସରେ ତେର ଜାତ ମଧ୍ୟରୁ କେବଳ ରଥଯାତ୍ରାରେ ହିଁ ମହାପ୍ରଭୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି ରତ୍ନ ସିଂହାସନ ଛାଡ଼ି। ଅଗଣିତ ଦାସିଆ ସାଲବେଗ ଆର୍ତି ଜିଜ୍ଞାସୁମାନେ ନିଜର ଆଶା ବିଶ୍ୱାସକୁ ଏକାଠି ବଳି ତିଆରି କରିଥାନ୍ତି ଭାବରଥ। ଶରଧା ରୂପକ ଦର୍ଶନ ସ୍ପର୍ଶନରେ ଭକ୍ତ ଭଗବାନ ହୁଅନ୍ତି ଟଣାଟଣି କୋଳାକୋଳି ଭିଡ଼ାଭିଡ଼ି। ଅପୂର୍ବ ଲୀଳା, ଅନନ୍ୟ ମାଧୁରୀ ମା, ଲକ୍ଷ ଲକ୍ଷ ଜନତାର ଆକୁଳ ଅବସାଦ ଦୁଃଖ ଦୁର୍ବିପାକ ଯେମିତି ଚାପି ହୋଇଯାଏ ଘୁଁ ଘୁଁ ଘର ଘର ନାଦ କରି ଆସୁଥିବା ଦିବ୍ୟ ଚେତନାମୟ ରଥ ଚକ ତଳେ ଭକ୍ତର ଦୃଢ଼ ବିଶ୍ୱାସ, ରଥେ ତୁ ବାମନ ଦୃଷ୍ଟ ପୁନର୍ଜନ୍ମ ନ ବିଦ୍ୟତେ। ଦେଖିବ ଦେଖିବ ଭକ୍ତ ଦେଖିବ ଦେଖିବ ରଥାରୂଢ଼ ପରମ ବ୍ରହ୍ମଙ୍କୁ ଆଖିରେ ସାଇତି ରଖିବ, ଏଇ ତ ଆକର୍ଷଣ। ଏହାଠୁ ବଳି ଅଖଣ୍ଡ ସୌଭାଗ୍ୟ ଆଉ ବା କଣ ଅଛି ଜଣେ ଭକ୍ତ ପାଇଁ।

ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ ଆରମ୍ଭ ହୁଏ। ଜ୍ୟେଷ୍ଠ ସ୍ନାନ ପୂର୍ଣ୍ଣିମା ଦିନ 108 ଗରା ପାଣିରେ ସ୍ନାନ କରି ମହାପ୍ରଭୁଙ୍କୁ ଜର ହୁଏ। ଯାଆନ୍ତି ଅଣସର ପିଣ୍ଡିକୁ, ରହନ୍ତି 15 ଦିନ। ବିଶେଷ ଉପଚାରରେ 16 ଦିନ ନବଯୌବନ ପାଇ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ରଥଯାତ୍ରାକୁ ବିଜେ କରନ୍ତି ଚତୁର୍ଦ୍ଧା ମୂର୍ତ୍ତି। ପୁଷ୍ପ ମୁକୁଟ ତଥା ପାଟବସ୍ତ୍ର ପିନ୍ଧିଥିବା ମହାପ୍ରଭୁଙ୍କ ପହଣ୍ଡି ବିଜୟ, ଠାକୁର ରାଜା ଗଜପତିଙ୍କ ଛେରା ପହଁରା ଓ ରଥ ଟଣା ହେଉଛି ରଥଯାତ୍ରାର ମୁଖ୍ୟ ଆକର୍ଷଣ। ରଥଯାତ୍ରା ଶ୍ରୀଗୁଣ୍ଡିଚାଠାରୁ ଆରମ୍ଭ ହୋଇ ହେରା ପଞ୍ଚମୀ, ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜୟରେ ହୁଏ ସମାପନ। ତଥାପି ରଥଯାତ୍ରାର ବିଶେଷ ଆକର୍ଷଣ ହେଉଛି ପହଣ୍ଡି ବିଜୟ।

ଶୁଣିଲା ପିଲାଏ ସଙ୍ଗୀତ ରୂପକ ରଥ ଯାଏ ଗଡ଼ି ଗଡ଼ି ପରିବେଷଣ କରିଥିଲେ ଗୋପାଳ ଦାସ ମେମୋରିଆଲ ସ୍ମାରକୀ ବଡ଼ମୂଳ ବସନ୍ତ କେନ୍ଦ୍ରାପଡ଼ାର ପିଲାମାନେ। ରଚନା ଏବଂ ସଙ୍ଗୀତରେ ସଜେଇଥିଲେ ସୁଶାନ୍ତ ପାଣି। ହଉ ପିଲେ, ଆଜି ତ ସମୟ ହୋଇଗଲାଣି, ଭଲରେ ଥାଅ, ଖୁସିରେ ଥାଅ। ପ୍ରଭୁ ଜଗନ୍ନାଥଙ୍କ ଆଶିଷ ତମମାନଙ୍କ ଉପରେ ସବୁବେଳେ ଥାଉ। ଏତିକି କାମନା କରି ଆଜିର ଶିଶୁ ସଂସାରକୁ ଏଇଠି ରଖି ଉଠୁଛୁ।

ଯୁଗ ଯୁଗ ଧରି ପ୍ରଚଳିତ ବିଭିନ୍ନ ଧର୍ମ ଓ ଉପାସନାର ଧାରା ଶ୍ରୀଜଗନ୍ନାଥଙ୍କ ପୂଜା ପଦ୍ଧତିରେ ପ୍ରତିଫଳିତ ହୋଇ ଏହାକୁ ଏକ ଜୀବନ୍ତ ଓ ଶାଶ୍ୱତ ମାନବୀୟ ଧର୍ମରେ ପରିଣତ କରିଛି। ମାନବ ଜାତିର ଆଧ୍ୟାତ୍ମିକ ଇତିହାସ ଗଠନ ନିମନ୍ତେ ଶ୍ରୀମନ୍ଦିରର ଦ୍ୱାର ସମସ୍ତଙ୍କ ପାଇଁ ସର୍ବଦା ଉନ୍ମୁକ୍ତ। ସେ ଏକ ଅନିର୍ବଚନୀୟ ଭାବାତୀତ ବାସ୍ତବତାର ପ୍ରତୀକ। ତେଣୁ ପ୍ରଭୁଙ୍କର ପୂଜାବିଧି, ଦୈନିକ ନୀତି ଓ ଭୋଗ ଆଦିର ରୀତିରୁ ଜଣାଯାଏ ଯେ ତାଙ୍କୁ କେବଳ ଜଗତର ନାଥ ରୂପରେ ନୁହେଁ, ଏହି ମାଟି ଓ ମଣିଷର ସର୍ବୋଚ୍ଚ କର୍ତ୍ତା ଭାବରେ ଗ୍ରହଣ କରାଯାଇଛି।

0: ମହାପ୍ରଭୁ ଭକ୍ତର ଅତି ପ୍ରିୟ, ଅତି ଆପଣାର। ତାଙ୍କଠାରେ ଦେବତ୍ୱ ଓ ମାନବତ୍ୱ ଉଭୟ ଗୁଣାବଳୀ ପରିପୂର୍ଣ୍ଣ। ସତେ ଯେମିତି ସେ ଚଳନ୍ତି ପ୍ରତିମା, ସଭିଙ୍କ ଗହଣରେ ଅବସ୍ଥାନ କରନ୍ତି, ଚଳପ୍ରଚଳ ହୁଅନ୍ତି। ସେଇଥିପାଇଁ ତାଙ୍କର ରୀତି ନୀତି ଓ ପୂଜାବିଧିର ପରମ୍ପରାରେ ମାନବୀୟ ଭାବ ସର୍ବଦା ପ୍ରକଟିତ। ଶ୍ରୀମନ୍ଦିରରେ ଅବସ୍ଥାନ କାଳରେ ଦ୍ୱାରଫିଟାଠାରୁ ବଡ଼ସିଂହାର ଧୂପ ଓ ଖଟସେଜ ଲାଗି ଏବଂ ରଥଯାତ୍ରା ସମୟରେ ରଥାରୂଢ଼ ହେବାଠାରୁ ପୁନଶ୍ଚ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଯେତେ ପ୍ରକାରର ରୀତି ନୀତିର ପରମ୍ପରା, ସବୁରି ମଧ୍ୟରେ ସାଧାରଣ ଭକ୍ତର ଜୀବନଚିତ୍ର ପ୍ରତିଫଳିତ। ତେଣୁ ଆଜି ଆମର ମୁଖ୍ୟ ପ୍ରସଙ୍ଗ ହେଉଛି ରଥ ଉପରେ ଠାକୁରମାନଙ୍କର ନୀତି ଆଉ ଭୋଗର ଅତୀତ ଓ ବର୍ତ୍ତମାନର ପରମ୍ପରା। ଏ ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଶ୍ରୀ ବିଶ୍ୱନାଥ ସାମନ୍ତରାୟ।
1: ଜଗନ୍ନାଥ ମହାପ୍ରଭୁଙ୍କର ଦୈନିକ ଦିନ ଯେଉଁଭଳିଆ ଭାବରେ ନୀତି କରାଯାଏ, ରଥ ଉପରେ ମଧ୍ୟ ସେହି ନୀତି ପାଳନ କରାଯାଇଥାଏ। କେତେଟା ନୀତି ଛାଡ଼ିକିରି ଯେଉଁଭଳିଆ ଭାବରେ ଜଗନ୍ନାଥଙ୍କର ପ୍ରଥମେ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥାଏ, ରଥ ଉପରେ ମଧ୍ୟ ବଲ୍ଲଭ ଭୋଗ ଅନୁଷ୍ଠିତ ହୋଇଥାଏ। ତାପରେ ବଲ୍ଲଭ ଧୂପ ସରିଲା ପରେ ସକାଳ ଧୂପ ଅନୁଷ୍ଠିତ ହୋଇଥାଏ, ସେମିତି ସକାଳ ଧୂପ ଅନୁଷ୍ଠିତ ହୋଇଥାଏ। ତାପରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥାଏ, ସନ୍ଧ୍ୟା ଧୂପ ଅନୁଷ୍ଠିତ ହୋଇଥାଏ। ତାପରେ ବଡ଼ସିଂହାର ଭୋଗ ହୋଇ ଦିଅ ପୌଢ଼ ହୋଇଥାନ୍ତି। ପୂର୍ବରୁ ରଥ ଉପରେ ନିଶଙ୍କୁଡ଼ି ପିଠା ଭୋଗ ହେଉଥିଲା, ଏବେ ରଥ ଉପରେ ବିଭିନ୍ନ ଭୋଗରେ ଖଇ କୋରା ବିଭିନ୍ନ ପ୍ରକାର ଫଳ ସର ଏହିସବୁ ଭୋଗ ହୋଇଥାଏ, ଯେଉଁଟାକି ବଳବାଡ଼ରେ ତିନିଟା ପନ୍ତି ଲାଗିକିରି ଭୋଗ ହୋଇଥାଏ, ଜଗନ୍ନାଥଙ୍କ ବାଡ଼ରେ ଦୁଇଟା ପନ୍ତି ଲାଗି ଭୋଗ ହୋଇଥାଏ, ସୁଭଦ୍ରାଙ୍କ ବାଡ଼ରେ ଦୁଇଟା ପନ୍ତି ଲାଗି ଭୋଗ ହୋଇଥାଏ, ବଳଭଦ୍ର ବାଡ଼ରେ ଯେହେତୁ ନିଜେ ବଳଭଦ୍ର ରହିଲେ ରାମ ଏବଂ କୃଷ୍ଣ ଏଭଳି ତିନିଟା ପନ୍ତି ହୋଇଥାଏ, ମଝି ବାଡ଼ରେ ମା ସୁଭଦ୍ରା ଏବଂ ସୁଦର୍ଶନ ତାଙ୍କର ଦୁଇବେଢ଼ ପନ୍ତି ହୋଇଥାଏ, ଜଗନ୍ନାଥଙ୍କ ବାଡ଼ରେ ଜଗନ୍ନାଥ ଏବଂ ମଦନ ମୋହନ ତାଙ୍କର ପନ୍ତି ହୋଇଥାଏ।

0: ରଥଟଣା ସମୟରେ ପ୍ରଭୁଙ୍କର କ୍ଲେଶ ଦୂର କରିବା ନିମନ୍ତେ ସ୍ଥାନେ ସ୍ଥାନେ ପଞ୍ଚାମୃତ ପୁଷ୍ପ କର୍ପୂର ମିଶ୍ରିତ ଶୀତଳ ଜଳ ଦ୍ୱାରା ଦର୍ପଣରେ ଠାକୁରଙ୍କୁ ଅଭିଷେକ କରାଯାଏ। ଚାମର ଓ ବିଞ୍ଚଣା ଦ୍ୱାରା ପ୍ରଭୁଙ୍କର ସେବା କରାଯାଏ। ଠାକୁରଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କଲାବେଳେ ବିଭିନ୍ନ ମଠ ଓ ଅନୁଷ୍ଠାନମାନଙ୍କ ପକ୍ଷରୁ ପନ୍ତିଭୋଗ ଉତ୍ସର୍ଗ କରାଯାଇଥାଏ।
1: ଅତୀତରେ ଜଗନ୍ନାଥ ମହାପ୍ରଭୁଙ୍କର ରଥ ଉପରେ ବିଭିନ୍ନ ପ୍ରକାର ପିଠାଭୋଗ ହେଉଥିଲା, ନିଶଙ୍ଗୁଡ଼ି ପିଠାଭୋଗ, ଯେମିତି ଆପଣଙ୍କର ଗହମ ଚୁନା ଜାତୀୟ କି ଚାଉଳ ଚୁନା ଜାତୀୟ ବିଭିନ୍ନ ପ୍ରକାର ପିଠା, ଯଥା ଆପଣଙ୍କର ଚଡ଼େଇ ନେନ୍ଦା, ଟାକୁଆ, ଅମ୍ବାଲୁ, ପାରିଜାତକ, ଏଇଭଳିଆ ବିଭିନ୍ନ ପ୍ରକାର ଭୋଗ ଅତୀତରେ ହେଉଥିଲା। ଯେତେବେଳେ ମହାପ୍ରଭୁ ରଥ ଉପରକୁ ବିଜେ କରୁଥିଲେ, ରଥ ଗଲା ପରେ ପ୍ରଥମେ

ମହାପ୍ରଭୁଙ୍କର ରଥ ଉପରେ ବିଭିନ୍ନ ପ୍ରକାର ପିଠାଭୋଗ ହଉଥିଲା, ନିଶଙ୍ଗୁଡି ପିଠାଭୋଗ, ଯେମିତି ଆପଣଙ୍କର ଗହମ ଚୁନା ଜାତୀୟ କି ଚାଉଳ ଚୁନା ଜାତୀୟ ବିଭିନ୍ନ ପ୍ରକାର ପିଠା, ଯଥା ଆପଣଙ୍କର ଚଢ଼େଇ ନେନ୍ଦା, ଟାକୁଆ, ଅମ୍ବାଲୁ, ପାରିଜାତକ, ଏଇଭଳିଆ ବିଭିନ୍ନ ପ୍ରକାର ଭୋଗ ଅତୀତରେ ହଉଥିଲା। ଯେତେବେଳେ ମହାପ୍ରଭୁ ରଥ ଉପରକୁ ବିଜେ କରୁଥିଲେ, ରଥ ଗଲା ପରେ ପ୍ରଥମେ ବଳଗଣ୍ଡିଠାରେ ମାଜେଣା ଜାଗାଠାରେ ଜଗନ୍ନାଥଙ୍କ ନିମନ୍ତେ ଚୁଲା ଥିଲା, ସେଠାରେ ରଥ ରହିଲା ପରେ ସେଇଠି ସେମିତି ଯେଉଁଭଳିଆ ଭାବରେ ଶ୍ରୀମନ୍ଦିରରେ ନୀତି ପାଳନ କରାଯାଏ, ହୁମହି ପାଞ୍ଚ ଜଣ ବଡ଼ୁ ସୁଆର ସେବକ ଯାଇ ତା ଭିତରେ ଭୋଗ ପ୍ରସ୍ତୁତ କରିଥାନ୍ତି ଏବଂ ତୋଳାବଡ଼ୁ ଏବଂ ମହାସୁଆର ଦୁଇ ଜଣ ଯାକ ମିଶିକି ରଥ ଉପରକୁ ଭୋଗ ଆଣିଥାନ୍ତି। ଭୋଗ ଯେମିତି ଏଠି ହେଉଛି ସେଠି ବି ସେମିତି ଷୋଡ଼ଶୋପଚାରରେ ପୂଜା ହୋଇଥାଏ। ତାପରେ ଯେତେବେଳେ ରଥ ଗଡୁଥିଲା ସେତେବେଳେ ବଡ଼ଦାଣ୍ଡ ପୁରା ବାଲି ଥିଲା, ରଥ ଯିବାକୁ ମିନିମମ୍ ଦୁଇ ଦିନ ତିନି ଦିନ ଏଇଭଳିଆ ଦରକାର ବି ଥଳ ଭିତରେ ସାତ ଦିନ ମଧ୍ୟ ଲାଗିଯାଉଥିଲା। ତେଣୁ ତାପରେ ଚାଉଳିଆ ମଠଠାରେ, ଯେଉଁଟାକି ଆମର ଡାକ୍ତରଖାନା ଛକ ପାଖରେ ଅଛି ଚାଉଳିଆ ମଠ, ସେଠାରେ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କର କୋଠଭୋଗ ଚୁଲି ଥିଲା, ସେଠାରେ ମଧ୍ୟ ପ୍ରସ୍ତୁତ ହେଉଥିଲା। ତୃତୀୟରେ ଯେତେବେଳେ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚୁଥିଲା, ସେଠି ମହାପ୍ରଭୁ ରଥ ଉପରେ ଦିନେ କିମ୍ବା ଦୁଇ ଦିନ ରହୁଥିଲେ, ସେତେବେଳେ ଆପଣଙ୍କ ଦଶବତାର ମଠ ବା ଜୟଦେବ ମଠରେ ଜଗନ୍ନାଥଙ୍କ ଭୋଗ ପ୍ରସ୍ତୁତି ହେଉଥିଲା। ତାପରେ ଯେତେବେଳେ ବାହୁଡ଼ା ହେଉଥିଲା, ବାହୁଡ଼ା ବେଳେ ସେଇଭଳି ଭାବରେ ପୂର୍ବ ସ୍ଥାନମାନଙ୍କରେ ହେଉଥିଲା ଏବଂ ଯେତେବେଳେ ରଥ ଶ୍ରୀମନ୍ଦିର ପାଖରେ ପହଞ୍ଚୁଥିଲା ସେତେବେଳେ ବଡ଼ଛତା ମଠଠାରେ ତିନି ଦିନ ପର୍ଯ୍ୟନ୍ତ ରୋଷରେ ରୋଷେଇ ହୋଇ ବଡ଼ଛତା ମଠ ରୋଷରେ ରଥ ଉପରେ ଭୋଗ ହେଉଥିଲା। ପ୍ରକୃତରେ ଜଗନ୍ନାଥ ମନ୍ଦିରରେ ଭୋଗ ପ୍ରସ୍ତୁତ ବଡ଼ୁସୁଆରମାନେ ହିଁ କରିଥାନ୍ତି, ସେମାନେ ହେଲେ ପିଠାସୁଆର। ପିଠାସୁଆର ସେମାନେ ଜଗନ୍ନାଥଙ୍କର ଯେତେ ପ୍ରକାର ବିରି ଜାତୀୟ ପିଠା ସେମାନେ ପ୍ରସ୍ତୁତ କରିଥାନ୍ତି, ଯଥା ଆପଣଙ୍କର ସୁଆର ପିଠା ହେଲା କି ଚଢ଼େଇ ନେନ୍ଦା ହେଲା କି କାନ୍ତି ହେଲା କି ମାଠପୁଳି ହେଲା, ଏଇଗୁଡ଼ାକ ସବୁ ସେମାନେ ପ୍ରସ୍ତୁତ କରିଥାନ୍ତି। ତାପରେ ଚଣାପୁଆ ସିଏ କ'ଣ କରନ୍ତି ନା, ଜଗନ୍ନାଥଙ୍କର ଯେଉଁ ନଡ଼ୁ ହୁଏ, ତାପରେ ବୁନ୍ଦିଆ ହୁଏ, ପାରିଜାତକ ଆଉ ଆପଣଙ୍କର ଗଜା, ଏଇସବୁ ବିଭିନ୍ନ ପ୍ରକାର ଭୋଗ ତିଆରି କରିଥାନ୍ତି, ଆରିସା ପିଠା କରିଥାନ୍ତି। ଠିକ୍ ଆଉ ଗୋଟେ ଅଛନ୍ତି ପାଗୁଆ, ସେମାନେ ଏଣ୍ଡୁରି କରିଥାନ୍ତି, ପୁର କରିଥାନ୍ତି, ସରୁ ଚକୁଳି କରିଥାନ୍ତି ଏବଂ ଯେଉଁ ପିଠାଟା ଆମେ ପ୍ରସ୍ତୁତି କରିଥାଉ ସେଇଟା ସେମାନେ ପାଗ ଦେଇଥାନ୍ତି। ତାକୁ ବାଦ ଦେଇକି ଅମ୍ବାଲୁ ସୁଆର ସେମାନେ ଅମ୍ବାଲୁ ତିଆରି କରିଥାନ୍ତି ଜଗନ୍ନାଥଙ୍କ ପାଇଁକା ଏବଂ ପୁର କରିଥାନ୍ତି, ଯେଉଁ ପିଠାମାନଙ୍କର ପୁର ଦିଆ ହୁଏ ସେ ତାକୁ କରିଥାନ୍ତି। ଥାଳି ସୁଆର ସେମାନେ ବିଭିନ୍ନ ଭୋଗରେ ଯେତେ ପ୍ରକାର ଆପଣ ସକାଳ ଧୂପ, ଦ୍ୱିପହର ଧୂପ, ସନ୍ଧ୍ୟା ଧୂପ, ଏଥିପାଇଁକା ସେ ଥାଳି ଅନ୍ନ ପ୍ରସ୍ତୁତ କରିଥାନ୍ତି, ଖେଚେଡ଼ି, ସାଧାରଣ ଓରିଆ ଏଇଗୁଡ଼ାକ ସବୁ। ତୁଣ ସୁଆର ଜଗନ୍ନାଥଙ୍କ ନିମନ୍ତେ ସମସ୍ତ ପ୍ରକାର ତୁଣ, କ୍ଷୀରି, କ୍ଷୀରିସା ଆଉ କାନିକା ଏଇସବୁ ଭୋଗ ପ୍ରସ୍ତୁତି କରିଥାନ୍ତି।

0: ସନ୍ଧ୍ୟା ଆଳତୀ, ଚନ୍ଦନ ଲାଗି, ବଡ଼ ସିଂହାର ହୁଏ, ତାପରେ ପହୁର ଆଳତୀ ହୋଇଥାଏ।
1: ମୋଟାମୋଟି ଭାବରେ ଏଥିପାଇଁକା 10 ଜଣ ସେବକ ଆବଶ୍ୟକ ହୋଇଥାନ୍ତି। 8 ଜଣ ହେଲେ ବଡ଼ୁଶୁଆର, ତାଙ୍କୁ ବାଦ ଦେଇ ବିରୁ ହୁଆ, ଯେ ବିରୁ ବୋହିକିରି ଆଣିବ ଏବଂ ରୋଷ ପାଣିଆ, ସେ ରୋଷରେ ଆଣିକିରି ପାଣି ଦେବ। ଏଇଭଳି ଭାବେ 10 ଜଣ ସେବାୟତ ଏକାଠି ମିଶିକିରି ଏ ଭୋଗ ସବୁ ପ୍ରସ୍ତୁତ କରିଥାନ୍ତି। ରଥ ଉପରେ ବିଶେଷ ଭୋଗ ହେଲା ନୀଳାଦ୍ରି ବିଜେ ପୂର୍ବ ଦିନ ମହାପ୍ରଭୁଙ୍କର ଅଧରପଣା ଭୋଗ ହୋଇଥାଏ, ଯେଉଁଟାକି ମହାସ୍ୱାର ମାନେ ପ୍ରସ୍ତୁତ କରିଥାନ୍ତି ଏବଂ ଶ୍ରୀ ଛାମୁରେ ତାକୁ ବଡ଼ ବଡ଼ ଜଗନ୍ନାଥଙ୍କର ଅଧର ଉଚ୍ଚାରେ ସବୁ ବଣା ଥାଏ। ସେ ବଣା ଦେହରେ ଗୋଟେ ଗାମୁଛା ପଡ଼ିଥାଏ ତା ଉପରେ, କାହିଁକି ନା ଯେଉଁ ଗୁଡ଼ାକ ଢାଳିବେ ତା ଦେହରେ କେମିତି ମଳି ଏକା ନ ରହିଯିବ, ପରିଷ୍କାର ହେବା ପାଇଁକା ତାକୁ ପ୍ରସ୍ତୁତ କରିଥାନ୍ତି। କ୍ଷୀର, ଛାଚି, ସର, ଲହୁଣୀ ଆଉ ବିଭିନ୍ନ ପ୍ରକାର ବାସ୍ନା ଦ୍ରବ୍ୟ ବି ତା ଦେହରେ ପଡ଼ିଥାଏ, ପଡ଼ିକି ତା ପ୍ରସ୍ତୁତ ସେମାନେ କରିଥାନ୍ତି।
2: ଶ୍ରୀଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶୟନ ଯାତ୍ରା ଅନ୍ୟତମ। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ଏକାଦଶୀ ନୀତି ସବୁ ପାଳିତ ହୁଏ। ବଡ଼ ସିଂହାର ଭୋଗ ପରେ ତିନି ମୂର୍ତ୍ତି ଶୟନ ଠାକୁର ତିନି ରଥକୁ ବିଜେ କରନ୍ତି। ବଡ଼ ବାଡ଼ରେ ବାସୁଦେବ, ମଝି ବାଡ଼ରେ ଭୁବନେଶ୍ୱରୀ, ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ବିଜେ ହୋଇଆସି ତିନି ବାଡ଼ରେ ଶ୍ରୀଅଙ୍ଗକୁ ଲାଗିହେଲେ ମହାସ୍ନାନ ବଢ଼େ। ତେଣୁ ଏହି ଆଷାଢ଼ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ 4 ମାସ ସମୟ ମଧ୍ୟରେ ଶ୍ରୀକ୍ଷେତ୍ରରେ ଅବସ୍ଥାନ, ତୀର୍ଥସ୍ଥାନ, ବ୍ରତ ପାଳନ ଓ ଭଗବତ ପଦାରବିନ୍ଦ ଦର୍ଶନ ଅତୀବ ପୁଣ୍ୟପ୍ରଦ। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ଶୟନ ଦ୍ୱାଦଶୀ ନୀତି ପାଳିତ ହୁଏ। ଏହି ଦିନ ଗରୁଡ଼ଙ୍କର ମହାସ୍ନାନ ପୂଜା ବଢ଼େ। ଶ୍ରୀଜୀଉଙ୍କର ସେହିପରି ଆଉ ଏକ ଯାତ୍ରା ହେଉଛି ଦକ୍ଷିଣାୟନ ଯାତ୍ରା। ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା ନୀତି ହୁଏ। ଶ୍ରୀଜୀଉଙ୍କର ସକାଳ ଧୂପ ସରିବା ପରେ ତିନି ବାଡ଼ରେ ମୈଲମ ହୁଏ, ପରେ ଭିତରେ ପାଣି ପଡ଼ି ତିନି ବାଡ଼ରେ ମହାସ୍ନାନ ବଢ଼େ। ରଥ ଉପରେ ଠାକୁର ଥିବା ସମୟରେ ଏହି କର୍କଟ ସଂକ୍ରାନ୍ତି ପଡ଼ିଲେ ସେହି ସମାନ ରୀତିରେ ଶ୍ରୀଜୀଉଙ୍କର ବିଧିବିଧାନ ପାଳିତ ହୋଇଥାଏ। ମାତ୍ର ଅନ୍ନ ବଦଳରେ ଶୁଖିଲା ଭୋଗ ହୁଏ। ଗୁଣ୍ଡିଚା ଘରେ ଠାକୁର ଥିବାବେଳେ ସଂକ୍ରାନ୍ତି ପଡ଼ିଲେ ସେଠାରେ ମନ୍ଦିର ପରି ସମସ୍ତ ନୀତି ଅନୁଷ୍ଠିତ ହୁଏ। ସେହିପରି ଆଉ ଏକ ଯାତ୍ରା ହେଉଛି ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା। ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କର ପାର୍ଶ୍ୱ ପରିବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୁଏ। ଏହି ଦିନ ସକାଳ ଧୂପ ଓ ଭୋଗମଣ୍ଡପ ସରିଲେ ତିନି ବାଡ଼ରେ ମହାସ୍ନାନ ବଢ଼େ। ଏକାଦଶୀ ବେଢ଼ାକୁ ମଦନ ମୋହନ ବିଜେ କଲା ପରେ ଶ୍ରୀଅଙ୍ଗରେ ଚନ୍ଦନ ଲାଗି ହୁଅନ୍ତି। ମଦନ ମୋହନ ବଟତଳ ପାଲିଙ୍କିରେ ବିଜେ କଲା ପରେ ବିମାନ ବଡ଼ୁମାନେ ବିଜୟ ଦ୍ୱାରରେ ଏକାଦଶୀ ଭୋଗ ବନ୍ଦାପନା ବଢ଼େଇ ଦକ୍ଷିଣୀ ଘରକୁ ବିଜେ କରାନ୍ତି। ତାପରେ ମଦନ ମୋହନ ମୁଦରେ ଖଟ ସେଜ ଘର ଦ୍ୱାର ବନ୍ଦ କରି ମୁଦ ଦିଅନ୍ତି। ପୁଣି ପାର୍ଶ୍ୱ ପରିବର୍ତ୍ତନ ନିମନ୍ତେ ଘରର ମୁଦ ଭଙ୍ଗାଯାଇ ଠାକୁରଙ୍କର ଶୟନ ପେଡ଼ି ଖୋଲାଯାଏ। ତାପରେ ଶୟନ ଠାକୁର କଡ଼ ଲେଉଟାନ୍ତି। ଏହା ପୂର୍ବରୁ ଶୟନ କାଳରେ ଦକ୍ଷିଣ ଦିଗକୁ ଠାକୁରଙ୍କର ମୁଖ ଥାଏ, ପରିବର୍ତ୍ତନ କାଳରେ ମୁଖ ଉତ୍ତର ଦିଗକୁ କରାଯାଏ। ଏହି ଦିନ ଶମ୍ଭୁ ଏକାଦଶୀ ପଡ଼ିଲେ ମଦନ ମୋହନ ଲୋକନାଥଙ୍କ ନିକଟକୁ ବିଜେ ହୁଅନ୍ତି ନାହିଁ। ପୁଣି ଭାଦ୍ରବ ମାସ ଶୁକ୍ଳ ଦ୍ୱାଦଶୀ ଦିନ ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ ତିଥି ପାଳିତ ହୁଏ।

ତିନି ରଥ ଗୁଣ୍ଡିଚା ଦାଣ୍ଡରେ ପହଞ୍ଚିଲେ ଠାକୁରମାନଙ୍କର ମହାସ୍ନାନ ଏବଂ ବେଶ ହୁଏ। ଏହା ପରଠାରୁ ଦୈନନ୍ଦିନ କ୍ରମରେ ମଧ୍ୟାହ୍ନ ଧୂପଠାରୁ ନୀତିମାନ ଅନୁଷ୍ଠିତ ହୁଏ। ତେବେ ସାଧାରଣତଃ ରଥ ଉପରେ ଅନ୍ନପ୍ରସାଦ ଭୋଗ ଲାଗି ନ ହୋଇ ଶୁଖିଲା ଭୋଗ ଲାଗି ହୋଇଥାଏ। ଭୋଗ ପ୍ରସ୍ତୁତ ହୋଇସାରିଲା ପରେ ଘଣ୍ଟ ଛତା କାହାଳି ସହିତ ସେବକମାନେ ତିନି ରଥକୁ ଭୋଗ ଆଣିଥାନ୍ତି। ଦୈନନ୍ଦିନ ଧୂପ ପୂଜାର ବିଧିରେ ପୂଜା ହୁଏ। ସନ୍ଧ୍ୟା ଧୂପ

ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଦିନ ରହିଥିଲା ରଥ ଉପରେ ଠାକୁରମାନଙ୍କର ନୀତି ଓ ଭୋଗ। ଏ ସମ୍ପର୍କରେ ଆଲୋଚନା କରିଥିଲେ ବିଶ୍ୱନାଥ ସାମନ୍ତରାୟ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗିତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର 82ତମ ଭାଗ।

31 ଛାନ୍ଦ ଆରମ୍ଭରେ ବୃକ୍ଷ, ଲତା, ନଦୀ, ପର୍ବତ ଓ ପଶୁପକ୍ଷୀଙ୍କୁ ଦେଖି ସୀତାଙ୍କ ବିଷୟରେ ପ୍ରଶ୍ନ କରୁଛନ୍ତି ପ୍ରଭୁ ଶ୍ରୀରାମ। ଛାନ୍ଦର ଆରମ୍ଭରୁ ଲଣ୍ଡା ଗଛରେ ବସିଥିବା ବଗ ସହିତ କଥା ଆରମ୍ଭ କରିଛନ୍ତି ପ୍ରଭୁ। ପ୍ରକୃତିର ବିଚକ୍ଷଣ ନିରୀକ୍ଷଣକାରୀ କବି ଉପେନ୍ଦ୍ର ଭଞ୍ଜ ଦେଖିଛନ୍ତି ଯେ ସାଧାରଣତଃ ଲଣ୍ଡା ଗଛମାନଙ୍କରେ ଝୁଲି ବଗମାନେ ପୁଷ୍ପଶୋଭା ଧାରଣ କରିଥାନ୍ତି। ସେହିଭଳି ଗୋଟିଏ ବକ ବିଷ୍ଣୁପଦକୁ ଭଜିଲା ପରେ ବା ଆକାଶରେ ଉଡ଼ିସାରିଲା ପରେ ବିଶ୍ରାମ ନେଇଛି ଲଣ୍ଡା ଗଛରେ ଓ ରାମଙ୍କୁ ମଧ୍ୟ କହୁଛି ବିଶ୍ରାମ କର, ପରେ ସୁନ୍ଦର ବାର୍ତ୍ତା କହିବା। ତାର ପର ଧଳା ଥିଲା ଓ ସେ ଧବଳତାରେ ସେ ପାଖରେ ତମ ବା ଅନ୍ଧକାରକୁ ଦୂର କରୁଥିଲା। ବଗ କହିଲା, କାମଦେବ ତୁମ ବଧୂ ସୀତାକୁ ବଧ କରିବାକୁ ଚାହିଁଛି, କିନ୍ତୁ ସେ ତା ଧର୍ମରେ ଜିଇଁଛି ଓ ସେ ବଧୂର କାମନାରେ ତୁମେ ବନରେ ଭ୍ରମଣ କରୁଛ, କିନ୍ତୁ ତୁମେ ଯେଉଁ ସୁନ୍ଦରୀର ବର୍ଣ୍ଣନା ଦେଇ ମୋତେ କହିଲ ତାଠାରୁ ଅଧିକ ଶୋଭାବତୀ ଓ ରମଣୀୟ ରମଣୀ ବିଂଶବାହୁ ରାବଣ ରଥରେ ଦକ୍ଷିଣ ପଥରେ ଯିବା ମୁଁ ଦେଖିଛି, ସେ ତେଣୁ ତୁମ ସ୍ତ୍ରୀ ନହେଇବି ପାରେ। ବଗ ମୁଖରେ ଏକଥା କହି ଭଞ୍ଜ ସୀତାଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ କରେଇଛନ୍ତି। ବଗ ଓ ଶ୍ରୀରାମ ସମ୍ବାଦ ବୈଦେହିଶ ବିଳାସର ରସସିକ୍ତ ଉପାଖ୍ୟାନ। ବଗ ପକ୍ଷୀଟି ଭଞ୍ଜ ଲେଖନୀରେ ପ୍ରଭୁ ଶ୍ରୀରାମଙ୍କଠାରୁ ଅଧିକ ରସିକ ହୋଇ କହୁଛି, ମୁଁ ବିଷପ୍ରସୂନ ବା ପଦ୍ମ ଓ ଇନ୍ଦୁ ବା ଚନ୍ଦ୍ର ନୀତି ଦେଖୁଛି, କିନ୍ତୁ ଏମାନେ ସେ ସ୍ତ୍ରୀର ପ୍ରସନ୍ନ ନଥିବା ମୁଖ ସହିତ ମଧ୍ୟ ତୁଳନୀୟ ହେବେ ନାହିଁ। ମୁଁ ଦେଖିଛି ତା ନେତ୍ରରୁ ବାଷ୍ପ ବା ଅଶ୍ରୁବିନ୍ଦୁ ଝରୁଥିଲା। ମୁକ୍ତା ଜନ୍ମ କରୁଥିବା ମାଛ ଆଖିର ଶୋଭା ଆଗରେ ଉଣା ବୋଲି ମୁଁ ତାକୁ ଭକ୍ଷଣ କରେ। ତା ଚାରିପଟେ ଭ୍ରମରମାନେ ଭିଡ଼ିଥିବାରୁ ଜାଣିଲି ତା ଦେହରୁ ସୁବାସ ଚହଟି ଯାଉଥିଲା। ମେଘ ପାଖରେ ଥିବା ବିଜୁଳି ମଧ୍ୟ ତା ବର୍ଣ୍ଣ ଆଗରେ କିଛି ନୁହେଁ। ତାର ଯେଉଁ ରାମରାମ ସ୍ୱର ଥିଲା ତା ଆଗରେ ବୀଣାକୁ କିଏ ମଧୁର କହିବ? ତୁମେ କହିବ ବୀଣା କେଉଁଠୁ ମୁଁ ଶୁଣିଲି? ବୀଣାର ସପ୍ତସ୍ୱର ବେଙ୍ଗ, କୋକିଳ, ମୟୂର, ମେଣ୍ଢା ପ୍ରଭୃତିଙ୍କଠାରୁ ମୁଁ ଶୁଣିଛି। କୃପାଳୁ ରାମ ଏକଥା ଶୁଣି ତାକୁ ବର ଯାଚିଲେ। ବଗ କହିଲା, ବର୍ଷା କାଳଯାକ ମୁଁ କୁଆଡ଼େ ନ ଯାଇ ବସାରେ ଥିବି ଓ ମୋତେ ସେଠି ଆହାର ମିଳୁଥିବ। ରାମ କହିଲେ, ତୋ ସ୍ତ୍ରୀ ଏ ଚାରିମାସ ତତେ ଆହାର ଦେବ। ବଗ କହିଲା, ପ୍ରଭୁ ତା ଉଚ୍ଛିଷ୍ଟ ବା ଅଇଁଠା ଖାଇବି? ରସିକ ରାମ ରସିକ ବଗକୁ କହିଲେ, ଆରେ ଏହା ଫଳରେ ତା ଓଷ୍ଠପାନର ସୁଯୋଗ ତୁ ପାଇବୁ। ପୁଣି ବନରେ ବୁଲି ବ୍ୟାକୁଳ ଶ୍ରୀରାମ ସୀତାଙ୍କ ଉଦ୍ଦେଶ୍ୟରେ କାହିଁକି ନଦିଶୁ ବୋଲି କହିଲେ। ଏତିକିବେଳେ କହିଲା କୁକୁଡ଼ା, ପ୍ରଭୁ ଆକାଶ ପଥରେ ରକ୍ଷନାଥ ବା ଅସୁରରାଜ ସୀତାଙ୍କୁ ବସାଇ ନେଉଥିଲା, ଲୁହରେ ବକ୍ଷ ତିନ୍ତି ଥିଲା, ତେଣୁ ସେ ତୁମ ଅନୁରାଗିଣୀ ଥିଲେ। ଦୁର୍ବଳ ପ୍ରଜାକୁ କ୍ଷେତରୁ ହଟେଇ ଧନୀ ଚାଷୀ ବଳଦ ଜୋଚି ଚାଷ କରେ। ପ୍ରଜାର ଶକ୍ତି ହେଲେ ସେ ବଳ ପ୍ରୟୋଗ କରି ଧନୀକୁ ହଟାଏ। ନିଜ ସମୟର ଅତ୍ୟାଚାରିତ ପ୍ରଜା ଓ ତାକୁ ବିଦ୍ରୋହ କରିବାରେ ପ୍ରବର୍ତ୍ତାଇଥିବା ଭଞ୍ଜକବି ଏଠି ସେ ଉଦାହରଣ ଦେଇ କୁକୁଡ଼ା ମୁହଁରେ କୁହନ୍ତି, ପ୍ରଭୁ ବଳ ଥିଲେ ତୁମେ ଦ୍ୱନ୍ଦ୍ୱ ବା ବିରୋଧ ଆରମ୍ଭ କର ଓ ଅତ୍ୟାଚାରୀର ମସ୍ତକକୁ ବିଚ୍ଛେଦ କର ବା ଜୋର କରି କାଟିଦିଅ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର 82ତମ ଭାଗ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି। ଏହି ଭାଗରେ କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା, ଗୀତାରଣୀ।

ଦାସ ଦିବାକର ମହାନ୍ତି ଏବଂ ସେବରଣୀ ମହାପାତ୍ର ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ଆରମ୍ଭ କରୁଛୁ ମୋ ପସନ୍ଦ, ପ୍ରଯୋଜନା ପ୍ରଜ୍ଞା ପରମିତା ସାହୁ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ।

0: ତୋର କଲେଜ ର ଟାଇମ ମନେ ଅଛି?
1: ଆରେ କଲେଜ ର ସ୍ମୃତି ଛାଡ଼, କେତେ କଥା ଭୁଲି ଯାଇଛି। ସେତେବେଳର ବ୍ୟାଙ୍କ ଆକାଉଣ୍ଟ ବି ମନେ ନାହିଁ।
0: ବ୍ୟାଙ୍କ ଆକାଉଣ୍ଟ ପୁରୁଣା ହେଇଥିଲେ ଜଣା ପଡି ପାରିବ।
1: କୋଉଠୁ ଜଣା ପଡିବ?
0: ଉଦ୍ଗମ ରୁ। RBI ର ଉଦ୍ଗମ ପୋର୍ଟାଲ ରେ ରେଜିଷ୍ଟର କରିକି ଲଗଇନ କରନ୍ତୁ, ଆଉ ନିଜର ଡିଟେଲ୍ସ ଭରିକି 10 ବର୍ଷ କିମ୍ବା ତାଠାରୁ ପୁରୁଣା ନିଷ୍କ୍ରିୟ ଖାତାକୁ ସର୍ଚ୍ଚ କରନ୍ତୁ। ବ୍ୟାଙ୍କ ସହ ଯୋଗାଯୋଗ କରି ଖାତାକୁ ସକ୍ରିୟ କରନ୍ତୁ।
1: ଆଜି ହିଁ ସର୍ଚ୍ଚ କରିବି।
0: ତ ଆଜିର ଚାହା ତୋ ତରଫରୁ।
2: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ନମସ୍କାର ଶ୍ରୋତା ବନ୍ଧୁ, ଆପଣଙ୍କର ଆମର ଆମ ସମସ୍ତଙ୍କର ପ୍ରିୟ କାର୍ଯ୍ୟକ୍ରମ ମୋ ପସନ୍ଦକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ। ମୁଁ ନମିତା, ଆଉ ମୁଁ ଜସ୍ମିନ। ରହି ରହି ଶୁଭେ ଆଗ ପ୍ରିୟ ତୁମ, ଋଣୁ ଝୁଣୁ ଆଗ ମନେ, ଶିହରଣ ଭରେ ମନେ ପ୍ରାଣମିତ, ଶୁଣି ତୁମ ପଦଧ୍ୱନି।
5: ତୁମରି ପରସ କେତେ ଯେ ଶୀତଳ, ଝୁରନ୍ତି ବିଲ ବନାନୀ, ତୁମେ ଛୁଇଁଦେଲେ ପ୍ରଗଳ୍ଭା ହୁଅନ୍ତି ଶୁଷ୍କ ନଦୀ ପୁଷ୍କରିଣୀ।

0: ବର୍ଷା ନାହିଁ ତ ଜୀବନ ନାହିଁ କି ଜୀବିକା ନାହିଁ,
1: ବର୍ଷା ନାହିଁ ତ ସୁର ନାହିଁ କି ଝଙ୍କାର ନାହିଁ,
0: ବର୍ଷା ନାହିଁ ତ ସୃଷ୍ଟି ନାହିଁ କି ସର୍ଜନ ନାହିଁ,
1: ବର୍ଷା ନାହିଁ ତ ଗୀତ ନାହିଁ କି ମୂର୍ଚ୍ଛନ ନାହିଁ।

0: ତୁମେ ଆସିଛ ବୋଲି ବନ୍ଧୁ ଆକାଶରେ ଭସା ମେଘର ପଟୁଆର,
1: ତୁମେ ଆସିଛ ବୋଲି ସାଥୀ ନାଚୁଛି ମୟୂର,
0: ତୁମେ ଆସିଛ ବୋଲି ତ ପ୍ରିୟ ମୋ ଅଗଣା ସୁନ୍ଦର,
1: ତୁମେ ଆସିଛ ବୋଲି ତ ମିତ ସଙ୍ଗୀତ ମଧୁର।

0: ଏରିମଝିମ ବର୍ଷାକୁ ସ୍ୱାଗତ କରୁ କରୁ ଆରମ୍ଭ କରିଦବା
1: କଥା ଆଉ ଗୀତର ଯୁଗଳବନ୍ଦୀ ମୋ ପସନ୍ଦ।
0: ଦେଖିନବା କିଏ ଅଛନ୍ତି ଆମ ସାଥୀ ଆମ ପାଖରେ ପୁଣି ଫୋନ କଲ୍ରେ।

0: ହ୍ୟାଲୋ, ମୋ ପସନ୍ଦ।
1: ହ୍ୟାଲୋ, ମୋ ପସନ୍ଦ
0: କୁହନ୍ତୁ, କିଏ କହୁଛନ୍ତି?
1: ବାପା ନମସ୍କାର।
2: ନମସ୍କାର,
0: କିଏ କହୁଛନ୍ତି?
1: ମୁଁ କହୁଛି ଆରି ରାଉତାରୁ, ସୁମିତ୍ରା ନାୟକ।
0: ସୁମିତ୍ରା ନାୟକ, କେମିତି ଅଛନ୍ତି ଆପଣ?
1: ଭଲ ଅଛି।
2: କଣ କରୁଛନ୍ତି?
1: କିଛି ନାହିଁ, କଣ କରିବି?
2: କିଛି ନାହିଁ, କିଛି ତ ଗୋଟେ କରୁଥିବେ, ଖାଉଥିବେ, ପିଉଥିବେ, କଥା ହଉଥିବେ, କଣ ତ ଗୋଟେ କରୁଥିବେ ୟା ଭିତରୁ।
1: ଖାଉଛି, ପିଉଛି, ଘରେ ଅଛି, ଆଉ କଣ?
0: ଘରେ ଅଛନ୍ତି। ଘରେ ସବୁ କିଏ ଅଛନ୍ତି ତାହେଲେ?
1: ଘରେ ବାପା ମା, ଭାଇ, ଭାଉଜ,
2: ଆଉ ଆପଣ।
0: ଆଉ ଆପଣଙ୍କର ନିତିଦିନିଆ କାମ କଣ? ପ୍ରକୃତରେ କଣ କରନ୍ତି? ସକାଳୁ ଉଠିଲେ
1: ଘର କାମ।
0: ଘର କାମ ମାନେ ଭାଇ ଭାଉଜ ଅଛନ୍ତି, ବାପା ମା ଅଛନ୍ତି, ତା ଭିତରୁ ଆପଣ?
1: ଭାଇ ଭାଉଜ ଏଠି ରହୁନାହାନ୍ତି।
0: ଓହୋ, ଆପଣ କୋଉ କାମଟି ଘରର କରନ୍ତି, ମାନେ ରୋଷେଇ କରନ୍ତି?
1: ରୋଷେଇ କରେ।
0: ତାହେଲେ ଆଜି କହନ୍ତୁ କଣ ରୋଷେଇ କରିଛନ୍ତି?
2: ଏବେ କଣ ରୋଷେଇ କରିଛନ୍ତି?
1: ଏବେ ରୋଷେଇ କରିଛି, ମାଛ ଫ୍ରାଏ କରିଛି।
2: ଆଚ୍ଛା,
1: ଆଉ ପୋଟଳ, ଜହ୍ନି ଗୋଟା, ଡାଲି।
2: କୋଉ ମାଛ ଫ୍ରାଏ କରିଛନ୍ତି କହିଲେ?
1: ରୋହି ମାଛ।
0: ମାଛ ଫ୍ରାଏ କରିଛନ୍ତି, ପୋଟଳ ଗୋଟା ଭଜା କରିଛନ୍ତି। ଆଉ ଏତେ ଭଲ ଭଲ ତାହେଲେ ଆଇଟମ ଆପଣ ଶିଖିଛନ୍ତି ଜଣାପଡୁଛି।
2: ଏଇ ଜଷ୍ଟ କିଛି ସମୟ ପୂର୍ବରୁ ନମିତା ପକାଉଥିଲେ, ତାଙ୍କୁ ଭୋକ ହଉଛି ବୋଲି ଶୁଣିକି ଆଇଟମ
0: ଏମିତି ବ୍ୟବସ୍ଥା କଲେନି ଯେ ଆପଣ, ଆମେ ଆଉ ଅନ୍ୟ ଶ୍ରୋତାଙ୍କ ସହିତ କଥା ହେଇପାରିବୁନି, ଏଠୁ ଆମର ଆସନ ଛାଡି ଚାଲିଲୁ ଖାଇବା ପାଇଁ।
1: ଆପଣ ଆସନ୍ତୁ, ମୁଁ ମନା କଲି।
2: ଘରେ ସବୁ ଭଲ ଅଛନ୍ତି ତ?
1: ଘରେ ସମସ୍ତେ ଭଲ ଅଛନ୍ତି।
0: ଭବିଷ୍ୟତରେ ଆପଣ କଣ ପ୍ଲାନିଂ ଅଛି, କଣ କେତେ କଣ କରିବେ?
1: କଣ କରିବୁ, କିଛି ନାହିଁ
0: ଭବିଷ୍ୟତ, କିଛି ନାହିଁ
2: ଭବିଷ୍ୟତ, କଣ
0: ମାନେ କିଛି ନାହିଁ ଯେ କଣ ବାହା ହେବେ, ଘର ସଂସାର କରିବେ କି ଚାକିରି କରିବେ, ସେମିତି କିଛି ଯୋଜନା ନାହିଁ?
1: କରିବୁ ନା ବା?
0: କରିବେନି? ତାହେଲେ ବାପା ମାଙ୍କର ସେବା କରିବେ?
2: ବଢିଆ ବଢିଆ ଜିନିଷଟେ ଭାବିଛନ୍ତି, ବଢିଆ ମନୋଭାବ ରଖିଛନ୍ତି। ଆଉ କଣ,
0: ପାଠ କେତେ ପର୍ଯ୍ୟନ୍ତ ପଢିଛନ୍ତି ଆପଣ?
1: ପାଠ ପଢିନି
2: ଜମାରୁ ପଢିନାହାନ୍ତି, ମାନେ ଅକ୍ଷର ବିଲକୁଲ ଚିହ୍ନି ନାହାନ୍ତି?
1: ନାଇଁ।
0: ସେଇଥିପାଇଁ କିଛି ଯୋଜନା କରିବା ପାଇଁ ମନ ହଉନି, ପାଠଟା ସବୁ ବାଟ ଦେଖାଏ ପୁରା।
1: କଣ କରିବା,
0: ଯଦି ପାଠ ଦୁଇ ଅକ୍ଷର ପଢିଥାନ୍ତା ଆପଣଙ୍କୁ ସବୁ ବାଟ ଦିଶିଥାନ୍ତା। ତେଣୁ ଆପଣ ସମସ୍ତଙ୍କୁ କହିବେ ଆପଣଙ୍କର ପାଖାପାଖି କେହି ଆଉ ପାଠ ବନ୍ଦ କରିବେନି।
2: ତଥାପି ଆପଣଙ୍କର ପାଠ ପଢିବାର ଯଦି ଇଚ୍ଛା ଅଛି, ଆପଣ ପାଠ ପଢିପାରିବେ, କିଛି ଅସମ୍ଭବ କଥା ନୁହେଁ, କିନ୍ତୁ ସେଇଟା ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରେ। ଆପଣ ଯଦି ଇଚ୍ଛା କରୁଛନ୍ତି ପଢିବା ପାଇଁ ତାହେଲେ ପଢିବେ।
0: ଘରେ ବାପା ମା ଆପଣଙ୍କ ପାଖରେ ଅଛନ୍ତି ତ? ତାଙ୍କ ନାଁ ସବୁ କଣ?
2: ବାପା ମା, ଭାଇ ଭାଉଜଙ୍କ ନାଁ ଟିକେ କହିଦିଅନ୍ତୁ।
1: ଭାଇ ଭାଉଜ ମାନସ ନାୟକ, ଭାଉଜଙ୍କ ନାଁ ସନ୍ତୋଷ ନାୟକ, ଆଉ ଗୋଟେ ରଶ୍ମିତା ନାୟକ, କମଳାକାନ୍ତ ନାୟକ, ବାପା ନାଁ କୁଞ୍ଜର ନାୟକ, ମାଙ୍କ ନାଁ ଦମୟନ୍ତୀ ନାୟକ।
0: ମା ବାପା ବି ଶୁଣନ୍ତି ତ ରେଡିଓ?
1: ସମୟ ମା ବାପା ତ ଆଗ ଶୁଣନ୍ତି। ଆଉ
2: ଠିକ ଅଛି,
0: ଶ୍ରୋତା ବନ୍ଧୁ ମାନଙ୍କୁ ଆମର ନମସ୍କାର ଆଉ ଧନ୍ୟବାଦ।
2: ଠିକ ଅଛି, ଆପଣ ଏମିତି ପରିବାର ସହିତ ଖୁସିରେ ରୁହନ୍ତୁ,
0: ବାପା ମାଙ୍କ କଥା ବୁଝୁଥାନ୍ତୁ,
2: କହିଦିଅନ୍ତୁ କଣ ଗୀତ ଶୁଣିବେ।
1: ଯୋଉ ଗୀତ ଶୁଣିବି, ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ, ସେଟା ମୋର ବହୁତ ପସନ୍ଦ ତ ହେଲା।
0: ଠିକ ଅଛି, ଶୁଣି ଦଉଛୁ ଏ ସୁନ୍ଦର ଗୀତଟି ଆପଣଙ୍କୁ।
2: ଫୋନ କଲେ କଥା ହେଲେ, ସେଥିପାଇଁ ଧନ୍ୟବାଦ।
1: ନମସ୍କାର ବାପା।
0: ନମସ୍କାର।

0: ଆପଣ ହେଉଛନ୍ତି ଡକ୍ଟର ଶାନ୍ତନୁ କୁମାର ନାୟକ, ଅଧ୍ୟକ୍ଷ ରିଜିନାଲ କଲେଜ ରାମବାଗ ଯାଜପୁରରୁ,
1: ନିର୍ମଳା ବେହେରା କନ୍ତଲ ଗୋପାଳ ସାହି ଆଠଗଡ଼ କଟକରୁ,
0: ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ,
1: ସ୍ୱର୍ଣ୍ଣଲତା ସାହୁ ବାଲିଆ ଡାୟାବେଟିସ୍ କେନ୍ଦ୍ରାପଡ଼ାରୁ,
0: ଦେଶଦୀପ ଇଚ୍ଛାପୁର ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ,
1: ସନ୍ତୋଷ ବେହେରା ନିର୍ମଳା ବେହେରା ସମୀକ୍ଷା ସଦୀକ୍ଷା ଶିବାଶିଷ ବିଜୟଲକ୍ଷ୍ମୀ ବୈଜୟନ୍ତୀ ଦିଦି ଲାବଣ୍ୟ ଦିଦି ସ୍ୱର୍ଣ୍ଣ ଅପା ସନ୍ଧ୍ୟା ଅପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା କୁଞ୍ଜକୁଟୀର କନ୍ତଲ ଆଠଗଡ଼ରୁ,
0: ଅମ୍ବରୀଶ ପରିଡ଼ା ମନୋରମା ସାମନ୍ତରାୟ ଲୋପାମୁଦ୍ରା ପରିଡ଼ା ସଞ୍ଜୟ କୁମାର ପରିଡ଼ା ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ,
1: ଆଲାଉଦ୍ଦିନ ଖାନ ପଙ୍କାଳ ନୂଆପାଟଣା କଟକରୁ,
0: ସରସକାନ୍ତ ପାତ୍ର ମଞ୍ଜୁଲତା ପାତ୍ର ନଳିନୀ ପ୍ରଭା ପାତ୍ର ପଞ୍ଚୁପାଣ୍ଡବ କୁସୁନପୁରରୁ,
1: ସଂଯୁକ୍ତା ଦାସ ଗୋପବନ୍ଧୁ ସମବାୟ ନଗର ଏଲ୍ଆଇଜି 26 ଜଗତପୁର କଟକରୁ,
0: ଅନିଲ କୁମାର ମଲ୍ଲିକ ସହକାରୀ ଶିକ୍ଷକ ବାହାରଣା ଚାରିଛକ ପୁରୀରୁ,
1: ବିଜୟ କୁମାର ସ୍ୱାଇଁ ଅକ୍ଷୟ କୁମାର ସ୍ୱାଇଁ ପ୍ରଧାନପଡ଼ା ଗୋପୀନାଥପୁର ବହୁଗ୍ରାମ କଟକରୁ,
0: ଅରକ୍ଷିତ ଦାସ ଏବଂ ଆଇସା ପ୍ରିୟଦର୍ଶିନୀ କୁଜଙ୍ଗ ଜଗତସିଂହପୁରରୁ,
1: ଅବିନାଶ ଦାସ ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ,
0: ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ,
1: ସୂର୍ଯ୍ୟମଣିନାଥ ଜୟନ୍ତୀନାଥ ହାତୀବାରୀ ସୁକିନ୍ଦା ଯାଜପୁରରୁ,
0: ଦୀପଙ୍କର ପଣ୍ଡା ଶୁଭଙ୍କର ପଣ୍ଡା ଦିବ୍ୟଙ୍କର ପଣ୍ଡା ରାଜଶ୍ରୀକର ନିରାକର ପଣ୍ଡା ମହାଜନ ସାହି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ,
1: ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ,
0: ଅପଲତା ଆରୁକ ମନୋହରପୁର ମୟୂରଭଞ୍ଜରୁ,
1: ଇନ୍ଦୁମତୀ ବାରିକ ଶ୍ୟାମପୁର ଧାମନଗର ଭଦ୍ରକରୁ,
0: ଦିବ୍ୟଲୋଚନ ଭାରିମଲ ମୋଟା ଜଙ୍କିଆ ଖୋର୍ଦ୍ଧାରୁ,
1: ଅଭିମନ୍ୟୁ ଛବିରାଣୀ ହେମା ଚନ୍ଦନ ସିତୁନ ପ୍ରମୋଦ ପ୍ରମିଳା ଗେଲୁ ସିଲୁ ବାପୁନା ପୂଜା ଲକି ଘସିପୁରା ଆନନ୍ଦପୁରରୁ,
0: ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ,
1: ସତ୍ୟ ଗାୟତ୍ରୀ ସାଇ ଓମ ଦୀପୁ ପାର୍ଥ ଆଶା ବର୍ଷା ଜ୍ୟୋତି ସୋହନ ଷ୍ଟାଇଲ ବଜାର ଅନୁଗୁଳରୁ,
0: ଏବଂ କବିରାଜ ପରିଡ଼ା ଷ୍ଟାଲିନା ପ୍ରିୟଦର୍ଶିନୀ ସୂର୍ଯ୍ୟକୁମାର ବାପୁନି ସିଲୁ ଲତାହରଣ କାକଟପୁର ପୁରୀରୁ। ମତାମତ ଭରା ସୁନ୍ଦର ସୁନ୍ଦର ଚିଠି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

0: ତେବେ ଆମକୁ ଚିଠି ଲେଖନ୍ତୁ ସେହି ଠିକଣାରେ ମୋ ପସନ୍ଦ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ୍ 753001। କବିତା ବି ପଠାନ୍ତୁ ସାଥୀ, ସ୍ଥାନ ପାଇବ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମରେ।
1: ତେବେ ମନେ ରଖିବେ, କବିତା ଗୁଡ଼ିକ କ୍ଷୁଦ୍ର, ସ୍ପଷ୍ଟ ଏବଂ ପ୍ରଚାର ଉପଯୋଗୀ ହୋଇଥିବା ଆବଶ୍ୟକ। ହ୍ୟାଲୋ, ମୋ ପସନ୍ଦ କିଏ କହୁଛନ୍ତି? ତାପସ କହୁଛନ୍ତି?
2: ଆଜ୍ଞା।
0: ତାପସ କେମିତି ଅଛ? ଭଲ ଅଛ,
1: ଭଲ ଅଛ। ଏବେ ତ ତମ କଥା ପୁରା ବୁଝି ହେଇଯାଉଛି।
0: ଆଚ୍ଛା ତାପସ, ତୁମ ନାଁ ତ ଆମେ ଜାଣିଲୁ ତାପସ, କିନ୍ତୁ ତୁମ ଠିକଣା ଟିକେ କହିଦିଅ ସବୁ ଶ୍ରୋତା ବନ୍ଧୁ ମାନଙ୍କୁ।
2: ମୋ ଜୀବନରେ
0: ଆମେ ଜାଣିଛୁ, ଯୋଉମାନଙ୍କର ଲାଗିଯାଉଛି ସେମାନେ ବହୁତ କଷ୍ଟ କରି ଲଗାଉଛନ୍ତି।
1: ତମର ବି ବହୁତ କଷ୍ଟରେ ଲାଗିଯାଇଛି, ବଢିଆ କଥା। କଣ କରୁଛ ଏବେ? ବଢିଆ କଥା।
0: ଏଇ କଥାଟି ଶୁଣି ବହୁତ ଖୁସି ଲାଗିଲା।
1: ପଢିବାରୁ ମନୋଭାବ ଦୂର କରିବା କଥା ନୁହେଁ, ଯଦି ପଢି ନାହ ତାହେଲେ ଆଗକୁ ପଢିବା ଦରକାର। କୋଉ ବୟସର ବି ହଉ, ପାଠଟା ଯଦି ମନ ଅଛି ପଢିପାରିବେ।
2: ମୋ ଦିଦି ଆଗକୁ ପଢିବା ପାଇଁ ବହୁତ ଇଚ୍ଛା ଥିଲା, ପାଖେ ମୋ ମାନେ ଯିବା ଆସିବା କରିବା ପାଇଁ କିଛି ସୁବିଧା ନଥିଲା। ଏବେ ତ ମୋ ପାଖେ ମୁଁ ତ ବ୍ୟାଟେରୀ ଗାଡି ଅଛି, ଯିବା ଆସିବା କରିବା ପାଇଁ ବହୁତ ସୁବିଧା ହବ।
0: ବ୍ୟାଟେରୀ ଗାଡି ତମେ ପାଇଛ?
1: ତାହେଲେ ଏବେ ସୁବିଧା ହଉଥିବ ଯିବା ଆସିବା କରିବାକୁ। କଣ ଖାଇଛ ଆଜି କହିଲ ତାପସ?
2: ଆଜି ମୁଁ ଖାଇଛି ପକା
0: ଭାତ। ମା ବନେଇଥିଲେ? ଆଚ୍ଛା, ମାଙ୍କର ନାଁ କଣ?
1: ବାପାଙ୍କ ନାଁ?
0: ତୁମେ ଯୋଉ 9th କ୍ଲାସ ରେ ଆଡମିସନ କରିଛ ସେଥିପାଇଁ ଟିକେ ବହି ଦେଖି ଦଉଥାଅ।
1: ଯା ହଉ, ପାଠ ପଢିବା ଭିତରେ ଆମକୁ ମନେ ପକେଇଲ।
0: ତମେ ଚେଷ୍ଟା କରି ବହୁତ ବାଟ ଆଗେଇ ଗଲ, ଆମକୁ ବହୁତ ଖୁସି ହଉଛି।

ଆହୁରି ଆଗକୁ ଆଗେଇ ଚାଲ, ଭଲ ପାଠ ପଢ। କହିଦିଅ ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବ? ଶୁଣ ତାହେଲେ ଏଇ ସୁନ୍ଦର ଗୀତଟି। ଧନ୍ୟବାଦ।

0: ତୁମେ କହୁଥିବ ମୁଁ ଲେଖୁଥିବି, ଏଇଟା ଆମର ରୀତି।
1: ମୁଁ ଲେଖୁଥିବି, ତୁମେ ପଢୁଥିବ, ବୁଝି ନେବ ଆମ ପ୍ରୀତି।
0: ଲେଖିଛନ୍ତି ବିଜୟ କୁମାର ସ୍ୱାଇଁ, ପ୍ରଧାନପଡ଼ା ଗୋପୀନାଥପୁର ବହୁଗ୍ରାମ କଟକରୁ।
1: ଜ୍ୟେଷ୍ଠ ମାସର ଝାଞ୍ଜି ଗୁଳୁଗୁଳି ସହିନ ପାରିଲ ଜଗତ ସାଇ, 108 ଗରାଜଳେ ସ୍ନାନ କରି ଅଣସର ଘରେ ରହିଲ ଯାଇ।
0: କେତେ ଚେରମୂଳି ଔଷଧ ଖାଇଲ, ଫୁଲୁରୀ ତେଲକୁ ଦେହେ ଲଗାଇ ସୁସ୍ଥ ହେଲ ପୁଣି ଭକତ ମାନଙ୍କୁ ନବ ଯୌବନରେ ଦର୍ଶନ ଦେଇ।
1: ଭକତ ଜନଙ୍କ ଦୁଃଖ ଯନ୍ତ୍ରଣାକୁ ବୁଝିଲ ପ୍ରଭୁ ହେ ଜଗତନାଥ, ଭାଇ ଭଗ୍ନୀ ଆଉ ସୁଦର୍ଶନ ସାଥେ ବଡ଼ଦାଣ୍ଡି ତୁମେ ଗଡ଼ାଇ ରଥ।
0: ରଥଯାତ୍ରାରେ ନନ୍ଦିଘୋଷୀ ଆସି କରୁଣା ନେତ୍ରରେ ଦେଲେ ଅନାଇ, ଜଗତ ଜନର ସବୁ ଦୁଃଖ ଶୋକ ତୁମ କରୁଣାରେ ଜୀବ ପଳାଇ।
1: ଘର ଘର ଘର ତିନି ରଥ ଗଡ଼ି ବଡ଼ ଦାଣ୍ଡେ ଯେବେ ପାଇବ ଶୋଭା, ହରିବୋଲ ଆଉ ହୁଳହୁଳି ଶବ୍ଦେ କି ସୁନ୍ଦର ଆହା କି ମନଲୋଭା।
0: ତୁମ୍ଭ ଦିବ୍ୟଲୀଳା କରି ସନ୍ଦର୍ଶନ, ମୋ ଉପସନ୍ଦର ସମସ୍ତ ଶ୍ରୋତା, ସବୁ ମନସ୍କାମତାଙ୍କ ପୂରଣ ହେବ, ଦୂର କର ତାଙ୍କ ସମସ୍ତ ଚିନ୍ତା।
1: ନମିତା ଜସ୍ମିନ ଭଉଣୀଙ୍କ ମନ ତୁମ୍ଭ ପାଦ ପଦ୍ମେ ରହିଥାଉ, ତୁମ୍ଭରି ପାଖରେ ଦିନ ବିଜୟର ଚିତ୍ତ ସଦା ରହିଥାଉ, ଲେଖନୀ ମୁଁ ସଦା ଚାଲୁଥାଉ।

0: ଲେଖିଛନ୍ତି ଆଲାଉଦ୍ଦିନ ଖାନ ପଙ୍କାଳା ନୂଆପାଟଣା କଟକରୁ।
1: ଜଗତର ନାଥ ହେ ଶ୍ରୀ ଜଗନ୍ନାଥ, ତୁମେ ପରା ପ୍ରଭୁ ଅନାଥର ନାଥ।
0: ତୁମେ ପରା ଅଟ ଜଗତ ବନ୍ଧୁ, ନାମଟି ତୁମର କରୁଣା ସିନ୍ଧୁ।
1: ତୁମ ପାଖେ ନାହିଁ ଜାତି ଅଜାତି, ଏଣୁ ତୁମ ନାମ ଅଟେ ଶ୍ରୀପତି।
0: ଦିନ ପତିତଙ୍କୁ ଭେଟିବା ପାଇଁ ବଡ ଦାଣ୍ଡରେ ଆସ ଓହ୍ଲାଇ।
1: ଭକ୍ତ ସାଲବେଗ ଡାକ ଶୁଣିଲ, ବଡ ଦାଣ୍ଡେ ନନ୍ଦୀ ଘୋଷ ରଖିଲ।
0: ଏମିତି ଠାକୁର ଜଗତେ ନାହିଁ, କୋଟି ମୁଖେ ଗୁଣ ବନ୍ନି ନୁହେଁ।
1: ରଥ ଯାତ୍ରାରେ ଶ୍ରୀମୁଖ ଦେଖି ପବିତ୍ର ହୋଇବ ମୋ ଜନ୍ମ ଆଖି।
0: ଆହେ ଜଗନ୍ନାଥ ଅଳି ମୋହର ଆଲ୍ଲାଉଦ୍ଦିନ ଦୁଃଖ କରିବ ଦୂର।
1: ଭାଇ ଭଉଣୀଙ୍କୁ ସଙ୍ଗତେ ନେଇ ସୁଖେ ଯାତ୍ରା କର ଜଗତ ସାଇଁ।
0: ସୁଖେ ଯାତ୍ରା କର ଜଗତ ସାଇଁ।

0: ଲେଖିଛନ୍ତି ଦିବ୍ୟଲୋଚନ ଭାରିମଲ ମୋଟା ଚଙ୍କିଆ ଖୋର୍ଦ୍ଧାରୁ।
1: ଘଣ୍ଟ ଘଣ୍ଟା ଧ୍ୱନି କାନେ ବାଜିଲାଣି, କ୍ଷେତ୍ରେ ଭକ୍ତ ଅସୁମାରି, ଘୋଷ ଯାତ୍ରା କରି ଯିବେ ଜଗନ୍ନାଥ ଭାଇ ଭଗ୍ନୀ ସଙ୍ଗେ ଧରି।
0: ଦର୍ପ ଚଳନରେ ବସିବେ ସୁଭଦ୍ରା, ସଙ୍ଗେ ସୁଦର୍ଶନ ନେଇ, ତାଳ ଥୋଜେ ବିଜେ ହେବେ ବଳଭଦ୍ର, ବଡ଼ଦାଣ୍ଡ ଚମକାଇ।
1: ନନ୍ଦୀ ଘୋଷେ ବିଜେ ହେବେ ଜଗନ୍ନାଥ, ଭକତ ହୋଇବେ ମେଳି, ହରିବୋଲେ ହୁଳହୁଳି ଶବଦରେ ଦାଣ୍ଡ ପଡ଼ିବ ଉଛୁଳି।
0: ନବଦିନ ଯାତ୍ରା ଘୋଷ ଯାତ୍ରା ନାମ, ପତିତ ପାବନ ଯାତ୍ରା, ଦଶ ଅବତାର ଯାତ୍ରା କରୁଛନ୍ତି ତିନି ପୁର ରକ୍ଷା କର୍ତ୍ତା।
1: ଶ୍ରୀଗୁଣ୍ଡିଚା ରଥ ଯାତ୍ରା କରୁଛନ୍ତି କୃପାମୟ ଜଗନ୍ନାଥ, ବିଜୟ ଯାତ୍ରାରେ ପୂର୍ଣ୍ଣ କରିଦେବେ ଭକ୍ତ ଜନ ମନ ରଥ।
0: ବରଷକେ ଥରେ ନନ୍ଦୀଘୋଷ ଚଢି ଯିବେ କାଳିଆ ଗୋସାଇଁ, ଲକ୍ଷ ଲକ୍ଷ ଭକ୍ତ ରୁଣ୍ଡ ହୋଇଛନ୍ତି କାଳିଆ ଦର୍ଶନ ପାଇଁ।
1: ଭକତି ଚିତ୍ତରେ ରଥ ଭିଡୁଥିଲେ ଭବ ସିନ୍ଧୁ ଯିବେ ତରି, କୋଟି କୈବଲ୍ୟ ଦାତା ଆଜି ଉଭା ବାମନ ମୂରତି ଧରି।
0: ପତିତ ମାନଙ୍କୁ ଉଦ୍ଧାରିବା ଲାଗି ବଡ଼ ଦାଣ୍ଡେ ପ୍ରଭୁ ଉଭା, କମନୀୟ କାନ୍ତି ଦେଖି ସରସ୍ୱତୀ ବନି ପାରିଥାନ୍ତେ ଅବା।

0: ପଠାଇଛନ୍ତି ଆମର ଜଣେ ପ୍ରିୟ ଶ୍ରୋତାବନ୍ଧୁ, ଲେଖିନାହାନ୍ତି ତାଙ୍କର ନାଁ।
1: ସ୍ନାନ ଯାତ୍ରାରେ ସ୍ନାନ କରି ମୋକାଳିଆ ଦିଅଁ ସ୍ନାନ ମଣ୍ଡପେ ଦେଖିଦେଲେ ଥରେ ତାଚକ ଆଖିକୁ ଲୁହ ଝରିଯାଏ ଆପେ ଆପେ।
0: 108 ଘରା ସୁନାକୁଅ ଚଳେ ଗାଧୋଇ ହୋଇଲା ଚର, ହାତୀ ବେଶ ସାରି ଅଣସରେ ଗଲେ ଗୁପ୍ତ ନୀତି ସେବା ତାରେ।
1: 15 ଦିବସ ଅଣସରେ ରହି ଭକ୍ତକୁ ଦେବେ ଦର୍ଶନ, ନବ ଯୌବନ ବେଶ ହୋଇଥିବ ଆସିବ କାଳିଆ ଧନ।
0: ଆଷାଢ଼ର ଶୁକ୍ଳ ଦ୍ୱିତୀୟା ତିଥିରେ ପ୍ରଭୁଙ୍କର ଖୁସି ଦିନ, ଭକ୍ତଙ୍କ ଗହଣେ ତିନି ଠାକୁରଙ୍କ ଭାବରେ ବାନ୍ଧି ବନ୍ଧନ।
1: ଭାଇ ଭଗ୍ନୀ ସାଥୀ ମାଉସୀ ଘରକୁ ରଥ ଗଡ଼ି ଗଡ଼ି ଯିବ, ଗୁଣ୍ଡିଚା ମାକୁ ଦେଖିବ କାଳିଆ ଭକ୍ତର ଏହି ଭାବ।

0: ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡାରୁ।
1: ଘଣ୍ଟ ଘଣ୍ଟା ନାଦ ଶୁଭୁ ଅଛି, ପୁଣି ଶୁଭୁ ଅଛି ହରି ବୋଲ, ଜୟ ଜଗନ୍ନାଥ ପ୍ରକମ୍ପିତ ହୁଏ, ନୀଳାଞ୍ଚଳ ଯିବା ଚାଲ।
0: ପତିତ ଉଦ୍ଧାର କରିବାକୁ ପ୍ରଭୁ ରଥ କରିଲେଣି ସଜ, ବଡଦାଣ୍ଡେ ହୁରି ବାଜି କାହାଳୀ, ଆସୁଛନ୍ତି ଦେବରାଜ।
1: ନିର୍ମୂଳ ବିଷୟୀ ବିମଳ ଭୁବନ, ଶୋଭାମୟ ବର୍ଣ୍ଣମୟ, ଆନନ୍ଦୀ ନାଚନ୍ତି ସ୍ୱର୍ଗୀ ଅପସରୀ, ତୁଣ୍ଡେ କରି ଜୟ ଜୟ।
0: ରଥ ପଥ ଜଗନ୍ନାଥମୟ, ପୁଣି ବଡଦାଣ୍ଡ ଉଠେ ପୁରୀ, ଭକ୍ତ ବାଢି ଦିଏ ହୃଦୟରୁ ଭକ୍ତି ଭିନ୍ନ ଭିନ୍ନ ରୂପ ଧରି।
1: ଧାଡ଼ି ପହଣ୍ଡିରେ ଆସିବି ପ୍ରଭୁ ମୁଣ୍ଡରେ ଟାହିଆ ବାନ୍ଧି, ଦଇତା କାନ୍ଧରେ ହଲି ଝୁଲି ପୁଣି ଭାବ ଡୋରି ଦେବେ ଛନ୍ଦି।
0: ଆଗେ ବଳଭଦ୍ର ମଝିରେ ସୁଭଦ୍ରା, ଶେଷରେ କାଳିଆ ସାଇ, ଗହଳି ଲଗାଇ ଚହଳ ପକାଇ ରଥ ଗଡ଼ିଯାଏ ଥାଇ।
1: ତାଳଧ୍ୱଜ ପୁଣି ଦେବ ଦଳ ଓ ନନ୍ଦୀ ଘୋଷ ରଥ ଚଢ଼ି, ଆସନ୍ତି ଗୁଣ୍ଡିଚା ଜାତରେ ପୁଣି ବୁଲି ମାଉସୀର ବାଡ଼ି।
0: କର୍ମବେଦୀ ଛାଡ଼ି ଜନ୍ମବେଦୀକୁ ଆସନ୍ତି ଜଗତ ମଣି, ଗୁଣ୍ଡିଚା ମାଆର ସ୍ନେହ ମମତାକୁ ମନେ ହୋଇ ପୁଣି ଭୁଣି।

0: ମନେ ପକାଉନାହାନ୍ତି,
1: ଖୋଜୁ ନାହାନ୍ତି।
2: ମୁଁ ଆପଣଙ୍କୁ ସବୁବେଳେ ମନେ ପକାଏ, ଆପଣଙ୍କୁ ଇନଭିଟେସନ ଯାଇଛି ଗୋଟିଏ କାର୍ଡ ଅଲ୍ ଇଣ୍ଡିଆ ରେଡିଓ ସମସ୍ତଙ୍କ ପାଇଁ।
0: ଓହୋ, ଆସିଛି କି? ଆମ ନଜରକୁ ଆସିନି, ନହେଲେ ଆଟଲିଷ୍ଟ ଆମେ ଆପଣଙ୍କ ସହିତ ମାନେ ଏବେ ଆଜି
1: ଆପଣଙ୍କୁ ଅଭିନନ୍ଦନ
0: ଜଣେଇଥାନ୍ତୁ, ଆମେ ଜାଣିନୁ।
2: ଯେତିକି ଜଣଙ୍କ ନାଁ ଜାଣିଛି, ସମ୍ବାଦ ପଢିବାଠୁ ଆରମ୍ଭ କରି ମୋ ପସନ୍ଦରୁ ଆରମ୍ଭ କରି ଯେଉଁମାନଙ୍କୁ ମୁଁ ଲାଇକ୍ କରେ ବା ଯେତିକି ଜଣଙ୍କ ନାଁ ମୁଁ ଜାଣିଛି, ସେମାନଙ୍କ ନାଁ ମୁଁ ଲେଖିକିରି ଦୁର୍ଗାଚରଣ ମାଝୀ ଥ୍ରୁରେ ଗୋଟେ କାର୍ଡରେ ସମସ୍ତଙ୍କ ନାଁ ଲେଖି।
0: ହଉ ହେଲା,
1: ଯା ହଉ, ଧନ୍ୟବାଦ, ଆପଣ
0: ମନେ ପକେଇଲେ, ଶୁଭ କାର୍ଯ୍ୟଟା କଲେ, ଆଉ ତାଙ୍କର ସବୁ ଶୁଭ ହଉ ସାନ ପୁଅଙ୍କର।
1: ଆଉ ଘରେ ସମସ୍ତେ କେମିତି ଅଛନ୍ତି, କିଏ କିଏ ଅଛନ୍ତି?
2: ଘରେ ତ ଆମର ସେଇ ଦୀପଙ୍କର ପଣ୍ଡା, ଶୁଭଙ୍କର ପଣ୍ଡା, ଦିବ୍ୟଙ୍କର ପଣ୍ଡା,
0: ରାଜଶ୍ରୀ।
1: ମତେ ଆପଣଙ୍କ ନାଁ ଗୋଟେ ଲେଖିକି ଦିଅନ୍ତି, ମତେ ପଢିବା ଘରେ ବଢିଆ ଲାଗେ।
2: ନମିତା ମ୍ୟାଡମ କହୁଛନ୍ତି, ହଁ ତାପରେ କଣ?
1: ରାଜଶ୍ରୀଙ୍କର କୋଉଠି ଅଛନ୍ତି?
2: ରାଜଶ୍ରୀଙ୍କର ଜଷ୍ଟ ସ୍କୁଲ ରୁ ଆସିଲେ।
0: ଆପଣ ତାଙ୍କ ପାଇଁ କିଛି କରିକି ରଖିଛନ୍ତି କି ନାହିଁ?
2: ନାଇଁ, ସିଏ ସକାଳେ ସବୁ ସିଝେଇ ସାଜି ଯାଇଥିଲେ, ବାକି ମୁଁ କରିଦେଇଛି।
1: ଆପଣ କରିଦେଇଛନ୍ତି?
2: ଆଜ୍ଞା।
0: ଥଣ୍ଡା ପାଣି ଟିକେ, ସର୍ବତ ଟିକେ ଦେଇଦିଅନ୍ତୁ, ସେତିକିରେ ମନ ଖୁସି ହେଇଯିବ, ତାପରେ ତାଙ୍କର ବଳ ଆସିଯିବ, ଆଉ କିଛି ଦରକାର ନାହିଁ।
2: କରିବା ପାଇଁ ତ ପଡୁଛି ମ୍ୟାଡମ, ଆଉ କଣ?
0: ହଁ ହଁ, ପଡୁଛି ନୁହେଁ, ବହୁତ ଖୁସିରେ କରୁଛନ୍ତି ଆପଣ, ବହୁତ ଶ୍ରଦ୍ଧାରେ। ଆମେ ଜାଣିଛୁ, ଆପଣ ଆଗଥର ବି କହିଥିଲେ, ବହୁତ ଭଲ ଲାଗେ ଆପଣଙ୍କ ଭିତରେ ଭଲ ସମ୍ପର୍କ ଅଛି, ଭଲ ବୁଝାମଣା ଅଛି।
1: ସିଏ ସିଝେଇ ସଜେଇ ଦେଇକି ଯାଇଥିଲେ, ଆପଣ ଯଦି ତାକୁ ଟିକେ ଫୁଟେଇକିରି ବଘାରିକି ନ ରଖିଥାନ୍ତେ, ଆସିଲା ବେଳକୁ ସିଏ ପୁଣି ଥରେ ସେଇ ଜିନିଷକୁ ଧରିକି ବସିଥାନ୍ତେ ନା ନାହିଁ? ଏବେ ଟିକେ ଫ୍ରିରେ ବସିକିରି ଆପଣ ସହିତ କଥା ହେଇକିରି ଖିଆ ପିଆ କରିବେ।
0: କଣ ଆଜି ବଘରା ବଘରି କଲେ? ଆଉ ଟିକେ
2: ମ୍ୟାଡମ, ନମିତା ମ୍ୟାଡମ, ଆମର ହେଇଛି ପୁରା ବିନା ପିଆଜ ରସୁଣ, ଘିଅ ଅନ୍ନ ହେଇଛି, ପୋଟଳ ବେସର ହେଇଛି, ଡାଲମା ହେଇଛି।
0: ଓହୋ, ଏତେ ବଢିଆ ବଢିଆ ଆଇଟମ ଆପଣ ଶିଖିଛନ୍ତି ତାହେଲେ?
2: ସାଧାରଣ ଖାଦ୍ୟ, ଆମେ ଗରିବ ଗ୍ରାମ, ମାଗି ଯାଇକି ଖାଇବା କଥା।
1: ଆପଣ ଘି ଅନ୍ନ ଯେତେବେଳେ ଖାଉଛନ୍ତି, ସେତେବେଳେ ଗରିବ ବୋଲି କହିବେ ଅନ୍ୟ ଶ୍ରୋତା ବନ୍ଧୁ ମାନେ ଭାବିବେ, ଘି ଅନ୍ନ ଖାଉଥିବା ଲୋକଟି ଗରିବ?
2: ବ୍ରାହ୍ମଣଙ୍କର ଘି ହେଲା ଅରୁଆ, ଘି ହେଲା ମୁଖ୍ୟ। କଣ କରିବୁ, ଆମେ ମାଛ ଜିନିଷ ଖାଇପାରୁ?
0: ପ୍ରଭୁଙ୍କ ଆଗରେ ଆମେ ସମସ୍ତେ ଗରିବ ଆଜ୍ଞା, ସମସ୍ତେ ହାତ ପାତିଛେ ପ୍ରଭୁଙ୍କୁ,
1: ଯାହା ମାଗିବା ସିଏ ତାଙ୍କ ଇଚ୍ଛା ହେଲେ ଦେବେ।
2: ସିଏ ତ ଗୋଟିଏ ଲୋକ ଆମ ଉପରେ,
0: ସିଏ ଇଚ୍ଛା କଲେ ଯାହାକୁ ଯାହା ଦବ, ହାତ ପାତିଛନ୍ତି ସମସ୍ତେ।
2: ଆଜ୍ଞା,
0: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, କହିଦିଅନ୍ତୁ ଆଜି ମୋ ପସନ୍ଦରେ
1: କଣ ଗୀତ ଶୁଣିବେ?
2: ଫିଲ୍ମ ନା ମ୍ୟାଡମ ମନେ ପଡୁନି, ତେଣୁ ମହମ୍ମଦ ରଫିକର ଗୋଟେ ଗୀତ ମନେ ପଡୁଛି, ସେଇଟା ଦୟାକରି ଶୁଣିବେ।
0: କୋଉ ଗୀତଟି କହୁନାହାନ୍ତି?
2: ତୁମସେ ଓ ହସିନା କଭି ମହବତ ନା ମୈନେ କରିନି ଥି ମଗର ମେରେ ଦିଲ ନେ ମୁଝେ ଧୋକା ଦେ ଦିଆ।
0: ଠିକ ଅଛି, ଶୁଣି ଦଉଛୁ ଆଜ୍ଞା ଆପଣଙ୍କୁ ଏ ସୁନ୍ଦର ଗୀତଟି, ଧନ୍ୟବାଦ।

0: ଲେଖିଛନ୍ତି ନିର୍ମଳା ବେହେରା କନ୍ତୋଲ ଗୋପାଳ ସାହି କଟକ ଆଠଗଡ଼ରୁ।
1: ମୋ କାଠ ପୁଅ ଜ୍ୱରରେ କମ୍ପୁଛି, ସୁନା କୂଅ ଜଳେ ଗାଧୋଇ, ମା ହୋଇ ମୁଁ କେମିତି ସହିବି, ପାରେନା ପାଖକୁ ଯାଇ।
0: ଦୈତାପତି ସେବା କରୁଛନ୍ତି, ଫୁଲୁରି ତେଲ ଲଗାଇ ଜଡ଼ିବୁଟି ଔଷଧର ମୋଦକ ଖୁଆନ୍ତି ଯତ୍ନେ ନେଇ।
1: 15 ଦିବସ ଅଣସରେ ରହି ସୁସ୍ଥ ହେବ ମୋର ଧନ, ନବ ଯୌବନ ବେଶରେ ସଜେଇ ଭକ୍ତକୁ ଦବ ଦର୍ଶନ।
0: ଆଷାଢ଼ ଶୁକ୍ଳ ଦ୍ୱିତୀୟ ଦିନରେ ପ୍ରଭୁଙ୍କର ଖୁସି ଦିନ, ଭାଇ ଭଗ୍ନୀ ସାଥେ ମାଉସୀ ଘରକୁ ଯିବ ମୋ କଳା ରତନ।
1: ବଡ଼ଦାଣ୍ଡେ ରଥ ଗଳି ଗଳି ଯିବ, ଭକ୍ତ ଭଗବାନ ହେବ ମିଳନ, ଥରୁଟିଏ ତୋତେ ଦେଖନ୍ତି ରଥରେ, ଧନ୍ୟ ହୋଇଯିବ ପାପୀ ନୟନ।

0: ଲେଖିଛନ୍ତି ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ।
1: 108 ଗରା ଜଳରେ ସ୍ନାନ କରିଲେ ଜଗତ ସାଇଁ, ଜ୍ୱର ହେଲା ପୁଣି ପଥିଲୋଡ଼ା ହେଲା, ଗମ୍ଭୀରାରେ ଥିଲେ ଶୋଇ।
0: ଅଣସର ଘରେ ଶୋଇଲେ ପୁଣି ସେ ମାନବୀୟ ଲୀଳା କରି 15 ଦିନ ଯେ ଅଣସର ଘରେ ରହିଲେ ରାମ ଶ୍ରୀହରି।
1: ଫଳ ଦଶମୂଳ ଔଷଧ ଖାଇଣ ଭୁଲୁରି ତେଲ ଲଗାଇ ଦଇତାପତି ଯେ ସେବା କରୁଥିଲେ ତନୁ ସୁସ୍ଥ ହେବା ପାଇଁ।
0: ନବ ଚୌବନେ ଦର୍ଶନ ଦେଲେ ଯେ ନେତ୍ର ଉତ୍ସବ ଦିନର, ଗୁଣ୍ଡିଚାରେ ନନ୍ଦିଘୋଷ ରଥ ଚଢ଼ିଯିବେ ଗୁଣ୍ଡିଚା ମନ୍ଦିର।
1: ଭାଇ ବଳରାମ ଭଗ୍ନୀ ସୁଭଦ୍ରା ସାଥେ ନେଇ ପୁଣି ଯିବ, 9 ଦିନ ରହି ବାହୁଡ଼ରେ ପୁଣି ତୁମେ ବାହୁଡ଼ି ଆସିବ।
0: ଭକ୍ତ ବଳରାମ ବାଲିରଥ ଗଢ଼ି ଡାକିଲା ତୁମକୁ ଭକ୍ତିରେ, ଭକ୍ତର ଡାକକୁ ଶୁଣିଲ ହେ ପ୍ରଭୁ ବିଜେ କଲ ବାଲିରଥରେ।
1: 750 କୋଶରୁ ଡାକିଲା ଭକ୍ତ ସାଲବେଗ ପୁଣି, ତା ଡାକ ଶୁଣିଲ ରଥନ ଚାଲିଲା ଆଗକୁ ନଗଲା ପୁଣି।
0: ଭକ୍ତର ଜୀବନ ଭକ୍ତର ସମ୍ମାନ, ଭକ୍ତ ପାଇଁ କରଲୀଳା ବାମନ ରୂପରେ ରଥେ ବିଜେ କର ଭକ୍ତ ପାଇଁ ଚକା ଟୋଳା।
1: ବରଷକେ ଥରି ନନ୍ଦିଘୋଷ ଚଢ଼ି ଭକ୍ତଙ୍କୁ ଦର୍ଶନ ଦିଅ, ଭକ୍ତ ଭଗବାନ ଏକାଠି ହୁଅନ୍ତି ରଥ ଯାତ୍ରା କରିଥାଅ।
0: ରଥେ ଥାଅ ପ୍ରଭୁ, ପଥେ ଥାଅ ପ୍ରଭୁ, ଥାଅ ପ୍ରଭୁ ଭକ୍ତ ଅନ୍ତରେ, ବିପଦେ ଆପଦେ ସାହା ହୁଅ ପୁଣି ରହିଥାଅ ଭକ୍ତ ପାଖରେ।

0: ଲେଖିଛନ୍ତି ଦେଶଦୀପ ଇଚ୍ଛାପୁର ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ।
1: ଲୀଳାମୟ ପ୍ରଭୁ କାଳିଆ ଠାକୁର ଜଗନ୍ନାଥ ନାମେ ଖ୍ୟାତ, ବିଶ୍ୱ ବ୍ରହ୍ମାଣ୍ଡରେ ତାଙ୍କର ବନ୍ଦନା ଶ୍ରଦ୍ଧାଳୁ ତ ଅଗଣିତ।
0: କେତେ ସାଧୁଜନ ଓ ମହାପୁରୁଷ ସେହି ପ୍ରଭୁର ଭକତ, ସେହିପରି ଜଣେ ସୁପୁରୁଷ ଆମ ଏମାଟି ପୁତ୍ର ଅଚ୍ୟୁତ।
1: ପୁଣ୍ୟତୟା ଚିତ୍ରୋତ୍ପଳା ତୀରେ ସ୍ଥିତ ନେମାଳ ବଟସେ ପୀଠ ମୁଖରିତ ହୁଏ ସ୍ନାନ ପୂର୍ଣ୍ଣିମାରେ, ମାଳିକା ହୁଏ ପଠିତ।
0: ଭବିଷ୍ୟ ଦ୍ରଷ୍ଟା ସେ ପୁରୁଷ ଅଚ୍ୟୁତ, ରଚିଲେ ମାଳିକା ସ୍ତୋତ୍ର, ଭବିଷ୍ୟତ ଯାହା ଘଟିବ ଅବଶ୍ୟ ଅଛି ସେଥିରେ ବର୍ଣ୍ଣିତ।
1: ମହାପ୍ରଭୁଙ୍କର ଜୟନ୍ତୀ ଦିବସେ ସେ ପୁରୁଷ ସମାଧିସ୍ଥ ଆସିଥାନ୍ତି ପ୍ରଭୁ ନେମାଳ ପୀଠେ, ତ ରହିଛି ଜନ ପ୍ରବାଦ।
2: ଆହା!

0: ସୁନ୍ଦର ସୁନ୍ଦର କବିତା ପଠାଇଥିବାରୁ ଆପଣଙ୍କୁ ଧନ୍ୟବାଦ ବନ୍ଧୁ।
1: ହ୍ୟାଲୋ
0: ହ୍ୟାଲୋ ମୋ ପସନ୍ଦ କିଏ କହୁଛନ୍ତି?
1: ମ୍ୟାମ ନମସ୍କାର।
0: ନମସ୍କାର,
1: ମୁଁ ପୂଜାରିଣୀ ଭୂୟାଁ କହୁଥିଲି।
0: ପୂଜାରିଣୀ ଭୂୟାଁ କହୁଛନ୍ତି? କୋଉଠୁ
2: କହୁଛନ୍ତି?
1: ଗଞ୍ଜାମରୁ।
0: ଗଞ୍ଜାମର କୋଉଠୁ?
1: ଭଞ୍ଜନଗର।
0: ପୂଜାରିଣୀ ଭୂୟାଁ କେମିତି ଅଛନ୍ତି ଆପଣ?
1: ବହୁତ ଭଲ ଅଛି ମ୍ୟାମ।

0: ଆପଣ ସ୍ଲୋ ସ୍ଲୋ କାହିଁ କଥା ହଉଛନ୍ତି?
1: ପ୍ରଥମ ଥର ପାଇଁ ଆମ ସହିତ କଥା ହଉଛନ୍ତି, ସେଥିପାଇଁ ସ୍ଲୋ,
2: ଆଜ୍ଞା
1: ତାପରେ ପୁଣି ଆସ୍ତେ ଆସ୍ତେ
0: ଏକ୍ସପ୍ରେସ ମାରି ଚାଲିବ,
1: ପୁଣି ପିକଅପ୍ ନବ ଆଉ।
2: ତାଙ୍କର ଝିଅ,
0: ଓହୋ, ରଞ୍ଜନ ଭୂୟାଙ୍କର ଝିଅ
2: ଆଜି ଛୁଟିରେ ଅଛି ତ?
0: କଣ କରନ୍ତି?
2: ମୁଁ ଗୋଟେ ମଲ୍ କ୍ୟାସିୟର ଅଛି।
0: କେତେ ଦିନ ହେଲା କଲଣି କାମ?
2: 1 ଇୟର ହେଇଯିବ ଏବେ।
1: ଭୁବନେଶ୍ୱରରେ ଅଛନ୍ତି ନା ଆପଣ?
2: ଆଜ୍ଞା।
1: ଆପଣଙ୍କ ସାଙ୍ଗରେ ବୋଧେ ଆପଣଙ୍କର ଭଉଣୀ ମାନେ ବି ଅଛନ୍ତି?
2: ହଁ, ଭଉଣୀ ଅଛନ୍ତି, ବାପା ଅଛନ୍ତି, ମା ଅଛନ୍ତି, ଭାଇ ଅଛନ୍ତି।
0: ଗାଁକୁ କେତେ ଥର ଯାଆନ୍ତି ବର୍ଷକୁ?
2: ବର୍ଷକୁ ନାଇଁ, ମାସେ ଦି ମାସ ଖଣ୍ଡେ ଏମିତି ହେଲେ ଯାଉ ଗାଁକୁ ବୁଲିକି ଆସୁ। ଯାହାକୁ ଯେତେବେଳେ ଛୁଟି ନିଏ ସୁବିଧା ହେଲା ସେ ସେମିତି ଯାଆନ୍ତି ଆଉ।
1: ପୂଜାରିଣୀ କେତେ ପାଠ ପଢିଛନ୍ତି ଆପଣ? କେତେ ପର୍ଯ୍ୟନ୍ତ
2: ପଢିଛନ୍ତି? ପ୍ଲସ୍ ଥ୍ରୀ କମ୍ପ୍ଲିଟ କରିଦେଇଛି।
1: ପ୍ଲସ୍ ଥ୍ରୀ ପରେ ଆପଣ ଚାକିରି କଲେଣି, ଏଥର ସଂସାର କରିବା କଥା?
2: କରିବା,
1: ଆମେ ଅପେକ୍ଷା କରି ରହିଲୁ ଆଉ। କେବେ ଭୋଜି ଫୋଜି ଦେବେ ଆମକୁ ଟିକେ ଡାକିବେ, ଯଦି ଡାକିବେ ମନ କରିବେ।
2: ଆପଣ ଫ୍ରି ହେଇକି ଆସିବେ ତ?
1: ହଁ, ଡାକିଲେ ଆସିବେ।
0: ଭୁବନେଶ୍ୱରଟା କେତେ ବାଟ କି?
1: ଅଳ୍ପ ବାଟ ତ।
2: ମମି ତ ଥରେ ଆପଣଙ୍କୁ କହିଥିଲେ, ଆପଣ ଆସିଲେନି।
1: ହଁ, ସେମିତି ତ।

0: ନା ଆପଣ?
1: ଆଜ୍ଞା
0: ଆପଣଙ୍କ ସାଙ୍ଗରେ ବୋଧେ ଆପଣଙ୍କର ଭଉଣୀ ମାନେ ବି ଅଛନ୍ତି?
1: ହଁ, ଭଉଣୀ ଅଛନ୍ତି, ବାପା ଅଛନ୍ତି, ମା ଅଛନ୍ତି, ଭାଇ ଅଛନ୍ତି।
0: ଗାଁକୁ କେତେ ଥର ଯାଆନ୍ତି ବର୍ଷକୁ?
1: ବର୍ଷକୁ ନାଇଁ, ମାସେ ଦି ମାସ ଖଣ୍ଡେ ଏମିତି ହେଲେ ଯାଉ ଗାଁକୁ ବୁଲିକି ଆସୁ। ଯାହାକୁ ଯେତେବେଳେ ଛୁଟି ନିଏ ସୁବିଧା ହେଲା ସେ ସେମିତି ଯାଆନ୍ତି ଆଉ।
0: ପୂଜାରାଣୀ କେତେ ପାଠ ପଢିଛନ୍ତି ଆପଣ? କେତେ ପର୍ଯ୍ୟନ୍ତ
1: ପଢିଛନ୍ତି? ପ୍ଲସ୍ ଥ୍ରୀ କମ୍ପ୍ଲିଟ କରିଦେଇଛି।
0: ପ୍ଲସ୍ ଥ୍ରୀ ପରେ ଆପଣ ଚାକିରି କଲେଣି, ଏଥର ସଂସାର କରିବା କଥା?
1: କରିବା ଆଉ,
0: ଆମେ ଅପେକ୍ଷା କରି ରହିଲୁ ଆଉ। କେବେ ଭୋଜି ଫୋଜି ଦେବେ ଆମକୁ ଟିକେ ଡାକିବେ, ଯଦି ଡାକିବେ ମନ କରିବେ।
1: ଆପଣ ଫ୍ରି ହେଇକି ଆସିବେ ତ?
0: ହଁ, ଡାକିଲେ ଆସୁନାହାନ୍ତି।
2: ଭୁବନେଶ୍ୱରଟା କେତେ ବାଟ କି?
0: ଅଳ୍ପ ବାଟ ତ।
1: ମମି ତ ଥରେ ଆପଣଙ୍କୁ କହିଥିଲେ, ଆପଣ ଆସିଲେନି?
0: ହଁ, ସେମିତି ତ ଡାକିଛନ୍ତି, ସେମିତି ଅନେକ ଡାକୁଛନ୍ତି, ଆମେ ଜାଣିଛୁ, ବହୁତ ଶ୍ରଦ୍ଧାରେ ଡାକୁଛନ୍ତି, ଅପେକ୍ଷା କରୁଛନ୍ତି।
2: ଆମେ କାହା ସହିତ ପାତରନ୍ତର ନ କରି କାହା ପାଖକୁ ଯାଇ,
0: କିନ୍ତୁ ଯଦି ସୁବିଧା ହେଲା ତାହେଲେ ଯାଇପାରୁ, ଏମିତି ବି ଅଛି।
2: ଆପଣଙ୍କ ବାପା ହଉଛନ୍ତି ଆମର ରେଗୁଲାର ଶ୍ରୋତା,
0: ମା ବି କଥା ହେଇଛନ୍ତି ଆମ ସହିତ ଦି ଥର।
1: ଗାଁରେ ରେଡିଓଟା ରଖା ହେଇଯାଇଛି ତ, ସେ ରେଡିଓଟା ମୂଷା କାଟି ଦେଇଛି, ସେଥିପାଇଁ ବାବା ଏବେ ବେସର କରିପାରିନାହାନ୍ତି।
2: କିନ୍ତୁ ଅନ୍ୟ ତ ଆପଣ ଶୁଣିପାରିବେ, ରେଡିଓ କଣ ଦରକାର କି?
1: ଗାଁରେ ଥିଲାବେଳେ ସବୁ ଟାଇମ୍ରେ ଆମର ରେଡିଓ ବାଜୁଥିବ, ଯିଏ ଯିଏ ଯେମିତି ଗୀତ କହିଥିବ ସବୁ ଗୀତ ଚାଲେ। ବାବା ପାଇଁ ମୁଁ ଏଇ ଗୀତଟା କହିଥିଲି, ଏଇ ଗୀତଟା ମୋର।
0: ବାପାଙ୍କର କଲ୍ ଗୁଡା ଯେତେବେଳେ ଶୁଣୁଛନ୍ତି ସେତେବେଳେ ଆପଣଙ୍କୁ କେମିତି ଲାଗେ ଆମ କାର୍ଯ୍ୟକ୍ରମ?
1: ବହୁତ ବଢିଆ ଲାଗେ,
0: ବହୁତ ଭଲ ଲାଗେ। ତାହେଲେ ସବୁବେଳେ ଏଥର ଶୁଣିବେ?
1: ସେମିତି ଟାଇମ୍ ତ ହୁଏନି ନା,
0: ନା ବସିକି ଶୁଣିବା ଦରକାର ନାହିଁ, ରେଡିଓ ଚାଲିଥିବ, ଆପଣଙ୍କର କାମ ବି ଚାଲିଥିବ।
1: ହଁ, ଏବେ ସେମିତି ହିଁ ଚାଲୁଛି।
0: ହଁ ହଁ,
1: ଏବେ ଆଉ ଟାଇମ୍ ହଉନି, ସେମିତି ଚାଲୁଛି।
0: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ପ୍ରଥମ ଥର ପାଇଁ।
1: କହିଦିଅନ୍ତୁ
0: କଣ ଗୀତ ଶୁଣିବେ?
1: ଯାହାକୁ ରଖିବ ଅନନ୍ତ।
0: କୋଉ ଗୀତଟି?
1: ଦେବଦେବ ମହାଦେବ।
0: ଠିକ ଅଛି, ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି ଆପଣ।

0: ସପ୍ତାହରେ ଥରେ ଯେବେ ତୁମେ ଆସିଯାଅ ସାଥୀ, ମନ ହୁଏ ବନ୍ଧୁ କାଟିବାକୁ ତୁମ ସହ କେତେ ଦିନ କେତେ ପୁଣି ରାତି।
1: ହାତ ଲେଖା ଚିଠି ତୁମ ସତରେ ଲାଗେ ଭାରି ନିଆରା, କବିତାରେ ରହିଥାଏ ପ୍ରୀତି ଭରା ଭରା।
0: ତୁମ ପସନ୍ଦର ଗୀତ ତୁମେ କହିଯାଅ ସିନା, ସମସ୍ତଙ୍କୁ ଭଲ ଲାଗେ ଭାରି ମନ ଜିଣା।
1: ଏକଥା କି ବୁଝେ ସେହି ଅବୁଝା ସମୟ, ହେଇ ପରା ଦେଲାଣି ଇସାରା, ଖେଳ ସରିଗଲା ତୁମ, ଏବେ ଯାଅ ଯାଅ।

0: ହେଲେ ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671230-3149
1: ଏଇଟି ଆମର ଫୋନ ନମ୍ବର
0: ମନରେ ଦୁଃଖ ଆଣିବାନି ବନ୍ଧୁ ଆସିଥିଲେ ଫେରିବାକୁ ହବ ଇଏ ପରା ସୃଷ୍ଟିର ବିଚାର।

ଶେଷ ହେଲା ମୋ ପସନ୍ଦ। ପ୍ରଯୋଜନା ପ୍ରଜ୍ଞା ପରମିତା ସାହୁ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ। ବୈଷୟିକ ସହାୟତା କରିଥିଲେ ସୁଭାଶିଷ ରାଜଗୁରୁ ମହାପାତ୍ର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ସଙ୍ଗୀତ।

ରୂପକ ବର୍ଷାରାଣୀ, ରଚନା ସୁରେଶ ଚନ୍ଦ୍ର ଦାସ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ସୁନୀଲ ଶତପଥୀ।

0: ବର୍ଷାର ଅବାରିତ ଧାରା ତାର ଶୁଷ୍କ ବକ୍ଷରେ ସୃଷ୍ଟି କରେ ଉତ୍ତାଳ ତରଙ୍ଗ, ଯୌବନର ସ୍ଫୀତ ବକ୍ଷ ପ୍ରତିମୁହୂର୍ତ୍ତରେ ତାର ଗୁମରି ଉଠେ। ଯାତ୍ରା ପଥର ସବୁ ପ୍ରକାର ବାଧାବନ୍ଧନକୁ ଅତିକ୍ରମ କରି ପ୍ରଣୟାସକ୍ତା ତଟିଣୀ ଚଳଚଞ୍ଚଳ ହୋଇ ଉଠେ ପ୍ରଶାନ୍ତ ସାଗର ବକ୍ଷରେ ଆତ୍ମାହୁତି ଦେବାକୁ। ଅତୀତର ଶୁଷ୍କ ନିର୍ଯାତିତ ମୁହୂର୍ତ୍ତଗୁଡ଼ାକୁ ସେ ସମ୍ପୂର୍ଣ୍ଣ ରୂପେ ଭୁଲିଯିବାକୁ ଚାହେଁ। ସିଏ ଆଜି ବନ ନିର୍ଝରିର କୁମାରୀ କନ୍ୟା ନୁହେଁ, ସିଏ ସାଗର ପ୍ରିୟା, ସାଗର ପ୍ରାଣା, ବିଦଗ୍ଧା ପ୍ରେମିକା ଋତୁମତୀ ତଟିନୀ, ବିଦଗ୍ଧା ପ୍ରେମିକା ପାଗଳିନୀ, ଜଣେ ବିବେକଶୂନ୍ୟ ପ୍ରେମାସ୍ୱାଦରେ ମତ୍ତ ଏବଂ ଅନ୍ୟ ଜଣେ ବୁଦ୍ଧି ବିବେକ ବିହୀନ କାଳଚକ୍ରର କ୍ରୀତ ଦାସ।
1: ଡାକିଲେ ସେତୁବନ୍ଧ,
0: ତାପରେ ତଟିନୀ ଓ ସେତୁବନ୍ଧ।

କଦଳୀ ଗଛ ସ୍ପର୍ଶ କଲେ ଫଳ ବୃହଦାକାର ହୁଏ, ଶାମୁକା ଉପରେ ପଡ଼ିଲେ ଉଦ୍ଭବ ହୁଏ ମହାମୂଲ୍ୟବାନ ମୁକ୍ତା, ସର୍ପର ଫଣା ସ୍ପର୍ଶ କଲେ ସେ ସର୍ପ ହୋଇଉଠେ ମଣିଯୁକ୍ତ ବିଷଧର। ବର୍ଷାରାଣୀ ଆଖିର ଏହି ଦୁଇବିନ୍ଦୁ ଜଳ ପ୍ରକୃତି ଗର୍ଭରେ ଯେଉଁ ପ୍ରେମବିନ୍ଦୁ ସିଞ୍ଚନ କରେ, ତାହା ସେଦିନ ପ୍ରେମବିଦଗ୍ଧା ମୀରାଙ୍କୁ ଅଭିଭୂତ କରି ତୋଳିଥିଲା।

0: କିମ୍ବଦନ୍ତୀ କହେ, ହସ୍ତା ନକ୍ଷତ୍ରରେ ବର୍ଷାରାଣୀ ଯେଉଁ ଦୁଇ ବିନ୍ଦୁ ଜଳ ତାର ଆଖିର ପଲକରେ ସାଇତି ରଖିଥାଏ ଋତୁରାଜ ବସନ୍ତର ଆବାହନ ପାଇଁ, ତାକୁ ସେ ପ୍ରକୃତିକୁ ଅର୍ପଣ କରେ ସ୍ୱାତି ନକ୍ଷତ୍ରରେ। କଦଲୀ ସିପ ଭୁଜଙ୍ଗ ତିନ ସ୍ୱାତି ଏକ ଗୁଣ ତିନ।
1: ଏହି ସ୍ୱାତି ନକ୍ଷତ୍ରର ଜଳ

ରାମଗିରିର ନିଭୃତ ବକ୍ଷରେ ବସିଥିଲେ ସେଦିନ ସାପଗ୍ରସ୍ତ ବିରହୀ ଯକ୍ଷ। ବିରହିଣୀ ହେମମାଳାର ସ୍ମୃତି ପ୍ରତି ମୁହୂର୍ତ୍ତରେ ତାଙ୍କ ଭିତରେ ରୋମାଞ୍ଚ ସୃଷ୍ଟି କରୁଥିଲା। ଅତିଷ୍ଠ ହୋଇ ଉଠିଲା ଯକ୍ଷ। ପରିଶ୍ରାନ୍ତ ମନ ଭିତରେ କେଉଁ ଏକ ଅହେତୁକ କମ୍ପନର ଜ୍ୱାଳାକୁ ସମ୍ବରଣ କରିପାରିଲେନି ସେ। ଅଦୂରରେ ମେଘମାଳାର ପ୍ରଶାନ୍ତ ଗମ୍ଭୀର ମୂର୍ତ୍ତି, ଅନ୍ତରର ଭାଷାକୁ ସେ କିପରି ଭାବରେ ବ୍ୟକ୍ତ କରିବେ ହେମମାଳା ପାଖରେ? ଲୋତକପୂର୍ଣ୍ଣ ଚକ୍ଷୁରେ ଅନ୍ତରର ସନ୍ଦେଶକୁ ତୋଳି ଧରିଲେ ମେଘ ନିକଟରେ। ତାହା ହିଁ ସୃଷ୍ଟି କଲା କାଳିଦାସଙ୍କ ମେଘଦୂତର ବିଶ୍ୱବିଶ୍ରୁତ ଆଲେଖ୍ୟ।

0: ପ୍ରିୟ ପାଖକୁ, ସେ ସ୍ଥାନରେ ବାହ୍ୟ ଉତ୍ତାନରେ ବାସ କରୁଥିବେ ସ୍ୱୟଂ ମହାଦେବ। ତାଙ୍କରି ମସ୍ତକରୁ ଚନ୍ଦ୍ରିକାରୁ ରଜତ ଜ୍ୟୋତ୍ସ୍ନା ଅଳକା ପରିକୁ ସ୍ୱପ୍ନାଲୋକରେ ବିଧୃତ କରୁଥିବ।
1: ଦେଖ।

0: ଏହି ପ୍ରସଙ୍ଗରେ ଏକ କାଳ୍ପନିକ କଥାବସ୍ତୁ ମନେ ପଡ଼େ। ଆକାଶରେ ଧଳା ଧଳା ବାଦଲର ଆସ୍ତରଣକୁ ଦେଖି ଦେବରାଜ ଇନ୍ଦ୍ରଙ୍କ ମନରେ ସୃଷ୍ଟି ହେଲା ପ୍ରତିକ୍ରିୟା। ବର୍ଷାର ଯଶଗାନକୁ ସହ୍ୟ କରିପାରିଲେନି ସେ, ତେଣୁ ଇନ୍ଦ୍ର କ୍ରୋଧ ପରବଶ ହୋଇ ତାଙ୍କ ଧନୁକୁ ମେଘର ବକ୍ଷସ୍ଥଳକୁ ନିକ୍ଷେପ କଲେ ଏବଂ ଠିକ୍ ସେହି ସମୟରେ ଶ୍ରୀକୃଷ୍ଣଙ୍କର ବଂଶୀର ଛାୟା ଧନୁ ଉପରେ ପଡ଼ିଲା। କୃଷ୍ଣଙ୍କ ଲାଲ ଅଧରର ରଙ୍ଗ, ବଂଶୀର ସବୁଜ ରଙ୍ଗ, କୃଷ୍ଣବର୍ଣ୍ଣା ଯମୁନା ଧାରା, ପୀତାମ୍ବରର ପିତ ରଙ୍ଗ ଆଦି ମିଶି ଧନୁ ସୃଷ୍ଟି ହେଲା ସପ୍ତବର୍ଣ୍ଣୀ ଇନ୍ଦ୍ର ଧନୁରେ ଏବଂ ମେଘ ଏହାକୁ କଙ୍କଣ ଭାବେ ଧାରଣ କଲା। ଶୁଭ୍ରତା ହେଉଛି ଯଶର ପ୍ରତୀକ ଏବଂ ସାତ୍ୱିକ ପ୍ରେମର ବାହକ। ପ୍ରସିଦ୍ଧ ପ୍ରାଚୀନ ହିନ୍ଦୀ କବି ଭୂଷଣଙ୍କ ଏକ ଉକ୍ତି,
1: ଇନ୍ଦ୍ର ନିଜ ହେରତ ଗଜ ଇନ୍ଦ୍ର ଅରୁ ଇନ୍ଦ୍ର କୋ ଦନୁଜ ହେରେ ଦୁଗଦି ନଦୀଶ କୋ ଭୂଷଣ ଭନତ ସୁଖ ସରିତା କୋ ହଂସ ହେରେ ବିଧି ହେରେ ହଂସ କୋ ଚକୋର ରଜନୀଶ କୋ।

ମାସ ଆଷାଢ଼ ଋତୁ ବିରହ ବର୍ଷା ଋତୁର ବାରିଧାରା ପ୍ରେମ କଦମ୍ବରେ ଯେଉଁ ରୋମାଞ୍ଚ ସୃଷ୍ଟି କରେ ତାର ଶିକାର ହେଉଠନ୍ତି ପ୍ରକୃତି ଓ ପୁରୁଷ। ବିରହ ଜ୍ୱାଳାରେ ଉଭୟ ଅତିଷ୍ଠ ହେଉଠନ୍ତି ନାରୀ ଓ ପୁରୁଷ ଉଭୟ ଉଭୟଙ୍କ ପାଇଁ ଏକ ଅନବତ୍ୟ ସୃଷ୍ଟି ଶାଶ୍ୱତ ପ୍ରେମର ପ୍ରତିଷ୍ଠା ପାଇଁ ବର୍ଷା ତାର ଏକ

0: ଭାରତୀୟ ସଙ୍ଗୀତରେ ବର୍ଷା ଋତୁର ରାଗକୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ଏହି ଋତୁରେ ବ୍ୟବହାର କରାଯାଇଥିବା ଶାସ୍ତ୍ରୀୟ ରାଗକୁ ସ୍ୱତନ୍ତ୍ର ବିଭାଗ ଦିଆଯିବା ସଙ୍ଗେ ସଙ୍ଗେ ଗାୟନକୁ ସମୟବନ୍ଧନରୁ ମୁକ୍ତ କରାଯାଇଛି।
1: ରାଗ ବେଗ ଉଚ୍ଚକୋଟୀର ଏବଂ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପୁରୁଷ ରାଗ। ସାରଙ୍ଗର ଚଳନରେ କେତେକ ପରିବର୍ତ୍ତନ କଲେ ମେଘ ରାଗ ସ୍ପଷ୍ଟ ହୋଇଉଠେ।

ରାଗ ମଲ୍ହାର ମଧ୍ୟ ବର୍ଷା ଋତୁରେ ଏକ ମହତ୍ତ୍ୱପୂର୍ଣ୍ଣ ରାଗ। ରାଗ ମଲ୍ହାର କିମ୍ବା ମିଆଁ ମଲ୍ହାରରେ ରିଷଭ ଏବଂ ପଞ୍ଚମର ଅପୂର୍ବ ସମ୍ବାଦ ଏହି ରାଗକୁ ଅତ୍ୟଧିକ ସରସ କରିଥାଏ। ଏହି ରାଗରେ ଦୁଇଟି ନିଷାଦ ଯଥା କୋମଲ ଏବଂ ଶୁଦ୍ଧର ପ୍ରୟୋଗ ଏକ ଅପୂର୍ବ ସଂଯୋଗ।

0: ଗୋଟା ମହ୍ଲାରରେ ଅନ୍ୟ ରାଗକୁ ମିଶ୍ରଣ କରି ଅନେକ ରାଗର ସୃଷ୍ଟି କରାଯାଇଛି, ଯଥା
1: ଗରି ମା ଗ ପ ମା ଧ ପ ସା ନି ରେ ସା।
0: ଏହି ଗୌଡ଼ ଅଙ୍ଗକୁ ମହ୍ଲାର ରାଗରେ ମିଶାଇଲେ ଗୌଡ଼ ମହ୍ଲାର ରାଗର ସୃଷ୍ଟି ହୁଏ।

ରିଷଭ, ପଞ୍ଚମ ଏବଂ ନିଷାଦ ଏହି ତିନିଗୋଟି ସ୍ୱର ମହ୍ଲାର ରାଗରେ ମୁଖ୍ୟ ସ୍ୱର। ଏହାର ସ୍ୱର କୁଣ୍ଡଳୀରେ ନକ୍ଷତ୍ର, ରାଶି ଏବଂ ଦେବତା ପରସ୍ପର ଭିତରେ ଏକ ସୁସାମଞ୍ଜସ୍ୟ ପ୍ରତିଷ୍ଠା କରନ୍ତି। ରିଷଭର ନକ୍ଷତ୍ର ଚିତ୍ରା, ରାଶି ତୁଳା, ଦେବତା ଅଗ୍ନି। ପଞ୍ଚମର ନକ୍ଷତ୍ର ଉତ୍ତରା, ରାଶି କନ୍ୟା, ଦେବତା ବିଷ୍ଣୁ। ଏବଂ ନିଷାଦର ନକ୍ଷତ୍ର ଅନୁରାଧା, ରାଶି ବୃଶ୍ଚିକ, ଦେବତା ସୂର୍ଯ୍ୟ।

ଏହି ପ୍ରସଙ୍ଗରେ ବର୍ଷା ଋତୁରେ ଗାୟନ କରାଯାଉଥିବା ଲୋକଗୀତ ମଧ୍ୟ ବହୁତ ପ୍ରଭାବଶାଳୀ। ଉତ୍ତରପ୍ରଦେଶରେ ପ୍ରଚଳିତ ଲୋକଗୀତରେ କଜରୀ, ସାୱନ, ଝୁଲା ଏବଂ ଚୌମାସର ପ୍ରଚାର ଅତ୍ୟଧିକ ଭାବେ ଲକ୍ଷ୍ୟ କରାଯାଏ।

ତାପରେ ସାୱନ ବର୍ଷା ଋତୁରେ ଗାନ କରାଯାଉଥିବା ଉତ୍ତରପ୍ରଦେଶର ଲୋକଗୀତର ସାୱନ ଏକ ବିଶେଷ ଗାୟନ ଶୈଳୀ।

ପରିଶେଷରେ ଝୁଲା ପୁରୁଷ ଓ ପ୍ରକୃତିର କାମକଳା ଉପରେ ଆଧାରିତ ଏହାର ବର୍ଣ୍ଣନା ସାମଗ୍ରିକ ଜୀବନ ପାଇଁ ଏକ ଅନନ୍ୟ ପରିପ୍ରକାଶ।

ରାବଣର ଇଲାକାରେ ଅନେକ ପ୍ରାପ୍ତି, ଅନେକ ଜ୍ୱଳନ, ଅନେକ ବିରହ, ଅନେକ ମିଳନ, ରାଗ ଅନୁରାଗ ଓ ଅନେକ ରଙ୍ଗର କଳ୍ପନା। ସେ ପ୍ରାପ୍ତି କାହିଁ କେତେ ମେଘମାଳାର ଅସରନ୍ତି ଜ୍ୱାଳକୁ ବହନ କରି ନଈ ପଡ଼େ। ଏହି ଧରାପୃଷ୍ଠରେ ଏକ ଉଜ୍ଜ୍ୱଳ ଆଗାମୀର

ଶୁଣୁଥିଲେ ସଙ୍ଗୀତ ରୂପକ ବର୍ଷାରାଣୀ, ରଚନା ସୁରେଶ ଚନ୍ଦ୍ର ଦାସ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ପରିଚାଳନା କରିଥିଲେ ସୁନୀଲ ଶତପଥୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 মিটার ତଥା 970 কিলোহার্টজ ଯୋଗେ। ଶୁଣନ୍ତୁ ରତିକାନ୍ତ ଶତପଥୀଙ୍କ କଣ୍ଠରୁ ଏହି ଗୀତଟି, ଶିଳ୍ପୀଙ୍କ କଣ୍ଠରେ ସାମନ୍ତ ନନ୍ଦକିଶୋର ସିଂଙ୍କ ରଚନାରୁ।

0: ଆକାଶବାଣୀ କଟକ ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଅଭିଲାଷିତ ଦିନ 11:10 ଆଜିର କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ ଏବଂ ସୁମିତା କରାପଡ଼ ଲୋକସଙ୍ଗୀତ କ୍ରମରେ ପ୍ରଚାର କରିବୁ ଗୋପାଳଙ୍କ ଗଳ ଦିନ 11:30 ପରିବେଷଣ କରିଛନ୍ତି ଦୁର୍ଗାଚରଣ ବେହେରା ଏବଂ ସାଥୀମାନେ। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 12:00। ଦିନ 1:10 ପ୍ରଚାର କରିବୁ କେନ୍ଦ୍ରା ଗୀତ ପରିବେଷଣ କରିଛନ୍ତି ରତ୍ନାକର ନାଥ। ନାରୀମହଲ ଦିନ 1:20 ଏଥିରେ ଆଳାପରେ ରହିଛି ରୀତା ପଟ୍ଟନାୟକଙ୍କ ସହିତ କଥାବାର୍ତ୍ତା। ଅପରାହ୍ନ 2:45 ଆପଣଙ୍କ ଚିଠି, ଅପରାହ୍ନ 3:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ଅପରାହ୍ନ 3:10। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:25। ଚିରହରିତ ଅପରାହ୍ନ 4:00। ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। ସ୍ମୃତିର ପାହାଚ ସନ୍ଧ୍ୟା 5:00। ଏଥିରେ ରହିଛି ଚକ୍ରଧର ତ୍ରିପାଠୀ, ଅବସରପ୍ରାପ୍ତ ଶିକ୍ଷକ ଏବଂ ଧାରାବାହିକ କଳାକାରଙ୍କ ସହିତ ସାକ୍ଷାତକାର। ଯୁବବାଣୀରେ ଶ୍ରୋତାମାନଙ୍କ ଚିଠିପତ୍ରର ଉତ୍ତର ସମ୍ପର୍କରେ ସନ୍ଧ୍ୟା 5:30। ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 76ତମ ଭାଗ। ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:30। ରାତି 17:02 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଜିଲ୍ଲା ହାଲଚାଲରେ ନୟାଗଡ଼ ଜିଲ୍ଲାର ହାଲଚାଲ ରାତି 7:25। ଆକାଶବାଣୀରୁ କୃଷି ଶିକ୍ଷା ରାତି 7:30। ଏଥିର ବିଷୟ ରହିଛି ପରିବେଶ ଅନୁକୂଳ କୃଷି। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଦିଲୀପ ରଞ୍ଜନ ଷଡ଼ଙ୍ଗୀ। ରାତି 8:02 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 9:30 ଅଖିଳ ଭାରତୀୟ ଇଂରାଜୀ ରୂପକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଅଖିଳ ଭାରତୀୟ ରବିବାସରୀୟ ସଙ୍ଗୀତ ସଭା ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସର୍ବୋଚ୍ଚ ତାପମାତ୍ରା 36°C ଏବଂ ସର୍ବନିମ୍ନ 29°C ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।
1: ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350cc ବାଇକ୍ ଏବଂ ତିନିଚକିଆ ଯାନ ଉପରେ ଟ୍ୟାକ୍ସ 28%ରୁ ହ୍ରାସ କରି 18% କରିଦେଇଛନ୍ତି। ସେପ୍ଟେମ୍ବର 22, 2025 ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେଭେଲ୍ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜରୀ କାର୍ ଏବଂ ବଡ଼ ବାଇକ୍ 40%ର ନୂଆ ସ୍ଲାବ୍ରେ ଆସିଯିବ। ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିୟନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା, ଚାଲ ପିଜ୍ଜା ପାର୍ଟି। ଚାଲ ତୋ କାର୍ଡ ପିନ୍ଧେ।
2: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି। ଆର୍ବିଆଇ କହେ ଯେ ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୋର ନେଟୱର୍କ ଦ୍ୱାରା କରନ୍ତୁ।
1: ବାଏ ଗର୍ଲସ୍, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଙ୍ଗ।
2: ଆର୍ବିଆଇ କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ।

0: ଅଭୁଲା ଗୀତରେ ଶୁଣୁଥିଲେ ସଙ୍ଗୀତା ଗୋସାଇଁ ଏବଂ ସୁମିତା ଗରାବଡ଼ଙ୍କ କଣ୍ଠରୁ କେତେଗୋଟି ଗୀତ। ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଲୋକସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଗୋପାଳଙ୍କ ଗୋଳ। ପରିବେଷଣ କରିଛନ୍ତି ଧ୍ରୁବଚରଣ ବେହେରା ଏବଂ ସାଥୀମାନେ।

ଶୁଣୁଥିଲେ ଗୋପାଳଙ୍କ ଉଗାଳ, ପରିବେଷଣ କରିଥିଲେ ଧ୍ରୁବଚରଣ ବେହେରା ଏବଂ ସାଥୀମାନେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ହେଉଛି ମଞ୍ଜୁଳ ମଧ୍ୟାହ୍ନର। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

ତାହେଲେ ଆରମ୍ଭ କରୁଛୁ। ଆପଣ ସରିତା କଟକରୁ ଲେଖିଛନ୍ତି ବାଜି କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି।

ପରବର୍ତ୍ତୀ ଗୀତଟି ବଳିଦାନ କଥାଚିତ୍ରର ନେଇ ଯାର ମେଘମତେ। ଏହି ଗୀତଟିକୁ ଡେଡିକେଟ୍ କରିଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି, ପୂଜା, ମହାସଙ୍ଗପୁର ବହୁଗ୍ରାମ କଟକରୁ। ତାହେଲେ ସେହି ଦେବଙ୍ଗତ କଣ୍ଠଶିଳ୍ପୀ ଏସ୍ ସାରୋଗୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୁଣାଇ ଦେଉଛୁ ଏହି ଗୀତଟିକୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ପଠାଇଛନ୍ତି ନାରାୟଣ ପ୍ରଧାନ, ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ। ଆପଣଙ୍କ ଅନୁରୋଧର କଥାଚିତ୍ରଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, କଥାଚିତ୍ର ଦର୍ଦ୍ଦ।

କଥାଚିତ୍ର ସପନ ବଣିକ ଗୀତଟିକୁ ଗାଇଛନ୍ତି ଅନୁରାଧା ପୋଡ଼ୁଆଲ ଆଉ ଆପଣମାନେ ହେଲେ କବକାନ୍ତ ପ୍ରଭାକର ପାତ୍ର ମଙ୍ଗୁଳି କୁଣ୍ଡୁ ପ୍ରମୋଦ ପାତ୍ର ସୌଦାମିନୀ ରଥ ଭାଇ ମହମ୍ମଦପୁର ବିଲହାଟ କଟକରୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ପ୍ରମୋଦ କୁମାର ସାହୁ, ଡିଓସାହି, କାଦୁଅପଡ଼ା, ଜଗତସିଂହପୁରରୁ। ଆପଣଙ୍କ ଅନୁରୋଧର କଥାଚିତ୍ରଟି ହେଲା ମା ଓ ମମତା। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ଆମର ପ୍ରିୟ ଶ୍ରୋତାମାନଙ୍କୁ ଜଣାଇ ଦେଉଛୁ, ଯେଉଁମାନେ ମଞ୍ଜୁଳା ମଧ୍ୟାହ୍ନରେ ଆମ ପାଖକୁ ଏସ୍ଏମ୍ଏସ୍ ପଠାଇବାକୁ ଚାହାନ୍ତି ସେମାନେ କ୍ୟାପିଟାଲ ଲେଟରରେ ACTC ସ୍ପେସ୍ ଦେଇ ଗୀତର ନାଁ ଲେଖନ୍ତୁ, ପୁଣି ଥରେ ସ୍ପେସ୍ ଦେଇ ଗୀତଟି କେଉଁ କଥାଚିତ୍ରରୁ ଆସିଛି ତା'ର ନାଁ ଲେଖନ୍ତୁ, ତାପରେ ନିଜ ନାଁ, ଗାଁ ଏବଂ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ପାଖକୁ। ନମ୍ବରଟି ହେଲା 09495963210। ତାହେଲେ ଶ୍ରୋତାବନ୍ଧୁ, ଅପେକ୍ଷାରେ ରହିଲୁ ଆପଣଙ୍କର ଏସ୍ଏମ୍ଏସ୍କୁ। ପରବର୍ତ୍ତୀ କଥାଚିତ୍ରଟି ହେଲା 20 ସାଲ ବାଦ। ଗୀତଟିକୁ ଗାଇଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ମହମ୍ମଦ ଅଜିଜ, ଆଉ ଶୁଣିବା ପାଇଁ ଲେଖିଛନ୍ତି ଭବାନୀ ଦେବୀ, ବାଣୀ ପ୍ରସାଦ, ତାଙ୍କ ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟନ, ବ୍ଲକ ଛକ ନିଶ୍ଚିନ୍ତ କୋଇଲିରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ସ୍ୱରୂପ ଚକ୍ରବର୍ତ୍ତୀ ଏବଂ ରବି ବର୍ମା। କଥାଚିତ୍ର ଅଭିମାନ। ଆପଣ ହେଲେ ଘାସିବର ଜେନାପୁର ଯାଜପୁରରୁ ଝରଣା ବେହେରା, ଅରୁଣ କୁମାର ବେହେରା।

ଦେବଗନ୍ତ କଠଶିଳ୍ପୀ ଏସ୍ ଜାନକୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି ମିତୁ ପାତ୍ର, ସୁଦାମ ଦେବତା, ମହମ୍ମଦପୁର ବିଲହାଟ କଟକରୁ ସୌତୁଣୀ କଥାଚିତ୍ରର ଏହି ଗୀତଟି ଶୁଣିବା ପାଇଁ। ଗାଇଛନ୍ତି ଏସ୍ ଜାନକୀ ଏବଂ ତାନସେନ ସିଂହ।

ଏଇ ଏସଏମଏସଟିକୁ ପଠାଇଛନ୍ତି ବାମଦେବ ପୃଷ୍ଟି, ବଳରାମ ସାହୁ, ଦକ୍ଷିଣକୂଳ ଯାଜପୁରରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ନିଝୁମ ରାତିର ସାଥୀ କଥାଚିତ୍ରର ଏହି ଗୀତଟିକୁ। ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଏସ୍ ଜାନକୀ।

ଏସଏମଏସଟିକୁ ପଠାଇଛନ୍ତି ସିଡିଏ 11 କଟକରୁ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର। ଆପଣଙ୍କର ଅନୁରୋଧର କଥାଚିତ୍ରଟି ହେଲା ଉଲ୍କା। ଗୀତଟିକୁ ଗାଇଛନ୍ତି ଆରତୀ ମୁଖାର୍ଜୀ।

କାର୍ଯ୍ୟକ୍ରମର ଶେଷରେ ମୋହରା କଥାଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଏସଏମଏସ କରି ପଠାଇଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ।

0: ଶୁଣୁଥିଲେ କେନ୍ଦ୍ରା ଗୀତ ପରିବେଷଣ କରିଥିଲେ ରତ୍ନାକର ନାଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଶୁଣ ଶୁଣ ଶୁଣ, ଗାଁ ଭାଇ ଭଉଣୀ ମାନେ KYC ଅପଡେଟ ର ମେସେଜ କୁ ଅଣଦେଖା କରନ୍ତୁ ନାହିଁ, ତୁରନ୍ତ KYC ଅପଡେଟ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ କରେସ୍ପଣ୍ଡେଣ୍ଟ ମାନେ BC ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି, ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର KYC ଅପଡେଟ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
5: RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଆରମ୍ଭ କରୁଛୁ ନାରୀ ମହଲ।

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା।

0: ମଣିଷ ଯେତେବେଳେ ଏ ସଂସାରରେ ଜନ୍ମ ନିଏ, କ୍ରମେ ବୟସର ପାହାଚ ପରେ ପାହାଚ ଚଢ଼ିବାକୁ ଲାଗେ, ହାତକୁ ଦୁଇ ହାତ ହୁଏ, ସଂସାର ଗଢ଼େ। ଏହି ସବୁତକ ସମୟରେ ଗୋଟିଏ କଥା ତା ସହିତ ନିରନ୍ତର ଭାବରେ ଚାଲିଥାଏ, ଯାହା ହେଲା ତା ପାଇଁ କ'ଣ ମୁଠାଏ ନିଶ୍ଚୟ ରନ୍ଧା ହୋଇଥାଏ। ସତ କହିଲେ ମଣିଷ ପାଇଁ ରୋଷେଇବାସ ଏବଂ ଖାଦ୍ୟ ଆଉ ରନ୍ଧାବଢ଼ା ଏସବୁ ଗୋଟିଏ ଗୋଟିଏ ସହଜାତ ପ୍ରବୃତ୍ତି। ଏହି ଖାଦ୍ୟ ବ୍ୟଞ୍ଜନ ମଧ୍ୟ ଗୋଟିଏ ଜାତିର ସଂସ୍କୃତିର ଚଳଣୀର ପରିଚିତି। ଏ ଯେମିତି ଦେଖନ୍ତୁ ଆମ ଓଡ଼ିଆ ଘରର ଅସଂଖ୍ୟ ପାକ ପ୍ରସ୍ତୁତି, ଯାହାକୁ ନେଇ ଆମେ ଗର୍ବ କରୁ। ତେବେ କଥା ହେଉଛି ସାମ୍ପ୍ରତିକ ସମୟରେ ବିଶ୍ୱାୟନ କହନ୍ତୁ ଅବା ସମୟ ପରିବର୍ତ୍ତନର ପ୍ରଭାବ ଆମ ନିଜର ବହୁ ପୁରାତନ ଓଡ଼ିଆ ଖାଦ୍ୟ ବ୍ୟଞ୍ଜନ କେମିତି ଟିକିଏ ଆମର ନୀତିଦିନିଆ ଖାଦ୍ୟ ପ୍ରଣାଳୀରୁ ଆଢୁଆଳକୁ ଚାଲିଯାଉଛି, ଆଉ ସେଠି ଜାଗା ନେଇଯାଉଛି ଅନ୍ୟ ଅନ୍ୟାନ୍ୟ ଆଧୁନିକ ଖାଦ୍ୟ ବ୍ୟଞ୍ଜନ। ଏହା ଭିତରେ ଖୁସିର କଥା, ଆମ ଗହଣରେ ଏମିତି କେତେଜଣ ଅଛନ୍ତି ଯେଉଁମାନେ କି ଆମର ଓଡ଼ିଆ ପାରମ୍ପରିକ ଖାଦ୍ୟ ବ୍ୟଞ୍ଜନକୁ ସଂରକ୍ଷିତ କରି ରଖିବାରେ, ତାକୁ ଲୋକଲୋଚନରେ ବଳବତ୍ତର ରଖିବାରେ ଅହରହ ପ୍ରଚେଷ୍ଟା କରିଆସୁଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଲେ ଲେଖିକା ଖାଦ୍ୟ ଗବେଷିକା ରିତୁ ପଟ୍ଟନାୟକ, ଯିଏକି ଏ ଦିଗରେ ଉଦ୍ୟମ କରିବା ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟ ବ୍ୟଞ୍ଜନକୁ ଗୋଟିଏ ଜାଗାରେ ସମାହିତ କରି ରଖିବା ପୂର୍ବକ ଏକ ବହୁ ଗୁରୁତ୍ୱପୂର୍ଣ୍ଣ ବହି ମଧ୍ୟ ଲେଖିଛନ୍ତି। ଆସନ୍ତୁ ଆଜି ତାଙ୍କୁ ଭେଟିବା ଏବଂ ତାଙ୍କର ଏହି ପ୍ରଶଂସନୀୟ ଉଦ୍ୟମ ସମ୍ପର୍କରେ ଆହୁରି କିଛି ଜାଣିବା। ଆଜ୍ଞା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର,
0: ଆଜି ଆପଣ ଆମର ଆକାଶବାଣୀ କଟକ କେନ୍ଦ୍ରକୁ ପ୍ରଥମ ଥର ପାଇଁ ଆସିଛନ୍ତି ନୁହେଁ କି?
1: ଆଜ୍ଞା ଆଜ୍ଞା ଆଜ୍ଞା, ମୁଁ ତ ମାନେ ପ୍ରଥମ ଥର ପାଇଁ ଏଠି ଆସିଲି, ବହୁତ ଭଲ ଲାଗୁଛି ଷ୍ଟୁଡିଓ ଦେଖି ଆପଣଙ୍କ ସାଙ୍ଗରେ ମିଶିକି ବହୁତ ଭଲ ଲାଗୁଛି। ଆଶା କରୁଛି ଆଜିର କଥାବାର୍ତ୍ତା ଆମର କନ୍ଭରସେସନ୍ ଭଲ ହବ।
0: ହଁ, ଆମେ ଚେଷ୍ଟା କରିବା ଗୋଟେ ଭଲ କଥା ଭଲ ଆଲୋଚନା ଆପଣଙ୍କ ସହିତ କରିବା ପାଇଁ। ତେବେ ଆଜି କଥା ଆପଣଙ୍କର ପିଲାଦିନରୁ ଆରମ୍ଭ କରିବା, କାରଣ ଟିକେ ଜାଣିବାକୁ ଚାହିଁବା ଯେ ଆପଣ ଯେଉଁଭଳି ଭାବରେ ପରିଚିତ ଆଜି, ଯେଉଁ କାମଟି ମାଧ୍ୟମରେ ଆପଣ ଲୋକପ୍ରିୟ ହୋଇଛନ୍ତି, ତାହାର କ'ଣ କୌଣସି ସଂଯୋଗ ଆପଣଙ୍କର ଶୈଶବ ସହିତ ଥିଲା କି?
1: ହଁ, ଶୈଶବ ସହିତ ତ ନିଶ୍ଚିତ ଭାବରେ ମୁଁ କହିବି ଥିଲା, କାହିଁକି ନା ମୁଁ ଆଜି ଯଦି ଏଇ ସମାଜର ପରିଚିତା, ମୁଁ ଗୋଟେ ବହି ଲେଖିଛି ଓଡ଼ିଆ ପାରମ୍ପରିକ ଖାଦ୍ୟକୁ ନେଇକି, ଆଉ ସେଇଟା ମୁଁ ଇଂରାଜୀରେ ଲେଖିଛି, କାହିଁକି ନା ସେଇଟା ବହୁତ ଲୋକଙ୍କ ପାଖରେ ପହଞ୍ଚି ପାରିବା ବୋଲି ଆଶା ରଖିକି ମୁଁ ସେ ବହିଟାକୁ ଲେଖିଥିଲି। ଆଉ ଖାଇବାକୁ ନେଇକି ଯେହେତୁ ଆମେମାନେ ବହୁତ ଆଗ୍ରହୀ, ଆଉ ଖାଇବାକୁ ନେଇକି ଦେଖନ୍ତୁ ଆମର ଓଡ଼ିଶା ଗୋଟେ ଏମିତି ରାଜ୍ୟ, ଓଡ଼ିଶାର ଆମର ମହାପ୍ରଭୁ ଜଗନ୍ନାଥ ଯିଏ ବସିଛନ୍ତି ସ୍ୱୟଂ ପୁରୀରେ, ସେ ହେଉଛନ୍ତି ମାନେ ବଡ଼ ଖିଆ ଠାକୁର ଆମର, ତେଣୁ ତାଙ୍କଠୁ ଆମର ସବୁ ଜିନିଷ ସୃଷ୍ଟି ହୋଇଛି। ତେଣୁ ଆମେ ସମସ୍ତେ ପୁରା ଓଡ଼ିଶା ରାଜ୍ୟର ସମସ୍ତ ରାଜ୍ୟବାସୀ ଆମର ଖାଦ୍ୟପ୍ରିୟ ଆମେ, ସେମିତି ଆମର ପରିବାର ବି, ମୋ ପରିବାର, ମୋର ଶୈଶବ କଥା ଯେତେବେଳେ ପଚାରୁଛନ୍ତି ଆପଣ, ମୋର ପରିବାର ବି ବହୁତ ଖାଦ୍ୟପ୍ରେମୀ ସମସ୍ତେ, ଆଉ ମୋର ମା ଯିଏ ବୋଉ ସିଏ ପୁରୀର ଝିଅ ସିଏ, ତେଣୁ ସ୍ୱାଭାବିକ ଏଇଟା ଯେ ଖାଦ୍ୟକୁ ନେଇକି ସିଏ ବହୁତ ଖାଦ୍ୟ ଭଲ ରାନ୍ଧେ। ଆଉ ମୋ ବାପା ବି, ଯେହେତୁ ମୋର ବାପାଙ୍କ ଘର ହେଉଛି ବାଙ୍କୀ, ପୁରୀର ବହୁତ ପ୍ରଭାବ ସେଠି ବି ପଡ଼ିଛି, ବାପା ବି ମୋର ବହୁତ ଖାଦ୍ୟପ୍ରିୟ, ଯୁଆଡ଼େ ବି ବାପା ଯାଆନ୍ତି, ଯୋଉଠି ରୁହନ୍ତି ଭାରତ ଭ୍ରମଣରେ ଯୁଆଡ଼େ ବି ଯାଆନ୍ତି, ସେ ଆସିକି ଯୋଉଠି ଯାହା ଖାଇଥାନ୍ତି ସେଇଟା ବୋଉକୁ କୁହନ୍ତି, ବୋଉ ତାକୁ କରେ। ତେଣୁ ଆମର ଖାଦ୍ୟକୁ ନେଇକି ବହୁତ ମାନେ ସମସ୍ତଙ୍କର ବହୁତ ଆଗ୍ରହ, ଆମର ଭାଇ ଭଉଣୀ ସମସ୍ତେ ବହୁତ ଭଲ ରାନ୍ଧନ୍ତି ଆଉ ବହୁତ ଭଲ ଖାଦ୍ୟ ଭଲ ପାଆନ୍ତି, ଖାଦ୍ୟ ଭଲ ରାନ୍ଧନ୍ତି, ସମସ୍ତଙ୍କର ରନ୍ଧନ କରିବାର ଯୋଉ ଆଗ୍ରହଟା ସମସ୍ତଙ୍କ ଭିତରେ ଅଛି, ତେଣୁ ପିଲାଦିନୁ ହିଁ ଏଇ ଆଗ୍ରହଟା ସୃଷ୍ଟି ହେଇଛି। ଆଉ ମୁଁ ଯେହେତୁ କଟକର ଝିଅ, କଟକରେ ଆମର ବାଦାମବାଡ଼ିରେ ଘର, ଜାଣିଛନ୍ତି ଆପଣ ଏଠି କୋର୍ଟ ଅଛି, ବଡ ମେଡିକାଲ ଅଛି, ଯାହାର ଯାହା ବି ପଡିଲା ଦରକାର, ବାପାଙ୍କ ଘର ପଟର ହଉ କି ବୋଉ ଘର ପଟର ହଉ, ସମସ୍ତେ ଆସନ୍ତି। ଆଉ ଆମ ଘରେ ଯେହେତୁ ବାଦାମବାଡ଼ିରେ ଘର, ବସ୍ ଷ୍ଟାଣ୍ଡରୁ ବସ୍ରୁ ଓହ୍ଲେଇବେ ଆମ ଘରେ ହିଁ ସେମାନେ ରହନ୍ତି। ଆଉ ସେତେବେଳେ ମ୍ୟାଡାମ ଗୋଟେ ଥିଲା, ମାନେ ଘରକୁ ଅତିଥି ଆସିଲେ ଯୋଉ ଟାଇମ ବି ହଉ, ଆପଣଙ୍କର ଘରେ ଖାଦ୍ୟ ରନ୍ଧା ସରିକି ଚୁଲି ପୋଛା ବି ସରିଥାଉ, କିନ୍ତୁ ଆଉ ଥରେ ମା ମାନେ ଘରର ଗୃହିଣୀ ମାନେ ସେତିକି ଆଗ୍ରହ ନେଇକି ଅତିଥି ଅଭ୍ୟାଗତ କରନ୍ତି,
0: ରୋଷେଇ
1: ପୁଣି ନିଜେ ଦେଖିଛି, ଆମର ବାପା ଖାଇକି ଅଫିସ ପଳେଇଥିବେ, କିନ୍ତୁ ସାଙ୍ଗେ ସାଙ୍ଗେ ପୁଣି କୋଇଲା ଚୁଲି ଥାଏ, କାଠ ଚୁଲି ଥାଏ, ବୋଉ ସାଙ୍ଗେ ସାଙ୍ଗେ କାଠ ଚୁଲି ହଉ କି କୋଇଲା ଚୁଲି ଲଗା ହବ, ବାଡ଼ିରେ ବି ଆମର ସବୁ ଲାଗିଥାଏ, ଶାଗଟେ ହଉ କି

0: ଭାବି ହଉ ଲାଗିଥାଏ, କିଛି ନହେଲେ ଭାତ ଡାଲମା ଆଳୁ ଭର୍ତ୍ତାଟେ ଶାଗ ଭଜା ଟିକେ କରିଦିଏ, ତ ସେମାନେ ଖୁସିରେ ଖାଆନ୍ତି
1: ଖାଇଥାନ୍ତି। ଆଜ୍ଞା,
0: ସେଟା ଗୋଟେ ଆମର ଥିଲା ସମସ୍ତଙ୍କ ଘରେ, ଯେ ଅତିଥି ଅଭ୍ୟାଗତ ଆସିଲେ ତାଙ୍କୁ କେବେ ସେମାନେ ବିନା ଖାଲି ପେଟରେ ଯାଆନ୍ତିନି।
1: ଆଜ୍ଞା, ତ ସେଇସବୁ କଥା ଗୁଡିକ ଦେଖିକିରି ଆପଣ ଖାଦ୍ୟ ରାନ୍ଧିବା ବା ଯୋଉ କାମଟି ଆଜି ଆପଣ କରୁଛନ୍ତି, ବ୍ୟଞ୍ଜନକୁ ନେଇକିରି ଆପଣଙ୍କର ଯୋଉ ଓଡିଆ ବ୍ୟଞ୍ଜନ ବିଶେଷ କରି ତାର ଯୋଉ ପ୍ରଚାର ପ୍ରସାର, ସେ କାମଟିକୁ କରିବାକୁ ଚାହିଁଲେ।
0: ହଁ, ମୋର ଗୋଟେ କଥା କହିବି, ଯୋଉ ବହି ଲେଖିବା ଯୋଉ କାମଟି ମୁଁ କଲି ସେଇଟା ସମ୍ପୂର୍ଣ୍ଣ ଭାବରେ ମୁଁ ଶ୍ରେୟ ଦେବି ମୋ ସ୍ୱାମୀଙ୍କୁ, କାହିଁକି ନା ଯେତେବେଳେ ସେ ଦେଖିଲେ ଯେ ମୋର ଖାଇବାକୁ ନେଇକି ଏତେ ଆଗ୍ରହ, ବିଶେଷ କରି ଓଡିଆ ପାରମ୍ପରିକ ଖାଦ୍ୟକୁ ନେଇକି ଏତେ ଆଗ୍ରହ ଭିତରେ, ଆଉ ସବୁବେଳେ ରାନ୍ଧୁଛି, ତାର ପିଠାପଣା ବିଭିନ୍ନ ପ୍ରକାର ପିଠାପଣା ବି ମୁଁ ମଧ୍ୟ କରେ, ବହୁତ ପ୍ରକାର ପିଠାପଣା ମୁଁ କରେ, ନିଜେ ବନାଏ, ଆଉ ଆମ ଘରେ ବି ସବୁ ଜିନିଷ ଯୋଉ ପର୍ବପର୍ବାଣି ସବୁ ଜିନିଷ ହୁଏ, ତେଣୁ ସିଏ ମୋତେ ଗୋଟେ ଆଇଡିଆ ଦେଲେ, ତମେ ଯଦି ଏତେ ତମ ଭିତରେ ଆଗ୍ରହ, ତମେ ୱାଇ ଡୋଣ୍ଟ ୟୁ ରାଇଟ୍ ଏ ବୁକ୍, ଆଉ ଏମିତି ଗୋଟେ ବୁକ୍ ଲେଖ, ଓଡିଆରେ ବି ଲେଖିଛନ୍ତି ବହୁତ, କିନ୍ତୁ ଇଂରାଜୀରେ ବହି ନଥିଲା କିଛି। ସିଏ ମୋତେ ଆଇଡିଆ ଦେଲେ ଯେ ତମେ ଗୋଟେ ବହି ଲେଖ ଯୋଉଟାକି ବାହାର ଲୋକମାନେ
1: ପଢିକି ଜାଣିପାରିବେ।
0: ଆଉ ତା ପୂର୍ବରୁ ଆଉ ଗୋଟେ କଥା କହୁଛି, ଏଇଟା ବି ହେଲା କାହିଁକି ନା ମୁଁ ଯେତେବେଳେ ଆକ୍ଚୁଆଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଥାଏ, ମୋର ଏଇ ସୋସିଆଲ ମିଡିଆରେ ଖାଦ୍ୟକୁ ନେଇକି ବୋଧେ 2010-11 ମୁଁ ଅଛି, ଓଡିଆ ଖାଦ୍ୟକୁ ମାନେ ସବୁବେଳେ ପୋଷ୍ଟ କରେ, ଯାହା ବି ପର୍ବପର୍ବାଣି ହବ, ସେ ଚିତୋ ଅମାବାସ୍ୟା ହଉ କି ଦୂତୀ ବାମନ ଓଷା ଘାଣ୍ଟ ତରକାରୀ ହଉ, ଯାହା ବି ଏନି ଫେଷ୍ଟିଭାଲ ହୁଏ, ତ ମୁଁ ମୋର କରିକି ପୋଷ୍ଟ କରେ। ମୋର ବି ଗୋଟେ ପେଜ୍ ଅଛି ଓଡିଶା କୁଇଜିନ୍ ଆଣ୍ଡ କୁଲିନାରିସ୍, ସେଟା 100 ମେମ୍ବର ଷ୍ଟାର୍ଟ ହେଇଥିଲା, ସେଟା ବର୍ତ୍ତମାନ 50,000 ମେମ୍ବର, ସେଥିରୁ ଯୋଉ ଷ୍ଟାର୍ଟ କଲି ବହୁତ ଲୋକ ପୁରା ଅଲ୍ ଓଭର ଓଡିଶା ସମସ୍ତେ ସେଥିରେ ଜଏନ୍ କରନ୍ତି, ଅଲ୍ ଓଭର ଓଡିଶା ବିଭିନ୍ନ କୋଣରୁ ଆମେ ସମସ୍ତଙ୍କ କଲଚର ବିଷୟରେ ବି ଜାଣିପାରୁ, କାହିଁକି ନା ଆମର ଏଠି ଡାଇଭର୍ସିଟି ବହୁତ ଅଛି, ଆପଣ ଦେଖିବେ ଭାଷାର ବି ଟିକେ ଚେଞ୍ଜ ଅଛି, ଖାଦ୍ୟ ପ୍ରସ୍ତୁତିର ଚେଞ୍ଜ ଅଛି, ତେଣୁ ସବୁ ଜିନିଷ ଚେଞ୍ଜ ଥାଏ, ତେଣୁ ଆମେ ସେଗୁଡା ବି ବହୁତ ଶିଖିବାକୁ ମିଳିଲା, ସେମାନେ ବି ଆମଠୁ ଶିଖିଲେ, ତେଣୁ ଏମିତି ଯୋଉ ପ୍ରସେସିଂରେ କୋଉଠି ନା କୋଉଠି ମୋର ବହୁତ ଇଣ୍ଟରେଷ୍ଟ ଆହୁରି ଡେଭଲପ୍ କଲା। ଆଉ ମୁଁ ଏମିତି ବି ନ୍ୟାସନାଲ ପେଜ୍ ଗୁଡାକରେ ଫୁଡ୍ ପେଜ୍ ଗୁଡାକରେ ବି ଅଛି, ସେଠି ବି ଫୁଡ୍ ପୋଷ୍ଟ କରେ ଆଗରୁ, ଯେତେବେଳେ ବହି ଲେଖିବା ପୂର୍ବର କଥା କହୁଛି, ସେତେବେଳେ ଯୋଉ ବାହାର ଲୋକମାନେ ସେଠି ବହୁତ ଲୋକ ସବୁ ଷ୍ଟେଟ୍ର ଥାନ୍ତି, ସେଠି ମୋତେ ଜଣେ ଭଦ୍ରଲୋକ କହିଲେ ଓଡିଆ ଲୋକ କିଏ ଖାତେ ହେଁ, ତ ମୋତେ ଟିକେ ଭାରି ଖରାପ ଲାଗିଥିଲା ଆକ୍ଚୁଆଲି, ଯେହେତୁ ମୋ ହଜବେଣ୍ଡଙ୍କ ସାଙ୍ଗରେ ମୁଁ ସବୁ ଜିନିଷ ସେୟାର କରେ, ତ ମୁଁ ତାଙ୍କୁ କହିଲି ଏ ଜିନିଷଟା ଯେ ମୋତେ ଭାରି ଖରାପ ଲାଗିଲା ଯେ ଓଡିଶାର ଖାଇବା ଏତେ ପ୍ରକାରର, କାହିଁକି ଆମର ଖାଇବା ଜିନିଷ ବାହାର ଲୋକ ବେଶୀ ଜାଣିପାରୁନାହାନ୍ତି, ସେଥିପାଇଁ ସିଏ ବି ସେଟା ତ ନୋଟିସ୍ କଲେ, ସିଏ ମୋତେ କହିଲେ ଗୋଟେ କାମ କର, ତମେ ଗୋଟେ ବହି ଲେଖ, ଆଉ ସେ ବହିଟା ଇଂରାଜୀରେ ଲେଖ, ସିମ୍ପଲ ଲାଙ୍ଗୁଏଜରେ ଲେଖ, ଯେମିତି ସମସ୍ତେ ସେଟା ବୁଝିପାରିବେ, ସେଟାକୁ ଆମେ ଛପେଇଦେବା। ତ ଏମିତି ଲେଖୁ ଲେଖୁ ଲେଖୁ ଲେଖୁ ବହିଟିଏ ହେଲା, ସେ ମଝିରେ ଆକ୍ଚୁଆଲି ବହୁତ ଜିନିଷ ଘଟିଗଲା, ସବୁ ବହିଟା ଆରମ୍ଭ ହେଲା ମୋର 2013 ଲେଖିବା, କିନ୍ତୁ ବହୁତ ଜିନିଷ ଘଟିଗଲା, ମୋର ସ୍ୱାମୀଙ୍କର ଦେହାନ୍ତ ହେଇଗଲା ମଝିରେ, ସେଥିପାଇଁ ମୋର ଲାଇଫଟା ତ ପୁରା ଅପସାଇଡ୍ ଡାଉନ୍ ହେଇଗଲା, ପୁରା ଯେମିତି ପୃଥିବୀ ଓଲଟିଲା ଭଳିଆ ଓଲଟିଗଲା, ସେସବୁ ଜିନିଷ ଷ୍ଟପ୍ ହେଇଗଲା ସେ ମଝିରେ, ତାକୁ ପୁଣି ରିଜ୍ୟୁମ୍ କଲି, ପୁଣି ପୁନର୍ବାର ତାକୁ ମାନେ ମୋ ଭିତରେ ଜୀବିତ କରିବା ପାଇଁ ମୋତେ ବହୁତ ସାହସ ଏସବୁ ଦରକାର ଥିଲା, ମୁଁ ସେସବୁକୁ ପୁଣି ଏକାଠି କରିକି ପୁଣି ଲେଖିଲା ବେଳକୁ ହେଇଗଲା 2020, ତ 2023 ସେଟାକୁ ଉନ୍ମୋଚିତ କରିଥିଲି।
1: ଆଜ୍ଞା, ସେ ବହିଟି ସମ୍ପର୍କରେ ଆମକୁ ଟିକେ ବିସ୍ତୃତ ଭାବରେ କହିବେ କି?
0: ସେ ବହିଟିର ନାଁ, ମୁଁ ଯୋଉ ବହିଟି ଲେଖିଛି ସେ ବହିଟିର ନାଁ ହଉଛି 259 ଇନହେରିଟେଡ୍ ରେସିପିଜ୍ ଅଫ୍ ଓଡିଶା। ଦେଖନ୍ତୁ ଏତିକି ରେସିପି ଏପର୍ଯ୍ୟନ୍ତ ବୋଧ ହୁଏ କେହି ଡକୁମେଣ୍ଟ କରିନାହାନ୍ତି, ଏମିତି ଦେଖନ୍ତୁ ଓଡିଶାରେ 32 ଡିଷ୍ଟ୍ରିକ୍ଟ, ଆପଣ 32 ଡିଷ୍ଟ୍ରିକ୍ଟରେ ବି ବହୁତ ଅଞ୍ଚଳକୁ ବି ଯିବେ, ତାର ବିଭିନ୍ନ ଅଞ୍ଚଳକୁ ପ୍ରତି କୋଣକୁ ଯଦି ଯିବେ ବି ଆପଣ ଗୋଟେ ନୂଆ ରେସିପି ଆପଣ ଡିସ୍କଭର କରିବେ, ମାନେ ସେ ରେସିପି ସାର ଆପଣ ଟୋଟାଲି ଜାଣିନଥିବେ।
1: ଆଜ୍ଞା,
0: ତେଣୁ ଆମର ରାଜ୍ୟ ଏତେ ବିସ୍ତୃତ ବିଶାଳ ରାଜ୍ୟ, ତାର ଖାଦ୍ୟ ନିଅନ୍ତୁ, ତାର ସଂସ୍କୃତି, ତାର ସଙ୍ଗୀତ, ତାର ନାଚ, ସବୁ ଜିନିଷ ବହୁତ ଭାଷ୍ଟ।
1: ଆଜ୍ଞା,
0: ଆପଣ ଯଦି ଖାଦ୍ୟକୁ ନେବେ, ଖାଦ୍ୟ ଏତେ ଭାଷ୍ଟ ଏତେ ବିସ୍ତୃତ ଯେ ଆପଣ ସବୁ ଖାଦ୍ୟକୁ ଏକାଠି ଗୋଟେ ବହିରେ ଲେଖିବା ସମ୍ଭବ ନୁହେଁ। ଏମିତି ଦେଖିବାକୁ ଗଲେ ତ ମୁଁ 500 କେତେ ରେସିପି ମୁଁ ଡକୁମେଣ୍ଟ କରିକି ରଖିଛି, କିନ୍ତୁ ଗୋଟେ ବହିରେ ଦବା ଆଜ୍ଞା ସମ୍ଭବ ନଥିଲା,
1: ସେଥିପାଇଁ ଏଇ ବହିରେ ଏତିକି ଦେଇଛନ୍ତି,
0: ତ ମୁଁ ଏଇ ବହିରେ ଏତିକି ଦେଲି 259, ଯେଉଁଟା ମ୍ୟାକ୍ସିମମ୍ ହେଇପାରିବ। ସେଟା ଗୋଟେ କଫି ଟେବୁଲ ବୁକ୍ ହେଇଛି, ବହୁତ ପ୍ରକାର ରେସିପି ମୁଁ ତା ଭିତରେ ସ୍ଥାନ ଦେଇଛି ଯୋଉଟା କି ଲୋକମାନେ ଜାଣିବି ନାହାନ୍ତି ସେ ରେସିପି ବିଷୟରେ। ଗୋଟେ ଧର ମୁଁ ଆପଣଙ୍କୁ କହିବି ନିଷ୍କୁରି ପିଠା, ୟୁ ମଷ୍ଟ ନଟ୍ ହାଭ୍ ହର୍ଡ ଅବାଉଟ, କାହିଁକିନା ସେଟା ୟୁଜୁଆଲି ସେଟା ନୟାଗଡ଼ ସାଇଡ୍ରେ ଗହ୍ମା ପୂର୍ଣ୍ଣମୀ ବେଳେ ସେ ପିଠାଟା କରା ହୁଏ। ତାଙ୍କର ଯୋଉ ଦେଶୀ ଚଣା ନା, ସେ ଦେଶୀ ଚଣାରେ ସେମାନେ ସେ ପିଠାଟା କରିକି, ଆମର ଯେମିତି ଗହ୍ମା ପୂର୍ଣ୍ଣମୀଟା ତ ଆମର ବଳଭଦ୍ର ଜନ୍ମ ନା, ଆମର କଣ ହୁଏ ଘର ମାନଙ୍କର ଗାଈ ଥାନ୍ତି, ତ ଗାଈ ମାନଙ୍କୁ ସକାଳୁ ହଳଦୀ ପାଣିରେ ଗାଧୋଇ, ଆମ ଘରେ ବି ଗାଈ ଥିଲା ଆମେ ଦେଖିଛୁ ସବୁ।

0: ପିଲାବେଳୁ ହଳଦି ପାଣିରେ ସେମାନଙ୍କୁ ଗାଧୁଆ ପାଧୁଆ କରି ତାଙ୍କ ସିଂହରେ ରାକ୍ଷୀ ବନ୍ଧା ହେଇକି ଥାକେ ଚକୁଳି ପିଠା କରିକି ତାଙ୍କୁ ଖୁଆ ହୁଏ। ସେମିତି ନୟାଗଡ଼ ସାଇଡ୍ରେ ସେମାନେ ସେଇ ଜିନିଷ କରନ୍ତି, ବଟ୍ ପିଠାଟା ତାଙ୍କର ସେ ନିଷ୍କୁରି ପିଠାଟା କରନ୍ତି, ଗାଈ ବଳଦ ସମସ୍ତଙ୍କୁ ଖାଇବାକୁ ଦିଅନ୍ତି। ମୁଁ ସେଥିପାଇଁ କହିଲି ନା, ବହୁତ ଲେସର୍ ନନ୍ ରେସିପି ମୋ ବହିରେ ଅଛି, ଯୋଉଟା କି ସେଇ ରିଜିଅନ୍ ସେଇ ଅଞ୍ଚଳ ଭିତରେ କନ୍ଫାଇଣ୍ଡ ହେଇକି ରହିଯାଇଛି, ଆଉ ସେଟା ବାହାରକୁ ଆସିନି କି ଆଉ ଜାଣିନାହାନ୍ତି,
1: ଆଉ କେହି ଜାଣୁନାହାନ୍ତି। ଯା ହଉ, ଆପଣ ସେଇ ଦିଗରେ କାମ କରୁଛନ୍ତି, ଆମର ଯୋଉ ପାରମ୍ପରିକ ଖାଦ୍ୟ ସବୁ ରହିଛି।
0: ଏତିକି ଖୁସି ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ ସେ ଜିନିଷ ଗୁଡାକ ଆଟଲିଷ୍ଟ ମୁଁ ଡକୁମେଣ୍ଟ କରିଦେଲି।
1: ଆଜ୍ଞା, ବଡ଼ ଖୁସିର କଥା ଯେ ଆପଣ ସେଇ ସବୁ ଓଡ଼ିଆ ପାରମ୍ପରିକ ଖାଦ୍ୟ ସବୁକୁ ତାର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି। ଏଇଠି ଗୋଟେ କଥା ମନକୁ ଆସିଛି, ଆପଣ ପଚାରିବୁ ଯେ ଆପଣଙ୍କ ମତରେ ଆମ ଓଡ଼ିଆ ଖାଦ୍ୟ ପ୍ରଣାଳୀରେ ସେ ବିଶେଷ ଦିଗଟି କ'ଣ ଯାହାକୁ ନେଇ ଆମେ ବିଶ୍ୱସ୍ତରରେ ମଧ୍ୟ ନିଜକୁ ଗର୍ବର ସହିତ ଉପସ୍ଥାପିତ କରିପାରିବ ବୋଲି ଆପଣ କହିବେ?
0: ଦେଖନ୍ତୁ, ମୁଁ ତ ଗୋଟେ ଯେହେତୁ ଖାଦ୍ୟ ଗବେଷିକା, ମୁଁ ତ କହିବି ଦେଖନ୍ତୁ ସବୁ ଜିନିଷ ଆମର ବିଶ୍ୱସ୍ତରକୁ ଯିବା ଭଳିଆ ଜିନିଷ। ଖାଦ୍ୟର ଆଜିକାଲି ବହୁତ ଅପଭ୍ରଂଶ ବି ହଉଛି। ଆମର ଯୋଉ ଜିନିଷ ଅଛି
1: ପାରମ୍ପରିକ
0: ଜିନିଷ, ସେଟା ଗୋଟେ କ୍ଲାସିକାଲ ଜିନିଷ, ତାକୁ ଆଜ୍ ଇଟ୍ ଇଜ୍ ରଖନ୍ତୁ।
1: ମାନେ ଆପଣଙ୍କର କହିବାର କଥା ହେଲା ଯେ ଆମ ଓଡ଼ିଆ ଖାଦ୍ୟ ପ୍ରଣାଳୀରେ ଏମିତି କିଛି ପାରମ୍ପରିକ ଦିଗ ରହିଛି ଯାହାକୁ କେବଳ ଅନୁସରଣ କରିବା ଫଳରେ ବି ଆମେ ତାକୁ ନେଇକି ବିଶ୍ୱସ୍ତରରେ ପହଞ୍ଚେଇ
0: ପାରିବା। ନିଜର ଯୋଉ ଖାଦ୍ୟ ଆମର ପାରମ୍ପରିକ ଖାଦ୍ୟ, ତାକୁ ସେମିତି ଆଜ୍ ଇଟ୍ ଇଜ୍ ତାକୁ ଇଣ୍ଟାକ୍ଟ ରଖିକି ତମେ ଲୋକଙ୍କୁ ପ୍ରେଜେଣ୍ଟ କର, ସେମିତି ପରିଷ୍କାର ପରିଚ୍ଛନ୍ନ ନିଟ୍ ଆଣ୍ଡ କ୍ଲିନ୍ ୱେରେ, ସୋ ଦ୍ୟାଟ୍ ଲୋକ ଆପ୍ରିସିଏଟ୍ କରିବା। ମୋର ରିସର୍ଚ୍ଚ କହୁଛି ଯେ ଆମର ଷ୍ଟେଟ୍ର ଖାଦ୍ୟକୁ ଆଜ୍ ଇଟ୍ ଇଜ୍ ରଖନ୍ତୁ।
1: ଆଜ୍ଞା, ଆପଣ ତ ଖାଦ୍ୟ ପ୍ରସ୍ତୁତି ବା ଏହାର ପ୍ରଚାର ପ୍ରସାର ପାଇଁ କିରି କାମ କରୁଛନ୍ତି, ତେବେ ଏଇ ଯୋଉ ଖାଦ୍ୟ ପ୍ରସ୍ତୁତି ଆଉ ବ୍ୟଞ୍ଜନ ପ୍ରତି ଯୋଉ ଅନୁରାଗ ଆପଣଙ୍କର, ଏ ଯୋଉ ଉତ୍ସାହ, ଏହାକୁ ନେଇକିରି ଆପଣ ଅନେକ ବ୍ୟକ୍ତିବିଶେଷଙ୍କ ସହିତ ସମ୍ପର୍କରେ ଆସିଥିବେ, ସେ ଅନୁଭୂତିରୁ କିଛି କହିବେ ଆମକୁ?
0: ଦେଖନ୍ତୁ, ମୋ ବହି ବହୁତ ଲୋକଙ୍କ ପାଖକୁ ଯାଇଛି, କେମିତି ପହଞ୍ଚିଛି ମୁଁ ଜାଣିନି। ମୁଁ ଇଭିନ୍ ଖବର ପାଇଛି ବି ବଡ଼ ବଡ଼ ଲୋକଙ୍କର ଲାଇବ୍ରେରୀ ବି ଅଛି, ଲଣ୍ଡନର YMCA ଲାଇବ୍ରେରୀ ବି ଅଛି। ମୁଁ ଇଭିନ୍ ମୁଁ ନିଜେ ବି ଗିଫ୍ଟ କରିଛି ମୋ ବହି IIT ଖଡଗପୁର ଲାଇବ୍ରେରୀ, ଆମର IITTM ଭୁବନେଶ୍ୱର ଯୋଉ ସେଠାକା ଲାଇବ୍ରେରୀ। ମୁଁ ସବୁବେଳେ ଚାହେଁ ଯେ ମୋ ବହିଟା ଏମିତି ଜାଗାକୁ ଯାଉ ସୋ ଦ୍ୟାଟ୍ ସେଠି ଲୋକ ପଢ଼ନ୍ତୁ, ଯେହେତୁ ଇଂରାଜୀରେ ଲେଖା ହେଇଛି ସେମାନେ ବୁଝନ୍ତୁ ଜାଣନ୍ତୁ। ଏଇ ଯୋଉ ମୋ ବହିଟିକୁ ମୁଁ ଉପହାର ସ୍ୱରୂପ ଦେଇଥିଲି ବିକାଶ ଖାନ୍ନା, ଯିଏକି ଆପଣମାନେ ସମସ୍ତେ ଜାଣିଥିବେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସେଫ୍ ଜଣେ, ତ ମୁଁ ତାଙ୍କୁ ଯେତେବେଳେ ଦେଇଥିଲି ସେ ବହୁତ ଖୁସି ହେଇକି ନେଇଥିଲେ, ସେ ଆଉ ବହୁତ ଖୁସି ହେଇଥିଲେ। ଆଉ ତାପରେ ତାଙ୍କର ଇମିଡିଏଟଲି ଗୋଟେ ମିଟିଂ ଥିଲା ୱିଥ୍ ହୋଟେଲିୟର୍ସ ଆଣ୍ଡ ରେଷ୍ଟୁରାଣ୍ଟର ମାନେ ଓନର୍ସ ମାନଙ୍କ ସହିତ। ସିଏ ଗୋଟେ ଜିନିଷ କହିଲେ ମତେ ବହୁତ ଖୁସି ଲାଗିଲା, ଏଇ ଯୋଉ ଆପଣ ପୂର୍ବ କ୍ୱେଶ୍ଚିନ୍ଟା ପଚାରିଲେ ମତେ ଯେ ବିଶ୍ୱସ୍ତରକୁ କେମିତି ପହଞ୍ଚି ପାରିବ, ତାର ଉଦାହରଣ ମୁଁ ଏଇଠି ବର୍ତ୍ତମାନ ଦେବି। ତାଙ୍କୁ ଖାଇବାକୁ ଦିଆ ହେଇଥିଲା ଲଞ୍ଚରେ ପନିର ବଟର ମସଲା କି ଏମିତି ସମଥିଙ୍ଗ ଲାଇକ୍ ଦାଟ, ସିଏ ବହୁତ ଚିଡି ଗଲେ। ସିଏ କହିଲେ ଯେ ମୁଁ ଆପଣଙ୍କ ଷ୍ଟେଟ୍କୁ ଆସିଛି, ପନିର ବଟର ମସଲା ତ ମୁଁ ଖାଉଛି ସେଠି, ଆପଣଙ୍କ ଷ୍ଟେଟ୍କୁ ଆସିଛି, ଆପଣଙ୍କ ଷ୍ଟେଟ୍ରେ କ'ଣ ପ୍ରସିଦ୍ଧ ସେଇଟା ମତେ ଦିଅନ୍ତୁ। ଏବେ ଜଣେ ମୁଁ ଲେଡିଙ୍କୁ ଭେଟିଲି ବାହାରେ, ସିଏ ଗୋଟେ ବହି ଏଡ଼େ ବଡ଼ ବହି ଲେଖିଛନ୍ତି, ଆପଣ ଯାଆନ୍ତୁ ଦେଖନ୍ତୁ ତାଙ୍କର, ତାଙ୍କ ସାଙ୍ଗେ କଥା ହୁଅନ୍ତୁ, ସେଟା ମତେ ବହୁତ ଖୁସି ଲାଗିଥାଏ।
1: ନିଶ୍ଚିତ ଭାବରେ ଆଜ୍ଞା,
0: ଦେଖନ୍ତୁ ଏଇସବୁ ଜିନିଷ ସଞ୍ଜୀବ କାପୁରଙ୍କର ବି ଗୋଟେ ଇଣ୍ଟରଭ୍ୟୁରେ ମୁଁ ଦେଖିଥିଲି ଯେ ସିଏ ବି କହିଥିଲେ ଯେ ମୁଁ ଆପଣଙ୍କ ରାଜ୍ୟକୁ ଆସିଛି, ଆପଣଙ୍କ ରାଜ୍ୟରେ ଯାହା ପ୍ରସିଦ୍ଧ ମତେ ସେଟା ଖାଇବାକୁ ଦିଅନ୍ତୁ। ସୋ ଦ୍ୟାଟ୍ ସେମିତି ହେଲା ଫଳରେ ଦେଖନ୍ତୁ ସେମିତି ଆସ୍ତେ ଆସ୍ତେ ମାନେ ହୋଟେଲ ହଉ ରେଷ୍ଟୁରାଣ୍ଟ ହଉ ସବୁଠି ଆମର ଖାଇବାଟାକୁ ଦିଆଯାଉ, ଯିଏ ବାହାରୁ ଆସୁଛନ୍ତି ତାଙ୍କୁ ଆମ ଖାଇବାଟା ଦିଆଯାଉ। ଲେଟ୍ ପିପୁଲ ନୋ କି ଆମର ଖାଇବାଟା କ'ଣ, କାହିଁକି ନା ଆମର ଯାହା ବି ଖାଇବା ଅଛି ଯୋଉମାନେ ବାହାରୁ ଆସୁଛନ୍ତି ତାଙ୍କୁ ଆମ ଖାଇବା ସର୍ଭ କରାଯାଉ।
1: ନିଶ୍ଚିତ
0: ସର୍ଭ କରାଗଲେ ସେମାନେ ଓଡ଼ିଆ ଥାଳି ବି ଗୋଟେ ପ୍ରସ୍ତୁତ କରାଯାଉ, ଯେମିତିକି ବାହାରକୁ ଆପଣ ଗଲେ ସାଉଥ ଇଣ୍ଡିଆନ ଥାଳି ଅଛି, ନର୍ଥ ଇଣ୍ଡିଆନ ଥାଳି ଅଛି, ସେମିତି ଓଡ଼ିଶାର ପ୍ରତି ହୋଟେଲରେ ଓଡ଼ିଆ ଥାଳି ଇଣ୍ଟ୍ରୋଡ୍ୟୁସ୍ କରାଯାଉ। ଆପଣ ବିଶ୍ୱାସ କରିବେନି, ମୁଁ ଏବେ ଯାଇଥିଲି ମୋର ଗୋଟେ କ୍ଲାସ ଥିଲା ଯୋଉ ଇକୋଟୁରିଜିମର ଟ୍ରାଭେଲ ଗାଇଡ ମାନଙ୍କୁ, ତ ମୁଁ ସେମାନଙ୍କୁ ଅଥେଣ୍ଟିକ ଜିନିଷ ଖାଇବା ବିଷୟରେ ମାନେ ବୁଝେଇଲି ତାଙ୍କୁ। ତାପରେ ତାଙ୍କର ଘଣ୍ଟାକର ଗୋଟେ କମ୍ପିଟିସନ ଥିଲା, ସେ କମ୍ପିଟିସନରେ ଆଉ ସେମାନେ କାଠ ଚୁଲିରେ ସମସ୍ତେ ପୁଅ ଝିଅ ସମସ୍ତେ ରାନ୍ଧିଲେ, ଆପଣ ବିଶ୍ୱାସ କରିବେନି, ଥାଳି ପ୍ରସ୍ତୁତ କଲେ ଘଣ୍ଟାକ ଭିତରେ, ପୋଡ଼ପିଠା ବି ପ୍ରସ୍ତୁତ କଲେ, ଆଉ ଏତେ ବ୍ରିଲିଆଣ୍ଟଲି ସେମାନେ ଓଡ଼ିଆ ଥାଳି ପ୍ରସ୍ତୁତ କଲେ, ତା ଭିତରେ ଦେଖି ବହୁତ ଖୁସି ଲାଗିଲା। ସେଇଟା ବିଭିନ୍ନ ହୋଟେଲରେ ଆମର କରାଯାଉ ନା, ସେମିତି କରାଗଲେ ଲୋକ ଆସିବେ ବାହାରୁ ଫରେନର୍ସ, ଏଠିକି ତ ବହୁତ ଟୁରିଷ୍ଟ ଆସୁଛନ୍ତି, ତ ସେମାନେ ସେଇ ଜିନିଷ ଗୁଡା ଖାଇଲେ ହିଁ ବିଶ୍ୱସ୍ତରରେ ଯାଇ ପହଞ୍ଚିଯିବ।
1: ଆଜ୍ଞା, ବାସ୍ତବିକ ଆମ ନିଜ ଓଡ଼ିଆ ଚଳଣୀ ହଉ ବା ସଂସ୍କୃତି,
0: ସେମାନେ ଯଦି ଆମର ଓଡ଼ିଶାର ଓଡ଼ିଶୀ ଡ୍ୟାନ୍ସକୁ ଦେଖିବାକୁ ଆସୁଛନ୍ତି, ଏନ୍ଜୟ କରୁଛନ୍ତି, ତ ଓଡ଼ିଆ ଖାଇବା ବି ଏଠି ତାଙ୍କୁ ସର୍ଭ କରାଯାଉ।
1: ଆଜ୍ଞା, ବାସ୍ତବିକ ଆମ ନିଜ ଓଡ଼ିଆ ଚଳଣି କୁହନ୍ତୁ, ସଂସ୍କୃତି ବା ଖାଦ୍ୟପେୟ, ଏହାର ସଂରକ୍ଷଣ

0: ଆମେ ନିଜେ
1: ନିଜେ
0: କିନ୍ତୁ ଆଜିକାଲି ଆଉ ଗୋଟେ କଥା ଆମେ ଦେଖୁଛୁ, ଫାଷ୍ଟ ଫୁଡ୍ର ଯୋଉ ବହୁ ପ୍ରଚଳନ ହଉଛି, ସମସ୍ତେ ଏହାର ଅଭ୍ୟାସରେ ପଡ଼ିଗଲେଣି। ଏଇଭଳି ଗୋଟେ ସମୟରେ ଆମେ ଆମର ଯୋଉ ଓଡ଼ିଆ ଖାଦ୍ୟ ରହିଛି, ଅଥେଣ୍ଟିକ୍ ଓଡ଼ିଆ ଖାଦ୍ୟ ବ୍ୟଞ୍ଜନ, ୟାକୁ ସବୁ କେମିତି ବଳବତ୍ତର ରଖିପାରିବା, ଲୋକେ କେମିତି ତାର ଆଦର କରିବେ ବୋଲି ଆପଣ କହିବେ?
1: ଦେଖନ୍ତୁ, ଗୋଟେ ଟାଇମ୍ ଥିଲା, ମଝିରେ ଗୋଟେ ପିରିୟଡ୍ ଥିଲା, ମାନେ ଚାଓମିନ ମୋମୋ ଏବେ ବି ହଉଛି, କିନ୍ତୁ ଚାଓମିନ ମୋମୋ ଫାଷ୍ଟଫୁଡ୍ର ସେ ଯୋଉ ଜିନିଷ ଗୁଡାକ ଏତେ ଡୋମିନେଟ୍ କରିଯାଇଥିଲା, ଦେଖିବେ ଫାଷ୍ଟଫୁଡ୍ର ଯୋଉ କ୍ରେଭିଂଟା ବହୁତ ଲୋକଙ୍କ ଭିତରେ ବହୁତ ମାତ୍ରାରେ ବଢିଯାଇଥିଲା। ଏବେ ଦେଖନ୍ତୁ ଗୋଟେ କନସେପ୍ଟ ଆସିଲାଣି, ସେଗୁଡା ଅଛି କିନ୍ତୁ ତାର ଏତେ ମାତ୍ରାରେ ନାହିଁ। ପିଠାର ବି ଷ୍ଟଲ, ପିଠାର ବି ଦୋକାନ ବସିଲାଣି, ମାନେ ଲୋକ ଇଚ୍ଛା କଲେ ବି ପିଠା ଯାଇକି ଘରେ ନ କରିପାରିଲେ ବି ଯାହା ହଉ ସେଟା ଗୋଟେ ତ ହେଇଛି, ସେଟା ଗୋଟେ ଯୋଉ ଇଣ୍ଟ୍ରୋଡ୍ୟୁସ୍ ହେଇଛି, ଏଇଟା ବହୁତ ଖୁସିର କଥା, କାହିଁକି ନା ଲୋକ ଆଣିକି ଖାଉଛନ୍ତି। ଇଭେନ୍ ମୁଁ ଦେଖିଛି ବହୁତ ଭିଡିଓରେ ସବୁ ରଜରେ ପିଠା କରିପାରିନାହାନ୍ତି ଯଦିଓ, କିନ୍ତୁ ଏଇ ଯୋଉ ବହୁତ ଚାରିଆଡ଼େ ସେ ଷ୍ଟଲ ଅଛନ୍ତି, ଆଉ ସେଥିରେ ସେମାନେ ପୋଡ଼ ପିଠା ମଣ୍ଡା ପିଠା ସବୁ ଆଣି ଘରେ ଖାଉଛନ୍ତି। ନ କରିପାରିଲେ ଠିକ ଅଛି, ସେମାନେ କିଣିକି ଆଣିକି ଆମର ଓଡ଼ିଆ ଜିନିଷଟାକୁ ଖାଇପାରିଲେ ନା। ସେମିତି ମୋ କହିବା କଥା ସେଇ ଯୋଉ ଜିନିଷ ଗୁଡାକ, ଦେଖନ୍ତୁ ଫାଷ୍ଟଫୁଡ୍ ବି ମୁଁ କହୁନି ଯେ ତମେ ପୁରା ବନ୍ଦ କରିଦିଅ, ଯେହେତୁ ଏଇଟା ଏତେ ମାତ୍ରାରେ ମାନେ ହେଇଗଲାଣି, ତେଣୁ ତାକୁ ପୁରା ବନ୍ଦ କରିବା ମୁସ୍କିଲ ହେଇଯିବ। ସେଟା ରହୁଛି, ଯଦି ରହୁ ପିଲାଙ୍କର ଲୋକ ଖାଉଛନ୍ତି, ଆମେ ତ କାହାକୁ ବନ୍ଦ କରିପାରିବାନି, ଯେମିତି ଆମ ସଂସ୍କୃତି ଭିତରେ ପଶିଗଲାଣି ଆମର, ତ ଲୋକ ତାକୁ ଏନ୍ଜୟ କରୁଛନ୍ତି, ଠିକ ଅଛି ଆମେ କାହା ଖୁସିରେ ହସ୍ତକ୍ଷେପ କରିବାଟା ଅନୁଚିତ। କିନ୍ତୁ ମୋ କହିବା କଥା ଆମର ଜିନିଷଟାକୁ କାୟମ ରଖିକି ତମେ ଅନ୍ୟ ଜିନିଷଟାକୁ କର।
0: ଆଜ୍ଞା,
1: ପିଠାପଣାକୁ ଯେମିତି ଆମର ଖାଉଛନ୍ତି, ବରା ତରକାରୀ ଖାଉଛନ୍ତି କି ଦହିବରା ଆଳୁଦମ ଖାଉଛନ୍ତି, ସେମିତି ସବୁ ଖାଆନ୍ତୁ। କି ଅନ୍ୟ ଜିନିଷ ବି ଯୋଉ ଆମର, ଦେଖନ୍ତୁ ଆମର କେତେ ପ୍ରକାର ଯୋଉ ସକାଳେ ବି ବ୍ରେକଫାଷ୍ଟ ଆପଣ ଦେଖିବେ, ଆମର ନ ରାନ୍ଧିକି ବି ବହୁତ ବ୍ରେକଫାଷ୍ଟ ବାହାରି ଯିବ। ଆମ୍ବ ସିଜନ, ଆମ୍ବ ମୁଢି, ଆମ୍ବ ମୁଢି, ଆମ୍ବ ଦୂର ଚୁଡା, ହୁଡୁମ୍ବ, ବିଭିନ୍ନ ପ୍ରକାର ଗାଁ ମାନଙ୍କରେ ଆଗରେ ସବୁ ସେମିତି ଖାଉଥିଲେ, ତ ଲୋକଙ୍କୁ ଠିକ ଅଛି ଏଗୁଡା ଦେହ ପକ୍ଷେ, ମୋ କହିବା କଥା ଦେହ ପକ୍ଷେ ବି ସ୍ୱାସ୍ଥ୍ୟକର, ସ୍ୱାସ୍ଥ୍ୟ ପାଇଁ ବି ହିତକର ଏଗୁଡା।
0: ଏଇସବୁ କଥା ସାଧାରଣରେ ଟିକେ ବୁଝିବାର ଆବଶ୍ୟକତା ରହିଛି।
1: ଏମିତି ଯେମିତି ଦେଖନ୍ତୁ ମୁଁ ଏମିତି ବିଭିନ୍ନ ପ୍ରକାର ପ୍ରୋଗ୍ରାମ ହଉଛି, ଏଇ ଆୱାରନେସ୍ ଟା ରହିଲେ ହିଁ ସମସ୍ତେ ସେଇ ଉପରେ କଥା କହିଲେ, ସେଇ ଉପରେ ସଜାଗ ଆଲୋଚନା କଲେ ହିଁ ସେ ଜିନିଷଟା ଯେତେ ଦୂର ମୁଁ ଲାଗୁଛି
0: ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାର ହେଇପାରିବ, ତା ପ୍ରତି ଆଦର ବି ହେଇପାରିବ। ବହୁତ ବଢିଆ ଲାଗୁଛି ଆପଣଙ୍କ ସହିତ କଥା ହେଇକିରି ଆଉ ଏଇସବୁ ଆଲୋଚନା କରିକିରି। ତେବେ ଆପଣଙ୍କ ଠାରୁ ଗୋଟିଏ ବିଶେଷ ପାରମ୍ପରିକ ବ୍ୟଞ୍ଜନ ସମ୍ପର୍କରେ ଜାଣିବାକୁ ଚାହିଁବୁ।
1: ଯୋଉ ଆମର ହଜିଯାଇଥିବା ରେସିପି ଭିତରୁ ଗୋଟେ ରେସିପି, ତାର ପ୍ରଣାଳୀ ଏବଂ ତାର ସାମଗ୍ରୀ ସହିତ ମୁଁ ରେସିପିଟାକୁ କହିବାକୁ ଚାହୁଁଛି। ସେଇ ରେସିପିଟାର ନାଁ ହେଲା ନିସ୍କୁରି ପିଠା, ଯୋଉଟା କି ଆମର ଯେମିତି ଆପଣମାନେ ଜାଣିଛନ୍ତି ରମାପୂର୍ଣ୍ଣମୀ ବା ବଳଭଦ୍ର ଜନ୍ମରେ ଗାଈମାନଙ୍କୁ ପୂଜା ହୁଏ, ଆଉ ଗାଈମାନଙ୍କୁ ରାକ୍ଷୀ ବନ୍ଧା ହୁଏ, ଗାଈମାନଙ୍କୁ ପିଠା କୁହାଯାଏ। ସେମିତି ନୟାଗଡ଼ ସାଇଡ୍ରେ, ନୟାଗଡ଼ ପଟେ ଗାଈମାନଙ୍କୁ ପୂଜା କରାଯାଏ, କିନ୍ତୁ ଯୋଉ ପିଠା କୁହାଯାଏ ସେମାନଙ୍କର ଗୋଟେ ସ୍ୱତନ୍ତ୍ର ପିଠା ବନାଯାଏ, ତା ନାଁ ହଉଛି ନିସ୍କୁରି ପିଠା। ସେ ପିଠାଟା ସାଧାରଣତଃ ସେମାନଙ୍କର ଯୋଉ ଲୋକାଲ ଚଣା, ଯୋଉ ଡାଲି ଜାତୀୟ ଚଣା, ସେଇ ଚଣାଟିରୁ ସେମାନେ ପ୍ରସ୍ତୁତ କରିଥାନ୍ତି, ଆଉ ସେ ଚଣାଟିକୁ ଶୁଖା ହେଇକି ହେମଦସ୍ତାରେ କୁଟା ହେଇକି ତାକୁ ଚଲା ହେଇକି ତାର ଯୋଉ ଫାଇନ୍ ପାଉଡରଟା, ତାକୁ ସେମାନେ କଣ କରନ୍ତି, ଉଷୁମ ପାଣି ଆଉ ଗୁଡ଼ ଦେଇକି ତାକୁ ଚକଟନ୍ତି। ଚକଟିକି ତାକୁ ଏକଦମ ଛୋଟିଆ ଛୋଟିଆ ଗୁଳା କରନ୍ତି, ଏକଦମ ଛୋଟିଆ ଛୋଟିଆ, ପୁରା ଯେମିତି ଗୁଲି ଠୁ ଟିକେ ବଡ ସାଇଜ ସେମିତି ଗୁଳା କରନ୍ତି, ଏବଂ ପୁର ଯେମିତି ଆମର ସାଧାରଣ ଭାବରେ ନଡ଼ିଆ ଗୁଡ଼ର ପୁର ପ୍ରସ୍ତୁତ ହୁଏ, ସେମିତି ପିଠା ପାଇଁ ସେମିତି ପୁର ପ୍ରସ୍ତୁତ କରନ୍ତି, ଏବଂ ସେଇ ଛୋଟିଆ ଛୋଟିଆ ଗୋଳା ଗୁଡ଼ିକୁ ପିଠା ଆକୃତି ଦେଇ ତା ଭିତରେ ପୁର ଦେଇ ତାକୁ ସେମାନେ ଘିଅରେ ଛାଣନ୍ତି, ଆଉ ସେଇ ପିଠା ଗୁଡ଼ିକୁ ସେମାନେ ଗାଈମାନଙ୍କୁ ଖାଇବାକୁ ଦିଅନ୍ତି, ଏବଂ ଘରେ ସମସ୍ତେ ବି ପରିବାରରେ ସମସ୍ତେ ଖାଆନ୍ତି। ଏହି ହଉଛି ପିଠାର ପ୍ରଣାଳୀ।
0: ବହୁତ ବଢିଆ କଥା, ଆପଣ ନିଜ ରୁଚି ଆଗ୍ରହକୁ ନେଇକରି କାମ କରୁଛନ୍ତି, ଗୋଟେ ଖୁସିର କଥା, ନିଜ କାମରେ ଖୁସିରେ ଅଛନ୍ତି। ତଥାପି ଏଇସବୁ ବ୍ୟତିରେକ ଆପଣଙ୍କର ଅନ୍ୟ କିଛି ରୁଚି ଆଗ୍ରହ ରହିଛି କି ଯାହା ଅବସର ସମୟରେ କରନ୍ତି?
1: ମୁଁ ଆଗରୁ ବହୁତ ଫଟୋଗ୍ରାଫି କରୁଥିଲି, ଆକ୍ଚୁଆଲି ବହୁତ ଫଟୋ ଉଠାଉଥିଲି ମୋ ହଜବ୍ୟାଣ୍ଡ, ସେଥିପାଇଁ ମତେ ଗୋଟେ କ୍ୟାମେରା ବି କିଣି ଦେଇଥିଲେ। ମୁଁ ବହୁତ ଫଟୋ ଉଠାଉଥିଲି ଆଗରୁ, ତାଙ୍କର ଗୋଟେ ୱିଶ୍ ଥିଲା କି ମୋ ପାଇଁ ଗୋଟେ ମାନେ ଫଟୋ ଏକ୍ସିବିସନ କରିଦେବେ, ହଉ ତୁ ଫଟୋ ଉଠେଇ ଚାଲ, ତାପରେ ଗୋଟେ ଏକ୍ସିବିସନ। କିନ୍ତୁ ମଣିଷ ଚାହେଁ ଗୋଟେ, ଭଗବାନ ଆଉ ଗୋଟେ ଚାହାନ୍ତି, ତ ସବୁ ଜିନିଷ ତ ଏପଟ ସେପଟ ହେଇଗଲା। ତ ମୁଁ ଫଟୋ ଉଠାଇବାକୁ ବହୁତ ଭଲ ପାଏ, ନେଚର ଫଟୋଗ୍ରାଫି କରିବାକୁ ଭଲ ପାଏ, ଗୀତ ଗାଇବାକୁ ବହୁତ ଭଲ ପାଏ। ମୁଁ ଶିଖିନି, କିନ୍ତୁ ମୋର ଗୋଟେ ୱିଶ୍ ଥିଲା, ମୋର ଗୋଟେ କୋଉ ଜନ୍ମରେ ସେ ଇଚ୍ଛାଟା ପୂରଣ ହବ ମୁଁ ଜାଣିନି, ମୋତେ ଓଡ଼ିଶୀ ଡ୍ୟାନ୍ସ ମୋତେ ଗୋଟେ, ସେଟା ଗୋଟେ ସେଇ ଗୋଟେ ଜିନିଷ ଇଚ୍ଛାଟା ମୋର ଗୋଟେ ଅପୂର୍ଣ୍ଣ ହେଇକି ରହିଗଲା, ଯୋଉଟା କି ମୁଁ ଭଗବାନ ଡାକୁଛି ଯେ ମୋତେ ନେକ୍ସଟ ଜନ୍ମରେ ଗୋଟେ ମଣିଷ ଝିଅ ଜନ୍ମ ଦିଅନ୍ତୁ, କଷ୍ଟଦାୟକ ହଉ ପଛେ ଝିଅ ଜନ୍ମ ଦିଅନ୍ତୁ, ମୁଁ

0: ସେଟା କମ୍ପ୍ଲିଟ୍ କରିବି। ଜାଣିଛନ୍ତି ମତେ ମ୍ୟୁଜିକ୍ ମତେ ହିଲ୍ କରିଛି ବହୁତ। ମୁଁ ଯୋଉ ଟ୍ରମା ଦେଇକି ଗତି କରୁଥିଲି, ମତେ ମ୍ୟୁଜିକ୍ ଗୋଟେ ଜିନିଷ ମତେ ବହୁତ ହିଲ୍ କରିଛି ସେଟା। ମତେ ଗୀତ ଶୁଣିବାକୁ ବହୁତ ଭଲ ଲାଗେ। ମୁଁ ଏକାକି ରହିବାକୁ ଭଲ ପାଉନଥିଲି, ଏବେ ମୁଁ ପୁରା ସମ୍ପୂର୍ଣ୍ଣ ଭାବରେ ମତେ ଏକା ହିଁ ଭଲ ଲାଗୁଛି ବେଶୀ ଲାଷ୍ଟ 10 ଇୟର୍ସ ହେଲାଣି। ଆଉ ମତେ ବହି ବି ମୁଁ ବୁକ୍ସ ପଢିବାକୁ ବି ଭଲ ଲାଗେ। ଆଉ ହିଷ୍ଟ୍ରି ଉପରେ ଜାଣିବାକୁ ମତେ ବହୁତ ଆଗ୍ରହ, ହେରିଟେଜ୍ ଉପରେ ଜାଣିବାକୁ ବହୁତ ଆଗ୍ରହ। ହିଷ୍ଟ୍ରି ଉପରେ ମୋର ବହୁତ ଇଚ୍ଛା ପାଠ ପଢିଲା ବେଳେ ବି ଥିଲା, କିନ୍ତୁ ସେଟା କୋଉଠି ନା କୋଉଠି ଟିକେ ମାନେ ମୋର ସେଟା ମରିଯାଇଥିଲା ସେ ଇଚ୍ଛାଟା। କିନ୍ତୁ ଏବେ ମତେ ହେରିଟେଜ୍ ଉପରେ ବହୁତ ଜାଣିବାର ଇଚ୍ଛା, ସେଥିପାଇଁ ମୁଁ ଇଣ୍ଟାକ୍ର ମେମ୍ବର ହେଇଛି, ବହୁତ ଜିନିଷ ଜାଣୁଛି। ଆମର ଓଡ଼ିଶା ଭିତରେ ଏତେ ଇତିହାସ ଲୁଚି ଲୁପ୍ତ ରହିଛି ଯେ ଆମେ କେହି ଜାଣିନୁ, ସେଗୁଡାକୁ ମୁଁ ଜାଣୁଛି ଆସ୍ତେ ଆସ୍ତେ। ସମସ୍ତେ ଜାଣୁଛନ୍ତି, ତା ସାଙ୍ଗରେ ମୁଁ ବି ଜାଣୁଛି, ଆଉ ବହୁତ ମଜା ଲାଗୁଛି। ଅନ୍ୟକୁ ଜଣେଇବାକୁ ବି ମଜା ଲାଗୁଛି। ଏବେ ରିସେଣ୍ଟଲି ମୋର ଗୋଟେ ଫ୍ରେଣ୍ଡ ଆସିଥିଲା କାଲିଫର୍ଣ୍ଣିଆରୁ, ସିଏ ଗୋଟେ ସାଉଥ ଇଣ୍ଡିଆନ ଲେଡି, କିନ୍ତୁ ସିଏ ଆମେରିକାନ ହେଇଗଲେଣି। ଆମେରିକାରେ ଯେହେତୁ ରହିଲି, ପୂଜାପାଠ କରିବାକୁ ବହୁତ ଭଲ ଲାଗେ ତାକୁ। ସେ 12 ବର୍ଷ ହେଲାଣି ମୋ ସାଙ୍ଗେ କନେକ୍ଟେଡ, କିନ୍ତୁ ମାନେ ଫର୍ଷ୍ଟ ଟାଇମ୍ ୱି ମେଟ୍ ୱିଥ୍ ଇଚ୍ ଅଦର। ତ ସିଏ ମତେ ଯେତେବେଳେ କହିଲା, ମୁଁ ଦିଦି ଆଇ ୱିଲ୍ ଗୋ ଟୁ ଓଡ଼ିଶା ଆପଣଙ୍କ ସାଙ୍ଗରେ, ଆଇ ୱିଲ୍ ଗୋ, ଆଇ ୱିଲ୍ ଏକ୍ସପ୍ଲୋର ଏଭ୍ରିଥିଙ୍ଗ ଆଣ୍ଡ ଆଇ ୱିଲ୍ ଏକ୍ସପ୍ଲୋର ଏଭ୍ରି ପ୍ଲେସ୍ ବଟ୍ ଆଲଙ୍ଗ୍ ୱିଥ୍ ୟୁ। ବୋଲେ ତୁ ଆସେ, ତାକୁ ମୁଁ ନେଇ ପୁରୀ, କୋଣାର୍କ, ଭୁବନେଶ୍ୱର ମୋଷ୍ଟ ଅଫ୍ ଦ ଟେମ୍ପଲ୍ସ ତାକୁ ଏକ୍ସପ୍ଲୋର କରେଇଲି, ତା ବିଷୟରେ କହିଲି। ମୋ ପାଖରେ ବି ବହୁତ ବହି ଅଛି, ମୋ ହଜବ୍ୟାଣ୍ଡଙ୍କର ବହୁତ ବହି, ସେ ଯେହେତୁ ଗୋଟେ ଭୋରାସିୟସ୍ ରିଡର୍, ତ ସିଏ ତାଙ୍କ ପାଖରେ କଲେକ୍ସନ୍ ଅଫ୍ ବୁକ୍ସ ବହୁତ। ଆଉ ମୁଁ ବିଲଙ୍ଗ୍ କରୁଛି ଗୋଟେ ଏକାଡେମିକ୍ ଫ୍ୟାମିଲିକୁ, ଯାହା ଘରେ କେବଳ ସେମାନେ ସମସ୍ତେ କେବଳ ବହିକୁ ହିଁ ବୁଝନ୍ତି, ତେଣୁ ସେଥିପାଇଁ ଆମର ବହୁତ, ଆମର ଗୋଟେ ବିରାଟ ବଡ଼ ହେରିଟେଜ୍ ଲାଇବ୍ରେରୀ। ତ ପଢ଼ିବାର ଇଣ୍ଟରେଷ୍ଟ ମୋର ବହୁତ ଡେଭଲପ୍ କରିଛି, ମୁଁ ବହୁତ ପଢାପଢି କରୁଛି, ଛୋଟ ଛୋଟ କବିତା ବି ଲେଖେ, ଛୋଟ ଛୋଟ ଗପ, ମାଇକ୍ରୋ ଷ୍ଟୋରିଜ୍ ବି ଲେଖେ। କେହି ନଥିବେ, ମତେ ଯେତେବେଳେ କଷ୍ଟ ହଉଥିବ ବହୁତ, ମୁଁ ଗୀତ ଗାଇକି ଗୋଟେ ରୁମ୍ରେ ମୁଁ ସେଟା ନିଜକୁ ହିଲ୍ କରେ।
1: ଆଜ୍ଞା,
0: ମୁଁ ନିଜେ ନିଜେ କଥା ଗାଇକି ହିଲ୍ କରେ, ମତେ ସେଇଗୁଡା ମୋର ହଉଛି। ଆଉ ବି
1: ଦେଖନ୍ତୁ, ହସ ଲୁହ, ସଫଳତା ବିଫଳତା ପାଇବା ହରେଇବାକୁ ନେଇକିରି ଆମର ଏଇ ଜୀବନ, ଆପଣଙ୍କର ଜୀବନରେ ତ ଅନୁଭୂତି ଅନେକ, ଘଟଣା ବି ବହୁତ। ଆଜି ଯଦି ପଚାରିବା ଯେ ଜୀବନକୁ ନେଇ ଆପଣଙ୍କର ଦୁଇ ପଦ କ'ଣ କ'ଣ କହିବେ?
0: ଜୀବନକୁ ନେଇକି କ'ଣ କହିବି, ଜୀବନ ତ ଗୋଟେ ମାନେ କ'ଣ କହିବି ଜୀବନକୁ ନେଇକି, ମୋର ଲାଇଫରେ ଏତେ ଏକ୍ସପିରିଏନ୍ସ, ମୁଁ ମାନେ ଖରାପ ଭଲ ଅନୁଭୂତି ଏତେ ମୁଁ ପାଇଯାଇଛି ମୋ ଜୀବନରେ। ଗୋଟେ ଟାଇମ୍ ଥିଲା ଜୀବନକୁ ନେଇକି ମୁଁ ବହୁତ ଫ୍ରଷ୍ଟ୍ରେଟେଡ୍ ଥିଲି, ଏବେ ବି ମୁଁ ବହୁତ ଖୁସି ନାହିଁ, କାରଣ ମୁଁ ଯେତେବେଳେ ମୋର ହଜବ୍ୟାଣ୍ଡ ବଞ୍ଚିଥିଲା, ମୋ ଜୀବନକୁ ନେଇ ମୁଁ ଗୋଟେ ମାନେ ମୋ ଜୀବନଟା ଗୋଟେ ଥିଲା, ମୁଁ ଉଡୁଥିଲି, ମାନେ ସିଏ ମତେ ଏମିତି ଫ୍ରିଡମ୍ ଦେଇଥିଲେ ଯେ ମୁଁ ଯାହା ବି କରିବାକୁ ଚାହୁଁଥିଲି ସେ ମତେ କୋଉଥିରେ ଆରୋପ ଲଗେଇ ନଥିଲେ। ସିଏ ମତେ ପକ୍ଷୀ ଦେଇଥିଲେ ମୁଁ ଉଡିବା ପାଇଁ, ମତେ ସବୁଥିରେ କୋଉଥିରେ ମତେ ମାନେ ପାବନ ମାନେ ଇଏ ଲଗେଇ ନାହାନ୍ତି ଯେ ତୁ ଏଇଟା କରିବୁ, ତୁ ଏଇଟା କର, ମୁଁ ତ ପଛରେ ଅଛି। ସେଥିପାଇଁ ସେତେବେଳେ ମୋ ପାଇଁ ଜୀବନଟା ଥିଲା ଗୋଟେ ଅତି ସୁନ୍ଦର, ଅତି ମଧୁର, ଅତି ଭଲ, ମାନେ ଜୀବନଟା ଗୋଟେ କଣ କହିବି, ବହୁତ ଭଲ ଜୀବନ ଥିଲା। ଲାଷ୍ଟ 10 ଇୟର୍ସ ହେଲାଣି ମୋର, ମୋର ଲାଇଫରେ ଗୋଟେ ବଡ ଟ୍ରମାଟିକ ଇଏ ହେଲା, ମୋର 5 ବର୍ଷ ଭିତରେ ମୋର 5 ଜଣ ମୋ ଲାଇଫରେ ଚାଲିଯାଇଛନ୍ତି, ପ୍ରତି ବର୍ଷକୁ ବର୍ଷ ହେଇକି, ମାନେ ସବୁଠୁ ଇମ୍ପୋର୍ଟାଣ୍ଟ ମୋ ଲାଇଫରେ ଯୋଉମାନେ, ମୋ ବାପା ମା, ମୋ ସ୍ୱାମୀ, ମୋ ବାପା ମା, ମୋ ବଡ ଭାଇ, ତେଣୁ ସେଥିପାଇଁ ମୁଁ ସେମାନେ ଗଲା ପରେ ନା ମ୍ୟାଡମ୍, ମୁଁ ଗୋଟେ ନିଜେ ଗୋଟେ ରକ୍ ସଲିଡ୍ ହେଇଯାଇଛି, ଯେମିତି ଆସୁଛି ଜୀବନ ମୁଁ ତାକୁ ଆକ୍ସେପ୍ଟ କରିକି ଚାଲିଛି।
1: ଏଇଠି ଗୋଟେ ପ୍ରଶ୍ନ ଆପଣଙ୍କ କଥାକୁ ଅଧା ରଖିକିରି ଶେଷରେ ପଚାରିବାକୁ ଚାହିଁବୁ, ଆଜି ଆପଣଙ୍କୁ ଶୁଣୁଥିବା ଆମର ନାରୀ ମହଲର ଶ୍ରୋତା ଭଉଣୀ ମାନଙ୍କୁ ଆପଣଙ୍କ ନିଜ ଅନୁଭୂତିରୁ କ'ଣ କହିବେ ଜୀବନର ହସ ଲୁହ ପାଇବା ହରେଇବାକୁ?
0: ଆସୁଛି ଆପଣ ଆକ୍ସେପ୍ଟ କରିକି ଗ୍ରହଣ କରିକି ଚାଲନ୍ତୁ ଜୀବନକୁ, ଆଜିର ଜୀବନରେ ଆପଣ ବଞ୍ଚନ୍ତୁ, କାରଣ କାଲିଟା ଆମେ କେହି ଦେଖିନେ କାଲି କ'ଣ ହବ।
1: ଆଜ୍ଞା,
0: ପଛରେ ଯଦି ବି କିଛି ଘଟିଯାଇଛି ତାକୁ ନେଇକି ଲୁହ ଗଡେଇ ଗଡେଇ ଗଡେଇ ଗଡେଇଲେ ଆପଣ ଆଗକୁ ଆଉ ବଢିପାରିବେନି, ତେଣୁ ଯେମିତି ଆଜିର ଜୀବନରେ ବଞ୍ଚନ୍ତୁ, ଆଜି ଯଦି ଜୀବନଟା ଆପଣଙ୍କର ଯେମିତି ଆସୁଛି ତାକୁ ଗ୍ରହଣ କରନ୍ତୁ, ହସନ୍ତୁ, ମଜା କରନ୍ତୁ, ଗୋଟିଏ ଲାଇଫ, ହସନ୍ତୁ, ମଜା କରନ୍ତୁ, ଖାଆନ୍ତୁ, ପିଅନ୍ତୁ, ଖୁସିରେ ବଞ୍ଚନ୍ତୁ। ଆଉ ଗୋଟେ କଥା କହିବି, କାହା ମନରେ ଆଘାତ ଦିଅନ୍ତୁନି, କାହାକୁ ହସେଇ ପାରୁ ନାହାନ୍ତି ଯଦି ଠିକ ଅଛି, କିନ୍ତୁ
1: କାହାକୁ
0: କନ୍ଦାନ୍ତୁନି, କାହିଁକି ନା ଦେଖନ୍ତୁ ସମସ୍ତେ ଗୋଟିଏ ଲାଇଫ ନେଇ ବଞ୍ଚୁଛନ୍ତି, ହସିକି ବଞ୍ଚିଗଲେ ସମସ୍ତଙ୍କ ଲାଇଫରେ ଦୁଃଖ ଅଛି। ମୁଁ କହିବିନି ଯେ ମୋ ଲାଇଫରେ ଏକା ମୋ ଜୀବନରେ କେବଳ ମୁଁ ଦୁଃଖ ପାଇଛି, ମୁଁ ଗୋଟେ ଜିନିଷ ମୋ ହଜବ୍ୟାଣ୍ଡ କହିଥିଲେ, ସବୁବେଳେ ତଳକୁ ଦେଖ, କାହିଁକି ନା ଉପରେ ତ ସବୁ ବହୁତ ଭଲ, କିନ୍ତୁ ତଳ ତମ ତଳେ କେତେ କଷ୍ଟରେ ଅଛନ୍ତି ଲୋକ, ସେଇଟା ମୁଁ ସେଥିପାଇଁ ସେଇଟା ମୁଁ ଫଲୋ କରେ। ମୁଁ ସବୁବେଳେ ଭାବେ ଯେ ମୋ ତଳେ ମୁଁ ଯେତିକିରେ ଯେତିକି ଖରାପରେ ଅଛି, ମୋ ଠୁ ବି ଖରାପରେ ଲୋକ ଅଛନ୍ତି, ତେଣୁ ମୁଁ ଯେମିତି ଅଛି ମୁଁ ସେଇ ଲାଇଫଟାକୁ ନେଇକି ଆଗକୁ ବଢିବାକୁ ଚାହୁଁଛି।
1: ବହୁତ ସୁନ୍ଦର କଥା କହିଲେ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମ ସହିତ ଆଲୋଚନାରେ ଅଂଶଗ୍ରହଣ କଲେ, ଆପଣଙ୍କ ଅନୁଭୂତିରୁ ଅନେକ କିଛି ଆମକୁ ଶୁଣିବାକୁ ଏବଂ ଜାଣିବାକୁ ମିଳିଲା। ଭାବୁଛୁ ଆପଣଙ୍କୁ ଶୁଣୁଥିବା ଆମର ନାରୀ ମହଲର ଶ୍ରୋତା ଭଉଣୀ ମାନେ ମଧ୍ୟ ଆପଣଙ୍କ କଥାରୁ ନିଶ୍ଚିତ ଭାବରେ ପ୍ରେରଣା ପାଇଥିବେ ଆପଣ।

0: ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ।
1: ମୁଁ ବି ବହୁତ ବହୁତ ଆଭାରୀ, ବହୁତ ବହୁତ ଆପଣମାନଙ୍କୁ ଧନ୍ୟବାଦ କି ମୋତେ ଏଠିକୁ ନିମନ୍ତ୍ରଣ କରିଥିବାରୁ, କାହିଁକି ନା ମୁଁ ଏଠି ଆସିକି ମୋର ମନ କଥା କହିଥିବାରୁ ମୋତେ ବି ହାଲକା ଲାଗୁଛି। ସେଥିପାଇଁ ଆପଣମାନଙ୍କୁ ଆକାଶବାଣୀକୁ ବହୁତ ବହୁତ ଅଶେଷ ଧନ୍ୟବାଦ।
0: ଶୁଣୁଥିଲେ ଆମର ଆଜିର ଅତିଥି ଖାଦ୍ୟ ଗବେଷିକା ଲେଖିକା ରିତୁ ପଟ୍ଟନାୟକଙ୍କ ସହିତ ଆମର ଏହି ଆଲୋଚନା।

ଓଡ଼ିଆ ସଂସ୍କୃତି, ଚଳନୀ, ପରମ୍ପରା, ଆମର ଓଡ଼ିଶୀ ନୃତ୍ୟ, ସଙ୍ଗୀତ, ଏସବୁ ପରି ଓଡ଼ିଆ ବ୍ୟଞ୍ଜନ ମଧ୍ୟ ଆମ ଓଡ଼ିଆପଣର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନିଦର୍ଶନ। ତେଣୁ କଥା ହେଉଛି ଏହି ଓଡ଼ିଆ ବ୍ୟଞ୍ଜନ କେମିତି ସବୁଦିନ ପାଇଁ ଆମ ସହିତ ଜଡ଼ିତ ହୋଇ ରହିଥିବ, ଆମେ ଆମର ପାରମ୍ପରିକ ଖାଦ୍ୟ ବ୍ୟଞ୍ଜନକୁ ଆମ ନୀତିଦିନିଆ ଚଳନୀରେ ନିଜ ସହିତ ଜଡ଼ିତ କରି ରଖିଥିବା, ସେ ଦିଗରେ ଦାୟିତ୍ୱ ଆମ ନିଜର। ଆଶା କରୁଛୁ ଆପଣମାନେ ଏ ଦିଗରେ ନିଶ୍ଚିତ ଭାବରେ ଚିନ୍ତା କରିବେ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀ ମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 753001। ତାହେଲେ ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ନାରୀମହଲ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମେନେଷ୍ଟି ସ୍କିମ୍ 2026। କତ୍ତାରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବର୍ଷ ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ 6-ଦିନିଆ ସଫଳ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ପ୍ରବୋ ସୁବିୟନ୍ତଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଚଳିତ ମାସ 6-8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିଥିଲେ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶର ସହଭାଗିତାରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଯାତ୍ରା କରିଥିଲେ। ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ। ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଏକ ଫୋରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ ଦୁଇ ଦେଶର ଶୀର୍ଷ ବ୍ୟବସାୟିକ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର୍ ଲକ୍ସନ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ 10-11 ତାରିଖ ପର୍ଯ୍ୟନ୍ତ ଅକ୍ଲ୍ୟାଣ୍ଡ ଗସ୍ତ କରିଥିଲେ। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 5 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନ୍ୟୁଜିଲାଣ୍ଡକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଗତ 40 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ ଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏକ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ଆଜି ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ 1.25 କୋଟିରୁ ଅଧିକ ଚାରାରୋପଣ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ସ୍ୱରାଷ୍ଟ୍ରମନ୍ତ୍ରୀ 2029 ନିର୍ବାଚନ ସୁଦ୍ଧା ନିର୍ବାଚନ ମଣ୍ଡଳୀର ସବୁଜିମାଙ୍କୁ 20% ବୃଦ୍ଧି କରିବା ପାଇଁ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରିଛନ୍ତି ଏବଂ ନାଗରିକମାନଙ୍କୁ ନିଜର ଛାତ ଉପରେ

ସୋଲାର ପ୍ୟାନେଲ ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ବର ଓସ୍ତ ଜାମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ଏବଂ ଆଗାମୀ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ନିଶ୍ଚିତ ହେବ। ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି ଏବଂ ସେଗୁଡ଼ିକର ବିବରଣୀ ଥିବା ଏକ ସ୍ୱତନ୍ତ୍ର ଇ ବୁକ୍ ଉନ୍କୋଚିତ ହୋଇଛି। ସାଧାରଣ ପରିବହନ କ୍ଷେତ୍ରରେ ସଫଳତା ସ୍ୱରୂପ 333 ନୂତନ ବୈଦ୍ୟୁତିକ ବସ୍ ସାମିଲ କରାଯାଇଛି, ଯାହା ଅହମ୍ମଦାବାଦ ବିଆର୍ଟିଏସ୍କୁ 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନା କରୁଥିବା ଦେଶର ପ୍ରଥମ ସହର ଭାବେ ଗଢ଼ି ତୋଳିଛି। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଗାନ୍ଧୀନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଅନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ୟେମେନ୍ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଉପରେ କିଛି ସର୍ତ୍ତ ଆରୋପ କରୁଥିବା 2017 ବିଜ୍ଞପ୍ତିକୁ

ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଅନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ୟେମେନ୍ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଉପରେ କିଛି ସର୍ତ୍ତ ଆରୋପ କରୁଥିବା 2017 ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛି। ୟେମେନ୍ରେ ଗୃହଯୁଦ୍ଧ ଏବଂ ସଶସ୍ତ ସଂଘର୍ଷ ଯୋଗୁଁ ସୁରକ୍ଷା ପରିବେଶ ବିଗିଡ଼ିଯିବା ପରେ ଭାରତୀୟ ନାଗରିକଙ୍କ ସେହି ଦେଶକୁ ଯାତ୍ରା କରିବା ନେଇ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା। ତେବେ ଏକ ପରାମର୍ଶବଳୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ସମସ୍ତ ଭାରତୀୟ ନାଗରିକଙ୍କୁ ୟେମେନ୍କୁ ଅନାବଶ୍ୟକ ଯାତ୍ରା ନ କରିବା ପାଇଁ ପରାମର୍ଶ ଏବେ ମଧ୍ୟ ଜାରି ରହିଛି। ମନ୍ତ୍ରଣାଳୟ କହିଛି ଯଦି ଯାତ୍ରା ଅପରିହାର୍ଯ୍ୟ ହୁଏ ତେବେ ସ୍ଥାନୀୟ ସୁରକ୍ଷା ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ହିଁ ଏହା କରାଯିବା ଉଚିତ ଏବଂ ସକ୍ରିୟ ସଂଘର୍ଷ ଅଞ୍ଚଳକୁ ଯାତ୍ରା ବର୍ଜନ କରାଯିବା ଆବଶ୍ୟକ। ୟେମେନ୍ରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ୟେମେନ୍ ମଧ୍ୟରେ ସେମାନଙ୍କର ଚଳପ୍ରଚଳ ସୀମିତ ରଖିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। କତ୍ତାରର ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବର୍ଷ ବୟସରେ ପରଲୋକ ହୋଇଛି, ଯିଏକି ଏହି ଉପସାଗରୀୟ ଦେଶକୁ କୂଟନୀତି, ଗଣମାଧ୍ୟମ ଏବଂ ବିନିଯୋଗ କ୍ଷେତ୍ରରେ ଏକ ପ୍ରମୁଖ ବିଶ୍ୱସ୍ତରୀୟ ଶକ୍ତି ଭାବେ ରୂପାନ୍ତରିତ କରିଥିଲେ। ଆଞ୍ଚଳିକ ପରମ୍ପରାକୁ ଭାଙ୍ଗି 2013 ମସିହାରେ ସ୍ୱେଚ୍ଛାକୃତ ଭାବେ ନିଜ ପୁଅକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଶେଖ୍ ହମଦ୍ 18 ବର୍ଷ ଧରି କତ୍ତାରକୁ ଶାସନ କରିଥିଲେ। ତାଙ୍କ ନେତୃତ୍ୱରେ କତ୍ତାର ଏକ ବିଶ୍ୱସ୍ତରୀୟ ଶକ୍ତି କେନ୍ଦ୍ର ଭାବେ ଉଭା ହୋଇଥିଲା, ଅଲ୍ ଜଜିରା ନ୍ୟୁଜ୍ ନେଟ୍ୱାର୍କ ଆରମ୍ଭ କରିଥିଲା ଏବଂ ଏହାର ଅନ୍ତର୍ଜାତୀୟ ବିନିଯୋଗର ସମ୍ପ୍ରସାରଣ କରିବା ସହ 2022 ଫିଫା ବିଶ୍ୱକପ୍ ସଫଳତାର ସହ ଆୟୋଜନ କରିଥିଲା। କତ୍ତାରର ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନି ଜଣେ ଦୂରଦର୍ଶୀ ନେତା ଥିଲେ ଯିଏ କତ୍ତାରକୁ ବିକାଶ ଏବଂ ସମୃଦ୍ଧିର ଉଚ୍ଚସ୍ତରକୁ ନେଇଯାଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ମନେ ରଖିବ। ଏହି ଦୁଃଖଦ ମୁହୂର୍ତ୍ତରେ ଶ୍ରୀ ମୋଦି କତ୍ତାରର ଅମୀର ଶେଖ୍ ତମମ୍ ବିନ୍ ହମଦ୍ ଅଲ୍ ଥାନି ସମଗ୍ର ରାଜ ପରିବାର ଏବଂ କତ୍ତାରର ଜନସାଧାରଣଙ୍କ ପ୍ରତି ସମବେଦନା ଜଣାଇଛନ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓ ପକ୍ଷରୁ ଆମ୍ୟୁନିଷ୍ଟ ସ୍କିମ୍ 2026 ଆରମ୍ଭ ହୋଇଛି, ଯାହା ମୁକ୍ତ ଭବିଷ୍ୟନିଧି ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କର ସ୍ଥିତି ନିୟମିତ କରିବା ପାଇଁ ଏକକାଳୀନ ସୁଯୋଗ ପ୍ରଦାନ କରୁଛି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ କହିଛି ଏହି ଯୋଜନା 6 ମାସ ପର୍ଯ୍ୟନ୍ତ ଖୋଲା ରହିବ। ଆୟକର ଅଧିନିୟମ 1961 ଅଧୀନରେ ସ୍ୱୀକୃତିପ୍ରାପ୍ତ ଏକ ପ୍ରୋଭିଡେଣ୍ଟ ଫଣ୍ଡ ଟ୍ରଷ୍ଟ ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକ ପାଇଁ ଏହି ଯୋଜନା ପ୍ରଯୁଜ୍ୟ ହେବ। ମନ୍ତ୍ରଣାଳୟ କହିଛି ଯୋଗ୍ୟ ପ୍ରତିଷ୍ଠାନଗୁଡ଼ିକ ସମ୍ପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟକୁ ଇମେଲ୍ ମାଧ୍ୟମରେ ଏକ ଆନୁଷ୍ଠାନିକ ଆବେଦନ ଦାଖଲ କରିବେ। ଏକ ମୁକ୍ତ ଭବିଷ୍ୟନିଧି ହେଉଛି ନିଯୁକ୍ତିଦାତାଙ୍କ ଦ୍ୱାରା ପରିଚାଳିତ ଏକ ପିଏଫ୍ ଯୋଜନା, ଯାହା ସିଧାସଳଖ ଇପିଏଫ୍ଓରେ ଜମା କରିବା ପରିବର୍ତ୍ତେ ଏକ ବେସରକାରୀ ଟ୍ରଷ୍ଟ ମାଧ୍ୟମରେ ନିଜର ଭବିଷ୍ୟନିଧି ଅଂଶଦାନକୁ ଆଭ୍ୟନ୍ତରୀଣ ଭାବେ ପରିଚାଳନା କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଆଜି ସକାଳେ ଇରାନ୍ ଉପରେ ପୁଣି ବିମାନ ଆକ୍ରମଣ କରିଛି। ତେହେରାନ୍ ପକ୍ଷରୁ ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରାଯାଇ ସେଥିରେ ନିଆଁ ଲଗାଇ ଦିଆଯିବା ଏବଂ ଜାହାଜର କର୍ମଚାରୀମାନଙ୍କୁ ଜାହାଜ ପରିତ୍ୟାଗ କରିବାକୁ ବାଧ୍ୟ କରାଯିବା ପରେ ଏହି ଆକ୍ରମଣ କରାଯାଇଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଇରାନ୍ର କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ଯୋଗାଯୋଗ ବ୍ୟବସ୍ଥା ସହିତ ପ୍ରାୟ 140 ସାମରିକ ସ୍ଥଳୀକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର କହିଛି। ଏହାର ଜବାବରେ ଇରାନ୍ ବାହାରିନ୍, କତ୍ତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। କତ୍ତାର ଏବଂ କୁଏତ୍ କହିଛନ୍ତି ସେମାନେ ଆସୁଥିବା କ୍ଷେପଣାସ୍ତ୍ରଗୁଡ଼ିକୁ ଆକାଶ ମାର୍ଗରେ ଧ୍ୱଂସ କରିଦେଇଛନ୍ତି। ଅନ୍ୟପକ୍ଷରେ ବାହାରିନ୍ ମଧ୍ୟ ତା'ର କ୍ଷେପଣାସ୍ତ୍ର ସତର୍କତା ପ୍ରଣାଳୀକୁ ସକ୍ରିୟ କରିଛି। ଜୋର୍ଡାନ୍ରେ ଥିବା ଏକ ଆମେରିକୀୟ ସାମରିକ ଘାଟି ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ନେଇ ଇରାନ୍ ଦାବି କରିଛି। ଇରାନ୍ର ରିଭଲ୍ୟୁସନାରୀ ଗାର୍ଡ କହିଛି ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରାଯାଇଛି ଏବଂ ଆମେରିକାର ଆକ୍ରମଣ ଜାରି ରହିଲେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି। ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍ ଜାନକୀ ଅମ୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏସ୍ ଜାନକୀ ଅମ୍ମାଙ୍କ ଦେହାନ୍ତ ସଙ୍ଗୀତ ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ମହାରାଷ୍ଟ୍ର ପୁଣେ ଜିଲ୍ଲାସ୍ଥିତ ମୋସି ଆବର୍ଜନା ଡିପୋ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ପାଇଛି। ଆଜି ଚତୁର୍ଥ ଦିନର ଉଦ୍ଧାର କାର୍ଯ୍ୟ ସମୟରେ ଆଉ 7 ଜଣ ପୀଡ଼ିତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଉ ଜଣେ ବ୍ୟକ୍ତି ଆବର୍ଜନା ସ୍ତୁପ ତଳେ ଚାପି ହୋଇ ରହିଛନ୍ତି, ତେବେ ତାଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ଗତ ଜୁଲାଇ 8 ତାରିଖରେ ମୋସିସ୍ଥିତ ୱେଷ୍ଟ ଟୁ ଏନର୍ଜି ବା ଆବର୍ଜନାରୁ ଶକ୍ତି ପ୍ରକଳ୍ପର ପ୍ରଶାସନିକ ବିଲ୍ଡିଂ ଉପରେ ଏକ ବିଶାଳ ଆବର୍ଜନା ସ୍ତୁପ ଭୁଶୁଡ଼ି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଠାରେ 23 ଜଣ ଲୋକ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ 5 ଜଣ ନିଜେ ରକ୍ଷା ପାଇଯାଇଥିବା ବେଳେ 9 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଭାରତୀୟ ସେନା, ଏନ୍ଡିଆର୍ଏଫ୍, ପିମ୍ପ୍ରି ଚିଞ୍ଚୱାଡ଼ ମ୍ୟୁନିସିପାଲ କର୍ପୋରେସନ, ପିଏମ୍ଆର୍ଡିଏ ଅଗ୍ନିଶମ ବାହିନୀ ଏବଂ ପୁଲିସ୍ ମିଳିତ ଭାବେ ଏହି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।
ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଦିନ ପ୍ରଥମ ସେମିଫାଇନାଲ୍ରେ ଫ୍ରାନ୍ସ ଏବଂ ସ୍ୱେନ୍ ପରସ୍କରକୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲ୍ ଗୁରୁବାର ଦିନ ଖେଳାଯିବ, ଯେଉଁଥିରେ ଇଂଲଣ୍ଡର ମୁକାବିଲା ଆର୍ଜେଣ୍ଟିନା ସହ ହେବ। ନରୱେ ବିପକ୍ଷରେ ଅତିରିକ୍ତ ସମୟରେ 2-1 ବିଜୟ ସହ ଇଂଲଣ୍ଡ ନିଜ ସ୍ଥାନ ପକ୍କା କରିଥିବାବେଳେ ଆଜି ସକାଳେ ଆର୍ଜେଣ୍ଟିନା 3-1 ଗୋଲ୍ରେ ସ୍ୱିଜରଲ୍ୟାଣ୍ଡ

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା ମୁଖ୍ୟ ସମ୍ବାଦ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 7 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ଯୋଜନାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି ଯୋଜନା ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ ରାଜ୍ୟର 150 ବିଦ୍ୟାଳୟ ଓ ମହାବିଦ୍ୟାଳୟରେ

0: ନିଶାର ବିରୋଧୀ ସଚେତନତା, ଗଣଦୌଡ଼, ପଦଯାତ୍ରା ଓ ସାଇକେଲ ରାଲି ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଗଠନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ଜଣ ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ତାଲିକାରେ ବିଶେଷକରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ, ସଂକ୍ରମଣ, ଶ୍ୱାସରୋଗ ଓ ଆଖିରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ସ୍ଥିର ରଖାଯାଇଛି। ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ବିଜ୍ଞାପିତ 36 ଔଷଧର ନିର୍ଦ୍ଧାରିତ ମୂଲ୍ୟ ତୁରନ୍ତ ଲାଗୁ କରିବା ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନଙ୍କୁ କମ୍ ମୂଲ୍ୟରେ ଅତ୍ୟାବଶ୍ୟକ ଔଷଧ ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ଏହି ନିଷ୍ପଭିକୁ ସ୍ୱାଗତ କରିବା ସହ ରୋଗୀମାନେ ସୁଲଭ ମୂଲ୍ୟରେ ଔଷଧ ପାଇପାରିବେ ବୋଲି କହିଛନ୍ତି। ପିଆଜ ଯୋଗାଣ ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଦର ବୃଦ୍ଧି ପାଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗତ 15 ଦିନ ମଧ୍ୟରେ ପିଆଜର ଖୁଚୁରା ଦର ପ୍ରାୟ 20 ଟଙ୍କା ବୃଦ୍ଧି ପାଇଥିବା ନେଇ ଶ୍ରୀ ପାତ୍ର କହିଛନ୍ତି। ମୁଖ୍ୟତଃ ରାଜ୍ୟକୁ ମହାରାଷ୍ଟ୍ରରୁ ପିଆଜ ଆମଦାନୀ କରାଯାଉଥିବାବେଳେ ସେଠାରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଛି, ଫଳରେ ଆବଶ୍ୟକତା ମୁତାବକ ପିଆଜ ଆମଦାନୀ ହୋଇପାରି ନାହିଁ। ଅନ୍ୟପକ୍ଷରେ ରାଜ୍ୟରେ ମହଜୁଦ ଥିବା ପିଆଜ ପରିମାଣ ହ୍ରାସ ପାଉଥିବାରୁ ଦର ବୃଦ୍ଧି ଘଟିଛି। ସେ କହିଛନ୍ତି ଆଳୁ ସମେତ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ଘଟିନାହିଁ। ପିଆଜ କଳାବଜାରୀ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
1: ବର୍ଷା ପ୍ରବଳ ହେବା କାରଣରୁ ମହାରାଷ୍ଟ୍ରରେ ପିଆଜ ଅକ୍ସା ନେଇଛି, ସେ କାରଣରୁ ପ୍ରଡକ୍ସନକୁ ନେଇକି ଡିମାଣ୍ଡକୁ ନେଇକି ବେଳେବେଳେ ସେମିତି ହୁଏ ପନିପରିବାରେ, କିନ୍ତୁ ଅନ୍ୟାନ୍ୟ ଜିନିଷ ଗୁଡାକ ଠିକ ଅଛି। ବିଶେଷ କରି ଆଳୁ ଜିନିଷ ମଝିରେ ମଝିରେ ଏମିତି ଟିକେ ହୁଏ, ଆମର ଟିମ୍କୁ କହିଦେଇ ଦିଆଯାଇଛି ଯିଏ ବି କଳାବଜାରୀ କରିବ ତାଙ୍କୁ ଆମେ ତୁରନ୍ତ ଆକ୍ସନ।
0: ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ସଂଗ୍ରାହକ ଦାଶରଥୀ ପଟ୍ଟନାୟକଙ୍କ ଆଜି 119ତମ ଜନ୍ମଜୟନ୍ତୀ ପାଳନ କରାଯାଉଛି। ଓଡ଼ିଶାବାସୀଙ୍କ ନିକଟରେ ଦାସିଆ ଅଜା ନାମରେ ପରିଚିତ ଦାଶରଥୀ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ମିଳିତ ଭାବେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍କୃତି କମିଟି ପକ୍ଷରୁ ପାଳିତ ହେଉଛି। ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ମଧୁମିତା ରଥ ପ୍ରମୁଖ ଯୋଗଦେଇ ଦାସିଆ ଅଜାଙ୍କ ସ୍କୃତିଚାରଣ କରିଥିଲେ। ସ୍ୱର୍ଗତ ପଟ୍ଟନାୟକ 1969 ମସିହାରେ ବାଞ୍ଛାନିଧି ପାଠାଗାର, 1973ରେ ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ 1975ରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ। ପୁରୀ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ କେନ୍ଦୁଝରର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 10 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ହୋମଗାର୍ଡ ଭାବେ ନିଯୁକ୍ତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆର୍ଏମ୍ସି କ୍ୟାମ୍ପସରେ ଅବସ୍ଥିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ସାଧାରଣ ସୁବିଧା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କେନ୍ଦ୍ରର ପରିଚାଳନା ଓ ଭିଭିଭୂମି ସମୀକ୍ଷା କରି ଶ୍ରୀ ମାଝୀ ଏହାର ସଠିକ୍ ପରିଚାଳନା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଓ ପାଟ ଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ଶ୍ରୀକ୍ଷେତ୍ରରେ ଆସନ୍ତା ମଙ୍ଗଳବାର ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉମାନଙ୍କ ରଥର ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
2: ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧ୍ୟକ୍ଷକ, ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ଏଡିଏମ୍ ଜେନେରାଲ ପୁରୀ, ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ତେଣୁ 14 ତାରିଖ ଅପରାହ୍ନେ ହୁଏତ କିଛି ଘଣ୍ଟା ପାଇଁ ଦର୍ଶନ କରିବେ ଏବଂ ସିଂହଦ୍ୱାରରେ ମଧ୍ୟ ଆମେ ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସୂଚନା ଆଗତୁରା ଦେଇଥିବୁ, ଯେଉଁମାନେ ହୁଏତ ଧାଡ଼ି ବାନ୍ଧିକି ଥିବେ ସେମାନଙ୍କ ଦର୍ଶନ ହେବ।
0: ତେବେ ଠାକୁରଙ୍କ ଦର୍ଶନ

ସୀମିତ ସମୟ ପାଇଁ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2ଟାଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖରେ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉପଲବ୍ଧି, ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ବିକଶିତ ଭାରତର ପରିକଳ୍ପନା 2047କୁ ସାକାର କରିବା ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କ ଭୂମିକା ଓ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମିଳନୀରେ ଖଡ଼ିଆଳରେ ରେଳପଥ ନିର୍ମାଣ, ତିଖିଲି ନିମ୍ନ ଇନ୍ଦ୍ରରେ ମେଗା ପାଇପ୍ଲାଇନ୍ ଜଳସେଚନ ପ୍ରକଳ୍ପ, ଉଦନ୍ତି ବ୍ୟାରେଜ୍ ନିର୍ମାଣ, ଖଡ଼ିଆଳ ଡିଗ୍ରୀ ମହିଳା କଲେଜକୁ ସରକାରୀ ଜମି ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଅଧୀନରେ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମାଗୁରପାଣି ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ କରିବା ଲାଗି ଆହ୍ୱାନ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଲୁଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରକଚିଆ ସଂରକ୍ଷିତ ଜଙ୍ଗଲରେ ଏକ୍ ପେଡ୍ ମା କେ ନାମ ଓ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଜନସାଧାରଣ ମଧ୍ୟ ଚାରାରୋପଣ କରିଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ 4ର୍ଥ ଜିଲ୍ଲା ବିକାଶ ସମନ୍ୱୟ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ସାଂସଦ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଧାୟକଗଣ ଯୋଗଦେଇ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୁସମନ୍ୱୟ ରକ୍ଷା ଦିଗରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜିଲ୍ଲାରେ ଖାଲିଥିବା ବିଭିନ୍ନ ପଦବୀ ପୂରଣ ସହ ରାସ୍ତାଘାଟ ମରାମତି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ଲାଗି ମତ ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତକାଲି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଛି। 2025-26 ବର୍ଷ ଲାଗି ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ମିଳିଛି। ଏହାବ୍ୟତୀତ ପ୍ରସବ ପରବର୍ତ୍ତୀ ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ନୂଆପଡ଼ା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଜର୍ମାନରେ ଅନୁଷ୍ଠିତ ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼କୁ 10 ମିନିଟ୍ 14 ସେକେଣ୍ଡରେ ଶେଷ କରି ଓଡ଼ିଶାର ଧାବକ ଅନିମେଶ କୁଜୁର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ବିଶ୍ୱ ଆଥଲେଟିକ୍ସ ମଞ୍ଚରେ ଏହି ଚମତ୍କାର ପ୍ରଦର୍ଶନ ରାଜ୍ୟର ଯୁବ କ୍ରୀଡ଼ାବିତ୍ମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ। ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର ଆଳି ପିଙ୍ଗଳରେ ସର୍ବାଧିକ 30.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆଗାମୀ 7 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆପଣଙ୍କ ଚିଠି। ଆପଣଙ୍କ ଚିଠିପତ୍ରର ଉତ୍ତର ଦେଉଛନ୍ତି ପ୍ରଜ୍ଞା ପାରମିତା ସାହୁ ଏବଂ ଜ୍ଞାନରଞ୍ଜନ ସାମନ୍ତରାୟ।
2: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ।
3: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର।
2: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି, ତେବେ ଏହି ଚିଠିଟି ଲେଖିଛନ୍ତି ଶ୍ରୋତାବନ୍ଧୁ ତ୍ରିଲୋଚନ ମହାପାତ୍ର ଜଟଣୀ ଖୋର୍ଦ୍ଧାରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ମଞ୍ଜୁଳା ମଧ୍ୟାହ୍ନରେ ଏସ୍ଏମ୍ଏସ୍ ଜରିଆରେ ଆସିଥିବା ଅନୁରୋଧ ଅନୁସାରେ ଓଡ଼ିଆ ଆଉ ହିନ୍ଦୀ ଚଳଚ୍ଚିତ୍ର ଗୀତର ପ୍ରସାରଣ କରାଯାଉଛି। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଚଳିତ ମାସ 2 ତାରିଖରେ ପ୍ରସାରିତ କାର୍ଯ୍ୟକ୍ରମଟି ତାଙ୍କୁ ଭଲ ଲାଗିଲା ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ଅଯଥା କଥାଗୁଡ଼ିକ କୁହାଗଲା, କିଛି ଏଭଳି ଶବ୍ଦ ବାରମ୍ବାର ଉଚ୍ଚାରଣ କରାଯାଉଥିଲା ଯାହା ଶୁଣିବାକୁ ଆଦୌ ଭଲ ଲାଗିଲା ନାହିଁ। ମଝିରେ ନିରବତା ସବୁଠୁ ଦୁଃଖଦାୟକ ଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ଆହୁରି ମଧ୍ୟ ଗୀତର ଅଧା ଆଉ 1/3, 1/4 ଏଭଳି ଘୋଷା ପରେ ପରେ ଗୀତ ବନ୍ଦ ହୋଇଯାଉଥିଲା, ଏଭଳି କାହିଁକି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ବେଳେବେଳେ ଅପରାହ୍ନ 3 ଆଉ 4 ପ୍ରସାରିତ କାର୍ଯ୍ୟକ୍ରମ ଏଭଳି ବିରକ୍ତିକର ବୋଧ ହେଉଛି।
3: ଶ୍ରୋତାବନ୍ଧୁ ମଞ୍ଜୁଳା ମଧ୍ୟାହ୍ନ କାର୍ଯ୍ୟକ୍ରମ କଥା ଯାହା ଲେଖିଛନ୍ତି, ସେଦିନ ଆମର ଉପସ୍ଥାପିକା ଝୁନା ପଟ୍ଟନାୟକ ଉପସ୍ଥାପନା ଦାୟିତ୍ୱରେ ରହିଥିଲେ। ଆପଣ ଆପଣଙ୍କର ନିଜସ୍ୱ ମତ ଲେଖି ଆମକୁ ଚିଠି ପଠାଇଛନ୍ତି। ମଞ୍ଜୁଳା ମଧ୍ୟାହ୍ନ କାର୍ଯ୍ୟକ୍ରମରେ କୌଣସି ଉପସ୍ଥାପନା କରାଯାଇ ନଥାଏ। ଆପଣଙ୍କର ଯାହା ଏସ୍ଏମ୍ଏସ୍ରେ ରହିଥାଏ, ନାଁ ଏବଂ ଠିକଣା ସହିତ ଯାହା କଥା ଚିତ୍ର ଗୀତ ଅନୁରୋଧ କରିଥାନ୍ତି ତାହା ପ୍ରସାରଣ କରାଯାଇଥାଏ। ପ୍ରତ୍ୟେକ ଦିନ ଆମର ଉପସ୍ଥାପନା ଦାୟିତ୍ୱରେ ଭିନ୍ନ ଉପସ୍ଥାପକ ଉପସ୍ଥାପିକା ରହିଥାନ୍ତି, ତେଣୁ ଆପଣଙ୍କୁ ଯାହା ଭଲ ଲାଗି ନାହିଁ ଚିଠିରେ ଲେଖିଛନ୍ତି, କ୍ଷୋଭ ପ୍ରକାଶ କରିଛନ୍ତି। ଆମେ ଏ ସମ୍ପର୍କରେ ଭବିଷ୍ୟତରେ ଯତ୍ନବାନ ହେବୁ ଏବଂ କାର୍ଯ୍ୟକ୍ରମ ଯେପରି ଭଲ ଲାଗିବ ସେଥିପ୍ରତି ଆମର ସମସ୍ତ ଉପସ୍ଥାପକ ଉପସ୍ଥାପିକା ମଧ୍ୟ ଯତ୍ନବାନ ହେବେ। ଧନ୍ୟବାଦ ଆପଣଙ୍କୁ।
2: ଶ୍ରୋତା ଭଉଣୀ ବୈଜୟନ୍ତୀ ବିଜୟୀ ଲେଖିଛନ୍ତି ହୋଲିପୁର କିଶୋରନଗର କଟକରୁ। ଆମ କେନ୍ଦ୍ରରେ ପ୍ରସାରିତ ସକାଳର ଅନୁଚିନ୍ତା ଆଉ ଭଜନ ଆଦି କାର୍ଯ୍ୟକ୍ରମ ତାଙ୍କୁ ବହୁତ ଭଲ ଲାଗେ। ଏହି କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ସୃଷ୍ଟି କରିପାରୁଛି ବୋଲି ଶ୍ରୋତା ଭଉଣୀ ଲେଖିଛନ୍ତି। ଅନୁଚିନ୍ତାରୁ ଅନେକ କଥା ଜାଣିବାକୁ ମିଳୁଛି, ଏହାକୁ ଶୁଣି ଅନେକ ଅନୁପ୍ରାଣିତ ହୋଇପାରୁଛନ୍ତି ଆଉ ଜୀବନଶୈଳୀରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି ବୋଲି ସେ ଲେଖିଛନ୍ତି। ତେଣୁ ଆମ କେନ୍ଦ୍ରକୁ ସେ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି।
3: ଶ୍ରୋତା ଭଉଣୀ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ। ଆମର କାର୍ଯ୍ୟକ୍ରମ ଅନୁଚିନ୍ତା ଶୁଣି ସେ ସମ୍ପର୍କରେ ଚିଠିରେ ଲେଖିଥିବା

0: ଏବଂ ଏହି କାର୍ଯ୍ୟକ୍ରମ ସକାଳ 6:35ରେ ପ୍ରସାରଣ କରାଯାଏ, ସବୁଦିନ ପ୍ରସାରଣ କରାଯାଇଥାଏ ଏବଂ ଆପଣମାନଙ୍କର ବହୁ ଗୁଡ଼ିଏ ଚିଠି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆମର ହସ୍ତଗତ ହୋଇଥାଏ।
1: ଅନ୍ତର୍ଗଣ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ଅବିନାଶ ଦାସ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଦେଶ ବନ୍ଦନାରେ ସୁନ୍ଦରମ ଜନ୍ମଭୂମି ଏହି ଗୀତଟି ଶୁଣିବାକୁ ମିଳିଲା। ସେ ସ୍କୁଲ ବେଳେ ଶିଶୁ ସଂସାର କାର୍ଯ୍ୟକ୍ରମରେ ଏହାକୁ ଶୁଣିଥିଲେ। ଦୀର୍ଘ ବର୍ଷ ବ୍ୟବଧାନରେ ଏହି ଗୀତଟିର ପ୍ରସାରଣ କରିଥିବାରୁ ଆମ କେନ୍ଦ୍ରକୁ ସେ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ବିଶେଷ ବନ୍ଦନା କାର୍ଯ୍ୟକ୍ରମରେ ପ୍ରସାରିତ ଭକ୍ତି ଅର୍ଘ୍ୟଗୁଡ଼ିକ ଅତ୍ୟନ୍ତ ଶ୍ରୁତି ମଧୁର ହୋଇପାରିଛି। ମହାଶୟ ତରୁଣକାନ୍ତି ରାଉତଙ୍କ ନିବେଦିତ ଅନୁଚିନ୍ତା ଯାହା ସ୍ନାନ ପୂର୍ଣ୍ଣିମା ଉପରେ ଆଧାରିତ ଥିଲା ତାହା ଅତ୍ୟନ୍ତ ଶ୍ରୁତିମଧୁର, ଶାସ୍ତ୍ର ଆଧାରିତ, ତଥ୍ୟ ସମ୍ବଳିତ ଆଉ ଭକ୍ତିଭାବ ଉଦ୍ରେକକାରୀ ଥିଲା ବୋଲି ସେ ଲେଖିଛନ୍ତି। ସେହିଭଳି କଥିକାରେ ଜଗନ୍ନାଥ ସଂସ୍କୃତିରେ ସ୍ନାନ ପୂର୍ଣ୍ଣିମା ଶୀର୍ଷକ ଆଲୋଚନାଟି ଅନୁରୂପ ଭାବେ ଉପଭୋଗ୍ୟ ଥିଲା। ବହୁ ପ୍ରତୀକ୍ଷିତ ଶ୍ରୀକ୍ଷେତ୍ର ମାଧୁରୀର ପ୍ରସାରଣରେ ଡକ୍ଟର ଭାସ୍କର ମିଶ୍ରଙ୍କ ସ୍ନାନ ପୂର୍ଣ୍ଣିମାର ବର୍ଣ୍ଣନା ପରିବେଶକୁ ପବିତ୍ର କରିପାରିଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ସ୍ନାନ ପୂର୍ଣ୍ଣିମାରୁ ନିରାତ୍ରୀ ବିଜେ ପର୍ଯ୍ୟନ୍ତ ବିଶ୍ୱ ନିୟନ୍ତାଙ୍କର ପ୍ରତ୍ୟେକ ନୀତିକାନ୍ତି ଆଉ ଶ୍ରଦ୍ଧାଳୁମାନଙ୍କ ବିଷୟରେ କାର୍ଯ୍ୟକ୍ରମ ପ୍ରସ୍ତୁତ ଓ ପ୍ରସାରଣ କରୁଥିବାରୁ ଆମ କେନ୍ଦ୍ରକୁ ସେ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ବର୍ଷଠାରୁ ବିଶ୍ୱ ନିୟନ୍ତାଙ୍କ ସ୍ନାନଯାତ୍ରାର ସିଧା ପ୍ରସାରଣର ବ୍ୟବସ୍ଥା କରାଇବାକୁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି।
0: ଶ୍ରୋତାବନ୍ଧୁ, ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯାହା ଦେବ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରସାରଣ କରିବାର ବ୍ୟବସ୍ଥା ରହିଛି, ସେ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ଲେଖିଛନ୍ତି। ସ୍ୱତନ୍ତ୍ର ବନ୍ଦନା ହେଉ ବା ଆମର ସକାଳ 8:30ରେ ପ୍ରସାରଣ କରାଯାଉଥିବା ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ହେଉ, ଏହା ଆମର ପୁନଃ ପ୍ରସାରଣ କରାଯାଉଛି। ଏହି କାର୍ଯ୍ୟକ୍ରମ ଆପଣଙ୍କୁ ବହୁତ ଭଲ ଲାଗୁଛି, କିନ୍ତୁ ଆପଣ ଯେଉଁ ସିଧା ପ୍ରସାରଣ କଥା ଲେଖିଛନ୍ତି, ଆମେ ପ୍ରତ୍ୟେକ ବର୍ଷ ଶ୍ରୀଗୁଣ୍ଡିଚା ଏବଂ ବାହୁଡ଼ାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରସାରଣ କରିଥାଉ ଏବଂ ଚଳିତ ବର୍ଷ ଏହି ଧାରା ବିବରଣୀ ଶୁଣିବା ପାଇଁ ମଧ୍ୟ ଆମେ ଅନୁରୋଧ କରୁଛୁ। ଶ୍ରୀଗୁଣ୍ଡିଚା ଦିନ ସକାଳ 7:30ରୁ ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଆମେ ଧାରା ବିବରଣୀର ପ୍ରସାରଣ କରିବୁ। ଆପଣ ସମସ୍ତଙ୍କୁ ଆମେ ଅନୁରୋଧ କରୁଛୁ, ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଶୁଣନ୍ତୁ ଏବଂ ଏ ସମ୍ପର୍କରେ ଚିଠି ଲେଖିବା ପାଇଁ ଭୁଲିବେ ନାହିଁ।
1: ଶ୍ରୋତାବନ୍ଧୁ ପ୍ରିୟାଂଶୁ ବେହେରା ଆଉ ପଦ୍ମନାଭ ବେହେରା ଲେଖିଛନ୍ତି ଗଜଲକ୍ଷ୍ମୀ ସାହି ଚୌଦ୍ୱାର କଟକରୁ। ଅନେକ ଦିନ ଧରି ସେମାନେ ଆମର କାର୍ଯ୍ୟକ୍ରମ ଶୁଣିଆସୁଛନ୍ତି, ବିଶେଷକରି ଗୀତନାଟ୍ୟ, ନାଟକ, ପାଲା, ଦାସକାଠିଆ, ଘୋଡ଼ାନାଚ ଶୁଣିବାକୁ ସେମାନଙ୍କୁ ବହୁତ ଭଲ ଲାଗେ। ଡାକ୍ତରମାନେ ବିଭିନ୍ନ ରୋଗ ବିଷୟରେ ଯେଉଁ ପରାମର୍ଶ ଦେଇଥାନ୍ତି ତାହା ମଧ୍ୟ ସେମାନେ ଶୁଣିଥାନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ସେମାନଙ୍କର ଅତିପ୍ରିୟ କାର୍ଯ୍ୟକ୍ରମ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯାହା ଛୁଟିଦିନରେ ପ୍ରସାରଣ କରାଯାଉଛି ସେମାନେ ମଧ୍ୟ ସେହି କାର୍ଯ୍ୟକ୍ରମକୁ ଶୁଣୁଛନ୍ତି। ଶିଶୁ ସଂସାର ମଧ୍ୟ ସେମାନଙ୍କୁ ଶୁଣିବାକୁ ଭଲ ଲାଗେ। ସେମାନେ ଲେଖିଛନ୍ତି ଯେ ଆଜିକାଲି ଯେଉଁ ଖାଦ୍ୟ ଲୋକେ ଖାଉଛନ୍ତି ସେଥିରୁ ଅନେକ ଖାଦ୍ୟ ଶରୀର ପାଇଁ କ୍ଷତିକାରକ। ଏ ବିଷୟରେ ବିଶେଷଜ୍ଞମାନଙ୍କୁ ଡାକି ଯଦି କିଛି ଆଲୋଚନା କରାଯାଆନ୍ତା ତାହେଲେ ଲୋକେ ସଚେତନ ହୋଇପାରନ୍ତେ।
0: ଶ୍ରୋତାବନ୍ଧୁ, ଆପଣ ଯେଉଁ ଖାଦ୍ୟ ସମ୍ପର୍କରେ କାର୍ଯ୍ୟକ୍ରମର ପ୍ରସାରଣ କରିବା କଥା ଲେଖିଛନ୍ତି, ଆମେ ପ୍ରତ୍ୟେକ ସମୟରେ ଏବଂ ଋତୁ ହିସାବରେ ମଧ୍ୟ ବିଭିନ୍ନ ଖାଦ୍ୟ ସମ୍ପର୍କରେ ପ୍ରସାରଣ କରିଥାଉ। ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ନାରୀ ମହଲ କାର୍ଯ୍ୟକ୍ରମରେ ମଧ୍ୟ ସୁଷମ ଖାଦ୍ୟ ସମ୍ପର୍କରେ ଆଲୋଚନା କରାଯାଇଥାଏ। ଫୋନିନ୍ର ମଧ୍ୟ ପ୍ରସାରଣ କରାଯାଇଛି ସୁଷମ ଖାଦ୍ୟ ସମ୍ପର୍କରେ। ଆମର କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଏବଂ କାର୍ଯ୍ୟକ୍ରମ ସୂଚନାରୁ ଆମର ପ୍ରସାରଣ କରାଯାଉଥିବା ବିଭିନ୍ନ ଆଲୋଚନା ସମ୍ପର୍କରେ, ବିଶେଷଜ୍ଞ ଡାକ୍ତରମାନଙ୍କ ସମ୍ପର୍କରେ ଆପଣ ଆଗୁଆ ଜାଣିପାରିବେ।
1: ଶ୍ରୋତାବନ୍ଧୁ ରାମଚନ୍ଦ୍ର ଜେନା ଲେଖିଛନ୍ତି ସିଡିଏ କଟକରୁ। ତେବେ ଶ୍ରୋତାବନ୍ଧୁ ତାଙ୍କ ଚିଠିରେ ଲେଖିଛନ୍ତି ଯେ ସେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିବା ସମୟରୁ ରେଡିଓ ଶୁଣି ଆସୁଛନ୍ତି। ହଷ୍ଟେଲରେ ପାଠ ପଢ଼ୁଥିବା ବେଳେ ମଧ୍ୟ ଛାତ୍ରଛାତ୍ରୀ ରେଡିଓକୁ ଉଚ୍ଚଶିକ୍ଷାର ସୋପାନ ବୋଲି ଧରି ନେଇଥିଲେ। ଏବେ ଯୁଗ ବଦଳିଥିଲେ ମଧ୍ୟ ଆକାଶବାଣୀର ଗୁଣବତ୍ତା ପୂର୍ବଭଳି ରହିଆସିଛି। ଶ୍ରୋତାବନ୍ଧୁଙ୍କର କହିବାର କଥା ହେଉଛି ଯେ ପୂର୍ବରୁ ଉପସ୍ଥାପକ ଉପସ୍ଥାପିକା, ଉଦ୍ଘୋଷକ ଉଦ୍ଘୋଷିକାଙ୍କର କଣ୍ଠସ୍ୱର ଯେଭଳି ଶ୍ରୁତିମଧୁର ହୋଇପାରୁଥିଲା ଏବେ କମିଯାଇଥିବା ପରି ଜଣାପଡୁଛି। ବର୍ତ୍ତମାନର କେତେଜଣ ଉପସ୍ଥାପକ ଉପସ୍ଥାପିକାଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କର କଣ୍ଠସ୍ୱର ଭଲ ଲାଗୁନାହିଁ ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ କଣ୍ଠ ପରୀକ୍ଷା ଯଥେଷ୍ଟ ନୁହେଁ, କଣ୍ଠଟି ଶ୍ରୁତିମଧୁର ହେବା ଦରକାର। ଯୁବପିଢ଼ିର ବହୁତ ଉପସ୍ଥାପକ ଉପସ୍ଥାପିକାମାନଙ୍କର କଣ୍ଠସ୍ୱର ଆଦୌ ଭଲ ଲାଗୁନାହିଁ, ଏଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି। ତେବେ ଶ୍ରୋତାବନ୍ଧୁ ଅନୁଚିନ୍ତା ସମ୍ପର୍କରେ ଲେଖିଛନ୍ତି ଯେ ପୂର୍ବ ଅପେକ୍ଷା ଏହାର ମାନ ବଢ଼ି ବଢ଼ି ଚାଲିଛି। ଆମ କେନ୍ଦ୍ରରେ ପ୍ରସାରିତ ରାମାୟଣ କଥାଚିତ୍ରର ଗୀତଗୁଡ଼ିକ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି।
0: ଶ୍ରୋତାବନ୍ଧୁ, ରେଡିଓ ସହ ଦୀର୍ଘ ଦିନ ଧରି ଆପଣ ଯୋଡ଼ି ହୋଇଛନ୍ତି, ସେ ସମ୍ପର୍କରେ ଚିଠିରେ ଲେଖିଛନ୍ତି, ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ଯେଉଁ କାର୍ଯ୍ୟକ୍ରମଗୁଡ଼ିକ ଆପଣଙ୍କୁ ଭଲ ଲାଗୁଛି ସେ ସମ୍ପର୍କରେ ଲେଖିଛନ୍ତି, ତେବେ କଣ୍ଠସ୍ୱର କଥା ଯାହା ଲେଖିଛନ୍ତି ଆପଣଙ୍କୁ ଭଲ ଲାଗୁନାହିଁ। ନିର୍ଦ୍ଦିଷ୍ଟ ଦିନ ସମ୍ପର୍କରେ

0: ବା କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଲେ ଆମେ ଜାଣିପାରିବୁ କେଉଁ କଣ୍ଠସ୍ୱର ଶ୍ରୁତି ମଧୁର ହେଇପାରୁ ନାହିଁ। ତେବେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ।
1: ଲତାହାରଣ କାକଟପୁର ପୁରୀରୁ ଲେଖିଛନ୍ତି ଶ୍ରୋତାବନ୍ଧୁ କବିରାଜ ପରିଡ଼ା। ମାଟ୍ରିକ ପରୀକ୍ଷାରେ ସମଗ୍ର ଓଡ଼ିଶାରେ ଶୀର୍ଷ ସ୍ଥାନ ଦଖଲ କରିଥିବା ଆଶୁତୋଷଙ୍କ ସହିତ କିଶୋର ଚକ୍ର କାର୍ଯ୍ୟକ୍ରମରେ ଯେଉଁ ସାକ୍ଷାତକାରର ପ୍ରସାରଣ କରାଯାଇଥିଲା ତାହା ତାଙ୍କୁ ଭଲ ଲାଗିଛି। ସେହି ସାକ୍ଷାତକାରଟି ଛାତ୍ରଛାତ୍ରୀଙ୍କ ଉପରେ ନିଶ୍ଚୟ ପ୍ରଭାବ ପକାଇଥିବ। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ମଇ ମାସରୁ ଏପର୍ଯ୍ୟନ୍ତ ନିବେଦକ ତୀର୍ଥାନନ୍ଦ

0: ଉଚ୍ଚକୋଟୀର ଥିଲା, ନାଟକରେ ଗଣେଶଙ୍କ ଶୁଣ୍ଢ ବହୁତ ହୃଦୟସ୍ପର୍ଶୀ ଆଉ ଉଚ୍ଚକୋଟୀର ହୋଇପାରିଛି। ଆଉ ଏକ ଚିଠିରେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ନାରୀ ମହଲରେ ପ୍ରସାରିତ ନାଟକ ଆଖି ବହୁତ ମନଛୁଆ ହୋଇପାରିଛି। ମାଟିଆ ସାହୁ ଆଉ ସାଥୀଙ୍କ ଦ୍ୱାରା ପରିବେଶିତ ଦାସକାଠିଆ ବହୁତ ଉଚ୍ଚକୋଟୀର ଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ବଣ୍ଡ ମଲ୍ଲିକା ବହୁତ ହୃଦୟସ୍ପର୍ଶୀ ହୋଇପାରୁଛି, ସେଥିପାଇଁ ସେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ଜୁନ୍ ମାସ 26 ତାରିଖରେ ପ୍ରସାରିତ ନାଟକ ଧୂମ୍ରାବ ଦିଗନ୍ତ, ଏହି ନାଟକଟି ବହୁତ ଶିକ୍ଷଣୀୟ ହୋଇପାରିଛି। ଶ୍ରୋତାବନ୍ଧୁ ପ୍ରସ୍ତାବ ଦେଇଛନ୍ତି ଯେ ନ୍ୟୁଟନ୍ଙ୍କ ଗତିର ତୃତୀୟ ନିୟମ ବିଷୟରେ କିଛି ଆଲୋଚନା କରନ୍ତୁ। ସାହିତ୍ୟ ସଂସଦ ହେଉ କିମ୍ବା ସୃଜନୀ, ଏହି କାର୍ଯ୍ୟକ୍ରମରେ ଗୋଦାବରୀଶ ମହାପାତ୍ରଙ୍କ ବିଷୟରେ କିଛି ପ୍ରସାରଣ କରିବାକୁ ଶ୍ରୋତାବନ୍ଧୁ ଅନୁରୋଧ କରିଛନ୍ତି।
1: ଶ୍ରୋତାବନ୍ଧୁ, ଆପଣ ଯେଉଁ ପ୍ରସ୍ତାବ ଗୁଡିକ ଦେଇଛନ୍ତି ପ୍ରସାରଣ କରିବା ପାଇଁ ସାହିତ୍ୟ ସଂସଦରେ, ଆମେ ବିଗତ ଦିନରେ ଗୋଦାବରୀଶ ମହାପାତ୍ରଙ୍କ ସମ୍ପର୍କରେ ଆଲୋଚନା କରିଛୁ। ଆମର ଯେଉଁ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲ ରହିଛି, ଏଥିରେ ମଧ୍ୟ ଏହା ଉପଲବ୍ଧ, କାର୍ଯ୍ୟକ୍ରମ ଶୁଣିପାରିବେ ଆପଣ। ଅନ୍ୟାନ୍ୟ ଯେଉଁ ଅନୁରୋଧ କରିଛନ୍ତି କିଶୋର ଚକ୍ର କାର୍ଯ୍ୟକ୍ରମ ଏବଂ ସ୍ମୃତିର ପାହାଚ କାର୍ଯ୍ୟକ୍ରମରେ ପ୍ରସାରଣ କରିବା ପାଇଁ ଆମେ ଏ ସମ୍ପର୍କରେ ପ୍ରଯୋଜିକା ମହାଶୟଙ୍କୁ ଜଣାଇଦେବୁ, ସେ କାର୍ଯ୍ୟକ୍ରମ ପ୍ରସାରଣର ବ୍ୟବସ୍ଥା କରିବେ। ତେବେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଯାହା ଲେଖିଛନ୍ତି, ଅନୁଚିନ୍ତା ହେଉ, ନାଟକ ହେଉ ବା ଲୋକସଙ୍ଗୀତ କାର୍ଯ୍ୟକ୍ରମ, ଆପଣଙ୍କୁ ଭଲ ଲାଗିଛି ସେ ସମ୍ପର୍କରେ ଜଣାଇଥିବାରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
0: ସୂର୍ଯ୍ୟମଣି ନାଥ ଲେଖିଛନ୍ତି ହାତୀବାରୀ ସୁକିନ୍ଦା ଯାଜପୁରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଜୁନ୍ ମାସ 9 ତାରିଖରେ ବୟସର କୃଷ୍ଣଚୂଡ଼ା କାର୍ଯ୍ୟକ୍ରମରେ କରୁଣାକର ସେଠୀଙ୍କ ସହିତ ପ୍ରସନ୍ନଜିତ ମହାନ୍ତିଙ୍କ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ଖୁବ୍ ଉଚ୍ଚମାନର ଥିଲା ବୋଲି ଶ୍ରୋତାବନ୍ଧୁ ଲେଖିଛନ୍ତି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ କରୁଣାକରଙ୍କ ସଙ୍ଗୀତ ଆଉ ଗୀତଗୀତିକାର ଉପସ୍ଥାପନା ଖୁବ୍ ଚମତ୍କାର ହୋଇପାରୁଛି। ଜୁନ୍ ମାସ 12 ତାରିଖରେ ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ ରଥ ମହୋଦୟ ବୃଦ୍ଧାବସ୍ଥାରେ ବିଭିନ୍ନ ସ୍ନାୟୁ ରୋଗ ଓ ତାର ଚିକିତ୍ସା ବିଷୟରେ ଖୁବ୍ ମୂଲ୍ୟବାନ ତଥା ସମୟୋପଯୋଗୀ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରୁ ବୟସ୍କ ଶ୍ରୋତାବନ୍ଧୁମାନେ ନିଶ୍ଚୟ ଉପକୃତ ହୋଇଥିବେ, ସେଥିପାଇଁ ସେ ଡାକ୍ତର ମହାଶୟଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
1: ଶ୍ରୋତାବନ୍ଧୁ, ପ୍ରତ୍ୟେକ ଥର ପରି ଏଥର ମଧ୍ୟ ଆପଣ ଆମର କାର୍ଯ୍ୟକ୍ରମକୁ ପସନ୍ଦ କରି ଲେଖିଛନ୍ତି। ବୟସର କୃଷ୍ଣଚୂଡ଼ା କାର୍ଯ୍ୟକ୍ରମ ହେଉ ବା ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମ, ଯାହା ଆପଣଙ୍କୁ ଭଲ ଲାଗିଛି ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ।
0: ବୁଲୁ ପଟ୍ଟନାୟକ ଲେଖିଛନ୍ତି ଘସିପୁରା ଆନନ୍ଦପୁର କେନ୍ଦୁଝରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ପ୍ରତି ଗୁରୁବାର ସକାଳ 8:30 ସମୟରେ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମର ପ୍ରସାରଣ ହୋଇଥାଏ। ଜୁନ୍ ମାସ ଶେଷ ସପ୍ତାହର କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୋତାବନ୍ଧୁ ଆମକୁ ଲେଖିଛନ୍ତି। ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବା ପୂର୍ବରୁ ପ୍ରଥମେ କୁହାଯାଇଥିଲା ଯେ କାର୍ଯ୍ୟକ୍ରମରେ ଗୋଟିଏ ପ୍ରଶ୍ନ ପଚରାଯିବ, ସଠିକ୍ ଉତ୍ତରଦାତାଙ୍କୁ ଆକର୍ଷଣୀୟ ପୁରସ୍କାର ମଧ୍ୟ ଦିଆଯିବ, କିନ୍ତୁ ସବୁ କାର୍ଯ୍ୟକ୍ରମରେ ପ୍ରଶ୍ନ ପଚରାଯାଏ ନାହିଁ, କେତେକ କାର୍ଯ୍ୟକ୍ରମରେ ପ୍ରଶ୍ନ କରାଯାଇଥାଏ। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି କାହିଁକି ସବୁ କାର୍ଯ୍ୟକ୍ରମରେ ପ୍ରଶ୍ନ କରାଯାଉ ନାହିଁ, କାର୍ଯ୍ୟକ୍ରମ ସବୁ ଭଲ ହେଉଛି, ଉପସ୍ଥାପନା ମଧ୍ୟ ଭଲ ଲାଗୁଛି, କିନ୍ତୁ ପ୍ରଶ୍ନ ପଚାରିବାରେ ଅନିୟମିତତା ଦେଖାଯାଉଛି। ଶ୍ରୋତାବନ୍ଧୁ ଆହୁରି ଲେଖିଛନ୍ତି ଯେ ପ୍ରତି ଶୁକ୍ରବାର ଦିନ 2:45 ସମୟରେ ପ୍ରସାରିତ ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମଟି ବହୁତ ଭଲ ଲାଗୁଛି, ଏହି କାର୍ଯ୍ୟକ୍ରମରୁ ଗାନ୍ଧିଜୀଙ୍କ ବିଷୟରେ ଜାଣି ହେଉଛି।
1: ଶ୍ରୋତାବନ୍ଧୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଛନ୍ତି ଏବଂ ଚିଠି ଆମକୁ ଲେଖୁଛନ୍ତି। ପ୍ରାୟୋଜିତ କାର୍ଯ୍ୟକ୍ରମ ସମ୍ପର୍କରେ ଯାହା ପ୍ରଶ୍ନ କରିଛନ୍ତି, ଆପଣଙ୍କର ଚିଠିରେ ହିଁ ଉତ୍ତର ରହିଛି। ଯେହେତୁ ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ, ବିଜ୍ଞାପନ ଦାତା ବା ପ୍ରାୟୋଜକ ଯିଏ ରହିଛନ୍ତି କାର୍ଯ୍ୟକ୍ରମର, ସେ ହିଁ ନିଷ୍ପତ୍ତି ନେଇ ତାଙ୍କର ଯେଉଁ କାର୍ଯ୍ୟକ୍ରମ ଆମକୁ ଦେଇଛନ୍ତି, ଆମର ପ୍ରସାରଣ କରାଯାଉଛି, ସେଥିରେ କେତୋଟି କାର୍ଯ୍ୟକ୍ରମରେ ପ୍ରଶ୍ନ ପଚରାଯାଉଛି ଏବଂ କେତୋଟି କାର୍ଯ୍ୟକ୍ରମରେ ପ୍ରଶ୍ନ ପଚରାଯାଉ ନାହିଁ। ଏହା ପ୍ରାୟୋଜିତ କାର୍ଯ୍ୟକ୍ରମ, ତେଣୁ ସେଥିରେ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ସେହି ବିଜ୍ଞାପନ ଦାତାଙ୍କର। ଆହୁରି ମଧ୍ୟ ଆପଣ ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ପ୍ରତ୍ୟେକ ଶୁକ୍ରବାର ଅପରାହ୍ନ 2:45 ଆମେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରୁଛୁ। ଏହି କାର୍ଯ୍ୟକ୍ରମ ଆପଣ ଶୁଣି ସେ ସମ୍ପର୍କରେ ମତାମତ ଲେଖି ଚିଠି ପଠାଇଥିବାରୁ ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ।
0: ଆୟତପୁର କଟକରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ରମେଶ ଚନ୍ଦ୍ର ବେହେରା। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଶନିବାର ସ୍ୱର ନିର୍ଝର କାର୍ଯ୍ୟକ୍ରମରେ ଅଭିନେତା ତଥା କଣ୍ଠଶିଳ୍ପୀ ଅତୀଶ କୁମାର ମଜୁମଦାରଙ୍କ ଗୀତ ଶ୍ରୁତିମଧୁର ହୋଇପାରିଥିଲା। ଗୀତଗୁଡ଼ିକ ସୁଲଳିତ ଢଙ୍ଗରେ ପରିବେଷଣ କରିଥିଲେ ଶିଳ୍ପୀ। ଏହିସବୁ ଗୀତଗୁଡ଼ିକ ସମସ୍ତଙ୍କର ହୃଦୟକୁ ଛୁଇଁପାରିଛି। କାର୍ଯ୍ୟକ୍ରମର ଉପସ୍ଥାପନା ମଧ୍ୟ ଶ୍ରୋତାବନ୍ଧୁଙ୍କୁ ଭଲ ଲାଗିଥିବା ସେ ଲେଖିଛନ୍ତି।
1: ଧନ୍ୟବାଦ ଆପଣଙ୍କୁ। ଆମର ସ୍ୱର ନିର୍ଝର କାର୍ଯ୍ୟକ୍ରମ, ଏହା ତ ପୁରୁଣା ରେକର୍ଡିଂ, ପୁନଃ ପ୍ରସାରଣ କରାଯାଉଛି, ଆପଣଙ୍କୁ ଭଲ ଲାଗିଛି ଏବଂ ସେ ସମ୍ପର୍କରେ ଆପଣ ଚିଠି ଲେଖିଛନ୍ତି।
0: ଅମ୍ବରୀଶ ପରିଡ଼ା, ମନୋରମା ପରିଡ଼ା, ଲୋପାମୁଦ୍ରା ପରିଡ଼ା, ସଞ୍ଜୟ କୁମାର ପରିଡ଼ା ଲେଖିଛନ୍ତି ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ। ସେମାନେ ଆମକୁ ତିନିଟି ଚିଠି ଲେଖିଛନ୍ତି। ପ୍ରଥମ ଚିଠିରେ ସେମାନେ ଲେଖିଛନ୍ତି ଯେ ବିଚିତ୍ର ରାମାୟଣର କଥାବସ୍ତୁ ସେମାନଙ୍କୁ ଭଲ ଲାଗୁଛି, ଏହି କାର୍ଯ୍ୟକ୍ରମର ବର୍ଣ୍ଣନା ଅତି ଚମତ୍କାର ହୋଇପାରୁଛି। ନାରୀ ମହଲରେ ସମ୍ପର୍କ ନାଟକଟି ବହୁତ ଚିତ୍ତାକର୍ଷକ, ସମାଜକୁ ଏକ ଭଲ ବାର୍ତ୍ତା ଦେବାଭଳି ନାଟକଟିଏ।

0: ନାଟକରେ ବିବେକ ଚରିତ୍ରଟି ସେମାନଙ୍କୁ ଭଲ ଲାଗିଥିବା ସେମାନେ ଲେଖିଛନ୍ତି। କଣ୍ଠଶିଳ୍ପୀ ତୃପ୍ତି ଦାସ ଓ ଭୁବନେଶ୍ୱର ମିଶ୍ରଙ୍କ କଣ୍ଠରେ ଯେଉଁ ଗୀତଗୁଡ଼ିକ ଚଳିତ ମାସ 6 ତାରିଖରେ ପ୍ରସାରଣ କରାଯାଇଥିଲା ତାହା ସେମାନଙ୍କୁ ଭଲ ଲାଗିଛି। ଆହୁରି ମଧ୍ୟ ସେମାନେ ଲେଖିଛନ୍ତି ଯେ ଜନଜୀବନ ସମ୍ବାଦରେ ନଦୀ ବିଷୟରେ ସମ୍ବାଦ ଶୁଣିବାକୁ ମିଳିଲା, ଏଥିରେ ଅନେକ ନଦୀ ସମ୍ପର୍କରେ ଅଜଣା କଥାର ପ୍ରସାରଣ କରାଯାଇଥିଲା।
1: ଆପଣମାନେ ମିଳିତ ଭାବରେ ଆମକୁ ଚିଠି ଲେଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ। ତେବେ ପ୍ରତ୍ୟେକ ଚିଠିରେ ଆପଣ ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରିଛନ୍ତି ଏବଂ ସବୁ କାର୍ଯ୍ୟକ୍ରମ ପ୍ରାୟତଃ ଶୁଣୁଛନ୍ତି, କାରଣ 3 ଗୋଟି ଚିଠିରେ ଆପଣ ଆମର ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି। ଏପରିକି ଆମର ଆଞ୍ଚଳିକ ସମ୍ବାଦ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଜନଜୀବନ ସମ୍ବାଦ ମଧ୍ୟ ଆପଣଙ୍କୁ ଭଲ ଲାଗିଛି, ଯେଉଁଥିରେ ନଦୀ ସମ୍ପର୍କରେ ପ୍ରସାରଣ କରାଯାଇଛି ସେ ସମ୍ପର୍କରେ ବିସ୍ତୃତ ଭାବରେ ଲେଖିଛନ୍ତି। ଆପଣ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା। ଶ୍ରୋତାବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
0: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7530001।
1: ଆମର ମେଲ୍ ଆଇଡିଟି ହେଉଛି
0: aarkatak@gmail.com।
1: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।
2: ଶୁଣୁଥିଲେ ଆପଣଙ୍କ ଚିଠି, ଉପସ୍ଥାପନା କରିଥିଲେ ପ୍ରଜ୍ଞା ପାରମିତା ସାହୁ ଏବଂ ସହ ଉପସ୍ଥାପନାରେ ଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସିଦ୍ଧ କଣ୍ଠଶିଳ୍ପୀ ଏସ୍ ଜାନକୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ କଣ୍ଠରୁ ଶୁଣାଇ ଦେଉଛୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କଥାଚିତ୍ର ସୁର ସଙ୍ଗମ।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ କଟକ। ସମୟ ଅପରାହ୍ନ 3:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ 3।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅସରନ୍ତି ଅପରାହ୍ନ। ଆଜିଥିରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ।

ଅସରନ୍ତି ଅପରାହ୍ନରେ ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପରବର୍ତ୍ତୀ କଥାଚିତ୍ର ନୁରି। ଦ୍ୱୈତକଣ୍ଠରେ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ନୀତି।

0: ଅସରନ୍ତି ଅପରାହ୍ନରେ ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଚିରହରିତ କାର୍ଯ୍ୟକ୍ରମରେ ଆପଣମାନଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତ। ପ୍ରଥମ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ମଞ୍ଜୁ ନାନୀ, ତାଙ୍କ ପୁଅ ମୃତ୍ୟୁଞ୍ଜୟ, ପାଟକୁରା କୋରୁଅ ଟିକନପୁର କେନ୍ଦ୍ରାପଡ଼ାରୁ। ଆପଣ ଶୁଣିବାକୁ ଚାହିଁଛନ୍ତି କୁମାର ବାପିଙ୍କ କଣ୍ଠରୁ ଏହି ଗୀତଟିକୁ।

0: Chetinar Cement, the perfect concrete choice.
1: ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ରଞ୍ଜନ କୁମାର ଗିଲ୍, କୈଳାସ ଚନ୍ଦ୍ର ଗିଲ୍, ଭରତ ଚନ୍ଦ୍ର ପାତ୍ର, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନଙ୍କ ଅନୁରୋଧର ଗୀତଟିକୁ ଗାଇଛନ୍ତି ସୁରେଶ ବାଡେକର।

ଚିରହରିତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଥିଲେ ଏସ୍ଏମ୍ଏସ୍ ମାଧ୍ୟମରେ କେତୋଟି ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତ।

ଚିରହରିତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଥିଲେ ଏସ୍ଏମ୍ଏସ୍ ମାଧ୍ୟମରେ କେତୋଟି ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ଗୀତ ରଚନା କରିଛନ୍ତି ନନ୍ଦକିଶୋର ସିଂ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍କୃତିର ପାହାଚ।

0: ଶ୍ରୋତାବନ୍ଧୁ ନମସ୍କାର। ଆଜିର ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ଆମ ସହ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଏମିତି ଜଣେ ମହାନୁଭବ ଯାହାଙ୍କର ଶିକ୍ଷାଦାନ କେବଳ ଚାକିରି ନଥିଲା, ବରଂ ଜୀବନର ସବୁଠାରୁ ବଡ଼ ବ୍ରତ ଥିଲା। କେବଳ ଶିକ୍ଷକତା ନୁହେଁ, ସେ ଜଣେ ସକ୍ରିୟ ସମାଜସେବୀ। ତେବେ ତାଙ୍କ ବିଷୟରେ ଆମେ ଆହୁରି ଅନେକ କିଛି ଜାଣିବା ତାଙ୍କ ସହ ଆଜି କଥାବାର୍ତ୍ତା ହେବା ସମୟରେ। ତାହେଲେ ପ୍ରଥମେ ଆମେ ତାଙ୍କୁ ସ୍ୱାଗତ କରିବା। ସେ ହେଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ ସମାଜସେବୀ ଚକ୍ରଧର ତ୍ରିପାଠୀ। ସାର୍ ନମସ୍କାର।
1: ନମସ୍କାର।
0: ଆପଣ କେମିତି ଅଛନ୍ତି ପ୍ରଥମେ କୁହନ୍ତୁ।
1: ମୁଁ ତ 70 ବର୍ଷ ବୟସରେ ବେଶ ଭଲ ଅଛି।
0: ବର୍ତ୍ତମାନ ସେଥିରେ ଆପଣଙ୍କୁ ଅଳ୍ପ ବହୁତ ଜାଣିଛୁ, କିନ୍ତୁ ଯୋଉଗୁଡ଼ିଏ ଜାଣିନୁ, ଯୋଉ କଥା ଅକୁହା ଅଜଣା, ସେହି ସ୍ମୃତି ଅନୁଭୂତି ଆପଣ ଆମ ସହ ବାଣ୍ଟିବେ ବୋଲି ଆମର ଆଶା। ତେବେ ସ୍ମୃତିର ପର୍ବ ଆରମ୍ଭ କରିବା ଆପଣଙ୍କର ପିଲାଦିନରୁ, ମାନେ ଫେରିଯିବା ଖୋର୍ଦ୍ଧାର ରାମେଶ୍ୱର ମାଟିକୁ, ଆପଣଙ୍କର ସେଇ ଗାଁ ଗହଳି ଜୀବନକୁ।
1: ମୋର ପରମ ସୌଭାଗ୍ୟ, ମୁଁ ଖୋର୍ଦ୍ଧା ଜିଲ୍ଲାର ପବିତ୍ର ରାମେଶ୍ୱର ମାଟିରେ ଜନ୍ମ ନେଇଛି। ମୋର ଜନ୍ମ ତାରିଖ ହେଉଛି ଫେବୃଆରୀ 20, 1957। ନଈ, ପାହାଡ଼, ରାସ୍ତା, ଶସ୍ୟକ୍ଷେତ୍ର ପରିବେଷ୍ଟିତ ରାମେଶ୍ୱର ପଞ୍ଚାୟତର ରାମେଶ୍ୱର ଗ୍ରାମ ହେଉଛି ଅଧେ, ଏବଂ ନନା ପାଲା ଗାୟକ ଥିଲେ, ଗାୟକ ବିନୋଦ ଜନାର୍ଦ୍ଦନ ତ୍ରିପାଠୀ। ମା ତ ଏତେ ସରଳା, ସେ କେବେ କିଛି କହେନି। ଆମେ ପାଞ୍ଚ ଭାଇ ଭଉଣୀ, ମୁଁ ସଭାସାନ, କକେଇ, ଖୁଡ଼ି, ଏମାନଙ୍କ ସହିତ ମିଶି ଚଳିବା, ଏସବୁ ସେ ଗାଁରୁ ଶିଖିଛୁ। ଆଉ ଯୋଉ ଗାଁରେ ସେତେବେଳେ ମାଇନର ସ୍କୁଲ ଥିଲା, ଭର୍ଣ୍ଣାକୁଲର ସ୍କୁଲ ତାକୁ କୁହାଯାଆନ୍ତି, ଯୋଉଥିରେ ଯୋଉ ବିଦ୍ୟାଳୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ଛାତ୍ର, ମୋ ବାପା ସେ ସ୍କୁଲର ଛାତ୍ର। ବର୍ତ୍ତମାନ ସେ ସ୍କୁଲର ଆୟୁଷ 134 ବର୍ଷ।
0: ନିଜ ଗାଁକୁ ନେଇ ଆପଣ କେତେ ଗର୍ବିତ, ସେଇଟା ଆମେ ଅନୁଭବ କରିପାରୁଛୁ ଆପଣଙ୍କ କଥାରୁ। ତେବେ ଆପଣଙ୍କର ଏଇ ଯୋଉ ରାମେଶ୍ୱର ଖୋର୍ଦ୍ଧା ମାଟିରେ ଆପଣଙ୍କ ପିଲାଦିନ କଟିଥିଲା, ସେ ପରିବେଶ ଆପଣଙ୍କୁ ଯୋଉ ଶିକ୍ଷକ କିମ୍ବା ସମାଜସେବୀ ହେବା ପ୍ରତି କିପରି ପ୍ରେରଣା ଦେଇଥିଲା?
1: ବାପା ତ ହେଉଛନ୍ତି ପାଲା ଗାୟକ, କଳାକାର, ଆୟ ସେତେବେଳେ ସୀମିତ। ମୁଁ ଯେତେବେଳେ ହାଇସ୍କୁଲରେ ପାଠ ପଢୁଥିଲି, ନିଜେ ଅନୁଭବ କଲି ମୁଁ କ'ଣ କରିକି ନିଜେ ପାଠ ପଢିପାରିବି। କକେଇ ଠାକୁରବାଡ଼ି ସେବା କରନ୍ତି, ଅଳ୍ପ ଜମି ତାକୁ ବୁଝାବୁଝି କରନ୍ତି। କକେଇଙ୍କର 4 ପୁଅ, ଆମେ 5 ଭାଇ ଭଉଣୀ,
0: ଯୌଥ ପରିବାର।
1: ଆମେ ଐଶ୍ୱର୍ଯ୍ୟର ପ୍ରାଚୁର୍ଯ୍ୟ ଭିତରେ ନଥିଲୁ, କିମ୍ବା ଅତି ନିମ୍ନ ସ୍ତରରେ ନଥିଲେ ମଧ୍ୟ ପେଟକୁ ମୁଠାଏ ଖାଇବା ଖଣ୍ଡେ ପିନ୍ଧିବା ସୁବିଧାଟା ଥିଲା। ଏବଂ ମୁଁ ଯେତେବେଳେ ଦେଖିଲି ବହିପତ୍ର କିଣିବା, ଟେକ୍ସଟ ପେପର କିଣିବା, ଟ୍ୟୁସନ୍ ତ କିଛି ଆବଶ୍ୟକତା ନଥିଲା, ଆମେ ସ୍କୁଲରେ ପଢିକି ଆସୁଥିଲୁ, ଘରେ ପ୍ରସ୍ତୁତ ହେଉଥିଲୁ। ମୁଁ ସେତେବେଳରୁ ଛୋଟ ଛୋଟ ପିଲାଙ୍କୁ ପାଠ ପଢାଉଥିଲି, ତେଣୁ ପିଲାଟି ଦିନରୁ ପାଠ ପଢ଼େଇବା, ପଢ଼ିବା,

0: ମୁଁ ମୋର ଯେଉଁ ଗୁରୁଜୀ ଶ୍ୟାମସୁନ୍ଦର ପଟ୍ଟନାୟକ ପ୍ରାଇମେରୀ ସ୍କୁଲରେ ମୁଁ ଯାହାଙ୍କ ପାଇଁ ପଢ଼ିଥିଲି, ଯିଏ କହନ୍ତି ଯେ ମୋର ମାନସାଙ୍କର ଉତ୍ତର ଯିଏ ଦେଇଦେବ ସାଙ୍ଗେ ସାଙ୍ଗେ ମୋ ପାଟିରୁ ପ୍ରଶ୍ନ ସରିଲା ବେଳୁ ଯିଏ ତାର ଉତ୍ତର ଦେଇଦେବ ସେ ବୋଧ ହୁଏ ପାଟି ଗଣିତରେ ହଟିବ ନାହିଁ। ପାଟି ଗଣିତ ଏରିଥମେଟିକ ଗୋଟେ ଥିଲା, ଯେଉଁଟାକି ପଣିକିଆ ବେଶ ସବୁ ଯାକ ପ୍ରଶ୍ନ ପଚରା ହବ ସାଙ୍ଗେ ସାଙ୍ଗେ, କହ 20 50 ଯେତେ କାହା ଚୌକୁ ସେତେ, 25 ଚୌକୁ ଯଦି ସାଙ୍ଗେ ସାଙ୍ଗେ ଜଣେ କହିଦେଇଛି 20 50 100 25 ଚୌକୁ 100, ତାହେଲେ ପାଟିଗଣିତରେ କେବେ ହଟିବ ନାହିଁ। ତା ପରୀକ୍ଷିତ ଯେକୌଣସି ଏରିଥମେଟିକ ଦେଲେ ତାକୁ ତ ଆଲଜେବ୍ରାରେ ଏବେ ସମାଧାନ କରିହେଉଛି, କିନ୍ତୁ ପାଟିଗଣିତକୁ ପାଟିଗଣିତରେ ଧାରାରେ ଲେଖିକି ବୁଝେଇଦବା। ମୁଁ ମୌସା ଉଠିଛି
1: ରାମେଶ୍ୱର ଗାଁରେ। କୋଉ ପର୍ଯ୍ୟନ୍ତ ଆପଣ ପଢାପଢି?
0: ଆମେ ପାଠ ପଢିଲା ବେଳକୁ ହାଇସ୍କୁଲ ହେଇଯାଇଛି।
1: କଲେଜ ପଢା?
0: ନିରାକରପୁର କଲେଜ, ଗାଁ ଗହଳିର ପୁରୁଣା ସାଇନ୍ସ କଲେଜ, ସେ ସାଇନ୍ସ କଲେଜରେ ପାଠ ପଢିବାର ସୁଯୋଗ ମିଳିଥିଲା।
1: ଆପଣ ତ କହିଲେ ଆପଣଙ୍କ ବାପା ବିଶିଷ୍ଟ ପାଲା ଗାୟକ ଥିଲେ, ସେ ପ୍ରତି କାହାର ଆଗ୍ରହ ସୃଷ୍ଟି ହେଲାନି ଆମେ ବି ପାଲା ଗାୟନ କ୍ଷେତ୍ରରେ ନିଜକୁ ଏଷ୍ଟାବ୍ଲିଶ କରିବୁ?
0: ସମସ୍ତେ ଭାବିଥିଲେ ମୁଁ ବୋଧେ ପାଲା କରିବି, କାହିଁକି ନା ମୁଁ ବେଳେବେଳେ ନନାଙ୍କ ସାଙ୍ଗେ ପାଲା ଦେଖିବାକୁ ପଳାଏ, ବା ନନା ନଥିଲା ବେଳେ ଯଦି କିଏ ପାଲା ବହଣା କରିବାକୁ ଆସିଲେ ମୁଁ ତାଙ୍କୁ ସାଙ୍ଗରେ ନେଇ ନନା ଯୋଉଠି ପାଲା କରିବାକୁ ଯାଇଥାନ୍ତି ସେ ଗାଁକୁ ଚାଲିକି ପଳାଏ। ସମସ୍ତେ କହିଲେ ୟାର ଆଗ୍ରହ ଅଛି ବୋଧେ ପାଲା କରିବ, କିନ୍ତୁ ମୋତେ ଗୀତ ବୋଲି ଆଉ ଭାରି ଡର ଲାଗେ। ମୁଁ ଗୀତ ଲେଖି ଦେଉଛି, ସେ ଛନ୍ଦ ଲୟ ତାଳ ମୋତେ କାହିଁକି ଭୟ ଲାଗିଲା ମୁଁ ଜାଣିନି, କିନ୍ତୁ ମୋର ଦଦେଇ ପୁଅ ଭାଇ ପୂଜ୍ୟ ଦିବ୍ୟସିଂହ ତ୍ରିପାଠୀ, ସେ ମଧ୍ୟ ଅବସରପ୍ରାପ୍ତ ଶିକ୍ଷକ, ସେ ବାପାଙ୍କ ଠାରୁ ଶିଖିଲେ, ତେଣୁ ଆମେମାନେ ଆଶ୍ୱସ୍ତ ହେଇଗଲୁ। ଯାହା ହଉ ଆମ ଫ୍ୟାମିଲି ଭିତରୁ ଜଣେ କିଏ ପାଲା ଗାୟକ ଅଛନ୍ତି,
1: ଜାଣିବାର ଆଗ୍ରହ ଥିଲା ସେଥିପାଇଁ ବାପାଙ୍କ ବିଷୟରେ ପଚାରିଲୁ। ଏବେ ଟିକେ ଆପଣଙ୍କ ଜୀବନକୁ ଆସିବା, ଆପଣ କଲେଜ ପଢା ସରିଲା ଶିକ୍ଷକତା କେବେଠୁ ଆରମ୍ଭ କଲେ?
0: ଆଇସି ପଢିଲାବେଳେ ତ ସାର୍ ମାନଙ୍କୁ ପିଲାଙ୍କୁ ପଢାଉଥିଲି, ଗ୍ରାଜୁଏସନ କଲାବେଳେ ମଧ୍ୟ ମୁଁ ସେମିତି ଭୁବନେଶ୍ୱର ପଳେଇ ଆସିଲି। ଭୁବନେଶ୍ୱରରେ ମୁଁ ଟ୍ୟୁସନ କରେ, ସର୍ଟ ଆଣ୍ଡ ଟାଇପ୍ ଶିଖେ, ନିଜ ସିଂହରେ ନିଜେ ମାଟି ତାଡ଼ିବାକୁ ଚେଷ୍ଟା କରେ। ମୁଁ ପ୍ରଥମରୁ ଚେଷ୍ଟା କରିଥିଲି ମୋ ବାପା ମାଙ୍କ ପାଇଁ, ମୋ ଭାଇଙ୍କ ପାଇଁ, ମୋ ଉପରେ କୌଣସି କଷ୍ଟ ତାଙ୍କ ଉପରେ ନ ପଡ଼ୁ। ଭଗବାନ ମୋତେ ସାହାଯ୍ୟ କରିଛନ୍ତି, ମୁଁ ସାଙ୍ଗେ ପାସ୍ କରୁ କରୁ ଚାକିରି ପାଇଗଲି ଏବଂ ୟୁନିଭର୍ସିଟି ହାଇସ୍କୁଲ ମାନିଭଳିଆ ଭଳି ସ୍କୁଲ, ଆଉ ଭାସ୍କର ଦାସ ଯିଏ ହେଡ଼ମାଷ୍ଟର ଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଚୟନ ମୋତେ କରିଥିଲେ, ସେଥିପାଇଁ ମୋତେ ଭାରି ଗର୍ବ ଲାଗେ। ମୁଁ ସାର୍ଙ୍କର ପ୍ରିୟ ଶିକ୍ଷକ, ମୋତେ ବି ବହୁତ ସେ ଭଲ ପାଉଥିଲେ। ଶିକ୍ଷକତା କରିବାର ଆଦର୍ଶ ଶିକ୍ଷକ ହେବାର ସବୁଗୁଣ ମୁଁ ତାଙ୍କଠୁ ଶିଖିଛି।
1: ଆପଣ ତ ଏକ ସଙ୍ଗରେ ଗଣିତ, ଭୂଗୋଳ, ବିଜ୍ଞାନ, ସାହିତ୍ୟ ଭଳି ଭିନ୍ନ ଭିନ୍ନ ବିଷୟ ପଢାଉଥିଲେ, ତେବେ ସମସ୍ତ ବିଷୟ ମଧ୍ୟରେ ଆପଣ କିପରି ସନ୍ତୁଳନ ରକ୍ଷା କରୁଥିଲେ, ପିଲାଙ୍କ ପାଇଁ ଏହାକୁ କେମିତି ସହଜ କରିପାରୁଥିଲେ?
0: ମୁଁ ଯେତେବେଳେ ଜଏନ୍ କଲି ମୋତେ ପ୍ରଥମ ପିରିୟଡ୍ ସପ୍ତମ ପ୍ରଥମ କ୍ରିୟା ସପ୍ତମ ଶ୍ରେଣୀ ନେଲେ ବେଳେ ଚକ୍ରଧର ମାଥମେଟିକ୍ସ ପଢା, ମୁଁ ବସିଲି ପଛରେ ବସିଲେ ଫାର୍ଷ୍ଟ କ୍ଲାସରୁ। ବିଡ଼ିରେ ମୋର ଜୋଗ୍ରାଫି ମାଥମେଟିକ୍ସ ଥିଲା, ତେଣୁ ଜୋଗ୍ରାଫି ପଢିବାର କିଛି ଅସୁବିଧା ନାହିଁ। ଆର୍ତ୍ତପ୍ରାଣ ଦାସ ସେ ଓଡ଼ିଆ ପଢ଼ୁଥିଲେ ଟେନ୍ଥରେ, ସେ ରିଟାୟାର କଲା ପରେ କେହି ଓଡ଼ିଆ ପଢାଇବା ପାଇଁ ରାଜି ହେଲାନି। ଭାସ୍କର ସାର୍ ମୋତେ ଡାକିଲେ, ଚକ୍ରଧର ଓଡ଼ିଆରେ ଏମ୍ଏ କରିଛ, ପ୍ରିପେୟାର ହେଇକି ଆସ, ଓଡ଼ିଆ ପଢାଇବ କ୍ଲାସରେ, ଗୁଣ ସାର୍ ପଢାଇବ। ଆଉ ସେ ଓଡ଼ିଆ ପଢାଇବା ଯୋଗୁଁ ମୋର କବିତା ଲେଖିବା ସୁବିଧା ହେଇଗଲା।
1: ତେବେ ଜଣେ ଆଦର୍ଶ ଶିକ୍ଷକ ପାଇଁ କର୍ତ୍ତବ୍ୟର ସଂଜ୍ଞା କ'ଣ ହେବା ଉଚିତ?
0: ଯଦି ଜଣେ ଶିକ୍ଷକ ଯାହା କହୁଥିବ ତା କରୁଥିବ, ସତ କହିବା ଉପଦେଶ ଦେଉଛି, ସତ କହୁଛି, କୌଣସି ନିଶାଦ୍ରବ୍ୟ ଖାଇବ ନାହିଁ, ସେ ନିଶାଦ୍ରବ୍ୟ ଖାଉ ନାହିଁ, ସମୟାନୁବର୍ତ୍ତିତା, ଏକାଗ୍ରତା, ନିଷ୍ଠା, ଏସବୁ ସ୍ନେହ, ପିଲାଙ୍କ ପ୍ରତି ସ୍ନେହ ଯଦି ରହିଲା ଜଣେ ଆଦର୍ଶ ଶିକ୍ଷକ ହେଇପାରିବ। ଏବଂ ପ୍ରତିଦିନ କିଛି ପଢିବ, ପଢେଇବା ପୂର୍ବରୁ କିଛି ପଢିବ, ଆମ ସ୍କୁଲରେ ସେଇ ଅଭ୍ୟାସଟା ଥିଲା, ଲେସନ ଡାଏରୀ ନ ଦେଲେ ତମେ କ୍ଲାସକୁ ଯାଇପାରିବ ନାହିଁ। ଯାହା ପଢେଇବ, କ'ଣ ପ୍ରଶ୍ନ ପଚାରିବ, ଖାତାରେ ଲେଖିକି ପ୍ରଧାନ ଶିକ୍ଷକଙ୍କ ଟେବୁଲ ଉପରେ ରଖିଲେ ସେ ଆଟେଣ୍ଡାନ୍ସ ଖାତାରେ ଦସ୍ତଖତ କରିବାକୁ ଆଲାଉ କରିବେ, ନହେଲେ ଛୁଟି ନେଇ ଘରକୁ ଯିବାକୁ ପଡୁଥିଲା। ତେଣୁ ସେଇ ଯୋଉ ଥିଲା କିଛି କଡ଼ାକଡ଼ି ନିୟମ, ଦୁଇରେ ନିଜର ଆଗ୍ରହ। ଆଉ ଆପଣଙ୍କର ଯୋଉ କ୍ୱେଶ୍ଚିନ୍ ପଚାରୁଛନ୍ତି ଯେ ଆଦର୍ଶ ଶିକ୍ଷକ ହେବା ପାଇଁ, ଆଦର୍ଶ ଶିକ୍ଷକ ମିତବ୍ୟୟୀ ହେବ, ସତ୍ୟବାଦୀ ହେବ, ପରିଷ୍କାର ପରିଚ୍ଛନ୍ନ ରହିବ, ଆଉ ସମୟାନୁବର୍ତ୍ତୀ ହେବ ଏବଂ ପ୍ରସ୍ତୁତ ହେଇ ଶ୍ରେଣୀ ଗୃହକୁ ଆସିବ।
1: ପିଲାମାନଙ୍କର ସେମାନଙ୍କର ବିଭିନ୍ନ ପ୍ରକାରର ବ୍ୟକ୍ତିତ୍ୱ ତାଙ୍କର ଭିନ୍ନ ଭିନ୍ନ, ଆପଣଙ୍କୁ ଚାକିରି କାଳରେ ଏମିତି ଯେତେବେଳେ ଆପଣ ଶିକ୍ଷକତା କରୁଥିଲେ ଏମିତି ବହୁତ ପ୍ରକାର ପିଲାମାନଙ୍କ ସଂସ୍ପର୍ଶରେ ଆସିଥିବେ, ସେ ବିଷୟରେ କିଛି କୁହନ୍ତୁ।
0: ପିଲାମାନେ ଯୋଉ ପରିବେଶରେ ଆସିଥାନ୍ତି, ପରିବେଶର ପ୍ରଭାବ ହେଉଛି ସବୁଠୁ ବଡ କଥା। ଯୋଉ କୋଉ ଫ୍ୟାମିଲିରୁ ସେ ଆସୁଛି, ତାର ସରାଉଣ୍ଡିଙ୍ଗସ କ'ଣ, ସେ କୋଉଠିକି ଟ୍ୟୁସନ କରିବାକୁ ଯାଉଛି, ତା ବାପା ମା କ'ଣ ଗାଇଡ କରୁଛନ୍ତି, ସେଇଟାକୁ ଟିକେ ଅନୁଧ୍ୟାନ କରିବାକୁ ପଡିବ। ଯୋଉ କିଛି ଗରିବ ପିଲା ବି ଅଛନ୍ତି ଯେଉଁମାନେ ବହୁ ଅଭାବ ଅନାଟନରେ ସ୍କୁଲକୁ ଆସନ୍ତି, ତାଙ୍କ କଥା ଯଦି ହୃଦୟ ଭିତରକୁ ତମେ ନ ଯିବ, ତାଙ୍କୁ ଟିକେ କଥାକୁ ବୁଝିବାକୁ ଚେଷ୍ଟା କରିବନି, ସେ ସରପ୍ରେସ ହେଇଯିବେ, ଡିପ୍ରେସ ହେଇଯିବେ।
1: ସେମିତି କିଛି ଅଛି ଯେ ଜନ୍ମରୁ ଇନବର୍ନ କ୍ୱାଲିଟି ଯୋଉ କହନ୍ତି, ସେମିତି ନା ପିଲାକୁ ପରିବେଶ ପରିସ୍ଥିତି ଅନୁସାରେ ବଦଳା ଯାଇପାରିବ?
0: ଦିଟା ଯାକ ଜିନିଷ, ଗିଫ୍ଟେଡ୍ ଚାଇଲ୍ଡ ନିଶ୍ଚିତ ଭାବରେ ଅଛନ୍ତି। ମୁଁ ଯୋଉ ଯୋଗେଶ୍ୱର ଦାସ କଥା କହୁଥିଲି, ଆମ ସ୍କୁଲ ଯୋଉ ପିଲାଟି ମାଟ୍ରିକରେ ବେଷ୍ଟ ଟେନ୍ ଫାର୍ଷ୍ଟ ହେଇଥିଲା 81 ମସିହାରେ, 1981ରେ 10:30 ଯାଏଁ ପାଠ ପଢ଼ିନି, ରାତି 10:00 ମାକ୍ସିମମ୍ ପାଠ ପଢେ, କିନ୍ତୁ ଗୋଟିଏ ଥର ଶୁଣିଲେ ତାର ମନେ ରହିଯାଏ। ତାର 17 ଶ୍ରେଣୀର ଭୂଗୋଳ ଖାତା ମୁଁ ଏବେ ବି ରଖିଛି, କୌଣସି

0: ଶିକ୍ଷକ ଏପର୍ଯ୍ୟନ୍ତ ତା ଦେହରେ ନାଲି ଗାରଟିଏ ପକେଇ ପାରିବେନି। ଆକାର ହର୍ଷେକାର ଦୀର୍ଘକାର ହର୍ଷକାର ଦୀର୍ଘକାର ଭୁଲ ହେବାର ପ୍ରଶ୍ନ ଉଠୁନି। ସେମାନେ ସବୁ ଇନବର୍ନ କ୍ୱାଲିଟି ତାଙ୍କର ଅଛି, ଗଡ୍ ଗିଫ୍ଟେଡ୍। ସେମାନେ ଭଗବାନଙ୍କର ଆଶୀର୍ବାଦ ନେଇକି ଆସିଛନ୍ତି ଆଉ ସେହି ସ୍ମରଣ ଶକ୍ତି ରହିଛି। ଅଭ୍ୟାସ ବେଳେ ତ ଯେକୌଣସି ଜିନିଷ ବଦଳି ଯାଇପାରିବ, ସେ ଟପ୍କୁ ନ ଯାଇପାରେ ତାର ଷ୍ଟାଣ୍ଡାର୍ଡ ଇମ୍ପ୍ରୁଭମେଣ୍ଟ ନିଶ୍ଚିତ ହେବ। ପିଲାଟି ଦିନରୁ ବାପା ମା ତାକୁ ଗାଇଡ୍ କଲେ
1: ଭଲ ପିଲା କ'ଣ,
0: ଭଲ ପିଲା କହିଲେ ସବୁବେଳେ ଭଲ କଥାଟାକୁ ଆସେ,
1: ଆଇଡିଆଲ ପିଲା ଯାହା କହନ୍ତି। ଆମେ ଆମେ ବି ଆମେ ଗୋଟେ ଆମେ ବି ମୁଁ ବି ମା, ଆମେ ଯେତେବେଳେ ପିଲା ଗଢୁଛୁ ଆମେ କେମିତି ଜାଣିବୁ ଯେ ଖାଲି ଭଲ ପାଠ ପଢିବାଟା ଭଲ ନା, କେମିତି ଆମେ କେମିତି ଅନୁଭବ କରିବୁ ନା ଆମ ପିଲା ଛୋଟ ଅଛି ଆଗକୁ ଗଲେ ସେ ଗୋଟେ ଭଲ ମଣିଷ ହବ। ଆପଣ ତ ଏତେ ପିଲାଙ୍କୁ ବଢେଇଛନ୍ତି, ସେଥିପାଇଁ ପ୍ରଶ୍ନଟି ମୋର।
0: ଭଲ ପାଠ ପଢିବା ଅଲଗା କଥା, ଭଲ ମଣିଷ ହବା ଅଲଗା କଥା। ଭଲ ମଣିଷ ଅଭାବ ବର୍ତ୍ତମାନ ସମାଜରେ ଦେଖାଦେଇଛି, ତେଣୁ ଭଲ ମଣିଷଟିଏ ଗଢିବା ପାଇଁ ହେଲେ ପିଲାଟି ଦିନରୁ ତାର ବାପା ମା ଭାଇ ଭଉଣୀ ଶିକ୍ଷକ ଆଉ ଶିକ୍ଷାନୁଷ୍ଠାନ ସମସ୍ତେ ହିଁ ତା ସଜାଗ ରହିବା ଦରକାର, ତାହେଲେ ପିଲାଟା ନିଶ୍ଚିତ ଭାବରେ ଭଲ ହବ।
1: ଆପଣ କେବେ ଅନୁଭବ କରିଛନ୍ତି ଯେ ଏଇ ପିଲାଟି ଆପଣଙ୍କର ଆଶା ନଥିବ କିନ୍ତୁ ସେ ମାଟ୍ରିକ ଯାଉ ଯାଉ ପରିବର୍ତ୍ତନ ତା ମଧ୍ୟରେ ଦେଖିଥିବେ, ଆଶ୍ଚର୍ଯ୍ୟ ହେଇଥିବେ, ସେମିତି ଆପଣଙ୍କର ଏତେ ଦୀର୍ଘ ଦିନର ଅନୁଭବ?
0: ହଁ, ସେମିତି ଅନେକ ଜାଗାରେ ଅଛି। ଷଷ୍ଠ ସପ୍ତମ ପର୍ଯ୍ୟନ୍ତ ପିଲା ଭଲ ପାଠ ପଢୁନଥିବ, ରେଗୁଲାର ସ୍କୁଲ ଆସୁନଥିବ, କିନ୍ତୁ କ୍ଲାସ 8-9 ବେଳକୁ ତାର ଗୋଟେ ଟ୍ରେମଣ୍ଡସ୍ ଚେଞ୍ଜ ହେଇଯାଏ। ସେଇଟା ହଉଛି ତାର ସେ ପାରିପାର୍ଶ୍ୱିକ ଅବସ୍ଥା, ସମୟ ବି ବଳବାନ। ଏମିତି ଗୋଟେ ଗୋଟେ ସମୟ ଆସେ, ଗୋଟେ ପିଲାର ମନରେ କେମିତି ପରିବର୍ତ୍ତନ ଆସେ ସେ ଭଗବାନ ହିଁ ଜାଣନ୍ତି। ସେ ପିଲାର ଏକାଗ୍ରତା ବଢିଯାଏ, ରେଗୁଲାର ସ୍କୁଲକୁ ଆସେ, ଅତି ଓବିଡିଏଣ୍ଟ ହେଇଯାଏ ଏବଂ ତାର ଜୀବନର ପରିବର୍ତ୍ତନ ସେଇଠୁ ଆରମ୍ଭ କରିଦିଏ। ଦଶ ରତ୍ନାକର ସାଧୁସନ୍ତ ହେଇଗଲେ। ଆଉ
1: ଆପଣ ଯେତେବେଳେ ଚାକିରି ଆରମ୍ଭ କରିଥିଲେ ସେ ସମୟର ଶିକ୍ଷା ବ୍ୟବସ୍ଥା ଏବଂ ଆଜିର ଆଧୁନିକ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଆପଣ କ'ଣ ବଡ଼ ପାର୍ଥକ୍ୟ ଅନୁଭବ କରୁଛନ୍ତି?
0: ସେତେବେଳର ପାଠ ଭିତରେ ମୁଁ ଦେଖୁଛି ଯୋଉ ବହିପତ୍ର ସବୁ ଆସିଲାଣି ଆଜିକାଲି, ପ୍ରକୃତରେ ଯଦି ସିନ୍ସିୟରଲି ପାଠ ପଢାଥାନ୍ତା ଶିକ୍ଷା ଅନୁଷ୍ଠାନ ମାନଙ୍କରେ, ସାଧାରଣ ସ୍କୁଲ ମାନଙ୍କରେ ଯୋଉ ଅଯଥା କାମ ତାଙ୍କ ଉପରେ ଲଦି ଦିଆଯାଉଛି ସେଇ ବାହାନା ନେଇକି ବର୍ତ୍ତମାନ ଆମ ଶିକ୍ଷକମାନେ ମଧ୍ୟ ଅନେକ ଜାଗାରେ ଠକିବାକୁ ଚେଷ୍ଟା କରୁଛନ୍ତି।
1: ଅବୈତନିକ ଭାବେ ବିନା ଦରମାରେ ଆପଣ ଅବସର ପରେ ବି ଶିକ୍ଷାଦାନ କରୁଛନ୍ତି, କିନ୍ତୁ ଏମିତି ବି ଏବେ ଶିକ୍ଷା ତ ଗୋଟେ ବ୍ୟବସାୟିକ ଭିତ୍ତିରେ ଚାଲୁଛି, ମାନେ ଦରମା ନେଇକି ବି ଶିକ୍ଷକ ଶିକ୍ଷା କ୍ଷେତ୍ରରେ ବେଶୀ ଧ୍ୟାନ ଦେଉନାହାନ୍ତି, କିନ୍ତୁ ଆପଣ ସ୍କୁଲ ଯାଇ ପିଲାମାନଙ୍କୁ ସହାୟତା କରୁଛନ୍ତି ଶିକ୍ଷା କ୍ଷେତ୍ରରେ, ସଂସ୍କୃତି କ୍ଷେତ୍ରରେ, ସମସ୍ତ କ୍ଷେତ୍ରରେ କିଭଳି ସେମାନେ ଆପଣଙ୍କର ସ୍କୁଲରେ ସାଂସ୍କୃତିକ କାର୍ଯ୍ୟକ୍ରମ କେମିତି ଭଲ ହବ, ପିଲାମାନେ କେମିତି ଭଲ ଶିଖିବେ, ସ୍କାଉଟ କ୍ଷେତ୍ରରେ ହଉ ବହୁତ କ୍ଷେତ୍ରରେ ଆମେ ଦେଖୁଛୁ ଆପଣ ସହଯୋଗ କରୁଛନ୍ତି ସ୍କୁଲରେ, ସେଇ ଯୋଉ ମାନସିକତାଟା ଆପଣଙ୍କୁ ଆସିଛି ପିଲାମାନଙ୍କ ପ୍ରତି, ମାନେ ଆପଣଙ୍କର କରିବାର ଆଗ୍ରହ ସମାଜ ସେବା ନା ପିଲାମାନଙ୍କ ପ୍ରତି ଆପଣଙ୍କର ସ୍ନେହ, ସ୍କୁଲରେ ଯୋଉ ଆମର କର୍ମଚାରୀଙ୍କର ଅଭାବ, କ'ଣ ଆପଣଙ୍କୁ ଏଇଭଳି କାର୍ଯ୍ୟ କରିବାକୁ ଆଗ୍ରହ ଦେଖାନ୍ତି?
0: କିନ୍ତୁ ମୁଁ ଆଗରୁ ନିଷ୍ପତ୍ତି ନେଇସାରିଥିଲି, ମୁଁ ଯେହେତୁ ଶିକ୍ଷକତା କରି ଦୀର୍ଘ ଦିନ ନିରୋଗ ରହିଛି, ମୋର ଯେତିକି ପାରୁ ପର୍ଯ୍ୟନ୍ତ ମୁଁ ସାହାଯ୍ୟ କରିଛି ସ୍କୁଲକୁ ଏବଂ ସ୍କୁଲ ତା ପ୍ରତିବଦଳରେ ମୋତେ ସବୁକିଛି ଦେଇଦେଇଛି। ମୋ ପିଲାମାନେ ସମସ୍ତେ ମଣିଷ ହେଇଯାଇଛନ୍ତି। ଦୁଇ ଝିଅଙ୍କୁ ମୁଁ ଚାକିରି କ୍ରୀଡ଼ା କ୍ଷେତ୍ର ଭିତରେ ଉଚ୍ଚଶିକ୍ଷିତା କରି ବିବାହ କରିପାରିଲି, ସେମାନେ ଚାକିରି କରିଥିଲେ ନିଜ ଲାଇନ୍ରେ। ପୁଅ ମଧ୍ୟ ଡାକ୍ତର ହେଇପାରିଲା, ଆଉ ତାଠୁ ଅଧିକା ମୋର କ'ଣ ହେଇଥାନ୍ତା? ଏବଂ ସୀମିତ ପଇସା ଭିତରେ ସବୁବେଳେ ଚଳିଯିବାକୁ ଚେଷ୍ଟା କରେ, କୌଣସି ବାଜ୍ୟ ଖର୍ଚ୍ଚ ନଥାଏ, କେବଳ ଗାଡ଼ିରେ ଟିକେ ତେଲ ଦରକାର ମୋର କେବଳ ଥାଏ। ସେ ସ୍କୁଲରେ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଯେତେବେଳେ ଆବଶ୍ୟକ ପଡ଼ିବ, ପାଠ ପଢିବାକୁ ହଉ, କଲଚରାଲ ପ୍ରୋଗ୍ରାମ ପାଇଁ ହଉ, ଏବଂ ଖେଳକୁଦ ପାଇଁ ହଉ, ମୋତେ ଡାକିଦେଲେ ମୁଁ ନିଶ୍ଚିତ ଭାବରେ ପହଞ୍ଚେ। ଏବଂ ସେଇ କଥାଟା ଅର୍ଡର ମଧ୍ୟ ଭିସି ରେଜିଷ୍ଟର କରିଦେଲେ ଯେ ସାର୍ ଯେତେ ଦିନ ପର୍ଯ୍ୟନ୍ତ ଚାହୁଁଥିବେ ସ୍କୁଲକୁ ଆସିପାରିବେ। ମୁଁ ଖାଲି ସେ ଗୋଟିଏ ସ୍କୁଲ ନୁହଁ, ଇଣ୍ଟରନାଲ ଏଜୁକେସନ ଗୋଟେ ଅଛି ସେ ପାଖରେ, ସେଠି ଯିଏ ସେକ୍ରେଟେରୀ ଥିଲେ ପ୍ରତିଥର କହିଲେ ସାର୍ ମୁଁ ଓଡ଼ିଆ ଗୋଟେ ଯୋଡ଼େ ପିରିୟଡ୍ ନେଇଯାଉନାହାନ୍ତି, ମୁଁ ଏଠି ଫାର୍ଷ୍ଟ ହାଫ୍ରେ ପଢେଇକି ସେକେଣ୍ଡ ହାଫ୍ରେ ସେ ସ୍କୁଲରେ ଓଡ଼ିଆ ପଢେଇ ଦେଇକି ଘରକୁ ଯାଏ। ଭଲ ଲାଗେ, ପିଲାଙ୍କ ସହିତ ମିଶିବାକୁ ଭଲ ଲାଗେ, ପିଲାଙ୍କର ସୁବିଧା ଅସୁବିଧା ବୁଝିବାକୁ ଭଲ ଲାଗେ, ତେଣୁ ମୋର ଜୀବନଟା ପିଲାଙ୍କ ଘରେ କଟିଛି, ସେଟା ବଡ଼ କଥା।
1: ପିଲାମାନଙ୍କ ପାଇଁ ଯେମିତି ଗର୍ବ କରିକି କହୁଛନ୍ତି, ଆପଣଙ୍କ ଜୀବନରେ ଏମିତି କେଉଁ ଛାତ୍ର ବା ଛାତ୍ରୀ ଅଛନ୍ତି ଯାହାଙ୍କ ସଫଳତା ଆପଣଙ୍କୁ ସବୁଠୁ ବେଶୀ ଗର୍ବିତ କରି?
0: ଯୋଗେଶ୍ୱର ଦାସ ବ୍ୟସ୍ତ ଫାର୍ଷ୍ଟ ଯାଇଥିଲେ, ସିଏ ମୋର ଗର୍ବ ଆଉ ଗୌରବ। ଖାଲି ସେତିକି ନୁହେଁ, ବାଣୀବିହାର ସ୍କୁଲର ଅନେକ ଛାତ୍ର ଅଛନ୍ତି, ଅମିତାଂଶୁ ପଟ୍ଟନାୟକ ଜଣେ ଛାତ୍ର ଅତି ନିରୀହ, ସିଏ ବି ମଧ୍ୟ ଆମ ପାଇଁ ଗର୍ବ।

0: ସାଗରିକା କବି, ଆଉ ଆପଣମାନେ ତ ଫିଲ୍ମ ଯାଇକି ଅଶୋକପତି କଥା ଜାଣିଥିବେ, ସିଏ ଆମ ସ୍କୁଲର ଛାତ୍ର। ଅଶୋକପତି ପ୍ରଥମ ଡ୍ରାମା ଆମ ପାଖ ଶିଖିଛି, ପ୍ରତିଭା ସାହୁ ଜଣଙ୍କୁ ଆପଣ ଦେଖିଥିବେ ଡ୍ୟାନ୍ସରେ ରୋଲ କରୁଛନ୍ତି ଓଡ଼ିଶା, ସିଏ ବି ଆମ ସ୍କୁଲର ଷ୍ଟୁଡେଣ୍ଟ ଏବଂ ପ୍ରଥମେ ଗୀତନାଟ୍ୟରେ ଆମ ପାଖରେ ରୋଲ କରିଛନ୍ତି ପ୍ରଥମେ ସେମାନେ। ଗୁଡ଼ିଆ ମହାପାତ୍ର ବୋଲି ଜଣେ କ୍ୟାମେରାମ୍ୟାନ୍ ଅଛନ୍ତି, ସୁନ୍ଦର କ୍ୟାମେରାମ୍ୟାନ୍, ସେ ବି ଆମ ସ୍କୁଲର ଛାତ୍ର। ମଞ୍ଜୁଶ୍ରୀ ପଣ୍ଡା ପଞ୍ଚୁପାଣ୍ଡବର ହିରୋଇନ୍ ହେଇଥିଲେ ଯେ, ସେ ବି ଆମ ବିଦ୍ୟାଳୟର ଛାତ୍ରୀ। ସବୁ ଆମ ପା ମୂଳଦେହ ଅଛି,
1: ସବୁ କ୍ଷେତ୍ରରେ ଆପଣଙ୍କର ଛାତ୍ରଛାତ୍ରୀ ମାନେ ଭଲ ଭଲ କରିଛନ୍ତି।
0: ଆଉ ଗୋଟେ କଥା ମନେ ପଡୁଛି, ମୋର ଲାପାମ ବୋଲି ଗୋଟେ ଝିଅ ପଢୁଥିଲା, ଲାପାମ ନାଁଟା ବୋଧେ ଆପଣମାନେ କେହି ଶୁଣିନଥିବେ, ବର୍ତ୍ତମାନ ଆଇ ସ୍ପେଶାଲିଷ୍ଟ ଅଛି, ସେ ବି ଆମର ଗର୍ବ ଆଉ ଗୌରବ। ଫୋନ୍ କଲା ମାନେ ଯେକୌଣସି ଜାଗାରେ ଯେକୌଣସି ପିଲା ଅଛନ୍ତି, ଆମେ ଯେତେବେଳେ ଯାଉଛୁ ସେ ହସ୍ପିଟାଲକୁ ହଉ କୌଣସି ଅଫିସକୁ ହଉ, ଆମକୁ କୌଣସି ଅସୁବିଧା ପଡୁନି, ଯାହା ହେଲେ ଆମର ଛାତ୍ରଛାତ୍ରୀ ଥିବେ ସେଠି, ଆପଣ ପଢିବେ ନିଶ୍ଚିତ।
1: ଆ ଭିତରେ ଆପଣ କେବଳ ଶିକ୍ଷକତା ନୁହଁ, ସମାଜ ସେବାରେ ବି ବହୁତ ସକ୍ରିୟ, ଗଛ ଲଗେଇବା ହଉ କିମ୍ବା ଶବଦାହ, ରେଡକ୍ରସର କାମ, ଏଇସବୁ ଦିଗରେ ଆପଣଙ୍କର କେମିତି ସମୟ ମିଳେ, କେମିତି କଣ କରିବାର ଇଚ୍ଛା ଆଗ୍ରହ?
0: ସବୁ ସେଇ ରାମେଶ୍ୱର ମାଟିରୁ ପିଲାଟି ଦିନ।
2: ଆପଣଙ୍କ ସମାଜ ସେବାର ଆଉ ଏକ ଦିଗ ହେଲା ଅଜଣା ମୃତଦେହ ଯାହା ମିଳୁଛି, ଯାହାର କୌଣସି ମନ୍ଧ ପରିଜନଙ୍କର କିଛି ପତା ମିଳୁନି, ସେଇଭଳି ଶବର ସଂସ୍କାର କରୁଛନ୍ତି ଆପଣ, ଶବଦେହ କରୁଛନ୍ତି ଏକ ଟ୍ରଷ୍ଟ ମାଧ୍ୟମରେ, କେମିତି କଣ ଏଇଟା ସମ୍ଭବ ହେଉଛି ଆମର ଶ୍ରୋତାମାନଙ୍କୁ ଟିକେ ଜଣାନ୍ତୁ।
0: ଅନେକ ଭଲ ଲୋକ ଥାନ୍ତି ଯେଉଁମାନେ ଜାଣିବେ, ଆମର ଯେତେବେଳେ ଆମେ ମେସେଜ ଦେଇଦେଉ ଯେ ଏମିତି ଗୋଟେ ଗରିବ ଲୋକ ମରିଯାଇଛି, ତା ପାଇଁ ଆମେ ସବୁଦା ପାଇଁ ଆମ ପାଖେ ଶକ୍ତି ନାହିଁ, ପଇସା ପଠେଇ ଦିଅନ୍ତି, ସେ ପଇସାରେ କାଠ କିଣା ହୁଏ, ସବୁ ହୁଏ, ସବୁ ସତ୍କାର କରିଦିଆ ଅଧ୍ୟାବଧି ମଧ୍ୟ ସେଇ ଜିନିଷ ଅଛି। ମୋ ସାଙ୍ଗରେ ଜଣେ କିଏ ହେଲେ ମୁଁ ସବୁ ସତ୍କାର କରିଦେଇ ଆସିବି।
1: ଆପଣ ବୃକ୍ଷରୋପଣ କିମ୍ବା ଆପଣଙ୍କର ଯୋଉ ପୂଜ୍ୟ ପୂଜା ଆୟୋଜନ, ଏସବୁ କେମିତି କଣ କେମିତି କରନ୍ତି?
0: ଆମ ସ୍କୁଲ ବାଣୀବାର ସ୍କୁଲ ଯଦି ଆପଣ ଯିବେ, ସ୍କୁଲର ବିଲ୍ଡିଂ ପଛପଟେ ସୁନ୍ଦର ଭାବରେ ଗୋଟେ ବଗିଚା ହେଇଛି, ଯେଉଁଥିରେ ସ୍କୁଲ ଟଙ୍କାଟିଏ ଖର୍ଚ୍ଚ କରିନି, ଚାରା ମାଗଣା ଆଣିଛୁ, ସ୍କୁଲ ପିଲାମାନେ ଆମରି ପିଲାମାନେ ହିଁ ଗଛ ଲଗେଇକି ତାର ଯତ୍ନ ନେଇଥିଲେ। ପଣସ ଅଛି, ଆମ୍ବ ଅଛି, ପିଜୁଳି ଅଛି, ସବୁ ଗଛ ଅଛି, ଶିଶୁ ଅଛି, ଶାଗୁଆନ ଗଛ ଅଛି, ଆଉ ଆମ ପିଲାମାନେ କରିଥିଲେ ତାକୁ,
1: ପିଲାମାନଙ୍କୁ ପରିବେଶ ସଚେତନ।
0: ଦ୍ୱିତୀୟରେ ଆମ ଗାଁ ମଶାଣୀ ଯଦି ଯିବେ, ରାମେଶ୍ୱର ମଶାଣୀ, ଆମେ ସେଠି ବୃକ୍ଷରୋପଣ କରିଛୁ, ଗୋଟେ ସୁନ୍ଦର ପରିବେଶ, ସରକାରୀ ସାହାଯ୍ୟ ନ ମିଳିବା ପୂର୍ବରୁ ଆମେ ପାଚେରୀ କରି ଗଛ ଲଗାଇଥିଲୁ, ଏବଂ ଭାରତ ବିକାଶ ପରିଷଦର ଏ ବର୍ଷରେ ମଧ୍ୟ ଆମେ 1 ତାରିଖରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛୁ। ବନ ମହୋତ୍ସବ ପାଇଁ ବାଣୀବିହାର ଜଗନ୍ନାଥ ମନ୍ଦିର ପରିସରରେ ଗୋଟିଏ ଚନ୍ଦନ ଗଛ, ଗୋଟିଏ ହରଡ଼ା, ଗୋଟିଏ ବାହାଣା, ଏମିତି 7 ଭଲ ଗଛ, ମନ୍ଦିର ଉପଯୋଗୀ ଗଛ ଲଗା ହେଇଛି। ଏଇଟା ପିଲାଟି ଦିନର ଅଭ୍ୟାସ, ଗଛଟିଏ ଲଗାଇବା, ପାଣି ଦେବା, ବଢ଼ିଲା ତାକୁ ଦେଖିଲେ କେତେ ଖୁସି ଲାଗେ, ଏଭଳି ଭାବରେ ଚାଲିଛି।
1: ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସ୍ଲୋଗାନ ଏକ ପେଡ଼ ମା କେ ନା, ଲୋକମାନଙ୍କୁ ଜାଗୃତ କରାଇବାରେ, ସଚେତନ କରାଇବାରେ, ପରିବେଶ ପାଇଁ କେମିତି ସୁରକ୍ଷା ହେବ, ଗଛଲତା ଅଧିକ ମାତ୍ରାରେ ହେବେ, ସେଥିପାଇଁ ଏଭଳି ସ୍ଲୋଗାନ ଆସିଛି। କିନ୍ତୁ ଆପଣ ଛୋଟବେଳୁ
0: ଆଗ୍ରହ,
1: ରେଡକ୍ରସ ସହ ଆପଣଙ୍କ ସମ୍ପୃକ୍ତି ଯୋଉ ଜାଣିଛୁ, ଏହା କେବେଠାରୁ?
0: 1981 ଚାକିରି କଲା ଦିନଠାରୁ, ଯେତେବେଳେ ୟୁନିଭର୍ସିଟି ହାଇସ୍କୁଲ ମୁଁ ଜଏନ୍ କଲି, ସେତେବେଳେ ରେଡକ୍ରସରେ କୌଣସି ଟ୍ରେନ୍ ଟିଚର ନଥିଲେ, ସେ ଭାସ୍କର ସାର୍ ମୋତେ ପଠେଇଲେ ପ୍ରଥମ ଟ୍ରେନିଂ, ବାତ୍ୟା ସମୟରେ, ବନ୍ୟା ସମୟରେ ଯୋଉ ପ୍ୟାକିଂ କରିବା, ପିଲାଙ୍କୁ ଧରିକି ଚୁଡ଼ା, କ୍ୟାଣ୍ଡେଲ, ଚିନି, ଯୋଉ ପ୍ୟାକେଟ୍ ହୋଇଛି ପଠାଯାଏ, ତା ସହିତ ଯୋଉ କ୍ୟାମ୍ପ ଅର୍ଗାନାଇଜ୍ କରାଯାଏ, ରେଡକ୍ରସ କ୍ୟାମ୍ପ ସବୁ କରାଯାଏ, ରେଡକ୍ରସର ଗୀତ ଅଭ୍ୟାସ କରିବା, ରୋଜ୍ ଫର୍ ବ୍ୟୁଟି, ରେଡକ୍ରସ ଫର୍ ଡ୍ୟୁଟି, ସେ ଯୋଉ ସ୍ଲୋଗାନ ସବୁ ଥିଲା ସେଟା ଭାରି ଇମୋସନାଲ, ସେଥିରେ ଯିଏ ଓତପ୍ରୋତ ଭାବେ ଜଡ଼ିତ ହୋଇଯିବ ସେ ନିଶ୍ଚିତ ଭାବରେ କାମ କରିବ। ଦ୍ୱିତୀୟତଃ ଯଦି ବଡ଼ ହେଲା ପରେ ଆମେ ସବୁ ଯୋଉ ବ୍ଲଡ୍ ଡୋନେସନ ପାଇଁ ପଡ଼ିଲା, ଅନ୍ୟକୁ ପ୍ରଭାବିତ କରି ରକ୍ତଦାନ ପାଇଁ, ରକ୍ତଦାନ ଏକ ମହାନ ଦାନ, ଜୀବନ ଦାନ, ଯୋଉଟା ପାଇଁ ମୋର ଗୋଟେ ଏକାଙ୍କିକା ମଧ୍ୟ ଅଛି, ଆସନ୍ତୁ ସମସ୍ତେ ରକ୍ତଦାନ କରିବା, ରକ୍ତ ଭଣ୍ଡାରରେ ରକ୍ତ ସବୁବେଳେ ମିଳୁ, ଜଣେ କେହି ରକ୍ତ ବିନା ନ ମୋର।
1: ବହୁତ ସାମାଜିକ କାର୍ଯ୍ୟରେ ଆପଣ ସକ୍ରିୟ, ତଥାପି ରିଲିଫ କଥା ଯୋଉଠି ଅଛି, ଆମର ରାଜ୍ୟ ଓଡ଼ିଶା ତ ଭୌଗୋଳିକ ସ୍ଥିତି ଏମିତି ଯେ ବନ୍ୟା ବାତ୍ୟା ଏଗୁଡ଼ିକ ଆମ ପାଇଁ ସାଧାରଣ କଥା, ଆପଣଙ୍କୁ ଆମେ ଯାହା ଜାଣିଛୁ ଆମ ରିଲିଫ ଯୋଗାଇବା ପାଇଁ ଯାଆନ୍ତି।
0: ଚାକିରି କରିବା ପରେ ରେଡକ୍ରସ ସହିତ ସମ୍ପୃକ୍ତ ହୋଇଯିବା ପରେ ରିଲିଫ ବାଣ୍ଟିବା ପାଇଁ ଏବଂ ବିଭିନ୍ନ ସଂସ୍ଥା, ଯୋଉ ଭାରତ ବିକାଶ ପରିଷଦ ଆମର ରହିଛି, ଆଉ ଲକ୍ଷ୍ମୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଆମ ଆଚାର୍ଯ୍ୟରେ ଗୋଟେ ଅନୁଷ୍ଠାନ ରହିଛି, ଏମାନେ ସକ୍ରିୟ ସବୁବେଳେ। ଆଉ ରେଡକ୍ରସ ହେଉଛି ଏମିତି ଅନୁଷ୍ଠାନ ଯିଏକି ସବୁବେଳେ ପ୍ରଥମେ ହିଁ ହେଲ୍ପ ପହଞ୍ଚେ ରେଡକ୍ରସର, ତେଣୁ ସବୁ ରିଲିଫ ବାଣ୍ଟିବା ଅଭ୍ୟାସଟା ସେଇଠି ରହିଯାଇଛି। ରେଡକ୍ରସ ଜିନିଷକୁ ପ୍ୟାକିଂ କରି ସାଙ୍ଗରେ ଯାଇ ପହଞ୍ଚେଇବା, ବାଙ୍କିରେ ଯୋଉ ହେଇଛି ବନ୍ୟା ହେଇଥିଲା, ଆମେ ମୁଣ୍ଡେଇ ମୁଣ୍ଡେଇ ପାଉଁରୁଟି ବିସ୍କୁଟ ନେଇକି ଯାଇଛୁ, ଏବଂ ଦୁଆର ଦୁଆର ନେଇକି ଦେଇଛୁ, ସାର୍ କହିଲେ କାହା ହାତ ଆମେ ଦବାନି, କିଏ କୋଉଠି ପହଞ୍ଚିବ ଆମେ ଜାଣିନାହିଁ।

0: ଛକରେ ଆସିଛେ ନା, ଆମେ ଦୁଆରେ ଯେଉଁ ଲୋକର ଦରକାର ତାହା ପାଖରେ ନେଇ ପହଞ୍ଚେଇ ଆସିବା। ଏ ସ୍କୁଲ ବହୁତ କଥା ଶିଖେଇ ଦେଇଛି, ରେଡ଼କ୍ରସ ବହୁତ କଥା ଶିଖେଇ ଦେଇଛି।
1: ଜଣେ ସକ୍ରିୟ ସମାଜସେବୀ ଭାବେ ସମାଜର କେଉଁ ସମସ୍ୟାର ସମାଧାନ କରିବା ଆପଣଙ୍କର ସବୁଠାରୁ ବଡ ଲକ୍ଷ୍ୟ ରହିଛି, ରହିଥିଲା, ରହିବ ବି?
0: ସବୁଠୁ ବଡ ସମସ୍ୟା ହେଉଛି ନିଶାଦ୍ରବ୍ୟ କେମିତି ବନ୍ଦ ହେଇଯିବ, ତାହେଲେ ସମାଜ ସୁଧୁରିଯିବ। ବର୍ତ୍ତମାନ ଯେତେ କଥା ଘଟୁଛି, ଅଘଟଣ ଘଟୁଛି, ଦୁର୍ଘଟଣା ଘଟୁଛି, ମୂଳ ତାର ହେଉଛି ନିଶା।
1: ଆପଣ ପାଠପଢ଼ା ସହ ନାଟକ ଏବଂ ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରୋତ୍ସାହନ ଦେଇଛନ୍ତି, ପିଲାଙ୍କ ବ୍ୟକ୍ତିତ୍ୱ ବିକାଶରେ କଳାର ଭୂମିକା କ'ଣ ସତରେ ଏତେ ଗୁରୁତ୍ୱପୂର୍ଣ୍ଣ?
0: ନିଶ୍ଚିତ। କିଏ କିଏ କହନ୍ତି ଯେ ଡ୍ରାମା କଲେ, ନାଚ କଲେ, ଗୀତ କଲେ ପାଠପଢ଼ା ନଷ୍ଟ ହୋଇଯିବ, ପ୍ରମାଣ ଅଛି ଯେଉଁ ପିଲା ଭଲ ପାଠ ପଢ଼େ ସିଏ ଭଲ ଆକ୍ସନ କରିପାରେ, ସିଏ ଭଲ ସ୍ପିଚ୍ ଦେଇପାରେ ଏବଂ ସିଏ ଭଲ ଡ୍ରଇଂ କରିପାରେ। ତେଣୁ ଏକାଗ୍ରତା ଗୋଟାଏ ଜିନିଷ, ପାଠପଢ଼ା ସମୟ ବାଦ ଆମେ ଏତେ ଭାରାକ୍ରାନ୍ତ କଷ୍ଟ ଜୀବନ ଦିନସାରା ଖଟିଥିବୁ, ରାତିରେ ଡ୍ରାମା ରିହର୍ସଲ ଯଦି ଭଲ ଭାବରେ ଗୋଟେ ଘଣ୍ଟା ଦେଢ଼ ଘଣ୍ଟା ହେଇଗଲା ପୁରା ମାଇଣ୍ଡ ରିଲାକ୍ସ ହେଇଯାଏ। ଆପଣ ପଚାରିକି ବୁଝନ୍ତୁ ଯେଉଁ ପିଲାମାନେ ରୋଲ୍ କରୁଥିଲେ ସେମାନଙ୍କ ସ୍ମରଣ ଶକ୍ତି ସେତିକି ବୋଲି ସେ ଗୋଟେ ଗୋଟେ ପେଜ୍ରେ ଡାଇଲଗ୍ ସେ ଘୋଷିଛନ୍ତି, ମନେ ରଖିଛନ୍ତି, ନିର୍ଭୁଲ ଭାବରେ କହୁଛନ୍ତି, ଆଉ ପାଠଟା ସେ ନିଜେ ଅନୁଭବ କରିପାରିଥିବେ, ଆରେ ମୁଁ ଯାହା ପଢ଼ିବି ତାହା ମନେ ରଖିଦେଇପାରିବେ, ଥରେ ପଢ଼ିଲେ ନହେଲା ପାଞ୍ଚଥର ପଢ଼ିଲେ ମନେ ରହିଯିବ, ଆଉ ସେ ପିଲାମାନେ ରେଜଲ୍ଟ ନିଶ୍ଚିତ ଭଲ କରିବେ। ପିଲାଙ୍କ ପାଖରେ ସବୁ ଗୁଣ ଅଛି, ସେ ଅନ୍ତର୍ନିହିତ ଗୁଣଗୁଡ଼ିକ ପରିପ୍ରକାଶ କରିବା ପାଇଁ ଯଦି ଇନ୍ଧନ ଯୋଗାଇ ଦିଆଯାଏ, ପିଲାକୁ ଫିଟ୍ କରାଯାଏ, ପିଲା କୁଆଡ଼େ କୁଆଡ଼େ ପଢ଼ିବେ।
1: ଆପଣ ନାଟକ, ଗୀତିନାଟ୍ୟ, ପାଲା, ଆମର ଲୋକକଳା ସବୁ ଭଲ ପାଆନ୍ତି, ଶିଖାଇବା ପାଇଁ ବି ଭଲ ପାଆନ୍ତି, ତାହେଲେ ଆକାଶବାଣୀକୁ ଆପଣ କେତେ ଭଲ ପାଆନ୍ତି?
0: ଆକାଶବାଣୀ ତ ଆଗରୁ ବହୁତ ଭଲ ପାଉଥିଲୁ, ଯେତେବେଳେ ଟିଭି ବି ଆସିନଥିଲା ରେଡ଼ିଓରେ ସାପ୍ତାହିକ ନାଟକ ମୁଁ ସାତ ଦିନ ଯାକ ଶୁଣେ, ଯୋଉ ରାତି 9:30 ଦେବେ। ମୋର ଏବେ ବି କେତେଟା ନାଟକ ମନେ ଅଛି, ରୁବିର ରୁବାଇ ନାଟକଟା ମୋର ଏପର୍ଯ୍ୟନ୍ତ ମୁଣ୍ଡ ନଥିଲା, ଗୋଟେ ଗଣ୍ଡିଟା କେମିତି କଥା କହେ, ସେ ଯୋଉ ନାଟକ ଏତେ ପ୍ରଭାବ ପକାଉଥିଲା, ହଁ ଏତେ ସୁନ୍ଦର ନାଟକ ସବୁ, ଯୋଉଟାକି ମାନେ ଶୁଣିଲା ପରେ ମଧ୍ୟ ସେତେବେଳେ ଅନୁଭବ ହଉଥିଲା ସେ ପ୍ରେତାତ୍ମାଟା ଆମ ପାଖରେ ଅଛି କି, ଅନୁଭବ ହଉଥିଲା ସେତେବେଳେ, ଭୟ ଲାଗୁଥିଲା ସେ ନାଟକ ସବୁ ଶୁଣିଲେ। ତେଣୁ ରେଡ଼ିଓ ତ ଏକମାତ୍ର ସମ୍ବଳ ଥିଲା ଯୋଉଟାକି କିଛି ଶିଖିବା ପାଇଁ, ଜାଣିବା ପାଇଁ। ଆପଣଙ୍କର ବିଜୟକେତନ ମଙ୍ଗରାଜଙ୍କର ଆନାଉନ୍ସମେଣ୍ଟଟା ଯିଏ ଶୁଣିଥିବ ସେ କେବେ ଭୁଲି ପାରିବନି, ତେଣୁ ରେଡ଼ିଓ ବହୁତ ଭଲ ପାଉ, ଏବେ ବି ରେଡ଼ିଓ ମୋର ଅଛି।
1: ଆପଣ ତ ନାଟକ, ଗୀତିନାଟ୍ୟ ସବୁ ଭଲ ପାଆନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ଶୁଣନ୍ତି, କିନ୍ତୁ ଆପଣ କବିତା ମଧ୍ୟ ଲେଖନ୍ତି, ଏଇ କବିତା ଲେଖିବାଟା କେବେଠୁ ଷ୍ଟାର୍ଟ ହେଲା ଆପଣଙ୍କର?
0: କବିତା ଲେଖିବା ବେଳେବେଳେ ଭାଷଣ ଦେବାକୁ ଡାକିଲା ବେଳେ ସମସ୍ତେ ଏତେ ଭାଷଣ ଦେଉଛନ୍ତି, ଆଉ ଜଣଙ୍କ ଭାଷଣ ମୋ ଭାଷଣ ଗଣ ଉଚ୍ଚ ହବ ଯେ ସେ କିଏ ଶୁଣିବ ନ ଶୁଣିବ, ତେଣୁ ଲେଖିପାରିବା କି ନାହିଁ ଟିକେ ଦେଖିବା, କବିତା ଲେଖିବା ଆରମ୍ଭ ହେଲା ଏଇ ଶିକ୍ଷକତା ଜୀବନରୁ ଆରମ୍ଭ ହେଇଛି, ଆଗରୁ ମଧ୍ୟ ନୁହଁ, ଟିଚରସିପ୍ କରିବା ପରେ ତାପରେ କବିତା ସବୁ ସଂଗ୍ରହ କରି ଯେମାନେ ଅନ୍ୟମାନେ କହିଲେ ବହି ଛାପନ୍ତୁ, ଦୁଇଥର କବିତା ବହି ଦୁଇଟି କବିତା ବାଟିକା ବାହାରି ଯାଇଛି।
1: ଆମର ଶ୍ରୋତାମାନଙ୍କୁ ଗୋଟେ କବିତା, ଆପଣଙ୍କ ପସନ୍ଦର ଏକ କବିତା ପଢ଼ିକି ଶୁଣି।
0: ହଁ, ମୁଁ ଗୋଟେ ଶିଶୁ କବିତା ପ୍ରଥମେ ପଢୁଛି, ପିଲାମାନଙ୍କ ପାଇଁ ଯାହା ଲେଖୁଥିଲି, ସାଧବ ବୋହୁ ସାଧବ ବୋହୁ ଲୋ ସାଧବ ବୋହୁ ବରଷକ ଯାକ ତୁ କୁଆଡେ ଯାଉ ଯେତେ ବି ଖୋଜିଲେ ଦେଖା ନ ଦେଉ ନାଲି ଟୁକୁ ଟୁକୁ ସାଧବ ବୋହୁ ଭରସା ଦିନର କଅଁଳ ଘାସ ତୋ ପରସ ପାଇ ସେ ହସ ହସ ଛାଡ଼ିବାକୁ ମନ ନଥାଏ କାର କରିଥାନ୍ତି ତୋତେ କେତେ ଆଦର ପାଟ ବସ୍ତ୍ର ପିନ୍ଧି ତୁ ପାଟ ରାଣୀ ଥିରି ଥିରି ଚାଲୁ ତୁ ଗୁଣ ମଣି ନାଲି ନାଲି ରଙ୍ଗ ତୋ ଦେହେ ଦେଖିଲେ ହସି ଉଠୁଥାଉ ତୋ ଗୁଣ ଗୁଣୀ ଧରିବାକୁ ହାତ ଦେଲେ ବଢ଼େଇ ଭୟ ପାଇ ଯାଉ ତରକି ତୁହିଁ ଆମେ ପରା ତୋର ଶୋଭାକୁ ଦେଖି ଛୁଇଁବାକୁ ତୋତେ ରହିଛୁ ଛକି ତୋ ପରସ ପାଇ ଖୁସିଟି ହେବୁ ମନ ଆନନ୍ଦରେ ନାଟ କରିବୁ ତିଳେ ହେଲେ ତୋର ଭୟ ନ ରହୁ ସାଧବ ବୋହୁଲ ସାଧବ
1: ଅତି ସୁନ୍ଦର ଅତି ସୁନ୍ଦର ବର୍ଷା ଦିନରେ ସାଧବ ବୋହୁଙ୍କ କଥା ମନେ ପକେଇଦେଲେ। ଆଚ୍ଛା, ଶିକ୍ଷାଦାନ, ସମାଜସେବା ଏବଂ କଳା ସଂସ୍କୃତି ଏ ସମସ୍ତ କାର୍ଯ୍ୟକୁ ଏକାଠି କରି ଜୀବନକୁ ଏତେ ସୁନ୍ଦର ଭାବେ ଜିଇଁବାରେ ସନ୍ତୋଷ ଆପଣଙ୍କୁ କେମିତି ଲାଗୁଛି?
0: ମୋର ମଣିଷ ଜନ୍ମ ବୋଧେ ସାର୍ଥକ
1: ହୋଇଛି,
0: କାହିଁକି ନା ମୁଁ ଗୋଟିଏ ଭଲ କାମରେ ରହିଥିଲି, ଶିକ୍ଷାଦାନ ଦେବା ଏବଂ ଶିକ୍ଷା ଲାଭ କରିବା, ମୁଁ ବି ପିଲାଙ୍କୁ ବହୁତ କଥା ଶିଖିଛି।
1: ଅବସର ପରେ ଆପଣ ଶିକ୍ଷକତା ଜାରି ରଖିଛନ୍ତି, ତା ଛଡା ଅନେକ ସମାଜ ସେବାର କାର୍ଯ୍ୟରେ ବି ଲାଗି ରହିଛନ୍ତି, ତେବେ ବଳକା ସମୟ ସବୁ କେମିତି ଆପଣ ଅତିବାହିତ କରନ୍ତି?
0: ମୁଁ କେବଳ ଯୋଉ 6 ଘଣ୍ଟା ମୋତେ ଯଦି ଗଭୀର ନିଦ୍ରା ତ ହୋଇଯାଏ, ଯଦି ନାହିଁ ମୋତେ ଗଭୀର ନିଦ୍ରା ହୁଏ, ଆଉ 18 ଘଣ୍ଟା ମୋର କାମ ଥାଏ। ସମସ୍ତେ କହନ୍ତି କେତେ ବୁଲି ପାରୁଛ କେମିତି, ଏତେ ଅନୁଷ୍ଠାନ ଯାଇପାରୁଛ କେମିତି, ସେଟା ମନୋଭାବ ଉପରେ ନିର୍ଭର କରେ, ମନୋବୃତ୍ତି ଉପରେ ନିର୍ଭର କରେ। ଏବେ ବି ମୁଁ ଅନୁଷ୍ଠାନ ସହିତ ଅଛି, ମୁଁ ଆପଣଙ୍କୁ ସେଟା ଜଣାଉଛି, ଆଚାର୍ଯ୍ୟ ହରିହର ସାଂସ୍କୃତିକ ପରିଷଦ।

0: ଅଛି, ତାର ମୁଁ ସଂଯୋଜକ ହିସାବରେ ଅଛି। ଗୋଦାବର୍ଷ ସାହିତ୍ୟ ସଂସଦର ଏକ୍ଜିକ୍ୟୁଟିଭ ବଡିରେ ଅଛି। ଗୋକୁଳାନନ୍ଦ ସାହିତ୍ୟ ସଂସଦର ଉପସଭାପତି ଅଛି, ଯେଉଁଟା ଆମ ରାମେଶ୍ୱର ରହିଛି। ସମ୍ବାଦ ସାହିତ୍ୟଗାର ଆମ ରାମେଶ୍ୱର ରହିଛି, ତାର ଉପସଭାପତି। ଏବଂ ତାଳପ୍ରଦେଶରେ ସାହିତ୍ୟ ସଂସଦ ଆମର ମାଣିମିଆରେ ଅଛି, ହଁ, ସେଠି ମୁଁ ଉପଦେଷ୍ଟା ଅଛି। ଆଉ ରାଧାମୋହନ ଦେବ ସେବା ଓ ଭକ୍ତି ସାଧନ କେନ୍ଦ୍ର ଡାଳତୋଳା, ସେଠି ମୁଁ ସଭାପତି ଅଛି। ଜଗତମୋହନ ଦେବ ପାଲା ସଂସଦ ଆମେ ନିଜେ ଗଠନ କରିଛୁ, ଗାଁରେ ଯେଉଁଟା ପାଲା କରାହଉଛି ବାପାଙ୍କ ଉଦ୍ଦେଶ୍ୟରେ, ତାର ତ ମୁଁ ନିଜେ ସବୁ ଅର୍ଗାନାଇଜ କରେ। ତାପରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଆମ ଗାଁ ଏବଂ ଉଚ୍ଚ ବିଦ୍ୟାଳୟ, ହାଇସ୍କୁଲ ଓ ପ୍ରାଇମେରୀ ସ୍କୁଲ ଦୁଇଟା ଜାଗାରେ ମୁଁ ଆଲୁମିନି କମିଟିର ସଭାପତି ଅଛି। ବାଣୀ ବରିଷ୍ଠ ନାଗରିକ ମଞ୍ଚ ଚକେଇ ଶ୍ରେଣୀ ମୁଁ ଯେଉଁଠି ରହୁଛି ତାର ସଂଯୋଜକ ଅଛି, ଏବଂ ଭାରତ ବିକାଶ ପରିଷଦ ନର୍ଥ ବ୍ରାଞ୍ଚରେ ସମ୍ପାଦକ ଭାବରେ ଦ୍ୱିତୀୟ ବର୍ଷ ମୁଁ କାମ କରୁଛି।
1: ପ୍ରଶଂସା ପୁରସ୍କାର ସମ୍ବର୍ଦ୍ଧନା, ସେ ତ ଖାଲି ଆପଣଙ୍କ ମନକୁ ଯାହା ଖୁସି ଦିଏ, ମାନେ ସାଧନା ପାଇଁ ଯେମିତି ଗୋଟେ ଆହୁରି ଆଗ୍ରହ ସୃଷ୍ଟି କରେ, ଏମିତି ତ ବହୁତ ଅନୁଷ୍ଠାନରୁ ଆପଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି, ସେ ବିଷୟରେ ଟିକେ କିଛି କୁହନ୍ତୁ।
0: ମୋତେ ଯିଏ ପଚାରନ୍ତି, ମୁଁ କହେ ମୋର ସଭାସତ୍କାର ବେଳେ ଯେତିକି ସାର୍ଟିଫିକେଟ୍ ଅଛି ପାଖାପାଖି 200 ହେଲାଣି। ତମକୁ ଆଉ ନଡ଼ା କିମ୍ବା କୌଣସି ଜିନିଷ ଦରକାର ପଡ଼ିବନି, ଅଗ୍ନି ସଂଯୋଗ କରିଦେଲେ କାଠରେ ନିଆଁ। ମୋତେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନଗରବନ୍ଧୁ ସମ୍ମାନ ଭୁବନେଶ୍ୱରରୁ ମିଳିଛି, ଆଉ ବୀଣାପାଣି ଆଦର୍ଶ ଶିକ୍ଷକ ସମ୍ମାନ କଳିଙ୍ଗ ସାଂସ୍କୃତିକ ଅନୁଷ୍ଠାନ ଦେଇଛି, ସୁବାର୍ତ୍ତା ସତୀର୍ଥ ସମ୍ମାନ ସୁବାର୍ତ୍ତା ତରଫରୁ ମିଳିଛି, ଆଦର୍ଶ ମଣିଷ ହିସାବରେ ମାରୱାଡ଼ି ମହିଳା ସମିତି ମୋତେ ସମ୍ବର୍ଦ୍ଧିତ କରିଥିଲା, ଶ୍ରେଷ୍ଠ ସ୍ୱେଚ୍ଛାସେବୀ ସମ୍ମାନ ରେଡ଼କ୍ରସ୍ ଦେଇଛି, ଆଉ ସ୍ନେହୀ ସମାଜ ତରଫରୁ ମଧ୍ୟ ମୁଁ ସମ୍ବର୍ଦ୍ଧିତ ହୋଇଛି। ଭାରତ ବିକାଶ ପରିଷଦ ଭୁବନେଶ୍ୱର ନୂଆ ଆମର ରହିଛି ବାଣୀବିହାର ଶାଖା ମୋତେ ଆଦର୍ଶ ଶିକ୍ଷକ ସମ୍ମାନ ଦେଇଛି, ଆଉ ରଜ ମହୋତ୍ସବ ଯେଉଁ ନୂଆପଲ୍ଲୀରେ ହୁଏ ସେମାନେ ମଧ୍ୟ ଆଦର୍ଶ ଶିକ୍ଷକ ହିସାବରେ ମୋତେ ସମ୍ମାନିତ କରିଛନ୍ତି। ସମାଜ ସଚେତକ ସମ୍ମାନ ରାଧାମୋହନ ଦେବ ସାଂସ୍କୃତିକ ପରିଷଦ ଅଠରାଙ୍ଗ ମୋତେ ଦେଇଛି। ନିର୍ଦ୍ଦେଶନାରେ ହରିଶ୍ଚନ୍ଦ୍ର ଯେଉଁ ଗୀତନାଟ୍ୟ ମୁଁ କରିଥିଲି ଗଡ଼ରାବାଙ୍କରେ ମୋତେ ଉପଯୁକ୍ତ ସମ୍ମାନ ମିଳିଥିଲା। ଏସବୁ କେବଳ ଈଶ୍ୱରଙ୍କ ଆଶୀର୍ବାଦ ଏବଂ ଲୋକମାନଙ୍କର ଭଲ ପାଇବା, ପରିଶ୍ରମ ତ କରିବା ପାଇଁ ଜନ୍ମ ହୋଇଛି, ତେଣୁ ପରିଶ୍ରମ ସମସ୍ତେ କରୁଛନ୍ତି, ମୁଁ ବି କିଛି ପରିଶ୍ରମ କରୁଛି।
1: ଆପଣଙ୍କର ସାଧନା ପ୍ରତି ଆମର ଶ୍ରଦ୍ଧା, ସମୟ ତ ଆସ୍ତେ ଆସ୍ତେ ଇସାରା ଦେଲାଣି ଯେ ଆମେ ଆଜିର ଏହି ସାକ୍ଷାତକାରଟିକୁ ଶେଷ କରିବୁ, କିନ୍ତୁ ଯିବା ପୂର୍ବରୁ ପୁଣି ଥରେ ଆପଣଙ୍କ ପାଇଁ ଗୋଟେ ଛୋଟିଆ ପ୍ରଶ୍ନ, ଯେ ଜୀବନରେ ଏହି ଦୀର୍ଘ ଅନୁଭୂତିରୁ ଆପଣ ଆଜିର ଯୁବପିଢ଼ି ହେଉ କି ଆମକୁ ଶୁଣୁଥିବା ଅଗଣିତ ଶ୍ରୋତାମାନଙ୍କ ପାଇଁ କ'ଣ ମୂଲ୍ୟବାନ ଶିକ୍ଷା ଦେବେ?
0: ଆମେ ପ୍ରତ୍ୟେକଟି କାର୍ଯ୍ୟକୁ ବୁଝି ବିଚାରି ବିବେକ ଅନୁସାରେ, ବିବେକ ଯୋଉଟା ଚାହୁଁଛି ସେଇ କଥାଟି କରିବା, ବିବେକ ବାହାର କାମ କିଛି କରିବା ନାହିଁ, ଆଉ ବିବେକ ଉପଚାରି ଯେଉଁ କାମ କରାଯାଏ ସେ କାମରେ କୌଣସି ବାଧାବିଘ୍ନ ଆସିଲେ ସୁଦ୍ଧା ସହଜରେ ଦୂର ହେବ, ଏବଂ ସେ କାମ ସମାଜ ପାଇଁ ସବୁବେଳେ ଉପକାରରେ ଆସିବ।
2: ଶ୍ରୋତା ବନ୍ଧୁ, ଆଜିର ସ୍ମୃତିର ପାହାଚରେ ନିଜ ଅକୁହା ଅଜଣା ଅନୁଭୂତିକୁ ବାଣ୍ଟିଥିଲେ ଅବସରପ୍ରାପ୍ତ ଶିକ୍ଷକ ଏବଂ ସମାଜସେବୀ ଶ୍ରୀଯୁକ୍ତ ଚକ୍ରଧର ତ୍ରିପାଠୀ, ତାଙ୍କୁ ଭେଟିଥିଲେ ସଦ୍ୟସ୍ମିତା ବେହେରା। ହଁ, ସ୍ମୃତି ଆମକୁ ଶିଖାଏ ପ୍ରତ୍ୟେକ ମୁହୂର୍ତ୍ତକୁ ଭଲ ପାଇବାକୁ, ସମ୍ପର୍କକୁ ସମ୍ମାନ ଦେବାକୁ ଏବଂ ଜୀବନକୁ କୃତଜ୍ଞତାର ସହ ଗ୍ରହଣ କରିବାକୁ, କାରଣ ଆଜିର ବର୍ତ୍ତମାନ ହିଁ ଆସନ୍ତା କାଲିର ସ୍ମୃତି। ହଁ ଶ୍ରୋତା ବନ୍ଧୁ, ଆମେ ଏମିତି ଜୀବନ ବଞ୍ଚିବା ଯେଉଁଠି ଭଲ ପାଇବା, ସହାନୁଭୂତି ଏବଂ ମାନବିକତାରେ ଭରିଥିବା ପ୍ରତ୍ୟେକ ଦିନ, ଯାହାକି ଏକ ସୁନ୍ଦର ସ୍ମୃତିରେ ପରିଣତ ହେବ।

0: ଶୁଣିଲେ କାର୍ଯ୍ୟକ୍ରମ ସ୍କୃତିର ପାହାଚ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970।

ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ଆଉ ବନ୍ଧୁ, ଆକାଶବାଣୀ କଟକ ସହ ଆପଣଙ୍କର ଏଇ ଯେଉଁ ନିବିଡ଼ ସମ୍ପର୍କ ଯାହା ବର୍ଷ ବର୍ଷ ଧରି ଚାଲି ଆସିଛି, ତାକୁ ବାନ୍ଧି ରଖିବାରେ ସବୁଠାରୁ ବଡ଼ ମାଧ୍ୟମ ସାଜିଛି ଆପଣଙ୍କର ସେହି ଆଦରର ଚିଠି ଗୁଡ଼ିକ। ଯେତେବେଳେ ଆପଣମାନେ କାଗଜ କଲମ ଧରି ଆମ ପାଖକୁ ନିଜ ମନର କଥା ଲେଖି ପଠାନ୍ତି ନା, ସେତେବେଳେ ଲାଗେ ସତେ ଯେମିତି ଆମେ ସମସ୍ତେ ଗୋଟେ ବଡ଼ ପରିବାର।
1: ତେବେ ଆସନ୍ତୁ ନା ବନ୍ଧୁ, ଆଜିର ସନ୍ଧ୍ୟାରେ ସେହି ସମ୍ପର୍କର ସୂତାଗୁଡ଼ିକୁ ଆହୁରି ମଜବୁତ କରିବା, ସେହି ପୁରୁଣା ସ୍ମୃତିକୁ ସତେଜ କରିବା ଏବଂ ପଢିବା ଆପଣମାନଙ୍କର ଆଦରର ସହ ପଠାଇଥିବା କିଛି ସୁନ୍ଦର ଚିଠି ଗୁଡ଼ିକୁ। ତାହେଲେ ପ୍ରତୀକ୍ଷା, ଦେଖି ନବା ଆମକୁ ପ୍ରଥମ ଚିଠିଟି କିଏ ଆଉ କେଉଁଠୁ ପଠାଇଛନ୍ତି।
0: ବିଶ୍ୱଜିତା, ଆମକୁ ପ୍ରଥମ ଚିଠିଟି ପଠାଇଛନ୍ତି ନରେନ୍ଦ୍ର କୁମାର ସାହୁ, ଅରଖପାଟଣା, ଆଠଗଡ଼, କଟକରୁ।
1: ନରେନ୍ଦ୍ର ଭାଇ, ଆଜିର ସମ୍ପର୍କ କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ। ତେବେ ପ୍ରତୀକ୍ଷା, ଦେଖି ନବା ଭାଇ ତାଙ୍କ ଚିଠିରେ କ'ଣ ଲେଖିଛନ୍ତି।
0: ବିଶ୍ୱଜିତା, ଭାଇ ପ୍ରଥମେ ଯୁବବାଣୀର ସମସ୍ତ ଉପସ୍ଥାପକ ଓ ଉପସ୍ଥାପିକା ଭାଇ ଓ ଭଉଣୀମାନଙ୍କୁ ନମସ୍କାର ଜଣାଇଛନ୍ତି।
1: ଭାଇ ଆପଣଙ୍କୁ ମଧ୍ୟ ନମସ୍କାର।
0: ଏହାପରେ ଭାଇ ସପ୍ତାହ ଯାକର କାର୍ଯ୍ୟକ୍ରମ ଶୁଣି ପ୍ରତ୍ୟେକଟି କାର୍ଯ୍ୟକ୍ରମ ଉପରେ ତାଙ୍କର ବହୁମୂଲ୍ୟ ମତାମତ ରଖିଛନ୍ତି। ଭାଇ ଲେଖିଛନ୍ତି, ସେ ସପ୍ତାହର ପ୍ରଥମ ଦିନ ରବିବାରର ସମ୍ପର୍କ କାର୍ଯ୍ୟକ୍ରମ ଶୁଣିଥିଲେ ଏବଂ ଏହାର ଉପସ୍ଥାପନା ଶୈଳୀ ତାଙ୍କୁ ଖୁବ୍ ମନଛୁଆଁ ଲାଗିଥିଲା। ଏହାପରେ ଜୁଲାଇ ମାସ 6 ତାରିଖରେ ପ୍ରସାରିତ ହୋଇଥିବା ଅନ୍ୱେଷା କାର୍ଯ୍ୟକ୍ରମ ମଧ୍ୟ ଭାଇ ଶୁଣିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିବା ଜଳ ପ୍ରଦୂଷଣ ଉପରେ ସୁଶାନ୍ତ ଦାସଙ୍କ ଆଲୋଚନାଟି ସମାଜ ପାଇଁ ଏକ ଶିକ୍ଷଣୀୟ ବାର୍ତ୍ତା ବୋଲି ଭାଇ ତାଙ୍କ ଚିଠିରେ ଲେଖିଛନ୍ତି। ଏହାସହ ବିଜ୍ଞାନ ବିଚିତ୍ରା ଓ ଖେଳ ଖବର ତାଙ୍କୁ ଭଲ ଲାଗିଥିଲା ବୋଲି ସେ ମତ ରଖିଛନ୍ତି। ସେହିଭଳି ଭାବେ ଭାଇ ଲେଖିଛନ୍ତି, ଜୁଲାଇ ମାସ 7 ତାରିଖର ସୃଜନୀ କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିବା ସାକ୍ଷାତକାର ଏବଂ ଶ୍ରୋତାଙ୍କ କଲମରୁ କବିତା ତାଙ୍କ ମନକୁ ବେଶ୍ ଛୁଇଁଥିଲା ଓ ବୁଧବାର ଦିନ ଆଇନାରେ ପ୍ରସାରିତ ନାଟକଟି ମଧ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା ବୋଲି ଭାଇ ତାଙ୍କର ଚିଠିରେ ଲେଖିଛନ୍ତି। ସେଥିପାଇଁ ଶେଷରେ ଭାଇ ସମସ୍ତ ଅପା ଓ ଭାଇମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: ନରେନ୍ଦ୍ର ଭାଇ, ଆପଣଙ୍କ ଚିଠିଟି ଆମ ପାଖରେ ଆସି ପହଞ୍ଚି ସାରିଛି, ସେଥିପାଇଁ ଆମେ ଯେତିକି ଖୁସି ତାଠୁ ଅଧିକ ଖୁସି ହେଲୁ ଆପଣଙ୍କ ଚିଠିଟି ପଢିସାରିବା ପରେ। ଆପଣ ଆମର କାର୍ଯ୍ୟକ୍ରମଗୁଡ଼ିକୁ ଏତେ ମନ ଦେଇ ଶୁଣୁଛନ୍ତି, ତେଣୁ ଆପଣଙ୍କୁ ପ୍ରଥମେ ଯୁବବାଣୀ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ଆପଣଙ୍କୁ ପ୍ରତିଟି କାର୍ଯ୍ୟକ୍ରମ ଭଲ ଲାଗିଛି ଜାଣି ଆମେ ବହୁତ ଖୁସି। ତେବେ ଭାଇ, ଆପଣ ଲେଖିଛନ୍ତି ଅନ୍ୱେଷାରେ ପ୍ରସାରିତ ଜଳ ପ୍ରଦୂଷଣ ଉପରେ ସୁଶାନ୍ତ ଦାସଙ୍କ ଆଲୋଚନାଟି ସମାଜ ପାଇଁ ଏକ ଶିକ୍ଷଣୀୟ ବାର୍ତ୍ତା। ନିଶ୍ଚୟ ଭାଇ, ବର୍ତ୍ତମାନ ପରିସ୍ଥିତିରେ ଜଳକୁ ପ୍ରଦୂଷଣ ମୁକ୍ତ କରିବା ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ଏବଂ ସୁଶାନ୍ତ ଦାସଙ୍କ ଆଲୋଚନା

0: ଘଟଣାଟିରୁ ଆମେ ସମସ୍ତେ ଏକ ଶିକ୍ଷଣୀୟ ବାର୍ତ୍ତା ପାଇଛେ। ତେଣୁ ଆଲୋଚକ ମହାଶୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତେବେ ଆମର ଆଶା ଆପଣ ଆମର ପ୍ରତିଟି କାର୍ଯ୍ୟକ୍ରମ ଏମିତି ଶୁଣୁଥିବେ ଏବଂ ଆପଣଙ୍କର ସୁନ୍ଦର ସୁନ୍ଦର ବହୁମୂଲ୍ୟ ମତାମତ ଲେଖି ଆମକୁ ଚିଠି ଖଣ୍ଡଟିଏ ପ୍ରତି ସପ୍ତାହରେ ପଠାଉଥିବେ। ତେବେ ପୁଣି ଆର ସପ୍ତାହକୁ ଆପଣଙ୍କ ଚିଠିଟିର ଅପେକ୍ଷାରେ ରହିଲୁ। ଆମ କାର୍ଯ୍ୟକ୍ରମକୁ ଏତେ ସାରା ଭଲ ପାଇବା ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ତେବେ ପ୍ରତୀକ୍ଷା, ଦେଖିନେବା ପରବର୍ତ୍ତୀ ଚିଠିଟି କେଉଁଠୁ ଆସିଛି ଏବଂ ଆମକୁ କିଏ ପଠାଇଛନ୍ତି।
1: ବିଶ୍ୱଜିତା, ଆମକୁ ପରବର୍ତ୍ତୀ ଚିଠିଟି ଆସିଛି ଘସିପୁରା ଆନନ୍ଦପୁର କେନ୍ଦୁଝରରୁ ଏବଂ ଚିଠିଟି ଲେଖି ପଠାଇଛନ୍ତି ବୁଲୁ ପଟ୍ଟନାୟକ।
0: ବୁଲୁ ଭାଇ, ଆଜିର ସମ୍ପର୍କ ଅଗଣାକୁ ଆପଣଙ୍କୁ ସାଦରେ ସ୍ୱାଗତ କରୁଛୁ। ତେ ପ୍ରତୀକ୍ଷା, ଆଗକୁ ପଢ଼ିନିଅ, ଭାଇ ଚିଠିରେ କ'ଣ ଲେଖିଛନ୍ତି।
1: ବିଶ୍ୱଜିତା, ଭାଇ ପ୍ରଥମେ ସମସ୍ତ ଅପା ଓ ଭାଇମାନଙ୍କୁ ନମସ୍କାର ଜଣାଇଛନ୍ତି ଓ ମତାମତରେ ଲେଖିଛନ୍ତି, ଯୁବବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ତାଙ୍କୁ ବହୁତ ଭଲ ଲାଗୁଛି। ବିଶେଷକରି ଏହି ସପ୍ତାହରେ ପ୍ରସାରିତ ହୋଇଥିବା ସାକ୍ଷାତକାର, ଆଲୋଚନା ଓ ନାଟକ ତାଙ୍କ ହୃଦୟକୁ ବେଶ୍ ଛୁଇଁଛି। ଏଥିସହିତ କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିବା ପ୍ରତୀକ୍ଷା ଅପା, ଶ୍ରୀ ଅପା, ବିଶ୍ୱଜିତା ଅପା, ଶୀତଲ ଅପା, ଦୀପ୍ତିରଞ୍ଜନ ଭାଇ, ଶ୍ରିୟା ଅପା ଏବଂ ସ୍ୱାତି ଅପାଙ୍କର ଉପସ୍ଥାପନା ଶୈଳୀ ତାଙ୍କୁ ଖୁବ୍ ସୁନ୍ଦର ଲାଗୁଛି। ତେଣୁ ସେ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି।
0: ପ୍ରତୀକ୍ଷା, ବୁଲୁ ଭାଇ ତ ଆମର ନିୟମିତ ଶ୍ରୋତା, ଆଉ ଯେତେବେଳେ ତାଙ୍କ ଚିଠି ଆସି ଆମ ପାଖେ ପହଞ୍ଚିଯାଏ ସେତେବେଳେ ଆମ ଓଠରେ ଆପେ ଆପେ ହସଦାରେ ଖେଳିଯାଏ। ଭାଇ, ଆପଣ ଲେଖିଛନ୍ତି ଏହି ସପ୍ତାହରେ ପ୍ରସାରିତ ହୋଇଥିବା ସାକ୍ଷାତକାରଟି ଆପଣଙ୍କୁ ବେଶ୍ ଭଲ ଲାଗିଛି। ସତରେ ନୃତ୍ୟଶିଳ୍ପୀ ଶୁଭଶ୍ରୀ ସ୍ୱାଇଁଙ୍କ ସହ ସାକ୍ଷାତକାରଟି ବହୁତ ସୁନ୍ଦର ହୋଇଥିଲା ଓ ତାଙ୍କୁ ସାକ୍ଷାତକାରରେ ପଚରାଯାଇଥିବା ପ୍ରତ୍ୟେକଟି ପ୍ରଶ୍ନ ବେଶ୍ ଉପଯୋଗୀ ଥିଲା। ତାହା ନିଶ୍ଚୟ ନୃତ୍ୟ କ୍ଷେତ୍ରରେ ଆଗକୁ ଯାଉଥିବା ଯୁବପିଢ଼ିଙ୍କୁ ସାହାଯ୍ୟ କରିବ ବୋଲି ଆମର ଆଶା। ଏବଂ ତାଙ୍କୁ ସାକ୍ଷାତ କରିଥିଲେ ଆମର ଉପସ୍ଥାପିକା ଶୁଭଶ୍ରୀ ପ୍ରଧାନ, ମାନେ ଆପଣଙ୍କ ପ୍ରିୟ ଶ୍ରୀ ଅପା। ସେ ଜଣେ ଦକ୍ଷ ଉପସ୍ଥାପିକା, ସେ ନିଶ୍ଚିନ୍ତ ଆଜିର କାର୍ଯ୍ୟକ୍ରମ ଶୁଣୁଥିବେ ଏବଂ ଆପଣଙ୍କ ଧନ୍ୟବାଦ ପାଇସାରିବେଣି। ଆମେ ମଧ୍ୟ ଆପଣଙ୍କ ଧନ୍ୟବାଦ ପାଇ ବହୁତ ଖୁସି। ଆଶା କରୁଛି ଆପଣ ଧନ୍ୟବାଦ ଜଣାଇଥିବା ସମସ୍ତ ଉପସ୍ଥାପକ ଓ ଉପସ୍ଥାପିକାମାନେ ମଧ୍ୟ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ଧନ୍ୟବାଦ ପାଇସାରିବେଣି। ତେବେ ଭାଇ, ଆପଣ ଆମ କାର୍ଯ୍ୟକ୍ରମକୁ ଶୁଣି ଖୁସି ହେଉଛନ୍ତି, ଆମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି, ପଢ଼ି ଆମକୁ ବହୁତ ଖୁସି ଲାଗିଲା। ଆପଣଙ୍କ ଏହି ଭଲ ପାଇବା ଆମକୁ ଉତ୍ସାହିତ କରେ ଏହିଭଳି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ସବୁ କରିବା ପାଇଁ। ଆପଣ ଏମିତି ଆମ କାର୍ଯ୍ୟକ୍ରମ ସବୁ ଶୁଣୁଥାନ୍ତୁ, ଆମ ଯୁବବାଣୀ ପରିବାରକୁ ଏମିତି ଭଲ ପାଇବା ଦେଇ ଚାଲନ୍ତୁ। ଆପଣ ନିଜର ବହୁମୂଲ୍ୟ ସମୟ ଦେଇ ଆମକୁ ଶୁଣୁଛନ୍ତି ଓ ପ୍ରତି ସପ୍ତାହରେ ଚିଠି ଖଣ୍ଡଟିଏ ପଠାଉଛନ୍ତି, ତେଣୁ ଆପଣଙ୍କୁ ଯୁବବାଣୀ ପରିବାର ତରଫରୁ, ସମସ୍ତ ଉପସ୍ଥାପକ ଓ ଉପସ୍ଥାପିକାମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ।
1: ତେବେ ବିଶ୍ୱଜିତା, ଆମେ ପରବର୍ତ୍ତୀ ଚିଠିଟି ଦେଖିନେବା।
0: ହଁ ପ୍ରତୀକ୍ଷା, ଆମକୁ ପରବର୍ତ୍ତୀ ଚିଠିଟି ପଠାଇଛନ୍ତି କବିରାଜ ପରିଡ଼ା, ଲତା ହରଣ, କାକଟପୁର, ପୁରୀରୁ।
1: କବିରାଜ ଭାଇ, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। ତାହେଲେ ବିଶ୍ୱଜିତା, ଭାଇ ତାଙ୍କ ଚିଠିରେ କ'ଣ ଲେଖିଛନ୍ତି?
0: ପ୍ରତୀକ୍ଷା, କବିରାଜ ଭାଇ ପ୍ରଥମେ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଯୁବବାଣୀର ସମସ୍ତ ଅପା ଓ ଭାଇମାନଙ୍କୁ ଅନ୍ତରର ନିଭୃତ କୋଣରୁ ପ୍ରୀତିଭରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
1: ଭାଇ, ଆପଣଙ୍କୁ ମଧ୍ୟ ପବିତ୍ର ରଥଯାତ୍ରାର ଢେର ସାରା ଶୁଭେଚ୍ଛା। ଆଶା କରୁଛୁ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣ ଭଲରେ ଥିବେ, ସୁସ୍ଥ ଥିବେ। ତେବେ ବିଶ୍ୱଜିତା, ଭାଇ ତାଙ୍କ ମତାମତରେ କ'ଣ ଲେଖିଛନ୍ତି?
0: ପ୍ରତୀକ୍ଷା, ଭାଇ ପ୍ରଥମେ ଲେଖିଛନ୍ତି ଯୁବବାଣୀ ସହିତ ସେ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ, ବିଶେଷ କରି ପ୍ରତ୍ୟେକ ଅପା ଓ ଭାଇମାନଙ୍କ ଉପସ୍ଥାପନା ଶୈଳୀ ବହୁତ ହୃଦୟସ୍ପର୍ଶୀ ଓ ମନଛୁଆ ହେଉଛି। ଅପା ଓ ଭାଇମାନଙ୍କ ଭଲ ପାଇବା ଓ ସ୍ନେହର ରଜୁରେ ଭାଇ ବାନ୍ଧି ହୋଇ ରହିଛନ୍ତି। ଏହି ଅତୁଟ ବନ୍ଧନ କେବେ ହେଲେ ତୁଟିବ ନାହିଁ ବୋଲି ଭାଇ ଲେଖିଛନ୍ତି। ଏହାପରେ ଭାଇ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ରଖିଛନ୍ତି। ଭାଇ ପ୍ରଥମେ ମତାମତରେ ଲେଖିଛନ୍ତି, ଜୁଲାଇ 2 ତାରିଖ ଦିନ ଫୋନ୍ ଇନ୍ ପ୍ରତିକ୍ରିୟାର ବିଷୟବସ୍ତୁଟି ଖୁବ୍ ସୁନ୍ଦର ଥିଲା। ତାହା ସହ ପ୍ରତୀକ୍ଷା ଅପା ଓ ଶ୍ରୀ ଅପାଙ୍କର ସୁନ୍ଦର ଉପସ୍ଥାପନା ଶୈଳୀ ଏବଂ ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କର ପ୍ରତିକ୍ରିୟା ଖୁବ୍ ଉଚ୍ଚକୋଟୀର ଥିଲା। ସେହିପରି ଜୁଲାଇ 3 ତାରିଖ ଦିନ ମହ୍ଲାର ଅଗଣାରେ ପ୍ରସାରିତ ହୋଇଥିଲା ଆସୁଚି ବରଷା ହସୁଚି ଚଷା। ଏହି ଗୀତି କଥାଟିକୁ ଉପସ୍ଥାପକ ଦୀପ୍ତିରଞ୍ଜନ ଓ ଉପସ୍ଥାପିକା ବିଶ୍ୱଜିତା ଖୁବ୍ ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ ବୋଲି ଭାଇ ଲେଖିଛନ୍ତି। ସେହିପରି ଜୁଲାଇ 7 ତାରିଖ ଦିନ ସୃଜନୀ ଅଗଣାରେ ପ୍ରସାରିତ ହୋଇଥିବା ଯୁବକବି ନାରାୟଣ ସାହୁଙ୍କ ସହିତ ଗୌରୀ ଅପାଙ୍କର ସାକ୍ଷାତକାରଟି ମଧ୍ୟ ଉଚ୍ଚକୋଟୀର ଥିଲା ବୋଲି ଭାଇ ଲେଖିଛନ୍ତି। ତା ସହ ଭାଇ ଲେଖିଛନ୍ତି, ଶ୍ରୀୟା ଅପା ଏବଂ ଶ୍ରୀ ଅପାଙ୍କର ଉପସ୍ଥାପନା ଶୈଳୀଟି ମଧ୍ୟ ତାଙ୍କ ହୃଦୟକୁ ବେଶ୍ ଛୁଇଁଥିଲା। ସେହିପରି ବିବିଧ ଅଗଣାରେ ପ୍ରସାରିତ ହୋଇଥିବା ନୃତ୍ୟଶିଳ୍ପୀ ଶୁଭଶ୍ରୀ ସ୍ୱାଇଙ୍କ ସହିତ ସାକ୍ଷାତକାରଟି ମଧ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା। ଏହାସହ ସ୍ତ୍ରୀ ଅପା ଏବଂ ଶ୍ରିୟା ଅପାଙ୍କର ଉପସ୍ଥାପନା ଶୈଳୀ ମଧ୍ୟ ଖୁବ୍ ସୁନ୍ଦର ହୋଇଥିଲା। ଶେଷରେ ଜୁଲାଇ 10 ତାରିଖ ଦିନ ଫୋନ୍ ଇନ୍

0: ପହ୍ଲାରରେ ଶ୍ରୋତାମାନଙ୍କର ଅନୁରୋଧର ଗୀତଗୁଡ଼ିକ ମଧ୍ୟ ତାଙ୍କ ହୃଦୟକୁ ବେଶ୍ ଛୁଇଁଥିଲା ଓ ଭାଇ ସମସ୍ତ ଗୀତଗୁଡ଼ିକୁ ଖୁବ୍ ଉପଭୋଗ କରିଥିଲେ ବୋଲି ଲେଖିଛନ୍ତି। ଶେଷରେ କାର୍ଯ୍ୟକ୍ରମ କରୁଥିବା ସମସ୍ତ ଅପା ଓ ଭାଇମାନଙ୍କୁ ଭାଇ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି।
1: କବିରାଜ ଭାଇ, ଆପଣ ତ ଆମର ଚିରପରିଚିତ ଶ୍ରୋତା ଏବଂ ଆମ ଯୁବବାଣୀ ପରିବାର ସହ ଆପଣଙ୍କର ଏହି ଅତୁଟ ବନ୍ଧନ, ସ୍ନେହ ଓ ଭଲ ପାଇବା ଡୋରିରେ ଦିନକୁ ଦିନ ଆହୁରି ମଜବୁତ ହେଉ ଏବଂ ଆପଣଙ୍କ ଭଲ ପାଇବା ଆମ ପ୍ରତି ଏମିତି ଥାଉ। ତେବେ ଭାଇ, ଆପଣ ଲେଖିଛନ୍ତି, ଜୁଲାଇ ମାସ 2 ତାରିଖରେ ପ୍ରସାରିତ ହୋଇଥିବା ଫୋନ୍ ଇନ୍ ପ୍ରତିକ୍ରିୟା କାର୍ଯ୍ୟକ୍ରମରେ ଶ୍ରୋତାମାନଙ୍କ ପ୍ରତିକ୍ରିୟା ଓ ଶ୍ରୀ ଅପା ତଥା ପ୍ରତୀକ୍ଷା ଅପାଙ୍କ ଉପସ୍ଥାପନା ଆପଣଙ୍କୁ ବେଶ୍ ଭଲ ଲାଗିଛି। ସତରେ କାର୍ଯ୍ୟକ୍ରମର ବିଷୟବସ୍ତୁ ବର୍ତ୍ତମାନର ପରିବର୍ତ୍ତିତ ଯୁଗରେ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କିଲ୍ ଡେଭଲପ୍ମେଣ୍ଟ ବା କୌଶଳ ବିକାଶ କେତେ ଜରୁରୀ, ଏହା ବେଶ୍ ଶିକ୍ଷଣୀୟ ଥିଲା। ଆମେ ସଦାବେଳେ ଚେଷ୍ଟିତ ଭାଇ କି ଏହିଭଳି ଶିକ୍ଷଣୀୟ ବିଷୟବସ୍ତୁ ଉପରେ ଆପଣମାନଙ୍କଠାରୁ ପ୍ରତିକ୍ରିୟା ଗ୍ରହଣ କରୁ। ଆଗକୁ ଆପଣ ଲେଖିଛନ୍ତି, ମହ୍ଲାର ଅଗଣାରେ ପ୍ରସାରିତ ଗୀତିକଥା ଆସୁଛି ବରଷା ଓ ହସୁଛି ଚଷା, ଏହି ଉପରେ ଉପସ୍ଥାପନାଟି ସାବଲୀଳ ଓ ସରସ ସୁନ୍ଦର ଥିଲା ବୋଲି ଦୀପ୍ତିରଞ୍ଜନ ଭାଇ ଓ ବିଶ୍ୱଜିତା ଅପା କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ତୁଲାଇଥିଲେ। ବାସ୍ତବରେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ମଧ୍ୟ ହୋଇଥିଲା। ସେହିଭଳି ଆପଣଙ୍କୁ ସୃଜନୀ ଏବଂ ବିବିଧାର ସାକ୍ଷାତକାର ମଧ୍ୟ ବହୁତ ଭଲ ଲାଗିଛି। ସାକ୍ଷାତକାର 2 ସତରେ ଅତି ସୁନ୍ଦର ହୋଇଥିଲା ଭାଇ। ଏଥିସହିତ ଫୋନ୍ ଇନ୍ ମହ୍ଲାର କାର୍ଯ୍ୟକ୍ରମରେ ଅନନ୍ୟା ଅପା ଓ ଶ୍ରିୟା ଅପା ମଧ୍ୟ ସୁଚାରୁ ରୂପେ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ। ନିଶ୍ଚୟ ଭାଇ, ପ୍ରତିଟି କାର୍ଯ୍ୟକ୍ରମ ବହୁତ ଭଲ ହୋଇଥିଲା। ଆମେ ତ ଆପଣଙ୍କ ଭଲ ପାଇବା ପାଇଁ ବେଶ୍ ଖୁସି ହେଲୁ ଭାଇ। ଆଶା କରୁଛି ଶ୍ରୀ ଅପା, ଶ୍ରିୟା ଅପା, ଅନନ୍ୟା ଅପା, ଦୀପ୍ତିରଞ୍ଜନ ଭାଇ ଆପଣଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ନିଶ୍ଚିତ ପାଇସାରିବେଣି। ଯାହା ହେଉ ଭାଇ, ଆପଣ 7 ଯାକ କାର୍ଯ୍ୟକ୍ରମକୁ ଏତେ ମନ ଦେଇ ଶୁଣିଛନ୍ତି, ଏତେ ଭଲ ପାଇବା ଢାଳି ଦେଇଛନ୍ତି, ପ୍ରଶଂସା କରି ଆମକୁ ଉତ୍ସାହିତ କରୁଛନ୍ତି। ନିଶ୍ଚୟ ଆମେ ସବୁବେଳେ କାର୍ଯ୍ୟକ୍ରମକୁ ଆହୁରି ଉଚ୍ଚକୋଟୀର କରିବାକୁ ଚେଷ୍ଟା କରିବୁ ଭାଇ। କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ଓଠରେ ହସ ଓ ମନରେ ଖୁସି ଭରିଦେବା ହିଁ ଆମର ଲକ୍ଷ୍ୟ। ତେଣୁ ଆପଣଙ୍କର ଏହି ସ୍ନେହଭଳା କଥା ଓ ବହୁମୂଲ୍ୟ ମତାମତ ପାଇଁ ଆପଣଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ଭାଇ, ନମସ୍କାର। ତେବେ ବିଶ୍ୱଜିତା, ଆଜିର ଅନ୍ତିମ ଚିଠି ପାଖରେ ଆମେ ଆସି ପହଞ୍ଚିସାରିଛେ। ଚିଠିଟି ଆମ ପାଖକୁ ଲେଖି ପଠାଇଛନ୍ତି ବିଜୟ କୁମାର ମହାନ୍ତି, ମନୋହରପୁର ସାଲେପୁରରୁ।
0: ବିଜୟ ଭାଇ, ଆପଣଙ୍କୁ ସାଦରେ ସ୍ୱାଗତ କରୁଛି ଆଜିର ସମ୍ପର୍କ ଅଗଣାକୁ। ନିଜର ମତାମତରେ ସେ କ'ଣ ଲେଖିଛନ୍ତି ପଢ଼ିନେବା ପ୍ରତୀକ୍ଷା।
1: ବିଶ୍ୱଜିତା, ବିଜୟ ଭାଇ ଆମର ପ୍ରାୟ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ଖୁବ୍ ମନ ଧ୍ୟାନ ଦେଇ ଶୁଣନ୍ତି ଏବଂ ଏଥରର ସମ୍ପର୍କ ଅଗଣା ପାଇଁ ନିଜର ମୂଲ୍ୟବାନ ମତାମତ ଲେଖି ପଠାଇଛନ୍ତି। ତେବେ ଭାଇଙ୍କ ପାଖରୁ ଆସିଥିବା ଚିଠିରୁ ଯାହା ଜଣାଯାଉଛି, ସେ ନିଶ୍ଚୟ ବିଜ୍ଞାନକୁ ଭଲ ପାଉଥିବା ଜଣେ ମଣିଷ। ତେଣୁ ପ୍ରତ୍ୟେକ ଅନ୍ୱେଷଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏଥିନେଇ ସବିଶେଷ ବିବରଣୀ ମଧ୍ୟ ଆମକୁ ସେ ଲେଖି ପଠାଇଛନ୍ତି। ଭାଇ ଲେଖିଛନ୍ତି, ତାଙ୍କୁ ଜୁଲାଇ ମାସ 6 ତାରିଖରେ ଅନ୍ୱେଷାରେ ଜଳ ପ୍ରଦୂଷଣ ସମ୍ବନ୍ଧରେ ପ୍ରଚାର କରାଯାଇଥିବା ଆଲୋଚନାଟି ଖୁବ୍ ଭଲ ଲାଗିଥିଲା। ସେହିପରି ଜୁନ୍ ମାସ 15 ତାରିଖରେ ପ୍ରଦୂଷଣ ରୋକିବ ଇ ଯାନବାହନ, ଏହି ବିଷୟରେ ଆଲୋଚନାଟି ଖୁବ୍ ଉପାଦେୟ ଲାଗିଥିଲା। ଏବଂ ପରେ ଜୁନ୍ ମାସ 29 ତାରିଖରେ ଅନ୍ୱେଷାରେ ପ୍ରଚାରିତ ବର୍ଷା ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନାଟି ତାଙ୍କୁ ଖୁବ୍ ଶିକ୍ଷଣୀୟ ଲାଗିଥିଲା। ପରବର୍ତ୍ତୀ କ୍ରମରେ ଜୁଲାଇ ମାସ 11 ତାରିଖର ଯୁବବାଣୀ ନେକ୍ସଟ କାର୍ଯ୍ୟକ୍ରମ ତାଙ୍କୁ ଖୁବ୍ ଭଲ ଲାଗିଛି ଏବଂ ଜୁଲାଇ ମାସ 10 ତାରିଖର ଫୋନ୍ ଇନ୍ ମହ୍ଲାରରେ ଶ୍ରୋତାବନ୍ଧୁମାନଙ୍କ ସହିତ ସୁନ୍ଦର ବାର୍ତ୍ତାଳାପ ସହିତ ମନଲୋଭା ଗୀତକୁ ମଧ୍ୟ ସେ ଖୁବ୍ ଉପଭୋଗ କରିଛନ୍ତି ବୋଲି ଲେଖିଛନ୍ତି। ଶେଷରେ ସେ ଯୁବବାଣୀର ସମସ୍ତ ଭାଇ ଓ ଅପାଙ୍କୁ ସମସ୍ତ କାର୍ଯ୍ୟକ୍ରମରେ ଏତେ ସୁନ୍ଦର ଉପସ୍ଥାପନା କରୁଥିବାରୁ ଧନ୍ୟବାଦ ଜଣାଇଛନ୍ତି।
0: ହଁ ପ୍ରତୀକ୍ଷା, ବିଜୟ ଭାଇଙ୍କର ଏହି ଚିଠିଟି ଦେଖି ଲାଗୁଛି ସତରେ ସେ ଜଣେ ବିଜ୍ଞାନକୁ ଭଲ ପାଉଥିବା ମଣିଷ। ଆମର ପ୍ରତ୍ୟେକଟି ଅନ୍ୱେଷା କାର୍ଯ୍ୟକ୍ରମକୁ ସେ ଏତେ ଟିକିନିକି କରି ଶୁଣିଛନ୍ତି ଏବଂ ଏତେ ସୁନ୍ଦର ମତାମତ ଦେଇଛନ୍ତି ଜାଣି ଆମକୁ ବହୁତ ଖୁସି ଲାଗିଲା। ତେବେ ଭାଇ, ଆଶା କରୁଛୁ କେବଳ ଅନ୍ୱେଷା ନୁହେଁ ଆମର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଆପଣ ଶୁଣିବେ ଏବଂ ଆମକୁ ଚିଠିଟି ଏଭଳି ଭାବେ ପଠାଉଥିବେ। ଆପଣଙ୍କ ମତାମତ ଓ ଭଲ ପାଇବା ପାଇଁ ଆମେ ଏମିତି ଉତ୍ସାହିତ ହେବୁ ଏବଂ ଏଭଳି ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ଭେଟି ଦେଉଥିବୁ। ଆପଣ ଆମ କାର୍ଯ୍ୟକ୍ରମକୁ ଶୁଣିଛନ୍ତି ଓ ଭଲ ପାଇବା ଦେଇଛନ୍ତି ଜାଣି ବହୁତ ଖୁସି ଲାଗିଲା। ସେଥିପାଇଁ ଆପଣଙ୍କ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ। ପ୍ରତୀକ୍ଷା, ଏବେ ଆମ ପାଖରୁ ଚିଠି ତ ସରିଯାଇଛି, ତେବେ ଚାଲ ଦେଖିନବା ମେଲ୍ ମାଧ୍ୟମରେ ମତାମତରେ କ'ଣ ରହିଛି।
1: ବିଲକୁଲ ବିଶ୍ୱଜିତା, ଆମ ପାଖକୁ ଏକ ସୁନ୍ଦର ମତାମତର ମେଲ୍ ଆସି ପହଞ୍ଚିଛି ଆଉ ମେଲ୍ଟି ଲେଖି ପଠାଇଛନ୍ତି ଆମ ଆଦରର ମାମା ମିଶ୍ର ଭଉଣୀ ଭୁବନେଶ୍ୱରରୁ।
0: ମାମା ଭଉଣୀ, ଆଜିର ସମ୍ପର୍କ ଅଗଣାକୁ ଆପଣଙ୍କୁ ସାଦରେ ସ୍ୱାଗତ କରିଛୁ। ତେବେ ପ୍ରତୀକ୍ଷା, ଦେଖିନବା ମାମା ଭଉଣୀ ତାଙ୍କ ମତାମତରେ କ'ଣ ଲେଖିଛନ୍ତି।
1: ମାମା ଭଉଣୀ ତାଙ୍କ ମତାମତର ମେଲ୍ରେ ଲେଖିଛନ୍ତି, ସୋମବାର ଅନ୍ୱେଷା କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିବା ଆଲୋଚନା ଜଳ ପ୍ରଦୂଷଣର କାରଣ ଓ ନିରାକରଣ ଏହି ବିଷୟବସ୍ତୁଟି ତାଙ୍କୁ ଖୁବ୍ ଶିକ୍ଷଣୀୟ ଲାଗିଥିଲା। ଏଥିସହିତ ସୃଜନରେ ପ୍ରସାରିତ ସାକ୍ଷାତକାର, ଆଇନାରେ ନାଟକ ଓ ବିବିଧ ଅଗଣାରେ ପ୍ରସାରିତ ହୋଇଥିବା ସାକ୍ଷାତକାରଟି ତାଙ୍କୁ ବେଶ୍ ଭଲ ଲାଗିଥିଲା। ପରେ ପରେ ଭଉଣୀ ଲେଖିଛନ୍ତି ଯେ ଫୋନ୍ ଇନ୍ ମହ୍ଲାର କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିବା ଶ୍ରୋତାଙ୍କ ଅନୁରୋଧର ଗୀତଗୁଡ଼ିକୁ ସେ ବେଶ୍ ଉପଭୋଗ କରିଛନ୍ତି ଓ ପରେ ପରେ ଯୁବବାଣୀ ନେକ୍ସଟ କାର୍ଯ୍ୟକ୍ରମ

0: ଅନୁସାରେ ଶ୍ରୀଚରଣୀଙ୍କ ଉପରେ ଥିବା କାର୍ଯ୍ୟକ୍ରମଟି ତାଙ୍କୁ ଖୁବ୍ ଉଚ୍ଚକୋଟୀର ଲାଗିଥିଲା। ତେଣୁ ସପ୍ତାହର ସାତଟି ଦିନରେ ଉପସ୍ଥାପନା ଦାୟିତ୍ୱରେ ଥିବା ଭାଇ ଓ ଅପାମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
1: ମାମା ଭଉଣୀ, ଆପଣ ତ ଆମର ନିୟମିତ ଶ୍ରୋତା। ଆପଣ ସବୁବେଳେ ଫୋନ୍ ମାଧ୍ୟମରେ ହେଉ କିମ୍ବା ଚିଠି ମାଧ୍ୟମରେ କିମ୍ବା ମେଲ୍ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ରୁହନ୍ତି, ଆମର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଶୁଣନ୍ତି, ଆମକୁ ମତାମତର ଚିଠି ହେଉ କିମ୍ବା ମେଲ୍ ଲେଖି ପଠାନ୍ତି, ଆପଣଙ୍କର ଭଲ ପାଇବା ଦିଅନ୍ତି, ସ୍ନେହ ଆଦର ଏମିତି ଢାଳି ଦିଅନ୍ତି। ଆପଣଙ୍କର ଏହି ସ୍ନେହବଳା କଥା ସର୍ବୋପରି ଆମ ମନକୁ ଏଥର ମଧ୍ୟ ଛୁଇଁ ଯାଇଛି। ଆପଣ ଏମିତି ଆମ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଏବଂ ଆପଣଙ୍କ ଭଲ ପାଇବା ଦେଇ ଚାଲୁଥାନ୍ତୁ, ଏତିକି ଆମର ଆଶା। ତେବେ ଆପଣଙ୍କର ଏହି ମୂଲ୍ୟ ମତାମତ ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
0: ଜାଣିଛ ବିଶ୍ୱଜିତ, ମାମା ଭଉଣୀ ତାଙ୍କ ମେଲ୍ଟି ଏକ ସୁନ୍ଦର ଶାୟରୀ ଲେଖି ଶେଷ କରିଛନ୍ତି।
1: ହଁ କି ପ୍ରତୀକ୍ଷା, ତାହେଲେ ସେଇ ସୁନ୍ଦର ଶାୟରୀଟିକୁ ଆମ ଶ୍ରୋତା ବନ୍ଧୁମାନଙ୍କୁ ଶୁଣେଇ ଦିଅ।
0: ବିଲକୁଲ, ଭଉଣୀ ଲେଖିଛନ୍ତି, ସୋଚ ବଦଲୋ ସିତାରେ ବଦଲ ଯାଏଗେ, ନଜରେ ବଦଲୋ ନଜାରେ ବଦଲ ଯାଏଗେ, କସ୍ତିଓଁ କୋ ବଦଲନେ କି ଜରୁରତ ନହିଁ ହେ, ଦିଶା ବଦଲୋ ତୋ କିନାରେ ବଦଲ ଯାଏଗେ।
1: ଅତି ଚମତ୍କାର ଭଉଣୀ, ଖୁବ୍ ସୁନ୍ଦର ଶାୟରୀଟିଏ ଆପଣ ଆମକୁ ଲେଖି ପଠାଇଛନ୍ତି। ଆଶା କରୁଛି ଏହି ଶାୟରୀଟି ଆମର ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ମଧ୍ୟ ଭଲ ଲାଗିଥିବ। ଆପଣ ଏମିତି ଆମ ସହିତ ସବୁବେଳେ ଯୋଡ଼ି ହୋଇ ରହିଥାନ୍ତୁ ଏବଂ ଆପଣଙ୍କ ପ୍ରଶଂସାର ଶବ୍ଦରେ ଆମକୁ ଉତ୍ସାହିତ କରୁଥାନ୍ତୁ। ପୁଣି ଥରେ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

0: ତେବେ ବିଶ୍ୱଜିତ ଆଜି ତ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ। ବନ୍ଧୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମ ପାଖକୁ ମତାମତର ଚିଠି ବା ମେଲ୍ ପଠାଇବାକୁ ଆଦୌ ଭୁଲିବେନି।
1: ଆମକୁ ଚିଠି ଲେଖିବା ପାଇଁ ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
0: ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.airctc@gmail.com।
1: ଆଜିର ସମ୍ପର୍କ ଅଗଣାରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ସାଥୀ ବିଶ୍ୱଜିତା,
0: ଆଉ ମୁଁ ପ୍ରତୀକ୍ଷା
1: ରହୁଛୁ। ନମସ୍କାର।

ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତ। ଗାଇଛନ୍ତି ଶକ୍ତି ମିଶ୍ର।

0: ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ଅଣସର ଘରେ ମହାପ୍ରଭୁ ସୁସ୍ଥ ହେଉଥିବାର ସୂଚନା। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତାକାଲି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ପରବର୍ତ୍ତୀ ତାରିଖ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ସୂଚନା। ପିଆଜ ଯୋଗାଣ ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଦର ବୃଦ୍ଧି ପାଇଥିବା କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମୁଖ୍ୟତଃ ରାଜ୍ୟକୁ ମହାରାଷ୍ଟ୍ରରୁ ପିଆଜ ଆମଦାନୀ କରାଯାଉଥିବା ବେଳେ ସେଠାରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଛି। ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରଣେତା ତଥା ସଂଗ୍ରାହକ ଦାସରଥୀ ପଟ୍ଟନାୟକଙ୍କର ଆଜି ପାଳନ କରାଯାଉଛି 119ତମ ଜୟନ୍ତୀ। ଦାସିଆ ଅଜା ନାମରେ ପରିଚିତ ଥିଲେ ସେ। ବରଗଡ଼ଠାରେ ଟିପିଡବ୍ଲ୍ୟଡିଏଲ୍ର ନୂତନ 33 KV ପାୱାର ସବ୍ଷ୍ଟେସନ୍ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। 4000 ଗ୍ରାହକ ହେବେ ଉପକୃତ। ଜର୍ମାନୀରେ ଅନୁଷ୍ଠିତ ଫର୍ଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼କୁ 10 ମିନିଟ୍ 14 ସେକେଣ୍ଡରେ ଶେଷ କରି କୀର୍ତ୍ତିମାନ ପ୍ରତିଷ୍ଠା କଲେ ଓଡ଼ିଶାର ଧାବକ ଅନିମେଶ କୁଜୁର। ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପ ହେବାର ସମ୍ଭାବନା ଥିବାରୁ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟାରେ।
1: यहाँ खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहाँ होती है सीधी सटीक और सच्ची खबरें।
2: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
1: क्योंकि ये है देश का सबसे भरोसेमंद न्यूज चैनल। DD News, केवल खबर पूरी खबर।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। ବିଦ୍ୟାଳୟ ସ୍ତରରୁ ପଞ୍ଚାୟତ ପର୍ଯ୍ୟନ୍ତ କରାଯିବ ସଚେତନତା ଅଭିଯାନ। ପୁରୀ ଶ୍ରୀମନ୍ଦିରରେ ଆଜି ରାଜପ୍ରସାଦ ବିଜେ ନୀତିରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇଲେ ଦଇତାପତି ସେବକ। ଆସନ୍ତା ମଙ୍ଗଳବାର ହେବ ଚତୁର୍ଦ୍ଧ ମୂର୍ତ୍ତିଙ୍କ ନବଯୌବନ ଦର୍ଶନ। ଅପରାହ୍ନ 2ଟାଠାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହେବ। କେନ୍ଦ୍ରାପଡ଼ାରେ ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉ

76ତମ ଭାଗ ସନ୍ଧ୍ୟା 6:10। ଓଡ଼ିଆ ଆଲବମ୍ ଗୀତ ସନ୍ଧ୍ୟା 6:30। ଓଡ଼ିଆ କଥାଚିତ୍ର ଗୀତ ରାତି 17:02। ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ରାତି 17:25। ଆକାଶବାଣୀରୁ କୃଷି ଶିକ୍ଷା ରାତି 17:30। ବିଷୟ ପରିବେଶ ଅନୁକୂଳ କୃଷି, ବିଶେଷଜ୍ଞ ଦିଲୀପ ରଞ୍ଜନ ଷଡ଼ଙ୍ଗୀ। ରାତି 8:00 ଶୁଣିବେ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବ ରାତି 8:15। ଅଖିଳ ଭାରତୀୟ ଇଂରାଜୀରେ ରୂପକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ରବିବାସରୀ ଅଖିଳ ଭାରତୀୟ ସଙ୍ଗୀତ ସହ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 10:00। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05। ଅନୁଚିନ୍ତା 6:35। ଉପସ୍ଥାପନା ଶାନ୍ତନୁ କୁମାର ରଥ। ଶ୍ରୀମଦ୍ ଭାଗବତର 94ତମ ଭାଗ 6:40। 6:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ଯକୃତର ଯତ୍ନ ଓ ସୁରକ୍ଷା, ଆଲୋଚନା କରିବେ ଡାକ୍ତର ହରିଭକ୍ତି ସେବା ଦାସ। 6:25 ପ୍ରଭାତ ପରିକ୍ରମା। 6:35 କଥିକାରେ ଶୁଣିବେ ଭାଷା ସୁରକ୍ଷା ଓ କର୍ମବୀର ଗୌରୀଶଙ୍କର, ଆଲୋଚକ କାର୍ତ୍ତିକ ଚନ୍ଦ୍ର ଚାନ୍ଦ। ଅତସୀ କୁସୁମ 6:40 କଣ୍ଠଶିଳ୍ପୀ ତୃପ୍ତି ଦାସ ଓ ଭୁବନେଶ୍ୱରୀ ମିଶ୍ର। 6:30 ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣିବେ ରଥ ଉପରେ ଗଜପତିଙ୍କର ଛେରା ପହଁରା ସେବା, ଆଲୋଚକ ଡକ୍ଟର ଭାସ୍କର ମିଶ୍ର। ବୈଦେହିଶ ବିଳାସର 83ତମ ଭାଗ 6:45। ଦିନ 10:00 ପ୍ରଚାର କରିବ ନାଟକ ରୁବିର ରୁବାଇ, ମୂଳ ଗଳ୍ପ ଅଖିଳ ମୋହନ ପଟ୍ଟନାୟକ, ବେତା ରୂପାନ୍ତର ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ଆମ ଗୀତ ଦିନ 11:10। ଏଥିରେ ଆଧୁନିକ ଗୀତ ଏବଂ ପଲ୍ଲୀ ଗୀତ ଗାଇଛନ୍ତି ଶୁଭାଙ୍ଗୀ ରାଉତ। ଦିନ 11:30 ପ୍ରଚାର କରିବ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିବେ ଦେବୀ ପ୍ରସନ୍ନ ଧଳ ଓ ସାଥୀ। 3:10 ପ୍ରଚାର କରିବୁ ଯୋଡ଼ି ମୋହରୀ ବାତ୍ୟ, ପରିବେଷଣ କରିବେ ବିନୋଦ ବିହାରୀ ନାୟକ। ନାରୀ ମହଲ 9:20। ଏଥିରେ ଲେଖା ଓ ଲେଖିକାରେ ଶୁଣିବେ ପ୍ରତିଭା ପରିଡ଼ାଙ୍କ ସହିତ ସାକ୍ଷାତକାର। ଯୁବବାଣୀରେ ଅନ୍ୱେଷା ଅପରାହ୍ନ 5:30। ଏଥିରେ ଶୁଣିବେ ଆଲୋଚନା କ୍ୟାଚ୍ ଦ ରେନ୍, ବିଜ୍ଞାନ ବିଚିତ୍ର ଏବଂ କ୍ରୀଡ଼ା ପରିକ୍ରମା। ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 77ତମ ଭାଗ ଯୁବଶକ୍ତି 6:30। ଏଥିରେ ଶୁଣିବେ ଦେଶର ପ୍ରଗତିରେ ଯୁବ ଦକ୍ଷତା ବିକାଶର ଆବଶ୍ୟକତା, ଆଲୋଚକ ଅଖିଳ ତରାଇ। ରାତି 17:25 ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ। ରାତି 17:30 କୃଷି ସଂସାର, ଏଥିରେ ଶୁଣିବେ ଉନ୍ନତମାନର ରାଶି ଚାଷ ସମ୍ପର୍କରେ ରାଜେଶ କୁମାର ମହାପାତ୍ରଙ୍କ ସହିତ ଆଲୋଚନା। ଓଡ଼ିଶୀ ଗୀତ ରାତି 8:30 କଣ୍ଠଶିଳ୍ପୀ ଆରତୀ ମିଶ୍ର। ରାତି 8:00 ଶୁଣିବେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁଲିସ୍ ବିଭାଗର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂଙ୍କ ସହିତ ବିଶେଷ ଆଲୋଚନା। ରାତି 9:30 ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:02 ପ୍ରଚାର କରିବ ନାଟକ ବସୁଧାର ପ୍ରତିବାଦ, ରଚନା ଡକ୍ଟର ସଂଘମିତ୍ରା ମିଶ୍ର, ପ୍ରଯୋଜନା କିଶୋର ମହାନ୍ତି। ଶାସ୍ତ୍ରୀୟ ସଂଗୀତ କ୍ରମରେ ପଣ୍ଡିତ ନିଖିଲ ବାନାର୍ଜୀଙ୍କର ସୀତାର ବାଦନ ପ୍ରଚାର କରିବ ରାତି 10:30। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 76ତମ ଭାଗ।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 76ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦରେ ଲେଖରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। आदौ मुख्य वार्ताः। ओमान देशस्य तटे वाणिज्यिक नौकायानस्य जीएफएस गैलेक्सी इत्यस्य उपरि आक्रमणस्य भारतं निन्दाम् अकरोत्। दश भारतीयाः रक्षिताः, एकश्च लुप्तोऽस्ति इति सूच्यते। भारतदेशः अस्मिन् क्षेत्रे वाणिज्यिक नौकायानस्योपरि निरन्तर आक्रमणानां विषये

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତପତି ସେବକ। ବଲାଙ୍ଗୀର ଜିଲ୍ଲା କର୍କଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ।

0: ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆଉ 3 ଦିନ ପରେ ଅନୁଷ୍ଠିତ ହେବ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ଗତକାଲି 10 ମୂଳ ମୋଦକ ସେବନ କରିବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ କରାଳ ଓ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଗରକୁ ନେବା ସହ ଗଜପତିଙ୍କୁ ପ୍ରଦାନ କରିଥିଲେ। ରାଜପ୍ରସାଦ ପକ୍ଷରୁ ଗଜପତିଙ୍କ ଦ୍ୱାରା ସ୍ୱର୍ଶ ହୋଇଥିବା ଶାଢ଼ୀମାନ ଦୈତାପତି ସେବକମାନଙ୍କୁ ପ୍ରଦାନ କରାଯାଇଥିଲା। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତି ଦୈତାପତି ସେବକମାନେ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର କହିଛନ୍ତି,
1: ଦ୍ୱାଦଶୀ ଦିନ ରାଜପ୍ରସାଦ ବିଜେ ହେବ, ଗଜପତି ମହାରାଜଙ୍କ ପାଖରେ ଖବର ପହଞ୍ଚିବ ମଣିମାଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଗଲାଣି, ଶ୍ରୀଅଙ୍ଗରେ ସେ ପ୍ରକାରର ପୀଡା ଥିଲା, ଯେଉଁ ବ୍ୟାଧିଗ୍ରସ୍ତ ଶ୍ରୀଅଙ୍ଗ ମ୍ଳାନ ଦିଶୁଥିଲେ ତାହା ଆଉ ନାହିଁ, ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗଜପତି ମହାରାଜଙ୍କ ନିକଟକୁ ଦତ୍ତ ମହାପାତ୍ର ଏବଂ ଦୈତାପତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ସନ୍ନିଧିରେ ରାଜପ୍ରସାଦ ବିଜୟ ହେବ, ଶ୍ରୀକ୍ଷେତ୍ରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ।
0: ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ। ଘଣା ଲାଗି ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ ଘଣ୍ଟ ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପକାଯିବ। ଆସନ୍ତା ମଙ୍ଗଳବାର ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା ବୁଧବାର ଅମାବାସ୍ୟା ଏବଂ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନୀତିକାନ୍ତିକୁ ଦୃଷ୍ଟିରେ ରଖି ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ପାଇଁ ନୂଆ ଶାଳକାଠର ବ୍ୟବହାର କରାଯାଉଛି। ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ସଂଗୃହୀତ ଶାଳକାଠକୁ ଚିରଟ କରାଯାଇ ରଥ ନିର୍ମାଣ ଚାଲିଛି। ଅନ୍ୟପକ୍ଷରେ ରାଜବୈଦ୍ୟଙ୍କ ଦ୍ୱାରା କରାଯାଉଥିବା ଉପଚାରରେ ଅଣସର ଘରେ ଠାକୁର ସୁସ୍ଥତା ଲାଭ କରୁଥିବା ସୂଚନା ମିଳିଛି। ଶ୍ରୀଜୀଉଙ୍କ ପୂଜା ପଣ୍ଡା ସେବାୟତ ନୃସିଂହ ପତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ନୂଆ ରଥରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପୂର୍ବରୁ ଠାକୁରଙ୍କ ସେବା କାର୍ଯ୍ୟ ଏବଂ ଅନ୍ୟାନ୍ୟ ଦେବନୀତି ଯେପରି ଶୃଙ୍ଖଳିତ ହେବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସୁପରିଚାଳନା ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ୍ହଲ୍ଠାରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ସୁବ୍ୟବସ୍ଥିତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଜିଲ୍ଲା ପ୍ରଶାସନର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୁଲିସ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବରଗଡ଼ଠାରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ TPWODL ନୂତନ 33 KV ପାୱାର ସବ୍ଷ୍ଟେସନକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, ବରଗଡ଼ ଜିଲ୍ଲାର ଘରେ ଘରେ ସ୍ଥାୟୀ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ଲାଗି ଏହି ସବ୍ଷ୍ଟେସନ ସ୍ଥାପନ କରାଯାଇଛି। ଆଗାମୀ ଦିନରେ ଆଉ ଏକ ପାୱାର ସବ୍ଷ୍ଟେସନ ସ୍ଥାପନ ହେବ। 2 ପାୱାର ସବ୍ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରଗଡ଼ ସହରର ଗ୍ରାହକଙ୍କ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ପୂରଣ କରିବା ସହ ବିଦ୍ୟୁତ୍ ସେବାରେ ସ୍ଥିରତା ଓ ଭୋଲ୍ଟେଜ୍ ଗୁଣବତ୍ତାରେ ସୁଧାର ଆଣିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପରେ 16 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ନିବେଶ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କର୍କଚିଆଠାରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବିଧାୟକ ବନକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶୁଭାରମ୍ଭ କରିଛନ୍ତି। ମୋଟ 6.4 ହେକ୍ଟର ଜମିରେ 6,000ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ଏହା ପରିବେଶ ସୁରକ୍ଷା ଓ ସମୁଜୀମା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ରକ୍ଷଣାବେକ୍ଷଣ ଏବଂ ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ଏହା ପ୍ରକୃତି, ପରିବେଶ ଓ ପର୍ଯ୍ୟଟନର ମୁଖ୍ୟ କେନ୍ଦ୍ର ହେବ। ଅଧିକରୁ ଅଧିକ ଚାରା ରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
2: ଜଙ୍ଗଲ ସୁରକ୍ଷା ଆଉ ବନ ମହୋତ୍ସବ କେ ଗୋଟେ ଉତ୍କର୍ଷ କେ ନେବାର ଲାଗି ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ଆମେ ବିଧାୟକ ବନର ଗୋଟେ ଶୁଭାରମ୍ଭ କରିଛୁ ଜଙ୍ଗଲ ପରିବେଶ ବିଭାଗ ତରଫରୁ। ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏଥିରେ ନିଜର ଯୋଗଦାନ ଦେଉଛନ୍ତି। ଆଉ ଏଇ ଯେନ୍ ଆମର

0: ଇସିଙ୍ଗା ନିର୍ବାଚନ ମଣ୍ଡଳୀରେ କର୍କଚିଆ ଛକରେ ଆମେ 6 ହେକ୍ଟର ଜାଗାରେ ପାଖାପାଖି 6000ରୁ ଅଧିକା ଗଛ ଲଗା।
1: ଏକ ପେଡ଼ ମା କେ ନାମ ଅଭିଯାନରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶତାଧିକ ଜନସାଧାରଣ ମିଶି ଚାରା ରୋପଣ କରିଥିଲେ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏସ୍ଏସ୍ଇପିଡି ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି। କାର୍ଯ୍ୟକ୍ରମ ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି। ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ। ରାଜ୍ୟର 150 ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶା ବିରୋଧୀ ସଚେତନତା ଗଣଦୌଡ଼ ପଦଯାତ୍ରା ଓ ସାଇକେଲ୍ ର୍ୟାଲି ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଆୟୋଜନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ସର୍ବେକ୍ଷଣ ଶେଷ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଗୋଆସ୍ଥିତ ରାଷ୍ଟ୍ରୀୟ ଜଳକ୍ରୀଡ଼ା ସଂସ୍ଥାନର ମିଳିତ ସହଯୋଗରେ ଏହି ସର୍ବେକ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣରେ ଜିଲ୍ଲାର ପ୍ରମୁଖ ଜଳାଶୟଗୁଡ଼ିକର ଭୌଗୋଳିକ ସ୍ଥିତି, ଜଳପ୍ରବାହ ଏବଂ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି। ଜମ୍ମୁର ପ୍ରମୁଖ ବିଶେଷଜ୍ଞ ସଞ୍ଜୟ ସିଂ ସମ୍ବିଆଲ ଏବଂ ଚେନ୍ନାଇର ବୈଷୟିକ ଅଧିକାରୀ ଜଗଦୀଶ ଭିଙ୍କୁ ନେଇ ଗଠିତ ଦୁଇଜଣିଆ ଉଚ୍ଚସ୍ତରୀୟ ଟିମ୍ ଜିଲ୍ଲାର ବିଭିନ୍ନ ପ୍ରସ୍ତାବିତ ସ୍ଥଳରେ ହ୍ୱାଇଟ୍ ୱାଟର ରାପ୍ଟିଂ, କାୟାକିଂ ଏବଂ କାନୋଇଂ ଭଳି ଜଳଭିତ୍ତିକ ସାହସିକ ପର୍ଯ୍ୟଟନ କାର୍ଯ୍ୟକଳାପ ଭିଭିଭୂମିର ଯାଞ୍ଚ କରିଛନ୍ତି। ସର୍ଭେ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସମ୍ବିଆଲ କହିଛନ୍ତି, ମାଲକାନଗିରି ଜିଲ୍ଲାର ଜଳାଶୟଗୁଡ଼ିକ ସାହସିକ ଜଳକ୍ରୀଡ଼ା ପାଇଁ ଏକ ପ୍ରାକୃତିକ ଉପହାର। ବିଶେଷକରି ଅପର ସାବେରୀ ଗଜ୍ ଓ ପୋଟେରୀ ହିଲ୍ ସେକ୍ସନର ଭୌଗୋଳିକ ଗଠନ ହ୍ୱାଇଟ୍ ୱାଟର ରାପ୍ଟିଂ ପାଇଁ ଅତ୍ୟନ୍ତ ଅନୁକୂଳ। ସାରା ଭାରତରେ ଏଭଳି ପ୍ରାକୃତିକ ଢାଲୁ ଓ ଜଳପ୍ରବାହ ଦେଖିବା ବିରଳ ବୋଲି ଶ୍ରୀ ସମ୍ବିଆଲ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ 100 ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଛାତ୍ରୀ ନିବାସକୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ କହିଛନ୍ତି, ଭଦ୍ରକ ପୌରାଞ୍ଚଳର 8 ନମ୍ବର ୱାର୍ଡ ବାଗୁରାଇ ଡଗମୁଣ୍ଡଠାରେ ଏକ ବରିଷ୍ଠ ନାଗରିକ ବିନୋଦନ କେନ୍ଦ୍ରର ଶିଳାନ୍ୟାସ ହୋଇଯାଇଛି। କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ନାଗରିକ ଯୋଗଦେଇଥିଲେ। ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ, ସାମାଜିକ, ମୌଳିକ ବ୍ୟବସ୍ଥା ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁବିଧା ଉପଲବ୍ଧ କରାଯିବା ସହ ସମାଜରେ ସେମାନଙ୍କ ପ୍ରତି ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 14 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ନେଇ 11 ଜିଲ୍ଲାକୁ ସତର୍କ କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 348.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 8% ଅଧିକ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 611 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 34,665 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 58,740 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆଉ 3 ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କରକଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।
2: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନକୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
3: କରେକ୍ଟ।
2: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନାମଞ୍ଜୁର। ଯିବା ନିଆ।

0: ସିଗଲାନା କିଡ୍ ବ୍ୟାଙ୍କ
1: ଆର୍ବିଆଇ କହେ
2: ପ୍ରଥମେ ନିଜ ବ୍ୟାଙ୍କ ତାପରେ ଆର୍ବିଆଇ ଅମ୍ବୁଡସମ୍ୟାନ
3: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
4: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ ଆଉ ତିନି ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ରଥରେ ବିଜେ କରି ବଡ଼ଦାଣ୍ଡରେ ଦର୍ଶନ ଦେବେ ତିନି ଦିଅ ରଥ ସମଗ୍ର ଭାରତୀୟ ସଂସ୍କୃତିରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ଦେବ ପରମ୍ପରାଠାରୁ ଆରମ୍ଭ କରି ରାଜାରାଜୁଡ଼ା ଶାସନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରଥର ଗୁରୁତ୍ୱ ଏଯାବତ୍ ରହିଛି ଏକ ପ୍ରକାର କହିବାକୁ ଗଲେ ଏହା ଗଣଜୀବନ କଳା ସ୍ଥାପତ୍ୟ ଏବଂ ଆଧ୍ୟାତ୍ମିକତାର ମୂଳଭିତ୍ତି ଦେଶର ବିଭିନ୍ନ ସ୍ଥାନରେ ରଥକୁ ନେଇ ବହୁବିଧ ପରମ୍ପରା ରହିଛି ଏପରି କେତେକ ଚର୍ଚ୍ଚିତ ରଥଯାତ୍ରା ସମ୍ପର୍କରେ ଆସନ୍ତୁ ଜାଣିବା

କହିବାକୁ ଗଲେ ଏହା ଗଣଜୀବନ, କଳା, ସ୍ଥାପତ୍ୟ ଏବଂ ଆଧ୍ୟାତ୍ମିକତାର ମୂଳ ଭିତ୍ତି। ଦେଶର ବିଭିନ୍ନ ସ୍ଥାନରେ ରଥକୁ ନେଇ ବହୁବିଧ ପରମ୍ପରା ରହିଛି। ଏପରି କେତେକ ଚର୍ଚ୍ଚିତ ରଥଯାତ୍ରା ସମ୍ପର୍କରେ ଆସନ୍ତୁ ଜାଣିବା। ତିରୁବାରୁର ରଥ ବା ଆଜି ଥେର୍ ତାମିଲନାଡୁର ତିରୁବାରୁର ସହରରେ ଥିବା ପ୍ରସିଦ୍ଧ ଶ୍ରୀ ତ୍ୟାଗରାଜ ସ୍ୱାମୀ ମନ୍ଦିର ସହିତ ଜଡ଼ିତ। ଏହାକୁ ଏସିଆର ସବୁଠାରୁ ବଡ଼ ପାରମ୍ପରିକ ମନ୍ଦିର ରଥ ଭାବରେ ଗଣନା କରାଯାଏ। ବାର୍ଷିକ ରଥଯାତ୍ରା ସମୟରେ ଭଗବାନ ତ୍ୟାଗରାଜ ଏହି ବିଶାଳ ରଥରେ ବିରାଜମାନ ହୋଇ ସହର ପରିକ୍ରମା କରନ୍ତି। ଏହି ରଥର ଉଚ୍ଚତା ପ୍ରାୟ 96 ଫୁଟ ଏବଂ ଏହାର ଓଜନ ପ୍ରାୟ 350 ଟନ୍ରୁ ଅଧିକ। ଏଥିରେ ବ୍ୟବହୃତ ହେଉଥିବା ଚକଗୁଡ଼ିକ ମଧ୍ୟ ବିଶାଳ, ଯାହାକି ଶକ୍ତ କାଠରେ ନିର୍ମିତ ଏବଂ ପରବର୍ତ୍ତୀ ସମୟରେ ଏହାକୁ ଅଧିକ ସୁରକ୍ଷିତ କରିବା ପାଇଁ ଲୁହାର ପ୍ଲେଟ୍ ଲଗାଯାଇଛି। ଏହି ରଥଟି ଚାଲିବା ସମୟରେ ଏକ ବିଶାଳ ସମୁଦ୍ର ଭଳି ଦୃଶ୍ୟମାନ ହୋଇଥାଏ। ପ୍ରତିବର୍ଷ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ ବା ତାମିଲ ମାସ ପାଙ୍ଗୁନି ସମୟରେ ଏଠାରେ ବାର୍ଷିକ ରଥ ମହୋତ୍ସବ ଅନୁଷ୍ଠିତ ହୁଏ। ହଜାର ହଜାର ଭକ୍ତ ଏହି ବିଶାଳ ରଥକୁ ଭକ୍ତିର ସହ ଦୌଡ଼ି ସାହାଯ୍ୟରେ ଟାଣିଥାନ୍ତି। ବଗଡ଼ ରଥଯାତ୍ରା ହେଉଛି ମହାରାଷ୍ଟ୍ରର ଏକ ଅତ୍ୟନ୍ତ ପ୍ରସିଦ୍ଧ, ପାରମ୍ପରିକ ଏବଂ ରୋମାଞ୍ଚକର ଉତ୍ସବ। ଏହା ମହାରାଷ୍ଟ୍ରର ପଶ୍ଚିମ ପ୍ରାନ୍ତରେ ବିଶେଷକରି ସତାରା ଜିଲ୍ଲାର ୱାଇ ତାଲୁକାରେ ଥିବା ବାୱଧନ ଗାଁରେ ପାଳନ କରାଯାଏ। ପ୍ରତିବର୍ଷ ହୋଲି ପରବର୍ତ୍ତୀ ରଙ୍ଗପଞ୍ଚମୀ ତିଥିରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଥିବା ଏହି ରଥଯାତ୍ରାର ଶୈଳୀ ଓ ପରମ୍ପରା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି ରଥଟି ପ୍ରାୟ 50ରୁ 60 ଫୁଟ ଉଚ୍ଚ। ଏହାର ବଡ଼ ବଡ଼ କାଠ ଚକ ଥାଏ ଏବଂ ରଥ ଉପରେ ଏକ ବିଶାଳକାୟ କାଠର ଗଣ୍ଡିକୁ ନେଇ ଏକ ବିଶେଷ କ୍ରେନ୍ ଭଳି ଗଠନ ନିର୍ମାଣ କରାଯାଇଥାଏ। ଏଥିରେ ଜଣେ ମାନସିକଧାରୀ ଭକ୍ତଙ୍କୁ ରଥର ସବା ଉପରେ ଥିବା କାଠଦଣ୍ଡରେ ଓଲଟା ବା ଝୁଲନ୍ତା ଅବସ୍ଥାରେ ବନ୍ଧାଯାଏ, ଯାହାଙ୍କୁ ବଗାଡ଼ିଆ କହନ୍ତି। ଏହି ଯାତ୍ରା ମହାଦେବଙ୍କ ଅବତାର ଭଗବାନ ଭୈରବନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ। ରଥ ବାହାରିବା ପୂର୍ବରୁ ବଗାଡ଼ିଆ କୃଷ୍ଣା ନଦୀରେ ବୁଡ଼ ପକାଇ ପୂଜାର୍ଚ୍ଚନା କରନ୍ତି। ଏହାପରେ ତାଙ୍କ ପିଠିରେ ଲୁହାକଣ୍ଟା ବା ହୁକ୍ ଫୋଡ଼ାଯାଇ ରଥର ଶୀର୍ଷରେ ଝୁଲାଇ ଦିଆଯାଏ। ଅବଶ୍ୟ ବର୍ତ୍ତମାନ ସୁରକ୍ଷା ଦୃଷ୍ଟିରୁ ଏହାକୁ କପଡ଼ା ବା ଦଉଡ଼ି ସାହାଯ୍ୟରେ ବାନ୍ଧି କରାଯାଉଛି। ଏହି ବିଶାଳ ରଥକୁ କୃଷ୍ଣା ନଦୀ ପଠାରୁ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ 3ରୁ 4 କିଲୋମିଟର ବଳଦମାନଙ୍କ ଦ୍ୱାରା ଟାଣି ଟାଣି ଅଣାଯାଏ। ମଧୁରାମ୍ମା ଦେବୀ ରଥଯାତ୍ରା ଦକ୍ଷିଣ ଭାରତ ବିଶେଷକରି କର୍ଣ୍ଣାଟକର ଏକ ପ୍ରସିଦ୍ଧ ଏବଂ ପାରମ୍ପରିକ ଉତ୍ସବ। ବେଙ୍ଗାଲୁରୁ ନିକଟସ୍ଥ ହୁସ୍କୁର୍ଠାରେ ଥିବା ମା' ମଧୁରାମ୍ମାଙ୍କ ମନ୍ଦିରରେ ପ୍ରାୟତଃ ମାର୍ଚ୍ଚ ମଧ୍ୟଭାଗ ବା ଉଗାଦି ସମୟରେ ଏହି ରଥଯାତ୍ରା ପ୍ରତିବର୍ଷ ବହୁ ଜାକଜକମରେ ପାଳନ କରାଯାଏ। ଏହି ରଥଯାତ୍ରାର ସବୁଠାରୁ ବଡ଼ ସ୍ୱାତନ୍ତ୍ର୍ୟ ହେଉଛି ଏହାର ଆକାଶଛୁଆଁ ରଥ। ଏହାକୁ ସ୍ଥାନୀୟ ଭାଷାରେ କୁର୍ଜି କୁହାଯାଏ। ପ୍ରାୟ 80ରୁ 150 ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥିବା ଏହି ରଥ ଏକ ବିଶାଳ ପିରାମିଡ୍ ବା ମିନାର ପରି ଦେଖାଯାଏ। ରଥର ତଳଭାଗ କାଠରେ ତିଆରି ହୋଇଥିବା ବେଳେ ଉପର ଅଂଶକୁ ବାଉଁଶ, ନଡ଼ିଆ କତାର ଦଉଡ଼ି ଏବଂ ରଙ୍ଗବେରଙ୍ଗ କପଡ଼ା ସାହାଯ୍ୟରେ ଏକ ଓଜନିଆ ମିନାର ପରି ଉପରକୁ ଗଢ଼ିଥାନ୍ତି। ରଥ ଉପରେ ଦେବୀଙ୍କ ଚିତ୍ର ବା ମୂର୍ତ୍ତି ସ୍ଥାପନ କରାଯାଇଥାଏ। ଏହି ଯାତ୍ରାରେ ଆଖପାଖ 10ରୁ 15ଟି ଗାଁର ଲୋକେ ନିଜ ନିଜ ଗ୍ରାମ ତରଫରୁ ଏଭଳି ବିଶାଳକାୟ ରଥ ତିଆରି କରି ମଧୁରାମ୍ମା ମନ୍ଦିର ପଡ଼ିଆକୁ ଆଣିଥାନ୍ତି। ରଥଗୁଡ଼ିକୁ ଟାଣିବା ପାଇଁ ସଶକ୍ତ ବଳଦଙ୍କୁ ସୁନ୍ଦର ଭାବେ ସଜାଯାଇ ରଥ ଆଗରେ ଲଗାଯାଇଥାଏ। ସାରଙ୍ଗପାଣି ରଥଯାତ୍ରା ଦକ୍ଷିଣ ଭାରତର ତାମିଲନାଡୁରେ ଏକ ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଐତିହାସିକ ରଥ ସଂସ୍କୃତି। ତାମିଲନାଡୁର କୁମ୍ଭକୋଣମ୍ ସହରରେ ଅବସ୍ଥିତ ପ୍ରାଚୀନ ଶ୍ରୀ ସାରଙ୍ଗପାଣି ବା ଭଗବାନ ବିଷ୍ଣୁଙ୍କ ମନ୍ଦିରର ଏହି ରଥ ଚିତ୍ତିରୈ ଥେର୍ ସାରା ଦେଶରେ ଏହାର ବିଶାଳତା ଏବଂ ଭବ୍ୟତା ପାଇଁ ଜଣାଶୁଣା। ଏପ୍ରିଲରୁ ମେ ମାସ ମଧ୍ୟରେ ତାମିଲ ମାସ ଚିତ୍ତିରୈରେ ଏହି ରଥଯାତ୍ରା ହୁଏ। ରଥର ଓଜନ ପ୍ରାୟ 500 ଟନ୍। ଏହାର ତଳ ଅଂଶ ଓ ଚକଗୁଡ଼ିକ ବିଶାଳକାୟ କାଠରେ ସ୍ଥାୟୀ ଭାବେ ନିର୍ମିତ, ଯାହା ଉପରେ ଦେବଦେବୀ ଓ ପୁରାଣର ସୁନ୍ଦର କାରୁକାର୍ଯ୍ୟ ଖୋଦିତ ହୋଇଛି। ଯାତ୍ରା ସମୟରେ ଏହାକୁ କପଡ଼ା, ଫୁଲ ଏବଂ ପତାକା ସାହାଯ୍ୟରେ ସଜାଯାଏ। ଭଗବାନ ବିଷ୍ଣୁ ଏବଂ ମହାଲକ୍ଷ୍ମୀଙ୍କ ଅବତାର ଦେବୀ କୋମଲାବଲ୍ଲୀଙ୍କ ବିବାହ ସ୍କୃତିରେ ଏହି ରଥ ଉତ୍ସବ ପାଳନ କରିଥାନ୍ତି।

ବୈଷୟିକ ସର୍ବେକ୍ଷଣ ଶେଷ ପୁରୀ ଶ୍ରୀମନ୍ଦିରରେ ଆଜି ରାଜପ୍ରାସାଦ ବିଜେ ନୀତିରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇଲେ ଦଇତାପତି ସେବକ ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେବ ଶ୍ରୀଜୀଉମାନଙ୍କ ଘଣା ଲାଗି ନୀତି ଆସନ୍ତା ମଙ୍ଗଳବାର ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅପରାହ୍ନ 2ଟାଠାରୁ ସାହାଣମେଲା ଦର୍ଶନ ଆରମ୍ଭ ହେବ କେନ୍ଦ୍ରାପଡ଼ାରେ ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତାକାଲି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପରବର୍ତ୍ତୀ ତାରିଖ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ସୂଚନା ଆସନ୍ତା ମଙ୍ଗଳବାର ଦେଶରେ 7ଟି ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦ୍ଘାଟନ କରିବେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ବରଗଡ଼ଠାରେ ଟିପିଡବ୍ଲ୍ୟଡିଏଲ୍ର ନୂତନ 33 KV ପାୱାର ସବ୍ଷ୍ଟେସନ୍ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ 4000 ଗ୍ରାହକ ହେବେ ଉପକୃତ ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଖେଳାଯିବ ପ୍ରଥମ ସେମିଫାଇନାଲ୍ ପରସ୍କରକୁ ଭେଟିବେ ଫ୍ରାନ୍ସ ଓ ସ୍ୱେନ୍ ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14ଟି ଜିଲ୍ଲାକୁ ସତର୍କ ସୂଚନା ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପ ହେବାର ସମ୍ଭାବନା ଥିବାରୁ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି

0: ଶୁଣିଲେ ଜନଜୀବନ ସମ୍ବାଦ ଉପସ୍ଥାପନା ଲହରିକା ପଟ୍ଟନାୟକ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
1: ନମସ୍କାର ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର ବିଦ୍ୟାଳୟ ସ୍ତରରୁ ପଞ୍ଚାୟତ ପର୍ଯ୍ୟନ୍ତ କରାଯିବ ସଚେତନତା ଅଭିଯାନ ବଲାଙ୍ଗୀର ଜିଲ୍ଲା କରକଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଏସ୍ ଜାନକୀ, କଥାଚିତ୍ର ଶ୍ରୀ ଜଗନ୍ନାଥ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଦେଶୀ ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7ଟି ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା ଏବଂ ଭାରତ ଓ ଇଂଲଣ୍ଡ ମହିଳା ଅନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ୱିକେଟ୍ ହରାଇ 250 ରନ୍ ସଂଗ୍ରହ କଲା ଭାରତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା 'ଏକ୍ ପେଡ୍ ମା କେ ନାମ୍' ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଶ୍ରୀ ଶାହାଙ୍କ ନେତୃତ୍ୱରେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧିନଗରରେ 1,25,00,000ରୁ ଅଧିକ ଚାରାରୋପଣ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରି ଶ୍ରୀ ଶାହା 2029 ମସିହା ସୁଦ୍ଧା ଗାନ୍ଧିନଗର ସବୁଜ

ଅଂଶକୁ ଆହୁରି 20% ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି। ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ବର ଅସୁସ୍ଥ ଜାମ୍ମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ହେବା ସହ ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରାଯାଇପାରିବ ବୋଲି ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି। ସାଧାରଣ ପରିବହନ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇ 333 ନୂତନ ବୈଦ୍ୟୁତିକ ବସ୍କୁ ସାମିଲ କରାଯାଇଛି। ଏହାଦ୍ୱାରା ଦେଶର ପ୍ରଥମ ସହର ଭାବେ ଅହମ୍ମଦାବାଦ ବିଆର୍ଟିଏସ୍ 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନାର ମାନ୍ୟତା ଲାଭ କରିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତାକାଲି ଗାନ୍ଧୀନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଆନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଗୁଜରାଟର ଗାନ୍ଧୀନଗରଠାରେ କୃଷି ଉତ୍ପାଦନ ବଜାର କମିଟିର ଅମୃତ ମହୋତ୍ସବ କାଳରେ ନୂତନ ପରିବା ମଣ୍ଡିର ଉଦ୍ଘାଟନ କରିବେ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା 'ଏକ୍ ପେଡ଼ ମା କେ ନାମ୍' ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଅମୃତ ମହୋତ୍ସବ ସାକାର ନେଇ ପ୍ରସ୍ତୁତ ଏକ ସ୍କାରକୀ ପୁସ୍ତିକା ଉନ୍କୋଚନ କରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତା ମଙ୍ଗଳବାର ସମଗ୍ର ଦେଶରେ 668 କୋଟି ଟଙ୍କା ମୂଲ୍ୟର 7 କର୍ମଚାରୀ ରାଜ୍ୟ ବୀମା ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ସନତନଗରସ୍ଥିତ ଇଏସ୍ଆଇ ହସ୍କିଟାଲରେ ବହିର୍ବିଭାଗ, ଆସାମର ବେଲତୋଲାଠାରେ 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲର ଉନ୍ନତିକରଣ, ତାମିଲନାଡୁର ଶ୍ରୀ ପେରୁମ୍ବଦୁର ସ୍ଥିତ 100 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲ ଏବଂ ଆନ୍ଧ୍ରପ୍ରଦେଶର ରାଜା ମହେନ୍ଦ୍ରବରମ୍, ଗୁଜରାଟ, ରାଜସ୍ଥାନର କୋଟା ଏବଂ ଭବାନୀ ମଣ୍ଡିରେ ଇଏସ୍ଆଇ ଡାକ୍ତରଖାନା ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଦ୍ୱାରା ଦେଶର ପ୍ରାୟ 53 ଲକ୍ଷ ହିତାଧିକାରୀ ଚିକିତ୍ସା ସେବା ପାଇପାରିବେ। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ ଚିକିତ୍ସା ସେବା ପ୍ରକଳ୍ପରେ ନିୟୋଜିତ ଥିବା ନିର୍ମାଣକାରୀ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରିବେ। ସେ ମଧ୍ୟ ଇଏସ୍ଆଇ ହିତାଧିକାରୀମାନଙ୍କୁ ଅର୍ଥ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମରେ ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦ୍ରଲାଜେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ନିର୍ମାଣ କ୍ଷେତ୍ରରେ ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟା ଆପଣେଇବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର 172ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେକୌଣସି ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱ ନେଇ ବୁଝାମଣା କରିବା ଉଚିତ ନୁହେଁ। ସମସ୍ତ କାର୍ଯ୍ୟକୁ ସାଧୁତା ଏବଂ ନୈତିକତା ଆଧାରରେ କରିବା ଉପରେ ଶ୍ରୀ ଲାଲ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଲାଲ ଉତ୍ତରପ୍ରଦେଶର ଗାଜିଆବାଦଠାରେ ଆଭାସୀ ମାଧ୍ୟମରେ ପୂର୍ତ୍ତ ବିଭାଗର ଜାତୀୟ ପରିଷଦ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଓମାନ ଉପକୂଳରେ ଆଜି ସକାଳେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାହାଜରେ ଥିବା 11 ଭାରତୀୟଙ୍କ ମଧ୍ୟରୁ 10 ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି ଏବଂ ଜଣେ ନିଖୋଜ ଅଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ଦୂତାବାସ ଓମାନ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଛି। ଓମାନ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ପାଇଁ ଭାରତ କୃତଜ୍ଞତା ଜଣାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବାଣିଜ୍ୟିକ ଜାହାଜ ଏବଂ ବେସାମରିକ ଭିତ୍ତିଭୂମି ଉପରେ ଲକ୍ଷ୍ୟ କରି କରାଯାଉଥିବା ଆକ୍ରମଣର ନିଶ୍ଚିତ ଅବସାନର ଆବଶ୍ୟକତା ରହିଛି। ଜଳପଥରେ ମୁକ୍ତ ଏବଂ ସୁରକ୍ଷିତ ଭାବେ ଜାହାଜ ଚଳାଚଳ ପାଇଁ ଆନ୍ତର୍ଜାତିକ ସ୍ତରରେ ନିୟମ ପ୍ରସ୍ତୁତର ଆବଶ୍ୟକତା ଉପରେ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆଫଗାନିସ୍ତାନର କୃଷିମନ୍ତ୍ରୀ ମୌଲବୀ ଅତାଉଲ୍ଲା ଉମାରୀ ଭାରତକୁ ତାଙ୍କର 6 ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହା ହେଉଛି ଭାରତକୁ ଆଫଗାନିସ୍ତାନର 4 ମନ୍ତ୍ରୀସ୍ତରୀୟ ଗସ୍ତ। ମୌଲବୀ ଉମାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତକୁ ଆସିଥିଲେ। ଏହି ଗସ୍ତକାଳରେ ମୌଲବୀ ଉମାରୀ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଉଭୟ କୃଷି, ଜଳସେଚନ, ପ୍ରାଣୀ ସମ୍ପଦ, କୃଷି ଗବେଷଣା, ଶିକ୍ଷା, ଦକ୍ଷତା ବିକାଶ ଆଦି ସଂକ୍ରାନ୍ତରେ ଆଲୋଚନା କରିଥିଲେ।
ବାଂଲାଦେଶରେ ବନ୍ୟା ଓ ଭୂସ୍କଳନ ଯୋଗୁଁ ଗତ ସପ୍ତାହ ମଧ୍ୟରେ 44 ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଭୂସ୍କଳନ ଯୋଗୁଁ ଅନେକ ଆହତ ହୋଇଥିବା ସୂଚନା ମିଳିଛି। କେତେକ ସ୍ଥାନରେ ବନ୍ୟାଜଳ ପ୍ରବେଶ କରିବାରୁ ଜଳମଗ୍ନ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ବନ୍ୟା ଯୋଗୁଁ ପ୍ରାୟ 2

0: ଲକ୍ଷ 67 ହଜାର ପରିବାର ପ୍ରଭାବିତ ହୋଇଛନ୍ତି। ରାଜଧାନୀ ଢାକାରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସର୍ବାଧିକ 7 ପ୍ରଭାବିତ ଜିଲ୍ଲାରେ ସେନା, ନୌବାହିନୀ ଏବଂ ବାୟୁସେନା ପକ୍ଷରୁ ମିଳିତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବନ୍ୟା ପୂର୍ବାନୁମାନ ଏବଂ ସତର୍କ କେନ୍ଦ୍ର ପକ୍ଷରୁ ଉତ୍ତର ଓ ଉତ୍ତର ପଶ୍ଚିମ ଜିଲ୍ଲାଗୁଡ଼ିକରେ ଥିବା ନଦୀଗୁଡ଼ିକରେ ଅଧିକ ବନ୍ୟାର ସମ୍ଭାବନା ଥିବା ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ରୁଷ ଉପରେ ୟୁକ୍ରେନ୍ର ଆକ୍ରମଣ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 3 ଆହତ ହୋଇଛନ୍ତି। ରୁଷର ସାମୁରା ପ୍ରଦେଶର ଗଭର୍ଣ୍ଣର ଭ୍ୟାଚେସ୍ଲାଭ୍ ଫେଡୋରେଚିଭ୍ କହିଛନ୍ତି ଏହି ଆକ୍ରମଣରେ ଆବାସିକ ସ୍ଥଳୀ ଏବଂ କୋଠାଘର କ୍ଷତିଗ୍ରସ୍ତ ହୋଇଛି। ରୁଷର ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ସାମୁରା ପ୍ରଦେଶର ସିର୍ଜନ୍ ତୈଳ ବିଶୋଧନାଗାର ଉପରେ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ଆଜୋ ବ୍ଲାକ୍ ସି ଉପରେ ଡ୍ରୋନ୍ ଆକ୍ରମଣରେ ଗୋଟିଏ ଟ୍ୟାଙ୍କର ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ୟୁକ୍ରେନ୍ର ସରକାରୀ ବିଭାଗ ପକ୍ଷରୁ କୌଣସି ମତାମତ ପ୍ରଦାନ କରାଯାଇ ନାହିଁ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନଠାରେ ଚାଲିଥିବା ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ତୃତୀୟ ଦିବସର ଦ୍ୱିତୀୟ ଇନିଂସରେ ଭାରତ 4 ହରାଇ 250 ରନ୍ ସଂଗ୍ରହ କରିଛି। ଇଂଲଣ୍ଡ ବିପକ୍ଷରେ ଭାରତ 365 ରନ୍ରେ ଆଗୁଆ ରହିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ଗତକାଲି 170 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଆମି ଜୋନ୍ସ ସର୍ବାଧିକ 53 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ କ୍ରାନ୍ତି ଗୋଡ୍ 5 ୱିକେଟ୍ ନେଇଥିବାବେଳେ ସାୟଲି ସାତଗରେ ଏବଂ ସ୍ନେହା ରାଣା 2 ଲେଖାଏଁ ୱିକେଟ୍ ନେଇଥିଲେ। ଗତ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଇନିଂସରେ ଭାରତ 285 ରନ୍ ସଂଗ୍ରହ କରିଥିଲା। ସ୍କୃତି ମନ୍ଧନା 83 ରନ୍ ସଂଗ୍ରହ କରିଥିବାବେଳେ ହରମନପ୍ରୀତ କୌର 58, ଦୀପ୍ତି ଶର୍ମା 57 ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫେ ଏକ୍ଲେଷ୍ଟେନ୍ ସର୍ବାଧିକ 3 ୱିକେଟ୍ ନେଇଥିଲେ। ଇଂଲଣ୍ଡ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଏହା ହେଉଛି ପ୍ରଥମ ମହିଳା କ୍ରିକେଟ୍ ଟେଷ୍ଟ ମ୍ୟାଚ୍। ଫିଫା ବିଶ୍ୱକପ୍ରେ ପ୍ରଥମ ସେମିଫାଇନାଲ୍ ଆସନ୍ତା ବୁଧବାର ଦିନ ଫ୍ରାନ୍ସ ଏବଂ ସ୍ୱେନ୍ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ସେମିଫାଇନାଲ୍ ଗୁରୁବାର ଦିନ ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ। ଉଭୟ ସେମିଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲ୍ ବିଜେତାଙ୍କ ମଧ୍ୟରେ ଆସନ୍ତା 20 ନ୍ୟୁୟର୍କର ନ୍ୟୁଜର୍ ଷ୍ଟାଡିୟମ୍ଠାରେ ଫାଇନାଲ୍ ମ୍ୟାଚ୍ ହେବ। ୱିମ୍ବଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ ଫାଇନାଲ୍ରେ ବିଶ୍ୱର 1 ଖେଳାଳି ଇଟାଲୀର ଜାନିକ୍ ସିନରଙ୍କ ସହ ଜର୍ମାନୀର ଆଲେକ୍ଜାଣ୍ଡର ଜେବ୍ରେଭ୍ଙ୍କ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:30 ଖେଳାଯିବ। ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଚୀନ୍ର ଗୁଅ ହାନି ଓ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିସ୍ଙ୍କ ଯୋଡ଼ି କାନାଡାର ଗାବ୍ରିଏଲ୍ ଡାବସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟୋପେନ୍ଙ୍କ ମଧ୍ୟରେ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସାମ, ମେଘାଳୟ, ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ୍ରେ ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଓଡ଼ିଶା ସମେତ ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଦେଶୀ ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7 ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା। ଏବଂ ଭାରତ ଇଂଲଣ୍ଡ ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ହରାଇ 250 ରନ୍ ସଂଗ୍ରହ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ଭାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ପୋଡ଼ସାମନ୍ତ ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା ସ୍ଲୋଗାନକୁ ପାଥେୟ କରି ନୟାଗଡ଼ ଜିଲ୍ଲା ବିକାଶର ଏକ ନୂତନ ଦିଗନ୍ତରେ ପହଞ୍ଚିଛି ବୋଲି କହିଛନ୍ତି।
3: ଦିଲ୍ଲୀରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସରକାରର 12 ପୂର୍ତ୍ତି ଉପଲକ୍ଷେ ଏବଂ ଜୁନ୍ 12 ତାରିଖରେ ଓଡ଼ିଶା ସରକାର ଶ୍ରୀ ମୋହନ ମାଝୀଙ୍କର 2

0: ସରକାର ପ୍ରତି ଅବସରରେ ତେଣୁ ଇଏ ହେଉଛି ବିଶ୍ୱାସ ବିକାଶ ଓ ଜନକଲ୍ୟାଣର ବର୍ଷ। ଆମ ସରକାର ଗଠନର 2 ବର୍ଷ ମଧ୍ୟରେ ସେବା ସୁଶାସନ ଓ ବିକାଶର ଅନେକ ମଧୁର ଉପଲବ୍ଧି ମିଳିଛି। ଶେଷ ଧାଡ଼ିରେ ଥିବା ବ୍ୟକ୍ତି ନିକଟରେ ବିକାଶର ସୁଫଳ ପହଞ୍ଚି ପାରିଛି। 2036 ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଆଜି ବିଜେପି ସରକାର ଅଙ୍ଗୀକାରବଦ୍ଧ। ଆମେ ଯାହା ଯାହା ବିକାଶ କରିଛୁ ଏକ ସୁସ୍ଥ ସମୃଦ୍ଧ ଓ ବିକଶିତ ନୟାଗଡ଼ ଗଠନ ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ନିଷ୍ଠାପର ଉଦ୍ୟମ କରୁଛି।
1: ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କଟକ ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ମହତାବ କହିଥିଲେ,
2: 2026 ମସିହାର ଇଏ ହେଉଛି ଦ୍ୱିତୀୟ ଦିଶା ମିଟିଂ। ଆମେ ଆଉ ଏକ ମିଟିଂ ସେପ୍ଟେମ୍ବରରେ କରିବୁ ଏବଂ ଡିସେମ୍ବର ମାସ ବେଳକୁ ଚତୁର୍ଥ ମିଟିଂ ହେବ। ମାନବର ସଭ୍ୟମାନେ ଦିଶା କମିଟିର ସେମାନେ ବିବିଧ ପ୍ରଶ୍ନ ପଚାରିଛନ୍ତି। ତା ଭିତରେ ଯୋଉ 6 ବ୍ଲକରେ ଜଳସେଚନର ସୁବିଧା କରାଯାଇପାରିବ ବୋଲି ୱାଟର ରିସୋର୍ସେସ ଡିପାର୍ଟମେଣ୍ଟ ତରଫରୁ କୁହାଗଲା, ନିର୍ଦ୍ଦିଷ୍ଟ ଭାବରେ କୋଉ ପଞ୍ଚାୟତ ହେବ ଏବଂ କିଭଳି ଭାବରେ ଜଳସେଚନର ବ୍ୟବସ୍ଥା କରାଯିବ, ଅଣ୍ଡରଗ୍ରାଉଣ୍ଡ ଟନେଲ ଜରିଆରେ ପାଇପ୍ ଜରିଆରେ ଜଳସେଚନ ପାଇଁ ବ୍ୟବସ୍ଥା ଯୋଜନା କରାଯାଇଛି। ତାହା ଏକ ଭଲ ଯୋଜନା, ସ୍ୱାଗତଯୋଗ୍ୟ ଯୋଜନା, କିନ୍ତୁ ଯେତିକି ଜଳ ଆମେ ମୃତଙ୍ଗରୁ ଆଣିକି ମଡ଼େଇ ପାରିବା ଜଳସେଚନ ପାଇଁ ତାହା ମଧ୍ୟ ଟିକେ ଚିନ୍ତାର ବିଷୟ ହେଇଛି। କିନ୍ତୁ ପ୍ରଶାସନ ତରଫରୁ ଲ୍ୟାଣ୍ଡ ଆକ୍ୱିଜିସନକୁ ନେଇକି ଏବଂ ଯୋଉ ଭିଲେଜ ଗୁଡ଼ିକର ଟିକେ ସେମାନଙ୍କୁ ଉଦ୍ବାସ୍ତ କରାଯିବ, ପୁନର୍ସଂସ୍ଥାନ କରାଯିବ, ତା ପାଇଁ ଡିଭିଜନ ତିଆରି କରିବା, ଏଇଭଳି ଭାବରେ କେତେ ଗୁଡ଼ିଏ କାର୍ଯ୍ୟକ୍ରମ ଅଛି।
1: ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ତାଲିକା ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲାର 4 ନିର୍ବାଚନ ମଣ୍ଡଳୀରେ ପୂର୍ବରୁ 797,289 ମତଦାତା ରହିଥିବା ବେଳେ ବର୍ତ୍ତମାନର ସଂଶୋଧନ ପ୍ରକ୍ରିୟା ପରେ ସେଥିମଧ୍ୟରୁ 58,979 ଜଣଙ୍କ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ଏହି ବାଦ୍ ପ୍ରକ୍ରିୟା ପରେ ବର୍ତ୍ତମାନ ଜିଲ୍ଲାରେ ସମୁଦାୟ ଭୋଟରଙ୍କ ସଂଖ୍ୟା 7,38,310 ଜଣକୁ ହ୍ରାସ ପାଇଥିବା ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି।
3: ଏଇଟା ହେଉଛି 5/7/2024 ଆଉ ଏଇଟା ଏଥିରେ ଆମର ଟୋଟାଲ ଇଲେକ୍ଟୋରାଲ ଯୋଉ ରହିଛନ୍ତି ସେମାନେ ହେଲେ 797,289 ଟୋଟାଲ ଭୋଟର୍ସ। ତା ଭିତରୁ ଆମର 7,38,310 ପାଖାପାଖି 93% ଆମର ଏନୁମରେସନ ଫର୍ମ ଯାହାର ଆମେ ରିସିଭ କରିନେଇଛୁ ଏବଂ 7% ଯୋଉଟା ଯୋଉ ଭୋଟର ପରମାନେଣ୍ଟଲି ସିଫ୍ଟେଡ ଡୁପ୍ଲିକେଟ ଯୋଉମାନଙ୍କର ଅଛି ସେଇଥିରେ ଆଉ 7% ରହିଛନ୍ତି। ପଲିଟିକାଲ ପାର୍ଟିଙ୍କର ମିଟିଂ ନେଇଥିଲୁ ଯୋଉଥିରେ ସମସ୍ତ ଏଆର୍ଓ ସମସ୍ତେ ଉପସ୍ଥିତ ଥିଲେ, ପ୍ରତ୍ୟେକ ପଲିଟିକାଲ ପାର୍ଟିର ବି ଲିଡର୍ସ ଆଣ୍ଡ ଏଜେଣ୍ଟ ଉପସ୍ଥିତ ଥିଲେ।
1: କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋର ଶ୍ରୀ ନୀଳମାଧବ ଜୀଉଙ୍କୁ ଦର୍ଶନ କରି ମହାନଦୀ ତଟରେ ଅବସ୍ଥିତ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି। ଜିଲ୍ଲାସ୍ତରୀୟ 77ତମ ବନ ମହୋତ୍ସବ ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଓ ନୟାଗଡ଼ ପୌର ପରିଷଦର ମିଳିତ ଆୟୋଜନରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପିଏମ୍ ସ୍ୱନିଧି ଯୋଜନାର ଜିଲ୍ଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦର ସଭାଗୃହରେ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଯୋଜନାର ଶୁଭାରମ୍ଭ ହୋଇଛି। ଜିଲ୍ଲା ହଲଚଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହଲଚଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: ପ୍ରଚାର କରୁଛୁ ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ, ଆଜି ଏହି କାର୍ଯ୍ୟକ୍ରମରେ ବିଷୟ ଅଛି ପରିବେଶ ଅନୁକୂଳ କୃଷି, ଗୋଟିଏ ଉପାଦେୟ ବିଷୟବସ୍ତୁ। ଆମ ବଞ୍ଚିବା ପାଇଁ କୃଷିର ଯେମିତି ଭୂମିକା ରହିଛି, ପରିବେଶର ମଧ୍ୟ ସେମିତି ଭୂମିକା ଅଛି। ଆମର ଖାଦ୍ୟ ଯେତିକି ଲୋଡ଼ା, ପରିବେଶରୁ ପାଣି ପବନ ସେତିକି ଲୋଡ଼ା। ଏହା ଦୂଷିତ କିମ୍ବା କମ୍ ହେଲେ ମଣିଷ ବଞ୍ଚିବା ଅସମ୍ଭବ। ଏସବୁ ବିଷୟରେ ଚିନ୍ତା କରିବା ଆଗରୁ ଏତେ ନଥିଲା। ବର୍ତ୍ତମାନ ଆମ ପାଖରେ ଅସରନ୍ତି ସୁବିଧା ସୁଯୋଗ ବୈଜ୍ଞାନିକ ବିଶେଷଜ୍ଞମାନେ ଯୋଗାଇ ଦେଉଛନ୍ତି ସତ, କିନ୍ତୁ ଅପରପକ୍ଷରେ ତାର ଦୁରୁପଯୋଗ ପ୍ରତିକୂଳ ପ୍ରଭାବ ଆମ ନିୟନ୍ତ୍ରଣ ବାହାରେ। ଆମର ଯେତେ ଉନ୍ନତି ଗୋଟିଏ ପଟେ, ପରିବେଶ ଜନିତ ବିପଦ ଗୋଟିଏ ପଟେ। ମଣିଷର ସାମୂହିକ ସୁଖ ପରିବେଶ ପାଇଁ ଆଣୁଛି ଅସରନ୍ତି ଦୁଃଖ, ଅର୍ଥାତ୍ ପରିବେଶ ଆମ ପାଇଁ ଶତ୍ରୁ ସାଜୁଛି। ପରିବେଶକୁ ନିଜ ନିୟନ୍ତ୍ରଣରେ ରଖିବା କୌଣସି ବୈଜ୍ଞାନିକ କିମ୍ବା ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ତେଣୁ ଆମେ ସମସ୍ତେ ସଚେତନ ହେବା ଦରକାର। ଯେଉଁ ପ୍ରକୃତି ଆମକୁ ପାଳୁଛି ତାର ସଂରକ୍ଷଣ ପ୍ରଥମେ ଲୋଡ଼ା। ଯେହେତୁ ଆମର କୃଷି ଜଳବାୟୁ ପରିବେଶ ଉପରେ ନିର୍ଭରଶୀଳ, ତେଣୁ ପରିବେଶର ଉନ୍ନତିରେ କୃଷିର ହିଁ ଉନ୍ନତି ସମ୍ଭବପର। ଶ୍ରୋତାବନ୍ଧୁ, ଆଜି ମଧ୍ୟ ସେମିତି ଗୋଟିଏ ପରିବେଶ ସଚେତନତା ଉପରେ ଚିନ୍ତା କଲା ଭଳି ଦିନଟିଏ ଆମେ ପାଳନ କରୁଛୁ। ଇଣ୍ଟରନ୍ୟାସନାଲ ଡେ ଅଫ୍ କମ୍ବାଇଣ୍ଡିଂ ସ୍ୟାଣ୍ଡ ଡଷ୍ଟ ଷ୍ଟର୍ମସ୍, ଅର୍ଥାତ୍ ବାଲି ଏବଂ ଧୂଳିଝଡ଼ ମୁକାବିଲା ପାଇଁ ଆନ୍ତର୍ଜାତୀୟ ଦିବସ। ଯାହାକୁ ଆମେ ପୂର୍ବରୁ ଖଣ୍ଡିଆଭୂତ କହି ଖେଳ ମନେ କରୁଥିଲୁ, ତାହା ବର୍ତ୍ତମାନ ଏତେ ପରିମାଣରେ ବଢ଼ିଯାଇଛି ଯେ ଏବେ ସେ ପରିବେଶ ପାଇଁ କାଳ ସାଜିଛି। ଏହି ଧୂଳିଝଡ଼ ପରିବେଶ ଛଡ଼ା ଆମ କୃଷି, ସ୍ୱାସ୍ଥ୍ୟ, ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଉଛି, ଋତୁଚକ୍ରରେ ବାଧା ପହଞ୍ଚାଉଛି। ଆମର ପାଣିପାଗ, ସୈନ୍ୟ ବିଭାଗ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ଜାଗାରେ ବ୍ୟବହୃତ ରାଡାର ପ୍ରଣାଳୀ ସଫଳତାର ସହ କାମ କରୁନାହିଁ। ଅନେକ ସମୟରେ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି। ଜୀବଜନ୍ତୁମାନଙ୍କ ପାଇଁ ମଧ୍ୟ ବିପଦର କାରଣ ପାଲଟୁଛି। ବାୟୁମଣ୍ଡଳ ଦୂଷିତ ହେବାରୁ ବହୁ ପ୍ରକାର ଜଟିଳ ରୋଗରେ ମଣିଷ ଆକ୍ରାନ୍ତ ହେଉଛନ୍ତି। ତେଣୁ ଏହା ମଧ୍ୟ ପ୍ରକୃତିର ଗୋଟିଏ କ୍ରୋଧ ଆମ ପାଇଁ। ଏଥିରୁ ରକ୍ଷା ପାଇବା ପାଇଁ ହେଲେ ପରିବେଶ ସୁସ୍ଥ ରଖିବା, ପ୍ରଚୁର ପରିମାଣରେ ଗଛ ଲଗାଇବା, ମାଟି ପାଣି ପବନକୁ ସ୍ୱଚ୍ଛ ରଖିବା, ଏହାଦ୍ୱାରା ଆମେ ପ୍ରକୃତିକୁ ଶାନ୍ତ କରିପାରିବା, ଯାହା ଆମ ପାଇଁ ମଙ୍ଗଳକାରୀ ହେବ। ପୁରାତନ ରଚନାରୁ ଗାଉଛନ୍ତି ତନ୍ମୟ କୁମାର ହୋତା।

ଅପେକ୍ଷା ଆମର ଯେଉଁ ରାସାୟନିକ ଖାଦ୍ୟସାରରେ ଆମେ ଯେଉଁ ଯବକ୍ଷାଜାନ ଖାଦ୍ୟସାର ବ୍ୟବହାର କରୁଛେ ତା ଯେଉଁ ନାଇଟ୍ରସ ଅକ୍ସାଇଡ୍ ମିଥେନ୍ ଏସବୁ ଗ୍ୟାସ୍ ଆଟ୍ମୋସ୍ଫିୟରକୁ ଯାଉଛି ଯାହାକି ଏକ ଗ୍ରୀନ୍ ହାଉସ୍ ଗ୍ୟାସ୍ ବା ତାକୁ ସବୁଜ ଗୃହ ଗ୍ୟାସ୍ ବୋଲି ଆମେ କହିପାରିବା ଓଡ଼ିଆରେ ସେହି ଗ୍ୟାସ୍ ଗୁଡ଼ିକ ଉପରେ ଯାଇ ଆମ ଓଜନ ସ୍ତରକୁ ନଷ୍ଟ କରିବା ସହିତ ବାୟୁମଣ୍ଡଳର ତାପମାତ୍ରାକୁ ବଢ଼ାଇବାରେ ସହାୟକ ହେଉଛି ତେଣୁକରି ଆମେ ଯଦି ଯବକ୍ଷାଜାନ ମାତ୍ରାକୁ ଠିକ୍ ସମୟରେ ଆବଶ୍ୟକ ମୁତାବକ ଯଦି ବ୍ୟବହାର କରିବା ତାହେଲେ ଏହି ଗ୍ୟାସ୍ର ପ୍ରଭାବରୁ ଆମେ ଆମ ପରିବେଶକୁ ସୁରକ୍ଷିତ କରିପାରିବା ଦ୍ୱିତୀୟତଃ ଆମେ ଯେଉଁ ଯନ୍ତ୍ର ବ୍ୟବହାର କରୁଛେ ହେଭି ଟ୍ରାକ୍ଟର୍ସ ଆମେ ୟୁଜ୍ କରୁଛେ କିମ୍ବା ମୋଲ୍ଡ ବୋର୍ଡ ପ୍ଲାଓ ବା ମୋଡ଼ପତ୍ର ଲଙ୍ଗଳ ବ୍ୟବହାର କରୁଛେ ବହୁତ ଓଜନ ଥିବା ଆମେ ଇକ୍ୱିପମେଣ୍ଟସ୍ ଆମେ ବ୍ୟବହାର କରୁଛେ ରିପର୍ ବ୍ୟବହାର କରୁଛେ ହାର୍ଭେଷ୍ଟର କମ୍ବାଇଣ୍ଡ ଆଜିକାଲି ତ ବହୁତ ଯନ୍ତ୍ରପାତିର ବହୁଳ ଆବଶ୍ୟକତା ମଧ୍ୟ ହେଲାଣି ଲୋକମାନେ ମଧ୍ୟ ଏହାକୁ ଗ୍ରହଣ ବି କଲେଣି କିନ୍ତୁ ତା'ର ଠିକ୍ ସମୟରେ ବ୍ୟବହାର ଏବଂ ବୈଜ୍ଞାନିକ ଉପଦେଶ ଅନୁସାରେ ବ୍ୟବହାର ଯଦି ଆମେ ନ କରିବା ତାହା ନିଶ୍ଚିତ ଆମ ମୃତ୍ତିକାର ଗୁଣକୁ ପ୍ରଭାବିତ କରୁଛି ଆମେ ଯଦି ବହୁ ବର୍ଷ ଧରିକି ନ ଦାନ୍ତ ବାଲା ଯେଉଁ ଆମ ଲଙ୍ଗଳ ରହିଛି ତା ଦେହରେ ଆମେ ଚାଷ କରୁଛେ ମୋଲ୍ଡ ବୋର୍ଡ ପ୍ଲାଓ ବା ଟ୍ରାକ୍ଟରରେ ଲାଗୁଥିବା ମୋଡ଼ପତ୍ର ଲଙ୍ଗଳକୁ ବ୍ୟବହାର କରୁନେ ତାଦ୍ୱାରା କ'ଣ ହେଉଛି ଟ୍ରାକ୍ଟର ବାରମ୍ବାର ଚାଲିବା ଫଳରେ ଟ୍ରାକ୍ଟରର ଓଜନ କଲ୍ଟିଭେଟରର ଯେଉଁ ଗଭୀରତା ସେ ଚାଷ କରୁଛି ତା ତଳେ ଗୋଟେ ହାର୍ଡ ପ୍ୟାନ୍ ବା ଗୋଟେ ଷ୍ଟାଣ ସ୍ତର ସୃଷ୍ଟି ହେଉଛି ଯାହାଦ୍ୱାରା କି ଆମ ବର୍ଷା ପାଣି ପଡ଼ିଲେ ମଧ୍ୟ ତାହା ଯେଉଁ ଆମର ରହିଛି ଭୂତଳ ଜଳକୁ ରିଚାର୍ଜ କରିପାରୁନାହିଁ ବା ମାଟ୍ରିକ୍ସରେ ତଳକୁ ଯାଉନାହିଁ ଯାହାଦ୍ୱାରା ଦୁଇଟି କ୍ଷତି ଆମର ହେଉଛି ଗୋଟିଏ ହେଉଛି ଆମର ପାଣିର ଯେଉଁ ସ୍ତର ରହିଛି ମାଟିରେ କୂଅ ପୋଖରୀର ସ୍ତର ରହିଛି ସେ ଧୀରେ ଧୀରେ କମିବାରେ ଲାଗିଛି ବର୍ଷ ପରେ ବର୍ଷ ଦେଖିବେ ଆପଣ ପ୍ରାୟ ପ୍ରତିବର୍ଷ ଜଳ କଷ୍ଟ ଅନୁଭୂତ ହେଉଛି ଖରାଦିନେ ତାର କାରଣ ହେଉଛି ବର୍ଷାର ମାତ୍ରା ଯଦିଓ ଆମର ପାଖାପାଖି ଆମର ସମାନ ରହିଛି କିନ୍ତୁ ଆମର ଯେତିକି ବର୍ଷା ହେଉଛି ତାହା ରନ୍ ଅଫ୍ ବା ଦୌଡ଼ିକି ମାଟି ଉପରେ ଚାଲିଯାଉଛି ଏବଂ ବିଭିନ୍ନ ମାଧ୍ୟମରେ ସେ ସମୁଦ୍ରରେ ମିଶୁଛି ଏବଂ ସେ ଯେଉଁ ସମୁଦ୍ରକୁ ଯିବା ଫଳରେ ସେ ଭୂତଳ ଜଳରେ ଆଉ ମିଶିପାରୁନାହିଁ ଦ୍ୱିତୀୟ କଥା ରହୁଛି ଯଦି ଆମେ ଭୂତଳ ଜଳକୁ ଆମେ ରିଚାର୍ଜ ନ କରିପାରିବା ଆମର ବୋରିଂ ସଂଖ୍ୟା ମଧ୍ୟ ବଢ଼ୁଛି ତା'ର ଭୂତଳ ଜଳକୁ ଅଧିକରୁ ଅଧିକ ଆମେ ନଷ୍ଟ କରୁଛେ ଆମେ ଏଥିରେ ମୋଲ୍ଡ ବୋର୍ଡ ପ୍ଲାଓ ବା ଯାହାକୁ ଆମେ କହୁଛେ ମୋଡ଼ପତ୍ର ଲଙ୍ଗଳ ଟ୍ରାକ୍ଟର ଚାଳିତ ତାହାଦେହରେ ଯଦି ଆମେ ହଳ କରିବା ତାହେଲେ ତା'ର ଗଭୀରତା ବହୁତ ଅଧିକା 7-8 ଇଞ୍ଚ ବା 9 ଇଞ୍ଚ ଗଭୀର ପର୍ଯ୍ୟନ୍ତ ମୋଡ଼ପତ୍ର ଲଙ୍ଗଳ ହଳ କରିଥାଏ ତେଣୁକରି ତାପରେ ଆମ ସେ ଯେଉଁ ହାର୍ଡ ପ୍ୟାନ୍ ବା କଠିନ ସ୍ତର ଗୋଟେ ମାଟିରେ ସୃଷ୍ଟି ହେଉଛି ତଳେ ସେଟା ମଧ୍ୟ ସୃଷ୍ଟି ହେବ ନାହିଁ ଧାନ କଥା ଯଦି ଆମେ ଚିନ୍ତା କରିବା ଧାନରେ ଆମେ ମୁଖ୍ୟତଃ କାଦୁଅ କରି ରୋଇବା ଗୋଟେ ଭାରି ଆଦୃତ ପଦ୍ଧତି ତେଣୁକରି ସେଇ ଯେଉଁ ଧାନକୁ କାଦୁଅ କରିବା ମାଟିକୁ କାଦୁଅ କରିବାର ଅର୍ଥ ହେଉଛି ଯେ ଟ୍ରାକ୍ଟରରେ ବା ଆପଣଙ୍କ ମୋଡ଼ପତ୍ର ଲଙ୍ଗଳରେ ହେଉ ବା ରୋଟାଭେଟରରେ ହେଉ ଆପଣ ଯେତେବେଳେ କାଦୁଅ କରୁଛନ୍ତି ପାଣି ସହିତ ମାଟିକୁ ତାର ଯେଉଁ ଭୌତିକ ସ୍ଥିତି ରହିଛି ମାଟିର ମୃତ୍ତିକାର ତାକୁ ଆମେ ନଷ୍ଟ କରୁଛେ ଏବଂ ତାକୁ ଗୋଟେ ଫେଣ୍ଟିକି ଚର୍ନିଂ ଇଫେକ୍ଟ ଦ୍ୱାରା ପ୍ରାକୃତିକ ଅବସ୍ଥାରେ ଯେଉଁ ସ୍ଥିତିରେ ମାଟି ରହିବା ଉଚିତ ତାକୁ ଆମେ ପ୍ରତିବର୍ଷ ନଷ୍ଟ କରୁଛେ ତାଦ୍ୱାରା କ'ଣ ହେଉଛି ମାଟିରୁ ବହୁ ମାତ୍ରାରେ ମିଥେନ୍ ଗ୍ୟାସ୍ର ନିର୍ଗତ ହେଉଛି ଏବଂ ତାହା ମଧ୍ୟ ଏକ ସବୁଜ ଗୃହ ଗ୍ୟାସ୍ ବୋଲି ଆମେ ଜାଣି ରଖିଛୁ ତେଣୁ ସବୁଜ ଗୃହ ଗ୍ୟାସ୍ର ମାତ୍ରା ବଢ଼ାଇବା ପାଇଁ ଆମ ଯେଉଁ କର୍ଷଣ ପଦ୍ଧତି ବା ଟିଲେଜ୍ ବା ଯେଉଁ ଆମେ ହଳ କରୁଛେ ତାହା ମଧ୍ୟ ବହୁ ମାତ୍ରାରେ ଦାୟୀ ଧାନକୁ କାଦୁଅ କରିକି ରୋଇବା ପରିବର୍ତ୍ତେ ବୁଣା ଧାନ ଆମେ କରିବା ବୁଣା ଧାନରେ ବୈଜ୍ଞାନିକ ପଦ୍ଧତିକୁ ଅବଲମ୍ବନ କରିବା ଆମ ପରିବେଶକୁ ଆମେ ସୁରକ୍ଷିତ ରଖିବା ସହିତ ଆମର ଯେଉଁ ସବୁଜ ଗୃହ ଗ୍ୟାସ୍କୁ ଆମେ ଯେଉଁ ନିୟନ୍ତ୍ରଣ କରିବା ସହିତ ଆମର ଉତ୍ପାଦନକୁ ମଧ୍ୟ ଆମେ ଏକ ଉଚ୍ଚ ସ୍ତରରେ ନିର୍ଦ୍ଧାରିତ କରି ରଖିପାରିବା ଯାହାକି ଏକ ଚିରହରିତ ବିପ୍ଳବରେ ପରିଣତ ହୋଇପାରିବ ଏବଂ ଆମ ଖାଦ୍ୟ ଉତ୍ପାଦନକୁ ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକ ଆବଶ୍ୟକ ସ୍ତରରେ ମେଣ୍ଟେନ୍ ମଧ୍ୟ କରିପାରିବା ବିକଶିତ ଦେଶ ଅପେକ୍ଷା ଆମ ଦେଶରେ ଯଦିଓ କୀଟନାଶକ ବା ରୋଗପୋକ ନିୟନ୍ତ୍ରଣ ପାଇଁ ଯେଉଁ ରାସାୟନିକ ବିଷ ଆମେ ବ୍ୟବହାର କରୁଛେ ବ୍ୟବହାରର ମାତ୍ରା ବହୁତ କମ୍ ଥିଲେ ମଧ୍ୟ ଯାହା ଅନୁସନ୍ଧାନ ଜଣାପଡ଼ିଛି ଆମ ଦେଶରେ ତା'ର କ୍ଷତିକାରକ ପ୍ରଭାବ ବା ତା'ର ଯେଉଁ ହାର୍ମଫୁଲ ପ୍ରଭାବ ରହିଛି ମଣିଷ ଏବଂ ମଣିଷର ସ୍ୱାସ୍ଥ୍ୟ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ ଏବଂ ମାଟିର ସ୍ୱାସ୍ଥ୍ୟ ଉପରେ ତାହା ବହୁତ ଅନ୍ୟ ଦେଶମାନଙ୍କଠାରୁ ଅଧିକ ତା'ର ଗୋଟିଏ ମାତ୍ର କାରଣ ହେଉଛି ଯେ ଆମେ ଆମର ବିନା ବୈଜ୍ଞାନିକ ପରାମର୍ଶରେ ଆମେ କୀଟନାଶକ ବ୍ୟବହାର କରିବା ଏବଂ ଯେଉଁ ସମୟରେ ବ୍ୟବହାର କରିବା କଥା ଯେଉଁ ମାତ୍ରାରେ ବ୍ୟବହାର କରିବା କଥା ଏବଂ କେତେ ବିଷରେ କେତେ ପାଣିର ଯେଉଁ ରହିବା କଥା ଦ୍ରବଣ ତାର ମାତ୍ରା ମଧ୍ୟ ନିର୍ଦ୍ଧାରିତ ରହିଛି ତାକୁ ମଧ୍ୟ ଆମେ ସଠିକ୍ ଭାବେ ମେଣ୍ଟେନ୍ କରୁନେ କୋଉ ସମୟରେ କୋଉ ବିଷ ବ୍ୟବହାର କରିବା ଉଚିତ ତାକୁ ମଧ୍ୟ ଆମେ ଠିକ୍ସେ ବ୍ୟବହାର କରୁନେ ତେଣୁ ଏଇ ଯେଉଁ ବିଷାକ୍ତ ଜିନିଷ ଆମେ ବ୍ୟବହାର କରୁଛେ ରୋଗପୋକ ନିୟନ୍ତ୍ରଣ କରିବା ପାଇଁ ସେ କାଳକ୍ରମେ ସମୟକ୍ରମେ ଆମ ଉତ୍ପାଦନ ବଢ଼ାଇବାରେ ସହାୟକ ହୋଇଥିଲେ ମଧ୍ୟ ଆମ ପରିବେଶକୁ ବହୁ ମାତ୍ରାରେ କ୍ଷତି ପହଞ୍ଚାଇଛି ଯିଏକି ବିଷାକ୍ତ ପ୍ରକ୍ରିୟା ମଣିଷର ଶରୀରରେ ଅନୁଭୂତ ହେଉଛି ଜୀବଜନ୍ତୁମାନଙ୍କ ପାଖରେ ଅନୁଭୂତ ହେଉଛି କୌଣସି ରାସାୟନିକ ବିଷ କେବେ ବି ହେଲେ ଜୀବଜଗତ ପାଇଁ ଲାଭଦାୟକ ନୁହେଁ କିନ୍ତୁ ତା'ର ଲାଭଦାୟକ ପ୍ରଭାବକୁ ଅନୁଭବ କରିବା ପାଇଁ ହେଲେ ଆମେ ତା'ର କ୍ଷତିକାରକ ପ୍ରଭାବକୁ ମଧ୍ୟ ଦୃଷ୍ଟି ଦେବା ଉଚିତ କିନ୍ତୁ ଏଇ ଯେଉଁ

0: କୀଟନାଶକ ଆମେ ବ୍ୟବହାର କରୁଛେ, କୀଟନାଶକକୁ ଯଦି ଆମେ ପରିବର୍ତ୍ତନ କରିପାରିବା, ଯେମିତିକି ଜୈବ କୀଟନାଶକ ଅଛି, ବିଭିନ୍ନ ପ୍ରକାର ଜୈବିକ ଜିନିଷ ଅଛି, ଯେମିତିକି ନିମ୍ବ ତେଲ ବା ତାକୁ ଆମେ ନିମ୍ ଅଏଲ ବୋଲି ମାର୍କେଟରେ ବହୁତ ମାତ୍ରାରେ ବହୁତ ନାମରେ ମିଳୁଛି ମାର୍କେଟରେ, ନିମ୍ବ ତେଲକୁ ଯଦି ଆମେ ବ୍ୟବହାର କରିବା ତାହେଲେ ବହୁତ ପୋକମାନଙ୍କୁ ଆମେ ଦମନ କରିପାରିବା, ତାଙ୍କ ନିୟନ୍ତ୍ରଣ କରିପାରିବା। ତେଣୁକରି ଗୋଟେ ଜୈବିକ କୀଟନାଶକ ହିସାବରେ ନିମ୍ବ ତେଲ ଆମ ଦେଶରେ ବହୁତ ସହଜରେ ଉପଲବ୍ଧ ଏବଂ ବହୁତ ଶସ୍ତାରେ ମଧ୍ୟ ଲୋକ ତାକୁ ବ୍ୟବହାର କରିପାରିବେ। ଜୈବିକ କୀଟ ଅଛନ୍ତି ଏବଂ ତାର ପ୍ରିଡେଟର୍ସ ଅଛନ୍ତି, ଟ୍ରାଇକୋକାର୍ସ ମାଧ୍ୟମରେ ମଧ୍ୟ ଆମ ବିଭିନ୍ନ ପରୀକ୍ଷାଗାରରେ ମିଳିଲାଣି। ବହୁତ ଭାଇରସେସ୍ ଅଛନ୍ତି, ହେଲିକୋଭର୍ପା ଭଳି ଭାଇରସେସ୍ ଅଛନ୍ତି, ଯେଉଁମାନେ କି ଆମର ବିଭିନ୍ନ କୀଟ ନିୟନ୍ତ୍ରଣରେ ମଧ୍ୟ ସହାୟକ ହୋଇଥାନ୍ତି। କିନ୍ତୁ ଏଇ ଯେଉଁ ଜୈବିକ କୀଟନାଶକ କୁହନ୍ତୁ ବା ପୋକ ନିୟନ୍ତ୍ରଣ ପାଇଁ ଆଉ ଗୋଟିଏ ପୋକ ଛାଡ଼ିବା ବିଲରେ, ଏହାଦ୍ୱାରା ଆମ ପରିବେଶରେ କୌଣସି କ୍ଷତି ହୋଇନଥାଏ ଏବଂ ଅନୁସନ୍ଧାନ ଜଣାପଡ଼ିଛି ଏଇ ଯେଉଁ ଜୀବାଣୁ କୁହନ୍ତୁ ବା ପୋକ କୁହନ୍ତୁ ବା ନିମ୍ବ ତେଲ କୁହନ୍ତୁ, ଆର କୌଣସି ହାନିକାରକ ପ୍ରଭାବ ଆମ ମଣିଷ ବା ଜୀବଜଗତ ଉପରେ ପ୍ରାୟ ନାହିଁ। ବିଷର ଯେଉଁ ପ୍ରଭାବ ରହିଛି ଆମ ଖାଦ୍ୟ ଉପରେ ଏବଂ ପରିବେଶ ଉପରେ, ଆମେ ତାକୁ ମଧ୍ୟ ଧୀରେ ଧୀରେ କମ୍ କରିଦେଇପାରିବା। ଆଉ ଗୋଟେ କଥା ହେଉଛି ଧାନ ପରେ ବିଲ ପଡ଼ିଆ ରହୁଛି, ଆମ ଜିଲ୍ଲା କଥା କୁହନ୍ତୁ ବା ଆମ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କ କଥା କୁହନ୍ତୁ, ପ୍ରାୟତଃ ଆସ୍ତେ ଆସ୍ତେ ଲୋକମାନଙ୍କର ରବି ଫସଲରେ ପ୍ରାୟ ଯଦି କୌଣସି ଜାଗାରେ ଜଳସେଚନର ସୁବିଧା ଅଛି ସେଠି ସେମାନେ ଉଚ୍ଚ ଅଧିକ ଲାଭକାରୀ ଫସଲ କରୁଛନ୍ତି, କିନ୍ତୁ ଅନ୍ୟାନ୍ୟ ଜମି ପ୍ରାୟତଃ ଆମ ଦେଶରେ ଆମ ରାଜ୍ୟରେ ଉପକୂଳ ଅଞ୍ଚଳରେ ପ୍ରାୟତଃ ପଡ଼ିଆ ରହୁଛି। ଆମ ଯେଉଁ ଅନ୍ୟ ଜିଲ୍ଲାଗୁଡ଼ିକ ରହିଲା ଅଭ୍ୟନ୍ତରୀଣ ଜିଲ୍ଲା, ତା ଦେହରେ ତ ମ୍ୟାକ୍ସିମମ୍ ଧାନଟିଏ ହିଁ ମଧ୍ୟ ଖରିଫ ଋତୁରେ କରିଥାନ୍ତି ଲୋକ ଏବଂ ପ୍ରାୟତଃ ଫସଲ ବିଲ ପଡ଼ିଆ ପଡ଼ିଥାଏ। ତ ଆମର ଯେଉଁ ରହିଛି ବୈଜ୍ଞାନିକମାନଙ୍କର ଯେଉଁ ଚିନ୍ତା ରହିଛି ବା ଯେଉଁ ନିର୍ଦ୍ଦେଶନା ରହିଛି, ତା ଅନୁସାରେ ଯଦି ଆମେ ଫସଲ ପର୍ଯ୍ୟାୟକୁ ଆପଣେଇବା, ଧାନ ପରେ ଡାଲିଜାତୀୟ ଫସଲ, ଡାଲିଜାତୀୟ ଫସଲ ପରେ ପୁଣି ଗୋଟିଏ ଛୋଟ ଅବଧିର ପନିପରିବା ଫସଲ, ତ ଏଇ ଯଦି ଆମେ ଫସଲ ଚକ୍ରକୁ ଆମେ ଆପଣେଇବା ତାହେଲେ ଫସଲମାନଙ୍କର ଯେଉଁ ରହିଛି ତାଙ୍କର ଯେଉଁ ଦକ୍ଷତା ରହିଛି ବିଭିନ୍ନ ଗଭୀରତାରୁ ଖାଦ୍ୟସାର ଗ୍ରହଣ କରିବା ଏବଂ ତାଙ୍କର ଯେଉଁ କେମୋ ଆଲିଲୋପାଥି ଇଫେକ୍ଟ ରହିଛି ମାଟି ଉପରେ ଏବଂ ପରିବେଶ ଉପରେ, ଯେମିତିକି ଆମେ ଧଣିଜା ଫସଲଟିଏ କରୁଛେ, ଆମେ ଧଣିଜା ଫସଲ ଯେତିକି ପତ୍ର ଆମର ଝଡ଼ିକି ସେ ବିଲରେ ପଡ଼େ, ପ୍ରାୟ ଯବକ୍ଷାଯାନ ସାର 60% ପର୍ଯ୍ୟନ୍ତ ଆମେ ସେ ବିଲରେ ରାସାୟନିକ ସ୍ରୋତରୁ ନ ଦେଲେ ମଧ୍ୟ ଚଳିବ। ତା ଅର୍ଥ ଆମେ ଧାନ ପୂର୍ବରୁ ଯଦି ନଳିତା କରୁଛେ ତାହେଲେ ଗୋଟେ ଫସଲ ପାଇବା ସହିତ ଆମେ ଧାନ ପାଇଁ ମଧ୍ୟ ସିଏ କିଛି ଖାଦ୍ୟସାର ଛାଡ଼ି ଚାଲିଯାଉଛି। ତାପରେ ଆଉ ଗୋଟିଏ କଥା ଯଦି ଆମେ ପରିବେଶ ଅନୁକୂଳ କୃଷି ବିଷୟରେ କହିବା ତାହେଲେ ସିଏ ହେଉଛି ଗୋଟେ କୃଷି ବନୀକରଣ। ଯେଉଁ ଅଞ୍ଚଳରେ ଆମେ କୃଷି କରୁନେ, ଆମ ଅଞ୍ଚଳରେ ଧର ପୋଖରୀ ହୁଡ଼ା ରହିଛି କି ପତିତ ଜମି ରହିଛି, ଯଦି ଆମେ ବନୀକରଣ କରିବା ତାହେଲେ ସେଠି ତାର ଯେଉଁ ବାୟୋଡାଇଭର୍ସିଟି ଅଛି, ଜୈବ ବିବିଧତା ଅଛି, ସେ ବଜାୟ ରଖିପାରିବା। କୃଷକମାନଙ୍କ ପାଇଁ ଯେଉଁ ପରିବେଶ ସୃଷ୍ଟି ହୋଇଛି ତାକୁ ଆମେ ଚିରସ୍ଥାୟୀ କରିପାରିବା ଏବଂ ତା ଦେହରେ ଉତ୍ପାଦନ ଏବଂ ଉତ୍ପାଦକତାକୁ ଆମେ ଏକ ନିର୍ଦ୍ଦିଷ୍ଟ ସ୍ତରରେ ବହୁତ ଲମ୍ବା ଅବଧି ପର୍ଯ୍ୟନ୍ତ ମେଣ୍ଟେନ୍ ମଧ୍ୟ କରିପାରିବା, ଯାହାଦ୍ୱାରା କି ଆମର ଖାଦ୍ୟ ନିରାପତ୍ତା ସହିତ ଆମର ପୋଷଣ ନିରାପତ୍ତା, ପରିବେଶ ନିରାପତ୍ତା ଏବଂ ସୁରକ୍ଷିତ ଖାଦ୍ୟ ଉତ୍ପାଦନରେ ମଧ୍ୟ ଆମ କୃଷିକୁ ଆମେ ସହାୟକ ହୋଇପାରିବା।
1: ଡକ୍ଟର ଦିଲ୍ଲୀପ ରଞ୍ଜନ ଷଡ଼ଙ୍ଗୀ ପରିବେଶ ଅନୁକୂଳ କୃଷି ବିଷୟରେ ଖୁବ୍ ସୁନ୍ଦର ସରଳ ଭାବରେ ଆଲୋଚନା କଲେ। ଏଥିରୁ ଆମେ କ'ଣ ଶିଖିଲେ ଜାଣିବା ପାଇଁ ତିନୋଟି ପ୍ରଶ୍ନ ପଚାରୁଛନ୍ତି, ଟିପି ରଖନ୍ତୁ ଏବଂ ଏହାର ସଠିକ ଉତ୍ତର ଆମକୁ ଚିଠି ଲେଖି ଜଣାନ୍ତୁ।
0: ପ୍ରଥମ ପ୍ରଶ୍ନ ହେଉଛି ଜୈବିକ କୀଟନାଶକର ନାମ କ'ଣ? ଆଉ ଥରେ ଲେଖି ରଖନ୍ତୁ, ଗୋଟିଏ ଜୈବିକ କୀଟନାଶକର ନାମ କ'ଣ? ପ୍ରଶ୍ନ ନମ୍ବର 2, ସବୁଜ ଗୃହ ଗ୍ୟାସର ନାମ କ'ଣ? ଆଉ ଥରେ ପ୍ରଶ୍ନଟି କହି ରଖୁଛି, ସବୁଜ ଗୃହ ଗ୍ୟାସର ନାମ କ'ଣ? ତୃତୀୟ ପ୍ରଶ୍ନ, ଡିଏସ୍ଆର୍ ଓ ଏସ୍ଆର୍ଆଇ ର ପୁରା ନାମ କ'ଣ? ପ୍ରଶ୍ନଟି ଆଉ ଥରେ ଲେଖି ରଖନ୍ତୁ, ଡିଏସ୍ଆର୍ ଓ ଏସ୍ଆର୍ଆଇ ର ପୁରା ନାମ କ'ଣ?
1: ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ ସମ୍ପର୍କୀୟ ମତାମତ ଲେଖି ଆମକୁ ଚିଠି ଦେବେ। ଚିଠି ଲେଖିବାର ଠିକଣା ଆକାଶବାଣୀରୁ କୃଷି ଶିକ୍ଷା, କୃଷି ଓ ଗୃହ ପରିଚାଳନା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ଆଜି ପାଇଁ ଏତିକି ରହୁଛୁ, ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।
1: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀଠାରେ 16 ଜୁଲାଇ 2026 ଚଳିତ ବର୍ଷ ଗୁରୁବାର ଦିନ ଅନୁଷ୍ଠିତ ହେବ। ଚଳିତ ବର୍ଷର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆସନ୍ତୁ ଜାଣିବା। ଆମ ସହିତ ଅଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ, ତାଙ୍କୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର, ଆପଣଙ୍କ ଆଲୋଚନାକୁ ସ୍ୱାଗତ କରୁଛୁ। ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚଳିତ ବର୍ଷ ଜଗନ୍ନାଥ ପ୍ରେମୀ ଭକ୍ତଗଣ ଯେଉଁମାନେ ଶ୍ରୀକ୍ଷେତ୍ରକୁ ଆସିବେ କ'ଣ ସବୁ ସୁବିଧା ସୁଯୋଗ ସେମାନଙ୍କୁ ଦିଆଯାଉଛି ସେ ବିଷୟରେ ଟିକେ କୁହନ୍ତୁ।
2: ଜୟ ଜଗନ୍ନାଥ, ସମସ୍ତଙ୍କୁ ମୋର ନମସ୍କାର। ଚଳିତ ବର୍ଷ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ଅଛି। ଏହା ପୂର୍ବରୁ ଆମର ଜିଲ୍ଲାପାଳଙ୍କ ମହୋଦୟଙ୍କର ପରିଚାଳନାରେ ବହୁତ ଗୁଡ଼ିଏ ବୈଠକ ହୋଇଯାଇଛି। ଆମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆମେ ଆମର ପୁରୀ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଆମେ ଆମର ଅଧିକ ବେଡ୍ ଶଯ୍ୟା ପକାଇଅଛୁ। ଏହି ସମୟରେ ଆମର ବର୍ନ ୟୁନିଟ୍, ଟ୍ରମା ୟୁନିଟ୍ ଏବଂ ଆଇସିୟୁକୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ କରି ରଖିଅଛୁ।
1: ତେବେ ବିଶେଷ ଭାବରେ ମୁଖ୍ୟ ଚିକିତ୍ସାଳୟରେ ରଥଯାତ୍ରା ପାଇଁ ଯେମିତି ପ୍ରତିବର୍ଷ ଅଧିକ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ ଦାୟିତ୍ୱ ଦିଆଯାଇଥାଏ ସେମାନଙ୍କୁ, ଚଳିତ ବର୍ଷ କେତେ ଅଧିକ ଡାକ୍ତର ଆସୁଛନ୍ତି ଏବଂ ପାରାମେଡିକାଲ ଷ୍ଟାଫ ନିଯୁକ୍ତ ହୋଇଛନ୍ତି ଏହି କାମ ପାଇଁ?
2: ଚଳିତ ବର୍ଷ ଆମର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସକାଶେ ଆମେ 230 ଜଣ MBBS ଡାକ୍ତର, 72 ଜଣ ସ୍ପେଶାଲିଷ୍ଟ ମେଡିସିନ୍ ଓ ସର୍ଜରୀ ଅର୍ଥୋପେଡିକ୍ ସ୍ପେଶାଲିଷ୍ଟ, 6 ଜଣ ସୁପର ସ୍ପେଶାଲିଷ୍ଟ କାର୍ଡିଓଲୋଜି, ନ୍ୟୁରୋ ସର୍ଜରୀ ଏବଂ ପ୍ଲାଷ୍ଟିକ ସର୍ଜରୀ ଡାକ୍ତରଙ୍କୁ ଆମେ ଆଣୁଅଛୁ।

0: ଏବଂ ଆମର 200 ଜଣ ନର୍ସିଂ ଅଫିସର, 200 ଜଣ ପାରାମେଡିକ୍ସ ଏବଂ 75 ଜଣ ଫର୍ମାସି ଅଫିସରଙ୍କୁ ଆମେ ରଥଯାତ୍ରା ଲାଗି ଆଣୁଅଛୁ।
1: ତେବେ ରୋଗୀମାନେ ଯେତେବେଳେ ଆସନ୍ତି ସେମାନଙ୍କ ପାଇଁ ଯଥେଷ୍ଟ ପରିମାଣରେ ଶଯ୍ୟା ଥିବାର ଆବଶ୍ୟକତା ଅଛି। ଚଳିତ ବର୍ଷ ସାଧାରଣ ଭାବରେ ଯେଉଁ ବର୍ଷ ସାରା ଯେତିକି ଶଯ୍ୟା ଥାଏ ବା ବେଡ୍ ଥାଏ, ରଥଯାତ୍ରା ପାଇଁ କେତେ ଅଧିକ ବେଡ୍ର ବ୍ୟବସ୍ଥା କରାଯାଉଛି?
0: ରଥଯାତ୍ରା ଲାଗି ଆମେ ସମୁଦ୍ର ପୁରୀ ଜିଲ୍ଲାରେ 331 ଅଧିକ ବେଡ୍ର ଶଯ୍ୟାକୁ ରଖିଅଛୁ। ଆମର ବଡ଼ ଡାକ୍ତରଖାନାରେ ଆମର 150 ଅଧିକ ଶଯ୍ୟା ଅଛି ଏବଂ ଆମର ଯକ୍ଷ୍ମା ଏବଂ ସଂକ୍ରମକ ହସ୍ପିଟାଲରେ 80 ଆମର ଅଧିକ ଶଯ୍ୟା ଅଛି ଏବଂ ପୁରୀ ଜିଲ୍ଲାର ଅନ୍ୟ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମେ ଆମର ସେହି ଅନୁସାରେ ଆମେ 10 ଲେଖା ଅଧିକ ଶଯ୍ୟା ରଖିଅଛୁ।
1: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡ଼ିଦେଲେ, ଯାହାକି ବଡ଼ଦାଣ୍ଡରେ ସମସ୍ତେ ତାକୁ ଦେଖିପାରୁଛନ୍ତି, ଦୃଶ୍ୟମାନ ହେଉଛି, ଆଉ କେଉଁ କେଉଁ ସ୍ଥାନରେ ଆମର ସରକାରଙ୍କର ବ୍ୟବସ୍ଥା ରହିଛି ଯେଉଁଠାରେ କି ଆମର ଜଗନ୍ନାଥ ପ୍ରେମୀ ଭକ୍ତମାନେ ସେମାନଙ୍କର ଚିକିତ୍ସା ଯଦି ଦରକାର ପଡ଼େ କରିପାରିବେ?
0: ଏହି ସମୟରେ ଆମର ପୁରୀର ଡିଫରେଣ୍ଟ ଜାଗା ମାନଙ୍କରେ ଆମେ 30 ଆଶୁ ଚିକିତ୍ସା କେନ୍ଦ୍ର ଫାଷ୍ଟ ଏଡ୍ ସେଣ୍ଟର କରିଅଛୁ, ଯେଉଁଟାକି ଏବର୍ଷ ଆମର ନୂଆ କରି ଆମେ ବଡ଼ଦାଣ୍ଡ ଏବଂ ରେଲୱେ ଷ୍ଟେସନ ପାଖରେ 8 10 ବିଶିଷ୍ଟ ହସ୍ପିଟାଲ, ମିନି ହସ୍ପିଟାଲ ଆମେ କରିଅଛୁ, ଯେଉଁଠି ଆମର ମେଡିସିନ ସ୍ପେଶାଲିଷ୍ଟ, ସର୍ଜରୀ ସ୍ପେଶାଲିଷ୍ଟ ସେଠି ରହିବେ। ଏବଂ ଏଇଟା ଆମର ଅଛି ମନ୍ଦିର ପାଖରେ, ଆମର ରଘୁନନ୍ଦନ ଲାଇବ୍ରେରୀ ପାଖରେ ଗୋଟେ ଅଛି, ବଗଲା ଧର୍ମଶାଳା ପାଖରେ ଗୋଟେ ଅଛି, ବସ୍ ଷ୍ଟାଣ୍ଡ ପାଖରେ ଗୋଟେ ଅଛି ଏବଂ ଆମର ଭୋଳାନାଥ ବିଦ୍ୟାପୀଠ ପାଖରେ ଗୋଟେ ଅଛି। ଏହି ଅନୁସାରେ ଆମେ 8 10 ବିଶିଷ୍ଟ ହସ୍ପିଟାଲ ଆମେ କରିଅଛୁ। ତେଣୁ ଭକ୍ତମାନଙ୍କର କିଛି ଅସୁବିଧା ହେଲେ ବଡ଼ଦାଣ୍ଡରେ ଆମେ ବହୁତ ପ୍ରକାର କରିଅଛୁ ଏବଂ ମନ୍ଦିର ଠାରୁ ମର୍ତ୍ତିକୋଟ ଛକ ପର୍ଯ୍ୟନ୍ତ ଆମର ଯେତେକ ଆଶୁ ଚିକିତ୍ସା କେନ୍ଦ୍ର ଅଛି ତାକୁ ଆମେ ଏସିର ବ୍ୟବସ୍ଥା ଏ ବର୍ଷ କରିଅଛୁ।
1: ଆପଣ ତ ବଡ଼ଦାଣ୍ଡ କଥା କହିଲେ, ଯେଉଁ ଆଶୁ ଚିକିତ୍ସା କେନ୍ଦ୍ର, କିନ୍ତୁ ପୁରୀ ସହରକୁ ଯେଉଁ ପ୍ରବେଶ ପଥ ରହିଛି, ଲକ୍ଷାଧିକ ଭକ୍ତ ସେହି ରାସ୍ତା ଦେଇକରି ସହରକୁ ଆସିବେ, ସେହି ବାଟରେ ଯଦି କୌଣସି କାହାର ଅସୁବିଧା ହୁଏ, ସ୍ୱାସ୍ଥ୍ୟଗତ ସମସ୍ୟା ହୁଏ, ତାହେଲେ ସେମାନଙ୍କ ପାଇଁ କ'ଣ ବ୍ୟବସ୍ଥା କରାଯାଇଛି?
0: ଆମର ଜାତୀୟ ରାଜପଥରେ ପୁରୀ ଭୁବନେଶ୍ୱରରେ ଆମର 7 ଆଶୁ ଚିକିତ୍ସା କେନ୍ଦ୍ର କରିଅଛୁ ଏବଂ ପୁରୀ ରାସ୍ତା କଡ଼ରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କୁ ଆମେ ସମ୍ପୂର୍ଣ୍ଣ ରୂପେ ସଜାଗ ରହିବା ପାଇଁ କହିଅଛୁ। ସେହି ଅନୁସାରେ ପୁରୀ କୋଣାର୍କ ରୋଡ଼ରେ ଆମର 4 ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି ଏବଂ ପୁରୀ ସାତପଡ଼ା ରୋଡ଼ରେ ମଧ୍ୟ ଆମର 2 ଆଶୁ ଚିକିତ୍ସା କେନ୍ଦ୍ର କରାଯାଇଅଛି। ତେଣୁ ସେହି ଅନୁସାରେ ଆମେ ଭାବୁଛୁ ଭକ୍ତମାନଙ୍କର ଯଦି କିଛି ଅସୁବିଧା ହେଲା, ତେଣୁ ଆମର କିଛି ବିଶେଷ ଅସୁବିଧା ହେବନି, ଆମେ ତାଙ୍କୁ ଭଗବାନଙ୍କ ଦ୍ୱାରା ସେବା ଯୋଗାଇ ପାରିବୁ। ହଁ, ରଥଯାତ୍ରା ଲାଗି ଆମେ ପୁରା ସମ୍ପୂର୍ଣ୍ଣ ରୂପେ ଆମେ ପ୍ରସ୍ତୁତ ଅଛୁ। ଯେଉଁ ପ୍ରକାର ଔଷଧ ଦରକାର ପଡ଼ିବ ଆମେ ସବୁ ପ୍ରକାର ଔଷଧ ଆମେ ଏପଟେ ଗଚ୍ଛିତ କରି ରଖିଅଛୁ।
1: ଆଉ ଗୋଟେ କଥା ହେଲା, ଆମର ବର୍ଷା ଦିନେ ବିଶେଷ ଭାବରେ ରଥଯାତ୍ରା ଯୋଉ ଆଷାଢ ମାସ ଏହି ସମୟରେ ହୋଇଥାଏ, ତେଣୁ ମୁଖ୍ୟ ଗୋଟେ ସମସ୍ୟା ଆସେ, ଯେଉଁ ଖାଦ୍ୟ ଦୂଷିତ ହେବାର ସମ୍ଭାବନା ଥାଏ। ଅନେକ ହୋଟେଲ ବଡ଼ଦାଣ୍ଡ ଦୁଇ ପାର୍ଶ୍ୱରେ ରହିଛି ଏବଂ ସହରର ବିଭିନ୍ନ ସ୍ଥାନରେ ରହିଛି, ସମୁଦ୍ର କୂଳରେ ରହିଛି। ଖାଦ୍ୟର ମାନ ପରୀକ୍ଷା ପାଇଁ ବା ସେମିତି କିଛି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି, ସମସ୍ତେ ସଚେତନ ହୋଇପାରିବେ?
0: ଖାଦ୍ୟର ମାନ ପରୀକ୍ଷା କରିବା ପାଇଁ କି ଆମର ଫୁଡ୍ ସେଫ୍ଟି ଅଫିସର ମାନେ ମେ 15 ଠାରୁ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି, ଯାହାକି ଆମର ସ୍ନାନ ପୂର୍ଣ୍ଣିମା ପରଠାରୁ ଏହାକୁ ତ୍ୱରିତ ଉପାୟରେ ଏଇଟା କାମ କରାଯାଉଅଛି ଏବଂ ଆମର ବିଭିନ୍ନ ସ୍ଥାନରେ ମନ୍ଦିର ପାର୍ଶ୍ୱ ହେଲା କି ଆମର ସମୁଦ୍ର କୂଳ ହେଲା ଏବଂ ଅଲାରନାଥଙ୍କ ପାଖରେ ଆମର ଯେଉଁ ବ୍ରହ୍ମଗିରି ପାଖରେ ଅଛି, ଆମର ତ୍ୱରିତ ଉପରେ ଆମେ କାର୍ଯ୍ୟ କରୁଅଛୁ। ତେଣୁ ଖାଦ୍ୟର ମାନକୁ ଠିକ୍ ବଜାୟ ରଖିବା ପାଇଁ କି ଆମର ଫୁଡ୍ ସେଫ୍ଟି ଅଫିସର ମାନେ ପ୍ରସ୍ତୁତ ଅଛନ୍ତି।
1: ଆଉ ଗୋଟେ କଥା ହେଲା, ଯେତେବେଳେ ରଥ ବଡ଼ଦାଣ୍ଡରେ ଚାଲେ ସେତେବେଳେ ବହୁତ ଭିଡ଼ ହୁଏ ଏବଂ ଭିଡ଼ ଭିତରେ ବେଳେବେଳେ ଦଳା ଚକଟା ହୋଇ ମଧ୍ୟ କେତେକ ଆହତ ହୋଇଥାନ୍ତି, ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପାଇଁ କ'ଣ ବ୍ୟବସ୍ଥା ରହିଛି? ଯେଉଁ ଗ୍ରୀନ କରିଡର କଥା କୁହାଯାଉଛି, ସେମାନଙ୍କୁ କୌଣସି ଭଲେଣ୍ଟିୟର ସେମିତି ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବା ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା କ'ଣ ଏ ବର୍ଷ ବିଶେଷ ବ୍ୟବସ୍ଥା କରାଯାଇଛି, ସେମାନେ ଗହଳି ଭିତରୁ ମୁଖ୍ୟ ଚିକିତ୍ସାଳୟକୁ ବା ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରକୁ ଯାଇପାରିବେ?
0: ଗହଳି ସମୟରେ ଯେଉଁମାନଙ୍କର କିଛି ଅସୁବିଧା ହେଉଛି ତା ପାଇଁ ଆମେ ବିଭିନ୍ନ ଜାଗାରେ ଆମର ଫାଷ୍ଟ ଏଡ୍ ସେଣ୍ଟର ବା ଆଶୁ ଚିକିତ୍ସା କେନ୍ଦ୍ର କରିଛୁ, ତା ସହିତ ଅସ୍ଥାୟୀ ଡାକ୍ତରଖାନାମାନ କରିଅଛୁ। ସେହି ଅନୁସାରେ ଆମର ଷ୍ଟ୍ରେଚର ପାର୍ଟି ମାନେ ମଧ୍ୟ ନିୟୋଜିତ ଅଛନ୍ତି ଏବଂ ଯେଉଁଟା ଆପଣ କହିଲେ ଗ୍ରୀନ କରିଡର କଥା, ଗ୍ରୀନ କରିଡର ମଧ୍ୟ ଏ ବର୍ଷ ବିଭିନ୍ନ ଏନ୍ଜିଓଙ୍କ ଦ୍ୱାରା ସେଟା ଠିକ୍ ପାଖରେ ଗତ ବର୍ଷ ଭଳି ରହିବ। ତେଣୁ ଆମେ ସେହି ଅନୁସାରେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ତାହେଲେ ଆମେ ତାଙ୍କୁ ସେବା ଯୋଗାଇ ପାରିବୁ।
1: ସମୁଦ୍ର ସ୍ନାନ ଅନେକ ତୀର୍ଥଯାତ୍ରୀ କରିପାରନ୍ତି, ଏପଟେ ଜଗନ୍ନାଥ ଦର୍ଶନ, ରଥଟଣା, ତା ସହିତ ସମୁଦ୍ର ସ୍ନାନ, ଆଉ ବିଶେଷ ଭାବରେ ବିଗତ ଦିନରେ ମଧ୍ୟ ଦେଖିବାକୁ ମିଳିଛି ଯେ ଜେଲି ଫିସ୍ ଏବଂ ଅନ୍ୟାନ୍ୟ ଯେଉଁ କୌଣସି ଯେଉଁ ଜୀବ ଦ୍ୱାରା ସେମାନେ ଆକ୍ରାନ୍ତ ହୋଇଥାନ୍ତି, ବିଭିନ୍ନ ଚର୍ମରେ ତାଙ୍କର ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ରଥଯାତ୍ରା ସମୟରେ ଯଦି କେହି ସେଥିରେ ପ୍ରଭାବିତ ହୁଅନ୍ତି ଏବଂ ଚିକିତ୍ସାଳୟକୁ ଆସନ୍ତି, କ'ଣ ସୁବିଧା ରହିଛି ଏବଂ ସେମାନଙ୍କୁ କ'ଣ କହିବେ ଯାହାଦ୍ୱାରା କି ସେମାନେ ସମୁଦ୍ର ସ୍ନାନ ପୂର୍ବରୁ ସତର୍କ ହୋଇପାରିବେ?
0: ଏହି ସମୟରେ ଯଦି ସମୁଦ୍ର କୂଳରେ କିଛି ସି ଇଞ୍ଜୁରୀ ହେଲା, ସି ଇଞ୍ଜୁରୀ ସାଧାରଣତଃ କିଛି ଫ୍ରାକ୍ଚର ଟାଇପ୍ର ହୁଏ କିମ୍ବା କିଛି ମାଇଲ୍ଡିଆ ଟାଇପ୍ର ହୁଏ, ଓଭର ସ୍କିନ୍ ଇଞ୍ଜୁରୀ ହୁଏ, ତେଣୁ ଆମେ ସମସ୍ତଙ୍କୁ କହୁଛୁ ଏହି ସମୟରେ ଆପଣମାନେ ବେଶି ଭିଡ଼ ସମୟରେ ସମୁଦ୍ରରେ ବେଶି ଗାଧୋଇବା ବାରଣ କରନ୍ତୁ ଏବଂ ସେଠି ଥିବା ଆମର ଲାଇଫ୍ ଗାର୍ଡ ମାନଙ୍କର ଠିକ୍ ରୂପରେ ତାଙ୍କର ପରାମର୍ଶ ନିଅନ୍ତୁ ଏବଂ ଯଦି କିଛି ଅସୁବିଧା ହେଲା

0: ଆମେ ସି ବିଚ୍ ଅଞ୍ଚଳରେ ଆମେ 5ଟି ଆଶୁ ଚିକିତ୍ସା କେନ୍ଦ୍ରର ସୁବିଧା କରିଅଛୁ ଏବଂ ଆମର ଆମ୍ବୁଲାନ୍ସର ସୁବିଧା ଅଛି। ଆପଣ ସଙ୍ଗେ ସଙ୍ଗେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ହସ୍ପିଟାଲରେ ଆମର ସବୁ ସ୍ପେଶାଲିଷ୍ଟ ଡାକ୍ତରମାନେ ଅଛନ୍ତି, ଆପଣ ଆସି ତାଙ୍କର ପରାମର୍ଶ ଗ୍ରହଣ କରନ୍ତୁ।
1: ଆପଣ ଆମ୍ବୁଲାନ୍ସ କଥା କହିଲେ, ବର୍ଷ ସାରା ତ ଆମ୍ବୁଲାନ୍ସର ବ୍ୟବସ୍ଥା କିଛି ପରିମାଣରେ ରହିଛି, ଆଉ ଚଳିତ ବର୍ଷ ରଥଯାତ୍ରା ପାଇଁ କେତେ ଅଧିକ ଆମ୍ବୁଲାନ୍ସ ରଖାଯାଇଛି ଯାହାଫଳରେ କି ତାର ସୁବିଧା ଯିଏ ଚାହିଁବେ ନେଇପାରିବେ?
0: ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ସରକାରୀ ସ୍ତରରେ 46ଟି ଆମ୍ବୁଲାନ୍ସ ଆମେ ଆଣୁଛୁ ଏବଂ ବେସରକାରୀ ସ୍ଥଳରୁ 41ଟି ଆମ୍ବୁଲାନ୍ସର ଆମର ବ୍ୟବସ୍ଥା କରାଯାଇଅଛି। ଏହି 46ଟି ଆମ୍ବୁଲାନ୍ସକୁ ଆମେ ପୁରୀ ସହର ଏବଂ ପୁରୀର ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରୁଅଛୁ। ତେଣୁ ଆମ୍ବୁଲାନ୍ସର ଗୋଟେ ପ୍ରପର କରିଡର ଆମେ କରୁଛୁ, ସେହି ଅନୁସାରେ ଆମେ ଭାବୁଛୁ ଯଦି କିଛି କାହାର ଅସୁବିଧା ହେଲା ତାହେଲେ ଆମେ ସେହି ଅନୁସାରେ ଲୋକମାନେ ଆମ୍ବୁଲାନ୍ସର ସୁବିଧା ନେଇପାରିବେ।
1: ଏହି ଆମ୍ବୁଲାନ୍ସ କେମିତି ଲୋକମାନେ ଯୋଗାଯୋଗ କରିବେ, ତାର ନମ୍ବର କ'ଣ, କୋଉ ସ୍ଥାନରେ ସେଇଟା ଉପଲବ୍ଧ ଅଛି ଯାହାଫଳରେ କି ସେମାନେ ଯୋଗାଯୋଗ କରିପାରିବେ, ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯେଉଁ ସୁବିଧା ଦିଆଯାଉଛି ସେ ବିଷୟରେ ସୂଚନା କିଭଳି ଭାବରେ ସେମାନେ ଶୀଘ୍ର ପାଇପାରିବେ?
0: ଆମ୍ବୁଲାନ୍ସ ଗୁଡ଼ିକୁ ଆମେ ପୁରୀର ବଡ଼ଦାଣ୍ଡ ଏବଂ ପୁରୀର ସମୁଦ୍ରକୂଳ ଏବଂ ପୁରୀ ସହରର ରାସ୍ତାକଡ଼ମାନଙ୍କରେ ବିଭିନ୍ନ ଜାଗାରେ ଆମେ ତାକୁ ଅବସ୍ଥାପିତ କରିଅଛୁ ଏବଂ ସେହି ଅନୁସାରେ ଆମର ପୋଲିସର ଯେଉଁ କଣ୍ଟ୍ରୋଲ ରୁମ୍ ମାନ ହେବ ଆମେ ଆମ୍ବୁଲାନ୍ସ ଆମ ପାଖରେ ଆସି ଜଏନ୍ କଲେ ଆମ୍ବୁଲାନ୍ସର ନମ୍ବର ସମସ୍ତଙ୍କୁ ଯୋଗାଇ ପାରିବୁ। ତେଣୁ ଆମର ବି ଗୋଟେ 24x7 ଗୋଟେ କଣ୍ଟ୍ରୋଲ ରୁମ୍ ସେହି ସମୟରେ ଫଙ୍କସନ୍ କରିବ। ଆମେ ଭାବୁଛୁ ଯଦି କାହାର କିଛି ଅସୁବିଧା ହେଲା ଯାହାର କି ନମ୍ବର ଆମର ଡିଫରେଣ୍ଟ ଡିଜିଟାଲ ସୋ ଯୋଉଟା କରାହଉଛି ସରକାରଙ୍କ ତରଫରୁ ତାକୁ ଜାଣିପାରିବେ, ସେମାନେ ଆମକୁ କଣ୍ଟ୍ରୋଲ ରୁମ୍କୁ ଫୋନ୍ କଲେ ଆମେ ସବୁ ଜାଣିପାରିବେ।
1: ଗୁରୁତର ରୋଗୀଙ୍କ ପାଇଁ ଦରକାର ଆଇସିୟୁ, ବର୍ତ୍ତମାନ କେତେ ଆଇସିୟୁ ରହିଛି ଏବଂ ବିଶେଷ ଭାବରେ କିଛି ଆଇସିୟୁ ପ୍ରସ୍ତୁତ କରି ରଖାଯାଉଛି କି ରଥଯାତ୍ରା ପାଇଁ ଚଳିତ 2026 ବର୍ଷରେ?
0: ଚଳିତ 2026 ରଥଯାତ୍ରା ନିମନ୍ତେ ଆମର ଯକ୍ଷ୍ମା ଏବଂ ସଂକ୍ରାମକ ୱାର୍ଡରେ ଅଧିକ 15ଟି ଆଇସିୟୁ ବେଡ୍ ଯାହାକି ଆମର ଏମ୍ସ ଭୁବନେଶ୍ୱରଙ୍କର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେବ। ତା ସହିତ ଆମର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା 10ଟି ଆଇସିୟୁ ବେଡ୍କୁ ଆମେ ଫୁଲ୍ ରୂପେ ଫଙ୍କସନ୍ କରିବୁ।
1: ବିଶେଷ ଭାବରେ ବିଭିନ୍ନ ରାଜ୍ୟରୁ ତୀର୍ଥଯାତ୍ରୀ ଆସୁଛନ୍ତି, ଯେଉଁମାନେ ଓଡ଼ିଆ ଯାତ୍ରୀ ଆସୁଛନ୍ତି ସେମାନଙ୍କ ପାଇଁ ଅସୁବିଧା କିଛି ନାହିଁ, କିନ୍ତୁ ଅନ୍ୟାନ୍ୟ ଭାଷାରେ ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ ଯେଉଁ ତୀର୍ଥଯାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ସୁବିଧା ସମ୍ପର୍କରେ ସୂଚନା ଦେବା ପାଇଁ କିଛି ବ୍ୟବସ୍ଥା କରାଯାଇଛି?
0: ଏ ବର୍ଷ ଆମର ଯେଉଁଠି ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଅସ୍ଥାୟୀ ଡାକ୍ତରଖାନା କରାଯାଇଛି ତାର ଯେଉଁ ଆମର ଯେଉଁ ସାଇନେଜ୍ ତାକୁ ଆମେ ମଲ୍ଟି ଲାଙ୍ଗୁଏଜ୍ରେ ଓଡ଼ିଆ ହିନ୍ଦୀ ଏବଂ ଇଂଲିଶରେ ତାର ଆମେ ମାରିଛୁ। ତେଣୁ ସେହି ଅନୁସାରେ ଆମେ ଭାବୁଛୁ ସମସ୍ତଙ୍କ ପାଇଁ ଏଇଟା ସୁବିଧା ହେବ, ସମସ୍ତେ ଜାଣିପାରିବେ ଯେ ଆମର କୋଉଠି ଆଶୁ ଚିକିତ୍ସା କେନ୍ଦ୍ର ଅଛି, କୋଉଠି ଡାକ୍ତରଖାନା ଅଛି, ସମସ୍ତେ ଜାଣିପାରିବେ, କାହାର କିଛି ଅସୁବିଧା ହେବ ନାହିଁ।
1: ଶେଷରେ ସ୍ୱଚ୍ଛତା ସମ୍ପର୍କରେ ଗୋଟିଏ ପ୍ରଶ୍ନ ପଚାରିବି, ଯେହେତୁ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ତେଣୁ ଚିକିତ୍ସାଳୟର ଯେଉଁ ସ୍ୱଚ୍ଛତା ଏବଂ ଆଶୁ ଚିକିତ୍ସା କେନ୍ଦ୍ରଗୁଡ଼ିକର ସ୍ୱଚ୍ଛତା ଯେମିତି ବଜାୟ ରହିବ ଯାହାଫଳରେ କି ଯେଉଁମାନେ ଆସିବେ ସେମାନେ ଗୋଟେ ଭଲ ଭାବନା ନେଇ ଚିକିତ୍ସା ପାଇକି ଫେରିବେ, ସ୍ୱଚ୍ଛତା ପାଇଁ କ'ଣ ବିଶେଷ ବ୍ୟବସ୍ଥା କରାଯାଇଛି ମୁଖ୍ୟ ଚିକିତ୍ସାଳୟରେ ଏବଂ ଅନ୍ୟାନ୍ୟ ଆଶୁ ଚିକିତ୍ସା କେନ୍ଦ୍ରରେ କରାଯିବ?
0: ମୁଖ୍ୟ ଚିକିତ୍ସାଳୟର ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ତତ୍ପରତା ସହ ଚେଷ୍ଟା କରିବୁ ଏବଂ ଆମେ ଅଧିକ ସଂଖ୍ୟକ ଷ୍ଟାଫ୍ଙ୍କୁ ମୁତୟନ କରିଅଛୁ। ସେହି ଅନୁସାରେ ଆମର ଯେଉଁ ଆଶୁ ଚିକିତ୍ସା କେନ୍ଦ୍ର ଏବଂ ଯେଉଁ ଆମର ଟେମ୍ପୋରାରୀ ହସ୍ପିଟାଲ ଅଛି ସେମାନଙ୍କରେ ବି ଆମେ ଅଧିକ ଷ୍ଟାଫ୍ ଦେଉଛୁ। ତେଣୁ ଆମେ ଭାବୁଛୁ ହସ୍ପିଟାଲ ମାନଙ୍କରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ଆମେ ଆପ୍ରାଣ ଚେଷ୍ଟା କରିବୁ।
1: କୌଣସି ତୀର୍ଥଯାତ୍ରୀ ବା ଜଗନ୍ନାଥ ପ୍ରେମୀ ଯଦି ସ୍ୱାସ୍ଥ୍ୟ ବିଭାଗର ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଜାଣିବାକୁ ଚାହାନ୍ତି ସେମାନଙ୍କ ପାଇଁ କିଛି ଯୋଗାଯୋଗ ମୋବାଇଲ ନମ୍ବର, ଇମେଲ ବା ୱେବସାଇଟ ଆଡ୍ରେସ୍ ରହିଛି?
0: ସ୍ୱାସ୍ଥ୍ୟସେବୀମାନଙ୍କ ପାଇଁ ଆମର ଗୋଟେ କଣ୍ଟ୍ରୋଲ ରୁମ୍ର ନମ୍ବର ଅଛି ଏବଂ ଆମର ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଆମର ଯେଉଁମାନେ ନୋଡାଲ ଅଫିସର ଅଛନ୍ତି ତାଙ୍କର ନମ୍ବର ବି ଆମେ ବିଭିନ୍ନ ଜାଗାରେ ତାକୁ ଫ୍ଲେକ୍ସ ମାଧ୍ୟମରେ ଆମେ ତାକୁ ଜଣାଇଦେବୁ। ତେଣୁ ଯାହାର କିଛି ଅସୁବିଧା ହେଲା ତାହେଲେ ସେମାନେ ସେହି ନମ୍ବର ଦ୍ୱାରା ଆମକୁ ଫୋନ୍ କଲେ ଆମେ ତାଙ୍କର ସବୁ ପ୍ରକାର ସୁବିଧା କରିପାରିବୁ। ମେନ୍ ନମ୍ବର ତ ମୋ ନମ୍ବରଟା ହେଉଛି 9433994708।
1: ଆଚ୍ଛା, ତେବେ ଶେଷରେ ଆପଣ ଚଳିତ 2026 ବର୍ଷର ରଥଯାତ୍ରା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଭାବରେ କ'ଣ ବାର୍ତ୍ତା ଦେବେ ଜଗନ୍ନାଥ ପ୍ରେମୀମାନଙ୍କୁ?
0: ଜଗନ୍ନାଥ ପ୍ରେମୀମାନଙ୍କୁ ଆମେ ଏହି ବାର୍ତ୍ତା ଦେବୁ ଯେ ଆପଣମାନେ ଭିଡ଼କୁ ବେଶୀ ଯାଆନ୍ତୁ ନାହିଁ। ଯେଉଁମାନଙ୍କର ଗର୍ଭବତୀ ମା, ଛୋଟ ପିଲା ଏବଂ ଯେଉଁମାନଙ୍କର କୋମର୍ବିଡିଟି ଅଛି, ଡାଇବେଟିସ୍, ହାଇପର ଟେନ୍ସନ୍, ହାର୍ଟ ରୋଗ ଅଛି, ସେମାନେ ଆସନ୍ତୁ, ଦୂରରୁ ଥାଇ ଠାକୁରଙ୍କୁ ଦର୍ଶନ କରନ୍ତୁ, ବେଶୀ ଗହଳି ଜାଗାକୁ ଯାଆନ୍ତୁ ନାହିଁ ଏବଂ ଅପରିଷ୍କାର ଖାଦ୍ୟ ଖାଆନ୍ତୁ ନାହିଁ, ଠିକ୍ ପାଣି ପିଅନ୍ତୁ ଏବଂ ସେହି ଅନୁସାରେ ଠାକୁରଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ କୃପାରୁ ଭଲରେ ଯାଆନ୍ତୁ।
1: ଚଳିତ ବର୍ଷ 2026ରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବାର୍ତ୍ତା ଦେଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଅକ୍ଷୟ କୁମାର ଶତପଥୀ। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ। ଜୟ ଜଗନ୍ନାଥ। ନମସ୍କାର।
2: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀଙ୍କ ସହିତ ଆଲୋଚନା। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୁରେଶ ୱାଡେକର ଓ ରବୀନ୍ଦ୍ର ସାଠେ ଚଳଚ୍ଚିତ୍ର 4 ଧାମ୍।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଭକ୍ତଙ୍କ ପ୍ରତୀକ୍ଷା ଶେଷ ହେବାକୁ ଆଉ ଦିନଟିଏ ବାକି। ନେତ୍ର ଉତ୍ସବରେ ନବଯୌବନ ବେଶରେ ଦର୍ଶନ ଦେବେ କୋଟି ଓଡ଼ିଆଙ୍କ ମୌଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ। ତିନିଦିନ ପରେ ଆରମ୍ଭ ହେବ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସୁଦୃଶ୍ୟ ଟାହିଆ ଝୁଲାଇ ଚକାନୟନରେ ଚୌଦିକକୁ ଚାହିଁ ଭକ୍ତ ଗହଣରେ ଜନ୍ମବେଦୀ ଆଡ଼ପ ମଣ୍ଡପକୁ ଯାତ୍ରା କରିବେ ମହାପ୍ରଭୁ। ମହାପ୍ରଭୁଙ୍କ ଯାତ୍ରା ପାଇଁ ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ। ମାନବୀୟ ଲୀଳା ମଧ୍ୟରେ ମହାପ୍ରଭୁଙ୍କର ନିଦାଗ ବେଳାରେ ଚାପ ଖେଳ, ସ୍ନାନ, ଜ୍ୱରରେ ପୀଡ଼ିତ ହେବା, ଚିକିତ୍ସାରେ ସୁସ୍ଥ ହେବା ଏବଂ ଏହାପରେ ଭ୍ରମଣରେ ଯିବା ଖୁବ୍ ରହସ୍ୟମୟ। ସେଥିପାଇଁ ତ ଶାସ୍ତ୍ରରେ ବର୍ଣ୍ଣିତ ଅଛି, ସର୍ବମ୍ ରହସ୍ୟମ୍ ପୁରୁଷୋତ୍ତମସ୍ୟ ଦେବୋ ନ ଜାନାତି କୁତୋ ମନୁଷ୍ୟା। ମହାପ୍ରଭୁଙ୍କ ରଥଯାତ୍ରା ସୁଚାରୁରୂପେ ସମ୍ପନ୍ନ କରିବା ଲାଗି ପୁଲିସ୍ ପ୍ରଶାସନ ସମସ୍ତେ ତତ୍ପର। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଆଗାମୀ ରଥଯାତ୍ରା ସମ୍ପର୍କିତ ସମୀକ୍ଷା ବୈଠକ। ଦଶସୂତ୍ରୀ ନିର୍ଦ୍ଦେଶକୁ ଅନୁପାଳନ କରି ରଥଯାତ୍ରାର ସୁପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
1: ରଥଯାତ୍ରା ପାଇଁ ଆମର ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଯାଇଛି। କିଭଳି ଭାବରେ ଉପଯୁକ୍ତ ସୁରକ୍ଷା କରାଯାଇପାରିବ, ଭିଡ଼କୁ କେମିତି ଭାବରେ ପରିଚାଳନା କରାଯାଇପାରିବ ଏବଂ ସ୍ୱାସ୍ଥ୍ୟ ସହିତ ଏ ପରିମଳ ଯାନବାହନ ଏ ସବୁ ବିଷୟରେ ଆଲୋଚନା କରାଯାଇଛି। ଆମେ ସମସ୍ତେ ପରସ୍ପରର ଯାହା ଦାୟିତ୍ୱ ଅଛି ଯାହାର ଆମେ ସମସ୍ତେ ନିଜ

0: ଦାୟିତ୍ୱ ଠିକ୍ ଭାବରେ ସମ୍ପନ୍ନ କରିବା ସହିତ ଗୋଟିଏ ବିଭାଗ ସହିତ ଆଉ ଗୋଟିଏ ବିଭାଗ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା। ଯଦି ସମନ୍ୱୟ ପ୍ରତିଷ୍ଠା କରାଯାଇପାରିବ ତାହେଲେ ହେବାକୁ ଥିବା ଯେଉଁ ଘୋଷ ଯାତ୍ରା ତାହା ସୁଚାରୁ ରୂପେ ଏବଂ ସଫଳତା ପୂର୍ବକ ସୁରକ୍ଷାର ସହିତ ମଧ୍ୟ ସମ୍ପନ୍ନ କରାଯାଇପାରିବ।
1: ବର୍ଷକୁ ଥରେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ମାଘ ମାସରେ ଶ୍ରୀପଞ୍ଚମୀ ତିଥିରୁ ଶୁଭାରମ୍ଭ ହୋଇଥାଏ। ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ କାଠ ରଥଖଳାରେ ପୂଜା କରାଯାଏ। ଶ୍ରୀରାମ ନବମୀ ଅବସରରେ ଅନୁକୂଳ ହୋଇଥିଲା ରଥକାଠ ଚିରଟ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମହାପ୍ରସାଦ ଓ ମାଳ ନେଇ କଟକ ଖପୁରିଆସ୍ଥିତ କରତକଳରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରା ଆରମ୍ଭ ହୋଇଥିଲା। ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ। ଦ୍ୱାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା ନୀତି କରାଯାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବିଜେ କରିବା ପରେ ପାଲିଙ୍କିରେ ରାମ ଓ କୃଷ୍ଣ ରଥଖଳାକୁ ଆସିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରି ରଥଖଳାରେ ପହଞ୍ଚିବା ପରେ ଅନୁକୂଳ ନୀତି ହୋଇଥିଲା। ପୂର୍ବରୁ ରଥଖଳାରେ ବନଜାଗା ପଦ୍ଧତିରେ ପୂଜା ପାଇଁ ରଖାଯାଇଥିବା ତିନିଖଣ୍ଡ ଧୌରା କାଠରେ କୁରାଡ଼ି ମାରି ରଥକାଠ ଅନୁକୂଳ ନୀତି କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ରଥ ନିର୍ମାଣ ଏବଂ ଯାତ୍ରା ସମ୍ପର୍କରେ କହିଛନ୍ତି,
2: ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଛି ଏବଂ ଘୋଷଯାତ୍ରା ସମୟରେ ରଥ ଟଣା ପାଇଁ ଯାହା ବି ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଛି ସେହି ବ୍ୟବସ୍ଥାବଳୀ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବା ପାଇଁ ଆମେ ସେବା ସମ୍ପୃକ୍ତ ସେବକମାନେ, ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ ସଦସ୍ୟବୃନ୍ଦ, ଛତିଶା ନିଯୋଗର ନାୟକ ଏବଂ ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହି ବୈଠକ କରିଛେ। ଜିଲ୍ଲାପାଳ, ଏସ୍ପି ଏବଂ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ବିଭାଗର ଅଧିକାରୀମାନେ ମଧ୍ୟ ସେଥିରେ ଯୋଗଦାନ କରିଥିଲେ। ପ୍ରତ୍ୟେକ ରଥର ଶୋଧ ଦଳ ଏବଂ ତାଙ୍କର ଯାହା ବି ନିର୍ଦ୍ଦେଶକ ଦଳ ଅଛନ୍ତି ତାଙ୍କ ସମସ୍ତ ସଦସ୍ୟମାନଙ୍କ ସାଙ୍ଗରେ ଆମେ ଆଲୋଚନା କରିଛୁ। ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳପତି ବା ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ତାଳଧ୍ୱଜ ରଥ ବା ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧ୍ୟକ୍ଷକ ବା ଏସ୍ପି ପୁରୀ। ଠିକ୍ ସେହିଭଳି ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ବା ଏଡିଏମ୍ ଜେନେରାଲ ପୁରୀ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ପ୍ରତ୍ୟେକ ଦଳ ପାଇଁ ଆମେ ଏକ ନିର୍ଦ୍ଦେଶକ ଦଳ ଏବଂ ବୈଷୟିକ ଦଳ ଚୟନ କରିଛେ ଏବଂ ପ୍ରତ୍ୟେକ ଦଳରେ ବିଭିନ୍ନ ଅଧିକାରୀମାନେ ରହିଛନ୍ତି ଏବଂ ସେବକ ସଦସ୍ୟମାନେ ରହିଛନ୍ତି ଯେଉଁମାନେ ସେହି ରଥ ଟଣା ସମୟରେ ଯାହା ବି ନିଷ୍ପତ୍ତି ନେବା କଥା ସେମାନେ ସେଥିରେ ନେଇପାରିବେ ଏବଂ କେବଳ ଘୋଷଯାତ୍ରା ପାଇଁ ନୁହଁ ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ସେହି ନିର୍ଦ୍ଦେଶକ ଦଳମାନେ ରହିବେ।
1: ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ଶୂନ୍ୟ କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବାରମ୍ଭାର ସମୀକ୍ଷା କରୁଛନ୍ତି। ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନେଇ ସମୀକ୍ଷା କରାଯାଉଛି। ଏ ସମ୍ପର୍କରେ ଶ୍ରୀ ଖୁରାନିଆ କହନ୍ତି,
3: ରଥଯାତ୍ରା 2026 ପାଇଁ ଓଡ଼ିଶା ପୁଲିସର ସବୁ ତିଆରି ଶେଷ ପ୍ରୟାସରେ ଅଛି। ଏଥର ପ୍ରାୟ 13,000 ପାଖାପାଖି ପୁଲିସ ଅଧିକାରୀ ଓ କର୍ମଚାରୀ ଏବଂ ହୋମଗାର୍ଡ ପୁରୀ ରଥଯାତ୍ରାର ବନ୍ଦୋବସ୍ତ ପାଇଁ ମୁତୟନ ହେଉଛନ୍ତି। ଏଥର ରଥଯାତ୍ରା ପାଇଁ ପ୍ରସ୍ତୁତି ଆମର ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା ଓ ବହୁତ ବିସ୍ତୃତ ତିଆରି ସେଥିପାଇଁ କରାଯାଇଛି। ଅଫିସର୍ସ ମାନର ଜେନେରାଲ ବ୍ରିଫିଙ୍ଗ ଏଠାରେ ରଖାଯାଇଥିଲା। ୟାପରେ ସମସ୍ତ ଅଧିକାରୀ ଓ ସହକର୍ମୀମାନେ ଯେଉଁ ଜାଗାରେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେ ଜାଗାରେ ସେମାନେ ଯିବେ, ସେ ଜାଗାରେ ସେମାନେ ମୁତୟନ ହେବେ ଓ ତାଙ୍କର ଯେଉଁ ଡ୍ୟୁଟି ଅଛି ସେଥିପାଇଁ ଫର୍ଦର ଡିଟେଲ ବ୍ରିଫିଙ୍ଗ କରାଯିବ। ଟ୍ରାଫିକ୍ ପାଇଁ, ଭିଡ଼ ନିୟନ୍ତ୍ରଣ ପାଇଁ, ସିକ୍ୟୁରିଟି ଦୃଷ୍ଟିରୁ, ସୁରକ୍ଷା ଦୃଷ୍ଟିରୁ ସବୁ ପଦକ୍ଷେପ ନିଆଯାଇଛି। ଏଥର ସେଣ୍ଟ୍ରାଲ ଫୋର୍ସେସର 15 କମ୍ପାନୀ ସେଥିରେ ସିଆର୍ପିଏଫ୍, ବିଏସ୍ଏଫ୍, ଆର୍ଏଏଫ୍ ସେମାନେ ମୁତୟନ କରାଯାଉଛି। ତା ଛାଡ଼ିକେ ଏନ୍ଏସ୍ଜିର ବିଭିନ୍ନ କଣ୍ଟିଜେଣ୍ଟ ବି ଆମର ରେଜିମେଣ୍ଟର ସେମାନେ ଅଛନ୍ତି। କୋଷ୍ଟଗାର୍ଡ ଏବଂ ଇଣ୍ଡିଆନ୍ ନେଭିକୁ ତଟରକ୍ଷା ପାଇଁ ମେରାଇନ୍ ପୁଲିସ ସହ ମିଶିକି ସେମାନେ ତଟରକ୍ଷା କରିବେ। ରେଲୱେ ତରଫରୁ ଭାରି ସଂଖ୍ୟାରେ ସ୍ପେଶାଲ ଟ୍ରେନ୍ସର ଆୟୋଜନ କରାଯାଇଛି। ସେଥିପାଇଁ ଗଭର୍ଣ୍ଣମେଣ୍ଟ ରେଲୱେ ପୁଲିସ, ଆର୍ପିଏଫ୍, ରେଲୱେ ବିଭାଗର ଅଧିକାରୀମାନଙ୍କ ସଙ୍ଗେ ବିସ୍ତୃତ ତିଆରି ଆମର ପ୍ରସ୍ତୁତ କରାଯାଇଛି।
1: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ସ୍ନାନବେଦୀରେ ସମ୍ପନ୍ନ ହୋଇଥିଲା ଶ୍ରୀଜୀଉମାନଙ୍କର ସ୍ନାନଯାତ୍ରା। ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ଶ୍ରୀଜୀଉମାନେ। ସୁନାକୂଅର 108 କରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଥିଲା। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ୱାରା ରାଜାନୀତି ଓ ଛେରାପହଁରା ସେବା ସମ୍ପାଦିତ ହେବା ସହ ଶ୍ରୀଜୀଉମାନଙ୍କ ଗଜାନନ ବେଶ ସମ୍ପନ୍ନ ହୋଇଥିଲା।

0: ସ୍ନାନବେଦୀ ଉପରେ ଚତୁର୍ଦ୍ଧା ମୂର୍ତ୍ତି ଦୁର୍ଲଭ ଗଜବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ। ସ୍ନାନ ପୂର୍ଣ୍ଣିମା ପରଦିନଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ଅଣସର ଗୁପ୍ତ ନୀତି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପାବନ ପୂଜା ପାଇଲେ। ମହାପ୍ରଭୁଙ୍କ ଅଣସର ବେଳେ ପ୍ରମୁଖ ସେବା କରିଥାନ୍ତି ଦଇତା ସେବକମାନେ। ଏ ସମ୍ପର୍କରେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହନ୍ତି,
1: ସ୍ନାନ ପୂର୍ଣ୍ଣିମା ଦିନଠାରୁ ମହାପ୍ରଭୁ ଜ୍ୱରରେ ପୀଡିତ ଥିଲେ। ତେଲ ଲାଗି ହେବା ପରେ ଠାକୁର ସୁସ୍ଥ ଅଛନ୍ତି। ଜଗନ୍ନାଥ ମହାପ୍ରଭୁଙ୍କ ଚକା ବିଜେ ମଧ୍ୟ ହେଇଯାଇଛି। ପ୍ରଭୁଙ୍କର ଦୈନନ୍ଦିନ ଯେମିତି ମହାପ୍ରଭୁଙ୍କର ନୀତି ରହିଛି, ଅଣସର ନୀତି ସେ ମଧ୍ୟ ଚାଲିଛି। ନିଶ୍ଚିନ୍ତ ଭାବରେ ଆଗାମୀ ନେତ୍ର ଉତ୍ସବ, ରଥଯାତ୍ରା ସୁରୁଖୁରୁରେ ହେବା ପାଇଁ ସବୁ ପ୍ରକାର ଯୋଜନାବଦ୍ଧ କାର୍ଯ୍ୟ ଚାଲିଛି। ଜଗନ୍ନାଥ ମହାପ୍ରଭୁଙ୍କର ଇଚ୍ଛା ଉପରେ ସବୁ ନିର୍ଭର କରୁଛି। ତ ନିଶ୍ଚିନ୍ତ ଭାବରେ ଚଳିତ ବର୍ଷ ରାଜ୍ୟ ସରକାର ବା ଜିଲ୍ଲା ପ୍ରଶାସକ, ପୁଲିସ ପ୍ରଶାସକ, ମନ୍ଦିର ପ୍ରଶାସକଙ୍କର ସହଯୋଗ ଆମମାନଙ୍କ ସାଙ୍ଗରେ ରହିଛି। ଗୁରୁ ଦାୟିତ୍ୱ ଆମର ଦୈତାପତିମାନଙ୍କର, ସବ ସେବାୟତମାନଙ୍କର ସହଯୋଗରେ ଜଗନ୍ନାଥଙ୍କ ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ କେମିତି ସୁନ୍ଦର ଭାବେ କରାଯିବ ସେଥିପାଇଁ ସବୁ ପ୍ରକାର ଯୋଜନା ଚାଲିଛି। ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ଗୁପ୍ତ ନୀତି, ଦୈନନ୍ଦିନ ଯେଉଁ ନୀତି, ଯେମିତି ସବରାଜ ବିଶ୍ୱାବସୁ ନୀଳମାଧବଙ୍କୁ ଯେମିତି ପୂଜା କରୁଥିଲା, ଫଳଟିଏ ନେଇ ନିଜେ ଦେଖି ତାପରେ ପ୍ରଭୁଙ୍କୁ ଦେଉଥିଲା, ସେମିତି ସମସ୍ତ ଫଳ ଠାକୁରଙ୍କ ଭୋଗ ହେଉଛି। ସବୁ ପ୍ରକାର ଛେନା, ସର, ରାବିଡ଼ି ମଧ୍ୟ ଭୋଗ ରହୁଛି। ଶୁକ୍ଳ ବର୍ଣ୍ଣରେ ଠାକୁର ଅଛନ୍ତି, ସାଦା ବର୍ଣ୍ଣରେ, ସାଦା ଫୁଲରେ ମଧ୍ୟ ରହିଛନ୍ତି। ସେ ଯୋଗୁଁ ନିଶ୍ଚିନ୍ତ ଭାବରେ ଠାକୁରଙ୍କର ଦୈନନ୍ଦିନ ସେବା ଆମେ ଦୈତପତିମାନେ ସମସ୍ତ 21 ଦିନ ଛୁଆ ପର୍ଯ୍ୟନ୍ତ ସମସ୍ତେ ସେବା କରୁଛୁ।
0: ଅଣସର ପଞ୍ଚମୀରେ ଶ୍ରୀଜୀଉମାନଙ୍କଠାରେ ଲାଗି ହୋଇଥିଲା ଫୁଲୁରୀ ତେଲ। ଏହା ପୂର୍ବରୁ ଶ୍ରୀଜୀଉମାନଙ୍କ ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କପଡ଼ା ଆଦି କଢ଼ା ଯାଇଥିଲା। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ ଏକ ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି। ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଫୁଲୁରୀ ତେଲ ସମ୍ପର୍କରେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକୁ କହନ୍ତି,
2: ଫୁଲୁରୀ ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି ତିନି ଜଣ ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଏହା ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହେଉଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି, ଏ ସମସ୍ତ ମିଶ୍ରିତ ହୋଇ ମାଟି ତଳେ ଗୋଟିଏ ବର୍ଷ ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ। ଶନିବାର ପୂର୍ବ ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି ଏବଂ ତା ଦେହରେ ଚୁଆ, କର୍ପୂର, କସ୍ତୁରୀ, କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକି ପ୍ରତିଭାବିତ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
0: ମହାପ୍ରଭୁଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ଶ୍ରୀ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯାଇଥିବା ବେଳେ ଏକାଦଶୀ ତିଥିରେ ଏହି ଔଷଧ ସେବନ ପରେ ଠାକୁରମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥାନ୍ତି। ଏହି ନୀତି ସମ୍ପର୍କରେ ଜଣାଇଛନ୍ତି ଶ୍ରୀ ବୈଦ୍ୟ ସୁଧାଂଶୁ ପ୍ରସାଦ ମିଶ୍ର।
3: ସ୍ନାନ ପୁଣ୍ୟର ପରଠୁ ତ ମହାପ୍ରଭୁ ଜ୍ୱରାକ୍ରାନ୍ତ ହେଇକି ଅଛନ୍ତି, ସେଥିରେ ତାଙ୍କର ଫୁଲୁରୀ ତେଲ ଲାଗିକିରି ଶରୀର ପୀଡା ଗଲା, ଔଷଧ ଲାଗିଗଲା, ତାପରେ ଯେତେବେଳେ ମହାପ୍ରଭୁ ସୁସ୍ଥ ହେଲେନି ସେତେବେଳେ ରାଜବୈଦ୍ୟ ହେଉଛନ୍ତି ଦଶମୂଳ ଔଷଧ ଦେଇକିରି ମହାପ୍ରଭୁଙ୍କୁ ସୁସ୍ଥ କଲେ, ତାପରେ ରଥଯାତ୍ରା ପିଙ୍ଗା ପ୍ରସ୍ତୁତି ଆରମ୍ଭ ହେଲା। ଏଥିରେ ସାଧାରଣତଃ 10 ଗଛର ଚେର ମୂଳି ପତ୍ର ଏଗୁଡ଼ାକ ବ୍ୟବହାର ହୁଏ, 5 ବୃହତ ମୂଳି, 5 ଲଘୁ ମୂଳି, ସେଟା ଯୋଡ଼ା ମାନେ ମିଶିଲେ ସେଟା 10 କୁହାଯାଏ। ଯଥା ହେଉଛି ବେଲ, ଗମ୍ଭାରୀ, ଶାଳପୂର୍ଣ୍ଣି, କୁଷ୍ଠପୂର୍ଣ୍ଣି, ଅଙ୍କରାନ୍ତି, ଏହିପ୍ରକାର 10 ଗଛର ଚେର, ଛାଲି, ପତ୍ର ହିଁ ବ୍ୟବହାର ହୁଏ। ଆଜ୍ଞା, ବେଲ, ଗମ୍ଭାରୀ, ଶାଳପୂର୍ଣ୍ଣି, କୁଷ୍ଠପୂର୍ଣ୍ଣି ସବୁତକ ହେଉଛି ଔଷଧୀୟ ଆୟୁର୍ବେଦିକ ଜିନିଷ। ସବୁତକ ପେଟ ଥଣ୍ଡା, ପିତ କାଟେ, ପେଟ ସଫା କରେ, ଆମର ଏହିପରିକା ହେଇକିରି ରୋଗ ବ୍ୟାଧିକ ଛଡ଼ା ପିଙ୍ଗା ବ୍ୟବହାର ହୋଇଥାଏ। ଜିନିଷ ଗୁଡାକ ଅତ୍ୟନ୍ତ ପିତା ହୁଏ, ପିତା ଲାଗେ ପାଟିକି, ସେଥିପାଇଁ ମହାପ୍ରଭୁଙ୍କୁ ଟିକେ ସୁସ୍ୱାଦ କରିବା ପାଇଁ ସେଥିରେ ପଡ଼ିଥାଏ ଖୁଆ, ସର, ମହୁ, ଏଗୁଡ଼ାକ ବି ପଡ଼ିଥାଏ ସେଥିରେ।
0: ଶ୍ରୀମନ୍ଦିର ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ରଥ ଉପରକୁ ପବିତ୍ର କଳସ ଉଠାଯିବା ସହିତ ଭୋଇ ସେବକମାନେ ପରମ୍ପରା ଅନୁସାରେ ଅଷ୍ଟମ ହରିବୋଲ ଧ୍ୱନି ଦେଇଛନ୍ତି। ରଥରେ ଚକା ପଡ଼ିବା

0: ଦିନ ଭୋଇସେବକମାନେ ଶେଷ ହରିବୋଲ ଧ୍ୱନି ଦେବେ। ରଥ ନିର୍ମାଣ ଓ ମହାପ୍ରଭୁଙ୍କ ସେବା ସମ୍ପର୍କରେ ସୂଚନା ଦେଇଛନ୍ତି ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ର।
1: ପ୍ରଭୁଙ୍କର ରଥ କାର୍ଯ୍ୟ ଆମର ଚଳିତ ବର୍ଷ ମଧ୍ୟ ସବୁ ବର୍ଷ ଭଳି ଅକ୍ଷୟ ତୃତୀୟା ଠାରୁ ଆମର ଶୁଭ ଦିଆଯାଇକି ତା ପରଦିନ ଠାରୁ କାର୍ଯ୍ୟ ଆରମ୍ଭ ହେଲା। ପ୍ରଥମେ ତୁମ୍ଭ କାର୍ଯ୍ୟ ହୋଇକି ଅନ୍ୟାନ୍ୟ ସବୁ କାର୍ଯ୍ୟ ଚାଲିଲା। ଭଉଣୀ ଦିନ ଭଉଣୀ ତିଥିରେ ଦୁଇ ଦୁଇଟି ଚକ ସହ ଗୋଟେ ଗୋଟେ ଅକ ସଂଯୋଗ କରାଗଲା। ତା ପୂର୍ବରୁ ନୃସିଂହ ଚତୁର୍ଥୀ ତିଥିରେ ଭୁଜ ମଧ୍ୟ କାର୍ଯ୍ୟ ହେଇଥିଲା। ପର୍ଯ୍ୟାୟକ୍ରମେ ସବୁତକ ଚକ ସରି ଅଖ ସରି ଦଣ୍ଡା ମଧ୍ୟ ସରି ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆମ ଯଥେଷ୍ଟ ଦିନ ପୂର୍ବରୁ ଚାରିନାକା ଚକ ଅଖ ଦଣ୍ଡା ସବୁ ସେଟ୍ କରାଯାଇକିରି ଚାରିନାକା ଉଠିଗଲା। ତାପରେ ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ରଥ ନିର୍ମାଣ ହେଇକିରି କଳସ ଲାଗିକିରି ଓଲଟ ଶୁଆ ଲାଗିଯାଇଛନ୍ତି। ଲାଗିଗଲା ପରେ ବର୍ତ୍ତମାନ ଆଉ ଯାହା କାମର କାମ ଅଛି ବାଡ଼ ଗୁଡ଼ିକ କାମ ଅଛି ବାଡ଼ ଗୁଡ଼ିକ ଲାଗିଯିବ। ତାପରେ ସମସ୍ତଙ୍କର ଆମର ପ୍ରଭୁଙ୍କର ଆଜ୍ଞାମାଳକୁ ଅପେକ୍ଷା ନେତ୍ରୋତ୍ସବ ଦିନ ନେତ୍ରୋତ୍ସବ ଦିନ ଆଜ୍ଞାମାଳ ଆସିଲା ପରେ ପ୍ରଭୁଙ୍କର ତିନୋଟି ଯାକ ରଥ ଯାଇକିରି ସିଂହଦ୍ୱାରେ ଲାଗିବେ। ତା ପରଦିନ ପ୍ରଭୁଙ୍କର ଯାତ୍ରା ଆରମ୍ଭ ହେବ। ଏଇଭଳି ଭାବରେ ପ୍ରତ୍ୟେକ ବର୍ଷ କାମ ଚାଲୁଛି। ଚଳିତ ବର୍ଷ ମଧ୍ୟ ସେଇଭଳି ଭାବରେ କାମ ଆମର ସୁଚାରୁ ରୂପେ ସମ୍ପନ୍ନ ଅଛି। ସମସ୍ତ କେବଳ ଅପେକ୍ଷା ପ୍ରଭୁଙ୍କ ଆଜ୍ଞାମାଳକୁ ନେତ୍ରୋତ୍ସବ ତିଥି ଆସିଲେ ପ୍ରଭୁଙ୍କ ଆଜ୍ଞାମାଳ ଆସିଲେ ପ୍ରଭୁଙ୍କ ରଥ ଯାଇକି ସିଂହଦ୍ୱାରେ ପହଞ୍ଚିକିରି ତା ପରଦିନ କେମିତି ପ୍ରଭୁ ସୁରୁଖୁରୁରେ ଯାତ୍ରା ଆରମ୍ଭ କରି ବାହୁଡ଼ି ଆସିବେ।
0: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ମାତ୍ର ତିନି ଦିନର ଅପେକ୍ଷା। ରଥଖଳାରେ ଭକ୍ତିର ଅପୂର୍ବ ଆବେଗ ସହ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ କରାଯାଇଛି ଆକର୍ଷଣୀୟ ଝୋଟି ଚିତା, ଯାହା ଆମ ସମୃଦ୍ଧ ପରମ୍ପରା ଓ ସଂସ୍କୃତିର ଏକ ଅପୂର୍ବ ନିଦର୍ଶନ। ନୀତି ପରମ୍ପରାର ଏହି ଅନନ୍ୟ ଅଧ୍ୟାୟ ଶ୍ରୀଜଗନ୍ନାଥ ସଂସ୍କୃତିର ମହିମାକୁ ଆହୁରି ଉଜ୍ଜଳ କରିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କୋଟି କୋଟି ଭକ୍ତଙ୍କ ଆସ୍ଥା, ଭକ୍ତି ଓ ଓଡ଼ିଆ ଅସ୍ମିତାର ମହାପର୍ବ। ଚଳିତ ବର୍ଷ ରଥଯାତ୍ରାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ କେବଳ ଅପେକ୍ଷା କେତେବେଳେ ପହଣ୍ଡି ହେବ, ଦେଉଳରୁ ବାହାରି ବଡ଼ଦାଣ୍ଡକୁ ବିଜେ କରିବେ ଚକାନୟନ, ରଥରେ ବସି ଶ୍ରଦ୍ଧାଳୁଙ୍କ ମେଳରେ ସରଧାବାଲିରେ ଯାତ୍ରା କରିବେ ମାଉସୀମା ଘରକୁ। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ଲହରିକା ପଟ୍ଟନାୟକ।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ ଗତଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ଶାନ୍ତନୁ କୁମାର ରଥ ଶ୍ରୀମଦ୍ ଭାଗବତର 94ତମ ଭାଗ ପ୍ରଚାର କରିବୁ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା।
2: ପୂର୍ଣ୍ଣବ୍ରହ୍ମ ଜଗନ୍ନାଥ ଷୋଳକଳାରେ ଗଡ଼ା କାଳିଆ ଠାକୁର ସିଏ ସାରା ଜଗତକୁ ପୂରା ଗଢ଼ିଦେଇ ନିଜକୁ ନିଜେ କାହିଁକି ଯେ ଅଧାଗଢ଼ା କଲେ ତାଙ୍କରି ଲୀଳା ତାଙ୍କୁ ହିଁ ଜଣା। ହେଲେ ସତରେ କ'ଣ ତାଙ୍କର ହାତ ନାହିଁ କି ପାଦ ନାହିଁ? ଯଦି ତାଙ୍କର ହାତ ନାହିଁ ତେବେ ଚୌବର୍ଗ ଯାଚି ଦେଉଛନ୍ତି କେମିତି? ଯଦି ପାଦ ନାହିଁ ତେବେ ଯୋଜନା ଯୋଜନା ଦୂରରୁ ଭକ୍ତର ଦୁଃଖ ଶୁଣିବାକୁ ଧାଇଁ ଆସୁଛନ୍ତି କେମିତି? ଏସବୁ ପ୍ରଶ୍ନର ଉତ୍ତର କେବଳ ତାଙ୍କୁ ହିଁ ଜଣା। ସେଥିପାଇଁ ତ ଦୁଃଖର ଗଣ୍ଠୁଲିକୁ ଧରି ଭକ୍ତ ଯେତେବେଳେ ପୁରସ୍ତମକୁ ଯାଏ ଏହି କାଳିଆ ଠାକୁର ଭକ୍ତ ଆଖିରେ ଦିଶେ ଠିକ୍ ନୀଳ ଚଢ଼େଇଟିଏ ପରେ। ଆଉ ତାଙ୍କରି ରୂପରେ ବିମୋହିତ ହୋଇ ଭକ୍ତଟି ଭୁଲିଯାଏ ସମସ୍ତ ଜଞ୍ଜାଳର ମୋହ। ତାଙ୍କୁ କୋଳେଇ ଧରିଲେ ମିଳିଯାଏ ଜନମ ଜନମର ଶାନ୍ତି। ତେଣୁ ଭକ୍ତ ଗାଇ ଉଠେ।

ଭକ୍ତ ଆଖିରେ ସଂସାରର ସବୁଠୁ ବଡ଼ ତାର କାଳିଆ ସାନ୍ତ, ତା ପାଇଁ ବଡ଼ ତାରି ଘର ବଡ଼ ଦେଉଳ, ସଂସାରର ସବୁଠୁ ବଡ଼ ଅଗଣା ବଡ଼ ଦାଣ୍ଡ, ବଡ଼ ଦାଣ୍ଡର ଧୂଳି ତା ପାଇଁ ସବୁଠୁ ପବିତ୍ର, ତାଙ୍କର ନିର୍ମାଲ୍ୟ ଟିକିଏ ଭକ୍ତ ପାଇଁ ସବୁଠୁ ପ୍ରିୟ ପ୍ରସାଦ, ଆଉ ଟଙ୍କତୋରାଣୀ ତା ପାଇଁ ସବୁଠୁ ଦୁର୍ଲଭ ପାଦୁକ। ଏସବୁକୁ ନେଇ କାଳିଆ ସାନ୍ତ ତାର ସବୁଠୁ ପ୍ରିୟ ବଡ଼ ଠାକୁର, ଆଉ ସେଇଥିପାଇଁ ତ କୁହାଯାଏ ଶ୍ରୀକ୍ଷେତ୍ର ସଂସାରୀମାନଙ୍କ ପାଇଁ ଯେପରି ଭୋଗକ୍ଷେତ୍ର, ମୋକ୍ଷ ଅଭିଳାଷୀମାନଙ୍କ ପାଇଁ ସେପରି ମୋକ୍ଷ କ୍ଷେତ୍ର ମଧ୍ୟ।

ସିଏ ତ କୈବଲ୍ୟଦାତା, ମୁକ୍ତି ବିଧାତା। ସେଥିପାଇଁ ଭକ୍ତକଣ୍ଠରୁ ଅନର୍ଗଳ ବାହାରୁଥାଏ, କେତେ ଜଣାଣ, କେତେ ସ୍ତୁତି, ପୁଣି କେତେ ମାଗୁଣୀ। କାହିଁକିନା ସବୁରି ମାଗୁଣୀ ତାଙ୍କରି ପାଖରେ ହିଁ ମଞ୍ଜୁର ହୋଇଥାଏ। ଭକ୍ତର ଭଗବାନ ସିଏ, କଥା କୁହା ଠାକୁର। ଭକ୍ତ ସାଲବେଗ ପାଇଁ ଅଟକି ଯାଇଥିଲା ତାଙ୍କ ନନ୍ଦିଘୋଷ ରଥ। ଭକ୍ତ ଦାସିଆ ହାତରୁ ନଡ଼ିଆ ନେଇଯାଇଥିଲେ ସିଏ। ଅତିବଡ଼ି ଜଗନ୍ନାଥ ଦାସଙ୍କ ପାଇଁ ସମୁଦ୍ରର ସାତଟି ଲହଡ଼ି ଘୁଞ୍ଚି ଯାଇଥିଲା ପଛକୁ ଆଉ ପଛକୁ। ଭକ୍ତର ଭାବ ଯେପରି ବଢ଼ି ବଢ଼ିଯାଏ, ଭଗବାନ ସେପରି ତା ନିକଟତର ହୋଇଯାଆନ୍ତି। ସେଥିପାଇଁ ଭକ୍ତଟି ତାଙ୍କରି ଚରଣରେ ଶରଣ ଯାଇ ଭାବ ବିଫଳିତ କଣ୍ଠରେ ଗାଇ ଉଠେ।

ସମଗ୍ର ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ବହନ କରି କଳିଯୁଗରେ ଅବତାରୀ ରୂପେ ବିଜେ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା, ତାଙ୍କରି ପାଖରୁ ଭକ୍ତିର ସୃଷ୍ଟି, ପୁଣି ତାଙ୍କରି ପାଖରେ ସବୁ ଚେତନାର ବିଲୟ। ସେ ସମସ୍ତଙ୍କର, ସମସ୍ତେ ତାର। ଟପି ବି ଡାକେ ତାଙ୍କୁ, ପାପି ବି ଡାକେ, ତାଙ୍କରି ଚରଣରେ ନିଜକୁ ସମର୍ପଣ କରି ମୁକ୍ତି ମାଗେ। କିନ୍ତୁ ଏସବୁ ପରେ ବି ଯଦି ତା କରୁଣାରୁ କାଣି ଛାଇ ବୁଣ ହୋଇଯାଏ, ସେତେବେଳେ ସେ ତାଙ୍କର ମହିମାଗାନ କରିବା ସହ ତାଙ୍କର କପଟ ଗୁଣକୁ ବି ବଖାଣି ବସେ।

ସତରେ ତାଙ୍କର ଲୀଳା ବିଚିତ୍ର, ଲୀଳା ଯେପରି ବିଚିତ୍ର ସେପରି ଅପୂର୍ବ ତାଙ୍କର ରୂପ ମାଧୁରୀ, ଆଉ ସେହି ରୂପରେ ବି ମୋହିତ ସାରା ସଂସାର। ସେଥିପାଇଁ ତ ଅନେକ କିଛି ମାଗିବାକୁ ଆସିଥିବା ଭକ୍ତଟି ତାଙ୍କୁ ଦେଖିଲା ମାତ୍ରେ ସବୁକିଛି ଭୁଲିଯାଏ। ତାଙ୍କର ଅପଲକ ନେତ୍ର ଦୁଇଟିକୁ ଚାହିଁଦେଲା ମାତ୍ରେ ତାର ଆଖି ଅପଲକ ହୋଇଯାଏ, ଝରଝର ହୋଇ ଲୁହ ବହିଯାଏ ଅନୁରାଗରେ ଅଥବା କୃତଜ୍ଞତାରେ। ଏକ ପରମ ପ୍ରେମର ନିଷ୍କାମ ଉପଲବ୍ଧିରେ ଭାବ ବିହୁଳିତ ହୋଇ ସେ ଗାଇ ଉଠେ।

ରାଜାଙ୍କ ହାତରେ ବଂଶୀ ନାହିଁ, ତଥାପି ସିଏ ଗୋପୀଜନ ମନୋହରେ, କରରେ ଅଙ୍ଗୁଳି ନାହିଁ, ସିଏ ପୁଣି ଚକ୍ରଧାରେ, ଅପୂର୍ବ ତାଙ୍କର ରୂପ। ରୂପରେ ସିନା କଳା କହ୍ନେଇଟିଏ, ହେଲେ ସେ କଳା କହ୍ନେଇକୁ ଯେତେ ଥର ଦେଖିଲେ ଆଖି ଭରେ ନାହିଁ କି ମନ ପୂରେ ନାହିଁ। ତେଣୁ ଭକ୍ତଟି ତାରି ସେହି ମନଲୋଭା ରୂପକୁ ଦେଖି ଗାଇ ଉଠେ।

ଆଜିର ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ସ୍ୱାଗତିକା ମହାପାତ୍ର, ସୁକାନ୍ତ କୁଣ୍ଡୁ, ରାଜଶ୍ରୀ ରଥ, ଶ୍ରୀକାନ୍ତ ଦାସ ଏବଂ ଲୀନା ମିଶ୍ର। ଗୀତ ରଚନା କରିଥିଲେ ଅଲେଖ ଚନ୍ଦ୍ର ବିଶ୍ୱାଳ, ଶଶିଭୂଷଣ ବେହେରା, ବୈକୁଣ୍ଠନାଥ ବ୍ରହ୍ମଚାରୀ, ସଚ୍ଚିଦାନନ୍ଦ ଦାସ, କିରୋଚନ୍ଦ୍ର ପୋଥାଳ ଏବଂ ରମାକାନ୍ତ ଦାସ।

ଶ୍ରୀଜଗନ୍ନାଥ ଆପଣାପଣର ଦିଅ। ସେ ବିଗ୍ରହ ରୂପରେ ପୂଜିତ ଓ ଉପାସିତ ହେଉଥିଲେ ହେଁ ଭକ୍ତ ମନେ କରେ ସେ ଯେମିତି ତାର ଅତି ପ୍ରିୟ ଅନ୍ତରଙ୍ଗ ବନ୍ଧୁ, ସଖା, ସହୋଦର, ପିତାମାତା, ପରମ ପ୍ରେମିକା, ହୃଦୟର ମଣିଷ। ସେ ତାଙ୍କୁ ଅଭିମାନ କରିପାରେ, ଗାଳି ଦେଇପାରେ, ଦୁଃଖ ଗୁହାରି କରିପାରେ, ଆଖି ଲୁହରେ ଭିଜେଇ ଦେଇପାରେ, ମନର ସବୁ ଗୋପନ କଥା ତାଙ୍କ ପାଖରେ ବାଢ଼ି ଦେଇପାରେ। ମନେ ହୁଏ ସତେ ଯେମିତି ସେ ଏଇଠି ଅଛନ୍ତି, ଧରା ଦେଉଛନ୍ତି ପୁଣି ଲୁଚି ଯାଉଛନ୍ତି, ଛୁଇଁ ହେଉଛି ଅଥଚ ଧରିଲା ବେଳକୁ ସେ ଖସିଗଲେଣି, ଚାଲିଗଲେଣି ହାତ ପାହାନ୍ତାରୁ। ସେ ଏପରି ଏକ ଦେବତା ଯିଏ ମଣିଷ ପରି ଆଚରଣ କରନ୍ତି, କିନ୍ତୁ ଦେବତାର ସବୁ ଐଶ୍ୱର୍ଯ୍ୟର ଅଧିକାରୀ ସେ। ସେ ଦେବତା ପୁଣି ମଣିଷ। ପୃଥିବୀରେ ବହୁ ଦେବାଦେବୀ ପୂଜିତ ହୁଅନ୍ତି, ବହୁ ଆଧ୍ୟାତ୍ମିକ ଓ ଧାର୍ମିକ ଉପାସନାର ପ୍ରତୀକ ରହିଛନ୍ତି, କିନ୍ତୁ ଜଗନ୍ନାଥ ଚେତନା ଓ ସଂସ୍କୃତିରେ ଯେପରି ପ୍ରାଣମୟ ମାନବତ୍ତର ପରିକଳ୍ପନା ରହିଛି ତାହା ଅନ୍ୟତ୍ର ବିରଳ। ତାଙ୍କର ଦୈନନ୍ଦିନ ନୀତିରୀତିରେ

ରାଜକୀୟ ଚଳଣି ପୁଣି ସେ ଜନଗଣର ଦେବତା, ପତିତର ଉଦ୍ଧାରକର୍ତ୍ତା, ଦିନ ଦୁଃଖୀର ବନ୍ଧୁ, ଆର୍ତ୍ତତ୍ରାଣ। ଭୋର ପାଞ୍ଚଟାରୁ ରାତିରେ ବଡ଼ସିଂହାର ଧୂପ ପରେ ସେଜ ଲାଗି ଓ ପହୁଡ଼ ଯାଏ ଦୈନିକ ନୀତିକୁ ଲକ୍ଷ୍ୟ କଲେ ସେ ଯେ ଜଣେ ସାଧାରଣ ଗୃହୀ ସଂସାରୀ ମଣିଷ, ଏକଥା ସ୍ୱୀକାର କରିବାକୁ ହୋଇଥାଏ। ଖାଲି ସେତିକି ନୁହେଁ, ସେ ଭାରି ବିଳାସୀ ମନେ ହୁଅନ୍ତି, ଆଉ ଭୋଜନପ୍ରିୟ, ବଡ଼ ପେଟୁ। ଦିଅମାନଙ୍କୁ ଅର୍ପିତ ଭୋଗରାଗକୁ ଛପନ ଭୋଗ କୁହାଯାଏ। ଯେଉଁ ଦିଅ ଷାଠିଏ ପଉଟି ଭୋଗ ଲାଗି ହୁଅନ୍ତି, ସେଇ ପୁଣି ସାଧାରଣ ଓଡ଼ିଆ ପରି ପଖାଳ ଖାଆନ୍ତି, କାଞ୍ଜି ପିଅନ୍ତି, ଗଇଁଠା ବି ଖାଆନ୍ତି। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା ସୁଭଦ୍ରା, ସୁଦର୍ଶନ ଚାରି ବିଗ୍ରହଙ୍କ ପାଖରେ ପ୍ରତ୍ୟହ ଗୋପାଳ ବଲ୍ଲଭ ଭୋଗ, ସକାଳ ଧୂପ, ଭୋଗମଣ୍ଡପ ଭୋଗ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ, ବଡ଼ସିଂହାର ଧୂପ, ଏପରି ଭିନ୍ନ ଭିନ୍ନ ସମୟରେ ଭୋଗ ଲାଗି ହୋଇଥାଏ। ଛପନ ଭୋଗ କୁହାଯାଉଥିଲେ ହେଁ ଭୋଗ ସାମଗ୍ରୀଗୁଡ଼ିକର ସଂଖ୍ୟା ଯଥେଷ୍ଟ ବେଶୀ। 1910 ମସିହା ବେଳକୁ 435 ପ୍ରକାର ଦ୍ରବ୍ୟ ଭୋଗ କରାଯାଉଥିଲା, ଏବେ କିନ୍ତୁ ସେସବୁ କମି କମି 150 ପ୍ରକାରକୁ ଆସିଲାଣି। ମୋଟା, ସରୁ, ପତଳା, ବଡ଼ସାନ ଏପରି ଆକାର ପ୍ରକାର ଭେଦକୁ ଯଦି ବାଦ ଦିଆଯାଏ ତେବେ ଭୋଗ ସଂଖ୍ୟା 56 ହିଁ ରହିଛି। ଏହି 56 ପ୍ରକାର ଭୋଗ ହେଉଛି ଅଟକାଳି, ଅମାଲୁ ବା ମାଲପୁଆ, ଆରିସା, ଏଣ୍ଡୁରି, କଦମ୍ବ, କାକରା, କାନ୍ତି, କେଳି, କୋରା, ଖଇରଚୂଳ, ଖଜା, କ୍ଷୀରି, ଖିରିସା, ଖୁରୁମା, ଖେଚୁଡ଼ି, ଗଇଁଠା, ଗଜା, ଗୋଟାଳି, ଚକଟା, ଚକୁଳି, ଚିତଉ, ଛୁଞ୍ଚିପତ୍ର, ଜଗନ୍ନାଥ ବଲ୍ଲଭ, ଜେନାମଣି, ଝିଲ୍ଲି, ତାକୁଆ, ଡାଳିମ୍ବ, ତାଡ଼ିଆ, ତ୍ରିପୁରୀ, ଧଉଳା, ନାଦି, ପଖାଳ, ପଣାଶୁଆ, ପଣା, ପାଚେଡ଼ି, ପାପୁଡ଼ି, ପାଳୁଅ, ପିଠା, ଏହିସବୁ ପିଠା ବଡ଼ସାନ, ପୋଡ଼ା, କାନ୍ତି, ସାତପୁରୀ, ସୁଆର, ମହାବୀର ଇତ୍ୟାଦି ବହୁ ପ୍ରକାରର। ପୁଣି ପୁରୀ, ପୁଳି, ଫେଣି, ବଡ଼ା ବା ବରା, ବଳି ବାମନ, ଭଜା, ମଣ୍ଡା, ମଣ୍ଡା ଭିତରେ ଖୁଆ ମଣ୍ଡା, ସରମଣ୍ଡା, ଖଣ୍ଡ, ଉଦୁରୁଚି, ଅତରଛ, ଫେଣି ମଣ୍ଡା, ଏପରି ମଧ୍ୟ ବହୁ ପ୍ରକାର ମଣ୍ଡା ଭୋଗ ହୁଏ। ମନୋହରା, ମହାଦେଇ, ମାଣ୍ଡୁଆ, ମୋହନଭୋଗ, ରସାବଳୀ, ଲଡ଼ୁ, ରାଧାବଲ୍ଲଭ, ଲହୁଣିଆ, ଲକ୍ଷ୍ମୀବିଳାସ, ସରସ୍ୱତିଆ, ହଂସବଲ୍ଲଭ, ଏହି 56 ଭୋଗ ପ୍ରକାର ଭେଦରେ 150ରୁ ଉର୍ଦ୍ଧ। ଆଜି ଜଣେ ଭକ୍ତ ଚାହିଁଲେ ଆନନ୍ଦ ବଜାରରେ ବିକ୍ରି ହେଉଥିବା ଭୋଗ ଦୋକାନଗୁଡ଼ିକରୁ ଅନେକ ଭୋଗ ପାଇପାରିବ। 56 ଭୋଗ ଲାଗି ହେଉଥିବାରୁ ଶ୍ରୀଜଗନ୍ନାଥଙ୍କୁ 56 ଭୋଗୀ ବୋଲି ମଧ୍ୟ କୁହାଯାଏ। ତାଙ୍କୁ ଅନେକ ଭକ୍ତ କୋଠ ଭୋଗଖିଆ ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି। ଏସବୁ ପ୍ରକାର ଭୋଗ ଓ ରୀତିନୀତିକୁ ବିଚାର କଲେ ଏକଦା ଓଡ଼ିଆ ଜାତି ଯେ କିପରି ଐଶ୍ୱର୍ଯ୍ୟଶାଳୀ ଥିଲା ତାର ପରିଚୟ ମିଳିଥାଏ। ଯେଉଁ ଜାତି ନିଜ ଦିଅଙ୍କ ପାଖରେ ଶତାଧିକ ପ୍ରକାରର ଭୋଗ ନୈବେଦ୍ୟ ବାଢ଼ିପାରେ ସେ କ'ଣ କେବେ ଦରିଦ୍ର ହୋଇପାରେ? ଏହି 56 ଭୋଗରେ ଅଧିକାଂଶ ଓଡ଼ିଆ ଘରର ଖାଦ୍ୟପେୟ ପିଠାପଣା ପ୍ରଚଳିତ। ଶ୍ରୀଜଗନ୍ନାଥ ଯେ ଓଡ଼ିଶାର ରାଷ୍ଟ୍ର ଦେବତା, ଗଣଦେବତା, ଏହା 56 ଭୋଗ ବିଧିରୁ ଜଣାଯାଇଥାଏ।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନ କରିଥିଲେ ସୁଲୋଚନା ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 92ତମ ଭାଗ।

ଯାହାର ଚିତ୍ତ ମାୟାଯୋଗ ବିଭ୍ରମ ହୁଏ ନାହିଁ ସେହି ପ୍ରାଣୀ ହିଁ ସଂସାରକୁ ତରିଯାଏ। ଅହିଂସା ସତ୍ୟ ବ୍ରହ୍ମଚର୍ଯ୍ୟ ତପ ଶୌଚ ଅଧ୍ୟୟନ ଦ୍ୱାରା ଜଣେ ଚିରନ୍ତନ ଆନନ୍ଦ ଲାଭ କରିପାରେ। କପିଳ ଦେବ ମାଙ୍କୁ କହିଛନ୍ତି ଯେ ନିଶ୍ଚଳ ଯୋଗମାର୍ଗ ବିନା ଅନ୍ୟ ମାର୍ଗ ନାହିଁ। ଯାହାର ଯଶ କୀର୍ତ୍ତନ ଯୋଗ୍ୟ ସେହି ତୀର୍ଥ ସମାନ ପାପହର। ଯୋଗ ସିଦ୍ଧି ନ ହେବା ପର୍ଯ୍ୟନ୍ତ ବିଷୟ ଭ୍ରମରେ ମଣିଷ ଭ୍ରମଣ କରୁଥାଏ।

ଭଗବାନ କପିଳ ପୁଣି କହୁଛନ୍ତି ଯେ ଈଶ୍ୱରଙ୍କ ଠାରେ କର୍ମଫଳ ସ୍ଥାପନ କରେ ସ୍ୱଧର୍ମ ପାଳନ କରିବା ଉଚିତ। ବିଷୟ ଚିନ୍ତା ଦୂରୀଭୂତ ହେଲେ ମନୁଷ୍ୟ ଆତ୍ମାରେ ଆତ୍ମାକୁ ଦେଖେ, ସବୁକୁ ସେ ବ୍ରହ୍ମମୟ ଦେଖେ।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 92ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508, ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807, ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311,

0: ଏଗାର ତିନିଶହ ବାର ତିନିଶହ ଚଉଦ ତିନିଶହ ପନ୍ଦର ସିଆର୍ଧାନ ତିନିଶହ ଷୋହଳ ତିନିଶହ ସତର ତିନିଶହ ଉଣେଇଶ ସିଆର୍ଧାନ ତିନିଶହ ଏକୋଇଶ ସିଆର୍ଧାନ ତିନିଶହ ଚବିଶ ତିନିଶହ ଛବିଶ ତିନିଶହ ସତେଇଶ ସିଆର୍ଧାନ ତିନିଶହ ଅଣତିରିଶ ସିଆର୍ଧାନ ତିନିଶହ ଏକତିରିଶ ତିନିଶହ ବତିଶ ତିନିଶହ ସଇଁତିରିଶ ସିଆର୍ଧାନ ଆଠଶହ ଚାରି ସିଆର୍ଧାନ ଆଠଶହ ପାଞ୍ଚ ସିଆର୍ଧାନ ଆଠଶହ ନଅ ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ଧାନ ଆଠଶହ ସିଆର୍ଧାନ ଆଠଶହ ଏକ ଆଠଶହ ଦୁଇ ଆଠଶହ ତିନି ସିଆର୍ଧାନ ଚାରିଶହ ଆଠ ଚାରିଶହ ନଅ ଚାରିଶହ ଦଶ ଚାରିଶହ ଏଗାର ଚାରିଶହ ବାର ସିଆର୍ଧାନ ଚାରିଶହ ତେର ଚାରିଶହ ଚଉଦ ଚାରିଶହ ଷୋହଳ। ଏଥିସହିତ ସ୍ୱର୍ଣ୍ଣ ସ୍ୱର୍ଣ୍ଣ ସବେକ ପୂଜା ପୂଜା ସବେକ ସିଆର୍ଧାନ ହଜାରେ ନଅ ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ଧାନ ଚାରିଶହ ପାଞ୍ଚ ସିଆର୍ଧାନ ଚାରିଶହ ତିନି ସିଆର୍ଧାନ ଚାରିଶହ ବାର ସିଆର୍ଧାନ ଚାରିଶହ ଚଉଦ ସହିତ ଲୁଣିଶ୍ରୀ ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ଧାନ ସାତଶହ ଏକ ସିଆର୍ଧାନ ସାତଶହ ଦୁଇ ସିଆର୍ଧାନ ସାତଶହ ତିନି ଏବଂ ସାତଶହ ଛଅ। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ ଏକ କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍ 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
1: ଶୁଣିଲେ କୃଷି ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବିକାଶର ଧାରାକୁ ଆଗକୁ ନେବାରେ ସେମାନଙ୍କ ଗୋଟେ ବଡ ସହଯୋଗ ରହିବ। କାରଣ ଆମେ ଦେଶରେ ଗୋଟିଏ ଲୋକ ବା ଏକୁଟିଆ ଲୋକଟେ ସବୁକିଛି କରିପାରିବ ନାହିଁ। ବିଭିନ୍ନ ବର୍ଗର, ବିଭିନ୍ନ ଜାତିର ବା ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କର ଆବଶ୍ୟକତା ରହିଛି। ଯେମିତି ଗୋଟିଏ ଅଫିସରେ ମାଳିର ଆବଶ୍ୟକତା ରହିଛି, ଗୋଟିଏ ପିଅନର ଆବଶ୍ୟକତା ରହିଛି, ଏବଂ ଗୋଟେ ଝାଡୁଦାର ବା ସଫା କରୁଥିବା ସଫେଇ କର୍ମଚାରୀର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ଭାରତରେ ସେଇ ଯୋଉ ଡାଇଭର୍ସିଟି ରହିଛି ତାର ଭିତରେ ପ୍ରତ୍ୟେକ ଲୋକଙ୍କୁ କେମିତି ନିଯୁକ୍ତି ଦିଆଯାଇପାରିବ ବିଭିନ୍ନ କ୍ଷେତ୍ରରେ, ଏବଂ ସେମାନେ ମଧ୍ୟ ଦେଶର ବିକାଶର ଭାଗିଦାରୀ ନେଇପାରିବେ, ଏବଂ ଯେଉଁମାନେ ପିଛିଡ଼ା ବର୍ଗ ଯେଉଁମାନଙ୍କ ପାଖରେ ବିକାଶ ଦେବା ପହଞ୍ଚି ପାରୁନାହାନ୍ତି, ଯେଉଁମାନେ ଭଲନେବୁଲ ଗ୍ରୁପ ଯେମିତି କହିଲେ ଆଦିବାସୀକୁ କହିପାରିବା, ଦଳିତ ମାନଙ୍କୁ କହିପାରିବା, ତ ସେମାନେ ବହୁ ସମୟରେ ଏ ଯୋଉ ବିକାଶର ସିଡ଼ିରେ ଶେଷରେ ରହିଯାଉଛନ୍ତି। ତ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଏଇ ଯୋଉ ଜନସଂଖ୍ୟା ଦିବସରେ ସମସ୍ତେ ଯେଉଁମାନେ ପଲିସି ମେକର ଅଛନ୍ତି, ଯେଉଁମାନେ ଯୋଜନା କରୁଛନ୍ତି, ଶିକ୍ଷାବିତ ଅଛନ୍ତି, ରାଜନୀତିଜ୍ଞମାନେ ଅଛନ୍ତି, ସେମାନେ ଚିନ୍ତା କରିବା ଦରକାର ଯେ ଆମର ଏଇ ଦେଶର ଏ ଲୋକମାନଙ୍କର ଭାଗିଦାରୀ କେମିତି ଆମ ବିକାଶ କ୍ଷେତ୍ରରେ ଆସିବ, ଆଗକୁ ଅଧିକ ବଢିବ। ସମସ୍ତେ ଯେମିତି ଏକୁ ନକାରାତ୍ମକ ଢଙ୍ଗରେ ନ ନେଇ ଦେଶର ବିକାଶରେ ନିଜେ ହାତ ଦେବେ ଏବଂ ବିକାଶକୁ ଆଗକୁ ନେବାରେ ସାହାଯ୍ୟ କରିବେ।
1: ଚଳିତ ବର୍ଷର ବିଶ୍ୱ ଜନସଂଖ୍ୟା ଦିବସର ବିଷୟବସ୍ତୁ ରହିଛି ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଯୁବକମାନଙ୍କ ଆଶା ଏବଂ ଆକାଂକ୍ଷାକୁ ସାକାର କରିବା। ହଁ ଶ୍ରୋତା ବନ୍ଧୁ, ଯୁବକମାନେ ଜନସଂଖ୍ୟା ବୃଦ୍ଧିକୁ ନେଇ ବେଶ୍ ପ୍ରଭାବିତ ହେଉଛନ୍ତି। ନିଜେ ପ୍ରତିଷ୍ଠିତ ହେବା ଓ ଭବିଷ୍ୟତର ସୁରକ୍ଷା ପାଇଁ ଆଶାୟୀ ରହିଥିବା ଆଜିର ଯୁବ ସମାଜକୁ ଠିକ୍ ରାସ୍ତା ଦେଖାଇ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ସହଯୋଗ କରିବାରେ ସମାଜର ପ୍ରତିଟି ଦାୟିତ୍ୱବାନ ନାଗରିକ ପ୍ରତିବଦ୍ଧ ହେବା ଉଚିତ।

ଆସନ୍ତାକାଲି ଜୁଲାଇ ମାସ 12 ତାରିଖ ଓଡ଼ିଶା ପାଠାଗାର ଆନ୍ଦୋଳନର ଜନକ ଦାଶରଥି ପଟ୍ଟନାୟକ ବା ଦାସିଆ ଅଜାଙ୍କର ଜନ୍ମଦିନ। 1907 ମସିହାରେ ନୟାଗଡ଼ ଜିଲ୍ଲାର ଉଦୟପୁରରେ ସେ ଜନ୍ମଗ୍ରହଣ କରିଥିଲେ। ମାତ୍ର ଚତୁର୍ଥ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ ଦାଶରଥି। ଅସୁବିଧା ଯୋଗୁଁ ପାଠ ପଢ଼ି ପାରିନଥିଲେ ବି ସେ ତାଙ୍କ ଶିକ୍ଷକଙ୍କ ଦ୍ୱାରା ପ୍ରେରଣା ପାଇ ପାଠାଗାରଟିଏ କରିବା ପାଇଁ ମନ ବଳେଇଲେ। ଖରାବେଳେ ବିଶ୍ରାମ ସମୟରେ ପଢ଼ିବା ଥିଲା ତାଙ୍କର ନିଶା। ପଢ଼ା ନିଶାରୁ ଆରମ୍ଭ ହୋଇଥିଲା ଓଡ଼ିଶା ଯାତ୍ରା। ଗାଁ ଗଣ୍ଡା ସହର ବଜାର ଦ୍ୱାର ଦ୍ୱାର ବୁଲି ବୁଲି ପାଲଟିଥିଲେ ସେ ଜ୍ଞାନର ଭିକ୍ଷୁକ। ମାଗି ମାଗି ବହି ପତ୍ର ପତ୍ରିକା ପୋଥି ସଂଗ୍ରହ କରୁଥିଲେ ଦାଶରଥି। ପ୍ରତିଦିନ 100ରୁ ଅଧିକ ପୋଷ୍ଟକାର୍ଡ ଲେଖିବା ଥିଲା ତାଙ୍କର ଆଉ ଏକ ନିଶା। ଲେଖକଙ୍କ ପାଇଁ ତାଙ୍କ ପୋଷ୍ଟକାର୍ଡ ଥିଲା ପ୍ରେରଣା। ଗ୍ରାମୀଣ ପରିବେଶ ମଧ୍ୟରେ ଥାଇ ସେ ଦେଖିଥିଲେ ଓଡ଼ିଆ ସାଂସ୍କୃତିକ ଚେତନା ଜାଗରଣର ସ୍ୱପ୍ନ। ସେଇଥିପାଇଁ ସେ ପ୍ରତିଷ୍ଠା କରିଥିଲେ ପାଠାଗାର, ତାହା ଏକ ସଂଗ୍ରହାଳୟ ମଧ୍ୟ। ନିପଟ ମଫସଲ ଗାଁରେ ପ୍ରତିଷ୍ଠା କରିଥିଲେ ଜାତୀୟ ସ୍ତରର ପାଠାଗାର, ସଂଗ୍ରହାଳୟ, ସାହିତ୍ୟ ସଂସଦ ଓ ଗବେଷଣାଗାର, ଯେଉଁଟି ସମଗ୍ର ବିଶ୍ୱରେ ବିରଳ ଓ ବିସ୍ମୟ। ତାଙ୍କ ପାଠାଗାର ସଂଗ୍ରହାଳୟରେ ପୃଥିବୀର ବିଭିନ୍ନ ଭାଷାର 2 ଲକ୍ଷରୁ ଅଧିକ ପୁସ୍ତକ ଏବେ ବି ଗଚ୍ଛିତ ହୋଇ ରହିଛି। ଦାସିଆ ଅଜାଙ୍କୁ ଏହି ମହାନ କାର୍ଯ୍ୟରେ ଯୋଗଦାନ କରିଥିଲେ ତାଙ୍କର ସହଧର୍ମିଣୀ ପୌର୍ଣ୍ଣମାସୀ ଦେବୀ। ସେ କହୁଥିଲେ, ମଣିଷ ଆପଣା ଧନ ପର, ଯେତେ ପାରୁଛ ମଣିଷ ଧର। ଆଜି ଦାଶରଥି ପଟ୍ଟନାୟକ ଦାସିଆ ଅଜା ଓଡ଼ିଶାର କଳା ସଂସ୍କୃତି ଜଗତକୁ ତାଙ୍କର ମହାନ ଅବଦାନ ପାଇଁ ସମସ୍ତଙ୍କ ପାଖରେ ଚିରସ୍ମରଣୀୟ ହୋଇ ରହିଛନ୍ତି ଓ ରହିବେ ମଧ୍ୟ। ଏଥର ଆପଣଙ୍କ ପାଇଁ ସୂଚନା। ଲୋକନାଥ ପାଠାଗାର ମଦନପୁର ଶାସନ ଜଗନ୍ନାଥପୁର ଗୋପାଳପୁର ବାଲେଶ୍ୱରରୁ ଜଣାଇଛନ୍ତି ଯେ ଆସନ୍ତାକାଲି ଜୁଲାଇ 12 ତାରିଖ ରବିବାର ଅନୁଷ୍ଠାନ ତରଫରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ପଞ୍ଚମ ଷଷ୍ଠ ସପ୍ତମ ଶ୍ରେଣୀ ପିଲାମାନେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇପାରିବେ ଏବଂ ଅଷ୍ଟମ ନବମ ଦଶମ ଶ୍ରେଣୀର ପିଲାମାନଙ୍କ ପାଇଁ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ସ୍ଥିର କରାଯାଇଛି। ଚିତ୍ରାଙ୍କନର ବିଷୟବସ୍ତୁ ରହିଛି ଗାଁର ଦୃଶ୍ୟ ଏବଂ ପ୍ରବନ୍ଧର ବିଷୟବସ୍ତୁ ରହିଛି ମୋ ଗାଁ କେତେ ସୁନ୍ଦର, ନିଜ ଗାଁ କଥା 200 ଶବ୍ଦରେ ପିଲାମାନେ ଲେଖିବେ। ପ୍ରବନ୍ଧ ଓ ଚିତ୍ରାଙ୍କନ ପାଇଁ ପ୍ରଥମରୁ ପିଲାମାନଙ୍କୁ କାଗଜ ଯୋଗାଇ ଦିଆଯିବ। ସକାଳ 8:30ରେ ପ୍ରତିଯୋଗୀମାନଙ୍କ ନାମ ପଞ୍ଜୀକରଣ କରାଯିବ ଏବଂ ସକାଳ 9ଟାରେ ପ୍ରତିଯୋଗିତା ଆରମ୍ଭ ହେବ। ସମୟସୀମା 1 ଘଣ୍ଟା ରଖାଯାଇଛି। ସକାଳ 10ଟାରୁ 11ଟା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି, ଆସ ମୋବାଇଲ ଛାଡ଼ି ବହି ପଢ଼ିବା ଅଭିଯାନ। ତାପରେ ଦିନ 11ଟାରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ ଓ ଉଦ୍ଯାପନୀ ସଭା ଅନୁଷ୍ଠିତ ହେବ। ତାହେଲେ ଆଜିର କାର୍ଯ୍ୟକ୍ରମରୁ ଏଠି ବିଦାୟ ନେଇ ରହୁଛୁ। ନମସ୍କାର।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ, ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜିଥିରେ ବିଷୟ ରହିଛି ଶବ୍ଦର ସଂକ୍ଷିପ୍ତୀକରଣ। ଆଲୋଚନା କରିଛନ୍ତି ଡକ୍ଟର ସନ୍ତୋଷ କୁମାର ମହାନ୍ତି।
1: ଏକ ଶବ୍ଦ, ଶବ୍ଦପୁଞ୍ଜ ବା ବାକ୍ୟକୁ ବାରମ୍ବାର ବ୍ୟବହାର ନ କରି ଆବଶ୍ୟକସ୍ଥଳେ ସହଜ, ଅଳ୍ପ ସମୟ ଓ ସ୍ଥାନ ସଞ୍ଚୟ ପାଇଁ ସଂକ୍ଷିପ୍ତ ରୂପର ବ୍ୟବହାର କରାଯାଏ। ଯଥା କ୍ରିୟା ଶବ୍ଦକୁ ସଂକ୍ଷିପ୍ତ କଲେ ହୁଏ କ୍ରି, ବିଶେଷ ଶବ୍ଦ ହୁଏ ବି। ଏପରି ସଂକ୍ଷିପ୍ତ ରୂପଗୁଡ଼ିକୁ ପାଟିରେ କହିବାର ଆବଶ୍ୟକ ପ୍ରାୟ ନ ଥାଏ। ସେହିପରି ଶବ୍ଦପୁଞ୍ଜ କ୍ଷେତ୍ରରେ ବିଶେଷ ଦ୍ରଷ୍ଟବ୍ୟ ହୁଏ ବିଦ୍ର, ଉଚ୍ଚ ପ୍ରାଥମିକ ହୁଏ ଉପ୍ରା। ଅର୍ଥାତ୍ ଏକ ଶବ୍ଦପୁଞ୍ଜର ପ୍ରତ୍ୟେକ ଶବ୍ଦର ମୂଳବର୍ଣ୍ଣର ସାମଗ୍ରିକ ଅଂଶକୁ ନେଇ ସଂକ୍ଷିପ୍ତ କରାଯାଏ। ତେବେ କିଛି ସଂକ୍ଷିପ୍ତ ରୂପ ଅଛି ଯାହା ପ୍ରାୟ ଉଭୟ କଥିତ ଓ ଲିଖିତ ସ୍ତରରେ ବ୍ୟବହୃତ ହୁଏ। ପିଲାଦିନେ ଇନ୍ଦ୍ରଧନୁର ରଙ୍ଗଗୁଡ଼ିକୁ ମନେ ରଖିବା ପାଇଁ ସଂକ୍ଷିପ୍ତରେ ବାଘନିଶ ହଲାନା ସୂତ୍ରଟି ବହୁ କାମ ଦିଏ। ଏହି ବାଘନିଶ ହଲାନାରେ ଲୁଚିକି ଥିବା ସାତୋଟି ରଙ୍ଗ ହେଉଛି ବାରେ ବାଇଗଣୀ, ଗରେ ଘନ ନୀଳ, ନୀଳ ସବୁଜ, ହରେ ହଳଦୀ, ଲାଲ ଲାଲ, ନାରେ ନାରଙ୍ଗୀ। ସେହିପରି କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସା ବେଳେ ଆ କା ମା ବୋଇ ପାନଗୁଆ ଖାଇ ବୋଲି ଯାହା ବୋଲାଯାଏ, ସେହି ଆ କା ମା ବୋଇକୁ ଯଥାକ୍ରମେ କାର୍ତ୍ତିକ, ମାର୍ଗଶୀର ଓ ବୈଶାଖକୁ ଇଙ୍ଗିତ କରେ ବୋଲି ପଣ୍ଡିତମାନେ ଅର୍ଥ କରିଛନ୍ତି। ତେବେ ବ୍ୟବହାରରେ ଆମେ ଶବ୍ଦ ବା ବାକ୍ୟାଂଶ ଅପେକ୍ଷା ଶବ୍ଦପୁଞ୍ଜକୁ ଅଧିକ ସଂକ୍ଷିପ୍ତ କରୁ। ଗଙ୍ଗାଧର ମେହେର, ଫକୀରମୋହନ ବକ୍ସି, ଜଗବନ୍ଧୁ ବିଦ୍ୟାଧର ଆଦି ମହାବିଦ୍ୟାଳୟର ନାମକୁ ଆମେ ଯଥାକ୍ରମେ ଜିଏମ୍, ଏଫ୍ଏମ୍, ବିଜେଇ ଭାବରେ ବ୍ୟବହାର କରୁ। ଶୈଳବାଳା ମହାବିଦ୍ୟାଳୟ ନାମରେ ଶୈଳବାଳା ମୁଖ୍ୟତଃ ଗୋଟିକିଆ ଶବ୍ଦ। ତେଣୁ ସଂକ୍ଷିପ୍ତ ରୂପ ପାଇଁ ଶବ୍ଦର ମୂଳବର୍ଣ୍ଣର ସାମଗ୍ରିକ ରୂପ ଶୟକୁ ବିଚାରକୁ ନେଲେ ତାହା ଶ୍ରୁତି ମଧ୍ୟରେ ହେଉନାହିଁ। ତଥାପି ଶୈଳବାଳା ଶବ୍ଦକୁ ଟାଣି ଓଟାରିବା ଅଜ୍ଞତାବଶତଃ ଭାଙ୍ଗି ଶୈଳବାଳା ଏସ୍ବି ଭାବରେ ବ୍ୟବହାର କରାଯାଉଛି। ସେହିପରି କିଛି ରାଜନୈତିକ ଦଳଗୁଡ଼ିକର ନାମ ଯଥା ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ, ବହୁଜନ ସମାଜ ପାର୍ଟିକୁ ଆମେ ବିଜେପି, ବିଜେଡି, ବିଏସ୍ପି ଭାବରେ ବ୍ୟବହାର କରୁଛୁ। ପ୍ରକୃତରେ ଦେଖିବାକୁ ଗଲେ ଇଂଲିଶ ବନାନ ଆଧାରରେ ପ୍ରତ୍ୟେକ ଶବ୍ଦର ମୂଳବର୍ଣ୍ଣକୁ ନେଇ ଆମେ ଏପରି ବ୍ୟବହାର କରୁଛୁ। ତେଣୁ ରାଜନୈତିକ ଦଳଗୁଡ଼ିକର ଆଞ୍ଚଳିକ ଭାଷାର ବନାନ ବା ଓଡ଼ିଆ ଭାଷାରେ ସଂକ୍ଷିପ୍ତ କଲେ ଏଗୁଡ଼ିକ ହେବ ଭାଜପା, ବିଜଦ ଓ ବସପା। କିଛି ବର୍ଷ ତଳେ ଭୁବନେଶ୍ୱରରୁ ପ୍ରକାଶିତ ଏକ ଓଡ଼ିଆ ଦୈନିକରେ ଓଡ଼ିଆ ବନାନ ଆଧାରରେ ସଂକ୍ଷିପ୍ତ ରୂପ ଲେଖାଯାଉଥିବାର ନଜିର ରହିଛି। ଆମେ ହିନ୍ଦୀ ବା ଦେବନାଗରୀ ଲିପି ବ୍ୟବହୃତ ହେଉଥିବା ଚଳିତ ସମୟର ଲିଖିତ ପାଠ ବା ଗଣମାଧ୍ୟମଗୁଡ଼ିକ ଉପରେ ଟିକେ ଦୃଷ୍ଟି ଦେଲେ ଜାଣିପାରିବା ସେହି ଭାଷାଭାଷୀ କିପରି ଦେବନାଗରୀ ଲିପିର ବନାନ ଆଧାରରେ ହିଁ ଆବଶ୍ୟକସ୍ଥଳେ ଅଧିକାଂଶ ସଂକ୍ଷିପ୍ତ ରୂପ ବ୍ୟବହାର କରୁଛନ୍ତି। ମରାଠୀ ଭାଷାର ଉଦାହରଣ ଏବେ ଦେଉଛି। ପୁଣେରେ ଥିବା ମହାନଗରପାଳିକାକୁ ମନପା ଓ ଅପା ବଲବନ୍ତ ଚୌକକୁ ସେମାନେ ଅବ ଚୌକ ବୋଲି ଉଭୟ କଥିତ ଓ ଲିଖିତରେ ବ୍ୟବହାର କରନ୍ତି। ସେହିପରି ମହାରାଷ୍ଟ୍ର ସାହିତ୍ୟ ପରିଷଦ ସଭାଘରେ ଟଙ୍ଗା ହୋଇଥିବା ଲେଖକମାନଙ୍କ ଫଟୋରେ ସଂକ୍ଷିପ୍ତ କରି ଲେଖାଯାଇ ଯଥା ଗୋନି ଦାଣ୍ଡେକର, ଗଜ ଆଗାଶେ। କର୍ଣ୍ଣାଟକର ଖ୍ୟାତନାମା ଲେଖକ ତଥା ମୈସୁର ବିଶ୍ୱବିଦ୍ୟାଳୟ ପୂର୍ବତନ ଉପକୂଳପତି ଦେବେଗୌଡ଼ା ଜୌରେଗୌଡ଼ାଙ୍କୁ କର୍ଣ୍ଣାଟକବାସୀ ଦେଜ ଗୌ ବୋଲି ଜାଣନ୍ତି। ତାଙ୍କର ନାମକୁ ସେ ଉଭୟ କନ୍ନଡ ଓ ଇଂଲିଶରେ ଦେ ଜୟ ଗୌ ବା ଡିଜେ ଗୌ, ଡିଇଜେଏ ଜିଓ ଡବ୍ଲ୍ୟୁ ଭାବରେ ଲେଖନ୍ତି। ଗୋଟିଏ ବିଦ୍ୟାଳୟ ନାମକୁ କିପରି ସଂକ୍ଷିପ୍ତ ଭାବରେ ବ୍ୟବହାର କରାଯାଏ ତାହାର ଉଦାହରଣ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଜାୟମାଲବ ନୋଡାଲ ଉପରା ବିଦ୍ୟାଳୟ। ଏହି ଜାୟମାଲବ ନାମଟି ପାଞ୍ଚଟି ଗାଁ ନାଁର ମୂଳବର୍ଣ୍ଣ ମିଶି ଗୋଟିଏ ନାମ ହୋଇଛି। ଯଥା ଜାରେ ଜାଗୁଳାଇପଡ଼ା, ଏରେ ଏକତଳା, ମାରେ ମାଟିଆ, ଲରେ ଲଙ୍ଗଳଭଞ୍ଜା ଓ ବରେ ବଡ଼ଡିହ। ଏସବୁ ଉଦାହରଣ ଦେବାର ଅର୍ଥ ହେଉଛି ଶବ୍ଦପୁଞ୍ଜର ପ୍ରଥମ ବର୍ଣ୍ଣକୁ ଆଧାର କରି କିପରି ସଂକ୍ଷେପଣ ହେଉଛି ତାହା ଜାଣିବା କଥା। ଏମିତିକା ସଂକ୍ଷେପଣକୁ ଆବ୍ରିଭିଏସନ୍ କୁହାଯାଏ। ତେବେ ଆମେ ଇଂଲିଶ ବନାନ ବଦଳରେ ଓଡ଼ିଆ ବନାନ ଆଧାରରେ କିପରି ସଂକ୍ଷିପ୍ତ କରିପାରିବା ସେ ସମ୍ପର୍କରେ ଚିନ୍ତା କରିବାର ଏବେ ସମୟ ଆସିଛି। ତେବେ ସଂକ୍ଷିପ୍ତ ରୂପ ଆଳରେ କାହାର ନାମକୁ ବିଦ୍ରୋହ ନ କରି ସଂକ୍ଷିପ୍ତ ନ କରିବା ହେଉଛି ସବୁଠୁ ବଡ଼ ସତର୍କତା। ଯଥା ଅଭିଳାଷ ଦାସଙ୍କୁ ଅଦା, ଗଜାନନ ଦାସଙ୍କୁ ଗଦା। ଏମିତି କଲେ ଆମର ଭାଷାବୋଧ ବା ରୁଚିବୋଧକୁ ଇଙ୍ଗିତ କରିବାର ସମ୍ଭାବନା ରହିଛି। ଇଂଲିଶ ଭାଷାରେ ନାମ ସଂକ୍ଷେପଣ କଲେ ବଡ଼ ବା କ୍ୟାପିଟାଲ ଅକ୍ଷରରେ ଲେଖାଯାଏ। ତେଣୁ ଇଂଲିଶ ସଂକ୍ଷେପଣରେ ବିନ୍ଦୁ ରହୁ କି ନ ରହୁ ବଡ଼ ସାନ ଅକ୍ଷର ଯୋଗୁଁ ତାହା ଜଣାପଡ଼ିଥାଏ। ଯଥା ଛୋଟ ଅକ୍ଷରରେ ୟୁଏସ୍, ଅସ୍ର ଅର୍ଥ ଆମେ ଓ କ୍ୟାପିଟାଲ ଅକ୍ଷରରେ ୟୁଏସ୍ ଅର୍ଥ ୟୁନାଇଟେଡ୍ ଷ୍ଟେଟ୍ସ। କିନ୍ତୁ ଓଡ଼ିଆ ସଂକ୍ଷେପଣରେ ବିନ୍ଦୁ ନ ଦେଲେ ତାହା ଶବ୍ଦ ପରି ମନେ ହୁଏ। ତେଣୁ ଓଡ଼ିଆ ସଂକ୍ଷେପଣରେ ବିନ୍ଦୁ ଦେବାର ଆବଶ୍ୟକ ଅଛି। ଇଂଲିଶ ଭାଷାରେ ଶବ୍ଦର ପ୍ରଥମ ବର୍ଣ୍ଣ ବା ପ୍ରଥମ ଶେଷ ବର୍ଣ୍ଣ ଏପରିକି ପ୍ରଥମ ପ୍ରାୟ ମଝାମଝି ଶେଷ ବର୍ଣ୍ଣର ସାହାଯ୍ୟରେ ସଂକ୍ଷେପଣ କରାଯାଏ। ତାହାକୁ ଇଂଲିଶରେ କୁହାଯାଏ କ୍ଲିପିଂ। ଯଥା ପ୍ରଫେସର ହୁଏ ପ୍ରଫ୍, ଡକ୍ଟର ହୁଏ ଡକ୍ଟର ଡିଆର୍। ଓଡ଼ିଆରେ ମଧ୍ୟ ଏମିତି ହୁଏ। ବିଭିନ୍ନ ଅଭିଧାନ ବା ବହିଗୁଡ଼ିକରୁ ଏହାର ସୂଚନା ମିଳେ। ଯଥା ତୁଳ ଅର୍ଥ ତୁଳନା କର, ବୀଣ ଅର୍ଥ ବିଶେଷଣ। କିଛି କିଛି ସଂକ୍ଷିପ୍ତ ରୂପକୁ ଶବ୍ଦ ଭଳି ବି ଉଚ୍ଚାରଣ କରାଯାଏ। ତାହାକୁ ଇଂଲିଶରେ କୁହାଯାଏ ଏକ୍ରୋନିମ୍ସ। ଯଥା ପୋସ୍କୋ, ୟୁନେସ୍କୋ ଇତ୍ୟାଦି। ଏହି ଆଲୋଚନାରେ ଆମେ ଜାଣିଲେ ଯେ ଇଂଲିଶ ଭଳି ଓଡ଼ିଆରେ ମଧ୍ୟ ତିନି ପ୍ରକାର ସଂକ୍ଷିପ୍ତ ରୂପ ବ୍ୟବହୃତ ହେଉଛି, ଯଥା ଆବ୍ରିଭିଏସନ୍, କ୍ଲିପିଂ ଓ ଏକ୍ରୋନିମ୍ସ। କିନ୍ତୁ ଓଡ଼ିଆରେ ଏହି ତିନୋଟି ଶବ୍ଦକୁ ଆମେ କେବଳ ସଂକ୍ଷେପଣ, ସଂକ୍ଷିପ୍ତ ରୂପ

0: ସଂକ୍ଷିପ୍ତୀକରଣ ବୋଲି ବ୍ୟବହାର କରୁଛୁ। ତେଣୁ ଏହି ପରିପ୍ରେକ୍ଷୀରେ ତିନିଟି ଇଂଲିଶ ଶବ୍ଦର ଓଡ଼ିଆ ପରିଭାଷା ବ୍ୟବହାର କରାଯିବା ସମ୍ପର୍କରେ ଚିନ୍ତା କରାଯାଇପାରେ।
1: ଶେଷ ହେଲା ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ। ଆଜିଥିରେ ବିଷୟ ଥିଲା ଶବ୍ଦର ସଂକ୍ଷିପ୍ତୀକରଣ। ଆଲୋଚନା କରିଥିଲେ ଡକ୍ଟର ସନ୍ତୋଷ କୁମାର ମହାନ୍ତି, ଆକାଶବାଣୀ କଟକ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିର ସବୁଜ। ଆଜିଥିରେ ଶୁଣନ୍ତୁ କେତୋଟି ପଲ୍ଲୀଗୀତ। କଣ୍ଠଶିଳ୍ପୀ ମହାପ୍ରସାଦ କର। ଶିଳ୍ପୀ ପଲ୍ଲୀଗୀତ ଗାଇଛନ୍ତି ପୁରାତନ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର। ଶିଳ୍ପୀ ପ୍ରଥମେ ଗାଇଛନ୍ତି ତଳି ଭାଙ୍ଗି ଗଲି ଏକା, ତଳି ଭାଙ୍ଗି ତଳି କଚାଡ଼ି ପକା, ଯୋଡ଼ା ଭାଙ୍ଗି ଭୁଲ ଦେଖା।

ଅଇଲ ବନ୍ଧୁ ଭଲ କଲ ବସିବାକୁ ନାହିଁ ଠା, ଯୋଉ ପାଟେ ପାଟେ ଅଇଲ ବନ୍ଧୁ ସେଇ ପାଟେ ପାଟେ ଯା। ପୁରାତନ ରଚନାର ଶିଳ୍ପୀ ମହାପ୍ରସାଦ କର।

ଶେଷ ହେଲା କାର୍ଯ୍ୟକ୍ରମ ଚିରସବୁଜ। ଆଜି ଏଥିରେ ଶୁଣୁଥିଲେ କେତୋଟି ପଲ୍ଲୀଗୀତ। ଶିଳ୍ପୀ ଥିଲେ ମହାପ୍ରସାଦକର। ଶିଳ୍ପୀ ପଲ୍ଲୀଗୀତ ଗାଇଥିଲେ ପୁରାତନ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ କର।

ଆକାଶବାଣୀ ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିଥିରେ ବିଷୟ ରହିଛି ରଥଯାତ୍ରାରେ ସେବକମାନଙ୍କର ଭୂମିକା। ଆଲୋଚକ ପୂର୍ଣ୍ଣଚନ୍ଦ୍ର ଗୋଛିକାର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ଶ୍ରୀଜଗନ୍ନାଥଙ୍କ ଯାତ୍ରାମାନଙ୍କ ମଧ୍ୟରେ ରଥଯାତ୍ରା ସର୍ବତନ୍ତ୍ର ସ୍ୱତନ୍ତ୍ର ଯାତ୍ରା ଭାବରେ ବିଶ୍ୱବିଖ୍ୟାତ। କାରଣ ଯେଉଁସବୁ ଗଣପର୍ବ ସମଗ୍ର ଭକ୍ତ ସମାଜର ହୃଦୟରେ ନିର୍ମଳ ଆନନ୍ଦ, ସାମ୍ୟ, ଐକ୍ୟ ତଥା ସଂହତିର ଭାବ ସଞ୍ଚାର କରିଥାଏ, ତନ୍ମଧ୍ୟରେ ପୁରୁଷୋତ୍ତମ କ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରା ହେଉଛି ସର୍ବୋତ୍ତମ। ଶ୍ରୀମନ୍ଦିରରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ରଥଯାତ୍ରା ମଧ୍ୟ ଶ୍ରୀଜଗନ୍ନାଥଙ୍କ ଅତି ପ୍ରିୟ ଉତ୍ସବ। ସ୍ୱୟଂ ପ୍ରଭୁ ଜଗନ୍ନାଥ ଏହି ଘୋଷଯାତ୍ରା କାଳରେ ମନ୍ଦିରରୁ ବାହାରି ଆସି ଜନତାର ମହାସମୁଦ୍ର ମଧ୍ୟରେ ନିଜକୁ ଏକୀଭୂତ କରନ୍ତି। ଜଗତର କଲ୍ୟାଣ ନିମନ୍ତେ ମହାପ୍ରଭୁଙ୍କ ଏହି ଘୋଷଯାତ୍ରା ଯୁଗେ ଯୁଗେ ଭକ୍ତର ମନରେ ଆନନ୍ଦ ସଞ୍ଚାର କରିଆସିଛି।

ଏହି ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀଜୀଉମାନଙ୍କର ନୀତି ଓ ରୀତି ପାଳନ ଅବସରରେ ମନ୍ଦିରର ବିଭିନ୍ନ ନିଯୋଗର ସେବକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସେବକମାନଙ୍କ ମଧ୍ୟରୁ ପାଳିଆ ପଢ଼ିଆରୀ, ଗରାବଡ଼ୁ ସେବକ, ପତ୍ରବଡ଼ୁ, ସୁଆରବଡ଼ୁ, ମୁଦୁଲି, ପୂଜାପଣ୍ଡା, ପତିମହାପାତ୍ର, ଦୈତାପତି, ମେକାପ, ବିମାନବଡ଼ୁ, ପାଳିଆ ଖୁଣ୍ଟିଆ, କାହାଳିଆ, ବଣିଆ, ଲେଙ୍କା, ପାଇକ, କୋଠସୁହାସିଆ, ରାଜଗୁରୁ।

0: ଚିତ୍ରକାର ତଳିଛ ମହାପାତ୍ର, ପୁଷ୍ପାଳକ, ରଥମହାରଣା, ଡାହୁକ, ରଥ ଭୋଇ, ପ୍ରଧାନୀ, ମହାସୁଆର, ଦର୍ପଣୀ ଆଦି 38 ପ୍ରକାରର ସେବକ ଏହି ଯାତ୍ରାରେ ସେବା ଯୋଗାଇଥାନ୍ତି। ସେମାନଙ୍କର ନିର୍ଦ୍ଦିଷ୍ଟ ସେବା ସମ୍ପର୍କରେ ଆଲୋଚନା ଆଜିର ମୁଖ୍ୟ ପ୍ରସଙ୍ଗ ଆଲୋଚନା କରୁଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଛିକାର।
1: ଆମେ ସାଧାରଣତଃ ରଥଯାତ୍ରାକୁ ଆମେ ତିନି ଭାଗରେ ବିଭକ୍ତ କରିପାରିବା। ଶ୍ରୀଗୁଣ୍ଡିଚା ଦିନ ସକାଳେ ମଙ୍ଗଳାଳତିଠୁ ଆରମ୍ଭ କରି ପହଣ୍ଡି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ଏହି ନୀତି ଆରମ୍ଭ ହୁଏ ଏବଂ ମହାପ୍ରଭୁମାନେ ରଥାରୂଢ଼ ହୋଇସାରିଲା ପରେ ରଥ ଟଣା ପର୍ଯ୍ୟନ୍ତ ଏଠାରେ ବିଭିନ୍ନ ପ୍ରକାର ନୀତି ପାଳନ ହୁଏ ଏବଂ ରଥ ଟଣା ସରିଗଲା ପରେ ରାତ୍ର ପହୁଡ଼ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ରଥ ଉପରେ ନୀତି ହୁଏ। ମଙ୍ଗଳ ଆଳତିଠୁ ଆରମ୍ଭ କରି ପହଣ୍ଡି ପର୍ଯ୍ୟନ୍ତ ଏହା ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୁଏ। ମଙ୍ଗଳ ଆଳତି ହୁଏ, ତାପରେ ଅବକାଶ ହୁଏ, ଅବକାଶ ପରେ ବେଶ ହୁଏ, ତାପରେ ଖେଚଡ଼ି ଭୋଗ ଆଦି ସକାଳ ଧୂପ ହୁଏ, ମଇଲମ ହୋଇସାରିଲା ପରେ ପହଣ୍ଡି ବିଜେ ଠାକୁରଙ୍କ ଆରମ୍ଭ ହୁଏ। ଏହିଗୁଡ଼ିକ ମନ୍ଦିର ଭିତରେ ହୁଏ। ମନ୍ଦିର ପରେ ପରେ ଠାକୁରମାନେ ରଥାରୂଢ଼ ହୋଇସାରିଲା ପରେ ସେଠାରେ ଚକା ଅପସର ହୁଏ ଏବଂ ଚିତା ଲାଗି, ମାଳଚୂଡ଼ ଲାଗି, ଛେରା ପହଁରା ଏବଂ ଚାରପିଟା ଓ ଘୋଡ଼ା ଲାଗିସାରିଲା ପରେ ରଥ ଟଣା ଆରମ୍ଭ ହୁଏ। ରଥ ଟଣା ସରିଲା ପରେ ପରେ ସେଠାରେ ମହାସ୍ନାନ ହୁଏ, ମଧ୍ୟାହ୍ନ ଧୂପ ହୁଏ, ମଧ୍ୟାହ୍ନ ଧୂପ ପରେ ସନ୍ଧ୍ୟା ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଆଳତି ପରେ ସନ୍ଧ୍ୟା ଧୂପ ଏବଂ ବଡ଼ ସିଙ୍ଗାର ବେଶ

0: ଶ୍ରୀଗୁଣ୍ଡିଚା ଦିନ ମଙ୍ଗଳାର୍ପଣ ହେଉଛି ଗୋଟିଏ ବିଶେଷ ସେବା। ଏହି ସେବାଟି ସକାଳ ଧୂପ ଅର୍ଥାତ୍ ଖେଚେଡ଼ି ଭୋଗ ସରିଗଲା ପରେ ହୋଇଥାଏ। ମଙ୍ଗଳାର୍ପଣ ନୀତିରେ ମୁଦୁଲି, ଶୁଦ୍ଧ ସୁଆର, ପୂଜା ପଣ୍ଡା, ପତି ମହାପାତ୍ର ଏବଂ ମୁଦିରସ୍ଥ ଆଦି ସେବକମାନେ ସମ୍ପୃକ୍ତ ହୋଇଥାନ୍ତି। ମୁଦୁଲିଠାରୁ ପ୍ରାୟ 17 ପ୍ରକାରର ପାତ୍ର ସଜ ନେଇ ସାରିଲା ପରେ ଶୁଦ୍ଧ ସୁଆର ମଙ୍ଗଳାର୍ପଣର ଆବଶ୍ୟକ ପୂଜା ସାମଗ୍ରୀ ସଜାଡ଼ି ତିନି ବାଡ଼ରେ ପୂଜା ପଣ୍ଡା, ପତି ମହାପାତ୍ର ମୁଦିରସ୍ଥଙ୍କୁ ପ୍ରଦାନ କରିଥାନ୍ତି। ଜଗନ୍ନାଥଙ୍କ ବାଡ଼ରେ ପୂଜା ପଣ୍ଡା, ସୁଭଦ୍ରାଙ୍କ ବାଡ଼ରେ ମୁଦିରସ୍ଥ ଆଉ ବଳଭଦ୍ରଙ୍କ ବାଡ଼ରେ ପତି ମହାପାତ୍ର ମଙ୍ଗଳାର୍ପଣ କରନ୍ତି। ମଙ୍ଗଳାର୍ପଣ ସରିଲା ପରେ ବିଜେ କାହାଳି ବାଜେ, ତାପରେ ସୁଦର୍ଶନଙ୍କର ରୁନ୍ଧା ପିଠା ହୋଇ ପହଣ୍ଡି ବିଜେ ଆରମ୍ଭ ହୋଇଯାଏ।
1: ରଥ ଉପରେ ଶ୍ରୀଜୀଉମାନଙ୍କର ରଥାରୂଢ଼ ହୋଇସାରିଲା ପରେ ଏଠାରେ ଆରମ୍ଭ ହୁଏ ସ୍ୱତନ୍ତ୍ର ନୀତି। ସେ ସ୍ୱତନ୍ତ୍ର ନୀତିଗୁଡ଼ିକ ହେଉଛି ଚିତାଲାଗି। ଏହି ଚିତାଲାଗି ଯେତେବେଳେ ମହାପ୍ରଭୁ ମନ୍ଦିର ଭିତରେ ବାହାରି ଅଛନ୍ତି, ବର୍ଷ ସାରା ମହାପ୍ରଭୁଙ୍କର ଗୋଟିଏ ହୀରାର ଚିତା ପ୍ରଭୁଙ୍କ ଦ୍ୱାରା ଲାଗିଥାଏ, କିନ୍ତୁ ରଥ ଉପରେ ଆସିଲା ପରେ ସେ ଚିତା କଢ଼ାଯାଇ ସୋଲରେ ଚିତା ଲଗାଯାଏ। ଏହି ଚିତା ଲଗାଇବା ପାଇଁ ଲେଙ୍କା, ପାଇକ, ଘଣ୍ଟା, ଛତର, କାହାଳିଆ ବଣିଆଙ୍କ ପାଖକୁ ଯାଇ ସେ ଚିତା ଆଣନ୍ତି। ଚିତା ଆଣି ତାକୁ ଦୈତାପତି ସେବକମାନେ ସେ ଚିତା ଲାଗି କରନ୍ତି ମହାପ୍ରଭୁଙ୍କ ଦେହରେ। ଏହାପରେ ପରେ ଆରମ୍ଭ ହୁଏ ଆଉ ଗୋଟିଏ ସ୍ୱତନ୍ତ୍ର ସେବା, ସେ ହେଉଛି ମାଳଚଳ ସେବା। ଏହାକୁ ଦୟାଣମାଳୀ ସେବକ ଦୈତାପତି ଜଣେ ଦେଇଥାନ୍ତି ଏବଂ ମାଳଚଳ ଲାଗି ହୁଏ। ମାଳଚଳ ଲାଗି ସରିଲା ପରେ ଗଜପତି ମହାରାଜାଙ୍କ ଖବର ଯାଏ ଛେରା ପହଁରା କରିବା ପାଇଁ। ଏହା ଏକ ସ୍ୱତନ୍ତ୍ର ନୀତି, ଅତି ବିଶିଷ୍ଟ ନୀତି ଏହା। ଏହି ଛେରା ପହଁରା ନୀତି କରିବା ପାଇଁ ମହାରାଜ ଶ୍ରୀନଗରରୁ ତାମଜାନରେ ବସି ଏକ ପଟୁଆରରେ ସେମାନେ ରଥ ପାଖକୁ ଆସନ୍ତି। ପ୍ରଥମେ ସେମାନେ ବଳଭଦ୍ରଙ୍କ ରଥକୁ ଯାଆନ୍ତି, ସେଠାରେ ଗରାବୁଡ଼ ସେବକ ଥାନ୍ତି। ଗରାବୁଡ଼ ସେବକଙ୍କ ପାଖରୁ ହାତୀଅଣି ନେଇ ଗଜପତି ମହାରାଜ ସେଠାରେ ଦଣ୍ଡ ପ୍ରଣାମ ଏବଂ ନିଉ ଛାଡ଼ି ହୁଅନ୍ତି। ଏହାପରେ ପରେ ସେଠାରେ ଭଣ୍ଡାର ମେକଅପ୍ କର୍ପୂର ସଜି ରଖିଥାନ୍ତି ଆଳତୀ କରିବା ପାଇଁ, ସେ ଗଜପତି ମହାରାଜଙ୍କ ହାତକୁ ଦିଅନ୍ତି। ଗଜପତି ମହାରାଜ କର୍ପୂର ଆଳତୀ କରିସାରିଲା ପରେ ଉପସ୍ଥିତ ଥିବା ରାଜଗୁରୁ ସୁବର୍ଣ୍ଣ ଖଡ଼ିକା ସଂସ୍କାର କରି ଗଜପତି ମହାରାଜଙ୍କୁ ଦେଇଥାନ୍ତି। ସେଠାରେ ଭଣ୍ଡାର ମେକଅପ୍ ଆମର ରୂପା ପିଙ୍ଗଣରେ ଦୟାଣମାଳି ଦେଇଥିବା ଶୁକ୍ଳ ଫୁଲ ଆଗରେ ରଥ ଉପରେ ପକାଇ ପକାଇ ଯାଆନ୍ତି ଏବଂ ଗଜପତି ମହାରାଜ ତାକୁ ଗୋଟେ ଘେରା ଛେରା ପହଁରା କରିସାରିଲା ପରେ ପୁନର୍ବାର ରାଜଗୁରୁ ମହାଶୟ ସେହି ଘଟୁଆରୀ ଚନ୍ଦନ ପାଣି ପ୍ରସ୍ତୁତ କରିକି ରାଜଗୁରୁଙ୍କୁ ଦେଇଥାନ୍ତି। ରାଜଗୁରୁ ସଂସ୍କାର କରି ପୁନଃ ସେହି ଭଣ୍ଡାର ମେକଅପ୍କୁ ଦେଇଥାନ୍ତି। ଭଣ୍ଡାର ମେକଅପ୍ ସେହି ଚନ୍ଦନ ପାଣି ସିଞ୍ଚନ କରି ରଥ ଚାରିପାଖ ପୁନଃ ଏକ ଘେରା ବୁଲି ଆସିଲା ପରେ ଚନ୍ଦନ ଗୁଣ୍ଡ ଭଣ୍ଡାର ମେକଅପ୍ ନେଇ ରଜାଙ୍କୁ ଦିଅନ୍ତି। ରଜା ଚନ୍ଦନ ଗୁଣ୍ଡ ରଥ ଚାରିପଟେ ସିଞ୍ଚନ କରି ଯାଆନ୍ତି। ଏହିଭଳି ଭାବରେ ତିନି ରଥରେ ମହାପ୍ରଭୁଙ୍କ ଛେରା ପହଁରା କାର୍ଯ୍ୟ ଗଜପତି ମହାରାଜ କରିଥାନ୍ତି।

ରଥ ଟଣା ଯେତେବେଳେ ଆରମ୍ଭ ହୋଇଯିବ ସେତେବେଳେ ବିଭିନ୍ନ ମଠ ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା ମହାପ୍ରଭୁଙ୍କୁ ବିଭିନ୍ନ ସ୍ଥାନରେ ପନ୍ଥୀଭୋଗ କରାଯାଏ। ଏହି ପନ୍ଥୀଭୋଗ ପୂଜାପଣ୍ଡା ସେବକମାନେ ଯାଇକରି କରିଥାନ୍ତି। ଯେତେବେଳେ ରଥ ଅଟକି ଯାଏ, ଯେତେବେଳେ ରଥଟା ବନ୍ଦ ହୋଇଯାଏ, ତାପରେ ପରେ ମହାପ୍ରଭୁଙ୍କୁ ମହାସ୍ନାନ ଆରମ୍ଭ ହୁଏ। ସେ ମହାସ୍ନାନରେ ପର୍ବଯାତ୍ରା ଯୋଗାଣିଆ ଏବଂ ପୂଜାପଣ୍ଡାମାନେ ସଂଶୋଧିତ ଥାନ୍ତି। ତାପରେ ପରେ ରଥରେ ମଧ୍ୟାହ୍ନ ଧୂପ ହୁଏ। ମଧ୍ୟାହ୍ନ ଧୂପ ପରେ ପରେ ସନ୍ଧ୍ୟା ଆଳତୀ, ସନ୍ଧ୍ୟା ଆଳତୀ ପରେ ସନ୍ଧ୍ୟା ଧୂପ, ଚନ୍ଦନ ଲାଗି ଏବଂ ବଡ଼ସିଂହାର ବେଶ ଆରମ୍ଭ ହୋଇଥାଏ। ଶେଷରେ ପହଁରାବାଲାମାନେ ରଥ ଉପରେ କନ୍ଦାମ ଦେଇ ପହଡ଼ କରିଥାନ୍ତି।

ରଥଯାତ୍ରା ମହୋତ୍ସବ କାଳରେ ବହୁ ପ୍ରକାରର ନୀତି ପାଳିତ ହୁଏ। ରଥଯାତ୍ରା, ସନ୍ଧ୍ୟା ଦର୍ଶନ, ହେରା ପଞ୍ଚମୀ, ବାହୁଡ଼ା ଯାତ୍ରା, ଶୁକ୍ଳ ଏକାଦଶୀ, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜୟ ଆଦି ସ୍ୱତନ୍ତ୍ର ନୀତି ପାଳନ ଅବସରରେ ନିର୍ଦ୍ଦିଷ୍ଟ ନିଯୋଗମାନଙ୍କର ସେବାୟତଙ୍କର ସେବାର ଆବଶ୍ୟକତା ପଡ଼ିଥାଏ। ଏହି ସମସ୍ତ ସେବାୟତଙ୍କ ନିଷ୍ଠାପର ଐକ୍ୟବଦ୍ଧ ସେବା ହିଁ ସମୁଦାୟ ଦ୍ୱାଦଶ ଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରିବାରେ ସହାୟକ ହୋଇଥାଏ।

ଶ୍ରୀମନ୍ଦିରର ଆକୃତି ଗଠନ ଶୈଳୀ ଓ ସ୍ଥାନ ବିଶେଷର ନାମକରଣ ଶାସ୍ତ୍ର ଓ ପୁରାଣର ଆଧାରରେ ପରିକଳ୍ପିତ। ଦ୍ୱାର ପାଚେରୀ ମଣ୍ଡପ ତଥା ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟ ନିଜ ନିଜ ନୀତି ଓ ପ୍ରସିଦ୍ଧିକୁ ନେଇ ବିଖ୍ୟାତ। ଶ୍ରୀମନ୍ଦିରର ଚାରିଦିଗରେ ଥିବା ଚାରିଟି ମୁଖ୍ୟ ଦ୍ୱାର ଛଡ଼ା ସାତପାହାଚ ଦ୍ୱାର କଳାହାଟ ଦ୍ୱାର ବେହରଣ ଦ୍ୱାର ପ୍ରଭୃତି ଦ୍ୱାରମାନ ରହିଛି। ଏହି ଦ୍ୱାରଗୁଡ଼ିକ ମଧ୍ୟରେ ଜୟ ବିଜୟ ଦ୍ୱାର ମନ୍ଦିରର କାର୍ଯ୍ୟ ଓ ନୀତି ସହ ବିଶେଷ ଭାବରେ ସମ୍ପୃକ୍ତ। ଏହାର ନାମକରଣ ପୁରାଣ ଭିତ୍ତିକ ଏବଂ ଜୟ ବିଜୟର ଇତିହାସ ଅତ୍ୟନ୍ତ ଶିକ୍ଷାପ୍ରଦ। ଶ୍ରୀମନ୍ଦିରର ନାଟମଣ୍ଡପ ଓ ଜଗମୋହନର ପ୍ରବେଶ ପଥକୁ ଜୟ ବିଜୟ ଦ୍ୱାର କୁହାଯାଏ। ଏହି ଦ୍ୱାରର ଦକ୍ଷିଣରେ ଜୟ ଓ ଉତ୍ତରରେ ବିଜୟ ଦଣ୍ଡାମାନ ହୋଇ ସଦାସର୍ବଦା ପ୍ରହରା ଦେଉଥାନ୍ତି। ମନ୍ଦିର ସିଂହଦ୍ୱାର ଉଭୟପଟର ଉପରେ ନବଗ୍ରହ ମୂର୍ତ୍ତିଙ୍କ ତଳେ ତଥା କୁର୍ମ ପ୍ରାଚୀରର ପୂର୍ବ ଦିଗ ଦ୍ୱାରର ପାଦଦେଶରେ ଏବଂ ଜୟ ବିଜୟ ଦ୍ୱାରର ଦୁଇପଟ କାନ୍ଧରେ ଜୟ ବିଜୟଙ୍କ ମୂର୍ତ୍ତି ଓ ଚିତ୍ର ରହିଛି। ଉଭୟ ଚତୁର୍ବାହୁ, ଉପର ଦୁଇ ବାହୁରେ ଚକ୍ର ଓ ଶଙ୍ଖ, ତଳ ଦୁଇ ବାହୁରେ ଅକ୍ଷମାଳ ଓ ଗଦା ଧାରଣ କରିଛନ୍ତି। ଏହି ଦ୍ୱାର ଅତ୍ୟନ୍ତ ପ୍ରଶସ୍ତ ଓ ଦୀର୍ଘକାୟ। ପ୍ରାୟ 3 ଫୁଟ ଚଉଡ଼ାର 8ଟି ଶ୍ରେଣୀରେ ବିଭିନ୍ନ କାରୁକାର୍ଯ୍ୟ ଦ୍ୱାରା ଦ୍ୱାରଟି ସୁଶୋଭିତ। ଗମନ ଓ ନିର୍ଗମନ ପାଇଁ ଏଥିରେ 3ଟି ଲେଖାଏଁ ପାହାଚ ରହିଛି। ଜୟ ଓ ବିଜୟ ଏ ଦୁଇ ଭାଇଙ୍କ ନାମରେ ଏହା ନାମିତ। ଏ ଦୁହେଁ ଦୁଇ ଭାଇ ତଥା ବିଷ୍ଣୁ ଭକ୍ତ ଅଟନ୍ତି। ପୁରାଣ ମତରେ ବିଷ୍ଣୁଙ୍କର 16 ଜଣ ପାର୍ଷଦ ଥିଲେ। ଏମାନେ ହେଉଛନ୍ତି ବିଶ୍ୱକେଶନ, ସୁଶୀଣ, ଜୟ, ବିଜୟ, ବଳ, ପ୍ରବଳ, ନନ୍ଦ, ସୁନନ୍ଦ, ଭଦ୍ର, ସୁଭଦ୍ର, ଚଣ୍ଡ, ପ୍ରଚଣ୍ଡ, କୁମୁଦ, କୁମୁଦାକ୍ଷ, ଶୀଳ ଓ ସୁଶୀଳ। ମନ୍ଦିରର ପର୍ବନୀତିଗୁଡ଼ିକରେ ଏହି ଦ୍ୱାରର ବିଶିଷ୍ଟ ଭୂମିକା ରହିଛି। ବିଜେ ପ୍ରତିମାମାନେ ପର୍ବନୀତିରେ ଏଠାକୁ ଆସି ବନ୍ଦାପନା ହୋଇଥାନ୍ତି। ପ୍ରତି ଏକାଦଶୀରେ ମଦନମୋହନଙ୍କ ବନ୍ଦାପନା, ହଳଦୀ ପାଣି, ବେଣ୍ଟ ବା ଶିକାର ତଥା ଜଗନ୍ନାଥଙ୍କ ନୀଳାଦ୍ରି ବିଜେରେ ଭିତରଛୁ ମହାପାତ୍ର ଏଠାରେ ବନ୍ଦାପନା ଓ ଆରତୀ କରିଥାନ୍ତି। ଲକ୍ଷ୍ମୀନାରାୟଣଙ୍କ ପ୍ରସିଦ୍ଧ କଳି ବା ବଚନିକା ଏଠାରେ ଅନୁଷ୍ଠିତ ହୁଏ। ଦ୍ୱାର ଭିତର ପଟେ ଲକ୍ଷ୍ମୀଙ୍କ ପ୍ରତିନିଧି ଦେବଦାସୀଙ୍କ ସହ ଦ୍ୱାର ବାହାର ପଟେ ଜଗନ୍ନାଥଙ୍କ ପ୍ରତିନିଧି ଦୈତାଙ୍କ ମଧ୍ୟରେ ବହୁ ବଚନିକା ହୁଏ। ଚତୁର୍ମାସରେ ଶମ୍ଭୁ ଏକାଦଶୀରେ ଲୋକନାଥ ଓ ମଦନମୋହନଙ୍କର ବନ୍ଦାପନା ଏଇଠାରେ ହୁଏ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀରେ ରୁକ୍ମିଣୀ ବିବାହ ଉତ୍ସବରେ ଏଠାରେ ବିପ୍ର ବ୍ରାହ୍ମଣ ମଦନମୋହନଙ୍କୁ ଚିଟାଉ ପ୍ରଦାନ କରନ୍ତି। ଅଣସର ବେଳେ ବଲ୍ଲଭ ନୀତି ଏଠାରେ ହୁଏ। ଜଣେ ପଣ୍ଡା ଏହି ଦ୍ୱାର

ପାଖରେ ଠିଆ ହୋଇ ବଲ୍ଲଭ ସମର୍ପଣ କରନ୍ତି। ନକ୍ଷତ୍ର ବନ୍ଦାପନା ବେଳେ ମଦନମୋହନ ଆସି ବନ୍ଦାପନା ହୁଅନ୍ତି ଓ ଦ୍ୱାର ବନ୍ଦ ରହିଥାଏ। ଅନ୍ୟାନ୍ୟ ପର୍ବନୀତିଗୁଡ଼ିକରେ ମଧ୍ୟ ଏହି ଦ୍ୱାର ପାଖରେ ବିଜେ ପ୍ରତିମାମାନଙ୍କର ଚର୍ଚ୍ଚା ଓ ନୀତି ଏଠାରେ ହୁଏ। ଏହିପରି ବହୁ ନୀତିରେ ଏହି ଦ୍ୱାରର ବିଶେଷ ପ୍ରୟୋଜନୀୟତାକୁ ଗୁରୁତ୍ୱ ଦିଆଯାଏ।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ରଥଯାତ୍ରାରେ ସେବକମାନଙ୍କର ଭୂମିକା। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଗୁଚ୍ଛିକାର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହାୟତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।

ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର ଏକାଅଶୀତମ ଭାଗ। ସଙ୍ଗୀତ ପରିଚାଳନା ଅକ୍ଷୟ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ସନ୍ତନ କୁମାର ରଥ।

ଶ୍ରୀରାମ ମେଘକୁ ସମ୍ବୋଧନ କରି କହିଲେ, ସୀତାରୂପୀ ପୁଷ୍କରିଣୀର ପ୍ରେମ ଜଳ କେବେ ସରେ ନାହିଁ, ସବୁବେଳେ ତାହା ବଢ଼ୁଥାଏ। ସେ ପ୍ରେମ ଜଳ ଆସ୍ୱାଦନ ବିନା ଅନ୍ୟ ସବୁ ମୋ ପାଇଁ ସ୍ୱାଦହୀନ ହୋଇପଡ଼ିଛି। ମୁଁ ହରବର ହେଉଛି, ତାହା ବିନା କିପରି ବର୍ତ୍ତିବି ବା ଉଦ୍ଧାର ପାଇବି। ରତିଙ୍କର ବର କାମଦେବର ଫୁଲସର ମୋତେ ବରଳ ବା ବିରୁଡ଼ି ଭଳି ଦଂଶନ କରୁଛି। ସ୍ୱୟମ୍ବର ହେବା ଦିନରୁ ମୁଁ ଏକ ଲଳନା ବା ଏକ ପତ୍ନୀ ବ୍ରତ ପାଳିଛି। ମୁଁ ତା କବରୀ ଅର୍ଥାତ୍ ତା ମଥାର କେଶ ସଜାଡ଼ି ଦାସ ରୂପେ ତା ମନୋହର ଭାବକୁ ବର୍ତ୍ତନ ବା ପାଉଣା ରୂପରେ ପାଉଥିଲି। ସେ ବାଳାର ମୂର୍ତ୍ତି ମୋ ନେତ୍ର ରୋଗରେ ଅଞ୍ଜନ ସ୍ୱରୂପ, ସେ ମୋ ଜୀବର ଜୀବନ ଭଳି। ସୀତାର କୁନ୍ତଳ ବା କେଶ ମୟୂରପୁଚ୍ଛକୁ ତୁଚ୍ଛ କରିଦେଉଥିଲା। ତାକୁ ଲାଭ କରିବା ପାଇଁ କିଏ ବର ଦିଅନ୍ତା କି? ପ୍ରଭୁ ଏଠାରେ ନିଜର ପ୍ରଭୁତ୍ୱ କଥା ବିସ୍ମୃତ ହୋଇ ସାଧାରଣ ବିରହୀ ଭଳି ବରପ୍ରାର୍ଥୀ ହୋଇଛନ୍ତି। ଅସାଧାରଣ ରାମଙ୍କୁ ସାଧାରଣ ସ୍ତରକୁ ଆଣି ସେହି ଅବସ୍ଥାର ଅସାଧାରଣ ଆଦର୍ଶକୁ ପ୍ରକାଶ କରିଛନ୍ତି ଭଞ୍ଜକବି। ବର ମାଗୁଛନ୍ତି ରାମ, କହୁଛନ୍ତି, ଅବୟବ ବା ଦେହରେ ମନ ରହିବା ଭଳି ଦେହ ଭିତରେ ମନ ରହୁ, ତାହେଲେ ମନ ସଙ୍ଗେ ମୋ ଦେହ ଏକ ଲବ ବା ମୁହୂର୍ତ୍ତରେ ବରବର୍ଣ୍ଣିନୀ ବା ସେହି ଶ୍ରେଷ୍ଠା ସୁବର୍ଣ୍ଣା ସୀତାଙ୍କ ପାଖରେ ପହଞ୍ଚି ଯାଆନ୍ତା। ବିରହ ବରହୀ ବା ଅଗ୍ନିକୁ ମୋ ହୃଦୟ ବନରେ ଜଳେଇ ରଖିଛି କାମଦେବ, ଆହା ବୋଲି ବାଣୀ କହି ଭାବରୂପୀ ଜଳ ବରଷା କରି ମୋ କାନ୍ତା କ୍ଷଣକେ ସେ ନିଆଁକୁ ଲିଭାଇ ଦିଅନ୍ତା। ପୁଣି ପ୍ରକୃତିର ସହାୟତା ଲୋଡ଼ିଲେ ପ୍ରଭୁ ଶ୍ରୀରାମ। ବର୍ତ୍ତିକ ବା ବଣିପକ୍ଷୀକୁ ଚାହିଁ କହିଲେ, ତୁମେ ଯେତେ ସବୁ ପକ୍ଷୀ ଅଛ ସମସ୍ତେ ମିଳି ମୋତେ ପକ୍ଷ ଦେଲେ ମୁଁ ଦିବରେ ବା ଆକାଶରେ ଉଡ଼ିଯାଆନ୍ତି। ଏ ପୃଥିବୀରେ ଯେତେ ବର୍ଷ ବା ଭୂଖଣ୍ଡ ଅଛି, କେଉଁଠି ମୋ ସୀତାକୁ ଲୁଚାଇଛି ମୁଁ ଦେଖି ମୋ ବନ୍ଧୁ ଠାବରେ ବା ବନ୍ଧୁ ପାଖରେ।

ମିଳିଯାଆନ୍ତି। ପ୍ରଭୁ ଶିବଙ୍କୁ ମନେ ପକାଇ କହୁଛନ୍ତି ଯେ ମା' ପାର୍ବତୀଙ୍କ ଦେହ ନିଜ ଦେହଠାରୁ କ୍ଷଣେ ମଧ୍ୟ ଭିନ୍ନ ନ ରହୁ ଭାବି ଶିବ ଉଲଗ୍ନ ହୋଇ ଦିଗମ୍ବର ହେଲେ। ସାମାନ୍ୟ ମାନବ ଯଦି ପ୍ରିୟାଠାରୁ ଭିନ୍ନ ହୋଇ ମୁହୂର୍ତ୍ତକୁ ବର୍ଷେ ବୋଲି ମନେ କଲା, ଏଥିରେ ଆଶ୍ଚର୍ଯ୍ୟ କ'ଣ? କବି ଉପେନ୍ଦ୍ର ସବୁ ସମୟରେ ଦେବତାଙ୍କଠାରେ ମାନବୀୟ ପ୍ରେମର ବିଭିନ୍ନ ବିଭାବ ଆବିଷ୍କାର କରିଛନ୍ତି। ଅତି ମାନବ ରାମଙ୍କୁ ମାନବୀୟ ଦୋଷ ଗୁଣରେ ଭୂଷିତ କରି ରାମଙ୍କୁ ଆଦର୍ଶ ମାନବ ରୂପରେ ପରିଚିତ କରାଇଛନ୍ତି। ସମ୍ବରାସୁର ଯୋଗୁଁ ରତି ଓ କନ୍ଦର୍ପର ବିଚ୍ଛେଦ ହେଲା ଭଳି ମୋ ଦଶା ହୋଇଛି। କାମଦେବ ଅତନୁ ଅର୍ଥାତ୍ ଶିବଙ୍କ କୋପରେ ଜଳି ତା ଦେହ ନଥିଲା। ମୋ ଦେହକୁ ଏପର୍ଯ୍ୟନ୍ତ ବେଦବର ବା ବ୍ରହ୍ମା ରଖିଛି କାହିଁକି? ଦେହ ନଥାଇ ମୁଁ ପୁଣି ତା ଦେହରେ ମିଶିଯାଆନ୍ତି। ପୂର୍ବଜନ୍ମରେ କିଛି ବ୍ରତ କରିଥିଲି ବୋଲି ତା ସଙ୍ଗେ ଭାବ କଲି। ଚକ୍ରସିଂହାବଲୋକନ ପଦ୍ଧତିରେ ବରଶବ୍ଦ ଆଦ୍ୟ ପ୍ରାନ୍ତରେ ରହି ତିରିଶି ଛାନ୍ଦ ଏଇଠି ଶେଷ ହୋଇଛି।

ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 81ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା ଏବଂ ଦିବାକର ମହାନ୍ତି। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା
1: QR କୋଡ୍ ସ୍କାନ୍ କରନ୍ତୁ 5000 ର କ୍ୟାସବ୍ୟାକ୍ ପାଆନ୍ତୁ ବାଃ ଆଜି ବଢିଆ ଦିନ
2: ହସିଲା UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ
3: RBI କହେ
2: ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
0: କିଛି କଥା କିଛି ଗୀତର ଉପସ୍ଥିତି ସେଥିପାଇଁ ପ୍ରତି ଗୀତ ଗୀତିକା କରିଛି ଆପଣଙ୍କୁ ପ୍ରୀତି ସେ ପ୍ରୀତି ଆଉ ଗୀତିର ମଧୁ ମୂର୍ଚ୍ଛନାରେ ସ୍ୱାଗତ ଆପଣଙ୍କୁ ଗୀତ ଗୀତିକାର ସଙ୍ଗୀତମୟ ପରିବେଶକୁ

ବନ୍ଧୁ, ମଣିଷ ହେଉଛି ଏକ ସାମାଜିକ ପ୍ରାଣୀ। ସେ ଏକାକୀ ଜୀବନଯାପନ କରିପାରେ ନାହିଁ। ପରସ୍ପରର ସହଯୋଗ, ସମ୍ପର୍କ ଓ ସାମାଜିକ ବ୍ୟବସ୍ଥା ମାଧ୍ୟମରେ ମଣିଷ ନିଜର ଜୀବନକୁ ଆଗକୁ ବଢ଼ାଇଥାଏ। ମଣିଷ ଯେଉଁ ସ୍ଥାନରେ ରହି ଘର ନିର୍ମାଣ କରେ ତାହାକୁ ଜନବସତି କୁହାଯାଏ। ଏହି ଜନବସତିର ବିକାଶ ଓ ବିସ୍ତାର ମୁଖ୍ୟତଃ ଜନସଂଖ୍ୟା ଉପରେ ନିର୍ଭର କରେ। କିନ୍ତୁ ଆଜିର ମଣିଷ ଆଗରୁ ଏପରି ନଥିଲା। ଆଦିମ କାଳରେ ମଣିଷ ଜଙ୍ଗଲ, ଗୁମ୍ଫା ଓ ପ୍ରାକୃତିକ ଆଶ୍ରୟସ୍ଥଳରେ ବସବାସ କରୁଥିଲା। ସେତେବେଳେ ତାହାର ଜୀବନ ଶିକାର ଓ ଖାଦ୍ୟ ସଂଗ୍ରହ ଉପରେ ନିର୍ଭରଶୀଳ ଥିଲା। ଏହାପରେ ଧୀରେ ଧୀରେ ସେ କୃଷିକାର୍ଯ୍ୟ ଶିଖିଲା, ଘର ତିଆରି କଲା ଓ ସ୍ଥାୟୀ ଭାବରେ ବସବାସ କରିବା ଆରମ୍ଭ କଲା।

ବନ୍ଧୁ, ଜନସଂଖ୍ୟା ହେଉଛି ଗୋଟିଏ ଦେଶର ମୂଲ୍ୟବାନ ସମ୍ପଦ। ମଣିଷ ନିଜର ଜ୍ଞାନ, ଶ୍ରମ ଓ ସୃଜନଶୀଳତା ଦ୍ୱାରା ଦେଶର ଉନ୍ନତିରେ ଯୋଗଦାନ କରେ। କିନ୍ତୁ ଯେତେବେଳେ କୌଣସି ଦେଶର ଜନସଂଖ୍ୟା ତାହାର ଉପଲବ୍ଧ ସମ୍ପଦ ଓ ସୁବିଧା ତୁଳନାରେ ଅତ୍ୟଧିକ ଦ୍ରୁତଗତିରେ ବଢ଼ିଯାଏ, ସେହି ପରିସ୍ଥିତିକୁ ଜନସଂଖ୍ୟା ବିସ୍ଫୋରଣ କୁହାଯାଏ। ଆଜିର ବିଶ୍ୱର ଏକ ଗୁରୁତର ସମସ୍ୟା ଜନସଂଖ୍ୟା ବିସ୍ଫୋରଣ, ଯାହା ଦେଶର ସାମାଜିକ, ଅର୍ଥନୈତିକ ଓ ପରିବେଶୀୟ ବିକାଶକୁ ବେଶ୍ ପ୍ରଭାବିତ କରୁଛି। ଆଜି ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ବି ପାଲଟିଛି। ଜନସଂଖ୍ୟା ବୃଦ୍ଧି ଏକ ବଡ଼ ସମସ୍ୟା ଭାବେ ଏବେ ଉଭା ହୋଇଛି।

ବନ୍ଧୁ, ଶିକ୍ଷା ହେଉଛି ମଣିଷ ଜୀବନର ଏକ ମୁଖ୍ୟ ଆଧାର। ଶିକ୍ଷା ମଣିଷକୁ ଜ୍ଞାନୀ, ସଚେତନ ଓ ଦାୟିତ୍ୱବାନ କରିଥାଏ। କିନ୍ତୁ ଯେଉଁ ସମାଜରେ ଶିକ୍ଷାର ଅଭାବ ରହେ, ସେଠାରେ ଅନେକ ସାମାଜିକ ସମସ୍ୟା ଦେଖାଦିଏ। ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣମାନଙ୍କ ମଧ୍ୟରେ ଅଶିକ୍ଷା ଏକ ପ୍ରମୁଖ କାରଣ ଅଟେ। ଯେତେବେଳେ ଜଣେ ବ୍ୟକ୍ତି ଶିକ୍ଷାରୁ ବଞ୍ଚିତ ହୁଅନ୍ତି କିମ୍ବା ଆବଶ୍ୟକ ଜ୍ଞାନ ଓ ସଚେତନତା ଲାଭ କରିପାରନ୍ତି ନାହିଁ, ତାହାକୁ ଅଶିକ୍ଷା କୁହାଯାଏ। ଶିକ୍ଷାରୁ ବଞ୍ଚିତ ଥିବା ବ୍ୟକ୍ତିଟି ଅନେକ ସମୟରେ ପରିବାର ନିୟୋଜନ, ସ୍ୱାସ୍ଥ୍ୟ ଓ ଜନସଂଖ୍ୟା ନିୟନ୍ତ୍ରଣର ମହତ୍ତ୍ୱ ବୁଝିପାରନ୍ତି ନାହିଁ, ଯେଉଁଥିପାଇଁ ଏମିତି କିଛି ସମସ୍ୟା ସୃଷ୍ଟି ହୁଏ ତାଙ୍କ ଜୀବନରେ।

ଆଜିଠୁ ଇଏ ତୋ ପ୍ରେମିକା, ଆଦରରେ ରଖିବୁ। ବାବାରେ ଆମ ଧନ୍ଦା ୱାନ୍ ୱେ ଟ୍ରାଫିକ, ଯାଇ ହୁଏ ହେଲେ ଫେରି ହୁଏନି।

ଶୋଇନୁ କି ବାବା? ଅବେ ବାପାଙ୍କ କଥା ମନେ ପକଉଛୁ ନା? ତୁ ଚାକିରି ପାଇଛୁ ଜାଣି ତୋ ବାପା ବହୁତ ଖୁସି ହଉଥିବେ। ତୁ ବି ତୋ ବାପାଙ୍କ ଭଳିଆ ମନ ଦେଇ ବିଶ୍ୱସ୍ତ ଭାବରେ କାମ କରିବୁ, ତାଙ୍କଠୁ ବି ଆହୁରି ବେଶୀ ନାଁ କରିବୁ। ହେ ଭଗବାନ, ମୋ ପୁଅକୁ ସବୁ ବିପଦରୁ ରକ୍ଷା କରିବୁ।

ହଁ ବନ୍ଧୁ, ଶିକ୍ଷାରୁ ବଞ୍ଚିତ ଥିବା ଲୋକମାନଙ୍କର ଅବସ୍ଥା ଏହିପରି, ଫେରିବାର ବାଟ ସେମାନେ ପାଇପାରୁନାହାନ୍ତି। ଲୋକମାନଙ୍କ ମଧ୍ୟରେ ଛୋଟ ପରିବାରର ଆବଶ୍ୟକତା ବିଷୟରେ ସଚେତନତା କମ୍ ରହୁଛି। ପରିବାର ନିୟୋଜନର ଉପାୟ, ତାହାର ଲାଭ, ସନ୍ତାନ ସଂଖ୍ୟାକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ବିଷୟରେ ଜ୍ଞାନ ନ ଥିବାରୁ ଅନେକ ପରିବାରରେ ସଦସ୍ୟ ସଂଖ୍ୟା ବଢ଼ିଯାଏ। ବିଶେଷକରି ଗ୍ରାମାଞ୍ଚଳରେ ଅଶିକ୍ଷା ଯୋଗୁଁ ଲୋକମାନେ ପୁରୁଣା ଧାରଣା ଓ ଅନ୍ଧବିଶ୍ୱାସକୁ ଅନୁସରଣ କରନ୍ତି। ଅଧିକ ସନ୍ତାନକୁ ପରିବାରର ଶକ୍ତି ଭାବିବା ଭଳି ଚିନ୍ତାଧାରା ଜନସଂଖ୍ୟା ବୃଦ୍ଧିକୁ ବଢ଼ାଇଥାଏ। ବିଶେଷକରି ନାରୀ ଶିକ୍ଷାର ଅଭାବ ଜନସଂଖ୍ୟା ବୃଦ୍ଧିର ଆଉ ଏକ ବଡ଼ କାରଣ। ଶିକ୍ଷିତ ନାରୀମାନେ ନିଜ ସ୍ୱାସ୍ଥ୍ୟ, ପରିବାରର ଭବିଷ୍ୟତ ଓ ସନ୍ତାନ ସଂଖ୍ୟା ବିଷୟରେ ସଚେତନ ହୁଅନ୍ତି, କିନ୍ତୁ ଯେଉଁମାନେ ଏଥିରୁ ବଞ୍ଚିତ ଏ ବିଷୟରେ ଯଥେଷ୍ଟ ନିଷ୍ପତ୍ତି ନେଇପାରନ୍ତି ନାହିଁ।

ବନ୍ଧୁ, ଜନସଂଖ୍ୟା ବୃଦ୍ଧି ଆଜି ସମଗ୍ର ବିଶ୍ୱରେ ଏକ ଗୁରୁତର ସମସ୍ୟା। ଏହାର ଅନେକ କାରଣ ମଧ୍ୟରୁ ଅଳ୍ପ ବୟସରେ ବିବାହ ଏହା ମଧ୍ୟ ଏକ ପ୍ରମୁଖ କାରଣ ଅଟେ। ଶିକ୍ଷାର ଅଭାବ, ସାମାଜିକ ପରମ୍ପରା ଓ ସଚେତନତାର ଅଭାବ ଯୋଗୁଁ ଅନେକ ସ୍ଥାନରେ ଆଜି ମଧ୍ୟ କମ୍ ବୟସରେ ବିବାହ ହେଉଛି। ଏହା ଜନସଂଖ୍ୟା ବୃଦ୍ଧି ସହିତ ସମାଜ ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ବେଶ୍ ପ୍ରଭାବ ପକାଉଛି। ଯେତେବେଳେ ଜଣେ ଝିଅ କିମ୍ବା ପୁଅ ଶାରୀରିକ, ମାନସିକ ଓ ଆର୍ଥିକ ଭାବରେ ପୂର୍ଣ୍ଣ ପରିପକ୍ୱ ହେବା ପୂର୍ବରୁ ବିବାହ କରିଥାଏ, ତାହାକୁ ଅଳ୍ପ ବୟସରେ ବିବାହ ବୋଲି କୁହାଯାଏ। ଏପରି ବିବାହ ଯୋଗୁଁ ଦମ୍ପତି ଶୀଘ୍ର ପରିବାର ଗଠନ କରନ୍ତି ଏବଂ ଅଧିକ ସମୟ ଧରି ସନ୍ତାନ ଜନ୍ମର ସମ୍ଭାବନା ବି ରହିଥାଏ। ଏହା ସହିତ ଯେଉଁ ସମାଜରେ ଅଳ୍ପ ବୟସରେ ବିବାହର ପ୍ରଥା ଅଧିକ ରହେ, ସେଠାରେ ଜନ୍ମହାର ମଧ୍ୟ ଅଧିକ ଦେଖାଯାଏ।

ବନ୍ଧୁ, ଜନସଂଖ୍ୟା ବଢ଼ିବାର ଆହୁରି ମଧ୍ୟ ଅନେକ କାରଣ ରହିଛି। ସେଥିମଧ୍ୟରୁ ଜନ୍ମହାର ଅଧିକ ହେବା ଓ ମୃତ୍ୟୁହାର ହ୍ରାସ ହେବା ଏହା ମଧ୍ୟ କାରଣ ଅଟେ। ଏହି ଦୁଇ କାରଣ ଯୋଗୁଁ ପୃଥିବୀରେ ମଣିଷ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ଏକ ନିର୍ଦ୍ଦିଷ୍ଟ ସମୟରେ ଜନ୍ମ ନେଉଥିବା ଶିଶୁମାନଙ୍କ ସଂଖ୍ୟାକୁ ଜନ୍ମହାର କୁହାଯାଏ। ଯେତେବେଳେ କୌଣସି ଦେଶ କିମ୍ବା ସମାଜରେ ଜନ୍ମହାର ଅଧିକ ରହେ ସେତେବେଳେ ଜନସଂଖ୍ୟା ଦ୍ରୁତ ଭାବରେ ବଢ଼ିଥାଏ। ଏବେ ବି ଅନେକ ସ୍ଥାନରେ ପରିବାରରେ ଅଧିକ ସନ୍ତାନ ରଖିବାର ପୁରୁଣା ଧାରଣା ରହିଛି, ପୁଣି ପୁଅ ସନ୍ତାନ ପ୍ରତି ଅଧିକ ଆଶା ବି ରହୁଛି, ଯେଉଁଥିପାଇଁ ସାମାଜିକ ପରମ୍ପରା ଓ ସଚେତନତାର ଅଭାବ ଯୋଗୁଁ ଜନ୍ମହାର ଅଧିକ ବଢ଼ୁଛି। ଏହା ସହିତ ଆଧୁନିକ ଯୁଗରେ ଚିକିତ୍ସା ବିଜ୍ଞାନର ଅଗ୍ରଗତି ଯୋଗୁଁ ମୃତ୍ୟୁହାର ବହୁତ କମିଛି। ଟିକାକରଣ, ଉନ୍ନତ ସ୍ୱାସ୍ଥ୍ୟସେବା, ରୋଗ ନିୟନ୍ତ୍ରଣ, ପରିଷ୍କାର ପରିବେଶ, ଉନ୍ନତ ଜୀବନଶୈଳୀ ଯୋଗୁଁ ଲୋକମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି। ପୂର୍ବରୁ ଯେଉଁ ରୋଗରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିଲା ବର୍ତ୍ତମାନ ସେଗୁଡ଼ିକର ଚିକିତ୍ସା ସମ୍ଭବ ହୋଇଛି, ଫଳରେ ମୃତ୍ୟୁ ସଂଖ୍ୟା କମି ଜନସଂଖ୍ୟା ବଢ଼ିବାରେ ଲାଗିଛି।

ସତରେ ବନ୍ଧୁ, ଜନସଂଖ୍ୟା ବୃଦ୍ଧି ବର୍ତ୍ତମାନ ସମୟରେ ଏକ ଗୁରୁତର ସାମାଜିକ ସମସ୍ୟା ଅଟେ। ଏହାର ଆଉ କିଛି କାରଣ ମଧ୍ୟରେ ରହିଛି ଦାରିଦ୍ରତା ଓ ପରିବାର ନିୟୋଜନ ବିଷୟରେ ଅଜ୍ଞାନତା। ଦାରିଦ୍ରତା ଯୋଗୁଁ ଅନେକ ଗରିବ ପରିବାର ଅଧିକ ସନ୍ତାନ ଜନ୍ମ ଦେବାକୁ ଆର୍ଥିକ ସହାୟତା ବୋଲି ଭାବୁଛନ୍ତି। ସେମାନେ ଭାବନ୍ତି ଯେ ଅଧିକ ପିଲା ଥିଲେ ଭବିଷ୍ୟତରେ ପରିବାରର ଆୟ ବଢ଼ିବ, କିନ୍ତୁ ଅଧିକ ସନ୍ତାନ ହେବା ଫଳରେ ପରିବାରରେ ଖର୍ଚ୍ଚ ବଢ଼ିଥାଏ। ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ ଧାରଣର ମାନ ଉପରେ ଏହାର ଅନେକ ଖରାପ ପ୍ରଭାବ ପଡ଼ିଥାଏ। ଅନ୍ୟପଟେ ଦେଖିଲେ ପରିବାର ନିୟୋଜନ ବିଷୟରେ ଅଜ୍ଞାନତା ମଧ୍ୟ ଜନସଂଖ୍ୟା ବୃଦ୍ଧିର ଆଉ ଏକ କାରଣ। ଅନେକ ଲୋକ ପରିବାର ନିୟୋଜନର ଉପାୟ, ଏହାର ଲାଭ ଓ ଆବଶ୍ୟକତା ବିଷୟରେ ଜାଣିନଥାନ୍ତି। ଶିକ୍ଷାର ଅଭାବ, ଭୁଲ ଧାରଣା ଓ ସଚେତନତାର ଅଭାବ ଯୋଗୁଁ ସେମାନେ ଛୋଟ ପରିବାରର ମହତ୍ତ୍ୱକୁ ବୁଝିପାରନ୍ତି ନାହିଁ।

ବନ୍ଧୁ, ମନ ଭିତରେ ପ୍ରଶ୍ନ ଆସେ, ଆଜିର ଏ ସମୟରେ ବା ଏଭଳି ଜନସଂଖ୍ୟା ବୃଦ୍ଧିରେ ସମାଜରେ ବିକାଶ କିଭଳି ସମ୍ଭବ? ବନ୍ଧୁ, ବିକାଶ ପାଇଁ ଜନସଂଖ୍ୟା ଏକ ସମ୍ପଦ ହୋଇପାରେ ଯଦି ଏହାକୁ ଠିକ୍ ଭାବରେ ଉପଯୋଗ କରାଯାଏ। ଶିକ୍ଷିତ, କୁଶଳ ଓ ସୁସ୍ଥ ଲୋକମାନେ ଦେଶର ଅର୍ଥନୀତିକୁ ମଜବୁତ କରିଥାନ୍ତି। ଯୁବଶକ୍ତି ଗୋଟିଏ ଦେଶର ସବୁଠାରୁ ବଡ଼ ଶକ୍ତି, କିନ୍ତୁ ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି ବିକାଶର ଗତିକୁ ମନ୍ଥର କରିଦେଉଛି। ଏହାର ସମାଧାନର ବାଟ ମଧ୍ୟ ରହିଛି ବନ୍ଧୁ। ପ୍ରଥମେ ଶିକ୍ଷାର ପ୍ରସାର କରିବା ଆବଶ୍ୟକ। ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର।

କରି ନାରୀ ଶିକ୍ଷା ଓ ସଶକ୍ତିକରଣକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି, ଯାହାକି ସରକାର ଏବେ କରୁଛନ୍ତି। ପୁଣି ପରିବାର ନିୟୋଜନ ବିଷୟରେ ସଚେତନତା ବଢ଼ାଇବା ଦରକାର। ରୋଜଗାର ସୃଷ୍ଟି ଓ ମାନବ ସମ୍ପଦର ବିକାଶ ହେବା ଦରକାର। ପ୍ରାକୃତିକ ସମ୍ପଦର ସୁରକ୍ଷା କରିବା ଉଚିତ। ଏହା ସହିତ ଛୋଟ ପରିବାର ସୁଖୀ ପରିବାର ନୀତି ଅନୁସରଣ କଲେ ଜନସଂଖ୍ୟା ନିୟନ୍ତ୍ରଣ ସମ୍ଭବ ହେବ। ଆଜି ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନସଂଖ୍ୟା ସମସ୍ୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା, ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟର ସୁରକ୍ଷା କରିବା ଏବଂ ଏକ ସୁସ୍ଥ ସମୃଦ୍ଧ ଓ ସନ୍ତୁଳିତ ସମାଜ ଗଠନ କରିବା। ବିଶ୍ୱ ଜନସଂଖ୍ୟା ଦିବସ ଆମକୁ ଏହି ଦାୟିତ୍ୱ ପ୍ରତି ସଚେତନ କରାଏ।

ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ କାହାଣୀ ଗୋଟିଏ ଗାଁର, ରଚନା ପଞ୍ଚାନନ ଦାସ, ପ୍ରଯୋଜନା ଶାନ୍ତିପ୍ରିୟ ମହାପାତ୍ର। ନାଟକ କାହାଣୀ ଗୋଟିଏ ଗାଁର।

0: चल चल चल चल चल मुगर एक और तू हड़ करू करू तो सांगू कौन मुंडिया मार दो फो फोचु ये बदमाश टाकू देख एपुर चल गा अरे रुआ धान गुड़ा को माड़ी पकेला रे ओहो दियंती पांच जन दी पहाड़े बुझल भूपति भाई मो द्वारा चाष कम हबनी बर मोर से सेना बाहन चाकरी भल था
1: अजय बाबू तमें बरा जवान पहाड़ पथर बरफ उपर हामुड़ी पेटे लहु लुहाण लड़े कर हल दिभेरा बुझेला बेलू थकी पड़ चाह देख लु छुंठ जमी चषी सारे तमें से तीन गुंठा पड़ जा
0: ଲଙ୍ଗଳ କଣ୍ଟିଟାକୁ ଧରି କିଆରୀ କଣଟାକୁ କି କାଇଦାରେ ଚଷିଦେଲ ମ ମୁଁ ଏ ଗୋଜି ଲଙ୍ଗଳଟାକୁ ଧରିକି ବି ମୋ ଦଫା ନିକଲି ଗଲାଣି
1: ତମେ ଅଜୟ ବାବୁ ଏଡେ ବଡ ମେସିନ ଗନ୍ କାନ୍ଧରେ ପକେଇ କେମିତି ସୀମାନ୍ତରେ ପହରା ଦଉଥିଲ ଶତ୍ରୁ ପକ୍ଷର ଆଖି ମାଟି ଉପରେ ପଡିଲା ମାନେ ତମ କମାଣ ଗର୍ଜୁଥିଲା ଢୋ ଢୋ ଢୋ
0: କଣ ତମେ ଏମିତି କହୁଛ ଭୂପତି ଭାଇ
1: ଆଏ ଅଜୟ ବାବୁ ହେ ମୋ ଦେଶର ନର ନାରୀ ଗଡ଼ ଆଖିରୁ ଟୋପେ ବାରି ଯେ ତଳି ପଡିଛି ସୀମାନ୍ତେ ଏ ଦେଶର ଟେକ ଲାଗି ଜୟ ହିନ୍ଦ ଜୟ ହିନ୍ଦ ଜୟ ହିନ୍ଦ
0: ତମ ଗୀତ ଶୁଣିଲେ ମୋର ପୁଣି ସୈନ୍ୟ ବାହିନୀକୁ ଫେରିଯିବାକୁ ଇଚ୍ଛା ହେଉଛି କିନ୍ତୁ ତମେ ଯେ ଭୁଲି ଯାଉଛ କୃଷକଙ୍କ ସ୍ଥାନ ସବୁରି ଉପରେ ଲାଲ ବାହାଦୁର ଶାସ୍ତ୍ରୀ ପରେ କହିଛନ୍ତି ଜୟ ଯବାନ ଜୟ କିଷାନ
1: ଏ କୃଷକ କେବେ ସୈନିକ ସହିତ ସମାନ ହେଇପାରିବନି ଅଜୟ ବାବୁ ନା କେବେ ନୁହେଁ କେବଳ କୃଷକମାନଙ୍କୁ ଉତ୍ସାହିତ କରିବା ପାଇଁ ଏମିତି ସ୍ଲୋଗାନ ଦିଆଯାଇଛି ନା ଆଉ ହଁ ମୁଁ ମାନୁଛି ଏଥିରେ କୃଷକକୁ ଢେର ମର୍ଯ୍ୟାଦା ମିଳିଛି
0: କୃଷକଙ୍କର ଜୟଗାନ ପରା ଆମର ପାଠ୍ୟପୁସ୍ତକରେ କରାଯାଇଛି ତମେ ପିଲାବେଳେ ବହିରେ ପଢିଛ ପରା ଚାଷ ଅଛି ଯାହାର କି ଆନନ୍ଦ ତାହାର ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର
1: ବା ବା କେମିତି ମଜା ଭାଲୁ ନାଚ କରେ ବାଜେଇ ବାଜା ସେଇ ଗୀତ ପରି ଇଏ ସେଇଭଳି ପିଲାଙ୍କୁ ଖୁସି କରିବା ପାଇଁ ଗୋଟେ ମଜାଦାର ଗୀତ ଏଇଟା ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର
0: ତମେ କେତେ ବଡ଼ ତମେ ନିଜେ ଜାଣିପାରିବନି ଭୂପତି ଭାଇ ମାଟିରୁ ଖାଦ୍ୟ ଉତ୍ପାଦନର କୌଶଳ ପ୍ରଥମେ ଏଇ କୃଷକ ବାହାର କରିଥିଲା ନା ମଣିଷକୁ ବଞ୍ଚିବା ପାଇଁ ଖାଦ୍ୟ ଜଳ ବାୟୁ ତିନୋଟି ମୁଖ୍ୟ ଉପାଦାନ ଭିତରୁ ଖାଦ୍ୟର ସ୍ରଷ୍ଟା କୃଷକ ନା ଆଜିର ପୃଥିବୀର ପ୍ରାୟ ପ୍ରତ୍ୟେକ ମଣିଷର ପୂର୍ବପୁରୁଷ ହିଁ କୃଷିଜୀବୀ କୃଷକ ଜଣେ ମହାନ ଅନ୍ନଦାତା
1: ଥାଉ ଥାଉ ଅଜୟ ବାବୁ ଏ ବିଷୟରେ ମଳିମୁଣ୍ଡିଆ ଚାଷୀକୁ କିଏ ପଚାରେ ଏ ଦେଖ ଦେଖ ମୋର ଆଠ ହାତୀ ଧୋତି ଆଉ ମୁଣ୍ଡରେ ଭିଡ଼ିଥିବା ତିନି ହାତୀ ଗାମୁଛାର ଟାଇହାକୁ ଖାଲି ପାଦରେ ଜମି ହଳ କରି କରି ମୋ ପାଦର ଚମଡା ଜୋତା ଛାରୁ ବି ଟାଣ ହେଇଗଲାଣି ମୋ ରୂପ ଭେଗକୁ ତମେ ଟିକେ ଭଲ କରି ଚାହିଁକି ଦେଖୁନ ଦେଖ
0: ତମେ ମୋଠାରୁ ବୟସରେ ଯଥେଷ୍ଟ ବଡ଼ ହେଲେ ବି ଜଣେ ସୈନିକ ପରି ତମେ ସଳଖି ଛିଡ଼ା ହେଇଛ ମଥାକୁ ଉନ୍ନତ କରି ଖାଲି ଆଖିରେ ଦେଖିପାରୁଛ କୋଷେ ଦୂରରେ ଥିବା ଗତ ବନ୍ୟାରେ ବାଲିଚର ହୋଇଥିବା ତମର ମାଣିକିଆ ଚକକୁ ଏଧୁ ଧୁ ଖରାରେ ବି ତମ ଶୁଖିଲା ଉଠରେ ହସ ଶୀତ ବର୍ଷା ଗ୍ରୀଷ୍ମ ଯୋଉ ଋତୁରେ ଦେଖିଲେ ବି ତମର ସେ ଗୋଟିଏ ରୂପ ଗୋଟିଏ ରଙ୍ଗ ତମେ ଜଣେ ମହାନ ଶ୍ରମଯୋଗୀ ତେଣୁ କବି ତାଙ୍କ ଦରଦି କଣ୍ଠରେ ଗାଇଥିଲେ ରୁଧିର ଜଳ କରି ନିଗାଡ଼ି ଦେହୁ ଜଗତ ହିତେ ଶ୍ରମ କରଇ ସେହୁ
1: ଅଶେଷ ଧନ୍ୟବାଦ ତୁମକୁ ଅଜୟ ବାବୁ ତମେ ଜଣେ ସୈନିକ ହେଇ କୃଷକ ପ୍ରତି ତମର ଏତେ ସମ୍ମାନ ବୋଧ ରହିଛି ମତେ ବଡ ଆଶ୍ଚର୍ଯ୍ୟ ଲାଗୁଛି
0: ତା ନ ହୋଇଥିଲେ ମୁଁ ସୈନ୍ୟ ବାହିନୀରୁ ଅବ୍ୟାହତି ନେଲା ପରେ ପେନ୍ସନ୍ ଗଣ୍ଡାକ ପାଇ ତ ଖୁସିରେ ଚଳିପାରିଥାନ୍ତି ଅନ୍ୟ କୌଣସି ବ୍ୟବସାୟ ବି କରିପାରିଥାନ୍ତି ତେବେ ସୈନିକରୁ କୃଷକ ହେବାକୁ ଇଚ୍ଛା କଲି କାହିଁକି
1: କୃଷକର ଜୀବନ ବଡ଼ ଯାତନାମୟ ଅଜୟ ବାବୁ କାଦୁଅ ପଙ୍କ ଧୂଳି ମାଟି ଡୋଡ ବର୍ଷା ଝାଞ୍ଜି ପବନ କାଲୁଆ ଶୀତ ପୋକ ଜୋକ ମଶା ଡାଁସ ଏସବୁକୁ ତମେ ସମ୍ଭାଳି ପାରିବ ତ ମାଟି ମାଆକୁ ସ୍ୱର୍ଣ୍ଣ ପ୍ରସୁ କରାଇବା ଏତେ ସହଜ ନୁହେଁ ଅଜୟ ବାବୁ

0: କ୍ଷେତକୁ କେତେ ସେବା କେତେ ଯତ୍ନ ଦରକାର।
1: ଦେଶ ମାତୃକ ପାଇଁ ଯବାନ କିସାନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। ଦୁଇ ଜଣଙ୍କର ପୋଷାକ ଅଲଗା, କର୍ମଭୂମି ଭିନ୍ନ, ଜୀବନଶୈଳୀ ବି ପୃଥକ, ତଥାପି କୃଷିର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି। ମୋ ଜାଣିବାରେ ଭୂପତି ଭାଇ, ତମେ ବାଧ୍ୟବାଧକତାରୁ କୃଷିକୁ ଜୀବିକା ଭାବରେ ଗ୍ରହଣ କରିନାହୁଁ। ତମେ ବିଏ ପାସ୍ କରିଥିଲ, ଇଂରାଜୀରେ ତମର ଭଲ ଜ୍ଞାନ ଥିଲା, ହସ୍ତାକ୍ଷର ବି ବହୁତ ସୁନ୍ଦର। ସରକାରୀ ଚାକିରିଟିଏ ପାଇବାକୁ ତମ ପାଇଁ କୌଣସି ଅସୁବିଧା ନଥିଲା?
0: ହଁ, ମୁଁ ଚାଷ କରିବାଟା ବାପା ବି ଚାହୁଁନଥିଲେ। ମୁଁ ପାଠ ପଢିଲା ବେଳେ ବାପାଙ୍କ ସହ କ୍ଷେତରେ କାମ କରୁଥିଲି।

0: ଚାକିରିଟିଏ ପାଇବାକୁ ତମ ପାଇଁ କୌଣସି ଅସୁବିଧା ନଥିଲା?
1: ହଁ, ମୁଁ ଚାଷ କରିବାଟା ବାପା ବି ଚାହୁଁନଥିଲେ। ମୁଁ ପାଠ ପଢିଲା ବେଳେ ବାପାଙ୍କ ସହ କ୍ଷେତରେ କାମ କରୁଥିଲି, ଶାଗୁଆ ଧାନ କ୍ଷେତ। ତା ଉପରେ କିଚିରି ମିଚିରି ଗୀତ ଗାଇ ଏ କିଆରୁ ଉଡ଼ି ସେ କିଆରରେ ବସୁଥିବା ଛୋଟ ଛୋଟ ଚଢ଼େଇମାନଙ୍କୁ ଦେଖି କବିତା ବି ଲେଖୁଥିଲି। କୃଷି ପ୍ରତି ମୁଁ ଏତେ ଅଭ୍ୟସ୍ତ ହୋଇପଡ଼ିଥିଲି ଯେ ସ୍କୁଲରେ ମୋ ରଚନା ଖାତାରେ ଜଣେ କୃଷକ ହେବା ମୋ ଜୀବନର ଲକ୍ଷ୍ୟ ବୋଲି ଲେଖେଇ ପକାଇଥିଲି।
2: ପ୍ରଭୁତି ଭାଇ,
1: ହଁ, ଶିକ୍ଷକ ହସିଥିଲେ। ସେ ମୋ ପିଠି ଥାପଡ଼ି କହିଥିଲେ, ଏତେ ଭଲ ପଢୁଛ, ତମେ କୃଷକ ହବ।
0: ମୁଁ ଜାଣେ ଭୂପତି ଭାଇ, ତମେ ଚାକିରିକୁ ତୁଚ୍ଛ କରି ତମର ପୈତୃକ ଜୀବିକା କୃଷିକୁ ଆପଣେଇ ନେଇଥିଲ, ଯାହାକି ସେତେବେଳେ ଏ ଅଞ୍ଚଳର ସମସ୍ତଙ୍କ ପାଇଁ ଗୋଟିଏ ଆଲୋଚନାର ବିଷୟବସ୍ତୁ ପାଲଟି ଯାଇଥିଲା।
1: ଆଲୋଚନା ନୁହେଁ, ସମାଲୋଚନାର ମୁଁ ସରବ୍ୟ ହୋଇଥିଲି। ଶିକ୍ଷିତ ବ୍ୟକ୍ତି ଆଜି ବି ଲଙ୍ଗଳ କଣ୍ଟି ଧରିବା ଅନ୍ୟମାନଙ୍କ ଆଖିକୁ ଅଡୁଆ ଲାଗେ। ବେକାର ହେବାରେ ବରଂ ସମ୍ମାନ ଅଛି, ଚାଷୀ ହେବା ଅସମ୍ମାନଜନକ।
0: ଭୂପତି ଭାଇ,
1: ହେଲେ ମୁଁ ଏସବୁକୁ ଭୟକୁ ବିଶ୍ୱାସ କରେ ନା। ମୁଁ ଭାବିଥିଲି ମୋର ପଦକ୍ଷେପ ଗାଁର ଅନ୍ୟ ଶିକ୍ଷିତ ଅର୍ଦ୍ଧଶିକ୍ଷିତଙ୍କ ପାଇଁ ହେବ ଉଦାହରଣ, କୃଷି ହେବ ବେକାରୀ ସମସ୍ୟାର ସମାଧାନ, ଏକ ଦେଶୀୟ ପ୍ରଦୂଷଣ ମୁକ୍ତ ସବୁଜ ଶିଳ୍ପ।
0: ବାଃ, ଅତି ଚମତ୍କାର ଚିନ୍ତାଧାରା ତମର ଭୂପତି ଭାଇ।
1: କିନ୍ତୁ ମୋ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା। କୃଷି ଆଜି ଅଣଦେଖା, କୃଷକ ଅବହେଳିତ, ଯେଉଁ ତିମିରେକୁ ସେଇ ତିମିରେ।
0: ତମେ ନିରାଶ ହୁଅନି ଭୂପତି ଭାଇ,
1: ଗୋଟେ ଜଳାଶୟ ଶୁଖିବା ପୂର୍ବରୁ ବୁଦ୍ଧିମାନ ଜଳଚର ଜୀବମାନେ ଯେମିତି ଭିନ୍ନ ଜଳାଶୟ ଅନ୍ୱେଷଣରେ ଅନ୍ୟତ୍ର ଚାଲିଯାନ୍ତି, ଆଜି କୃଷି ଆଉ କୃଷକର ଏ ଅବସ୍ଥା ଦେଖି ମୁଁ ଭାବୁଛି ସେମାନେ ବୋଧେ ସମସ୍ତେ ବୁଦ୍ଧିମାନ, ମୁଁ ଏକା ନିର୍ବୋଧ। ଏତେ ପାଠ ପଢ଼ି ମୁଁ ମାଟି କାମୁଡ଼ି ଏଇଠି ରହିଗଲି।
0: ନା ଭୂପତି ଭାଇ, ନା, ତମ ମନ ଭିତରକୁ ଏମିତି ଧାରଣା ଆଣିବା ଠିକ୍ ନୁହେଁ। ଏ ବିବର୍ତ୍ତନଶୀଳ ଦୁନିଆ ଭିତରେ କେବଳ କୃଷି ହିଁ ଆବାହମାନ କାଳରୁ ତିଷ୍ଠି ରହିଛି, ଏ କୃଷିକାରୀ ମଣିଷ ବି।
1: ଆଉ କେତେଦିନ ଅଜୟ ବାବୁ, ଆଉ କେତେଦିନ? କୃଷି ଧୀରେ ଧୀରେ ଗଣ ବ୍ୟବସାୟରୁ କେତେ ଜଣଙ୍କ ବ୍ୟବସାୟରେ ସୀମିତ ହେବାକୁ ବେଶୀ ସମୟ ବାକି ନାହିଁ। ଆଜିର ସୁସ୍ଥ ସବଳ ଯୁବକମାନେ ସୈନିକ ହେବା ପାଇଁ ବରଂ ପସନ୍ଦ କରୁଛନ୍ତି, କୃଷକ ହେବା ପାଇଁ ସେମାନଙ୍କର ବହୁତ କୁଣ୍ଠା ରହିଛି।
0: ସେଇଥିରୁ ଆପଣ ବୁଝିବେ କୃଷି କାର୍ଯ୍ୟ କେତେ କଠିନ। ସବୁଠାରୁ କଷ୍ଟ ସହିଷ୍ଣୁ ପାରଙ୍ଗମ ଶ୍ରେଷ୍ଠ ଶାରୀରିକ ପରିଶ୍ରମୀ ମଣିଷମାନେ ହିଁ କୃଷକ ହେବାର ସାହସ ଜୁଟେଇ ପାରିବେ।
1: ଅଜୟ ବାବୁ,
0: ରାତି ପାହିଲେ କାଉ କା କଲା ପରି, ପାହାଡ଼ରୁ ଝରଣା ବହିଲା ପରି ମାଟିକୁ ଶସ୍ୟ ଶ୍ୟାମଳା କରିବା ପାଇଁ ପ୍ରକୃତିର ପରମ ବନ୍ଧୁ କୃଷକ।
1: ଦେଶ ପାଇଁ ପ୍ରାଣ ବଳି ଦେବାଠାରୁ ଆଉ ମହତ କାର୍ଯ୍ୟ କିଛି ନାହିଁ ଅଜୟ ବାବୁ। ଏ କିଷାନର ଯବାନ ବନ୍ଧୁକୁ 100 ସଲାମ।
0: ତମକୁ ପାରି ହେବନି ଭୂପତି ଭାଇ, କୃଷକ ସ୍ୱଭାବରେ ନମ୍ର ବିନୟୀ, ତମେ ଅବା ସେଥିରୁ ବାଦ ପଡ଼ିବ କେମିତି। ଆଚ୍ଛା, ଆମର ଇଏ ଜଳଖିଆ ଖାଇବା ଛୁଟି ହବ କେତେବେଳେ?
1: ହଉ, ହେଲା ହେଲା ହେଲା, ତମେ ତମ ଟିଫିନ ବକ୍ସ ପାଣି ବୋତଲ ଧରି ଆସିଛ, ସେ ଏକୁଟିଆ ଥୁଣ୍ଟା ଆମ୍ବ ଗଛ ତଳେ ବସି ଆରାମରେ ବ୍ରେକଫାଷ୍ଟ କର।
0: ଆଉ ତମେ ତମେ ପରା ବଡ଼ି ସକାଳୁ ମୋର ଯଥେଷ୍ଟ ଆଗରୁ ହଳ ନେଇକି ଆସିଛ, ଖାଇବାକୁ ସମୟ ହେଇନି କଣ? ଏତେ ଗୁଡ଼ାଏ ବ୍ରେଡ ବଟର ଜାମ୍ ସିଝା ଅଣ୍ଡା ପାଚିଲା କଦଳୀ, ମୁଁ ଆକୁ କଣ ଏକା ଖାଇବି?
1: ଆଉ
0: ସେ ଖାଲ ପାଣିରେ ଗୋଡ଼ ହାତ ଧୋଇ ଆସ ନା ଭୂପତି ଭାଇ, ସାଙ୍ଗ ହେଇ ଖାଇବା।
1: ଆରେ ତମେ ମିଲିଟାରୀ ଲୋକ, ମତେ କଣ ସେସବୁ ପୋଷେଇବ? ମୋର ଏବେ ଦରକାର ବେଲାଏ ପଖାଳ, ବଡି, କଞ୍ଚା ଲଙ୍କା, ପିଆଜ।
0: କିଏ କିଏ ନେଇକି ଆସିବ? ସେ ଝିଅ?
1: ଏଇ ଏଇ ଝିଅ ପରା ଆସୁଛି ତା ସାଇକେଲରେ, ଏଇ ଦେଖୁନ।
0: ଆଚ୍ଛା, ରେଣୁ ୟା ଭିତରେ ଏତେ ବଡ ହେଇଗଲାଣି?
1: ସମୟ କଣ କାହାକୁ ଅପେକ୍ଷା କରୁଛ ଅଜୟ ବାବୁ? ଏ ବର୍ଷ ସିଏ BA ପରୀକ୍ଷା ଦବ ପରା, ନରେନ୍ଦ୍ରପୁର କଲେଜରେ ପଢୁଛି। 5 କିଲୋମିଟର ରାସ୍ତା, ପ୍ରତିଦିନ ସାଇକେଲରେ ଯାଆସ କରୁଛି।
0: ଭଲ ଭଲ, ତା କଲେଜ ୟୁନିଫର୍ମ ବୋଧେ ପିନ୍ଧିଛି?
1: ଏଇ ବାଟେ ମତେ ଖାଇବାକୁ ଦେଇ ତା କଲେଜକୁ ସେ ଯିବ।
0: ଆଚ୍ଛା,
1: ଆରେ ମା, ସାଇକେଲ ସେଇଠି ଷ୍ଟାଣ୍ଡ ମାରିଦେଇ ଧୀରେ ଧୀରେ ହିଡ଼ ପରା
3: ଆସୁଛି। ବାପା,
1: କାଲି ଅସରାଏ ବର୍ଷା ହେଇଯାଇ ତ, କିଆରୀକୁ ଗୋଡ଼ ଖସିଗଲେ ତୋ ଜୋତା କାଦୁଅ ହେଇଯିବ।
0: ତମେ ତାକୁ ଶିଖେଇବ କଣ? ଦେଖ କେତେ ସରୁ ହିଡ଼ ଉପରେ ସିଧା ଚାଲି ଆଇଲା, ପିଠିରେ ପୁଣି ଓଜନିଆ କଲେଜ ବ୍ୟାଗଟା।
3: ନମସ୍କାର ମିଲିଟାରୀ ଅଙ୍କଲ।
0: ଦୀର୍ଘାୟୁ ହବ, ଆମେ ହେଲୁ ପୂର୍ବତନ ସେନା କର୍ମଚାରୀ, କାହାକୁ ହାତ ଯୋଡି ନମସ୍କାର ହେବା ଅଭ୍ୟାସ ବି ମୋର ବଦଳି ଯାଇଛି ଝିଅ।
3: ମୁଁ ବି କଲେଜରେ NCC ପ୍ୟାରେଡରେ ଭାଗ ନେଇଛି ଅଙ୍କଲ, ମତେ ବି ସାଲୁଟ ମାରି ଆସେ, ଦେଖୁନାହାନ୍ତି?
0: ତୁମେ ପାଠ ପଢି ସାରି ଡିଫେନ୍ସରେ ଜଏନ କର।
3: ଆଉ ମୋ ବାପାଙ୍କ ହାତରୁ ଲଙ୍ଗଳ ଛଡେଇ ଜମି ଚାଷିବ କିଏ କହିଲ?
0: ତୁ ଝିଅ ପିଲାଟା, ତୁ ଝିଅ ପିଲାଟା ହେଇକି ଲଙ୍ଗଳ ଧରି ଜମି ଚାଷ କରିବୁ?
3: କାହିଁକି କରିବିନି? ଝିଅ ପିଲା ଯଦି ବନ୍ଧୁକ ଧରି ସୀମାନ୍ତରେ ଯୁଦ୍ଧ କରିପାରିବେ, ଲଢୁଆ ବିମାନ ଧରି ଆକାଶରେ ଉଡି ପାରିବେ, ତେବେ ସେମାନେ ଲଙ୍ଗଳ ଧରି ଚାଷ କରିପାରିବେନି କାହିଁକି? ଝିଅ ପିଲା ଚାଷ କରିବା କଣ ବାହାଦୁରୀ ନୁହେଁ କି ଅଙ୍କଲ?
0: ଖାଲି ବାହାଦୁରୀ ନୁହେଁ, ସବୁଠାରୁ ବଡ ଭଲ କାମ, କୃଷିର ଦିଶା ବଦଳିଯିବ। ଆଜିର ପାଠପଢା ପୁଅ ପିଲାମାନେ ଯିଏ ଚାଷ କରିବାକୁ ଛୋଟ ବୋଲି ଭାବୁଛନ୍ତି, ସେଇମାନଙ୍କ ମୁହଁ ଲାଜରେ କଳା ପଡିଯିବ। ହେଲେ ତୋ ବାପାଙ୍କୁ ଟିକେ ପଚାରେ
1: କାହିଁକି ସେ ବାହାଣୀଟା କଥା ଶୁଣୁଛନ୍ତି? ଅଜୟ ବାବୁ, ବାଳି ଶାଗ ପଟାଳରୁ ଶାଗ ତୋଳିବାକୁ ମା ପଠେଇଲେ ଯିବ ନାହିଁ, ଆଉ ଯେବେ ମୋ ପାଖକୁ ଖାଇବାକୁ ନେଇକି ଆସିବ ଲଙ୍ଗଳ କଣ୍ଟିରେ ହାତ ପକେଇ

0: ଦେଇ ପାଟିରେ ଟାକରା ଫୁଟେଇ ବଳଦକୁ ଚାଲିବା ଲାଗି କହିବ। ବଳଦ କାହିଁକି ଶୁଣିବେ ଏଇ ଝିଅଟାର କଥା କୁହା।
1: ମିଲିଟାରୀ ଅଙ୍କଲ, ଆପଣ ଦେଖୁଥିବେ ସ୍ତ୍ରୀ ଲୋକମାନେ ବିଲ ବାଛୁଛନ୍ତି କି ନାହିଁ, ଧାନ ରୋଉଛନ୍ତି କି ନାହିଁ, ଧାନ କାଟୁଛନ୍ତି କି ନାହିଁ କହିଲେ।
2: ହଁ ହଁ, ଠିକ କହିଛୁ।
0: ମା ଘରେ ବିରି ମୁଗ କୋଳଥ ଗଣ୍ଡେ ପାଛୁଡ଼ିଲା ବେଳେ ଧୂଳି ଧୂଳି ବୋଲି ପାଟି କରି ନାକରେ ରୁମାଲ ଗୁଞ୍ଜି ପଳେଇବ, କହିଲା କଣ ନା ମୁଁ ଚାଷ କରିବି। ଦେ ଦେ ଦେ କଣ ଖାଇବ, କଣ ଚିପଡ଼ା ବଡ଼ି କର। ଇଏ ଅଜୟ ବାବୁ, ତମେ ବି ବସି ପଡ,
1: ଦେଖିବ ମୁଁ କଣ କରିବି। ପୁଅକୁ ତ କିଛି କହିପାରିବନି, ସବୁଥିରେ ମୋର ଅଗ ଟୋକିବ।
2: ହଁ ହଁ ଭୂପତି ଭାଇ, ଆଚ୍ଛା ସାଗର ଏବେ କଣ କରୁଛି?
0: ଶିକ୍ଷାକର୍ମୀ ହେଇଛି, ଯାହା ଦରମା ମିଳୁଛି ମା ଅଙ୍ଗେ ଜାଣନ୍ତି, ସେଥିରେ ପୁଣି ତାର ମୋଟର ସାଇକେଲ ଦରକାର।
1: ଦରକାର କଣ, ତା ପାଇଁ ତ ମୋଟର ସାଇକେଲ କିଣା ହେଲା, କିନ୍ତୁ ଝିଅ କହି କହି ତା ପାଇଁ ଖଣ୍ଡେ କିଣା ହେଇ ପାରିଲାନି।
0: ମୋ ନିଜକୁ ଯଦି କିଏ ବନ୍ଧା ରଖି ଟଙ୍କା 50,000 ଦିଅନ୍ତା, ମୁଁ ଖୁସିରେ ତୋ ପାଇଁ ଖଣ୍ଡେ ମୋଟର ସାଇକେଲ କିଣି ଦିଅନ୍ତି।
2: ହଉ ହଉ ହଉ ଭୂପତି ଭାଇ, ତମେ ଟିକେ ଆଗ ଶାନ୍ତିରେ ଖାଅ ତ, ଭାତ କଂସାଟାକୁ ଠେଲି ଦଉଛ କାହିଁକି? ପିଲାମାନେ ତ ସେମିତି କହିବେ।
1: ମୋର କଲେଜ ଟାଇମ ହେଇଗଲାଣି, ମୁଁ ଯାଉଛି ଅଙ୍କଲ।
2: ହଁ ମା ଯା।
0: ମୁଁ କଣ ପୁଅ ପାଇଁ ମୋଟର ସାଇକେଲ ସରାଗରେ କିଣିଦେଲି? ନୂଆ ବଳଦ ହଲେ କିଣିବା ପାଇଁ ମୁଁ ବ୍ୟାଙ୍କରୁ 100,000 ଋଣ ଆଣିଥିଲି, ସେଥିରୁ ସାଗର 60,000 ଟଙ୍କା ଝାମ୍ପି ନେଲା।
2: ତେବେ ପୁଣି ଏ ନୂଆ ବଳଦ ହଳିକ କିଲ କେମିତି?
0: ଏ ରେଣୁର ବାହାଘର ପାଇଁ ତା ମା ସାଇତି ରଖିଥିବା ତା ବାପ ଘରର ମୋଟା ହାରଟାକୁ।
2: ସେ ହାରଟାକୁ କଣ ତମେ ବିକିଦେଲ ଭୂପତି ଭାଇ?
0: ଚାଷୀ ଜମି ବିକେ ନା, ସୁନା ବିକେ ନା, ବନ୍ଧା ପକାଏ, ଶେଷରେ ମୁକୁଳେଇ ପାରେ ନା। ମୁଁ କିନ୍ତୁ ଆମ ଗାଁର ଧନୀ ପରିଡ଼ା ଠାରୁ ସେ ହାରକୁ ନିଶ୍ଚୟ ମୁକୁଳେଇ ଆଣିବି। ପାଳ ଫସଲଟା ଉତରିଲା ପରେ ଆସନ୍ତା ଲଗ୍ନରେ ରେଣୁର ବାହାଘର ପାଇଁ ମୁଁ ବର ଦେଖିସାରିଛି।
2: ହଁ, କୃଷକର ଜୀବନ ପୁଣି ଏତେ ସଂଘର୍ଷମୟ, ତା ମୁଣ୍ଡରେ ପୁଣି ଏତେ ବୋଝ।
0: ଗୋଟିଏ ବଳଦ ଅଜଣା ରୋଗରେ ମରିଗଲା, ଆଉ ଗୋଟିଏ ବଳଦ ହଡ଼ା ହେଇଯାଇଥିଲା, ମୁଁ କଣ କରିଥାନ୍ତି?
2: ଚାଷରେ ବି ଏତେ ଅର୍ଥ ବିନିଯୋଗ କରିବାକୁ ପଡ଼େ ଭୂପତି ଭାଇ।
0: ଅର୍ଥ ବିନିଯୋଗ କରିବାକୁ ପଡ଼େ, ପୁଣି କ୍ଷତି ସହିବାକୁ ବି ପଡ଼େ। ସମୟ ବଦଳି ଯାଇଛି ଅଜୟ ବାବୁ, ପ୍ରକୃତିଦତ୍ତ ମାଟି, ଗଣ୍ଡେ ଗୋବର ଖତ, ଦେଶୀୟ ମଞ୍ଜି, ବିହନ, ଆକାଶରୁ ଝଡ଼ୁଥିବା ପାଣିକୁ ନେଇ ଆଜି ଚାଷ ହଉନି। ଚାଷ ଆଜି ବ୍ୟୟବହୁଳ, ରାସାୟନିକ ସାର, କୀଟନାଶକ ଔଷଧ, ଅଧିକ ଅମଳକ୍ଷମ ବିହନ, ପାଣି, ବିଜୁଳି, ମୂଲିଆ ଅଭାବ, ମଜୁରୀ ବୃଦ୍ଧି, ପ୍ରତିକୂଳ ଜଳବାୟୁ
2: ଭୂପତି ଭାଇ,
0: ତା ସହିତ ପରିବାରର ଅସହଯୋଗ। ପୁଅ ଚାହେଁନା ଚାଷ, ବୋହୂ ଚାହେଁନା ଚାଷ, କାହାରି ଦେହରେ ଧୂଳି ମଳି ଲାଗିବନି, ଘର ଭିତରେ ଧାନ ବସ୍ତା ମାଣ୍ଡିଆ ଟୋକେଇ ରହିବନି। ସତେ ଯେମିତି ଚାଷ ହେଉଛି ସେମାନଙ୍କର ସୁଖ ସୌଖୀନ ଜୀବନର ଏକ ବଡ଼ ବାଧକ, ଚାଷ ସମସ୍ତଙ୍କ ପାଇଁ ଅନାବଶ୍ୟକ।
2: କିନ୍ତୁ ଆମେ ଭୁଲି ଯାଉଛେ ଚାଷ ସମସ୍ତଙ୍କ ଜୀବନର ଆଧାର।
0: ଚାଷ ଏକ ପାରିବାରିକ ବୃତ୍ତି, ସମୂହ ସହଯୋଗ ବିନା ଚାଷୀର ମନୋବଳ ଭାଙ୍ଗିଯିବା ସ୍ୱାଭାବିକ।
2: ତମେ ବ୍ୟସ୍ତ ହୁଅ ନା ଭୂପତି ଭାଇ, ମୁଁ ପିଲାମାନଙ୍କୁ ବୁଝେଇଦେବି, ବାକି ଏ ଭାତ ଦିଗଟା ଖାଇଦେଲ, ଖାଇଦିଅ।
0: ନାଇଁ ପେଟ ପୁରିଗଲାଣି, ଯେତେ ମନା କଲେ ବି ଝିଅଟା ବେଶୀ ଭାତ ନେଇ ଆସୁଛି।
2: ଝିଅ କାହିଁକି ଆଣିବ, ମ ଭାଉଜ ତମ ପାଇଁ ବେଶୀ ବେଶୀ ପଠେଇ ଦଉଥିବେ ନା। ଆଉ
3: ଦେଖିଲେ ଭୂପତି ମଉସା, ଆପଣଙ୍କ ଆଖି ଆଗରେ କେମିତି ଆପଣଙ୍କ ଗାଁର ପ୍ରତ୍ୟେକ ଚାଷୀ ବସ୍ତା ବସ୍ତା କୋବି, ଲଙ୍କା, ବାଇଗଣ ମୋ ଟ୍ରକରେ ଲଦିଦେଲେ, ଡିପୋରେ ମାଲ ଅନଲୋଡ କରି ପୁଣି ଟ୍ରକ ଫେରି ଆସିବ। ମୋର ସବୁ କ୍ୱିଣ୍ଟାଲ ରେଟ୍, ମୁଁ ଛୋଟ ବେପାରୀ ନୁହେଁ। ନାଗେନ୍ଦ୍ର ସିଂହଙ୍କୁ ଆପଣଙ୍କ ଚାଷୀ ଭାଇମାନେ ଚାତକ ପରି ଚାହିଁ ରହିଥାନ୍ତି। ମୁଁ ନ ଆସିଲେ ଏ ଅଞ୍ଚଳର ଗାଡ଼ି ଗାଡ଼ି ପରିବା ସେହି ପାଳିରେ ଶୁଖି ପଚି ମାଟି ହେଇଯିବ। ଆପଣ ଏମିତି ଦର କଷିକି ବସିଲେ ହବ ମଉସା?
0: ମୁଁ କିଛି କହୁନି ତମକୁ, ତମେ ମୋର ହିସାବ ଦେଖ। ମୁଁ ନିଜ ପରିଶ୍ରମକୁ ଛାଡ଼ି ଏ ପରିବା ଚାଷରେ ମୁଁ 22,000 ଟଙ୍କା ଖର୍ଚ୍ଚ କରିଛି। ମୁଁ ଆଶା କରିଥିଲି ଏଥିରୁ ମୁଁ 100,000 ଆୟ କରିବି, ତମେ ମୋର ଏଇ ଗୋଟିଏ ମାଣର ପରିବା ପାଳଟାକୁ ହୁଣ୍ଡା ମୂଲ୍ୟରେ ମାତ୍ର 15,000 ଟଙ୍କା ନେବାକୁ ବସିଛ।
3: ଆପଣ ଜଣେ ପୁରୁଣା ଚାଷୀ ମଉସା, ଶିକ୍ଷିତ ଲୋକ କୁହନ୍ତି ଲାଭ କ୍ଷତିର ହିସାବ ରଖି କଣ ଚାଷ କରାଯାଏ। ଧରିତ୍ରୀ ମା କେତେବେଳେ ଅଜାଡ଼ି ଦବ ତ ଛେକ ପରେ ଛେକ ଫଳୁଥିବ, ଆପଣ ତୋଳି ପାରିବେନି, ବିକି ପାରିବେନି, ମନ ବୋଧ କରିଦବ, ଆଉ କେତେବେଳେ ପଡ଼ିଆ ପକେଇଦେବ ତ ମୁଣ୍ଡରେ ହାତ ଦେଇ ବସି।
0: ତା ବୋଲି ଆଖି ଆଗରେ ଜଳ ଜଳ ହେଇ ଦିଶୁଥିବା ପ୍ରକୃତ ବଜାର ମୂଲ୍ୟକୁ ଭୁଲି ଯାଇ ତମକୁ ଏହାକୁ ମାହାଳିଆ ଦେଇଦେବି?
3: ରାମ ରାମ ରାମ ରାମ, ମତେ ଅଚିହ୍ନା ବେପାରୀ ଭଳି କଥାବାର୍ତ୍ତା କରୁଛନ୍ତି ମଉସା। ମୁଁ ଫି ବର୍ଷ ପରା ଆପଣଙ୍କ ପାଖରୁ ବିରି, ମୁଗ, ବାଦାମ, ଧନିଆ ନେଉଛି, ମୁଁ ଟଙ୍କା ଆଡଭାନ୍ସ କରି ଚାଲିଯାଏ, ମାଲ ଆପଣଙ୍କ ଘରେ ପଡ଼ିଥାଏ, ଆପଣଙ୍କୁ ଯେତେବେଳେ ବାଉ ପୋଷାଏ ମୁଁ ମାଲ କଣ୍ଟା କରି ଉଠେଇ ନିଏ।
0: ମୁଁ କିନ୍ତୁ ପ୍ରତିଥର ଠକାମିରେ ପଡ଼ିଛି।
3: ଅଧିକ ଭାଉ ବଢ଼ିବା ଆଶାରେ ଆପଣ ମାଲ ପକେଇ ରଖିବେ, ଆଉ ଖସିଲେ ଆପଣ ଛାନିଆ ମତେ ଡକେଇ ମାଲ ବପେଇ ଦେବେ। ଏଥିରେ ବେପାରୀ ବାପୁଡା ନାଗେନ୍ଦ୍ର ସିଂହର ଦୋଷ କଣ? ବଜାର ଦର ଉଠିବା ପଡ଼ିବାରେ ମୋର ହାତ କାହିଁ?
0: ଏସବୁ ବୁଝିବାକୁ ମତେ ଅଛପା ନାହିଁ, ବୁଝିଲ
3: ମଉସା? ଇଏ ତ କାରଖାନା।

0: ଚାଷରୁ ଆମଦାନୀ ହେଉଥିବା ପ୍ଲାଷ୍ଟିକ୍ ରବର ଲୁହା ଜିନିଷ ନୁହେଁ, ଇଏ ହେଲା ଚାଷ ଆମଦାନୀ ଜିନିଷ। କେତେ ଦିନ ତାକୁ ଆପଣ ସାଇତି ରଖିବେ? ଆଜି ଗଛରୁ ବାଇଗଣ ନ ଚିଣ୍ଡେଇଲେ ଖାଲିକି ବୁଡ଼ା।
1: ସେଇ କୋବି ପୋଟଳ ଟମାଟୋ ଚାଷୀ ପାଖରୁ ଚାଲିଗଲା ପରେ ତା ଦର ବଢି ବଢି ଚାଲିବ, କିନ୍ତୁ ଚାଷୀ କେମିତି ତାର ହକ ପାଇବ ସେ ଚିନ୍ତା ତ କାହାର ନାହିଁ।
0: ମଉସା, ଏଥିରେ ନାଗେନ୍ଦ୍ର ସିଂ କଣ କରିପାରିବ? ଗୋଟିଏ ଋତୁରେ ଆମର ଚାଷୀ ଭାଇମାନେ ଯଦି ସେଇ ଏକା ପ୍ରକାର ଫସଲ ପରିବା ଚାଷ କରିବେ, ସେସବୁକୁ କିଣି ଖାଇବା ପାଇଁ ଆପଣଙ୍କ ପାଖରେ ଏତେ ଗରାଖ କୋଉଠୁ ମିଳିବେ? ଚାଷୀ ଆଉ ମୋ ପରି ବେପାରୀଙ୍କ ଭିତରେ ସମ୍ବନ୍ଧଟା ଅଛି ବୋଲି ବାହାରକୁ ସବୁ ଚାଲାଣ ହେଇଯାଉଛି, ନହେଲେ ଆପଣମାନେ ଫସଲ ଫଳେଇ ସେ ଫସଲକୁ କରନ୍ତେ କଣ?
1: ସେଇ ଫସଲରେ ନିଆଁ ଲଗେଇ ଚାଷୀ ଆତ୍ମହତ୍ୟା କରନ୍ତା।
0: ନାଇଁ ଭୂପତି ମଶା, ନାଇଁ, ଆପଣ ଏମିତି କଥା ମୁହଁରେ ଧରନ୍ତୁନି। ଟଙ୍କା କେତେ ହଜାର ପରିବା ଚାଷରେ ଲସ୍ ହେଇଯାଇଛି ବୋଲି ଆପଣ ଏକାଥରକେ ଆତ୍ମହତ୍ୟା ପର୍ଯ୍ୟନ୍ତ ଚାଲି ଯାଉଛନ୍ତି? ରାମ ରାମ ରାମ ରାମ ରାମ ରାମ।
1: ଆଉ କେତେ ଦିନ କ୍ଷତି ସହିବ ଏ ଚାଷୀ? ଦିନ ରାତି ମୁଣ୍ଡ ଛାଳ ତୁଣ୍ଡରେ ମାରି ଚାଷୀ ଧାନ ଗହମ କପା ମକା ଆଖୁଠାରୁ ଆରମ୍ଭ କରି ଯେତେ ପ୍ରକାର ଶସ୍ୟ ଉତ୍ପନ୍ନ କରୁଛି, ସବୁ କଣ ତା ନିଜ ସ୍ୱାର୍ଥ ପାଇଁ? କେବେ ବି ତା ଦ୍ରବ୍ୟକୁ କେହି ଉଚିତ ମୂଲ୍ୟ ଦେଇନାହାନ୍ତି, ତେବେ ସେ ମେହନତ କରି ଲାଭ କଣ? ତା ସୃଷ୍ଟିକୁ ସେ ବରଂ ଧ୍ୱଂସ କରିଦେବା ଭଲ।
0: ଆପଣ ଇଏ କଣ କରୁଛନ୍ତି ମଉସା, ନିଜ ହାତରେ କଅଁଳ ଛନ ଛନ ପରିବା କିଆରୀକୁ ଛିନ୍ଛତ୍ର କରିଦେବା ପାଇଁ ଅଣ୍ଟା ଭିଡୁଛନ୍ତି?
1: ଆଉ କଣ କରନ୍ତି ମୁଁ?
0: ଆପଣଙ୍କର କୋବି ଏବେ କଢ ହେଇଛି, ଆହୁରି ବଡ଼ ହବ। ଏ ଲଙ୍କା ବାଇଗଣ ଏବେ ଫୁଲ ଧରି ବସିଛି, ସେ ଆହୁରି ବଢ଼ିବ, ପରିପୁଷ୍ଟ ହବ। ତର୍ତ୍ତର ହୁଅନ୍ତୁନି, ଆଉ 8 ଦିନ ଅପେକ୍ଷା କରିଯାଆନ୍ତୁ, ମୁଁ ଆସିବି ଆଉ ଉଚିତ ମୂଲ୍ୟ ଦେଇ ନେଇଯିବି। ଆପଣ ନିଶ୍ଚିତରେ ଘରକୁ ଯାଇ ବିଶ୍ରାମ ନିଅନ୍ତୁ,
1: ପୁଣି ସେଦିନ ଆସିଲେ ତମେ ଏମିତି ମୂଲଚାଲ କରିବ। ଥରେ ମୂଲଚାଲ ନ କରି ଚାଷୀ ଯେତିକି ମୂଲ୍ୟ ଚାହୁଁଛି ତାକୁ ସେତିକି ଦେଇଦିଅ ନାଗେନ୍ଦ୍ର ସିଂ, ସେତିକି ଦେଇଦିଅ।
0: ଆପଣ ଏତିକି ମନେ ରଖନ୍ତୁ ମଉସା, ନାଗେନ୍ଦ୍ର ସିଂ ଚାଷୀଙ୍କର ଜୀବନ ନେବା ମଣିଷ ନୁହଁ। ସେଦିନ ମୁଁ ମୋର ହିସାବ ଆଉ ଥରେ ପକେଇବି।
1: ତାହେଲେ ଆଜି କାହିଁକି ନୁହେଁ?
0: ନା, ମୋର ପଛ ଟ୍ରକ୍ଟା ଆସିଗଲାଣି, ମୁଁ ଆସୁଛି।
1: ନାଗେନ୍ଦ୍ର ସିଂ।

0: Hola, hola. ¿Para dónde?
1: ¿Por qué va a ir? ¿Por qué va a ir?
0: No. 我就忘记我的秘书，我都不记得。 那， 那，这个都是，是白药，给了，搞了那乌拉多的，我都这个不记得了。现在我来你手里去，现在看都把你抄过去，我那有哪里是不都这个严爹的把管的？阿托金到了给你去把保护门的锁带上，没没没，这个，啊，啊，这个就拿上口说的不，这是来苦涩口，不拿拿上口，哈。 ପାଇଲି ପାଇଗଲି
1: ସେ କାଦୁଅ ପାଣିରେ ଲଟପଟ ହେଇ କଣ ପାଗଳ ପରି କଣ୍ଡାଳୁଛ ଭୂପତି ଭାଇ?
2: ତମେ ତମେ ଅଜୟ ବାବୁ ମୋ ପାଖକୁ ଆସୁନି, ଦୟାକରି କିଛି ସମୟ ପାଇଁ ସେଇଠି ଅପେକ୍ଷା କର।
1: ଆରେ ସେ କାଦୁଅ ଭିତରୁ କଣ ଅମୂଲ୍ୟ ଜିନିଷ ମିଳିଯିବ ଯେ, ଆଉ ମୁଁ ତମଠାରୁ ଭାଗ ମାଗି ନେଇଯିବି।
2: ପାଇଛି ପାଇଛି, ଆଉ ମୋ ଚିନ୍ତା ନାହିଁ, ଆଉ ମୋ ଚିନ୍ତା ନାହିଁ।
1: ଭୂପତି ଭାଇ
2: ନା,
1: ତମ ହାତରେ ବିଷ ବୋତଲ
2: ନାହିଁ? ନା ତମେ ମୋ ହାତ ଛାଡ଼। ନାଇଁ ନା ନା, ମୁଁ ଛାଡ଼ିବିନି, କଥା ଭଲ ହବନି, ଛାଡ଼।
1: ଯୋଉ ବିଷକୁ ତମେ ପରିବାରଠାରୁ ଦୂରରେ ରଖିବା ପାଇଁ କ୍ଷେତ ଭିତରେ ଲୁଚେଇ କରି ବୁଦ୍ଧିମାନ କାର୍ଯ୍ୟ କରିଦେଲ, ଆଜି ତମେ ବୁଦ୍ଧି ଶୂନ୍ୟ ହୋଇ ସେଇ ବିଷକୁ ନିଜେ ପାନ କରିବ।
0: ଆଉ ମୋର ଉପାୟ କଣ ଅଜୟ ବାବୁ? ଲକ୍ଷେ ଟଙ୍କାର ପରିବା କ୍ଷେତ ଅଦିନିଆ ଝଡ଼ ବର୍ଷା କୁଆପଥର ମାଡ଼ରେ ଉଜୁଡ଼ିଗଲା। ନାଗେନ୍ଦ୍ର ସିଂ ପହେଲି ଛେକଟାକୁ ମୋତେ 15,000 ଟଙ୍କା ଆସୁଥିଲା, ତା ଆଗରେ ବି ଆଜି ମୁଁ ହାର ମାନିଗଲି। ଏତେ ହତାଶା ବ୍ୟର୍ଥତାକୁ ନେଇ ବଞ୍ଚି ହେଉନି ଅଜୟ ବାବୁ, ବଞ୍ଚି
1: ହେଉଛି ଭାଇ।
0: ମନରେ ମୋର କେତେ ଗୁଡ଼ିଏ ଦମ୍ପ ଥିଲା, ମୋର ଏଇ ପରିବା ଚାଷରୁ ଯୋଉ ଆୟ ହେବ ସେଇ ଟଙ୍କାରେ ଆଗେ ଧନୀ ପରିଡ଼ା ଠାରୁ ମୋ ଝିଅର ସୁନାହାର ମୁକୁଳେଇ ଆଣିବି, ବାକି ଟଙ୍କାରୁ ବ୍ୟାଙ୍କରେ କିଛି ପୈଠ କରିଦେଲେ ସେମାନେ ଆଉ ବଳଦ ଋଣ ସୁଝିବା ପାଇଁ ବାରମ୍ବାର ନୋଟିସ୍ ପଠେଇବେନି। ବ୍ୟାଙ୍କରେ ବି ଜମିର କବଲା ବନ୍ଧା ରହିଛି।
1: ତମେ ଆତ୍ମହତ୍ୟା କରିଦେଲେ କଣ ଏ ସମସ୍ୟାର ସମାଧାନ ହେଇଯିବ ଭୂପତି ଭାଇ?
0: ଅନ୍ତତଃ ପକ୍ଷେ ଯନ୍ତ୍ରଣା ପାଉଥିବା ଚାଷୀଟିକୁ ତ ସବୁଦିନ ପାଇଁ ମୁକ୍ତି ମିଳିଯିବ।
1: ତମ ପରିବାରକୁ ଆହୁରି ଦୁର୍ଦ୍ଦିନ ଭିତରକୁ ଠେଲି ଦେଇ ତମେ କି ଶାନ୍ତି ପାଇବ ଭୂପତି ଭାଇ?
0: ଶହ ଶହ ସଂଖ୍ୟାରେ ଚାଷୀ ଆତ୍ମବଳି ନଦେଲେ ଚାଷ ଓ ଚାଷୀର ସୁରକ୍ଷା ପାଇଁ ରାଷ୍ଟ୍ରୀୟ ଜାଗରଣ କେବେ ବି ସୃଷ୍ଟି ହେବ ନାହିଁ ଅଜୟ ବାବୁ। ଗୋଟିଏ କୃଷି ପ୍ରଧାନ ଦେଶରେ କୃଷି ଓ କୃଷକକୁ କେବେ ପ୍ରାଥମିକତା ମିଳିବ ନାହିଁ।
1: ଗୋଟିଏ ମାନସିକ ତଥା ଭାବପ୍ରବଣତାର ସଂକ୍ରାମକ ରୋଗ ପରି ଆଜି ଯେମିତି ଚାଷୀ ଆତ୍ମହତ୍ୟା ଦେଶର କୋଣ ଅନୁକୋଣରେ ବ୍ୟାପି ଚାଲିଛି, ତମେ ନିଜେ ସେଥିରେ ଆକ୍ରାନ୍ତ ନ ହେବା ପାଇଁ ସତର୍କ ରୁହ ଭୂପତି ଭାଇ। ନିଜର ମନୋବଳକୁ ଦୃଢ଼ କର, ସବୁ ଠିକ ହେଇଯିବ।
0: ନାଇଁ ନାଇଁ ଅଜୟ ବାବୁ, ଧୈର୍ଯ୍ୟର ଗୋଟା ସୀମା ଅଛି।
1: କୃଷକ ଧୈର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ, ସେ ସର୍ବଂଶ।

0: ମହା ଧରିତ୍ରୀ ମାତାର ସନ୍ତାନ କେତେ ପ୍ରଳୟଙ୍କରୀ ବନ୍ୟା ମହାବାତ୍ୟା ଅନାବୃଷ୍ଟି ମରୁଡ଼ି ଦୁର୍ଭିକ୍ଷକୁ ଚାଷୀ ମୁକାବିଲା କରିଛି। ଚାଷୀ ସିନା ମରିଛି କିନ୍ତୁ କେବେ ଆତ୍ମହତ୍ୟା କରିନି।
1: ଅଜୟ ବାବୁ, ଆତ୍ମହତ୍ୟା ହିଁ ତାର ଆତ୍ମପରିଚୟ ପାଇଁ ଗୋଟିଏ ରାସ୍ତା। ତା ପାଇଁ ରାଜନୈତିକ ଆନ୍ଦୋଳନ ମୁଣ୍ଡ ଟେକିବ, ଚାଷୀ ସମସ୍ୟାର ସମାଧାନ ପାଇଁ କମିଶନ ବସିବ, ନିର୍ଦ୍ଦିଷ୍ଟ କୃଷି ନୀତି ଆଇନ ପ୍ରଣୟନ ହେବ, ଚାଷୀ ସମୂହର ସ୍ୱାର୍ଥ ସୁରକ୍ଷା ପାଇଁ କିଛି ଚାଷୀଙ୍କୁ ତ ଆତ୍ମ ଉତ୍ସର୍ଗ ପନ୍ଥା ହିଁ ବାଛି ନେବାକୁ ପଡିବ ନା, ନହେଲେ କୃଷିରେ ବୈପ୍ଳବିକ ପରିବର୍ତ୍ତନ ଆସିବ କେମିତି।
0: ଗଣ ସଚେତନତା ସୃଷ୍ଟି ପାଇଁ ଏହା ଠିକ ରାସ୍ତା ନୁହେଁ ଭୂପତି ଭାଇ, ବରଂ ଏଥିରେ ଚାଷୀର ଆତ୍ମମର୍ଯ୍ୟାଦା ଆତ୍ମସମ୍ମାନ କ୍ଷୁର୍ଣ୍ଣ ହେଉଛି। ଯୁଗେ ଯୁଗେ ଚାଷୀ ଅନ୍ନଦାତା ବୋଲି ଯେଉଁ ତ୍ୟାଗର ପତାକା ଉଡ଼େଇ ଆସିଥିଲା, ତାର ଗାରିମାକୁ ସେ ନିଜ ହାତରେ ଆଜି କଳଙ୍କିତ କରୁଛି।
2: ଅଜୟ ବାବୁ,
0: ଆତ୍ମହତ୍ୟା କରୁଥିବା ଚାଷୀକୁ ସମବେଦନା ମିଳିବା ପରିବର୍ତ୍ତେ ତାକୁ ସମାଲୋଚନାର ପାତ୍ର ହେବାକୁ ପଡୁଛି, ଏହା କମ୍ ବେଦନାଦାୟକ ନୁହେଁ।
2: ଅଜୟ ବାବୁ,
0: ତାର ଆତ୍ମହତ୍ୟାର କାରଣ ଆଜି ବିବାଦୀୟ।
2: କାହିଁକି, କ'ଣ ପାଇଁ?
0: ଜନମାନସରେ ଚାଷୀ ପ୍ରତି ଯେଉଁ ଅସାଧାରଣ ସମ୍ମାନବୋଧ ରହିଛି, ଏହା ହିଁ ତାର ପ୍ରତିଫଳନ। ଚାଷୀ ଚାଷ ପାଇଁ କେବେ ଆତ୍ମହତ୍ୟା କରିପାରେ ନା, ଏହା ହିଁ ଅନୁଭବୀଙ୍କର ଅଭିମତ।
2: ଅଜୟ ବାବୁ,
0: ଚାଷୀ ଆତ୍ମହତ୍ୟାର କାରଣ ଏବେ ବି ରହସ୍ୟମୟ, ତର୍କ ତଦନ୍ତ ସାପେକ୍ଷ।
1: ତମେ କ'ଣ କହିବାକୁ ଚାହୁଁ? ଚାଷୀ ତାର ସୀମିତ ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ଉଦ୍ଦେଶ୍ୟପୂର୍ଣ୍ଣ ଭାବରେ ଆତ୍ମହତ୍ୟା କରୁଛି, ଏଇ ଯେମିତି ମୁଁ ଭାବି ଦେଇଛି। ମୋର ଉଜୁଳି ଯାଇଥିବା ପାଳର କ୍ଷତିପୂରଣ ମୋ ପରିବାରକୁ ମିଳିଯିବ, ବ୍ୟାଙ୍କ ଋଣ ଛଡ଼ା ହୋଇଯିବ, ସରକାରୀ ଅନୁକମ୍ପା ଅନୁଦାନ ମୋ ପରିବାର ଉପରେ ଅଜାଡ଼ି ହୋଇପଡ଼ିବ।
0: କ୍ଷମା କରିବ ଭୂପତି ଭାଇ, ତୁମ ପରି ଜଣେ ଉଚ୍ଚ ମନା କୃଷିକୁ ଜୀବନରେ ବ୍ରତ ରୂପେ ଗ୍ରହଣ କରିଥିବା ଶିକ୍ଷିତ କୃଷକଙ୍କୁ ଏମିତି ଆକ୍ଷେପ କରିବାର ଦୁଃସାହସ ମୁଁ କରିପାରିବିନି। ତମର ଆତ୍ମହତ୍ୟା ତମର ଭାବମୂର୍ତ୍ତିରେ ପ୍ରଶ୍ନବାଚୀ ନଠାଣୁ, ଏହି ମୋର ନିବେଦନ।
1: ବାସ୍ତବତା ଆଗରେ ଶୁଷ୍କ ଆଦର୍ଶଗତ ମୂଲ୍ୟବୋଧର କିଛି ମାନେ ନାହିଁ ଅଜୟ ବାବୁ। ବାରମ୍ବାର ଶସ୍ୟହାନି, ଅଭାବ ବିକ୍ରି, ଋଣଭାର, ଶୋଷଣ, ଅନାଟନ ମୋର ମାନସିକ ସ୍ଥିତିକୁ ଦୋହଲେଇ ଦେଇଛି। ମୁଁ ଆଜି ବିଷାଦଗ୍ରସ୍ତ, ଭାରାକ୍ରାନ୍ତ, ମୁଁ ପାରୁନି।
0: ସ୍ରଷ୍ଟା କେବେ ତା ସୃଷ୍ଟିର ସାମୟିକ ବିଫଳତାରେ ହତୋତ୍ସାହିତ ହୁଏ ନା। ତମର ଯାହା କ୍ଷତି ହୋଇଛି ମୁଁ ଭରଣା କରିଦେଇପାରିବି, ମୁଁ ଧନୀ ପରିଡ଼ା ପାଖରୁ ରେଣୁର ହାର ମୁକୁଳେଇ ଆଣିପାରିବି, ତମକୁ ଋଣମୁକ୍ତ କରିବାର ସାମର୍ଥ୍ୟ ବି ମୋର ଅଛି, କିନ୍ତୁ ମୁଁ ତୁମକୁ ସାହାଯ୍ୟ କରି ତମ ସ୍ୱାଭିମାନକୁ ଆଘାତ ଦେବାକୁ ଚାହେଁ ନା। ତମର ଇଚ୍ଛା ଉପରେ ସବୁ ନିର୍ଭର କରେ।
1: ନା ନା ଅଜୟ ବାବୁ, ବରଂ ତମେ ମୋର ଜଣେ ଯବାନ ବନ୍ଧୁ ଭାବରେ ମୋ ପାଇଁ ଏତିକି କରିପାର।
0: ମୋଠାରୁ ତମେ କ'ଣ ଚାହଁ କୁହ, କୁହ ଭୂପତି ଭାଇ।
1: ମୋତେ ଏହି କ୍ଷେତରେ ଅକାଳରେ ଝଡ଼ି ପଡୁଥିବା ମୋର ଏହି ଫଳନ୍ତି ଗଛଗୁଡ଼ିକୁ ଆଲିଙ୍ଗନ କରି ମରିବାକୁ ଦିଆଯାଉ। ଦୁନିଆ ଜାଣୁ ଆଜି ଚାଷ ଚାଷୀ ସମ୍ପୂର୍ଣ୍ଣ ଉପେକ୍ଷିତ।
0: ଭୂପତି ଭାଇ,
1: ମୋର ମୃତ୍ୟୁ ପରେ ଜଣେ ପୂର୍ବତନ ସୈନିକ ଭାବେ ମୋତେ ସସମ୍ମାନେ ଅଭିବାଦନ ଜଣାଏ, ହାୟ କିଷାନ ଉଚ୍ଚାରଣ ସହ ବିଦାୟ ଦିଅ। ମୁଁ ତମଠାରୁ ଏତିକି ମାତ୍ର ଚାହେଁ।
0: ନା, ଆତ୍ମହତ୍ୟା କରିଥିବା ଜଣେ କୃଷକକୁ ମୁଁ ଶହୀଦର ସମ୍ମାନ ଦେଇପାରିବିନି।
1: ଜଣେ କୃଷକ କ'ଣ ଜଣେ ସୈନିକଠାରୁ ସମ୍ମାନ ପାଇବାକୁ ହକଦାର ନୁହେଁ?
0: ଯୁଦ୍ଧ କ୍ଷେତ୍ରରେ ପ୍ରାଣବଳୀ ଦେଉଥିବା ସୈନିକକୁ ହିଁ ଶହୀଦର ସମ୍ମାନ ମିଳେ, ଯୁଦ୍ଧର ଘନଘଟାକୁ ଭୟ କରି ଆତ୍ମହତ୍ୟା କରୁଥିବା ସୈନିକକୁ ନୁହେଁ।
2: ଅଜୟ ବାବୁ,
0: ତମେ ତମ ବିଷ ବୋତଲକୁ ଫିଙ୍ଗି ଦିଅ। ସଗର୍ବେ ତମ କ୍ଷେତକୁ ଲାଗିଥିବା ସେହି ଉଚ୍ଚାକୁଦ ଉପରେ ଛିଡ଼ା ହୋଇ ଆତ୍ମହତ୍ୟା କରିବାକୁ ମନସ୍ଥ କରିଥିବା ଅନ୍ୟ ଚାଷୀମାନଙ୍କୁ ଆହ୍ୱାନ ଦିଅ। ପରାଜୟର ଗ୍ଲାନିରେ ଯେମିତି ସୈନିକ କେବେ ତାର ହାତରୁ ବନ୍ଧୁକ ଛାଡ଼େ ନାହିଁ, ପୁଣି ବିଜେତା ହେବାର ଆଶା ନେଇ ଲଢ଼ି ଚାଲେ, କୃଷକ ବି ସେମିତି ତାର ଜୀବନ ଯୁଦ୍ଧରେ ହାର ନ ମାନୁ। ଆଜିର ଉଜୁଡ଼ା କ୍ଷେତ ଦେଖି ଲୁହ ଝରାଅ ନାହିଁ, କାଲିର ଶାଗୁଆ କ୍ଷେତ ପବନରେ ଦୋହଲୁଥିବା ପାଚିଲା ଧାନ କେଣ୍ଡାକୁ ମନେ ପକାଅ। ଇଏ ତ ସୃଷ୍ଟିର ବୈଚିତ୍ର୍ୟ, ନିରାଶ ହୁଅ ନାହିଁ, କାଲି ପାଇଁ ଆଶାର ଆଲୋକ ଆମକୁ ଅପେକ୍ଷା କରିଛି। ଏ କୋଟି କୋଟି ଜନତା ଆମ ମୁହଁରେ ଚେନ୍ନାଇ ହସକୁ ଚାହିଁ ରହିଛନ୍ତି।
2: ଅଜୟ ବାବୁ,
0: ତେବେ ଏ ଅବସରପ୍ରାପ୍ତ ସୈନିକ ତମ ଗଳାରେ ମଥାନତ କରି ଫୁଲମାଳ ଲମ୍ବାଇ ଦେବ, ତମ ପାଦ ସ୍ପର୍ଶ କରି ତମକୁ ସତ ପ୍ରଣିପାତ କରିବ।
2: ଅଜୟ ବାବୁ, ମୋ ଆଖିରୁ ଗଡ଼ି ଆସୁଥିବା ଲୁହକୁ ମୁଁ ସମ୍ଭାଳି ରଖିପାରୁନି।
0: ହେଇ ଦେଖ, ତମ ପୁଅ ସାଗର କେମିତି କାଦୁଅ ପାଣି ଭିତରେ ପୋତି ହୋଇ ପଡ଼ିଥିବା ବାଇଗଣ ଗଛକୁ ଯତ୍ନ ସହକାରେ ଉଠାଉଛି, ରେଣୁ ସେ କେମିତି ଲଙ୍କା ଗଛରେ ନଝଡ଼ି ରହିଯାଇଥିବା ଫୁଲଗୁଡ଼ିକୁ ତାର କଅଁଳ ଆଙ୍ଗୁଳିରେ ଆଉଁସି ପକାଉଛି, ଦୂରକୁ ଚାହିଁ ଦେଖ ଚାଷୀ ଭାଇମାନେ କେମିତି କୋଦାଳରେ ହିଡ଼କୁ ହାଣି କ୍ଷେତରୁ ପାଣି ଶୁଖାଉଛନ୍ତି, ଏଇଟା ତ ସେମାନଙ୍କର ଜୀବନର ଧାରା। ମରୁଭୂମିରେ ଉଦ୍ୟାନ ରଚିବାରେ ସେମାନଙ୍କ ହାତରେ ତ ଥାଏ ଯାଦୁକରୀ ଶକ୍ତି, ପଡ଼ି ଉଠି ସୃଷ୍ଟି କରିବାରେ ଥାଏ ସେମାନଙ୍କର ମାନସିକ ତୃପ୍ତି, ସ୍ୱର୍ଗୀୟ ଆନନ୍ଦ।
1: ଅଜୟ ବାବୁ, ସତରେ ତମେ ମୋତେ ଆଜି ବଞ୍ଚେଇ ଦେଲ। ଯେଉଁ ନିଷ୍ଠୁର ନିଷ୍ପତ୍ତି ମୁଁ ନେଇଥିଲି ସେଥିରେ କି ସନ୍ଦେଶ ମୁଁ ଦେଇଥାନ୍ତି ଏ ଦୁନିଆକୁ। ମୋର ଯେଉଁ ଚାଷୀ ଭାଇମାନେ ଆତ୍ମହତ୍ୟାର ପଥ ବାଛି ନେଲେ, ଆଜିର ଏ ନୂଆ ସକାଳର ଦୃଶ୍ୟ ଦେଖି ସେମାନଙ୍କର ଆତ୍ମା ନିଶ୍ଚୟ ବିଳାପ କରୁଥିବ।
0: ତଥାପି ସେମାନଙ୍କ ଆତ୍ମାର ସଦ୍ଗତି ପାଇଁ ଚାଲ ସବୁ ଚାଷୀ ଭାଇମାନେ ମିଶି 2 ମିନିଟ୍ ପାଇଁ ନିରବ ପ୍ରାର୍ଥନା କରିବା, ଆଉ ସମସ୍ତରେ ଉଚ୍ଚାରଣ କରିବା, କିସାନ ଅମର ରହେ।
2: ଆଉ ଈଶ୍ୱରଙ୍କ

0: ପ୍ରାର୍ଥନା କରିବା। ହେ ପ୍ରଭୁ, ଯେଉଁ ଚାଷୀ ଦୁନିଆ ମୁହଁରେ ଆହାର ଦେଉଛି ସେମାନଙ୍କର ଦୁଃଖ ମୋଚନ କର, ସେମାନଙ୍କୁ ଆତ୍ମହତ୍ୟାରୁ ନିବୃତ୍ତ ରହିବାକୁ ସଦ୍ବୁଦ୍ଧି ଦିଅ ପ୍ରଭୁ।
1: ତେବେ ତମ ମୁହଁରେ ହାଏ କିଷାନ ବୋଲି ଉଚ୍ଚାରଣ ନ କରି ଉଚ୍ଚାରଣ କର, ଜୟ କିଷାନ,
0: ଜୟ କିଷାନ,
1: ଜୟ କିଷାନ,
0: ଜୟ କିଷାନ।

ଶେଷ ହେଲା ନାଟକ। କାହାଣୀ ଗୋଟିଏ ଗାଁର। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଭୂପତି ଦିନେଶ ଚନ୍ଦ୍ର ରାଉତ, ଅଜୟ ଅଜୟ କିଶୋର ମହାନ୍ତି, ନାଗେନ୍ଦ୍ର ପାର୍ଥବୀର ଭୂୟାଁ, ରେଣୁ କ୍ରିଷ୍ଣ ମହାନ୍ତି। ରଚନା ପଞ୍ଚାନନ ଦାସ, ପ୍ରଯୋଜନା ଶାନ୍ତିପ୍ରିୟା ମହାପାତ୍ର। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାସ୍ତ୍ରୀୟ ସଂଗୀତ କ୍ରମରେ ପ୍ରସାର କରୁଛୁ ପଣ୍ଡିତ ନିଖିଲ ବାନାର୍ଜୀଙ୍କର ସୀତାର ବାଦନ। ଶିଳ୍ପୀ ପ୍ରଥମେ ପରିବେଷଣ କରିଛନ୍ତି ରାଗ ମିଆଁ କି ତୋଡ଼ି।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ପଣ୍ଡିତ ନିଖିଲ ବାନାର୍ଜୀଙ୍କର ସୀତାର ବାଦନ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ କଟକ ଶୁଣନ୍ତୁ, ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା। ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ଏଡି କ୍ରାଇମ୍ବ୍ରାଞ୍ଚ ଓଡ଼ିଶା କଟକ ଜଣାଇଛନ୍ତି ଯେ ନାମ ସ୍କୃତି ସାମଲ, ପିତା ରାଜା ସାମଲ,

0: କଣ୍ଟକୀପୁର ଗୋପିଆକୁଦ ଥାନା କୁଜଙ୍ଗ ଜିଲ୍ଲା ଜଗତସିଂହପୁର। ତାଙ୍କର ବୟସ 17 ବର୍ଷ। ସେ ଗତମାସ 26 ତାରିଖରେ ସେ ରହୁଥିବା ଚୌଦ୍ୱାରର ଦେଉଳଛୁଆ ଘରୁ ତାଙ୍କୁ କିଏ ଅପହରଣ କରି ନେଇଯାଇଛନ୍ତି। ଆକାଶ ବେହେରା ପିତା ଦୋଳ ବେହେରା ମାଛୁଆ ବଜାର ଥାନା ମଙ୍ଗଳାବାଗ ଜିଲ୍ଲା କଟକ। ତାଙ୍କର ବୟସ 24 ବର୍ଷ। ସେ ଚଳିତ ମାସ 5 ତାରିଖରେ ଅପରାହ୍ନ 5:30ରେ କାଠଯୋଡ଼ି ନଦୀରେ ଗାଧୋଇବା ସମୟରୁ ନିଖୋଜ ଅଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ଏମାନଙ୍କ ମଧ୍ୟରୁ କାହାର କିଛି ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ସୁପରିଟେଣ୍ଡେଣ୍ଟ ପୋଲିସ ସିଆଇଡି କ୍ରାଇମ୍ବ୍ରାଞ୍ଚ ଓଡ଼ିଶା କଟକ ଏହି ଠିକଣାରେ ଜଣାଇବାକୁ ଅନୁରୋଧ। ଶୁଣିଲେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା।
1: ଆକାଶବାଣୀ କଟକ।

0: ଆକାଶବାଣୀ କଟକ।
1: ଦଶ ଲକ୍ଷର ଲଟେରୀ ମତେ ୱାଓ
2: ନକଲି ଅଫର୍ସ ପ୍ରତି ସାବଧାନ।
3: ଆର୍‌ବିଆଇ କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଅଭୁଲା ଗୀତରେ ପ୍ରସାର କରୁଛୁ କେତୋଟି ଆଧୁନିକ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଇନ୍ଦିରା ନନ୍ଦ, ସେ ଗାଇଛନ୍ତି ନନ୍ଦକିଶୋର ସିଂଙ୍କ ରଚନା।

ଅବଲା ଗୀତରେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଥିଲେ ଇନ୍ଦିରାନନ୍ଦ ଏବଂ ସୌରଭ ଚକ୍ରବର୍ତ୍ତୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ସର୍ବେଶ୍ୱର ପ୍ରଧାନ ଏବଂ ସାଥୀଙ୍କ ପରିବେଷିତ ଦାସକାଠିଆ ଗୀତ।

0: ଭାଇ ବୁଝିଗଲୁନା?
1: ହଁ ବୁଝିଗଲି।
0: କଣ ବୋଲି ବୁଝିଗଲୁ?
1: ମାଙ୍କର ଜଣାଣ ବୋଲି ବୁଝିଗଲି।
0: ଜଗତ ଜନନୀ ବାଗବାଦିନୀ ବିଣା ପାଣି ମା ସରସ୍ୱତୀଙ୍କ ଜଣାଣ ବୋଲି ବୁଝିଗଲୁ। ମାଙ୍କୁ ପଦେ ଡାକିଲେ ଜଗତର ପିତା ହେଲେ ନାରାୟଣ, ତାଙ୍କେ ଦି ପଦ ଡାକିବା। ଭକ୍ତ କେମିତି ଡାକୁଛି,
1: କେମିତି ଡାକିଲା,
0: କେମିତି ଲେଖୁଛନ୍ତି।

0: ବୃନ୍ଦାବନ କୁଞ୍ଜ ବିହାରୀ,
1: ହେ ବୃନ୍ଦାବନ କୁଞ୍ଜ ବିହାରୀ, ଆମକୁ ଟିକେ କୃପା କର କି
2: ଦୟା କର,
1: ଟିକେ ଦୟା କର। ସତ୍ୟ ଯୁଗରେ ଆପଣ କରିଛନ୍ତି କଣ
2: କଲେ
1: ପିତା।

0: ଭାଇ ଶୁଣ କଣ କଥା ହେଲା
1: କଣ ହଉଛି
0: ଏଇ ଯୋଉ ବୃନ୍ଦାବନ କୁଞ୍ଜ ବିହାରୀ ଚିହ୍ନ ଚିନ୍ତାମଣି ପରମ କାରୁଣ୍ୟ ଭଗବାନ କୃଷ୍ଣ ଆଜି ଆମ ଏ ବିଶ୍ୱର ଓଡିଶାର ଆମ ଆକାଶବାଣୀର ଆମ ଏଇ ଆକାଶବାଣୀ କର୍ମକର୍ତ୍ତା ମାନଙ୍କର ମଙ୍ଗଳ ବିଧାନ କରିବା ସଙ୍ଗେ ସଙ୍ଗେ ତାଙ୍କ ଚଲାପଥରେ କୁସୁମ ବୃଷ୍ଟି କରନ୍ତୁ ବୋଲ ଆନନ୍ଦ ଏକ ବାହାର
1: ହରିବଳ।

0: ଆସିଥିଲି ଭାଇ, ଏଇଠୁ ମୁଁ କାହାଣୀଟିଏ କହିବି।
1: ଆଚ୍ଛା,
0: ପୁରାଣ ପୃଷ୍ଠା ଉପରେ ଟିକେ ଯିବା। ପୁରାଣ କହିବା ପୂର୍ବରୁ ଜଣେ କହିବ, ପାଞ୍ଚ ଜଣ ଶୁଣିବେ, ଜଣେ ବକ୍ତା, ପାଞ୍ଚ ଜଣ ହେଲେ ଶ୍ରୋତା। ଏଠି ଦେବଦେବ ଜଗାରୁଢ ପୁରୁଷ ଶିବ କହିବେ, ପାର୍ବତୀ ଶୁଣିବେ, କେମିତି ପୁରାଣ ହଉଛି ଟିକେ ଲକ୍ଷ୍ୟ ଦେ।

0: କଥା ହେଲା କଣ
1: କଣ ହଉଛି
0: ଏ ଅଯୋଧ୍ୟା ନଗରରେ ଡିଣ୍ଡିମ ବଜାଇଥିଲେ ରାଜା ଦଶରଥ ରାତି ପାଇଥିଲେ ହେଇଥାନ୍ତେ ରାଜା ମନ୍ଥରା କପଟ କହି ବେନି ବର ମାଗି ରାମଚନ୍ଦ୍ରକୁ ବନବାସକୁ ପଠାଇଦେଲେ ରାମଚନ୍ଦ୍ର ଭାଇ ଭାର୍ଯ୍ୟା ଘେନି ବନବାସକୁ ଚାଲିଗଲେ ଚିତ୍ରକୁଟ ଗିରି ଶିଖରରେ ସୁନ୍ଦର ପୂର୍ଣ୍ଣକୁଟୀର ଟିଏ ରଚି ସେଇଠି ସୁଖରେ ଦିବସ କାଟିଲେ ବା କାଳ ତ୍ରିପାତ କଲେ ସେ ଚିତ୍ରକୁଟ।

0: ଏଇଠି ରାମଚନ୍ଦ୍ରଙ୍କ ପାଖରେ ଦେବର୍ଷି ନାରଦ ଯେତେବେଳେ ପ୍ରବେଶ ହେଇଗଲେ ରାମଚନ୍ଦ୍ର ନମସ୍କାର କରି କହିଲେ, ହେ ନାରଦ ଋଷି, ଏ ସ୍ୱର୍ଗର ସମାଚାର ବା କୁଶଳ ବାର୍ତ୍ତା କଣ? ମୋର ପିତା ଦଶରଥ ଭଲରେ ଅଛନ୍ତି କି ନାହିଁ?
1: ଭଲରେ ଅଛନ୍ତି କହିଦିଅ।
0: ଏ କଥାଟା ଯେତେବେଳେ ପଚାରିଲେ ଏଠି ନାରଦ ମହର୍ଷି କହୁଛନ୍ତି।

ହେ ରାମ, କଥାଟା ହେଇଛି କଣ, ଆପଣଙ୍କର ସ୍ତ୍ରୀ ମା ଜାନକୀ ଯେତେବେଳେ ବାଲିପିଣ୍ଡ ଦାନ ଦେଉଥିଲେ ସେତେବେଳେ ଆପଣଙ୍କ ପିତା କ୍ଷୁଧାର୍ଥ ଥିବାରୁ ସେ ଦାନକୁ ଗ୍ରହଣ କରିନେଲେ। ସେ ସମୟକୁ ସୀତା ଅସ୍ପର୍ଶ ଥିବାରୁ ପ୍ରେତପତି ଯମ ଏହା ଜାଣି ଦଶରଥଙ୍କୁ ସ୍ୱର୍ଗରୁ ବାରଣ କରିଦେଇଛନ୍ତି। ଏ କଥା ଯେତେବେଳେ ନାରଦ ମହର୍ଷି କହିଛନ୍ତି, ଏଠି ରାମଚନ୍ଦ୍ର ବିସ୍ମୟ ହେଇଗଲେ।

0: ଭାଇ ସେ ସମୟକୁ ଆସି ପହଞ୍ଚିଗଲେ ଦିବାକର ହେଲେ ଯେ କି ସୂର୍ଯ୍ୟ ସୂର୍ଯ୍ୟ ଗୋଟିଏ ପଦ କହିଲେ କଣ କହିଲେ
1: କଣ କହିଲେ
0: ସଗର ସାଗର ଆକୃତି ଗଙ୍ଗାକୃତି ଭଗୀରଥ ହରିଶ୍ଚନ୍ଦ୍ର ସର୍ବଦାନ ସତାଶ୍ୱମେଧ ଦିଲୀପ ପାଖରେ ଅଛନ୍ତି ଧରଣୀ ଏବଂ ସୂର୍ଯ୍ୟ ଦେବ ଏ ଧିକାର ବଚନ ଶୁଣିଲେ ନାରଦ ନାରଦ ଶୁଣିକରି ଏଠି ରାମଚନ୍ଦ୍ରଙ୍କୁ କହୁଛନ୍ତି।

0: ଏ ପରି କଥୋପକଥନ ହେଇ ଏ ରାମଚନ୍ଦ୍ର ଚିନ୍ତାମଗ୍ନ ହୋଇ ବସିଛନ୍ତି, ମା ଜାନକୀ ବୁଝୋଉଛନ୍ତି, ଲକ୍ଷ୍ମଣର ନେତ୍ରରୁ ଶ୍ରାବଣୀର ଧାରା ବହି ଯାଉଛି, କରିବା କଣ? ଏ କଥାକୁ ବିଚାର କରି ରାମଚନ୍ଦ୍ର କହିଲେ, ଏ ବାବୁ ଲକ୍ଷ୍ମଣ ଟିକେ ମୋ କଥା ଶୁଣୁ
1: ବାପା ଶୁଣୁ।

0: ଭାଇ
1: ହଁ
0: ଏ ବୁଝିଗଲୁ ନା ଏ ରାମଚନ୍ଦ୍ରଙ୍କର ଆଜ୍ଞା ମାନେ ଲକ୍ଷ୍ମଣ ଯେତେବେଳେ ଗଣ୍ଡାବଧ କରିବା ପାଇଁ
1: ଆଚ୍ଛା
0: ବହୁତ ବଣ ଜଙ୍ଗଲ ବୁଲି ବୁଲି କୋଉଠି ହେଲେ ଗଣ୍ଡା ଯିବ ପାଇଲେନି କଥା ହେଲା କଣ
1: ହଉଛି
0: ଆଉ ଟିକେ ଦୂର ଦୂର।

0: ନନ୍ଦୀ ଭୃଙ୍ଗି ସେ ଗଣ୍ଡାର ରଡି ଶୁଣି ସେ ତ ଗଣ୍ଡାକୁ ଜଗିଥିଲେ, ସେ ପଳେଇ ଆସି ଲକ୍ଷ୍ମଣଙ୍କ ସହିତ ଯୁଦ୍ଧ କଲେ। ଯୁଦ୍ଧ କରିବା ସମୟରେ ହେଇଛି କଣ? ଆଜ୍ଞା, ଲକ୍ଷ୍ମଣଙ୍କୁ ମାରି ଦେଇଛନ୍ତି, ଗଣ୍ଡିରୁ ମୁଣ୍ଡ ଅଲଗା କରି ଦେଇଛନ୍ତି। ସେ ଲକ୍ଷ୍ମଣ ସେଇଠି ମରିଗଲେ। ଏଠି ସୀତା କରିଛନ୍ତି କଣ?
1: କଲେ
0: ଫୁଲ ତୋଳିବାକୁ ଯାଇଛନ୍ତି
1: ଉଦ୍ୟାନକୁ।

ଭାଇ ବୁଝିଗଲୁ? ଏଇଠି ସୀତା ଯାଇଛନ୍ତି ପୁଷ୍ପ ଉଦ୍ୟାନକୁ ପୁଷ୍ପ ତୋଳିବା ପାଇଁ, ଯାଉ ଯାଉ ଫୁଲରେ ତାଙ୍କର ବହୁତ ଶ୍ରଦ୍ଧା। କଥା ହେଲା କଣ, କିଛି ଦୂର ଯିବା ପରେ ଫୁଲ ତୋଳି ତୋଳି ଦୁର୍ବାସାଙ୍କର ଉପବନରେ ଯାଇ ପ୍ରବେଶ ହେଇଗଲେ। ଏ ନାକ ବୋଲନ୍ତେ କି ସ୍ୱର୍ଗ, ଏ ସ୍ୱର୍ଗର ଅପସରା ମାନେ ବା ରମଣୀ ମାନେ ସେ ଦୁର୍ବାସାଙ୍କର ଉପବନକୁ ଆସି ଫୁଲ ତୋଳି ଏ ଗଛ ପତ୍ର ଗୁଡିକ ଭଙ୍ଗାରୁଜା କରିଦିଅନ୍ତି ବା ଭାଙ୍ଗି ଦିଅନ୍ତି। ସେଇ ସକାଶେ ଦୁର୍ବାସା ମୁନି ଅଭିଶାପ ଦେଲେ, ମୋ ବିନା ଅନୁମତିରେ ଏ ଜଙ୍ଗଲରେ ଯିଏ ପ୍ରବେଶ କରିବ ସିଏ ହରିଣୀ ହେଇଯିବ। ସୀତା ଏଠି ହରିଣୀ ହେଇଗଲେ, ଲକ୍ଷ୍ମଣଙ୍କର ଗଣ୍ଡିମୁଣ୍ଡ ଅଲଗା ହେଇଗଲା। ତାପରେ ହେଲା କଣ,

ଲୋକଗୀତରେ ପ୍ରଜର୍କୁଲୁ ଦାସକାଠିଆ ଗୀତ ପରିବେଷଣ କରିଥିଲେ ସର୍ବେଶ୍ୱର ପ୍ରଧାନ ଏବଂ ସାଥୀ ଆକାଶବାଣୀ କଟକ। ଆମର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନକୁ। ପ୍ରଥମେ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଲିଜା ଟୁକୁ ବାଙ୍କିରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଅଭିମାନ ଚଳଚ୍ଚିତ୍ରରେ ଏହି ଗୀତଟିକୁ ଯାହାକୁ ଗାଇଛନ୍ତି ଘନଶ୍ୟାମ ପଣ୍ଡା। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଆକୃତି ଦେଓଗାଳି ଶଙ୍ଖତ୍ରାସ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ହିନ୍ଦୀ ଚଳଚ୍ଚିତ୍ର କୁଲିର ଏହି ଗୀତଟିକୁ ଯାହାକୁ ଗାଇଛନ୍ତି ସୁବୀର କୁମାର ଏବଂ ଅଲକା ୟାଗ୍ନିକ। ଆପଣମାନଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ପ୍ରମୋଦ କୁମାର ସାହୁ ଡିଓସାହି କାଦୁଆପଡ଼ା ଜଗତସିଂହପୁରରୁ। ଶ୍ରୋତାବନ୍ଧୁ ଆପଣ ଅନୁରୋଧ କରିଛନ୍ତି ସିର୍ଫ ତୁମ ଚଳଚ୍ଚିତ୍ରରେ ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏହି ସିମିଷ୍ଟିକୁ ଦେଇଛନ୍ତି ଦିଲୀପ କୁମାର ନାୟକ ପାରାଦୀପରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମେନି ପ୍ୟାର କ୍ୟା କଥାଚିତ୍ରର ଗୀତଟିକୁ, ଯାହାକୁ ଗାଇଛନ୍ତି ଶ୍ରଦ୍ଧା ସିହ୍ନା। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମାନସ ରଞ୍ଜନ ଦାସ କାଇମାଟିଆ ଖୋର୍ଦ୍ଧାରୁ। ଆପଣ ଅନୁରୋଧ କରିଛନ୍ତି ଓଡ଼ିଆ କଥାଚିତ୍ର କାବେରୀର ଏହି ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି ଚନ୍ଦ୍ରାଣୀ ମୁଖାର୍ଜୀ।

ସ୍ୱର ଜୀବନକୁ କରେ ସଙ୍ଗୀତ ମୁଖର। ନିର୍ଝରିଣୀ ପରି କୁଳୁକୁଳୁ ନାଦରେ ସେ ବହି ଚାଲିଥାଏ ଆଗକୁ ଆଗକୁ। ସାଧନା ଜୀବନକୁ ପରିପୁଷ୍ଟ କରେ ଅନୁଶାସନରେ, ପ୍ରଦାନ କରେ ଏକ ସ୍ଥିତପ୍ରଜ୍ଞ ଅନୁଭବ। ସାଂସାରିକ ଦୁଃଖ ଆଉ ଶୋକ ସାଧନାନିଷ୍ଠ ପ୍ରତିଭାମାନଙ୍କୁ ସ୍ୱର ସଞ୍ଚାରରୁ ନିବୃତ୍ତ କରିପାରେ ନାହିଁ। କାଳ ତାର କରାଳ ରୂପ ପ୍ରକାଶ କରି ଏମାନଙ୍କ ଗତିରୋଧ କରିପାରେ ନାହିଁ। ଏମାନେ ଉର୍ଦ୍ଧ୍ୱରେ ତା ସାଧୁଙ୍କ ପରି ଧୀର ଚିତ୍ତ ଆଉ ସ୍ଥିର ମତିରେ ଉନ୍ମୋଚନ କରନ୍ତି ସର୍ଜନାର ନୂତନ ଦିଗନ୍ତ। ଆଜିର ସ୍ୱର ନିର୍ଝରରେ ଶୁଣିବେ ଗାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅତୀଶ କୁମାର ମଜୁମଦାରଙ୍କ ସଙ୍ଗୀତମୟ ଜୀବନର ଷଷ୍ଠ ଭାଗ।

କଣ୍ଠଶିଳ୍ପୀ ଅତୀଶ କୁମାର ମଜୁମଦାର ଥିଲେ ସରଳ ଏବଂ ନିଷ୍କପଟ ସ୍ୱଭାବର ବ୍ୟକ୍ତିତ୍ୱ। ଜାତି, ବର୍ଣ୍ଣ, ଧର୍ମ, ବୟସ, ପ୍ରତିଷ୍ଠା ନିର୍ବିଶେଷରେ ସେ ସମସ୍ତଙ୍କୁ ଭଲ ପାଉଥିଲେ। ବୃତ୍ତିରେ ଓକିଲ ଏବଂ ଅଧ୍ୟାପକ ଥିଲେ ମଧ୍ୟ

ଏହି ସଙ୍ଗୀତ ପ୍ରତି ଅତୀଶ କୁମାର ମଜୁମଦାରଙ୍କ ଆତ୍ମୀୟତା ଆରମ୍ଭ ହୋଇଥିଲା ମାଙ୍କର ପ୍ରେରଣା ପାଇ। ମା ହିଁ ଥିଲେ ତାଙ୍କର ପ୍ରଥମ ସଙ୍ଗୀତ ଗୁରୁ।

ସିଏ ସାଧନା ଏବଂ ଅଧ୍ୟବସାୟ ବଳରେ ସେ ସିଦ୍ଧିର ଶୀର୍ଷ ସୋପାନରେ ଉପନୀତ ହୋଇଥିଲେ ମଧ୍ୟ ସେ ଥିଲେ ଗର୍ବ ଆଉ ଅହଙ୍କାର ରହିତ। ସଙ୍ଗୀତ ଅହରହ ଖେଳି ବୁଲୁଥିଲା ତାଙ୍କର।

ଆକାଶବାଣୀ କଟକ ତାଙ୍କୁ ଗୀତିନାଟ୍ୟ ପ୍ରତି ଆକର୍ଷିତ କରିଥିଲା। ପରବର୍ତ୍ତୀ କାଳରେ ସେ ଆକାଶବାଣୀ ସହିତ ବିଭିନ୍ନ ରେକର୍ଡ କମ୍ପାନୀରେ ପ୍ରାୟତଃ ବୀରରସର ଗୀତ ଗାଇ ଗୀତିନାଟ୍ୟର ଜଣେ ମର୍ଯ୍ୟାଦାବନ୍ତ କଳାକାର ଭାବେ ପ୍ରତିଷ୍ଠା ଅର୍ଜନ କରିଥିଲେ।

0: ଆପଣମାନେ ବୋଧହୁଏ ଜାଣିନଥିବେ, ଅତୀଶ କୁମାର ମଜୁମଦାର ଥିଲେ ଶାସ୍ତି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ। ଏବେ ସେହି ଚଳଚ୍ଚିତ୍ରର ଗୀତଗୁଡ଼ିକ ଦୁଷ୍ପ୍ରାପ୍ୟ। ମାତ୍ର ଏ ସମ୍ପର୍କରେ ଆମକୁ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ଜଣାଶୁଣା ନାଟ୍ୟକାର, ନିର୍ଦ୍ଦେଶକ ଏବଂ ଗୀତିକାର ବୃନ୍ଦାବନ ଜେନା।
1: ଅତୀଶ ବାବୁଙ୍କର କଥା ସ୍ମରଣ କରିବା ମାତ୍ରେ ମନ ଭିତରେ ଆସେ ତାଙ୍କର ସେହି ପାନ ଖାଇବା ମୁହଁର ଅଦ୍ଭୁତ ଏବଂ ଅପରୂପ ଠାଣି, ତା ସହିତ ସେହି ସୁନ୍ଦର ନିଶର ମଧୁର ଅନୁଭୂତିର କଥା। ଅନେକ ଥର ତାଙ୍କର ଗୀତ ଦ୍ୱାରା ମୁଁ ମୁଗ୍ଧ ହୋଇଛି, ବାରମ୍ବାର କହିଛି ଯେ ଆପଣ ଏତେ ଦିନର ପୁରୁଣା ଜଣେ ଗାୟକ, ଅଥ ସଙ୍ଗୀତକାର ହିସାବରେ ଆପଣଙ୍କୁ କାହିଁକି ସ୍ଥାନିତ କରୁନାହାନ୍ତି? ଆପଣ ଏତେ ଭଲ କମ୍ପୋଜ୍ କରିପାରନ୍ତି, ପଲ୍ଲୀ ଗୀତଠାରୁ ଆରମ୍ଭ କରି ଆଧୁନିକ ଶବ୍ଦ ସହିତ ଆପଣଙ୍କର ଯେଉଁ ସମ୍ପର୍କ, ଶବ୍ଦ କିଭଳି ଉଚ୍ଚାରଣ କରିବାକୁ ପଡ଼େ ଆପଣଙ୍କଠାରୁ ଅଧିକ ତ କେହି ଏତେ ମନୋଯୋଗ ସହକାରେ ଅନୁଧ୍ୟାନ କରନ୍ତିନି।

ମୋତେ ସବୁ କହିଥିଲେ ଯେ କାହିଁ ଆମକୁ କିଏ ଡାକୁଛି, ମୁଁ କହିଲି ସଙ୍ଗୀତ ନିର୍ଦ୍ଦେଶନା ଦେବେ ତ? ବାସ୍ତବିକ ସେତେବେଳେ ମୁଁ କାହ୍ନୁମାନଟିଙ୍କର ଶାସ୍ତି ଉପନ୍ୟାସ ନେଇକରି ନିର୍ଦ୍ଦେଶନା କାର୍ଯ୍ୟରେ ବ୍ୟସ୍ତ ଥାଏ। ମୁଁ ଖୋଜୁଥିଲି ସେହିଭଳି ଯେ ଗ୍ରାମୀଣ ପରିବେଶ ସହିତ ପରିଚିତ ଥିବା ଆଉ ଟିକେ ଡିଫରେଣ୍ଟ ଟାଇପ୍ର ସ୍ୱର କରିପାରୁଥିବା ଜଣେ ବିଶିଷ୍ଟ କଳାକାରଙ୍କୁ। ସେତେବେଳେ ପ୍ରଥମର ଇଚ୍ଛା ଥିଲା ବାଳକୃଷ୍ଣଙ୍କୁ ନେବା ପାଇଁ, କିନ୍ତୁ ସେ ତ ପୁରା ଅସୁସ୍ଥ ଥିଲେ, ଆଦୌ କୌଣସି ରେକର୍ଡିଂ କରିବା ଭଳି ଅବସ୍ଥାରେ ନଥିଲେ ବା କମ୍ପୋଜିସନ୍ କରିବାର ନଥିଲେ। ବାଳକୃଷ୍ଣ ବାବୁ କହିଥିଲେ ଆଉ ଗୋଟିଏ ଭଲ ପିଲା ତମକୁ ମୁଁ କହିପାରେ, ତୁମେ ବେଟର ତାକୁ ହିଁ ଟ୍ରାଏ କର, ଏବଂ ସେ ହିଁ କହିଥିଲେ ମୋତେ ଯେ ଅତିଶବାବୁଙ୍କୁ ନେଇକରି ତୁମେ କର। ତ ମୋର ଏମିତି ତ ସମ୍ପର୍କ ଅତି ଘନିଷ୍ଠ ଥିଲା, ତେଣୁ ଶାସ୍ତ୍ରୀ କିନ୍ତୁ ଆମେ ତାଙ୍କ ସହିତ କରିବାର ଯୋଉ ଅତି ଆନନ୍ଦଦାୟକ ଅନୁଭୂତି ପୁରା ମନେ ଅଛି। ଶାସ୍ତ୍ରୀ ଗୋଟାଏ ପର୍ଟିକୁଲାର ଦୃଶ୍ୟରେ ଯୋଉ ବର୍ଷା ରାତିର ସେ ଦୃଶ୍ୟ, ସନିଆ ତିନ୍ତିଗୁଡ଼ି ଧୋବି ପାଖକୁ ଆସିଛି ପହଞ୍ଚି କହିବା ପାଇଁ ଯେ ଏହି ସମାଜର ନିଗଡ଼ ମଧ୍ୟରୁ ମୁଁ ତତେ ଟାଣି ନେବାକୁ ଆସିଛି, ଆଉ ଚାଲ ପଳେଇବା ଆମେ ଏ ସଂସାରକୁ ଛାଡ଼ି ଅନ୍ୟ କୁଆଡ଼େ ଚାଲିଯିବା। ଧୋବି ତାକୁ ମନା କରିଛି, ଦେଖ ଏହା ସମ୍ଭବ ନୁହେଁ, କାରଣ ତମେ ମୋତେ ଯୋଉ ସମାଜ ଭିତରେ ମୋତେ ଦେଖୁଛ, ଏ ସମାଜର ନିଗଡ଼ରେ ମୁଁ ଏମିତି ବନ୍ଧା ଫନିଆ ଭାଇ, ମୁଁ ଚାହିଁଲେ ବି ଯାଇପାରିବିନି। ସେ ଗୀତଟାକୁ ଆମେ ଇନ୍ଷ୍ଟାଣ୍ଟଲି ମୁଁ ଲେଖିଥିଲି, ଏମିତି ଯଦି ବର୍ଷା ହୋଇ, ବର୍ଷା ରାତିର କଥା, ସେଥିପାଇଁ ନାୟିକା ଯେ ଧୋବି କହିଛି ଏମିତି ଯଦି ବର୍ଷା ହୋଇକରି ମୋ ଆଖିର ସବୁଯାକ ଲୁହକୁ ଧୋଇ ନେଇପାରନ୍ତା, ହୁଏତ ମୁଁ ନିଜର ମନ ନେଇକରି ବଞ୍ଚିପାରନ୍ତି, କିନ୍ତୁ ଏ ଦୁନିଆରେ ମୋ ମନ ମୋ ନିଜର ନୁହେଁ। ଏଇଟା ଗୋଟେ ଭଲକରି ଆପଣ କେମିତି କମ୍ପୋଜ କରି କରନ୍ତୁ ଯାହାକି ହୃଦୟ ସମସ୍ତଙ୍କୁ ଛୁଇଁବ। ଆନନ୍ଦର କଥା ଯେ ସେହି ଗୀତଟି ଶାସ୍ତ୍ରୀ ଚଳଚ୍ଚିତ୍ରରେ ତୃପ୍ତି ଦାସ ଗାଇଥିଲେ ଏବଂ ତାହା ସେହି ବର୍ଷର ବେଷ୍ଟ ପ୍ଲେବ୍ୟାକ୍ ଆୱାର୍ଡ ପାଇଥିଲେ ସେଇଟା।

କେବଳ ସେତିକି ନୁହେଁ, ସେହିଭଳି ଆହୁରି ଗୀତ ଗ୍ରାମୀଣ ପରିବେଶରେ ଆମେ ତିଆରି କରିଥିଲୁ, ପବନେ ଦୋଲି ନାଚି ଦୋହଲି ତୁନେଲି ଧାନ କ୍ଷେତ। ପରିବେଶ ସେମିତି ଥିଲା ଯେତେବେଳେ ଶାସ୍ତ୍ରୀୟ, ଆପଣ ତ ଦୁର୍ଭିକ୍ଷ ବ୍ୟାକଗ୍ରାଉଣ୍ଡରେ ଥିଲା କାହାଣୀଟା, ଦୁର୍ଭିକ୍ଷ ବେଳେ ଖାଇବାକୁ ନ ପାଇ ଅନ୍ନ ଅଭାବରେ ଲୋକ ଯେତେବେଳେ ଗ୍ରାମ ଛାଡ଼ି ପଳାଇଥିଲେ, ସେତେବେଳେ ଫଟା ମାଟି ଚାରିଆଡ଼େ ମଣିଷମାନଙ୍କର, ମଣିଷ ପଶୁମାନଙ୍କର ସବୁ କଙ୍କାଳ ବି ଚାରି ପଡ଼ିଛି, ଲୋକ ଗାଁ ଗଣ୍ଡା ଛାଡ଼ି ପଳାଉଥିଲେ। କିନ୍ତୁ ଯେତେବେଳେ ସନିଆ ପୁଣି ଥରେ ଫେରିଛି ଗାଁକୁ, ଚାରିଆଡ଼େ ଯାକ ଫସଲ ପରିପୂର୍ଣ୍ଣ ହୋଇଛି, ଧାନ କ୍ଷେତ ଯେଉଁଠି କାଁ କାଁ ମାଟି ଫାଟିକିରି ଆଁ କରିଥିଲା ସେହି ଜାଗାରେ ପୁଣି ସୁନାର ଫସଲ ଭରି ରହିଛି, ଧାନର ଫସଲ ଲହଡ଼ା ମାରୁଛି, ପବନେ ହୋଲି ନାଚେ ଦୋହଲି ତୁନେଲି ଧାନ କ୍ଷେତ। ଅତୀଶ ଦା ବେଶ ଅତି ସୁନ୍ଦର ଭାବପୂର୍ଣ୍ଣ ଭାବରେ ତାକୁ ବି କମ୍ପୋଜ କରିଥିଲେ, ଏବଂ ପୁରା ପରିବେଶଟା ସତରେ ଯେମିତି ମନ ଭିତରେ ସେ ଗୋଟେ ଭାବ ପୁରି ଉଠିଛି, ଯେମିତି ଦୁଃଖ ପରେ ସୁଖର ଦିନ ଆସେ ସେହିଭଳି ସେ ଗୀତଟାକୁ ବି ଅତି ମଧୁର।

ଏକାଦଶୀ ସେ ନିଜେ ସଜେସନ କରିଥିଲେ, କହିଲେ ଏ ଗୀତଟା ବହୁତ ବଢିଆ ହୁଅନ୍ତା, ତୁ ଯଦି ଭୂପେନ ହଜାରିକାକୁ ଦିଅନ୍ତୁ ଏ ଗୀତଟା ଗାଇବାକୁ। ମୁଁ କହିଲି ଅତିଶା, ଭୂପେନ ହଜାରିକା ତ ଆସାମରୁ ଆସିବେ, ଏତେ ବାଟ ଆସି କଲିକତାରୁ ଗୀତ ଆସିବେ, ପୁଣି ଆସି ଭୁବନେଶ୍ୱର ପହଞ୍ଚି କଳିଙ୍ଗ ଷ୍ଟୁଡିଓରେ ଗାଇବେ। ନା ନାଇଁ, ତାହେଲେ ଆମେ ଯିବା କଲିକତାରେ ଏଇ ଗୀତଟା ରେକର୍ଡିଂ କରିବା। ମୁଁ କହିଲି ଗୋଟେ ଗୀତ କରିବା ପାଇଁ ଯିବା କଲିକତାରେ କରିବା? ଆପଣ କ'ଣ ଖରାପ ଗୀତ ଗାଆନ୍ତି? ଆପଣ ତ ଏତେ ସୁନ୍ଦର କରି ଗାଇପାରୁଛନ୍ତି, ଏବଂ ଏଇ ଗୀତ ସିଏ ମଧ୍ୟ ନିଜେ ଗାଇଥିଲେ, ଆଉ ସତକୁ ସତ ସେ ଗୀତ ଏତେ ଭଲ ହେଇଛି। ଆଜି ଆପଣମାନେ ଯଦି ଶାସ୍ତି ଦେଖିକିରି ମନେ ପକାନ୍ତି, ସବାରି ଯାଉଛି, ସବାରି ନେଇକିରି ଧୋବି ପଳେଇ ଯାଉଛି ନିଜର ବାପ ଘରକୁ, ଅର୍ଥାତ୍ ସେହି ସମୟରେ ପୃଷ୍ଠଭୂମିରୁ ବ୍ୟାକ୍ଗ୍ରାଉଣ୍ଡରୁ ସେ ଗୀତଟା ଆଇଛି। ଆମେ ଯେତେବେଳେ କଳିଙ୍ଗ ଷ୍ଟୁଡିଓରେ ରେକର୍ଡିଂ ବେଳେ ତାଙ୍କର ମନ ଭିତରେ ଗୋଟେ ଡର ପ୍ରଥମରୁ ଥିଲା, ମତେ କହିଲେ ବୃନ୍ଦାବନ ମୁଁ ସିନା ଗୀତ ବହୁତ ଗାଇଛି, କିନ୍ତୁ ଡାଇରେକ୍ଟର ହିସାବରେ ବଡ଼ ଡର ଡର ଲାଗୁଛି ରେ। କାହିଁକି ଆପଣ ଏତେ ପୁରୁଣା ଲୋକ ଏତେ ଗୀତ ଗାଉଛନ୍ତି, ଡର ଡର କ'ଣ ଲାଗୁଛି? ନାଇଁ ନାଇଁ, ଟିକେ କଣ୍ଡକ୍ଟ କରିବା ପାଇଁ ଗୋଟେ ଲୋକ ଟିକେ ଦରକାର, ମୁଁ ସିନା ଗାୟକ ଭଲ, କିନ୍ତୁ ମ୍ୟୁଜିକ୍ କଣ୍ଡକ୍ଟ କରିବା ପାଇଁ ମୋର ଅସୁବିଧା ଟିକେ ଅଛି, ତୁ ଟିକେ ମୋତେ ଯଦି ହଁ କହିବୁ ତାହେଲେ ମୁଁ ଗୋଟେ କରିବାକୁ ଥାଏ। ମୁଁ କ'ଣ କହୁନାହାନ୍ତି ନା, ଗୋଟେ କାହାକୁ ନିଅନ୍ତେ କମ୍ପୋଜର ସାଙ୍ଗ କରିକିରି। ସେଥିପାଇଁ ଆମେ ସେତେବେଳେ ମନେ ଅଛି ମ୍ୟୁଜିକ୍ କଣ୍ଡକ୍ଟ କରିବାକୁ ପୂର୍ଣ୍ଣ ଖୁଣ୍ଟିଆକୁ ଡକା ହେଇଥିଲା, ପୂର୍ଣ୍ଣ ଖୁଣ୍ଟିଆ ସହିତ ସହଯୋଗ କରି ସୁଭାଷ ଦାସ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ ସାଙ୍ଗରେ। କହିଲେ ଆପଣ ଦାଦା ଜମା ଡରନ୍ତୁନି, ଆମେ ସବୁ ଅଛୁ ଆପଣଙ୍କ ସାଙ୍ଗରେ, ଗୋଟେ ପ୍ରଥମ କରି କରୁଛନ୍ତି, କେବଳ ପ୍ରଥମ କାହିଁ ଭାବୁଛନ୍ତି, ଏଇଟା ଆରମ୍ଭ ହେଇପାରେ, ଆ ପରେ ପରେ ଆମେ ଆହୁରି ବହୁତ ଏକଥା କରିପାରିବା। ଯେତେବେଳେ ମୁଁ କହିଲେ ଅତି ବହୁତ ଭଲ ହେଇଛି ବୋଲିକିରି ସମସ୍ତେ କହନ୍ତି ମିଶିକିରି, ସୁଭାଷ ପୂର୍ଣ୍ଣ ଘୁଣ୍ଟିଆ ପାଇଁ ସବୁ କହିଲେ, କହିଲେ ଦାଦା ବହୁତ ବଢ଼ିଆ ହେଇଛି, ଆଉ କ'ଣ? ନାଇଁ ନାଇଁ, ମୋତେ ଡର ଲାଗୁଛି, ଆଉ ଥରେ ଗା, ଆଉ ଥରେ ଗା, ଏମିତି କରିକରି ଦୁଇ ତିନି ଥର ତାଙ୍କର ଯୋଉ ଜିଦି ଗୋଟେ ପରେ ସେ ପାନଖିଆ ପାର୍ଟି ଭିତରେ, ନା ନା ବୃନ୍ଦାବନ ଏମିତି କହିଲେ ହବନି, ତୁ ଆଉ ଥରେ ସେଇଟା ମୋତେ ରେକର୍ଡିଂ କରିବାକୁ ପଡ଼ିବ, କାହିଁକି ମୁଁ ନିଜେ ଡାଇରେକ୍ଟର ଭୁଲ ଭାବିଲେ ମୋତେ କ'ଣ କଟକରେ ବସେଇ ଦେବେ କିଏରେ? ମୋର ବହୁତ ଲୋକ ପଛରେ ଅଛନ୍ତି କହିବାକୁ, ତୁ ଜମା ବ୍ୟସ୍ତ ହନି, ଆଉ ଥରେ ଗାଏ। ତିନି ଥର ଗାଇଲେ ତାଙ୍କ ନିଜ ସାଟିସ୍ଫାଏଡ୍ ପାଇଁ ଗଲେ। ମୁଁ କହିଲି ଦେଖ କିଛି ଅସୁବିଧା ନାହିଁ, ନା ନାଇଁରେ ତୋର ଗୁଡ଼ାଏ ପଇସା ପତ୍ର ଖର୍ଚ୍ଚ ହବ, ଷ୍ଟୁଡିଓରେ କେତେ ସମୟ ପଳେଇବ, ଆଉ ମୁଁ ତ ଟିକେ ଫ୍ଲୋ ଏ ବିଷୟରେ କରିବା ପାଇଁ। ମୁଁ କହିଲି ପଇସା କଥା ଆପଣ କାହିଁ ଚିନ୍ତା କରୁଛନ୍ତି, ପଇସା ପାଇଁ ଆପଣ ଭାବନ୍ତୁନି, ପଇସା ତ ହେଉଛି, ଫିଲ୍ମ ଯେତେବେଳେ ତିଆରି ହେଉଛି ପଇସା ତ ଖର୍ଚ୍ଚ ହବ, ସେଥିରେ ଆପଣ ଗୋଟେ ଗୋଟେ ଟେକ୍କୁ ଆମେ ଗୋଟେ ଗୋଟେ ଆର୍ଟିଷ୍ଟ ଆଠ ଦଶଟା ଟେକ୍ କରନ୍ତି, ଆମେ ତ ସେତେବେଳେ କିଛି ଆପତ୍ତି କରୁନା, ବା ଦେଇକି ତ ସେତେ ରାଜି ହୁଏ, କାହିଁକି ନା ଗୋଟେ ଫିଲ୍ମର ପରଫେକ୍ସନ ପାଇଁ ତ ଆପଣ କଥା କହୁଛନ୍ତି ନା, ନିଜ ମନମନ ତ କିଛି କହୁନାହାନ୍ତି। ନା ନାଇଁ, ତଥାପି ପଇସା ଗୁଡ଼ାକ ଆମର ବଜେଟ୍ ବଢ଼ିଯାଉଛି, ମୁଁ ଜାଣିଛି ମ୍ୟୁଜିକ୍ ମୁଁ ଏତିକି ଭିତରେ ବଜେଟ୍ ଭିତରେ ତ କରିଦେବାର କଥା ହେଇଥିଲା। ମୁଁ କହିଲି ଆପଣ ଜମା ଭାବନ୍ତୁନି, ଆମର କ୍ୱାଲିଟି ଜିନିଷର ଆମେ ଜମା କମ୍ପ୍ରମାଇଜ୍ କରିବାନି, ଆପଣ ଯେତେ ଥର ବରଂ ଟେକ୍ ହେଉଛି, ଆପଣ ଲାଷ୍ଟ ପର୍ଯ୍ୟନ୍ତ ଶୁଣିକରି ଯେପର୍ଯ୍ୟନ୍ତ ନିଜେ ସାଟିସ୍ଫାଏ ହେଇନାହାନ୍ତି ସେପର୍ଯ୍ୟନ୍ତ ଆମେ କଣ୍ଟିନ୍ୟୁ କରି ରଖିବା। କିନ୍ତୁ ସେ ପ୍ରଡ୍ୟୁସର ସହିତ ସେହିଭଳି ଏତେ କନସିୟସ୍ ଥିଲେ ଯେ ଅଯଥା ପଇସାଟିଏ ଖର୍ଚ୍ଚ ନ ହେଉ, ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଆମ ରିଟର୍ଣ୍ଣ ମିଳିବ ଏତେ କମ୍, ଏତେ ସମ୍ଭାବନା ବେଶୀ ନାହିଁ, ଅଥଚ ଆମେ ତା ଦେହରେ ଯଦି କନସିୟସ୍ ନ ହେବା ତାହେଲେ କେମିତି ହେବ? ମୁଁ ଚାହୁଁନି ଅନ୍ତତଃ ତୁମେ ବଜେଟ୍ ବାହାରକୁ କିଛି ଯାଇକିରି ଅଧିକା କାମ କର, ଆଉ ଅନ୍ତତଃ ମୁଁ ସେହି ଖର୍ଚ୍ଚ ଭିତରେ ଭାଗି ଆଦୌ ନ ହେବାକୁ ଚାହୁଁଛି। ତାଙ୍କର ଟିକେ ଅଲଗା ଥିଲା, ପ୍ରଡ୍ୟୁସରକୁ ବା ପ୍ରଡକ୍ସନକୁ ସେ ସବୁବେଳେ

ନିଜର କାମ ବୋଲି ଭାବୁଥିଲେ, କେବେ ହେଲେ କୌଣସି ଅଯଥା ଖର୍ଚ୍ଚର ପକ୍ଷପାତି କେବେ ହେଲେ ସେ ନଥିଲେ। ସେ ଗୀତ ହଉ, ଷ୍ଟେଜରେ ପ୍ରୋଗ୍ରାମ ହଉ, ରେଡିଓରେ ପ୍ରୋଗ୍ରାମ ହଉ, ବା ଅନ୍ୟ କୌଣସି ଯେକୌଣସି ହଉ, ସେ ସବୁବେଳେ କନସିୟସ୍ ଥିଲେ। ପ୍ରଡ୍ୟୁସର ବଜେଟ୍ ପ୍ରତି ସବୁବେଳେ ସେ ଧ୍ୟାନଶୀଳ ଥିଲେ ଏବଂ ସେଭଳି ଏତେ ଆପଣାରପଣିଆ ନେଇ ଅନେକ ଲୋକ ଚିନ୍ତା କରିବାର ଲୋକ ପ୍ରାୟ ମୁଁ କ୍ୱଚିତ ଦେଖିଛି।

ବ୍ୟକ୍ତିଗତ ଭାବରେ ତାଙ୍କ ସହିତ ମୋର ଅନେକ ନିବିଡ଼ ସମ୍ପର୍କ ଥିଲା। ଘରକୁ ଆମର ଯିବା ଆସିବାର ସମ୍ପର୍କ ରହୁଥିଲା। ଘରେ ବୋଉଦିଙ୍କି ତାଙ୍କର ସ୍ନେହ ଶ୍ରଦ୍ଧା ସହାନୁଭୂତି ଆମେ ବେଶ ଭଲ ପାଇଥିଲୁ। କିନ୍ତୁ ଅତିଥା ତାଙ୍କ ଘରେ ପହଞ୍ଚିଲେ ସେ କିନ୍ତୁ ଆତିଥ୍ୟତାରେ କେବେ ହେଲେ ଅବହେଳା କରିନାହାନ୍ତି। ଅନେକ ସମୟରେ ବାଧ୍ୟ କରିଛନ୍ତି, ତୁମେ ଏତେ ବାଟରୁ ଆସୁଛ, ରାଉରକେଲାରୁ କଟକ ଆସୁଛ, କଟକ ଆସି ଏମିତି ସେମିତି ପଳେଇଲେ କେମିତି ହେବ। ଅନେକ ଥର ବାଧ୍ୟ କରି ତାଙ୍କ ଘରେ ଖାଇଛୁ, ପିଉଛୁ, ହସିଛୁ, ଖେଳିଛୁ, ଆନନ୍ଦରେ ଅନେକ ସମୟ କଟେଇଛୁ।

ମନକୁ ଚାହିଁ ଭାବକୁ ଚାହିଁ ଭାଷାକୁ ସେ ଲକ୍ଷ୍ୟ କରି ଏଭଳି ସ୍ୱର ସଂଯୋଜନ କରିବା ଲୋକ ଖୁବ୍ କମ୍ ଦେଖାଯାଆନ୍ତି। ସେ ଜଣେ ଲବ୍ଧ ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ନ ଥାଇପାରନ୍ତି, କିନ୍ତୁ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ନିଶ୍ଚୟ। ଆଜି ସୁଦ୍ଧା ତାଙ୍କର ଅନେକ ଅଭୁଲା ଗୀତ ଆମ ହୃଦୟ ପଟରେ ଅତ୍ୟନ୍ତ ଭାବରେ ଲିପିବଦ୍ଧ ହୋଇ ରହିଛି, ଯାହାକି ଚିରଦିନ ଅମଳିନ ଭାବରେ ରହିଥିବ, ଯୁଗରୁ ଯୁଗାତୀତ ପର୍ଯ୍ୟନ୍ତ, ଜନ୍ମରୁ ଜନ୍ମାନ୍ତର ପର୍ଯ୍ୟନ୍ତ।

ସେ ଯେବେ ତାଙ୍କ ସାଙ୍ଗରେ ମୋର ଦେଖା ହୁଏ ସବୁବେଳେ କୁହନ୍ତି, ଏମିତି ପ୍ରୋଗ୍ରାମରେ ଦେଖା ହୁଏ ସାର୍ କୁହନ୍ତି କି ମିତାଲି ଗୋଟେ କଥା କହିବି, ମୋ କଥା ରଖିବ, ଗୀତ କେବେ ଛାଡିବନି, ତମ ଭଏସଟା ବହୁତ ଭଲ, ମତେ ବହୁତ ଭଲ ଲାଗିଛି ଆଉ ଏଇ ଭଏସ ସମସ୍ତଙ୍କୁ ଇମ୍ପ୍ରେସ କରିବ, ତମେ କେବେ ଗୀତ ଛାଡିବନି।

ବାର ବାର ତିନି ଚାରିଥର ସାର୍ ଏମିତି କହିଲା ପରେ ପ୍ରତ୍ୟେକଟି ପ୍ରୋଗ୍ରାମରେ କହିଲା ପରେ ମୁଁ ସାର୍ ଆପଣ କଣ କିଛି ଡାଉଟ୍ ହଉଛି କି ମୁଁ ଗୀତ ଛାଡିଦେବି ଇଏ କରିବି କିଛି ଡାଉଟ୍ ହଉଛି କି ସାର୍ କହିଲେ ନାଇଁ ନାଇଁ ଝିଅ ପିଲା ତ କୁଆଡେ କଣ ଯିବେ କଣ କରିବେ କାଳେ ଛାଡିଦବ ଏମିତି ସବୁବେଳେ କୁହନ୍ତି।

ପର୍ସନାଲି ସାର୍ ଏତେ ଭଲ ଥିଲେ ଆଉ ଏତେ ବହୁତ ଭଲ ଆଡଭାଇଜର ଥିଲେ ଆଉ ବହୁତ ଏନକରେଜ କରୁଥିଲେ। ଏଇ ଯୋଉ ଏନକରେଜ ମୁଁ ନେଚରଟା ବେଶୀ ମୁଁ ତାଙ୍କ ପାଖରେ ଦେଖିଛି। ମୁଁ ଏବେ ଭାବୁଛି ଏବେ ଟ୍ୟାଲେଣ୍ଟ ବହୁତ ଅଛନ୍ତି ଓଡ଼ିଶାରେ, କିନ୍ତୁ ସେଇ ଟାଇପ୍ର ଗୁରୁ ନାହାନ୍ତି, ସେଥିପାଇଁ ଟ୍ୟାଲେଣ୍ଟଟା ବୋଧେ ବାହାରକୁ ଆସିପାରୁନି। କିନ୍ତୁ ଆଜି ଏତେ ବର୍ଷ ପରେ ବି ସାର୍ଙ୍କର ସେଇ ଟାଇମ୍ରେ ଯୋଉ ଟାଇପ୍ର ଆଶୀର୍ବାଦ ମୋ ପ୍ରତି ଥିଲା, ଯୋଉ ଟାଇପ୍ର ଭଲ ପାଇବା ଥିଲା, ଆଜି ମୁଁ ନିଜେ ଫିଲ୍ କରୁଛି ଆଜି ବି ବୋଧେ ସାର୍ ମୋ ପାଖରେ ଅଛନ୍ତି। ଆଉ ଗୋଟେ ଗୋଟେ କଥା ମୋର ମନେ ପଡୁଛି, ମୋର ଗୋଟେ ଅଭ୍ୟାସ ଥିଲା ଯେ ମୁଁ ବହୁତ ଉଚ୍ଚ ସ୍କେଲ୍ରୁ ଆରମ୍ଭ କରେ। ସାର୍ କହନ୍ତି ତମ ଭଏସ୍ ହଉଛି, ସବୁ ସିଙ୍ଗର ସବୁ ଆର୍ଟିଷ୍ଟଙ୍କର ଭଏସ୍ ହଉଛି ଦି ପ୍ରକାର, ଗୋଟେ ହଉଛି କାଉଁରିଆ କାଠି, ଗୋଟେ ହଉଛି ରବର କାଠି। ତମେ ଯୋଉଟା ଆରମ୍ଭ କରୁଛ ସେଟା କାଉଁରିଆ କାଠି, ସେଟା ବହୁତ ସୁନ୍ଦର ଶୁଭିବ, ବହୁତ ଉଚ୍ଚା ହବ, ସେଇଟା ସତ, କିନ୍ତୁ ଚଟକି ଭାଙ୍ଗିଗଲେ ଆଉ ଯୋଡ଼ି ହବନି। କିନ୍ତୁ ସବୁବେଳେ ତଳ ସ୍କେଲ୍ରୁ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମ ଆଇନ କାର୍ଯ୍ୟକ୍ରମଟାକୁ ଉପସ୍ଥାପନା କରିଛନ୍ତି ରଞ୍ଜିତା ପାତ୍ର, ପ୍ରଯୋଜନା ସତ୍ୟସ୍ମିତା ବେହେରା। ଆମ ଆଇନ।

0: ଆଗରୁ କଥା ଥିଲା ନିଜେ ଠିକ୍ ତ ଦୁନିଆ ଠିକ୍, ହେଲେ ଆଜି କ'ଣ ଆଉ ସେ କଥାର ମୂଲ୍ୟ ଅଛି ନା କିଏ ବୁଝୁଛି? ଆଜିକାଲି ଆମ ଚାରିପଟରେ ଯାହା ସବୁ ଘଟୁଛି ସେସବୁକୁ ଦେଖି ଶୁଣି ଲାଗୁଛି ଆମେ କୋଉଠି ବି ସୁରକ୍ଷିତ ନୁହଁ। ଆମ ଦେଶର ସମ୍ବିଧାନରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ନାଗରିକ ଯେମିତି ସେମାନଙ୍କର ଅଧିକାର ପାଇବେ ଆଉ କୌଣସି ପ୍ରକାରର ନିର୍ଯାତନା ଭୋଗିବେ ନାହିଁ ସେଥିପାଇଁ ତ ଆଇନ ରହିଛି। ହେଲେ ଏବେ ଅନେକ ସମୟରେ ଦେଖାଯାଉଛି ଯେ ଦୁସ୍ଥ ଅସହାୟ ମଣିଷଟିଏ ଅତ୍ୟାଚାରିତ ହେଉଛି, ଆଉ ଆମର ଯେଉଁ ରୋଗୀମାନେ ଅଛନ୍ତି ସେମାନେ ବି ଅନେକ ସମୟରେ ହଇରାଣ ହରକତ ହେଉଛନ୍ତି, ଶୋଷଣର ମଧ୍ୟ ଶିକାର ହେଉଛନ୍ତି। ଏଇ ଯେଉଁ ରୋଗୀମାନଙ୍କୁ ଶୋଷଣ ଅତ୍ୟାଚାର ନିର୍ଯାତନାରୁ ସୁରକ୍ଷା ଦେବା ପାଇଁ ଆମ ଦେଶରେ ଆଇନର ବ୍ୟବସ୍ଥା ରହିଛି, ସେଥିପାଇଁ ଆଜି ଆଲୋଚନା ରହିଛି ରୋଗୀ ସୁରକ୍ଷା ଆଇନ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ପାଖରେ ଅଛନ୍ତି ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା, ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ନିର୍ମାଲ୍ୟ ଓଝା।
1: ଆଜ୍ଞା ନମସ୍କାର।
2: ନମସ୍କାର।
1: ବର୍ତ୍ତମାନ ଦେଖାଯାଉଛି ଯେ ବହୁତ କ୍ଷେତ୍ରରେ ରୋଗୀମାନଙ୍କୁ ଡାକ୍ତରଖାନା ହେଉ ବା ଡାକ୍ତରଙ୍କ ଦ୍ୱାରା ହେଉ ସେମାନେ ନିର୍ଯାତିତ ହେଉଛନ୍ତି, ଶୋଷଣର ଶିକାର ହେଉଛନ୍ତି, ତେବେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆମ ଆଇନରେ କୌଣସି ବ୍ୟବସ୍ଥା ରହିଛି କି?
2: ନିର୍ଦ୍ଦିଷ୍ଟ ଭାବରେ ରୋଗୀ ସୁରକ୍ଷା ଆଇନ ବୋଲି କୌଣସି ଆଇନ ନାହିଁ।
1: ଆଜ୍ଞା।
2: ତେବେ ଭାରତବର୍ଷ ଗୋଟିଏ ଜନମଙ୍ଗଳ ଦେଶ, କେନ୍ଦ୍ର ବା ରାଜ୍ୟ ସରକାରଙ୍କର ପ୍ରାଥମିକ କାର୍ଯ୍ୟ ହେଉଛି ନାଗରିକଙ୍କୁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଦେବା ମେଡିକାଲ ଟ୍ରିଟମେଣ୍ଟ ପାଇଁ।
1: ଆଜ୍ଞା। ସେମାନେ ଯେମିତି ସୁଲଭ

0: ଭାବରେ ଏବଂ ସୁବିଧାରେ ସ୍ୱାସ୍ଥ୍ୟସେବା ପାଇପାରିବେ ସେ କଥା ଆମର ସରକାର ବୁଝୁଛନ୍ତି। ତଥାପି ବି ଦେଖାଯାଉଛି ଯେ ରୋଗୀ ତ ଅନେକ ସମୟରେ ହଇରାଣ ହରକତର ସାମ୍ନା କରୁଛନ୍ତି, ସେମାନଙ୍କୁ ଯେମିତି ଏଥିରୁ ନ୍ୟାୟ ପାଇପାରିବେ ସେଥିପାଇଁ କି ଆମ ଆଇନରେ କ'ଣ କୌଣସି ବ୍ୟବସ୍ଥା ନାହିଁ?
1: ସମ୍ବିଧାନ ଅନୁସାରେ ଆର୍ଟିକଲ 21 ସେଥିରେ ନିର୍ଦ୍ଦିଷ୍ଟ ଭାବରେ କୁହାଯାଇଛି, ନୋ ପର୍ସନ୍ ସାଲ୍ ବି ଡିପ୍ରାଇଭ୍ ଅଫ୍ ହିଜ୍ ଲାଇଫ୍ ଅର୍ ପର୍ସନାଲ ଲିବର୍ଟି ଏକ୍ସେପ୍ଟ ଆକର୍ଡିଂ ଟୁ ପ୍ରୋସିଜିଓର ଏଷ୍ଟାବ୍ଲିଶ୍ଡ ବାଇ ଲ। ଯେକୌଣସି ଲୋକର ଜୀବନ ଏବଂ ଅଧିକାର ତାକୁ ନିଶ୍ଚିତ ଭାବରେ ସରକାର ପ୍ରୋଟେକ୍ସନ ଦେବେ, ସୁରକ୍ଷା ଦେବେ।
0: ଆମର ସମ୍ବିଧାନରେ ଏ ବିଷୟରେ ଉଲ୍ଲେଖ ରହିଛି,
1: ଆର୍ଟିକଲ 21 ନିର୍ଦ୍ଦିଷ୍ଟ ଭାବରେ ସେଥିପାଇଁ ଉଲ୍ଲେଖ ଅଛି
0: ଯେ ତାର ଜୀବନ ଏବଂ ବ୍ୟକ୍ତିଗତ ଅଧିକାର ପାଇଁକି
1: ଯାହା ଯାହା ଦରକାର ସରକାର ନିଶ୍ଚିତ ଭାବରେ ସେଟା ଦେବେ। ତା ଛଡା ଯୋଉଠି ଏ ପ୍ରକାର ଆମେ ପ୍ରକୃତ ସୁବିଧା ସୁଯୋଗ ପାଉନାହାନ୍ତି, ଆମେ କନଜ୍ୟୁମର କୋର୍ଟରେ ମଧ୍ୟ ସେଥିପାଇଁ କେସ୍ କରିପାରିବା, ଡ୍ୟାମେଜ୍ କ୍ଲେମ୍ ମଧ୍ୟ କରିପାରିବା, କମ୍ପେନ୍ସେସନ କ୍ଷତିପୂରଣ ମଧ୍ୟ ଆମେ କ୍ଲେମ୍ କରିପାରିବା।
0: ଆପଣ ଯୋଉ କହିଲେ ଯେ ଖାଉଟି ସୁରକ୍ଷା ଆଇନରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି, ଏବଂ ଯଦି କେହି ରୋଗୀ କୌଣସି ଶୋଷଣର ବା ନିର୍ଯାତନାର ଶିକାର ହୁଏ ତେବେ ସେ ଏହି ଆଇନର ସହାୟତା ନେଇପାରିବ। ତେବେ ଏଇ ଯୋଉ ଖାଉଟି ସୁରକ୍ଷା ଆଇନରେ କ'ଣ ସବୁ ବ୍ୟବସ୍ଥା ରହିଛି?
1: ଆମର ସବୁ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସେ, ଡାକ୍ତରମାନେ ଅର୍ଥ ରୋଜଗାର ପାଇଁ ବେସରକାରୀ କ୍ଲିନିକ ଓ ନର୍ସିଂହୋମ୍ରେ ରୋଗୀ ଦେଖୁଛନ୍ତି। ମେଡିକାଲରେ ଅଲ୍ଟ୍ରାସାଉଣ୍ଡର ସୁବିଧା ଥିଲେ ବି କମିଶନ ପାଇଁ ବାହାରେ ଅଲ୍ଟ୍ରାସାଉଣ୍ଡ ପାଇଁ ପରାମର୍ଶ ଦେଉଛନ୍ତି। ସ୍ୱାଭାବିକ ପ୍ରସବ ହେବାକୁ ଥିବା ଗର୍ଭବତୀଙ୍କୁ ଅର୍ଥଲାଳସାରେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଉଛନ୍ତି। ସରକାରୀ ପ୍ରସବ କିଟ୍ ସବୁ ଡାକ୍ତରଖାନାରେ ଉପଲବ୍ଧ ଥିଲେ ହେଁ ବାହାରୁ କିଣିବାକୁ କୁହାଯାଉଛି। ପ୍ରସୂତି ଓ ତାଙ୍କ ସମ୍ପର୍କୀୟକୁ ଡାକ୍ତର ଓ ନର୍ସମାନେ ମାନସିକ ଓ ଆର୍ଥିକ ନିର୍ଯାତନା ଦେଉଛନ୍ତି। ପ୍ରଥମେ ଯେଉଁ ଡାକ୍ତର ଦେଖୁଥିଲେ ସେହି ଶେଷ ପର୍ଯ୍ୟନ୍ତ ଦେଖିବେ, ଅନ୍ୟ ଡାକ୍ତର ଦେଖିବେ ନାହିଁ। ସମ୍ପୃକ୍ତ ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀ ସଫା ସେଥିପାଇଁ ବ୍ୟାହତ ହେଉଛି। ବେଳେବେଳେ ଭୁଲ ରକ୍ତ ଦେବାରୁ ମଧ୍ୟ ରୋଗୀଙ୍କର ମୃତ୍ୟୁ ହେଉଛି। ଦୀର୍ଘ ସମୟ ଡାକ୍ତରଖାନାରେ ପଡ଼ିଲେ ମଧ୍ୟ କେହି ଦେଖୁନାହାନ୍ତି, ଚିକିତ୍ସା ଅବହେଳାର ମୃତ୍ୟୁ ଘଟୁଛି, ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମୃତ୍ୟୁ ଇତ୍ୟାଦି ଅନେକ ଅଭିଯୋଗ ଆସେ। ତାଛଡ଼ା ବୀମା କରିଥିଲେ ବି ବୀମା କମ୍ପାନୀ ବୀମାଭୁକ୍ତ ରୋଗୀଙ୍କୁ ପଇସା ଦେଉନାହାନ୍ତି, ଏମିତି ବିଭିନ୍ନ ପ୍ରକାର ଅଭିଯୋଗ ଆମେ ପ୍ରତ୍ୟେକ ଦିନ ଶୁଣୁଛୁ। ଅଭିଯୁକ୍ତକୁ ନିର୍ଦ୍ଦିଷ୍ଟ ଭାବରେ କନଜ୍ୟୁମର କୋର୍ଟରେ କମ୍ପେନ୍ସେସନ ପାଇଁ କେସ୍ କରିପାରିବେ। ଏଥିରେ ଦୁଇଟା ଜିନିଷ ଆସୁଛି, ଯେ କ୍ରିମିନାଲ ଲାଇବିଲିଟି, ସିଭିଲ ଲାଇବିଲିଟି। କ୍ରିମିନାଲ ଲାଇବିଲିଟି ଉପରେ ବିଭିନ୍ନ ଡିସ୍କସନ ଅଛି, ଏବଂ ସିଭିଲ ଲାଇବିଲିଟି ଉପରେ ମଧ୍ୟ କମ୍ପେନ୍ସେସନ ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ଅଛି।
0: ଆପଣ ଏଇ ଯୋଉ କମ୍ପେନ୍ସେସନ ବା କ୍ଷତିପୂରଣ କଥା କହିଲେ, କ୍ଷତିପୂରଣଟି ରୋଗୀ କୋଉ ଅବସ୍ଥାରେ ସେ ପାଇପାରିବ?
1: ଗୋଟେ ଲୋକ ଆଇନଗତ ଭାବରେ କିଛି ସୁଯୋଗ ସୁବିଧା ପାଇବା ପାଇଁ ହକଦାର, ସିଏ ସୁଯୋଗ ସୁବିଧା ସିଏ ପାଉନାହିଁ ବା ତାର ବ୍ୟକ୍ତିଗତ ସ୍ତରରେ କ୍ଷତି ହେଉଛି, ସେ କ୍ଷେତ୍ରରେ କ୍ଷତିପୂରଣ ପାଇବ। ଲୋକ ମରିଗଲା ବା ତାର ଇଞ୍ଜୁରୀ ହେଲା କି ଉପଯୁକ୍ତ ଚିକିତ୍ସା ଅଭାବରୁ ତାର ଏମିତି କ୍ଷତି ହେଉଛି, ସେ କ୍ଷତି ପାଇଁ କ୍ଷତିପୂରଣ ପାଇବ। ଏସବୁ ଅଭିଯୋଗକୁ ଆଧାର କରିକି ବିଭିନ୍ନ କୋର୍ଟରେ ଲିଡିଂ ଡିସିସନ ସବୁ ଅଛି, ଏବଂ ସେ ଅନୁସାରେ କମିଶନ ମଧ୍ୟ ବସିଛି। କମିଶନ ବସିଲା ପରେ ସେମାନେ କେମିତି ସାଧାରଣ ରୋଗୀଟିଏ ନ୍ୟାୟ ପାଇବ, ସାଧାରଣ ରୋଗୀଟିଏ କମ୍ପେନ୍ସେସନ ପାଇବ, ସେ ବାବଦରେ ମଧ୍ୟ ବିଭିନ୍ନ ପ୍ରକାର ସଜେସନ ସେମାନେ ଦେଇଛନ୍ତି।
0: ଆଜ୍ଞା, ଆପଣ ଯୋଉ କହିଲେ ଯେ ଏ ସମ୍ପର୍କରେ କମିଶନଟିଏ ବି ବସିଛି, ତେବେ ସେ କମିଶନ ବିଷୟରେ କିଛି କହିବେ କି?
1: ହକିମ ଶେଖ ବୋଲି ଗୋଟେ ଲୋକ ପଶ୍ଚିମବଙ୍ଗର, ସେ ରେଳରେ ଯିବା ବେଳେ ଖସି ପଡ଼ିଲା, ତାର ମୁଣ୍ଡରେ ସିରିୟସ୍ ଇଞ୍ଜୁରୀ ସବୁ ହେଲା, ମୁଣ୍ଡରେ ଆଘାତ ଲାଗିଲା, ତେଣୁ ସେ ଫାଷ୍ଟ ଯାଇକି ଗୋଟେ ପ୍ରାଇମେରୀ ହେଲ୍ଥ ସେଣ୍ଟରରେ ପହଞ୍ଚିଲା, ସାଧାରଣ ଡାକ୍ତରଖାନାଟେ। ସେଠି ପହଞ୍ଚିଲା ପରେ ତାକୁ କ'ଣ ବ୍ୟାଣ୍ଡେଜ କରିକି ତାକୁ ପଠାଇଦେଲେ ସବ୍ ଡିଭିଜନାଲ ହସ୍ପିଟାଲକୁ, ସେଠି ବେଡ୍ ନାହିଁ,
0: କହିକି ତାକୁ ପୁଣି ଫେରେଇ
1: ଦିଆଗଲା। ତାପରେ ସିଏ ଅଲଦା ହସ୍ପିଟାଲକୁ ଗଲା, ସେଠି ବି ବେଡ୍ ନାହିଁ। ତାପରେ କାଲକାଟା ମେଡିକାଲ କଲେଜ ହସ୍ପିଟାଲକୁ ଗଲା, ସେଠି ବେଡ୍ ନାହିଁ। ଏମିତି ବିଭିନ୍ନ ଜାଗାକୁ ସେ ଗଲା ପରେ ଆଉ ଟ୍ରିଟମେଣ୍ଟ ପାଇଲାନି। ତାପରେ ଗୋଟେ ପ୍ରାଇଭେଟ ହସ୍ପିଟାଲରେ ସେ ଯାଇକି ଟ୍ରିଟମେଣ୍ଟ ହେଲା, ଏବଂ ସେ ଟ୍ରିଟମେଣ୍ଟ ହେଲା ପରେ ସିଏ ଏ ବାବଦରେ ଗୋଟିଏ କେସ୍ ଦାୟର କଲେ। ସେଇଥିରେ ଗୋଟେ କମିଶନ ଫର୍ମେସନ ହେଇଥିଲା, ଜଷ୍ଟିସ ଲୀଳାବତୀ ଘୋଷ ଅଧ୍ୟକ୍ଷତା କରିଥିଲେ ସେ କମିଶନରେ। ସେଥିରେ କେତେଗୁଡ଼ିଏ ପ୍ରଶ୍ନ ସେମାନଙ୍କ ପାଖରେ ଥିଲା, ଯେ କାହିଁକି ବିଭିନ୍ନ ହସ୍ପିଟାଲରେ ହକିମ ଶେଖ ଆଡମିଶନ ନେଇପାରିଲା ନାହିଁ, କୌଣସି କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏପରି ହେଇଛି କି, ହେଲେ ସେଥିପାଇଁ କାର୍ଯ୍ୟାନୁଷ୍ଠାନ କ'ଣ ହେଇପାରିବ, ଏବଂ ସେବାରେ ଉନ୍ନତିକରଣ କେମିତି ହେଇପାରିବ, ଆଉ ଏପରି ଅସୁବିଧା ଭବିଷ୍ୟତରେ କେମିତି ହେବ ନାହିଁ, ଏମିତି ବିଭିନ୍ନ ପ୍ରକାର ପ୍ରଶ୍ନ ତାଙ୍କ ପାଖରେ ଥିଲା। ତେଣୁ ସେ ଉପରେ ସେ ଗୁଡ଼େ କେମିତି ଏହି ଅବସ୍ଥାର ପରିବର୍ତ୍ତନ ହେଇପାରିବ ଏବଂ ସୁଧରା ଯାଇପାରିବ ଅବସ୍ଥାର, ସେଥିପାଇଁ ଗୋଟେ ସଜେସନ ମଧ୍ୟ ସେଥିପାଇଁ ଦେଇଛନ୍ତି। ସେ ଯୋଉ କହିଲେ କମିଶନ ଯେ ପ୍ରାଇମେରୀ ହେଲ୍ଥ ସେଣ୍ଟର ଗୁଡ଼ିକରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରଖାଯିବ, ଯାହାଫଳରେ ରୋଗୀକୁ ତୁରନ୍ତ ଆବଶ୍ୟକୀୟ ଚିକିତ୍ସା କରାଯାଇପାରିବ। ସବ୍ ଡିଭିଜନ ବା ଜିଲ୍ଲାସ୍ତରୀୟ ଚିକିତ୍ସାଳୟଗୁଡ଼ିକୁ ଅପଗ୍ରେଡେଡ୍ କରାଯିବ, ଯାହାଫଳରେ ରୋଗୀକୁ ସେଠାରେ ଉପଯୁକ୍ତ ଚିକିତ୍ସା କରାଯାଇପାରିବ। ବେଡ୍ ନଥିଲେ ତୁରନ୍ତ ଅନ୍ୟ ହସ୍ପିଟାଲରୁ ନିର୍ଦ୍ଦିଷ୍ଟ ଖବର ନେଇ ରୋଗୀକୁ ସେଠିକୁ ପଠାଯାଇପାରିବ। ତାଛଡ଼ା ଆମ୍ବୁଲାନ୍ସ ସେବା ସରକାରୀ ସ୍ତରରେ କରାଯିବ, ଯାହାଦ୍ୱାରା

0: ରୋଗୀକୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସବ୍ ଡିଭିଜନ ବା ଜିଲ୍ଲା ସଦର ମହକୁମାକୁ ସ୍ଥାନାନ୍ତର କରାଯାଇପାରିବ ଏବଂ ସେ ଆମ୍ବୁଲାନ୍ସ ଗୁଡ଼ିକରେ ସମସ୍ତ ଯନ୍ତ୍ରପାତି ଓ ଆବଶ୍ୟକୀୟ ଚିକିତ୍ସା ଉପକରଣ ଯୋଗାଇ ଦିଆଯିବ, ଯାହାଫଳରେ ଉପଯୁକ୍ତ ଚିକିତ୍ସା ଆମ୍ବୁଲାନ୍ସକୁ ଆସିଗଲା ପର୍ଯ୍ୟନ୍ତ ରୋଗୀ ପାଇବ। ଏଥିପାଇଁ କେତେକ ସରକାର ଅର୍ଥାଭାବକୁ ଗୋଟେ କାରଣ ବୋଲି ଦର୍ଶାଇଲେ ଯେ ଏଗୁଡ଼ା ସବୁ କରାଯାଇ ପାରିବନି ଅର୍ଥାଭାବ ପାଇଁ। ସମ୍ବିଧାନ ଗୋଟେ ମୌଳିକ ଅଧିକାର ଦଉଛି ନାଗରିକ ସାଧାରଣ ଲୋକକୁ, ଅର୍ଥାଭାବ ପାଇଁ ସେଟା ମନା କରାଯାଇ ପାରିବ ନାହିଁ। ଆଉ ଗୋଟେ କେସ୍ ଏମିତି ଥିଲା ସୁରେଶ ଗୁପ୍ତା ଭର୍ସେସ୍ ଏନ୍ସିଟି ଅଫ୍ ଦିଲ୍ଲୀ, ସେଥିରେ ଗୋଟେ ସୁସ୍ଥ ସବଳ ଯୁବକ, ତାର ବିଶେଷ କିଛି ଅସୁବିଧା ନଥିଲା, ନାକର ଗୋଟେ ସାଧାରଣ ଅପରେସନ ପାଇଁ ସେ ଯାଇଥିଲା। ସେ ଅପରେସନ ବେଳେ ସେ ରୋଗୀଟି ମରିଗଲା। କାହିଁକି ମରିଗଲା ବୋଲି ଜଣାପଡ଼ିଲା ଯେ ସେ ଯୋଉ ନାକରେ ଯୋଉଠି ଅପରେସନ ହେଇଛି ସେଠୁ ରକ୍ତ ଝରିକିରି ଯୋଉ ଶ୍ୱାସ ନଳୀ ଭିତରେ ପଶିକି ଜମାଟ ବାନ୍ଧି ଯାଇଛି, ଯାହାଫଳରେ ତା ଶ୍ୱାସକ୍ରିୟା ବନ୍ଦ ହେଇଛି, ସେ ମରିଯାଇଛି। ସେଟା ସାଧାରଣ ନେଗ୍ଲିଜେନ୍ସ ଡାକ୍ତରଙ୍କର, ସେଟା ହୁଏତ ସେଥିପାଇଁ ଆଗରୁ ଠିକ ଭାବରେ ଯଦି ପ୍ରିକସନ ନେଇଥାନ୍ତେ ସେମିତି ହେଇନଥାନ୍ତା। ତେଣୁ ତାଙ୍କ ଉପରେ ସେ କେସ୍ ହେଲା। କେସ୍ ହେଲା ପରେ ତାପରେ ସେଇ ପ୍ରଶ୍ନ ଆସିଲା ଯେ ଏଇଟା କ୍ରିମିନାଲ ଲାଇବିଲିଟି ହବ କି ସିଭିଲ ଲାଇବିଲିଟି ହବ। ତେଣୁ କ୍ରିମିନାଲ ଲାଇବିଲିଟି ସିଭିଲ ଲାଇବିଲିଟି ବାବଦରେ ଆସିଲା। କ୍ରିମିନାଲ ଲାଇବିଲିଟି କଥାଟା ଥରେ ଆସିଲା ମାନେ ଯେ ପ୍ରକୃତରେ ସେମାନଙ୍କର କ୍ରିମିନାଲ ଇଣ୍ଟେନସନ କିଛି ଥିଲା କି ରୋଗୀକୁ ସେବା କରିବା ଅବସ୍ଥାରେ ଗୋଟେ ମରିଛି। ତେଣୁ ନେଗ୍ଲିଜେନ୍ସଟା କୋଉ ସ୍ତରର, ସେଥିପାଇଁ ଗ୍ରସ୍ ନେଗ୍ଲିଜେନ୍ସ ଅଛି କି, ଗ୍ରସ୍ ନେଗ୍ଲିଜେନ୍ସ ଯୋଉ ସ୍ତରର ହେଲେ ଯେ ତାଙ୍କୁ ଗୋଟେ କ୍ରିମିନାଲ ଲାଇବିଲିଟି ଆସିବ। ତାପରେ ଆଉ ଗୋଟେ କେସ୍ ଜୀବନଲାଲ ଶର୍ମା, ତାର ଛାତିରେ କଷ୍ଟ ହେଲା, ଡାକ୍ତରକୁ ଡାକିବା ପାଇଁ ତା ପୁଅ ଗଲେ, ପୁଅ ଯାଇକି ଡାକ୍ତର ଡାକିବା ପରେ ଡାକ୍ତର ଆସିବା ପାଇଁ 20-25 ମିନିଟ୍ ଲେଟ୍ ହେଲା। ଡାକ୍ତର ଆସିକି ଦେଖିଲା ପରେ ସିଏ ଯୋଉ ରେସ୍ପିରେସନରେ ତାଙ୍କର କଷ୍ଟ ହେଉଛି, ନିଶ୍ୱାସ ନେବାରେ କଷ୍ଟ ହେଉଛି, ତେଣୁ ସଙ୍ଗେ ସଙ୍ଗେ ସିଏ ନେଇକି ଗୋଟେ ଅକ୍ସିଜେନ୍ ଲଗେଇଲେ। ଅକ୍ସିଜେନରେ ଲଗେଇଲା ଫଳରେ ସିଏ ଦେଖିଲେ ତେବେ ମଧ୍ୟ ନିଶ୍ୱାସ ନେବାରେ କଷ୍ଟ ହେଉଛି, ଦେଖିଲା ବେଳକୁ ସିଏ ସିଲିଣ୍ଡରରେ ଅକ୍ସିଜେନ୍ ନାହିଁ। ପୁଅ ସେଠୁ ତା ପାଖ ରୁମ୍ରୁ ଯାଇକି ଆଉ ଗୋଟେ ଅକ୍ସିଜେନ୍ ସିଲିଣ୍ଡର ନେଇଆସିଲା, ତାକୁ ଲଗେଇବା ପାଇଁ ତା ଦେହରେ କିଟ୍ ପ୍ରପର୍ଲି ନାହିଁ, ସେ ଲଗାଯାଇ
1: ଆନୁଷଙ୍ଗିକ
0: ଯନ୍ତ୍ରପାତି ନାହିଁ, ଯାହାଫଳରେ 5-7 ମିନିଟ୍ ଭିତରେ ଚାଲିଗଲା ଏବଂ ସେ ରୋଗୀଟିର ମୃତ୍ୟୁ ହେଲା। ତା ପୁଅ ଗୋଟେ କେସ୍ କଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ, ସେ କେସ୍ ଗଲା। ସେ ବାବଦରେ ମଧ୍ୟ ଆଲୋଚନା ହେଲା ଯେ ଏଠି କ୍ରିମିନାଲ ଲାଇବିଲିଟି ଗୋଟେ ଡାକ୍ତରକୁ ସେ ଅନୁସାରେ 304A ଇଣ୍ଡିଆନ ପେନାଲ କୋର୍ଡର ସେ ଅନୁସାରେ କେସ୍ଟି ହେଇପାରିବ କି ନ ହେଇପାରିବ ତା ଉପରେ ମଧ୍ୟ ଡିସ୍କସନ ହେଲା, ଯେ ନେଗ୍ଲିଜେନ୍ସଟା ସେହି ଅନୁସାରେ ସେହି ଧରଣର ସେହି ସ୍ତରର ନ ହେଲେ ଗୋଟେ କେସ୍ ହେଇପାରିବ ନାହିଁ, କାରଣ ସେମାନଙ୍କ ପାଖରେ ଯୋଉ କ୍ରିମିନାଲ ଇଣ୍ଟେନସନ ଗୋଟେ କ୍ରିମିନାଲ କେସ୍ ସେଟା ନାହିଁ। ତେଣୁ ଡାକ୍ତରଖାନା ବିରୁଦ୍ଧରେ ହୁଏତ ସେ କମ୍ପେନ୍ସେସନ ପାଇଁ କ୍ଲେମ୍ କରିପାରେ, କିନ୍ତୁ ଡାକ୍ତର ବିରୁଦ୍ଧରେ ଅବହେଳା ପାଇଁ କ୍ରିମିନାଲ କେସ୍ ହେଇପାରିବ ନାହିଁ, କିନ୍ତୁ ସିଭିଲ ଲାଇବିଲିଟି ଆସିବ ଏବଂ କମ୍ପେନ୍ସେସନ ପାଇଁ କ୍ଲେମ୍ କରିପାରିବ।
1: ଏଥିପାଇଁ କୌଣସି ଦଣ୍ଡବିଧାନର ବ୍ୟବସ୍ଥା ରହିଛି କି?
0: ଦଣ୍ଡବିଧାନ ପାଇଁ ନିର୍ଦ୍ଦିଷ୍ଟ ଭାବରେ କିଛି ବ୍ୟବସ୍ଥା ନାହିଁ, କିନ୍ତୁ ଏମାନେ କଞ୍ଜୁମର କୋର୍ଟକୁ ଯାଇପାରିବେ ବା ସିଭିଲ କୋର୍ଟକୁ ଯାଇକି କମ୍ପେନ୍ସେସନ କ୍ଲେମ୍ କରିପାରିବେ,
1: କେବଳ ରୋଗୀ କ୍ଷତିପୂରଣ
0: ଯାହା ପାଇବ।
1: ଯଦି ଗୋଟିଏ ରୋଗୀ ଅବହେଳାର ଶିକାର ହୁଏ ବା ତାକୁ ଠିକ୍ ଭାବରେ ସ୍ୱାସ୍ଥ୍ୟ ସେବା ନ ମିଳେ, ତାହେଲେ ସେ ନିଜର ଅଭିଯୋଗକୁ କୋଉଠି ଦାଖଲ କରିବ ଏବଂ କେମିତି ଦାଖଲ କରିବ?
0: ଖାଉଟି ସୁରକ୍ଷାର ଅଦାଲତରେ ସେ କେସ୍ କରିପାରିବ, ଏବଂ ଖାଉଟି ସୁରକ୍ଷା ଅଦାଲତ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଅଛି, 3 ଜଣ ଜଜ୍ ଥାନ୍ତି ଏବଂ ତାଙ୍କ ପାଖରେ ଅଭିଯୋଗ କଲେ ସେ ତାକୁ ବିଚାର କରିକି ଏବଂ ଖୁବ୍ କମ୍ ସମୟ ଭିତରେ ମଧ୍ୟ ସେଠି ନ୍ୟାୟାଳୟ ଏବଂ ସେଠି ସେମାନେ ଯାଇପାରିବେ, ସେଠି କମ୍ପେନ୍ସେସନ ମଧ୍ୟ କ୍ଲେମ୍ କରିପାରିବେ। ଏହା ଛଡ଼ା ସିଭିଲ କୋର୍ଟରେ ମଧ୍ୟ ସବ୍ଜଜ୍ କୋର୍ଟ କୁହନ୍ତୁ, ମୁନ୍ସିପ୍ କୋର୍ଟ, ଦେୱାନୀ ବିଧି ଅନୁସାରେ ମଧ୍ୟ କମ୍ପେନ୍ସେସନ କ୍ଲେମ୍ କରିପାରିବେ।
1: ଏହି ଅଦାଲତର ଦ୍ୱାରସ୍ଥ ହେବାକୁ ହେଲେ ସେମାନଙ୍କୁ କ'ଣ ସବୁ କାଗଜପତ୍ର ବା ଦସ୍ତାବିଜ ଦେବାକୁ ପଡିବ?
0: ଯେ ମୂଳଠୁ ଶେଷ ଯାଏ ସେମାନେ କ'ଣ କ'ଣ ଟ୍ରିଟମେଣ୍ଟ ହେଇଛି, କ'ଣ କ'ଣ ସବୁ ପରୀକ୍ଷା ନିରୀକ୍ଷା ହେଇଛି, କ'ଣ ମେଡିସିନ ଦିଆଯାଇଛି, ପ୍ରକୃତରେ ଡାକ୍ତରଙ୍କ ନେଗ୍ଲିଜେନ୍ସ ଅଛି କି ନାହିଁ, ଏହି କଥାଗୁଡ଼ିକ ପ୍ରମାଣ କରିବା ଏତେ ସହଜ ନୁହେଁ, କିନ୍ତୁ ସିଏ ସମସ୍ତ ଡକ୍ୟୁମେଣ୍ଟ ସହିତ ଜଣେ ଲୋକ ଯାଇକି କଞ୍ଜୁମର କୋର୍ଟ ହେଉ ବା ସିଭିଲ କୋର୍ଟ ହେଉ ସେଠି ଯଦି କେସ୍ କରନ୍ତି, ତାହେଲେ ଠିକ୍ ଭାବରେ ଉପସ୍ଥାପିତ କରିପାରିଲେ ସେ କମ୍ପେନ୍ସେସନ ନିଶ୍ଚୟ ପାଇବେ।
1: ଆଜିକାଲି ତ ଅନେକ ଗୁଡ଼ିଏ ବୀମା କମ୍ପାନୀ ହେଇଗଲେଣି ଏବଂ ଆମର ଲୋକମାନେ ସ୍ୱାସ୍ଥ୍ୟ ବୀମା ସବୁ କରୁଛନ୍ତି, ଏହି ବୀମା କମ୍ପାନୀ ଗୁଡ଼ିକ ସେମାନଙ୍କୁ ଠିକ୍ ସମୟରେ ପଇସା ଦେଉନାହାନ୍ତି, ଅନେକ ସମୟ ବହୁତ ହଇରାଣ କରୁଛନ୍ତି, ତ ଏହି କ୍ଷେତ୍ରରେ କ'ଣ କରାଯାଏ?
0: ଏହା ସତ୍ୟ, ବୀମା କଲାବେଳେ ସେମାନେ ଯୋଉ ପ୍ରକାର ପ୍ରତିଶ୍ରତି ଦିଅନ୍ତି, ଯୋଉଭଳି ଭାବରେ ପ୍ରିମିୟମ ନିଅନ୍ତି, ଯେତେବେଳେ ସେମିତି ଗୋଟେ ସମୟ ଆସେ ସେମାନେ ପ୍ରକୃତରେ ରୋଗୀ ପଛରେ ଠିଆ ହୁଅନ୍ତି ନାହିଁ ବା ରୋଗୀଟି ଟ୍ରିଟମେଣ୍ଟ ପାଇଁ ଠିକ୍ ଭାବରେ ପଇସା ପାଏ ନାହିଁ, ସେ କ୍ଷେତ୍ରରେ ସେଥିପାଇଁ କଞ୍ଜୁମର କୋର୍ଟ ସେଇଠି କେବଳ ଦେଇପାରିବ ଯାଇପାରିବ।
1: ତେବେ ଯଦି ଗୋଟିଏ ବୀମା କମ୍ପାନୀ ଏ କ୍ଷେତ୍ରରେ ଦୋଷୀ ବୋଲି ସାବ୍ୟସ୍ତ ହେଲା, ତାକୁ ତା ପାଇଁ କୌଣସି ଦଣ୍ଡ ରହିଛି କି?
0: ଦଣ୍ଡବିଧାନ କମ୍ପେନସେସନ ସିଭିଲ ଲାଇବିଲିଟି
1: କ୍ଷତିପୂରଣ ଅଟି ସେଟା କଣ କମ୍ପାନୀ ହିଁ ଦବ
0: କମ୍ପାନୀ ଦବ
1: ଆଉ ଯୋଉ ଡାକ୍ତରଙ୍କ କ୍ଷେତ୍ରରେ କ୍ଷତିପୂରଣ କିଏ ଦବ
0: ଡାକ୍ତରଙ୍କ କ୍ଷେତ୍ରରେ ସେ କୋର୍ଟ ସେଟା ନିର୍ଦ୍ଧାରଣ କରିବେ ସେ ତାଙ୍କର ଡ୍ୟୁଟି କରିଛନ୍ତି କି କରିନାହାନ୍ତି ସେଟା ହଉଛି ପ୍ରାଥମିକ ଭାବରେ ଦେଖାଯିବ।

0: ତାଙ୍କର ଯୋଉ ଡ୍ୟୁଟି କରିବା କଥା ସେଥିରେ ସେଥିରେ କିଛି ଖିଲାପ କରାହେଇଛି କି, ଏବଂ ସେ ଖିଲାପଟା ଯୋଉ କରିଛନ୍ତି
1: ତାର ଗଭୀରତାଟା
0: କେତେ, ଇଣ୍ଟେନସନାଲି କିଛି କରିଛନ୍ତି ବା ଖାମଖିଆଲି ହେଇକି କରିଛନ୍ତି, ଖାମଖିଆଲି ଯଦି ହେଇଛନ୍ତି ରୋଗୀର କ'ଣ କ୍ଷତି ହେଇଛି, କେତେ ଦୂର କ୍ଷତି ହେଇଛି ଏବଂ ସେଥିପାଇଁ କ'ଣ କ୍ଷତିପୂରଣ, ଏସବୁ ବିଭିନ୍ନ ଜିନିଷ ତର୍ଜମା କରିକି ତାପରେ ସିନା କ୍ଷତିପୂରଣ ଜଣେ ପାଇବ।
1: ଶିକ୍ଷିତ ରୋଗୀ ଅଛନ୍ତି, ଅର୍ଦ୍ଧଶିକ୍ଷିତ ରୋଗୀ ଅଛନ୍ତି, ନିରକ୍ଷର ବି ରୋଗୀ ବି ରହିଛନ୍ତି, ସେମାନେ ପାଠ ପଢି ନାହାନ୍ତି, କୋଉଠିକି ଯିବେ ନ୍ୟାୟ ପାଇଁକି ଜାଣିନାହାନ୍ତି, ତେବେ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁକି ଆମ ଆଇନରେ କୌଣସି ବ୍ୟବସ୍ଥା ରହିଛି କି?

0: ମାନେ ପାଠ ପଢି ନାହାନ୍ତି, କୋଉଠିକି ଯିବେ ନ୍ୟାୟ ପାଇଁକି ଜାଣି ନାହାନ୍ତି, ତେବେ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କି ଆମ ଆଇନରେ କୌଣସି ବ୍ୟବସ୍ଥା ରହିଛି କି?
1: ବର୍ତ୍ତମାନ ନିରକ୍ଷର ଲୋକ ଅଛନ୍ତି, କିନ୍ତୁ ସେମାନେ କିଛି ଜାଣିନାହାନ୍ତି ଏମିତି ଆମେ ଭାବିବା କଥା ନୁହେଁ। ସାଧାରଣ ଭାବରେ ଲୋକମାନେ କନସସ୍ ହେଲେଣି, ସଚେତନ ହେଲେଣି ସେମାନଙ୍କ ଅଧିକାର ବିଷୟରେ। ତେବେ ଯେଉଁମାନଙ୍କର ଆର୍ଥିକ ସମ୍ବଳ ନାହିଁ କୋର୍ଟ କଚେରୀ କେସ୍କୁ କରିବା ପାଇଁ, ସେମାନଙ୍କ ପାଇଁ ଲିଗାଲ ଏଡ୍ ଅଛି। ଲିଗାଲ ଏଡ୍ରୁ ସେମାନେ ସହାୟତା ନେଇପାରିବେ, ଆଇନ ସହାୟତା କେନ୍ଦ୍ରରୁ ସେମାନେ ଆବଶ୍ୟକ ସ୍ଥଳେ ଯାଇକି ପହଞ୍ଚି ସହାୟତା ନେଇପାରିବେ। ପ୍ରତ୍ୟେକ ସବ୍ଡିଭିଜନ ସ୍ତରରେ ଲିଗାଲ ଏଡ୍ କମିଟି ଅଛି ଏବଂ ସେଠି ଯାଇ ପହଞ୍ଚିକି ଆପ୍ଲିକେସନ ଦରଖାସ୍ତ ଦେଲେ ସଂସାର ପାଇବେ। ଆଉ ଗୋଟେ ଜିନିଷ, ଇଣ୍ଡିଆନ ମେଡିକାଲ ଆସୋସିଏସନ ଭର୍ସେସ୍ ପିପି ସନ୍ଥ, ଏ କେସ୍ରେ 95 ସୁପ୍ରିମକୋର୍ଟ କହିଲେ ଯେକୌଣସି ପ୍ରଫେସନାଲ ହୁଅନ୍ତୁ, ଓକିଲ ହୁଅନ୍ତୁ, ଡାକ୍ତର ହୁଅନ୍ତୁ, ସେମାନଙ୍କ କାର୍ଯ୍ୟକଳାପ ପାଇଁ, ସେମାନଙ୍କ ନେଗ୍ଲିଜେନ୍ସ ପାଇଁ, ଅସାବଧାନତା ପାଇଁ ସେମାନେ ନିଶ୍ଚିତ ଭାବରେ ଉତ୍ତରଦାୟୀ ରହିବେ।
0: ତେବେ ଗୋଟିଏ କଥା ହେଉଛି ଯେ ଆମର ରୋଗୀମାନଙ୍କୁ ସୁରକ୍ଷା ଦେବା ପାଇଁ କି କୌଣସି ବିଶେଷ ଆଇନ ନାହିଁ, କିନ୍ତୁ ଦିନକୁ ଦିନ ଦେଖାଯାଉଛି ଯେ ଅନେକ କ୍ଷେତ୍ରରେ ରୋଗୀମାନେ ଅବହେଳାର ଅଣହେଳାର ଶିକାର ହେଉଛନ୍ତି। ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ହେଲେ କ'ଣ ଦୃଢ଼ ପଦକ୍ଷେପ ନେବା ଦରକାର? ଜଣେ ଆଇନଜୀବୀ ହିସାବରେ ଏ ଦିଗରେ ଆପଣଙ୍କର କ'ଣ ମତ ରହିଛି?
1: ଡାକ୍ତରଙ୍କ ସୁରକ୍ଷା ପାଇଁ ଡାକ୍ତର ସୁରକ୍ଷା ଆଇନ ଅଛି, କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ରୋଗୀ ସୁରକ୍ଷା ପାଇଁ କୌଣସି ଆଇନ ନାହିଁ। ସରକାରୀ ସ୍ତରରେ ସେଥିପାଇଁ ଉଦ୍ୟମ ହେବା ଆବଶ୍ୟକ। ରୋଗୀ ସୁରକ୍ଷା ଆଇନ ଗୋଟିଏ ଆସିଲେ ସେଥିରେ ବୀମା କମ୍ପାନୀ କେମିତି କ'ଣ କମ୍ପେନ୍ସେସନ ପାଇବେ, ଯିଏ ନେଗ୍ଲେକ୍ଟ କରୁଛନ୍ତି ବା ତାଙ୍କର କାର୍ଯ୍ୟଧାରା କରୁନାହାନ୍ତି, ସେଥିରେ ସବୁ ବିଷୟରେ ଆଲୋଚନା କରିକି ଗୋଟେ ରୋଗୀ ସୁରକ୍ଷା ଆଇନ ତୁରନ୍ତ ଆସିବା ନିହାତି ଆବଶ୍ୟକ।
0: ରୋଗୀମାନେ କିଭଳି ସୁରକ୍ଷା ପାଇପାରିବେ ଏବଂ ସେମାନେ ଯଦି କୌଣସି ଅବହେଳାର ଅଣହେଳାର ଶିକାର ହୁଅନ୍ତି ସେମାନଙ୍କୁ କେମିତି ନ୍ୟାୟ ପ୍ରଦାନ କରାଯାଇପାରିବ, ତେବେ ଏ କ୍ଷେତ୍ରରେ ଆମର ଆଇନରେ କ'ଣ ସବୁ ବ୍ୟବସ୍ଥା ରହିଛି ସେ ବିଷୟରେ ତ ଅନେକ ଉପାଦେୟ କଥା କହିଲେ, ସେଥିପାଇଁ ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
2: ଶେଷ ହେଲା କାର୍ଯ୍ୟକ୍ରମ ଆମ ଆଇନ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ରଞ୍ଜିତା ପାତ୍ର, ପ୍ରଯୋଜନା ସତ୍ୟସ୍ମିତା ବେହେରା। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meters ତଥା 982 kHz ଯୋଗେ ଆକାଶବାଣୀ କଟକ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ହରିହରନ ଘନଶ୍ୟାମ ଭାସ୍ୱାନୀ, ପ୍ରତିମା ରାଓ, ଚଳଚ୍ଚିତ୍ର ହମ୍ ସାଥ ସାଥ ହେ।

ଷ୍ଟୁଡିଓ ଗୋଟିଏ ସମୟ ବର୍ତ୍ତମାନ 3:10 ବାଜି 10 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।